ଆପଣମାନେ ଶୁଣୁଛନ୍ତି ଅଶାନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ। ତେବେ କାର୍ଯ୍ୟକ୍ରମର ପରବର୍ତ୍ତୀ କଥାଚିତ୍ର ହର୍ଜାଇ କଣ୍ଠଦାନ କରିଛନ୍ତି କିଶୋର କୁମାର ଏବଂ ଆଶା ଭୋସଲେ।

ଆକାଶବାଣୀ କଟକ ଆଜି ରବିବାର 1948 ଶତାବ୍ଦ ଜ୍ୟେଷ୍ଠ ତିନି ଦିନ ଇଂରାଜୀ 2026 ମସିହା ମେ ମାସର 24 ତାରିଖ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 5:58:35 କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟଜ୍ ଯୋଗେ ଆମର ଅଗଣିତ ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ।

ଆପଣମାନେ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ପରବର୍ତ୍ତୀ ଭକ୍ତି ଅର୍ଘ୍ୟ ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ରଚନାରୁ, କଣ୍ଠଶିଳ୍ପୀ ମମତା ସାହୁ।

ଆପଣମାନେ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ ଶୈଳଭମ ମହାପାତ୍ର। ଶିଳ୍ପୀଙ୍କ କଣ୍ଠରେ ଲକ୍ଷ୍ମୀପ୍ରିୟା ରଥଙ୍କ ରଚନା।

ବନ୍ଦନାର ଶେଷ ଭକ୍ତି ଅର୍ଘ୍ୟ ସମବେତ କଣ୍ଠରେ ପରିବେଷଣ କରିଛନ୍ତି ଆକାଶବାଣୀ କୋରାଲ ଗ୍ରୁପ୍ର କଳାକାରମାନେ କଳ୍ପଲତା ଜେବାଙ୍କ ରଚନାରୁ।

0: ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

ଏଇ କିଛି ଦିନ ତଳେ ମୋର କେତେଜଣ ବନ୍ଧୁଙ୍କ ସହିତ ଦେଖା ହେଲା। ନିଜ ନିଜର ଭୌତିକ ସମ୍ପତ୍ତି ସମ୍ପର୍କରେ, ପଦୋନ୍ନତି ସମ୍ପର୍କରେ, ପିଲାମାନଙ୍କର ବିଦେଶ ଯାତ୍ରା ଆଦି ଭିନ୍ନ ଭିନ୍ନ କଥା ଉପରେ ବେଶ ଆଲୋଚନା ହେଲା। ହେଲେ ଶେଷରେ ସମସ୍ତଙ୍କର ସେଇ ଗୋଟିଏ କଥା, ଏ ଜଞ୍ଜାଳରେ ପଡ଼ି ବଡ଼ ଅଶାନ୍ତି ହେଉଛି। କାହାର ଘର କାମ ବାକି ରହିଯାଉଛି ତ କାହାର ନୂଆ ଗାଡ଼ି ଆସିବାରେ ଡେରି ହେଉଛି। ଏମିତି କଥା ସବୁ ଶୁଣି ଶୁଣି ଘରକୁ ଫେରିଲି। ଭାବିଲି ଏତେ ସବୁ ସୁଖ ତାଙ୍କ ଚାରିପାଖରେ ଅଛି, ଅଥଚ ସମସ୍ତେ ଏତେ ଅଶାନ୍ତ କାହିଁକି? ଏସବୁ ଦୁଃଖର କାରଣ କ'ଣ? ସେମାନଙ୍କର ଶେଷହୀନ କାମନା ନୁହେଁ ତ? ଭାଗବତର ସେ ଗଳ୍ପଟି ବାରମ୍ବାର ମନକୁ ଆସିଲା। ଗପଟା ତ ସମସ୍ତଙ୍କୁ ଜଣା, ହେଲେ ତାର ପ୍ରୟୋଗାତ୍ମକ ଅର୍ଥବୋଧଟି ରହେ ସମସ୍ତଙ୍କର ଅପହଞ୍ଚ ଦୂରତାରେ। ଭାଗବତରେ ଅବଧୂତଙ୍କର ଚବିଶ ଗୁରୁଙ୍କ ସମ୍ପର୍କରେ ବର୍ଣ୍ଣନା ରହିଛି। ଏହି ଚବିଶ ଗୁରୁଙ୍କ ମଧ୍ୟରେ ଗୋଟିଏ ଗୁରୁ ହେଉଛି ଗୋଟିଏ ଚିଲ। ଥରେ ଗୋଟିଏ ନଈ ଧାରରେ କିଛି ଲୋକ ମାଛ ଧରୁଥିଲେ। ଚିଲଟିଏ ସେଠାରେ ପହଞ୍ଚି ମାଛଟିଏ ଝାମ୍ପି ନେଇ ଉଡ଼ିଗଲା। ଚିଲ ପାଟିରେ ମାଛଟି ଦେଖି ଶହ ଶହ କାଉ କା କା କରି ତାର ଅନୁସରଣ କଲେ। ଚିଲ ପୂର୍ବକୁ ଗଲେ ସେମାନେ ତା ପଛରେ ପୂର୍ବକୁ ଗଲେ, ପଶ୍ଚିମକୁ ଗଲେ ପଶ୍ଚିମକୁ, ଉତ୍ତରକୁ ଦକ୍ଷିଣକୁ, ଏମିତି ଉଡ଼ୁ ଉଡ଼ୁ ବିଚରା ଚିଲ ଥଣ୍ଟରୁ ମାଛଟି ଗଳିପଡ଼ିଲା। ଏଥର କାଉମାନେ ଚିଲକୁ ଛାଡ଼ି ମାଛର ଅନୁଧାବନ କଲେ।

ଉଡ଼ି ଉଡ଼ି କାନ୍ତ ହୋଇପଡ଼ିଥିବା ଚିଲ ଥକା ମେଣ୍ଟାଇବା ପାଇଁ ଗୋଟିଏ ଗଛ ଡାଳରେ ବସିପଡ଼ିଲା। ଓଃ, ଏ ମାଛଟା ପାଇଁ ମୁଁ କି କଷ୍ଟ ଭୋଗିଲି। ଏ ମାଛଟା ମୋଠାରୁ ଦୂର ହୋଇଯିବାରୁ ମୁଁ ଟିକେ ସ୍ୱସ୍ତିରେ ନିଶ୍ୱାସ ମାରିଲି। ଅବଧୂତ ଏଇଟି ଦେଖିଲା ପରେ ସେ ଚିଲଟିଠାରୁ ଏହି ଶିକ୍ଷା ପାଇଲେ ଯେପର୍ଯ୍ୟନ୍ତ ମନୁଷ୍ୟ ପାର୍ଥିବ କାମନାରେ ବିଜଡ଼ିତ ଥିବ ସେପର୍ଯ୍ୟନ୍ତ ସେ ଭୟ, ଆଶଙ୍କା, ଦୁଶ୍ଚିନ୍ତା, ଅଶାନ୍ତି ଓ ଅସ୍ଥିରତା ମଧ୍ୟରେ ଚିଲଟି ପରି ଛଟପଟ ହେଉଥିବ ଏବଂ ନିରାପଦ ଆଶ୍ରୟଟିଏ ପାଇଁ ଏପଟ ସେପଟ ହେଉଥିବ। କୌଣସି ସମୟରେ ସେ ଶାନ୍ତି ପାଇପାରିବ ନାହିଁ। ଏକଥା ସମସ୍ତେ ଜାଣନ୍ତି, ବୁଝନ୍ତି ମଧ୍ୟ, ଅଥଚ କାର୍ଯ୍ୟରେ ପରିଣତ କରିବାକୁ ଇଚ୍ଛା କରନ୍ତି ନାହିଁ। ଏଇଠି ଲକ୍ଷ୍ୟ କରିବାର କଥା, କର୍ମ ଜୀବନ ଯାପନ କରିବା ପାଇଁ ଆଜିକାଲି ସମସ୍ତେ ଗାଁ ଛାଡ଼ି ସହରକୁ ଆସୁଛନ୍ତି। କର୍ମମୟ ଜୀବନ ସରିଗଲା ପରେ ସେହି ଗାଁକୁ ଫେରିଯାଇ ଗାଁର ସୁଶୀତଳ ଶାନ୍ତ ପରିବେଶରେ ଏକ ସୁନ୍ଦର ଅବସର ଜୀବନ କଟେଇବାକୁ କିନ୍ତୁ କେହି ଚାହାନ୍ତି ନାହିଁ। ମୁଁ ମୋ ଜେଜେବାପା ଜେଜେମାଙ୍କୁ ଦେଖିଛି, ସେମାନେ ବୁଢ଼ାବୁଢ଼ୀ ହୋଇଯାଇଥିଲେ। ପୁଅ ବୋହୂ ନାତିନାତୁଣୀଙ୍କୁ ତାଙ୍କ ସଂସାର ଭାର ସମର୍ପଣ କରିଦେଇ ସମ୍ପୂର୍ଣ୍ଣ ଭାବରେ ନିରାସକ୍ତ ଜୀବନଯାପନ କରୁଥିଲେ। କଥା କଥାକେ କହୁଥିଲେ, ଆମ ଜୀବନ ଆମେ ଜିଇଁ ସାରିଲୁଣି, ଏଥର ତମ ସଂସାର, ଆମେ ତମ ସଂସାରରେ ଏବେ ଅତିଥି। ଏମିତି କେତେ କଥା, ଭାରି ଭଲ ଲାଗୁଥିଲା ସବୁ ଶୁଣିବାକୁ। ହେଲେ ଆଜି ସେସବୁ ସ୍ୱପ୍ନ। କୋଉଠି ଶାଶୁର ଅତ୍ୟାଚାରରେ ବୋହୁ ଘର ଛାଡ଼ି ଦେଉଛି ତ, କୋଉଠି ପୁଅ ବୋହୂମାନଙ୍କ ଦ୍ୱାରା ପିତାମାତା ଅବହେଳିତ, କୋଉଠି ସେମାନଙ୍କ ଦ୍ୱାରା ଲାଞ୍ଛନା ପ୍ରାପ୍ତ ହୋଇ ଲାଞ୍ଛିତ ଜୀବନ ମଧ୍ୟ କଟାଉଛନ୍ତି। ଭୌତିକ ଜୀବନ ପାଇଁ ଆମର ଯେଉଁ ଭୟଙ୍କର ଆକର୍ଷଣ, ଏହା ହିଁ ତାର ପରିଣତି। ଏଇଠି ଗୀତାର ଗୋଟିଏ ଶ୍ଳୋକ ମନେ ପଡ଼େ, ଆପୂର୍ଯ୍ୟମାଣାମ୍ ଅଚଳଂ ପ୍ରତିଷ୍ଠଂ ସମୁଦ୍ରମ୍ ଆପଃ ପ୍ରବିଶନ୍ତି ଯତ୍ପତ୍ ତତ୍ପତ୍ କାମାଜଂ ପ୍ରବିଶନ୍ତି ସର୍ବେ ସୋ ଶାନ୍ତମ୍ ଆପ୍ନୋତି ନ କାମ କାମୀ। ଯେପରି ସମୁଦ୍ର ସର୍ବଦା ଜଳରେ ପରିପୂର୍ଣ୍ଣ ହୋଇ ରହିଥାଏ ଏବଂ ସେଥିରେ ଯେତେ ନଦୀ ଆସି ମିଶିଲେ ସୁଦ୍ଧା ସେ ବରାବର ସ୍ଥିର ରହେ, ସେହିପରି ଯେତେ କାମନା ଉଦିତ ହେଲେ ସୁଦ୍ଧା ଯଦି କୌଣସି ବ୍ୟକ୍ତି ସେଥିରେ ବିଚଳିତ ହୁଏ ନାହିଁ, ତାହେଲେ ଏକମାତ୍ର ସେ ହିଁ ଶାନ୍ତି ପ୍ରାପ୍ତ ହୋଇପାରେ।

ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ତୁଳସୀ ଓଝା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ ଯୋଗେ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 45ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ସୁତ ଋଷିଙ୍କୁ ସୌନକ ପଚାରିଲେ, ଶୁକଙ୍କ ମୁଖରୁ ଯୋଗ ଏବଂ ମୁକ୍ତିର ମାର୍ଗଠାରୁ ଭକ୍ତି ମାର୍ଗ ଶ୍ରେଷ୍ଠ ବୋଲି ଶୁଣିବା ପରେ ପରୀକ୍ଷିତ ମହାରାଜା ଆଉ କି ପ୍ରଶ୍ନ କଲେ ତାହା ଆମ ସଭାରେ କୁହ। ସେ କଥା ଶୁଣିଲେ ଆମ୍ଭେମାନେ ମଧ୍ୟ ଭବତରଙ୍ଗିଣୀ ପାର ହେବୁ। ଏ ଜଗତରେ ଜୀବନ ଧରି ଯିଏ ନୀତି ହରି କଥା ନ ଶୁଣେ ତାର ଜୀବନ ବ୍ୟର୍ଥ ହୁଏ। ପଶୁମାନେ ଘାସ ଖାଆନ୍ତି, ପାଣି ପିଅନ୍ତି, ମଳମୂତ୍ର ତ୍ୟାଗ କରନ୍ତି, ଅଜ୍ଞାନ ଭାବରେ ସେ ଜିଇଥାନ୍ତି। କୁକୁର, ଘୁଷୁରୀ, ଓଟ ଆଉ ଗଧ ଆଦି ପଶୁଙ୍କ ଭଳି ଏହି ମଣିଷର ଜୀବନ। ଯେଉଁ କାନରେ କୃଷ୍ଣ ନାମ ଶୁଣାଯାଇ ନାହିଁ ସେ କାନ ଯେମିତି କାନ୍ଥରେ ଥିବା ଗାତ ପରି। ଯେଉଁ ଆଖି କୃଷ୍ଣ ରୂପ ନ ଦେଖିଛି ସେ ଅନ୍ଧ ସଙ୍ଗେ

ସୁତ କହିଲେ, ରାଜା ପରୀକ୍ଷିତ ଶୁକଦେବଙ୍କ ତତ୍ତ୍ୱଜ୍ଞାନପୂର୍ଣ୍ଣ କଥା ଶୁଣିବା ପରେ ସ୍ଥିର ନିଶ୍ଚିତ ହେଲେ ଯେ ଶ୍ରୀକୃଷ୍ଣଙ୍କ ଛଡ଼ା ଆଉ କାହାରି ପୂଜା କରିବା ଉଚିତ ନୁହେଁ।

0: ଶୁଣୁଥିଲେ ଅତିପରି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 45ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ, ସୁବାସ ଦାସ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି, ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ମୁଖ୍ୟତଃ ଖରାଦିନେ ପ୍ରାଣୀମାନଙ୍କର ଉତ୍ତାପ ଓ ଚାପ ସମସ୍ୟା ଦେଖାଯାଇଥାଏ। ଏହାଦ୍ୱାରା ସେମାନଙ୍କ ଶରୀରରେ ତାପମାତ୍ରା ବୃଦ୍ଧି ହୋଇଥାଏ। ଏହାର ପ୍ରଭାବରେ ସ୍ୱାସ୍ଥ୍ୟ, ରୋଗ ପ୍ରତିରୋଧକ ଶକ୍ତି, ପ୍ରଜନନ କ୍ଷମତା ଏବଂ ଉତ୍ପାଦନ ଶକ୍ତି ଗୁରୁତର ଭାବେ ପ୍ରଭାବିତ ହୋଇଥାଏ। ପ୍ରାଣୀମାନଙ୍କଠାରେ ଏଭଳି ସମସ୍ୟା ଦେଖାଦେଲେ ବିଭିନ୍ନ ଲକ୍ଷଣ ପ୍ରକାଶ ପାଇଥାଏ, ଯେମିତିକି ପ୍ରାଣୀମାନଙ୍କର ହୃତ୍ପିଣ୍ଡର ସ୍ପନ୍ଦନ ବୃଦ୍ଧି ହେବା ସହ ଅତ୍ୟଧିକ ଝାଳ ନିର୍ଗତ ହୋଇଥାଏ। ନିଶ୍ୱାସ ପ୍ରଶ୍ୱାସରେ ସେମାନଙ୍କୁ ସମସ୍ୟା ହୋଇଥାଏ। ପ୍ରାଣୀମାନେ ଧଇଁସଇ ହୋଇଥାନ୍ତି ଏବଂ ସେମାନଙ୍କ ପାଟିରୁ ଅତ୍ୟଧିକ ଲାଳ ନିର୍ଗତ ହୋଇଥାଏ। କିଛି ପ୍ରାଣୀମାନଙ୍କଠାରେ ଝାଡ଼ାବାନ୍ତି ଇତ୍ୟାଦି ଲକ୍ଷଣ ନଜରକୁ ଆସିଥାଏ। ସେମାନଙ୍କ ଆଚରଣ ବା ଗତିବିଧିରେ ପରିବର୍ତ୍ତନ ହୋଇଥାଏ। ଉତ୍ପାଦନ ଯେପରିକି କ୍ଷୀର, ଅଣ୍ଡା ଆକସ୍ମିକ ପରିବର୍ତ୍ତନ ଦେଖାଦିଏ। ପ୍ରାଣୀମାନଙ୍କ ଓଜନ ହଠାତ୍ କମିଯାଏ। ସେମାନଙ୍କର ଖାଦ୍ୟ ଖାଇବା ଏବଂ ପାଣି ପିଇବା ପରିମାଣ କମିଯାଏ। ଶରୀର ଶୁଷ୍କ ଦେଖାଯାଏ। ଶକ୍ତିହୀନତା, ଦୁର୍ବଳତା, ଆଳସ୍ୟତା ସେମାନଙ୍କ ଭିତରେ ପରିଲକ୍ଷିତ ହୁଏ। ସେମାନେ ଠିକ୍ ଭାବରେ ଚାଲିପାରନ୍ତି ନାହିଁ, ଠିଆ ହେବାରେ ମଧ୍ୟ ଅସୁବିଧା ହୋଇଥାଏ। ସ୍ନାୟୁଗତ ଲକ୍ଷଣ ଦେଖାଯିବା ସହ ପ୍ରାଣୀ ମୂର୍ଚ୍ଛା ଅବସ୍ଥାକୁ ଚାଲିଯାଆନ୍ତି। ପ୍ରାଣୀମାନଙ୍କଠାରେ ଉତ୍ତାପ ଚାପର ଚିକିତ୍ସା ପ୍ରଣାଳୀ ମଧ୍ୟ ରହିଛି। ଏହା ପ୍ରଭାବିତ ପ୍ରାଣୀମାନଙ୍କର ଆଭ୍ୟନ୍ତରୀଣ ଅଙ୍ଗକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଇଥାଏ। ଅତ୍ୟଧିକ ପ୍ରଭାବିତ ପ୍ରାଣୀମାନଙ୍କୁ ଅଂଶୁଘାତ ମଧ୍ୟ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏହିପରି ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ଆକ୍ରାନ୍ତ ପ୍ରାଣୀମାନଙ୍କୁ ଯଥାଶୀଘ୍ର ସୂର୍ଯ୍ୟକିରଣରୁ ଛାଇ ସ୍ଥାନକୁ ସ୍ଥାନାନ୍ତର କରିଦିଅନ୍ତୁ। ପ୍ରଭାବିତ ପ୍ରାଣୀମାନଙ୍କୁ ଆବଶ୍ୟକ ପରିମାଣର ପାନୀୟ ଜଳ, ଇଲେକ୍ଟ୍ରୋଲାଇଟ୍, ଭିଟାମିନ୍ ସି ଇତ୍ୟାଦି

0: ଦିଅନ୍ତୁ। ପ୍ରାଣୀମାନେ ପ୍ରାଥମିକ ସଂକ୍ରମଣ ହେବା ପରେ ଦ୍ୱିତୀୟ ସଂକ୍ରମଣରୁ ବଞ୍ଚିବା ପାଇଁ ଆଣ୍ଟି ମାଇକ୍ରୋବାୟୋଟିକ୍ ଥେରାପି ପ୍ରଦାନ କରନ୍ତୁ। ଏଥିପାଇଁ ସଦାସର୍ବଦା ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ତୁରନ୍ତ ଯୋଗାଯୋଗ କରି ସେମାନଙ୍କ ସାହାଯ୍ୟ ନିଅନ୍ତୁ। ଉତ୍ତାପ ଓ ଚାପର ପ୍ରତିରୋଧ ପାଇଁ ପ୍ରଚୁର ପରିମାଣର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଅନ୍ତୁ। ବାଷ୍ପୀକରଣ ଦ୍ୱାରା କ୍ଷୟ ହୋଇଥିବା ପାନୀୟ ଜଳକୁ ଏକ ଛାଇ ଜାଗାରେ ରଖନ୍ତୁ। ପ୍ରାଣୀମାନଙ୍କୁ ପରିବହନ ଇତ୍ୟାଦିରୁ ନିବୃତ୍ତ କରନ୍ତୁ। ନିୟମିତ ବ୍ୟବଧାନରେ ପ୍ରାଣୀମାନଙ୍କୁ ବିଶ୍ରାମ ଦିଅନ୍ତୁ। ପୂର୍ବାହ୍ନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ପ୍ରଚଣ୍ଡ ଖରା ହେବା ସହ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ହୋଇଥାଏ, ଏଣୁ ଏହି ସମୟରେ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳ କିମ୍ବା ଝାଇ ଜାଗାରେ ବାନ୍ଧି ରଖନ୍ତୁ। ଗୁହାଳ ଘରେ ବାୟୁ ଚଳାଚଳର ସୁବ୍ୟବସ୍ଥା କରନ୍ତୁ। ଆବଶ୍ୟକସ୍ଥଳେ ପ୍ରାଣୀମାନଙ୍କ ମଧ୍ୟରେ ଯେପରି ଅଧିକ ଗହଳି ନ ହେବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ଗୃହପାଳିତ ପ୍ରାଣୀଙ୍କୁ ନିବୁଜ ଗାଡ଼ିରେ ପରିବହନ କରନ୍ତୁ ନାହିଁ। ପରିବହନ ସମୟରେ ପ୍ରାଣୀମାନଙ୍କର ଖାଦ୍ୟପେୟ ହ୍ରାସ ହୋଇଥାଏ। ଚିକିତ୍ସକଙ୍କୁ ପରାମର୍ଶ କରି ଆବଶ୍ୟକ ପରିମାଣର ଭିଟାମିନ୍ ଖଣିଜ ଲବଣ ଦିଅନ୍ତୁ। ପ୍ରାଣୀମାନେ ବସବାସ କରୁଥିବା ଗୁହାଳରେ ଟିଣ ଛପର ଆଜବେଷ୍ଟସ୍ ଥିଲେ ଏହା ଉପରେ ଡାଳପତ୍ର କିମ୍ବା ନଡ଼ା ବିଛାଇ ଦିଅନ୍ତୁ। ଆବଶ୍ୟକ ପଡ଼ିଲେ ନଡ଼ା ଉପରେ ପାଣି ସିଞ୍ଚନ କରନ୍ତୁ। ସେମାନଙ୍କ ଶରୀରରେ ଭିଟାମିନ୍ ଡି ର ମାତ୍ରା ଠିକ୍ ରହିଥାଏ। କୁକୁଡ଼ା ଚାଷୀମାନେ ପ୍ରତି 2-3 ଘଣ୍ଟା ମଧ୍ୟରେ ସତେଜ ପାନୀୟ ଜଳ ଦିଅନ୍ତୁ। ତା ସହିତ କୁକୁଡ଼ା ମଳକୁ ନିୟମିତ ବ୍ୟବଧାନରେ ସଫା କରନ୍ତୁ। ପ୍ରାଣୀମାନଙ୍କୁ ସନ୍ତୁଳିତ ଖାଦ୍ୟ ଯେପରିକି ସବୁଜ ଘାସ, ନଡ଼ା ଏବଂ ପୁଷ୍ଟିକର ଖାଦ୍ୟ ଦିଅନ୍ତୁ। ତାପର ଆର୍ଦ୍ରତା ସୂଚକ ଯନ୍ତ୍ର ମଧ୍ୟ ବ୍ୟବହାର କରନ୍ତୁ। ଏହାଦ୍ୱାରା ଉତ୍ତାପ ବା ଚାପ ବା ଅଂଶୁଘାତର ଆଶଙ୍କାରୁ ପ୍ରାଣୀମାନଙ୍କୁ ରକ୍ଷା କରିପାରିବେ। ଆମେ ରଖୁଥିବା ଗୃହପାଳିତ ପ୍ରାଣୀମାନେ କଥା କହିପାରନ୍ତି ନାହିଁ, ସେମାନଙ୍କ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। ସେମାନଙ୍କ ଦେହରେ ଦେଖାଯାଉଥିବା ଲକ୍ଷଣକୁ ଅନୁଧ୍ୟାନ କରି ସେଥିପ୍ରତି ସତର୍କତା ଅବଲମ୍ବନ କରି ପ୍ରାଣୀ ଚିକିତ୍ସକମାନଙ୍କ ଦ୍ୱାରା ସେମାନଙ୍କୁ ଯଥାଶୀଘ୍ର ଚିକିତ୍ସା କରି ପ୍ରାଣୀଧନର ସୁରକ୍ଷା କରନ୍ତୁ।
1: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 36 ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ଅନ୍ୟ ଅଧିକାଂଶ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଶୁଣିଲେ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ସମୟ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: इयम् आकाशवाणी सम्प्रति वार्ताः श्रूयन्ताम् प्रवाचकः दिव्यानन्द झाः। अथ वार्ताः। नवदिल्ल्यां हैदराबाद हाउस स्थले अद्य विदेशमन्त्री डॉ सुब्रह्मण्यम जयशंकरः अमेरिका देशीयेन विदेश सचिवेन मार्को रूबियो इत्यनेन समं द्विपाक्षिक संवादं करिष्यति। एतौ क्षेत्रीय वैश्विक शान्ति सुरक्षा संबद्धान् विषयान् समेत्य अनेकेषु भिन्न विषयेषु चर्चां करिष्यतः इति आशास्ते। अमेरिका विदेशमन्त्री गतदिने प्रातः 4-दिवसीय यात्रा प्रसंगे भारतं सम्प्राप्तः। द्विपक्षीय सम्बन्धान् सुदृढीकर्तुम् अपि च वाणिज्य रक्षोर्जा सुरक्षा प्राविधिकी हिन्द प्रशान्त व्यूह रचनेत्यादिषु क्षेत्रेषु सहयोग विस्तारार्थं तस्य एषा भारत यात्रा नितरां महत्वाधायिनी वर्तते। गतवासरे सः प्रधानमन्त्रिणा नरेन्द्र मोदिना सह भारतामेरिका व्यापक वैश्विक रणनीति सन्धिं सुदृढयितुं चर्चाम् अकरोत्। प्रधानमन्त्री कार्यालयस्य विज्ञप्त्यनुसारि अमेरिका विदेश मन्त्रिणा रक्षा प्राविधिकी व्यापार निवेशोर्जा सुरक्षा सम्पर्क शिक्षा पारस्परिक जनसम्बन्धादिषु विविध क्षेत्रेषु द्विपक्षीय सहयोगस्य निरन्तर प्रगतेः विषये प्रधानमन्त्री संसूचितः। अस्मिन् अवसरे श्रीमोदी शान्ति प्रयासेभ्यः भारतस्य सतत समर्थनं पुनरु

ଏଥିରେ ରହିଛି ଆମ ଶ୍ରୋତା ଭଉଣୀ ସ୍ମୃତି କଳିକା ବେହେରାଙ୍କ ସହିତ କଥାବାର୍ତ୍ତା। ଅପରାହ୍ନ 2:45 ଆପଣଙ୍କ ଚିଠି, ଅପରାହ୍ନ 3:00 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ, ଅପରାହ୍ନ 3:10 ପିପୁଲ୍ସ ପଦ୍ମ ଆକାଶବାଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ, ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଅପରାହ୍ନ 3:25, ଚିରହରିତ ଅପରାହ୍ନ 4:00, ମିଳିତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55, ସ୍ମୃତିର ପାହାଚରେ ରହିଛି ବସନ୍ତ ମହାନ୍ତିଙ୍କ ସହିତ ସାକ୍ଷାତକାର, ସନ୍ଧ୍ୟା 6:10 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 37ତମ ଭାଗ, ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ସନ୍ଧ୍ୟା 6:30, ରାତି 7:02 ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଜିଲ୍ଲା ହାଲଚାଲରେ ବଲାଙ୍ଗୀର ଜିଲ୍ଲାର ହାଲଚାଲ ରାତି 7:25, ଆକାଶବାଣୀରୁ କୃଷି ଶିକ୍ଷା ରାତି 7:30, ଏଥିରେ ରହିଛି ହରଡ଼ ଚାଷ, ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡକ୍ଟର ମାନସ ରଞ୍ଜନ ପଟ୍ଟନାୟକ। ରାତି 8:02 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ, ରାତି 9:30 ଅଖିଳ ଭାରତୀୟ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ରେଡିଓସ୍କୋପ୍ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ, ରାତି 10:00 ଅଖିଳ ଭାରତୀୟ ରବିବାସୀର ସଙ୍ଗୀତ ସଭା ଆକାଶବାଣୀ ଦିଲ୍ଲୀରୁ। ଏ ଥିଲା ଆମର ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ କଟକ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।
3: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। କେନ୍ଦ୍ର ସରକାର ଭିବିଜି ରାମଜୀ ଆଇନ 2025 ଅଧୀନସ୍ଥ ଚିଠା ନିୟମାବଳୀ ଜାରି କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏହି ନିୟମାବଳୀ ନେଇ ମତାମତ ଆହ୍ୱାନ କରାଯାଇଛି। ଦେଶର ନାଗରିକ, ସଂଗଠନ କିମ୍ବା ପ୍ରତିଷ୍ଠାନ ଏହି ନିୟମାବଳୀ ଉପରେ ନିଜର ପରାମର୍ଶ ଆସନ୍ତା ମାସ 21 ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି। ଏହି ନୂତନ ବିକଶିତ ଭାରତ ଜି ରାମ ଜି ଆଇନ ପୂର୍ବ ପ୍ରଚଳିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ବଦଳରେ କାର୍ଯ୍ୟକାରୀ ହେବ। ପ୍ରତ୍ୟେକ ଆର୍ଥିକ ବର୍ଷରେ ନିଶ୍ଚିତ କର୍ମନିଯୁକ୍ତି ବାବଦରେ ଏହି ଆଇନ ଅଧୀନରେ ରୋଜଗାର ଅବଧିକୁ 100 ରୁ 125 ଦିନକୁ ବୃଦ୍ଧି କରାଯାଇଛି। ଗତ 11 ଏହି ଆଇନ ପ୍ରଚଳନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତା ଜୁଲାଇ 1 ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ସ୍ଥିର ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଭାରତ ଔଦ୍ୟୋଗିକ ବିକାଶ ଭବ୍ୟ ଯୋଜନା କାର୍ଯ୍ୟକାରିତା ନେଇ ମାର୍ଗଦର୍ଶିକା ଜାରି କରାଯାଇଛି। କେନ୍ଦ୍ର ସରକାର 2026-27 ରୁ 2031-32 ଆର୍ଥିକ ବର୍ଷ ମଧ୍ୟରେ ଯୋଜନାରେ 100 ଶିଳ୍ପ ପାର୍କ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ 33,660 କୋଟି ଟଙ୍କା ଖର୍ଚ୍ଚ ହେବ। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ତୃତୀୟ ପର୍ଯ୍ୟାୟ ଭାରତ ନେଟ୍ ପରିଯୋଜନାର ପ୍ରଗତି ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଡିଜିଟାଲ୍ ଇଣ୍ଡିଆ ସଂକଳ୍ପକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସରକାର ପ୍ରତିବଦ୍ଧ ବୋଲି

0: ଶ୍ରୀ ମହାଲିଙ୍ଗ କହିଛନ୍ତି ଗ୍ରାମୀଣ ଓଡ଼ିଶାକୁ ଡିଜିଟାଲ୍ ଭାବେ ସଶକ୍ତ କରିବା ଦିଗରେ ଭାରତ ନେଟ୍ ପ୍ରକଳ୍ପ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ମାଧ୍ୟମରେ ଶିକ୍ଷା ସ୍ୱାସ୍ଥ୍ୟ ଇ ଗଭର୍ଣ୍ଣାନ୍ସ ଏବଂ ଡିଜିଟାଲ୍ ଅର୍ଥନୀତିକୁ ଗ୍ରାମସ୍ତରରେ ପହଞ୍ଚାଯାଇପାରିବ। ଏଥିନିମନ୍ତେ କେନ୍ଦ୍ର ସରକାର ରାଜ୍ୟକୁ 4,000 କୋଟି ଟଙ୍କା ପ୍ରଦାନ କରିବେ। ଆଗାମୀ 3 ବର୍ଷରେ ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ହେବ ବୋଲି ବୈଠକରୁ ଜଣାପଡ଼ିଛି। ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ର୍ୟାଗିଙ୍ଗ୍ ରୋକିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ପତ୍ର ଲେଖିଛନ୍ତି। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ର୍ୟାଗିଙ୍ଗ୍ ନେଇ ସଚେତନତା ସୃଷ୍ଟି ସହ ସୁରକ୍ଷିତ କ୍ୟାମ୍ପସ୍ ଗଠନ କରିବାକୁ ପଦକ୍ଷେପ ନେବା ଲାଗି ପତ୍ରରେ ଉଲ୍ଲେଖ ରହିଛି। ଏଥିସହ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ତତ୍କାଳ ଆଣ୍ଟି ର୍ୟାଗିଙ୍ଗ୍ କମିଟି, ଆଣ୍ଟି ର୍ୟାଗିଙ୍ଗ୍ ସ୍କ୍ୱାର୍ଡ ଓ ସ୍ୱତନ୍ତ୍ର ତଦାରଖ ସେଲ୍ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାର ବରିଷ୍ଠ ପୁଲିସ୍ ଅଧିକାରୀ ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ଏହା ଅନୁସାରେ ନବରଙ୍ଗପୁରର ଏସ୍ପି ଥିବା ମଡ଼କର ସନ୍ଦୀପ ସମ୍ପତଙ୍କୁ ସିଆଇଡି ଶିବିର ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି। ସେହିଭଳି ବିଭିନ୍ନ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକଙ୍କ ବଦଳି ହୋଇଛି। ରାଜ୍ୟ ସରକାରଙ୍କ 6 ଜଣିଆ ଡାକ୍ତରୀ ଦଳ ନବରଙ୍ଗପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ଭିଭିଭୂମିର ତଦାରଖ କରିଛନ୍ତି। ଏହି ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଭିନ୍ନ କାର୍ଯ୍ୟକ୍ରମମାନ ସମୀକ୍ଷା କରିଥିଲେ। ଏହି ସମୟରେ ଡାକ୍ତରୀ ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କ୍ରିଟିକାଲ୍ କେୟାର ୟୁନିଟ୍ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ପରାମର୍ଶ ଦେଇଥିଲେ। ବିଏଡ୍, ବିଏଚ୍ଏଡ୍ ହିନ୍ଦୀ ଏବଂ ଏମ୍ଏଡ୍ ପ୍ରବେଶିକା ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା 31 ତାରିଖରେ 2 ବର୍ଷିଆ ବିଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଜୁନ୍ 3 ତାରିଖରେ ବିଏଚ୍ଏଡ୍ ହିନ୍ଦୀ ଏବଂ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବା ନେଇ ରାଜ୍ୟ କର୍ମଚାରୀ ଚୟନ ପ୍ରବଣ ଆୟୋଗ ପକ୍ଷରୁ ସୂଚନା ମିଳିଛି। ବଲାଙ୍ଗୀର ନବମ ଲୋକକଳା ଉତ୍ସବ ଦ୍ୱିତୀୟ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମୃଦ୍ଧ ଲୋକକଳା, ସଂସ୍କୃତି, ବାଦ୍ୟ ଓ ନୃତ୍ୟ ଲୋକମାନଙ୍କ ମଧ୍ୟରେ ନୂତନ ଉର୍ଜା ପ୍ରଦାନ କରେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଯୋଗଦେଇ ଜିଲ୍ଲାର ମହାନ କଳା ସଂସ୍କୃତିର ପ୍ରଶଂସା କରିଥିଲେ। ମାନସିକ ରୋଗୀଙ୍କ ନିମନ୍ତେ ସାମାଜିକ ସ୍ନେହ କରୁଣା ଜାଗ୍ରତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସ୍କିଜୋଫ୍ରେନିଆ ସଚେତନତା ଦିବସ ପାଳନ କରାଯାଇଛି। ପ୍ରତିବର୍ଷ ମେ 24 ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ସ୍କିଜୋଫ୍ରେନିଆ ଦିବସର ବାର୍ତ୍ତା ହେଉଛି ଆଖ୍ୟାକୁ ପୁନର୍ବିଚାର କରନ୍ତୁ, ନିଜ କାହାଣୀକୁ ଫେରିପାରନ୍ତୁ। ସ୍କିଜୋଫ୍ରେନିଆ ହେଉଛି ଏକ ମାନସିକ ସମସ୍ୟା। ଏହା ମଣିଷର ଭାବନା, ଆବେଗ, ବ୍ୟବହାର ଏବଂ କାର୍ଯ୍ୟଦକ୍ଷତାକୁ ବିଶେଷ ଭାବେ ପ୍ରଭାବିତ କରିଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ହେବ ନାହିଁ। ଗତକାଲି 19ଟି ସ୍ଥାନର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡ଼ାଠାରେ ସର୍ବୋଚ୍ଚ ତାପମାତ୍ରା 45.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 13ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ବାରମ୍ଭାର ଗର୍ଭପାତର କାରଣ ଓ ଚିକିତ୍ସା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ହେମଲତ ସ୍ୱାଇଁ।
2: ପୂର୍ଣ୍ଣ ଭାବରେ ବୃଦ୍ଧିପ୍ରାପ୍ତ ଓ ବିକଶିତ ହୋଇ ସୁସ୍ଥ ସବଳ ଶିଶୁଟିଏ ଜନ୍ମ ନେବା ପୂର୍ବରୁ ତାକୁ ପ୍ରାୟ 40 ସପ୍ତାହ ବା 9-10 ମାସ ଧରି ମାତୃଗର୍ଭରେ ରହି ମା'ଠାରୁ ସାର ସଂଗ୍ରହ କରି ବଢ଼ିବାକୁ ପଡ଼ିଥାଏ। କିନ୍ତୁ ଗର୍ଭାବସ୍ଥାର 28 ସପ୍ତାହ ବା 7 ମାସ ପୂର୍ଣ୍ଣ ହେବା ପୂର୍ବରୁ ଯଦି ଭ୍ରୂଣଟି ଜନ୍ମ ହୋଇପଡ଼େ ତେବେ ବଞ୍ଚିପାରେ ନାହିଁ ଓ ଏହାକୁ ଅସଫଳ ଗର୍ଭ ବା ଗର୍ଭପାତ କୁହାଯାଏ। ବିଭିନ୍ନ କାରଣରୁ ଗର୍ଭପାତ ହୋଇଯାଇପାରେ। ସାଧାରଣରେ କୌଣସି କାରଣ ନଥାଇ ମଧ୍ୟ ଆପେ ଆପେ ନଷ୍ଟ ହୋଇଯାଏ। ଏହା ପ୍ରାୟ ପ୍ରଥମ 3 ମାସ ପୂରିବା ପୂର୍ବରୁ ହୋଇଥାଏ। ଏହିପରି ବିନା କାରଣରୁ ଆପେ ଆପେ ଥରେ ବା କଦବା 2 ଥର ଗର୍ଭ ନଷ୍ଟ ହୋଇଗଲେ ତାର କୁପ୍ରଭାବ ମାଆର ସ୍ୱାସ୍ଥ୍ୟ ଉପରେ ପଡ଼ି ନପାରେ। କିନ୍ତୁ ଯଦି ନିର୍ଦ୍ଦିଷ୍ଟ କାରଣ ଯୋଗୁଁ ବାରମ୍ବାର ଗର୍ଭପାତ ହୋଇଯାଏ ତେବେ ନିଶ୍ଚିତ ଭାବରେ ତାହା ମାତୃ ସ୍ୱାସ୍ଥ୍ୟହାନିର କାରଣ ହୋଇଥାଏ। ବିଶେଷ କରି 3 ମାସ ବା 12 ସପ୍ତାହ ଗର୍ଭ ପରେ ଗର୍ଭ ନଷ୍ଟ ହେଲେ ତାହା ସ୍ୱାସ୍ଥ୍ୟ ପ୍ରତି

0: ଅଧିକ କ୍ଷତିକାରକ ହୋଇଥାଏ। ଆଉ ଗୋଟିଏ ବଡ଼ କଥା ହେଲା, ଆପଣା ଛାଏ ଛାଏ ଗର୍ଭପାତ ହେବା ଅପେକ୍ଷା ଇଚ୍ଛାକୃତ ଭାବେ ଗର୍ଭପାତ କରାଇବା ମାଆର ସ୍ୱାସ୍ଥ୍ୟ ପାଇଁ ବିଶେଷ କ୍ଷତିକାରକ ହୋଇଥାଏ। ତେବେ ଆପେ ଆପେ ହେଉ ବା ଇଚ୍ଛାକୃତ ଭାବେ ହେଉ, ଥରକୁ ଥର କରି ବାରମ୍ବାର ଅର୍ଥାତ୍ ଦୁଇ ଥରରୁ ଅଧିକ ଥର ଗର୍ଭପାତ ହେଲେ ବହୁତ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ। ସେଗୁଡ଼ିକ ହେଲା ଅତ୍ୟଧିକ ରକ୍ତସ୍ରାବ, ଗର୍ଭପାତ ସମୟରେ ଅତିରିକ୍ତ ରକ୍ତସ୍ରାବ ହେବା ବା ଗର୍ଭପାତ ପରେ ବହୁତ ଦିନ ଧରି ରକ୍ତସ୍ରାବ ବନ୍ଦ ରହିବା। ଏପରି ହେଲେ ରୋଗୀକୁ ବାରମ୍ବାର ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ଦରକାର ହୋଇଥାଏ, ନହେଲେ ରକ୍ତହୀନତା ଜନିତ ଜଟିଳତା ଦେଖାଯାଏ, ଯେପରିକି ଅତ୍ୟଧିକ ଦୁର୍ବଳ ଲାଗିବା, ଧଇଁସଇଁ ହୋଇପଡ଼ିବା, ଗୋଡ଼ ମୁହଁ ଫୁଲିଯିବା, ଛାତି ଧଡ଼ଧଡ଼ ହେବା ବା ହୃଦୟ ବନ୍ଦ ହୋଇଯାଇ ମୃତ୍ୟୁ ହେବା। ବେଳେବେଳେ ଗର୍ଭପାତ କଲାବେଳେ ଗର୍ଭାଶୟ ଫୁଟି ଯାଇଥାଏ ଓ ଅତ୍ୟଧିକ ରକ୍ତସ୍ରାବ ହୋଇ ବହୁତ ଗୁଡ଼ିଏ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ଦରକାର ହୁଏ ଓ ଅପରେସନ୍ କରି ଗର୍ଭାଶୟର ଫୁଟିଥିବା ବା ଚିରି ଯାଇଥିବା ଅଂଶକୁ ସିଲାଇ କରାଯାଏ। ସମୟ ସମୟରେ ଇଚ୍ଛାକୃତ ଗର୍ଭପାତ ସମୟରେ ଗର୍ଭାଶୟ ଫୁଟିଯିବା ସଙ୍ଗେ ସଙ୍ଗେ ଅନ୍ତନାଳୀ ପରିସ୍ରା ଯନ୍ତ୍ର ମଧ୍ୟ ଫୁଟି ଯାଇଥାଏ ଓ ଅହରହ ପରିସ୍ରା ବୋହୁଥାଏ ବା ଝାଡ଼ା ବାହାରୁଥାଏ। ଏପରି ଜଟିଳତା ହେଲେ ବାରମ୍ବାର ନିଶା ଦେଇ ଅପରେସନ୍ କରିବାକୁ ପଡ଼ିଥାଏ ଓ ରୋଗୀର ଜୀବନ ପ୍ରତି ବିପଦ ଥାଏ। ଆଉ ଗୋଟିଏ ଅସୁବିଧା ହେଉଛି ସେପ୍ସିସ୍, ଯୋଉଟାକୁ ଆମେ ସେପ୍ଟିକ୍ ହେଇଯାଏ ବୋଲି କହୁ। ଗର୍ଭପାତ ପରେ ପରେ ସଂକ୍ରମଣ ହେତୁ ଗର୍ଭାଶୟରେ ଓ ପେଟ ଭିତରେ ପୂଜ ହୋଇଯାଏ ଓ ବହୁତ ଜ୍ୱର ହୁଏ, ରୋଗୀ ରକ୍ତହୀନ ହୋଇଯାଏ। ରୋଗୀକୁ ଭଲ କରିବା ପାଇଁ ବହୁ ଦାମିକିଆ ଔଷଧ, ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ଓ ବେଳେବେଳେ ବଡ଼ ଧରଣର ପେଟ ଅପରେସନ୍ ଦରକାର ହୁଏ। ଏପରି ସ୍ଥଳେ ରୋଗୀକୁ ବଞ୍ଚାଇବା କଷ୍ଟସାଧ୍ୟ ହୋଇପଡ଼େ। ବାରମ୍ବାର ଗର୍ଭପାତ ହେଲେ ମାସିକ ଋତୁସ୍ରାବରେ ଅନିୟମିତତା ଦେଖାଯିବାର ସମ୍ଭାବନା ବେଶୀ ଥାଏ। ବେଳେବେଳେ ବେଶୀ ପରିମାଣରେ ରକ୍ତସ୍ରାବ ହୁଏ ବା ଶୀଘ୍ର ଶୀଘ୍ର ମାସିକ ଋତୁସ୍ରାବ ହୋଇଥାଏ ବା ଋତୁ ବନ୍ଦ ହୋଇଯାଏ। ସାଧାରଣତଃ ଇଚ୍ଛାକୃତ ଭାବେ ବାରମ୍ବାର ଗର୍ଭପାତ କରାଇଲେ ଜରାୟୁ ମୁଖଗହ୍ୱର ବନ୍ଦ ହୋଇଯାଏ ଓ ମାସିକ ଋତୁସ୍ରାବ ବାହାରକୁ ଆସିପାରେ ନାହିଁ। ଏହାଦ୍ୱାରା ତଳିପେଟରେ ଯନ୍ତ୍ରଣା ହୁଏ, ଝାଡ଼ା ପରିସ୍ରା କରିବାର କଷ୍ଟ ହୁଏ ଓ ମାସିକ ଋତୁସ୍ରାବ ବନ୍ଦ ରହିଥାଏ। ବେଳେବେଳେ ବାରମ୍ବାର ଗର୍ଭ ନଷ୍ଟ କଲେ ବନ୍ଧାତ୍ୟର ଶିକାର ମଧ୍ୟ ଜଣେ ନାରୀ ହୋଇପାରେ। ଏହା ପ୍ରାୟ ଗର୍ଭପାତ ପରର ସଂକ୍ରମଣ ଜନିତ କାରଣରୁ ହୋଇଥାଏ। ଯଦି କୌଣସି ନିର୍ଦ୍ଦିଷ୍ଟ କାରଣ ପାଇଁ ବାରମ୍ବାର ଗର୍ଭପାତ ହୋଇଯାଉଥାଏ, ଯେପରିକି ଉଚ୍ଚ ରକ୍ତଚାପ, ମଧୁମେହ ରୋଗ, ଥାଇରଏଡ୍ ଗ୍ରନ୍ଥି ରୋଗ, ସଂକ୍ରମଣ ଜନିତ ରୋଗ, ଜରାୟୁ ମୁଖଗହ୍ୱର ଢିଲା ରହିବା।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ବାରମ୍ବାର ଗର୍ଭପାତର କାରଣ ଓ ଚିକିତ୍ସା। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ହେମଲତା ସ୍ୱାଇଁ, ଆକାଶବାଣୀ କଟକ। ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ହେବ ଦ୍ୱିପାକ୍ଷିକ ଆଲୋଚନା। ଭିବି ଜିରାମଜୀ ଆଇନ ଅଧୀନରେ ଚିଠା ନିୟମାବଳୀ ଜାରି କଲେ ସରକାର। ଆସନ୍ତା ମାସ 21 ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ। ଆମେରିକା ଓ ଇରାନ୍ ମଧ୍ୟରେ ଦୀର୍ଘକାଳୀନ ଶାନ୍ତିଚୁକ୍ତି ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପରଜାଏଣ୍ଟସ୍କୁ 7 ପରାସ୍ତ କଲା ପଞ୍ଜାବ କିଙ୍ଗ୍ସ। ଆଜି ଖେଳାଯିବ 2 ମ୍ୟାଚ୍। ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ଠାରେ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ। ଆଞ୍ଚଳିକ ତଥା ବୈଷୟିକ ଶାନ୍ତି ଓ ସୁରକ୍ଷା ପ୍ରସଙ୍ଗରେ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବାର ଆଶା କରାଯାଉଛି। କ୍ୱାଡ୍ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଅଂଶଗ୍ରହଣ କରିବା ପାଇଁ ଶ୍ରୀ ରୁବିଓ ଗତକାଲିଠାରୁ ଭାରତକୁ 4 ଗସ୍ତରେ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଗତକାଲି ସାକ୍ଷାତ କରି ପ୍ରତିରକ୍ଷା, ରଣନୈତିକ ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟ ଓ ପରିବେଶ, ଶକ୍ତି ସୁରକ୍ଷା, ଯୋଗାଯୋଗ, ଶିକ୍ଷା ଏବଂ ଲୋକସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ନିରନ୍ତର ବିକାଶ ନେଇ ଆଲୋଚନା କରିଛନ୍ତି। ବିଶ୍ୱ କଲ୍ୟାଣ ପାଇଁ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍ତି। ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତର ନିରନ୍ତର ସମର୍ଥନକୁ ପ୍ରଧାନମନ୍ତ୍ରୀ ପୁନଃ ପ୍ରକାଶ କରିଛନ୍ତି। ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସଂକଟର ସମାଧାନ ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ସମେତ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ

ନେଇ ଆମେରିକାର ଦୃଷ୍ଟିକୋଣ ଉପରେ ଶ୍ରୀ ରୁବିଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଅବଗତ କରାଇଛନ୍ତି। ଆସନ୍ତା ମଙ୍ଗଳବାର 26 ତାରିଖ ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ଡକ୍ଟର ଜୟଶଙ୍କରଙ୍କ ସହିତ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ଭିବି ଜିରାମଜୀ ଆଇନ 2025 ଅଧୀନସ୍ଥ ଚିଠା ନିୟମାବଳୀ ସରକାର ଜାରି କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏହି ନିୟମାବଳୀ ନେଇ ମତାମତ ଆହ୍ୱାନ କରାଯାଇଛି। ଦେଶର ନାଗରିକ ସଂଗଠନ କିମ୍ବା ପ୍ରତିଷ୍ଠାନ ଏହି ନିୟମାବଳୀ ଉପରେ ନିଜର ପରାମର୍ଶ ଆସନ୍ତା ମାସ 21 ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି। ଏହି ନୂତନ ବିକଶିତ ଭାରତ ଜିରାମଜୀ ଆଇନ ପୂର୍ବ ପ୍ରଚଳିତ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ବଦଳରେ କାର୍ଯ୍ୟକାରୀ ହେବ। ପ୍ରତ୍ୟେକ ଆର୍ଥିକ ବର୍ଷରେ ନିଶ୍ଚିତ କର୍ମ ନିଯୁକ୍ତି ବାବଦରେ ଏହି ଆଇନ ଅଧୀନରେ ରୋଜଗାର ଅବଧିକୁ 100ରୁ 125 ଦିନକୁ ବୃଦ୍ଧି କରାଯାଇଛି। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆଇନର ଧାରା 33 ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ଆଧାର କରି ଏହି ଚିଠା ନିୟମାବଳୀ ପ୍ରସ୍ତୁତ ହୋଇଛି। ନୂତନ ଆଇନରେ ସମୟାନୁବର୍ତ୍ତିତା, ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ଉପରେ ଗୁରୁତ୍ୱ ଦିଆଯାଇଛି। ଗତ 11 ତାରିଖରେ ଏହି ଆଇନ ପ୍ରଚଳନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତା ଜୁଲାଇ 1ରୁ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ସ୍ଥିର ହୋଇଛି। ସ୍ୱାସ୍ଥ୍ୟସେବା ଭିଭିଭୂମି ସହ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଡାକ୍ତରଙ୍କ ତାଲିମ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଜାତୀୟ ଚିକିତ୍ସା ବିଜ୍ଞାନ ବୋର୍ଡର 23ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଶ୍ରୀ ନଡ୍ଡା ଭିଭିଭୂମି ଏବଂ ଅନ୍ୟାନ୍ୟ କ୍ଷେତ୍ର ହାର୍ଡୱେୟାର ହୋଇଥିବାବେଳେ ଡାକ୍ତରମାନେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସଫ୍ଟୱେୟାର ବୋଲି ବର୍ଷ୍ଣନା କରିଛନ୍ତି। ଶ୍ରୀ ନଡ୍ଡା କହିଛନ୍ତି ଦେଶର ଯୁବ ଡାକ୍ତରଙ୍କ ନବସୃଜନ ଏବଂ ଅଙ୍ଗୀକାରବଦ୍ଧତା ସ୍ୱାସ୍ଥ୍ୟସେବା ଆହ୍ୱାନକୁ ମୁକାବିଲା କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଚିକିତ୍ସା ବିଜ୍ଞାନରେ ଜାତୀୟ ପରୀକ୍ଷା ବୋର୍ଡର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ନଡ୍ଡା କହିଛନ୍ତି ରୋଗୀ ସେବାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ 11ଟି ନୂତନ ପାଠ୍ୟକ୍ରମ ଆରମ୍ଭ କରାଯାଇଛି। ସମାରୋହରେ 26,396 ଜଣ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଜାତୀୟ ଚିକିତ୍ସା ବିଜ୍ଞାନ ବୋର୍ଡ ପକ୍ଷରୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ସାର୍ଟିଫିକେଟ୍ ଏବଂ ଫେଲୋସିପ୍ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ପଦ୍ମ ପୁରସ୍କାର ପ୍ରଦାନ କରିବେ। ଚଳିତ ବର୍ଷ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବର୍ଗରେ 131 ଜଣଙ୍କୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଆକାଶବାଣୀରେ ଲୋକଙ୍କ ପଦ୍ମ ଧାରାବାହିକରେ ଆଜି ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବ୍ୟକ୍ତିବିଶେଷଙ୍କ ଜୀବନୀ ଉପରେ ଏକ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମ ଆଜି ସକାଳ 9:10ରେ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ଓ ଇରାନ୍ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି। ହର୍ମୁଜ୍ ପ୍ରଣାଳୀ ଉନ୍କକ୍ତ କରିବା ସହ ଚୁକ୍ତିର ଅଧିକାଂଶ ବ୍ୟବସ୍ଥା ଆଲୋଚନାର ଶେଷ ପର୍ଯ୍ୟାୟରେ ପହଞ୍ଚଥିବା ସେ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ୍ କହିଛନ୍ତି ଇସ୍ରାଏଲ୍ ଏବଂ ମଧ୍ୟପ୍ରାଚ୍ୟର ଅନ୍ୟାନ୍ୟ ସହଯୋଗୀ ଦେଶଗୁଡ଼ିକ ସହ ଆଲୋଚନା ପରେ ଏହି ସମ୍ଭାବ୍ୟ ଚୁକ୍ତିକୁ ଚୂଡ଼ାନ୍ତ ରୂପରେଖ ପ୍ରଦାନ କରାଯିବ। ଖୁବ୍ ଶୀଘ୍ର ଏହି ଚୁକ୍ତି ନେଇ ଆନୁଷ୍ଠାନିକ ଘୋଷଣା କରାଯିବ ବୋଲି ଶ୍ରୀ ଟ୍ରମ୍ପ୍ କହିଛନ୍ତି। ତେବେ ଘୋଷଣାର ନିର୍ଦ୍ଧାରିତ ସମୟସୀମା ନେଇ କୌଣସି ସ୍ୱଷ୍ଟ ସୂଚନା ପ୍ରଦାନ କରିନାହାନ୍ତି। ଚୁକ୍ତି ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ୍ ଇସ୍ରାଏଲ୍ ସମେତ ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, କତାର, ପାକିସ୍ତାନ, ତୁର୍କୀ, ଇଜିପ୍ଟ, ଜୋର୍ଡାନ୍ ଏବଂ ବାହାରିନ୍ ସହ ଆଲୋଚନା କରିଥିବା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଇରାନ୍ର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଇସ୍ମାଇଲ୍ ବାକାଇ ସେଠାକାର ସରକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଗତ ସପ୍ତାହକ ମଧ୍ୟରେ ଆମେରିକା ଏବଂ ଇରାନ୍ର ଆଭିମୁଖ୍ୟରେ ସକାରାତ୍ମକ ପରିବର୍ତ୍ତନ ଆସିଛି। ତେବେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଏବେ ମଧ୍ୟ ଆଲୋଚନା ଜାରି ରହିଛି। ଗତମାସ 8 ତାରିଖରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହେବା ପରଠାରୁ ୱାଶିଂଟନ୍ ଏବଂ ତେହେରାନ୍ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ପ୍ରତିଷ୍ଠା ପାଇଁ ଆଲୋଚନା ଜାରି ରହିଛି। ଇରାନ୍ ବନ୍ଦରଗୁଡ଼ିକ ଉପରେ ଆମେରିକା ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ଇରାନ୍ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ ରଖିଛି। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ ଆସନ୍ତାକାଲିଠାରୁ ତିନିଦିନିଆ କାନାଡ଼ା ଗସ୍ତରେ ଯାଉଛନ୍ତି। ତାଙ୍କ ସହ ଏକ ଉଚ୍ଚସ୍ତରୀୟ ଭାରତୀୟ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ ମଧ୍ୟ ଗସ୍ତରେ ଯିବେ। ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କକୁ ଅଧିକ ମଜବୁତ କରିବା ନେଇ ଉଭୟ ଦେଶ ମଧ୍ୟରେ ବ୍ୟାପକ ଆଲୋଚନା ହେବ। ବାଣିଜ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଶ୍ରୀ ଗୋଏଲ କାନାଡ଼ାର ଓଟାୱା ଏବଂ ଟରଣ୍ଟୋଠାରେ ଦ୍ୱିପାକ୍ଷିକ ବୈଠକରେ ଅଂଶଗ୍ରହଣ କରିବେ। ଭାରତ କାନାଡ଼ା ବ୍ୟାପକ ଅର୍ଥନୈତିକ ଅଂଶୀଦାର ଚୁକ୍ତି ସିଇପିଏ ଆଲୋଚନାକୁ
ଗତିଶୀଳ କରିବା ପାଇଁ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଗତ ମାର୍ଚ୍ଚ ମାସରେ କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣେଙ୍କ ଭାରତ ଗସ୍ତ ଅବସରରେ ଏହି ଦ୍ୱିପାକ୍ଷିକ ଚୁକ୍ତିର ରୂପରେଖ ସ୍ୱାକ୍ଷରିତ ହୋଇଥିଲା। ମାର୍ଚ୍ଚ ମାସରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଆଭାସୀ ମାଧ୍ୟମରେ ହୋଇଥିବା ବେଳେ

7-8 ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏକ ସୁବ୍ୟବସ୍ଥିତ ଏବଂ ଦ୍ୱିପାକ୍ଷିକ ଲାଭଦାୟକ ଏହି ଚୁକ୍ତିକୁ ଚୂଡ଼ାନ୍ତ ରୂପରେଖ ଦେବା ପାଇଁ ଦୁଇ ଦେଶ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ମହାରାଷ୍ଟ୍ର ନାସିକ୍ସ୍ଥିତ ଟିସିଏସ୍ କାର୍ଯ୍ୟାଳୟରେ କଥିତ ଯୌନ ନିର୍ଯାତନା ଏବଂ ବାଧ୍ୟତାମୂଳକ ଧର୍ମାନ୍ତରୀକରଣ ଉଦ୍ୟମ ମାମଲାରେ ପୁଲିସ୍ ପକ୍ଷରୁ 1,500 ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି। ମାମଲାର ଯାଞ୍ଚ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ମୁଖ୍ୟ ସନ୍ଦୀପ ମିଥକେ ଦେଇଥିବା ସୂଚନା ଅନୁଯାୟୀ ଚାରିଜଣ ପ୍ରମୁଖ କଥିତ ଅଭିଯୁକ୍ତଙ୍କ ବିରୋଧରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି। ସେମାନେ ହେଲେ ମତିନ ପଟେଲ, ନିଦା ଖାଁ, ଦାନିଶ ଶେଖ ଏବଂ ତୌସିଖ ଅତାର। ଏହି ମାମଲା ସହିତ ଜଡ଼ିତ ପାଖାପାଖି ଅନ୍ୟ 8 ଜଣଙ୍କ ବିରୋଧରେ ଆସନ୍ତା 4 ଦିନ ମଧ୍ୟରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। କାର୍ଯ୍ୟାଳୟରେ ଘଟିଥିବା ଏହି ସମ୍ଭେଦନଶୀଳ ମାମଲାରେ ଗତ ମାର୍ଚ୍ଚ ମାସ 25 ତାରିଖରେ ଦେଓଲାଲି କ୍ୟାମ୍ପ ପୁଲିସ୍ ଷ୍ଟେସନରେ ମାମଲା ରୁଜୁ ହୋଇଥିଲା। ନିଦା ଖାଁଙ୍କ ବିରୋଧରେ 2 ମାମଲା

0: ମଧ୍ୟରେ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। କାର୍ଯ୍ୟାଳୟରେ ଘଟିଥିବା ଏହି ସମ୍ଭେଦନଶୀଳ ମାମଲାରେ ଗତ ମାର୍ଚ୍ଚ ମାସ 25 ତାରିଖରେ ଦେଓଲାଲି କ୍ୟାମ୍ପ ପୁଲିସ୍ ଷ୍ଟେସନରେ ମାମଲା ରୁଜୁ ହୋଇଥିଲା। ନିଦା ଖାଁଙ୍କ ବିରୋଧରେ 2 ମାମଲା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ 6-9 ଲେଖାଏଁ ମାମଲା ପଞ୍ଜିକୃତ ହୋଇଥିବା ପୁଲିସ୍ ସୂଚନା ଦେଇଛି। ଏସ୍ଆଇଟି ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ବିଜୟୀ ହୋଇଛି। ଲକ୍ଷ୍ନୌର ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ବିନିମୟରେ 196 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଜୋସ୍ ଇଂଲିଶ ସର୍ବାଧିକ 72 ରନ୍ ସଂଗ୍ରହ କରିଥିଲେ। 197 ରନ୍ର ବିଜୟ ଲକ୍ଷ୍ୟକୁ ପଞ୍ଜାବ କିଙ୍ଗ୍ସ 18 ଓଭରରେ 3 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ଅଧିନାୟକ ଶ୍ରେୟସ୍ ଆୟର ସର୍ବାଧିକ ଅପରାଜିତ 101 ରନ୍ ସଂଗ୍ରହ କରିଥିଲେ। ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଆଜି 2 ମ୍ୟାଚ୍ ଖେଳାଯିବ। ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ଠାରେ ଅପରାହ୍ନ 3:30 ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ହେବ। ଦ୍ୱିତୀୟ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡନ୍ସଠାରେ ସନ୍ଧ୍ୟା 7:30 କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଦିଲ୍ଲୀ ହରିୟାଣା ଚଣ୍ଡୀଗଡ଼ ପୂର୍ବ ମଧ୍ୟପ୍ରଦେଶ ପୂର୍ବ ଉତ୍ତରପ୍ରଦେଶ ଏବଂ ବିଦର୍ଭରେ ଆଜି ପ୍ରବଳ ଗରମ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଓଡ଼ିଶା ସମେତ ବିହାର ଛତିଶଗଡ଼ ଝାଡ଼ଖଣ୍ଡ ପଞ୍ଜାବ ରାଜସ୍ଥାନ ତେଲଙ୍ଗାନା ପଶ୍ଚିମ ମଧ୍ୟପ୍ରଦେଶ ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ମଧ୍ୟ ଗରମ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପକ୍ଷରେ ଆସାମ ମେଘାଳୟ ପଶ୍ଚିମବଙ୍ଗର ଉପ ହିମାଳୟ ଅଞ୍ଚଳ ଏବଂ ସିକ୍କିମ୍ର କେତେକ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ହେବ ଦ୍ୱିପାକ୍ଷିକ ଆଲୋଚନା। ଭିବିଜି ରାମଜୀ ଆଇନ ଅଧୀନରେ ଚିଠା ନିୟମାବଳୀ ଜାରି କଲେ ସରକାର। ଆସନ୍ତା ମାସ 21 ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ। ଆମେରିକା ଓ ଇରାନ୍ ମଧ୍ୟରେ ଦୀର୍ଘକାଳୀନ ଶାନ୍ତି ଚୁକ୍ତି ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କଲା ପଞ୍ଜାବ କିଙ୍ଗ୍ସ। ଆଜି ଖେଳାଯିବ 2 ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆରମ୍ଭ କରୁଛୁ ଶିଶୁ ସଂସାର।

ପିଲାମାନେ ଶୁଭ ସକାଳ। ଆରମ୍ଭ କରିବା ତମମାନଙ୍କ ପାଇଁ କାର୍ଯ୍ୟକ୍ରମ ଯାହାର ନାଁ ହେଲା ଶିଶୁ ସଂସାର। ପିଲେ, ତମେ ଆମର ଏଇ କାର୍ଯ୍ୟକ୍ରମରୁ କିଛି ନା କିଛି ଭଲ କଥା ଶିଖିଥାଅ। ଆଜି ବି ଗୋଟିଏ ଭଲ କଥା କହୁଛି, ଶୁଣ। ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି। ହରେ ପିଲେ, ମିଛ କହିବା ମହାପାପ, ମିଛ କହିବା ଗୋଟିଏ ଖରାପ ଗୁଣ, ଠାକୁର ରାଗନ୍ତି, ଆଉ ସତ କହିବା ଜଗନ୍ନାଥ, ଏଇଟା ଗୋଟିଏ ବହୁତ ଭଲ ଗୁଣ। ଯିଏ ସବୁବେଳେ ସତ କଥା କହେ ତା ଉପରେ ସମସ୍ତେ ଖୁସି ହୁଅନ୍ତି ଆଉ ତାକୁ ଭଲ ପାଆନ୍ତି। ତମେମାନେ ତ ମିଛୁଆ ରାଧୁଆ ଗପରୁ ଜାଣିଥିବ ଯେ ମିଛ କଥା କହି ମିଛୁଆ ରାଧୁଆର ଜୀବନ ଗଲା, ହେଲେ ସତ କଥା କହି ବଉଳା ଗାଈର ଜୀବନ ବଞ୍ଚିଗଲା। ସେଥିପାଇଁ ପିଲେ, ପରିସ୍ଥିତି ଯାହା ବି ଥାଉନା କାହିଁକି, ସବୁବେଳେ ସତ କଥା ହିଁ କହିବା।

ହଉ ପିଲେ, କାର୍ଯ୍ୟକ୍ରମ ଆରମ୍ଭରେ ଆସ ଶୁଣିବା ଭକ୍ତି ସଙ୍ଗୀତଟିଏ। ଅଲେଖ ଚନ୍ଦ୍ର ବିଶ୍ୱାଳଙ୍କ ରଚନାରୁ ଗୀତଟିକୁ ତମମାନଙ୍କ ପାଇଁ ଗାଇଛନ୍ତି ଆଦିତ୍ୟ ରଥ।

ପିଲାଇ ରାସବିହାରୀ ବୋଷ ଭାରତର ଜଣେ ପ୍ରସିଦ୍ଧ ବିପ୍ଳବୀ ଥିଲେ। ସେ ଭାରତର ସ୍ୱାଧୀନତା ସଂଗ୍ରାମରେ ସାହସ, ତ୍ୟାଗ ଓ ନେତୃତ୍ୱର ପ୍ରତୀକ ଥିଲେ। ଇଂରେଜ ଶାସକଙ୍କ ଶାସନ ବିରୋଧରେ ଅନେକ ଗୁପ୍ତ ବିପ୍ଳବୀ କାର୍ଯ୍ୟରେ ସେ ଯୋଗ ଦେଇଥିଲେ। ତମେମାନେ ଜାଣି ଆଶ୍ଚର୍ଯ୍ୟ ହେବ ଯେ ରାସବିହାରୀ ବୋଷ ଭାରତୀୟ ସ୍ୱାଧୀନତା ସଂଘର୍ଷକୁ

0: ଜାପାନରୁ ଆଗେଇ ନେଇଥିଲେ। ସେ ଜାପାନରେ ରହି ସେଠାରେ ରହୁଥିବା ଭାରତୀୟ ପ୍ରବାସୀମାନଙ୍କୁ ଏକାଠି କରି ଇଣ୍ଡିଆନ୍ ଇଣ୍ଡିପେଣ୍ଡେନ୍ସ ଲିଗ୍ ଗଠନ କରିଥିଲେ ଓ ପରେ ସେ ଆଜାଦ ହିନ୍ଦ ଫୌଜ ମଧ୍ୟ ଗଠନ କରିଥିଲେ। ହଁ ପିଲେ, ତାଙ୍କ ଜୀବନ ଆମକୁ ସାହସ, ଦେଶପ୍ରେମ ଓ ଆତ୍ମତ୍ୟାଗର ଶିକ୍ଷା ଦେଇଥାଏ। ଆସନ୍ତାକାଲି ଏହି ମହାନ ବିପ୍ଳବୀଙ୍କ ପୁଣ୍ୟ ଜନ୍ମଦିନ, ଆସ ତାଙ୍କୁ ମନେ ପକାଇ ଶୁଣିବା ତାଙ୍କରି ବିଷୟରେ, କହିଛନ୍ତି ଲକ୍ଷ୍ମୀକାନ୍ତ ଖୁଣ୍ଟିଆ।
1: ପିଲାମାନେ, ଆମ ଦେଶ ପରାଧୀନ ଥିବା ବେଳର କଥା। ସେହି ସମୟରେ ଭାରତର ଅନେକ ସଂଗ୍ରାମୀ ସ୍ୱାଧୀନତା ଆନ୍ଦୋଳନରେ ଭାଗ ନେଇ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ। କେତେକ ବିପ୍ଳବୀ ଯୁବକ ଆଗେଇ ଆସି ଏହି ଆନ୍ଦୋଳନକୁ ଆହୁରି ଆଗକୁ ନେଇଥିଲେ। ଭାରତ ବାହାରେ ରହି ମାତୃଭୂମିକୁ ବିଦେଶୀ ଶାସନ କବଳରୁ ମୁକ୍ତ କରିବାକୁ ଅହରହ ସଂଗ୍ରାମ କରିଥିଲେ। ସେମିତି ଜଣେ ବିପ୍ଳବୀ ହେଲେ ରାସବିହାରୀ ବୋଷ। ତାଙ୍କର ରାଜନୈତିକ ଜୀବନ ଚନ୍ଦନନଗର ତଥା କଲିକତାଠାରୁ ଆରମ୍ଭ ହୋଇଥିଲା। ସେ ଡେରାଡୁନ୍ ଆଉ ପଞ୍ଜାବରେ ରହି ସ୍ଥାନୀୟ ଲୋକମାନଙ୍କର ବିଶ୍ୱାସକୁ ଜୟ କରିଥିଲେ ଆଉ ସେହିମାନଙ୍କ ସହିତ କାମ ମଧ୍ୟ କରିଥିଲେ। ରାସବିହାରୀ 1886 ମସିହା ମେ ମାସ 25 ତାରିଖରେ ହୁଗୁଳିରେ ଥିବା ପାଲଡ଼ା ବିଘଟି ଗାଁରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ବିନୋଦ ବିହାରୀ ବୋଷ ଓ ମାଙ୍କ ନାମ ଭୁବନେଶ୍ୱରୀ ଦେବୀ। ପିଲାଟି ଦିନରୁ ସେ ତାଙ୍କର ମାଙ୍କୁ ହରାଇଥିଲେ, ତେଣୁ ଶିଶୁ ରାସବିହାରୀଙ୍କର ଲାଳନ ପାଳନ ଦାୟିତ୍ୱ ତାଙ୍କ ମାଇଁ ବାମା ସୁନ୍ଦରୀଙ୍କ ଉପରେ ପଡ଼ିଥିଲା। ରାସବିହାରୀ 5 ବର୍ଷର ହେଲାବେଳେ ତାଙ୍କ ବାପା ଦ୍ୱିତୀୟ ବିବାହ କଲେ, ଫଳରେ ତାଙ୍କର ପରିବାର ଚନ୍ଦନନଗର ଚାଲିଯାଇଥିଲେ। ହଁରେ ପିଲେ, ରାସବିହାରୀଙ୍କର ପ୍ରାଥମିକ ଶିକ୍ଷା ଜେଜେବାପା କାଳୀଚରଣଙ୍କ ତତ୍ତ୍ୱାବଧାନରେ ହୋଇଥିଲା। ତାଙ୍କର ଉଚ୍ଚଶିକ୍ଷା ଚନ୍ଦନନଗରର ଡୁପ୍ଲେ କଲେଜରେ ହୋଇଥିଲା। ସେ ସମୟରେ ଚନ୍ଦନନଗର ଫରାସୀ ଶାସନ ଅଧୀନ ଥିଲା, ତେଣୁ ଯୁବକ ରାସବିହାରୀ ଫରାସୀ ସଂସ୍କୃତିରେ ନିଜକୁ ଗଢ଼ି ତୋଳିଥିଲେ। ଫରାସୀ ବିପ୍ଳବର ପ୍ରଭାବ ଯୁବକ ରାସବିହାରୀଙ୍କ ଉପରେ ପଡ଼ିଥିଲା। ସ୍କୁଲରେ ପାଠ ପଢ଼ିଲା ବେଳେ ସେ ଯୁବ ବିପ୍ଳବୀ ଶିରିଶ ଚନ୍ଦ୍ର ଘୋଷଙ୍କ ସଂସ୍ପର୍ଶରେ ଆସିଥିଲେ। ଦୁହିଁଙ୍କ ଭିତରେ ଖୁବ୍ ଭଲ ବନ୍ଧୁତା ହୋଇଥିଲା। ଥରେ ରାସବିହାରୀ କଲିକତା ଯାଇଥିଲେ। ସେଠାରେ ଜାଣିବାକୁ ପାଇଲେ ଯେ ସେନାବାହିନୀରେ ଭର୍ତ୍ତି ହେବା ପାଇଁ ବଙ୍ଗାଳୀମାନଙ୍କୁ କଟକଣା କରାଯାଇଛି। ସେ ଛଦ୍ମନାମରେ ସେନାବାହିନୀରେ ଭର୍ତ୍ତି ହେବାକୁ ଉଦ୍ୟମ କଲେ, ମାତ୍ର ଶୀଘ୍ର ଧରା ପଡ଼ିଗଲେ। ପୋଲିସଠାରୁ ବହୁତ ମାଡ଼ ଖାଇଲେ। ଆଉ କିଛି ସମୟ ପାଇଁ ତାଙ୍କୁ ନଜରବନ୍ଦୀ କରି ରଖିଥିଲେ। ଶେଷରେ ତାଙ୍କର ବାପା ତାଙ୍କୁ ଚନ୍ଦନନଗର ପଠାଇଦେଲେ। ତୁମେ ଜାଣିଛ ନା ପିଲେ, ବଙ୍କିମଚନ୍ଦ୍ର ଚାଟାର୍ଜୀଙ୍କର ଲିଖିତ ପ୍ରସିଦ୍ଧ ପୁସ୍ତକ ଆନନ୍ଦମଠ ପାଇ ସେ ପଢ଼ିଲେ ଓ ଜାତୀୟ ପ୍ରେମରେ ନିଜକୁ ଉଦ୍ବୁଦ୍ଧ କଲେ। ପ୍ରସିଦ୍ଧ ବଙ୍ଗୀୟ କବି ନବୀନ ସେନଙ୍କ ଲିଖିତ ଦେଶପ୍ରେମମୂଳକ କବିତା ପୁସ୍ତକ ପଲାସୀର ଯୁଦ୍ଧ ପାଠ କଲେ। ମହାନ ରାଷ୍ଟ୍ରବାଦୀ ନେତା ସୁରେନ୍ଦ୍ରନାଥ ବାନାର୍ଜୀଙ୍କର ଭାଷଣ ମଧ୍ୟ ପଢ଼ିଲେ, ଫଳରେ ଜଣେ ବିପ୍ଳବୀ ଭାବରେ ନିଜକୁ ଗଢ଼ି ତୋଳିଲେ। ଚନ୍ଦନନଗରରେ ଥିବା ଅଧ୍ୟାପକ ଚାରୁଚନ୍ଦ୍ର ମଧ୍ୟ ତାଙ୍କୁ ଏଥିପାଇଁ ବହୁତ ପ୍ରେରଣା ଦେଇଥିଲେ। ଏପରିକି ସ୍ୱାମୀ ବିବେକାନନ୍ଦଙ୍କର ଭାଷଣ ମଧ୍ୟ ରାସବିହାରୀଙ୍କୁ ଜଣେ ଜାତୀୟବାଦୀ ନେତା କରି ଗଢ଼ି ତୋଳିବାରେ ସହାୟକ ହେଲା। ଉଚ୍ଚଶିକ୍ଷା ଲାଭ କଲା ପରେ ସେ ଚାକିରି କଲେ, ହେଲେ ଦେଶଭକ୍ତି ଆଗରେ ଚାକିରି ତାଙ୍କୁ ଆତ୍ମସନ୍ତୋଷ ଦେଇପାରିଲା ନାହିଁ। ଜଣେ ସରକାରୀ କର୍ମଚାରୀ ହୋଇ ସେ ଦେଶଭକ୍ତି ଓ ବିଦ୍ରୋହ ଭାବନାରେ ସର୍ବଦା ଉବୁଟୁବ୍ ହେଉଥିଲେ। ସେତେବେଳକୁ ସ୍ୱାଧୀନତା ଆନ୍ଦୋଳନ ଆମ ଦେଶରେ ଖୁବ୍ ଜୋରରେ ଚାଲିଥାଏ। 1908 ମସିହା ଅଗଷ୍ଟ ମାସ 11 ତାରିଖରେ ମହାନ ବିପ୍ଳବୀ ଖୁଦିରାମ ବୋଷଙ୍କୁ ଫାଶୀ ଦିଆଗଲା। ଏହି ଘଟଣା ରାସବିହାରୀଙ୍କ ଉପରେ ଖୁବ୍ ପ୍ରଭାବ ପକାଇଥିଲା। ସେ ବିଖ୍ୟାତ ବିପ୍ଳବୀ ନେତା ଯତୀନ ବାନାର୍ଜୀଙ୍କ ତତ୍ତ୍ୱାବଧାନରେ ବିପ୍ଳବାତ୍ମକ କାର୍ଯ୍ୟ ଆରମ୍ଭ କରିଦେଲେ। ବନାରସରେ ନିଜର ମୁଖ୍ୟ କାର୍ଯ୍ୟାଳୟ ଖୋଲି ଭାରତରେ ଇଂରେଜ ସରକାରଙ୍କ ବିରୋଧରେ ଯୋଜନା ପ୍ରସ୍ତୁତ କରିବାରେ ଲାଗି ପଡ଼ିଲେ। 1912 ମସିହା ଡିସେମ୍ବର ମାସ 23 ତାରିଖରେ ଦିଲ୍ଲୀର ଚାନ୍ଦିନୀ ଚୌକରେ ଲର୍ଡ ହାର୍ଡିଙ୍କର ଶୋଭାଯାତ୍ରା ଉପରେ ବୋମା ପକାଇବା ଘଟଣାରେ ତାଙ୍କୁ ଗିରଫ କରିବାକୁ ଉଦ୍ୟମ ହେଲା, ହେଲେ ସେ ନିଜର ବେଶ ବଦଳାଇବାରେ ଖୁବ୍ ପାରଙ୍ଗମ ଥିଲେ। ସେ କେତେବେଳେ ପଞ୍ଜାବୀ ତ ଆଉ କେତେବେଳେ ଗୁଜୁରାଟୀ ବା ମରାଠୀ ବୃଦ୍ଧ ବ୍ୟକ୍ତିଙ୍କ ଭଳି ବେଶ ଧରୁଥିଲେ, ତେଣୁ ପୋଲିସ ତାଙ୍କୁ ଧରିପାରୁନଥିଲା। 1915 ମସିହା ମେ ମାସ 12 ତାରିଖରେ ରାସବିହାରୀ ରବୀନ୍ଦ୍ରନାଥ ଠାକୁରଙ୍କର ସମ୍ପର୍କୀୟ ରାଜା ପିଏନ୍ଟି ଠାକୁରଙ୍କ ରୂପରେ ଜାପାନ ଚାଲିଗଲେ। 1942 ମସିହା ସେପ୍ଟେମ୍ବର ମାସ 1 ତାରିଖରେ ସେ ଆଜାଦ ହିନ୍ଦ ଫୌଜ ଗଠନ କଲେ ଆଉ ତାର ଅଧ୍ୟକ୍ଷ ହେଲେ। ଏହାପରେ ରାସବିହାରୀ ଆଜାଦ ହିନ୍ଦ ଫୌଜର ନେତୃତ୍ୱ ନେବା ପାଇଁ ସୁଭାଷ

0: ବୋଷଙ୍କୁ ଜାପାନ ଆସିବାକୁ ଅନୁରୋଧ କଲେ। ସୁଭାଷ ବୋଷଙ୍କୁ ପାଖରେ ପାଇ ରାସବିହାରୀ ଖୁବ୍ ଉତ୍ସାହିତ ହୋଇଥିଲେ। ଏତିକିବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇଥାଏ। ଏହି ଯୁଦ୍ଧ ଶେଷ ହେବା ପୂର୍ବରୁ 1945 ଜାନୁଆରୀ 21 ତାରିଖରେ ଏହି ମହାନ ବିପ୍ଳବୀ ନେତା ଜଣକ ଶୋଇଥିଲା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ହଁ ରେପିଲେ, ଏହି ମହାନ ଦେଶପ୍ରେମୀ ବିପ୍ଳବୀ ନେତା ଜଣକ ଜୀବନ ସାରା ଆମ ମାତୃଭୂମିର ମୁକ୍ତି ପାଇଁ ସଂଗ୍ରାମ କରି ଶେଷରେ ବିଦେଶ ମାଟିରେ ଚିରଦିନକୁ ହଜିଯାଇଥିଲେ। ଏହିଭଳି ଜଣେ ମହାନ ଦେଶପ୍ରେମୀଙ୍କୁ ଆମ ଦେଶ ସବୁଦିନକୁ ମନେ ରଖିଥିବ।
1: ପିଲାଇ, ଏବେ ଯୋଉ ପ୍ରଚଣ୍ଡ ଖରା ଆଉ କି ଗରମ, ବାପରେ ବାପ, ସତ କଥା ଜମା ବି ସହି ହଉନି। ତମେମାନେ ସବୁ ଏ ଖରାରେ ବାହାରକୁ ଜମାରୁ ବି ବାହାରିବନି, ଘରେ ରହିବ, ପ୍ରଚୁର ପାଣି ପିଇବ, କାକୁଡି ତରଭୁଜ ଖାଇବ, ବେଲପଣା ଦହି ପାଣି ଲେମ୍ବୁ ପାଣି ଏସବୁ ପିଇବ, ଏସବୁ ତମ ପେଟ ଥଣ୍ଡା ରଖିବ। ଆରେ ଆରେ, ମୁଁ ତ କହିବାକୁ ଭୁଲିଗଲି, ଏଇ ଗରମରେ ତ ଆଉ ଗୋଟିଏ ଜିନିଷ ଖାଇବାକୁ ସମସ୍ତେ ଭାରି ଭଲ ପାଆନ୍ତି, ଆଉ ସେଇଟା ହେଲା ଦହି ପଖାଳ। ମୁଁ ସିନା ଭୁଲି ଯାଇଥିଲି, ହେଲେ ଭାଇ ଆଦିତ୍ୟ ରଥଙ୍କର ଦହି ପଖାଳ ଖାଇବାକୁ ଇଚ୍ଛା ହେଲାଣି ବୋଲି ସେ ପରା ଗୀତ ଗାଇଲେଣି। ଆସ ଶୁଣିବା ଏଇ ଶିଶୁ ସଙ୍ଗୀତଟି, ଯାହାକୁ ଲେଖିଛନ୍ତି ବାବାଜୀ ଚରଣ ଜେନା।

0: ନିଜ ଲେଖାରୁ କବିତାଟିକୁ ତମମାନଙ୍କ ପାଇଁ ଆବୃତ୍ତି କରିଛନ୍ତି ସୁରେନ୍ଦ୍ରନାଥ ତ୍ରିପାଠୀ।
1: ଖରା ଆସିଲାଣି ଧରା ତାତିଲାଣି ଡହକ ପବନ ବହେ ଦିନକୁ ଦିନ ଉତ୍ତାପ ବଢି ଚାଲେ ସହି ହେଉ ନାହିଁ ଦେହେ ଗରମ ଦରବ ଅଲୋଡ଼ା ହେଲାଣି ଥଣ୍ଡାରେ ଶରଧା ବଳେ ପଖାଳକୁ ଦହି କାକୁଡ଼ି ଲେମ୍ବୁଟି ତରଭୁଜେ ମନ ବଳେ ବଡ଼ି ଚୁରା ସାଥେ ଲଙ୍କା ପିଆଜକୁ ମିଶାଇଲେ ଭଲ ଲାଗେ ଉଷୁମ ଶାଗ ସଜନା ଛୁଇଁର ଭଜାକୁ ମନ ତ ମାଗେ ମାଠିଆ ସୁରେଇ ପାଣି ପିଇବାକୁ ଇଚ୍ଛା ହୁଏ ବାର ବାର ଫ୍ରିଜ୍ର ପାଖ ମାଡ଼ିବାନି ସାଥୀ ସେ ପାଣି ଅଦରକାର ଫୁଟି ବେଲର ସେ ମିଶାଇଣ ଗୁଡ଼ ଗୋଲ ମରିଚ ନଡ଼ିଆ ପଣା କରି ଆମେ ପିଇବା ସଭିଏ ଲାଗିବ ଭାରି ବଢ଼ିଆ ପଇଡ଼ର ପାଣି ଆଖୁ ରସ ଜାଣି ଦେହକୁ ଅଟଇ ହିତ ରୋଗ ବୈରାଗ ପାଖ ମାଡ଼ିବନି ମୋ କଥା ମାନିଲେ ମିତ।
0: ପିଲେ ଆମେ କଣ ଖାଉ ତମେମାନେ ତ ଜାଣିଛ। ହଁ, ଏଇ ଯେମିତି ଭାତ ରୁଟି ତରକାରୀ ଭଜା ଫଳମୂଳ କ୍ଷୀର ଏସବୁ। ହେଲେ ପଶୁ ପକ୍ଷୀମାନେ କଣ ଖାଆନ୍ତି ହୁଏତ ତମମାନଙ୍କ ଭିତରୁ କେତେଜଣ ଜାଣିଥିବ, ଆଉ କେତେଜଣ ଜାଣିନ। ଯଦି ଆସ ଆମର ଏଇ କବିତାରୁ ଶୁଣିବା। କବିତାଟିର ନାଁ ହେଲା କିଏ କଣ ଖାଏ। କବିତାଟିକୁ ତମମାନଙ୍କ ପାଇଁ ପଢ଼ି ଶୁଣେଇଛନ୍ତି ବ୍ରଜବିହାରୀ ସୁବୁଦ୍ଧି। ଆସ ଶୁଣିବା କବିତା କିଏ କଣ ଖାଏ।
2: ବିଲୁଆ ଖାଏ ବିଲ କଙ୍କଡ଼ା ଘାସ ଖାଏ ଘୋଡ଼ା। ଆରେ ବିଲୁଆ ଖାଏ ବିଲ କଙ୍କଡ଼ା ଘାସ ଖାଏ ଘୋଡ଼ା। ଅସନା ଜାଗାରୁ ପୋକ ଖାଉଛି କୁକୁଡ଼ା। ଅସନା ଜାଗାରୁ ପୋକ ଖାଉଛି କୁକୁଡ଼ା। ବାଘ ଖାଏ ଛେଳି ମେଣ୍ଢା ଠେକୁଆ ହରିଣ। ଗାଈ ଖାଏ କୁଣ୍ଡା ବୋତି ଚୋପା ବାଇଗଣ। ଛେଳି ଖାଏ କଅଁଳିଆ ପତରକୁ ଖୁଣ୍ଟି। ଆରେ ଛେଳି ଖାଏ କଅଁଳିଆ ପତରକୁ ଖୁଣ୍ଟି। କୁକୁର ଖାଏ ଭାତ ମାଂସ ସବୁ ଚାଟି ଚୁଟି। ଛେଳି ଖାଏ କଅଁଳିଆ ପତରକୁ ଖୁଣ୍ଟି। କୁକୁର ଖାଏ ଭାତ ମାଂସ ସବୁ ଚାଟି ଚୁଟି। ମହୁମାଛି ମହୁ ଖାଏ କୁଆ ଖାଏ ମଳ। ବୁଲି ବୁଲି ଶୁଆ ଖାଏ ମିଠା ମିଠା ଫଳ। ବୁଲି ବୁଲି ଶୁଆ ଖାଏ ମିଠା ମିଠା ଫଳ। ମୂଷା ଖାଏ ଧାନ ମୁଗ ଚଣା ଆଉ ବିରି। ବିରାଡ଼ି ଖାଏ ଗାତୁଆ ମୂଷା ପେଟ କଣା କରି। ବିରାଡ଼ି ଖାଏ ଗାତୁଆ ମୂଷା ପେଟ କଣା କରି। ପାରା ଖାଏ ମୁଗ ବିରି ବଗ ଖାଏ ମାଛ। ପାରା ଖାଏ ମୁଗ ବିରି ବଗ ଖାଏ ମାଛ। ବୁଲି ବୁଲି ଓଟ ଖାଏ ଯେତେ କଣ୍ଟା ଗଛ। ଡାଳ ପତ୍ର ଖାଏ ହନୁ ଖାଏ କଷି ଫଳ। ହାତୀ ଖାଏ କଞ୍ଚା ଧାନ ଆଉ ବର ଡାଳ। ଡାଳ ପତ୍ର ଖାଏ ହନୁ ଖାଏ କଷି ଫଳ। ହାତୀ ଖାଏ କଞ୍ଚା ଧାନ ଆଉ ବର ଡାଳ। ଖୋଜି ଖୋଜି ଝିଣ୍ଟିକାକୁ ଖାଇଥାଏ ବଣି। ଖୋଜି ଖୋଜି ଝିଣ୍ଟିକାକୁ ଖାଇଥାଏ ବଣି। ଆଉ ମାଛ ଖାଏ ମାଛ ରଙ୍କା ବେଳ କାଳ ଜାଣି। ମାଛ ଖାଏ ମାଛ ରଙ୍କା ବେଳ କାଳ ଜାଣି। ଭାଲୁ ଖାଏ ମିଠାକୁ ଅନ୍ଧାରରେ ବୁଲି। ଭାଲୁ ଖାଏ ମିଠାକୁ ଅନ୍ଧାରରେ ବୁଲି। ଆମେ ଖାଉ ମାଛ ମାଂସ ଅଣ୍ଡା ଭାତ ଡାଲି। ଆମେ ଖାଉ ମାଛ ମାଂସ ଅଣ୍ଡା ଭାତ ଡାଲି। ଆମେ ଖାଉ ମାଛ ମାଂସ ଅଣ୍ଡା ଭାତ ଡାଲି। କିଏ ଖାଏ ଥଣ୍ଟରେ ତ ହାତରେ କେ ଖାଏ। କିଏ ଖାଏ ଥଣ୍ଟରେ ତ ହାତରେ କେ ଖାଏ। ଖାଦ୍ୟ ଖାଇଲେ ଶରୀର କଳ ଚାଲୁ ଥାଏ। ଖାଦ୍ୟ ଖାଇଲେ ଶରୀର କଳ ଚାଲୁ ଥାଏ।
0: ପିଲାମାନେ ଦେଖିଲଣି, ଜଣେ କୁନି ଝିଅଟି ବଢିଆ ସୁନ୍ଦର ଡ୍ରେସଟେ ପିନ୍ଧିକି ବଢିଆ ଦିଟା ଚୁଟି ବାନ୍ଧିକି ହସି ହସି ମୋ ଆଗରେ ବସିଛନ୍ତି, ଖାଲି ମୁରୁକି ମୁରୁକି ହସୁଛନ୍ତି। ପଚାରିବା ତାଙ୍କ ନାଁ କଣ, ସେ ଆଜି ଆମକୁ କଣ କଣ ସବୁ କହିବେ। ତମ ନାଁ କହିଦିଅ କୁନି ଝିଅ।
3: ମୋ ନାଁ ସାନ୍ଭି ଶରଣ୍ୟା।
0: ସାନ୍ଭି ଶରଣ୍ୟା, ଏତେ ବଢିଆ ନାଁଟି ତମର। କିଏ ଦେଇଥିଲେ?
3: ମୋ ପାପା ଓ ମାମା
0: ମିଶିକି ଦେଇଛନ୍ତି। ତମେ କୋଉ କ୍ଲାସରେ ପାଠ ପଢୁଛ?
3: ମୁଁ 2 କ୍ଲାସରେ ପାଠ ପଢୁଛି।
0: କୋଉ ସ୍କୁଲ ତମର?
3: ସେଣ୍ଟ ଜୋସେଫ ଗର୍ଲସ ହାଇ ସ୍କୁଲ।
0: ସାନ୍ଭି, ତମେ ଯୋଉ ଆଜି ଏଠିକି ଆସିଛ, କୋଉଠିକି ଆସିଛ?
3: ଏଇଟା ରେଡିଓ ଷ୍ଟେସନ।

0: ରେଡିଓ ଷ୍ଟେସନ ଆସିଛ, କଣ କହିବ ତାହେଲେ କୁହ?
1: ମୁଁ ଗପ କହିବି, ଶ୍ଲୋକ ଗାଇବି, ଗୀତ ଗାଇବି।
0: ପ୍ରଥମେ ଗୋଟେ ଆମକୁ ଗପ କହିଦେଲ।
1: ପ୍ରକୃତ ବନ୍ଧୁ। ଏକ ଛୋଟ ପିଲାଟିଏ ଥିଲା, ତା ନାଁ ହଉଛି ଚିକୁ। ଚିକୁ ବହୁତ ଭଲ ପାଠ ପଢେ, ସେ ସବୁଦିନ ସ୍କୁଲ ଯାଏ। ତାର ଅନ୍ୟ ସାଙ୍ଗ ମଧ୍ୟ ଥିଲେ, ତାଙ୍କ ନାଁ ହଉଛି ସୋନୁ, ମୋନୁ, ଚିକି, ରୂପା। ତାଙ୍କ ଭିତରୁ ସୋନୁ ଚିକୁର ବେଷ୍ଟ ଫ୍ରେଣ୍ଡ ଥିଲା। ଚିକୁର ଦେହ ଅଚାନକ ଖରାପ ହେଇଗଲା, ସେ ବେଡ଼ରେ ମଧ୍ୟ ପଡି ରହିଲା। ତାର ସ୍କୁଲ ଯିବା ବି ବନ୍ଦ ହେଇଗଲା, ସେ ସ୍କୁଲ ବି ଯାଇପାରିଲାନି। ଯେତେ ଔଷଧ ଖାଇଲେ ବି ତାର ଦେହ ସୁସ୍ଥ ହେବାକୁ ନଥିଲା। ଗୋଟେ ଦିନ ଚିକୁ ତାଙ୍କ ଝରକା ପଟେ ଦେଖିଲା କି ଗୋଟେ ମାଙ୍କଡ଼ଟିଏ ସାଇକେଲ ଚଲେଇ ଯାଉଛି। ତା ପରଦିନ ଦେଖିଲା ଗୋଟେ ଠେକୁଆଟିଏ ସାଇକେଲ ଚଲେଇ ଯାଉଛି। ଏମିତି ବିତିଗଲା, ପୁଣି ଦେଖିଲା କି ଆଉ ଥରେ ଝରକା ପଟେ କେମିତି କି ଏମିତିଆ ପଶୁଙ୍କୁ, ଯେମିତି ବାଘ, ଭାଲୁ, ହାତୀ, ଘୋଡ଼ା ମାନଙ୍କୁ। ସେ ଦେଖିକି ଆଶ୍ଚର୍ଯ୍ୟ ହେଇଗଲା। ସେଇଠୁ ତା ଦେହ ଧୀରେ ଧୀରେ ସୁସ୍ଥ ହେବାକୁ ଲାଗିଲା। ତାପରେ ସେ ଯେଉଁ ଦିନ ସ୍କୁଲ ଗଲା, ତାଙ୍କ ସାଙ୍ଗମାନେ ଦେଖି ତାକୁ ଖୁସି ହେଇଗଲେ। ଆଉ ଯାହା ସେ ପଶୁପକ୍ଷୀଙ୍କୁ ଦେଖିଥିଲା, ସେ ତାଙ୍କ ସାଙ୍ଗ ଆଗରେ ଯାଇ ସବୁ କହିଲା କି ମୁଁ ଏଇଆ ଦେଖିଥିଲି। ତାପରେ ସେ ଆଉ ନ ଦେଖିପାରନ୍ତି ବାକୁ ସେ ଆଉ ଏବେ ଦୁଃଖୀ ଅଛି। ତା ସୋନୁ ତାକୁ ସତ କଥା କହିଦେଲା କି ମୁଁ ତୋ ଦେହ ଭଲ କରିବାକୁ ମୁଁ ସବୁଦିନ ଏଇ ପଶୁପକ୍ଷୀଙ୍କର ପୋଷାକ ପିନ୍ଧି ତମ ଘର ଆଡ଼େ ସାଇକେଲ ଚଲେଇ ଯାଉଥିଲି। ସେଇଠୁ ଚିକୁ ଆଖିରେ ଲୁହ ଆସିଗଲା, ସେ ସୋନୁକୁ କୁଣ୍ଢେଇ ପକେଇଲା,
0: ଆଉ ସିଏ ହେଇଗଲା ତାର
1: ପ୍ରକୃତ ବନ୍ଧୁ।
0: କେତେ ବଢିଆ କଥା ନା। ତମେ କାହା ପାଇଁ ଏମିତି ଭଲ କାମ କରିପାରିବ?
1: ହଁ,
0: କାହା ପାଇଁ କରିବ?
1: ମୋ ମାମା, ମୋ ପାପା ପାଇଁ, ମୋ ଜେଜେ ପାଇଁ ବି କରିପାରିବି।
0: ହଁ, କଣ ଭଲ କାମ ସବୁ କରିପାରିବ?
1: ମୋ ମାମାଙ୍କ ଦେହ ଯଦି ନ ଭଲ ରହିବ ମୁଁ ତାଙ୍କୁ ହେଲ୍ପ କରିବି।
0: ଖାଇବାକୁ କଣ ଭଲ ଲାଗେ?
1: ମତେ ସବୁଠୁ ଖାଇବାକୁ ଇଡିଲି ଦୋସା।
0: ଇଡିଲି ଆଉ ଦୋସା ଭଲ ଲାଗେ। ପାଠ ପଢା ଛାଡି ଆଉ କଣ କଣ ସବୁ କରିବାକୁ ଭଲ
1: ଖେଳେ?
0: କଣ ଖେଳ?
1: ଖେଳେ ଆଉ ସାପ ସିଡି ଖେଳେ।
0: ହଁ, ଆଉ ଯେତେବେଳେ ସାପ ତମକୁ ଖାଇ ଦିଏ କଣ ଲାଗେ?
1: ମତେ ଡର ଲାଗେ।
0: ଆଉ ଯେତେବେଳେ ସିଡି ଚଢିଯାଏ ଉପରକୁ ପଳାଅ?
1: ମତେ ବହୁତ ଭଲ ଲାଗେ, ଯେମିତି ମୁଁ ହାରେନି।
0: ହାରନି? ଆଉ ଯେତେବେଳେ ହାରିଯାଅ ମନ ଦୁଃଖ ହୁଏ? କେତେ ମନ ଦୁଃଖ ହୁଏ?
1: ଟିକେ ହୁଏ,
0: ଟିକେ ହୁଏ। ଖେଳ ତ ମନ ଦୁଃଖ କରିବାର କିଛି ନାହିଁ।
1: ହଁ, ମୁଁ ଗୀତ ଗାଇବାକୁ ବି ଭଲ ପାଏ।
0: ଗୀତ କଣ ତମେ ଶିଖୁଛ?
1: ହଁ।
0: କେବେଠାରୁ ଶିଖିଲଣି?
1: ଛଅ ମାସ ହେଲା।
0: ଏବେ ଏବେ ଶିଖୁଛ ଗୀତ? ଆମକୁ ଆଜି ଗୋଟେ ଗୀତ ଗାଇକି ଶୁଣେଇ ପାରିବ?
1: ହଁ।
0: କୋଉ ଗୀତ ଗାଇବ?
1: ଅଚ୍ୟୁତମ୍ କେଶବମ୍।
0: ଗାଇଦିଅ।

0: ବା ଆଉ ବି ଗୀତ ଶିଖିବ ଆଗକୁ, ପୁଣି ଶିଖିକି ଆମ ପାଖକୁ ଆସିବ। ଆଉ ବହୁତ ବଢିଆ କଥା ସାନ୍ଭି। ଆଉ ତମେ ବଡ ହେଇକି କଣ ହବ?
1: ମୁଁ IPS ଅଫିସର।
0: ଇରେ ବାପ।

0: ବାପରେ ହଉ ତମେ ତା ପାଇଁ ତାହେଲେ ବହୁତ ପଢାପଢି କରିବ ହେଲା, ଭଲ ପାଠ ପଢିବ ଆଉ ଆଇପିଏସ୍ ଅଫିସର ହବ ହେଲା। ଆଉ ତମେ ନଖ କାଟୁଛ?
1: ହଁ।
0: କେବେ କେବେ କାଟୁଛ ନଖ?
1: ସନ୍ଡେ କାଟେ ଆଉ ସାଟରଡେ ବି କାଟେ।
0: ନିଜେ କାଟିପାର ନା ମାମା କାଟି ଦିଅନ୍ତି?
1: କେବେ କେବେ ନିଜେ କାଟି ଦିଏ, ମାମା ବି କାଟି ଦିଅନ୍ତି।
0: ଆଉ ଆଜି ଯୋଉ ଚୁଟିଟା ଏମିତି ବାନ୍ଧିକି ଆସିଛ, ବହୁତ ବଢିଆ ଦେଖାଯାଉଛି।
1: ଥ୍ୟାଙ୍କ ୟୁ।
0: ଚୁଟିଟା କିଏ ବାନ୍ଧି ଦେଇଛନ୍ତି?
1: ମାମା।
0: ମାମା ବାନ୍ଧି ଦେଇଛନ୍ତି। ଆଉ ଆଚ୍ଛା ତମେ କହିଲ ମାମାଙ୍କ ବିନା ସାହାଯ୍ୟରେ ତମେ ନିଜ କାମ କଣ କଣ ସବୁ କରିପାରିବ?
1: ମୁଁ ନିଜ କାମ ବ୍ରଶ କରିପାରିବି।
0: ହଁ।
1: ଆଉ ଚୁଟି ନିଜେ ବାନ୍ଧି ପାରିବି।
0: ହଁ। ବାନ୍ଧି ପାରୁଛ ନା କୁଣ୍ଡେଇ ପାରୁଛ?
1: କୁଣ୍ଡେଇକି ବାନ୍ଧି ପାରେ।
0: ବାହାରେ
1: ଦି ପାଖେ ବାନ୍ଧିବି, ବଡ଼ ଚୁଟି ହେଲେ ଗୋଟେ ପାଖେ ବାନ୍ଧିଦିଏ। ଆଉ ନିଜ ବୁକ୍ସ ବି ସଜାଡି ପାରେ।
0: ହଉ ସାନ୍ଭି, ତମେ ଆଜି ଆସିଲ, ବହୁତ ଭଲ ଲାଗିଲା। ତମକୁ ଭଲ ଲାଗିଲା ନା? ପୁଣି ଆସିବ? ପୁଣି ଆସିକି ଆମକୁ ବହୁତ ସାରା ଗୀତ ଶୁଣେଇକି ଯିବ? ହଉ ହଉ ସାନ୍ଭି, ତମେ ଆଜି ଆସିଲ, ବଢିଆ ବଢିଆ କଥା ସବୁ କହିଲ, ତମକୁ ବହୁତ ଧନ୍ୟବାଦ।
1: ଥ୍ୟାଙ୍କ ୟୁ।
2: ହଉ ପିଲେ, ଆଜି ପାଇଁ ଶିଶୁ ସଂସାର ଏତିକି। ହେଲେ ପୁଣି ଅପେକ୍ଷା କରିଥିବ ଆଗାମୀ ରବିବାର ସକାଳ 7:25 ଶୁଣିବାକୁ ଜମାରୁ ଭୁଲିବନି ତମମାନଙ୍କ ପାଇଁ କାର୍ଯ୍ୟକ୍ରମ ଶିଶୁ ସଂସାର।

ମିଳିଥିଲା ଆଉ ଏବେ ଜିଏସ୍ଟି ହଟିଯିବା କାରଣରୁ ବୀମା କରୁଥିବା ଲୋକଙ୍କ ପାଇଁ ଏହା ବହୁତ ଫଳପ୍ରଦ ହେବ। ଯଦି ଆପଣ ଏବେ କୌଣସି ନୂତନ କାର୍ କିମ୍ବା ବାଇକ୍ କିଣିବା ଯୋଜନା କରୁଛନ୍ତି, ଏହା ଆପଣଙ୍କୁ ଏବେ ବହୁତ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ। ଜିଏସ୍ଟି ପରିଷଦ ଛୋଟ କାର୍, 350cc ବାଇକ୍ ଏବଂ ତିନିଚକିଆ ଯାନ ଉପରେ ଟ୍ୟାକ୍ସ 28% ହ୍ରାସ କରି 18% କରିଦେଇଛନ୍ତି। ସେପ୍ଟେମ୍ବର 22, 2025 ଠାରୁ ଲାଗୁ ହେବାକୁ ଥିବା ଏହି ପୂଜା ଉପହାର ଏଣ୍ଟ୍ରି ଲେବଲ୍ ଗାଡ଼ିଗୁଡ଼ିକୁ ଆହୁରି ଶସ୍ତା କରିଦେବ, କିନ୍ତୁ ଲକ୍ଜୁରୀ କାର୍ ଏବଂ ବଡ଼ ବାଇକ୍ 40% ନୂଆ ସ୍ଲାବ୍ରେ ଆସିଯିବ। ତଥାପି ଏସବୁ ଉପରେ କମ୍ ଟ୍ୟାକ୍ସ ଲାଗିବ।

ଶୁଣୁଥିଲେ କରୁଣାକରଙ୍କ କଣ୍ଠରୁ କେତେ ଗୋଟି ଗୀତ। ଶେଷ ହେଲା ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ କଟକ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭୁଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର 33ତମ ଭାଗ। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି।

ଚତୁର୍ଦ୍ଦଶ ଛାନ୍ଦରୁ ଆରମ୍ଭ ହେଉଥିବା ଏହି ଭାଗରେ ରାମ ସୀତାଙ୍କର ବିବାହ ପ୍ରସଙ୍ଗ ଆରମ୍ଭ ହେଉଛି। କନ୍ୟା ଦେଖା ସରିଲା ପରେ ବିବାହ ଦିନ ସ୍ଥିର କରି ଲଗ୍ନ ନିର୍ଣ୍ଣୟ ପାଇଁ ରାଜା ଦଶରଥ ବିଚାର କଲେ। ଜ୍ୟୋତିଷ ଶାସ୍ତ୍ର ବିଶାରଦ ଭଞ୍ଜ ବହୁ କ୍ଷେତ୍ରରେ ଜ୍ୟୋତିଷ ମତର ସମୟ ନିର୍ଦ୍ଧାରଣ ଉପରେ ଜୋର ଦେଇଛନ୍ତି। ବର୍ଦ୍ଧକୀ ବା ଶିଳ୍ପୀମାନେ ସୁନ୍ଦର ବିବାହ ମଣ୍ଡପ ନିର୍ମାଣ କଲେ। ଇନ୍ଦ୍ରଙ୍କର ସୁଧର୍ମା ସଭାଠାରୁ ଏହା ଆହୁରି ସୁନ୍ଦର ହେଲା। ସତେ ଯେପରି ବୈକୁଣ୍ଠପୁରରୁ ବିଷ୍ଣୁ ରଥ ଖସିପଡ଼ିଛି, ବେଦୀର ଛାୟାମଣ୍ଡପ ସୁରସଭା ପରି ମନେହେଲା। ସେଠାରେ ରମ୍ଭା ଅପ୍ସରୀ ଅଛନ୍ତି, ଏଠାରେ ରମ୍ଭା ବା କଦଳୀ ଗଛ ଶୁଭସୂଚକ ହୋଇ ଶୋଭା ପାଉଛି। ସେଠାରେ ହରିତ ବସନ ବା ପୀତାମ୍ବର ବିଷ୍ଣୁ, ଏଠାରେ ହଳଦୀବର୍ଣ୍ଣ ବସନ ବିବାହ କର୍ମ ପାଇଁ ପ୍ରସ୍ତୁତ ରହିଛି। ସେଠାରେ ସୁମନ ବା ଦେବତାମାନେ ବିନୟ ଭାବେ ରହିଛନ୍ତି, ଏଠାରେ ସୁମନ ବା ଫୁଲମାଳା ବିନୟ ହୋଇଛନ୍ତି ବା ଝୁଲୁଛନ୍ତି। ବିବାହ କାର୍ଯ୍ୟବେଳେ ସୂର୍ଯ୍ୟ ଅସ୍ତ ହେବାରୁ ମନେହେଲା ଯେ ସୀତାରାମଙ୍କ ବିବାହ ନିକଟ ହେବା ଜାଣି ବିଧାତା ସତେ ଯେପରି ସୂର୍ଯ୍ୟରୂପୀ ତମ୍ବା ପାତ୍ରକୁ ସମୁଦ୍ରରେ ଜଳରେ ବୁଡ଼ାଇ ଦେଲେ। ପୂର୍ବ ଦିଗରେ ଚନ୍ଦ୍ର ଉଇଁଲେ, ମନେହେଲା ଚନ୍ଦ୍ରରୂପୀ ରୂପା ପାତ୍ରରେ କଳଙ୍କରୂପୀ ଦୁବ ରଖି ବନ୍ଦାଣ କରିବାକୁ ଆଗେଇ ଆସିଛନ୍ତି ପୂର୍ବ ଦିଗରୂପିଣୀ ନାରୀ। ଜନକ ଓ ଦଶରଥ ଦୁଇ ରାଜାଙ୍କ ଦ୍ୱାରରେ ବିଭବ ଭରା ଉତ୍ସବ ହେଲା। ମନେହେଲା ସତେ ଯେପରି ବର୍ଷା ଋତୁ ମୂର୍ତ୍ତିମନ୍ତ ହୋଇ ଆସିଲା। ହସ୍ତିଯୁଥମାନେ ମେଘମାଳା ଭାସିଲା ପରି ଜଣାଗଲେ। ପଟ୍ଟହ ବା ବାଦ୍ୟବୃନ୍ଦର ଶବ୍ଦ ମେଘନାଦର ଭ୍ରମ ସୃଷ୍ଟି କଲା। ଅବିରତ ବୃଷ୍ଟି ଜଳଧାରା ଭଳି ପ୍ରଚୁର ଦାନକାଳୀନ ଜଳ ବର୍ଷା ହେଉଥିଲା। ନାଗରାବାଦନ ବଜ୍ର ନିର୍ଘୋଷ ଭଳି ଚହଳ ସୃଷ୍ଟି କରୁଥିଲା। ଅଶ୍ୱମାନେ ଉଚ୍ଚ ନାଦ ଶୁଣି ଚଞ୍ଚଳ ହେଲେ ଓ ଲୋକମାନଙ୍କର ବଜ୍ରପାତ ଭୟ ହେବାରୁ ତାହାର ନିବାରଣ ପାଇଁ ସେମାନେ ବୈଶମ୍ପାୟନ ଋଷିକୁ ଚିନ୍ତା କଲେ। ଭାଟମାନଙ୍କ ସ୍ତୁତି ଶୁଣି ଏହା ହିଁ ମନେ ହେଉଥିଲା। ମେଘରୁ ପ୍ରକାଶ ପାଇଥିବା ଇନ୍ଦ୍ରଧନୁ ଭଳି ନଳୀରୁ ହାବେଳି ବାଣ ଫୁଟିଲା। ହାବେଳିରୁ ବାହାରୁଥିବା ଅଗ୍ନିକଣା ଜୁଳୁଜୁଳିଆ ପୋକ ଭଳି ମନେ ହେଉଥିଲେ। ହଳଦିଆ ବର୍ଣ୍ଣର ପତାକା ସବୁ ବିଜୁଳିର ଚମକ ସୃଷ୍ଟି କରୁଥିଲା। ଆମ୍ବ ପତ୍ରର ତୋରଣ ଉଡ଼ିଲା ବେଳେ ଚାତକ ପକ୍ଷୀ ପରି ମନେ ହେଉଥିଲା। ଶଙ୍ଖ ସବୁ ବର୍ଷାକାଳର ବଗ ଭଳି ଦିଶୁଥିଲେ। ମହୁରୀ ଡାହୁକ, ଭେରି କଙ୍କ ପକ୍ଷୀ ଓ ଟମକ ବେଙ୍ଗ ଭଳି ବର୍ଷାକାଳୀନ ପରିବେଶ ସୃଷ୍ଟି କରୁଥିଲେ। ବର୍ଷାକାଳର ଶାମୁକା ଶବ୍ଦ ଭଳି ହୁଳହୁଳି ସ୍ୱନ ଶୁଭୁଥିଲା। ଲାଲ ବର୍ଣ୍ଣ ସାଧବ ବୋହୂ ଭଳି ଦିଶୁଥିଲା ନୃତ୍ୟାଙ୍ଗନାଙ୍କ ବକ୍ଷ ଦେଶର ଲାଲ ବସ୍ତ୍ର। ବିବାହ ପଟୁଆର ଏବଂ ନଗର ମଣ୍ଡନର ଶୋଭାକୁ ଟିକିନିଖି ବର୍ଣ୍ଣନା କରିଛନ୍ତି ଭଞ୍ଜ। ଏ ବର୍ଣ୍ଣନାଗୁଡ଼ିକ ସିଧାସଳଖ ବର୍ଣ୍ଣନା ନ ହୋଇ ବିଭିନ୍ନ ଅଳଙ୍କାର ଯୁକ୍ତ ହୋଇ ଖୁବ୍ କାବ୍ୟିକ ହୋଇଛନ୍ତି।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର 33ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ମିତାଲି ଚେନାରା, ସ୍ନିଗ୍ଧାରାଣୀକର, କେଶବ ଚନ୍ଦ୍ର ରାଉତ, କୃଷ୍ଣଚନ୍ଦ୍ର ରାୟ। ବର୍ଣ୍ଣନା କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ପରିଚାଳନା ହରମନ ଘୁଣ୍ଟିଆ, ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଆରମ୍ଭ କରୁଛୁ ମୋ ପସନ୍ଦ। ପ୍ରଯୋଜନା ଦୁର୍ଗା ମାଝୀ, ଉପସ୍ଥାପନା ନମିତା ମଲ୍ଲିକ ଏବଂ ଜସ୍ମିନ୍ ପ୍ରିୟଦର୍ଶିନୀ।

0: ସାବିତ୍ରୀ ମୋ ଅଫିସ ଯାଉଛି।
1: ନିଆ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଅନ୍ତରରୁ ଶୁଭେଚ୍ଛା ବନ୍ଧୁ, ଆଉ ହୃଦୟରୁ ସ୍ୱାଗତ ମଧ୍ୟ। ଆସିଯାଇଛୁ ପୁଣି ଥରେ, ମୁଁ ନମିତା ଆପଣଙ୍କ ପସନ୍ଦର ସାଥୀ, ଆଉ ମୁଁ ଜ୍ୟାସ୍ମିନ।

0: ତୁମେ ଗ୍ରୀଷ୍ମର ଅସହ୍ୟ ତାତିରେ ମୋ ପାଇଁ ବର୍ଷାର ଶୀତଳ ଝର।
1: ତୁମେ ପରାସାଥୀ ମୋଠାରୁ ନିଜର କରିବନି ମୋତେ କେବେ ବି ପର।

0: ତେବେ ବନ୍ଧୁ, ଏମିତି ସୁନ୍ଦର ଭାବନା ଆଉ ସୁନ୍ଦର ଚେତନାରେ ଆରମ୍ଭ କରିବା
1: ଆପଣଙ୍କ ସହିତ ମଧୁର ଆଳାପ ଆଉ ମନଛୁଆଁ ଗୀତର ଯୁଗଳବନ୍ଦୀ ମୋ ପସନ୍ଦ।
0: ଦେଖିନବା କିଏ ଅଛନ୍ତି ଆମ ସାଥୀ ଆମ ପାଖରେ ପୁଣି ଫୋନ କଲ୍ରେ।

0: ହ୍ୟାଲୋ, ମୁଁ ପ୍ରଶାନ୍ତା।
1: ହ୍ୟାଲୋ ଦେବୀ, ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: ମୁଁ ପୁରୁଷୋତ୍ତମ ମଲ୍ଲିକ, କଟକ ଜିଲ୍ଲାରୁ କହୁଛି। ଆଉ ସାର, କରିଥିଲି ଫୋନ ଥରେ ଦିଦି।
0: କେବେ କରିଥିଲେ?
1: କରିଥିଲି ପ୍ରାୟ 2-3 ବର୍ଷ ତଳେ, ଆଉ ଲଗେଇ ଲଗେଇ ଲାଗୁନଥିଲା, ଆଜି ଲାଗଲା ଆଉ।
0: ଆଚ୍ଛା, ଭଲ କଥା। ଆପଣ 2-3 ବର୍ଷ ତଳେ କରିଥିଲେ, କଣ କୁଆଡେ ମଝିରେ ପଳେଇଥିଲେ କି?
1: ନାଇଁ, ଘରେ ଟିକେ ଦେହ ପା ଖରାପ ହେଇଗଲା।
0: ଓହୋ,
1: ଆଉ ମୋ ସ୍ତ୍ରୀର ବ୍ରେନ୍ ଷ୍ଟ୍ରୋକ୍ ହେଇଗଲା, ଆଉ ସେ ପାଇଁ ଫୋନ ଫୋନ କରେ କିନ୍ତୁ ଆଉ ଲାଗେ ନା।
0: ଓହୋ, ଏବେ ସବୁ ଠିକ ଠାକ ନା?
1: ଏବେ ହଁ, ସେ ବାଡି ଫାଡି ଧରିକି ଚାଲୁଛନ୍ତି ଆଉ।
0: ଚାଲୁଛନ୍ତି, ସମସ୍ତଙ୍କୁ ମାନେ ଚିହ୍ନି ପାରୁଛନ୍ତି, କଥା କହୁଛନ୍ତି, ଖାଉଛନ୍ତି, ପିଉଛନ୍ତି, ସକୁଛନ୍ତି, ଖାଲି ଟିକେ ବାଡି ଧରିକି ଚାଲୁଛନ୍ତି। ବ୍ରେନ୍ ଷ୍ଟ୍ରୋକ୍ ଟା କମ୍ କଥା ନୁହେଁ, ପ୍ରଭୁ ଆପଣଙ୍କୁ ସହାୟ ହେଇଛନ୍ତି। ତେବେ ଆପଣ ପୁରୁଷୋତ୍ତମ ମଲ୍ଲିକ କହୁଛନ୍ତି, କଟକ ଜିଲ୍ଲାର କୋଉ ଜାଗାରୁ?
1: କଟକ ଜିଲ୍ଲା ଚଣ୍ଡିଖୋଲ ଲାଇନ ଆଉ।
0: ଆଚ୍ଛା, ଗାଁ ନାଁ ଟା କହିବେନି?
1: ଗାଁ ନାଁ ଟା ସୋରଳ।
0: ବଢିଆ ନା। ଘରେ ସବୁ ଆପଣଙ୍କର କିଏ ଅଛନ୍ତି?
1: ଘରେ ତ ମୁଁ ଆପଣଙ୍କ ଘରେ କହିଥିଲି, ମୋର 4 ଝିଅ ରେକର୍ଡିଂ ହେଇକି ଅଛି।
0: ହଁ, ଆପଣଙ୍କର 4 ଝିଅ, 4 ଝିଅଙ୍କ ନାଁ ସବୁ କଣ?
1: ନାଁ ତ ଥରେ କହିଥିଲି, ମାମି, ଡମି, ନମି, ଦିନା ଆଉ।
0: ବଢିଆ ନାଁ ସବୁ। ଆପଣଙ୍କ 4 ଝିଅ କଣ କରୁଛନ୍ତି?
1: ବଡ ଝିଅଟି ହାଇସ୍କୁଲ ଟିଚର ଅଛି କେନ୍ଦ୍ରାପଡ଼ାରେ।
0: ସେ ମାମି?
1: ଆଜ୍ଞା। ତା ଝିଅଟି ସେ କିଛି କର୍ମଯୋଗ୍ୟ, ବିଏ ପାସ୍ କରିଛି, ସେ ବାହା ହେଇଯାଇଛି। ଆଉ ସବା ସାନ ଝିଅଟି ଆମ ସେ ପାଖ ମେଡିକାଲ ସେ ଲାବୋରେଟୋରୀ ଟେକ୍ନିସିଆନ କାମ କରୁଛି ଆଉ।
0: ତାମାନେ ଜଣେ ଝିଅ ଅଛନ୍ତି ଆଉ 3 ଝିଅ ବାହା ହେଇଛନ୍ତି?
1: ଆଜ୍ଞା ଆଜ୍ଞା।
0: ବଢିଆ କରିଛନ୍ତି, ଆପଣ ଝିଅମାନଙ୍କୁ ଯୋଗ୍ୟ କରିଛନ୍ତି, ପାଠ ପଢ଼େଇଛନ୍ତି, ଆଉ ସେମାନେ ବି ପଢି ସବୁ ଭଲରେ ସେଟଲ ହେଇଛନ୍ତି। ଖୁସି ଲାଗିଲା ଶୁଣି। ଆଉ ଆପଣଙ୍କ ପାଖରେ ଯୋଉ ଝିଅଟି ଅଛି, ସେ ବି ଆପଣଙ୍କର ଯତ୍ନ ନଉଥିବ?
1: ପ୍ଲସ୍ 3 ପଢୁଛି, ସେକେଣ୍ଡ ଇୟର ହେଲା ତାର।
0: ଆଚ୍ଛା, ଆପଣ କଣ

0: ଟେଲରିଂ କାମ କରେ ଆଉ।
1: କଣ କଣ ସବୁ ସିଲେଇ କରନ୍ତି?
0: ଏଇ ଆମର ପ୍ୟାଣ୍ଟ ସାର୍ଟ ବ୍ଲାଉଜ ଫ୍ଲାଉଜ ଏଇ ସବୁ ଆଉ।
1: ଏଇ ଯୋଉ ଆପଣଙ୍କର ଝିଅ ମାନେ କେହି ଶିଖିନାହାନ୍ତି? ସାନ ଝିଅ ବି ଶିଖିନି?
0: ନାଇଁ ନାଇଁ ସେମାନେ କେହି ଶିଖିନାହାନ୍ତି।
1: ସେସବୁ ପାଠ ପଢାରେ ମନ ଲଗେଇଲେ ଆଉ ତାଙ୍କର ଅଲଗା ଚାକିରି ବାକିରି ଲାଇନ ଆଉ। ଜ୍ୱାଇଁ ମାନେ ସବୁ ଭଲ?
0: ହଁ ଜ୍ୱାଇଁ ମାନେ ଅତି ବଢିଆ।
1: ସେତିକି ତ ହେଲେ ହେଲା ଆଉ।
0: ସେମାନେ ବହୁତ ବଢିଆ।
1: ହଁ ଝିଅଙ୍କ କଥା ବୁଝୁଥିବେ ଆଉ ଆପଣଙ୍କ କଥା ବୁଝୁଥିବେ, ଘରକୁ ଯିବା ଆସିବା କରୁଥିବେ, ସେତିକି ହେଲେ ହେଲା।
0: ଆମର ସେ ବଡ ଜ୍ୱାଇଁ ବା ଥରେ ଆଫଗାନିସ୍ତାନ ପଳେଇ ଯାଇଥିଲେ ଆମର ହେଇଗଲାଣି 2-3 ବର୍ଷ ତଳେ। ସେ ବହୁତ କଷ୍ଟରେ ଆସିଲେ କୁହନା କୁହନା, ଭାରି କଷ୍ଟ।
1: କାହିଁକି ପଳେଇଥିଲେ?
0: ପଳେଇଯାଇଥିଲେ ମାନେ ଗୋଟେ କମ୍ପାନୀ ଅଣ୍ଡରରେ କାମ କରିବାକୁ ପଳେଇଯାଇଥିଲେ।
1: ସେ ଫେରିବାକୁ ଟିକେ କଷ୍ଟ ହେଲା, ସେଇଥିପାଇଁ ଆମ ଦେଶ ବାହାରକୁ ଯୋଉମାନେ ଯାଉଛନ୍ତି ଭଲ ଭାବରେ ବୁଝାବୁଝି କରି ଫେରିବାର ବନ୍ଦୋବସ୍ତ କରି ଯିବା ଆସିବା କରିବା ଦରକାର। ହଠାତ୍ କି କିଏ ଡାକିଦେଲା ଆମେ ପଳେଇବୁ, ତାପରେ ଫେରିପାରୁନଥିବେ, ସେଇଟା ବହୁତ ଅସୁବିଧାର କଥା। ଆପଣଙ୍କ ସହଧର୍ମିଣୀଙ୍କ ନାଁ କହିଲେ ନିଜେ?
0: ରେଣୁକା। ରେଣୁକା,
1: ଯାହା ହଉ ଆପଣଙ୍କର ଏବେ ପରିସ୍ଥିତି ଠିକ ଅଛି ଭଗବାନଙ୍କ ଦୟାରୁ, ଆପଣଙ୍କ ମିସେସ୍ ବି ଠିକ ଅଛନ୍ତି ଆଉ ଆପଣଙ୍କ ଜ୍ୱାଇଁ ବି ଫେରି ଆସିଛନ୍ତି ଏବଂ ସମସ୍ତେ ଭଲରେ ଅଛନ୍ତି ତ? ଆପଣ କଣ କହୁଛନ୍ତି କହିଲେ? ଟେଲରିଂ କରୁଛନ୍ତି?
0: ଟେଲରିଂ କାମ ମୁଁ କରୁଛି।
1: କେତେ ସମୟ ଦିନରେ ମେସିନ୍ ଚଲାନ୍ତି ଆପଣ?
0: ସକାଳ 9:00 9:30 ଆସେ, ଗୋଟେ ସାଢେ ଗୋଟେ ପଳାଏ, ପୁଣି 4:00 ରାତି 9:00।
1: କୋଉଠି ଖୋଲିଛନ୍ତି ଆପଣଙ୍କ ଗାଁ ପାଖରେ?
0: ଆମର ଗାଁ ପାଖ ଗୋଟେ ବାଲିଚନ୍ଦ୍ରପୁର ବଜାର ଅଛି।
1: ଭଲରେ ଚାଲିଛି ଦୋକାନଟି?
0: ହଁ ଭଲ ଚାଲିଛି।
1: ଆପଣ ମୋ ପସନ୍ଦ କେବେଠାରୁ ଶୁଣିଲେଣି?
0: ମୁଁ ପ୍ରାୟ ଶୁଣିଲିଣି ଆମର ଯୋଉ ବସନ୍ତ ମହାନ୍ତି ଯେତେବେଳେ ମୋ ପସନ୍ଦ କରିଥିଲେ ସେଇ ଟାଇମ୍ରୁ ଶୁଣିଥିଲି।
1: ଆପଣଙ୍କୁ ଆମେ ଯୋଉ ଉପସ୍ଥାପନା କରୁଛୁ ଭଲ ଲାଗୁଛି କି ନାହିଁ?
0: ନାଇଁ ଆପଣଙ୍କର ଉପସ୍ଥାପନା ବହୁତ ଉଚ୍ଚ କୋଟିର, ବହୁତ ମନ ପସନ୍ଦ, ବହୁତ ବଢିଆ। ମୁଁ ରେଡିଓ ବି ଦୋକାନରେ ରଖିକି ଶୁଣେ ଆଉ, ସବୁବେଳେ ମୋର ଏନି ଟାଇମ୍ ରେଡିଓ ଚାଲେ ଆଉ।
1: ଆଚ୍ଛା, ସମସ୍ତଙ୍କ ସହିତ ଆପଣ ଖୁସିରେ ଥାନ୍ତୁ, କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ?
0: ମୋ ପସନ୍ଦରେ ଏବେ ଆଜି ଗୋଟେ ଆମର ଅନାଡି ଚଳଚ୍ଚିତ୍ରର
1: ବଢିଆ ଗୀତ ଆପଣ ପସନ୍ଦ କରିଛନ୍ତି, ଶୁଣେଇ ଦଉଛୁ ଏଇ ସୁନ୍ଦର ଗୀତଟି ଆପଣଙ୍କୁ। ଧନ୍ୟବାଦ।
0: ଆମେ ଭଗବାନ ପାଖରେ ପ୍ରାର୍ଥନା କରୁଛୁ ଆପଣ ସେଇଭଳି ଉପସ୍ଥାପନା କରୁଥାନ୍ତୁ।
1: ଆପଣ ମଧ୍ୟ ଭଲରେ ଥାନ୍ତୁ, ଆମେ ବି ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛୁ।

0: ଶୁଣ ଶୁଣ ଶୁଣ ଗାଁ ଭାଇ ଭଉଣୀ ମାନେ କେୱାଇସି ଅପଡେଟ୍ ର ମେସେଜ କୁ ଅଣଦେଖା କରନ୍ତୁ ନାହିଁ। ତୁରନ୍ତ କେୱାଇସି ଅପଡେଟ୍ କରାନ୍ତୁ। ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ ତେବେ ଆପଣଙ୍କର ବ୍ୟାଙ୍କ କିମ୍ବା ଏଟିଏମ୍ କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ ବିସିଙ୍କ ପାଖକୁ ଯାଆନ୍ତୁ କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଂ ଆପ୍ କିମ୍ବା ଚିଠି ମାଧ୍ୟମରେ ସ୍ୱଘୋଷଣା ଦିଅନ୍ତୁ। ଏବଂ ଯଦି କୌଣସି ପରିବର୍ତ୍ତନ ଅଛି ତେବେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଖାନ୍ତୁ। ଖାତାକୁ ସକ୍ରିୟ ରଖିକରି ବ୍ୟାଙ୍କିଂ ସେବାର ଲାଭ ଉଠାନ୍ତୁ। ନିଜର କେୱାଇସି ଅପଡେଟ୍ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
1: RBI କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ। ମନ ଚାହୁଁଛି ନା ବନ୍ଧୁ, କହିବାକୁ କେତେ କଥା ଅନ୍ତର ତଳର, ଟିକିଏ ଶ୍ରଦ୍ଧାର କଥା, ଟିକିଏ ଭଲ ପାଇବାର କଥା, ଟିକିଏ ବୁଝାମଣାର କଥା, ଟିକିଏ କାର୍ଯ୍ୟକ୍ରମର କଥା, ଟିକିଏ ଅନୁରୋଧର କଥା, ଟିକିଏ ଅଭିଯୋଗର କଥା, ଟିକିଏ ଅଭିନନ୍ଦନର କଥା, ପୁଣି ଟିକିଏ ଶୁଭକାମନାର କଥା। ବନ୍ଧୁ, ଆପଣଙ୍କର ସବୁ କଥା ପହଞ୍ଚି ଯାଇଛି ଆମ ପାଖରେ ସୁନ୍ଦର ସୁନ୍ଦର ଚିଠି ମାଧ୍ୟମରେ।

0: ଆପଣ ହେଉଛନ୍ତି ଦୀପଙ୍କର ପଣ୍ଡା, ଶୁଭଙ୍କର ପଣ୍ଡା, ଦିବ୍ୟଙ୍କର ପଣ୍ଡା, ରାଜଶ୍ରୀକର, ନିରାକାର ପଣ୍ଡା, ମହାଜନ ସାହି ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ,
1: କବିରାଜ ପରିଡ଼ା, ଷ୍ଟାଲିନା ପ୍ରିୟଦର୍ଶିନୀ, ସିଲୁ, ସୂର୍ଯ୍ୟକୁମାର ବାବୁନି, ଲତାହରଣ କାକଟପୁର ପୁରୀରୁ,
2: ଦେଶ ଦୀପ ଇଚ୍ଛାପୁର ଶ୍ରୀ ବଳଦେବଜୀଉ କେନ୍ଦ୍ରାପଡ଼ାରୁ,
3: ବୁଲୁ ପଟ୍ଟନାୟକ ଘସିପୁରା ଆନନ୍ଦପୁର କେନ୍ଦୁଝରରୁ,
4: ସନ୍ତୋଷ ବେହେରା, ନିର୍ମଳ ବେହେରା, ସମୀକ୍ଷା, ସଦୀକ୍ଷା, ଶିବାଶିଷ, ବିଜୟଲକ୍ଷ୍ମୀ, ବୈଜନ୍ତୀ ଦିଦି, ଲାବଣ୍ୟ ଦିଦି, ସ୍ୱର୍ଣ୍ଣଅପା ଓ ନାତୁଣୀ ଆଦ୍ୟାଶା ଆନନ୍ଦିତା, କୁଞ୍ଜକୁଟୀର କନ୍ତୋଲ ଆଠଗଡ଼ରୁ,
5: ଅରକ୍ଷିତ ଦାସ ଏବଂ ଆଇସା ପ୍ରିୟଦର୍ଶିନୀ କୁଜଙ୍ଗ ଜଗତସିଂହପୁରରୁ,
6: ଦିବ୍ୟଲୋଚନ ଭାରିମଲ୍ଲ ମୋଟା ଜଙ୍କିଆ ଖୋର୍ଦ୍ଧାରୁ,
7: ସୋନଲତା ସାହୁ ବାଲିଆ ଡେରାବିସ୍ କେନ୍ଦ୍ରାପଡ଼ାରୁ,
8: ବୈଜୟନ୍ତୀ ବିଷୋୟୀ ହୁଲିପୁର କିଶୋରନଗର କଟକରୁ,
9: ସଂଯୁକ୍ତା ଦାସ ଗୋପବନ୍ଧୁ ସମବାୟନଗର ଏଲ୍ଆଇଜି 26 ଜଗତପୁର କଟକରୁ,
10: ବିଜୟ କୁମାର ସ୍ୱାଇଁ ପ୍ରଧାନପଡ଼ା ଗୋପୀନାଥପୁର ବହୁଗ୍ରାମ କଟକରୁ,
11: ସୂର୍ଯ୍ୟମଣିନାଥ ଜୟନ୍ତୀନାଥ ହାତୀବାରୀ ସୁକିନ୍ଦା ଯାଜପୁରରୁ,
12: ଅବିନାଶ ଦାସ ଅନ୍ତର୍ଗଡ଼ ଶ୍ରୀ ବଳଦେବଜୀଉ କେନ୍ଦ୍ରାପଡ଼ାରୁ,
13: ସରୋଜକାନ୍ତ ପାତ୍ର, ମଞ୍ଜୁଲତା ପାତ୍ର, ନଳିନୀ ପ୍ରଭା ପାତ୍ର, ପଞ୍ଚୁପାଣ୍ଡବ କୁସୁନପୁରରୁ,
14: ନରେନ୍ଦ୍ର କୁମାର ସାହୁ, ସୁକାନ୍ତି ସାହୁ, ସୋନାଲି ସାହୁ, ସୌମ୍ୟରଞ୍ଜନ ସାହୁ, ଅରଖପାଟଣା ଆଠଗଡ଼ କଟକରୁ,
15: ରମେଶ ଚନ୍ଦ୍ର ବେହେରା ଆୟତପୁର କଟକରୁ,
16: ରାଘବ ନାୟକ ପରତରା ଅନୁଗୁଳରୁ,
17: ଅନିଲ କୁମାର ମଲ୍ଲିକ ସହକାରୀ ଶିକ୍ଷକ ନୀଳମଣି ସ୍କୃତି ବିଦ୍ୟାପୀଠ ବାହାରଣ ଚାରିଛକ ପୁରୀରୁ,
18: ବବି ମହାରଣା ପରତରା ଅନୁଗୁଳରୁ,
19: ସଞ୍ଜୟ ପରିଡ଼ା, ଲୋପାମୁଦ୍ରା ପରିଡ଼ା, ଅମ୍ବରୀଶ ପରିଡ଼ା, ମନୋରମା ସାମନ୍ତରାୟ, ରଘୁନାଥପୁର ରଙ୍କାଳ, ଆର୍କେ ପାଟଣା କେନ୍ଦ୍ରାପଡ଼ାରୁ,
20: ବିରାଜ ନାୟକ ପରତରା ଅନୁଗୁଳରୁ,
21: ରାମଚନ୍ଦ୍ର ସାହୁ ବଡ଼ମଙ୍ଗଳପୁର ଧର୍ମଶାଳା ଯାଜପୁରରୁ,
22: ନରେନ୍ଦ୍ର ମୟଗୁଡ ବାସୁଦେବପୁର ଭଦ୍ରକରୁ,
23: ଗୋବିନ୍ଦ ଚନ୍ଦ୍ର ବେହେରା ଡାଙ୍ଗମାଳା କେନ୍ଦ୍ରାପଡ଼ାରୁ,
24: ଇନ୍ଦୁମତୀ ବାରିକ ସାମପୁର ଧାମନଗର ଭଦ୍ରକରୁ,
25: ଏବଂ ଜୟଶ୍ରୀ ପଟ୍ଟନାୟକ ଗଙ୍ଗନଗର ଭୁବନେଶ୍ୱରରୁ।

0: तेबे आमको चिठी लिखन्तु सेही ठिकणारे मो पसंद मार्फत केन्द्र निर्देशक आकाशवाणी कटक पिन कोड 753001 कविता भी पठन्तु साथी स्थान पाइबो आपनको प्रिय कार्यक्रम रे
1: तेबे मने रखिबे कविता गुडीक क्षुद्र स्पष्ट एवं प्रचार उपयोग होइथिबा आवश्यक
0: हेलो मो पसंद
2: ରାଜକିଶୋର
0: ଆପତ କହୁଛନ୍ତି କୋହିଡ଼ା ସାନ ଇନ୍ଦୁପୁର କେମିତି ଅଛନ୍ତି ଆପଣ ଭଲ ଅଛନ୍ତି ଆମେ ବି ଭଲ ଅଛୁ
1: ବହୁତ ଭଲ ଅଛୁ
0: ବହୁତ ଭଲ ଅଛୁ
1: ଆପଣ କଣ କରୁଛନ୍ତି କହିଲେ
2: ମୁଁ ତ ଏବେ ଘରେ
1: ଘରେ ତ ଅଛନ୍ତି ଏବେ ଫୋନ କରିଛନ୍ତି ଯେତେବେଳେ କୋଉଠି ନା କୋଉଠି ତ ଥିବେ କଣ କରନ୍ତି ନିତିଦିନ ଲାଇଫରେ
2: ନିତିଦିନିଆ କାମ ତ ଆଗରୁ କହିଥିଲି ମୁଁ
1: ବର୍ତ୍ତମାନ ବି କରୁଛନ୍ତି
0: ତା ସହିତ ବି ଗୋଟେ ଦୋକାନ ଅଛି ଆପଣଙ୍କର ଯୋଉଟା କି ଆପଣଙ୍କ ସ୍ତ୍ରୀ ଚଲାନ୍ତି ଏହା ତ ଘର ସୁରୁଖୁରୁରେ ଚାଲେ ଗୋଟିଏ ଝିଅ ନା ଆପଣଙ୍କର କୋଉ କ୍ଲାସ ରେ ପାଠ ପଢୁଛନ୍ତି ସିଏ
2: ପ୍ଲସ ଥ୍ରୀ ସେକେଣ୍ଡ ଇୟର
0: ସେ କେଉଁଝର ରେ ପାଠ ପଢୁଛନ୍ତି ଆପଣଙ୍କର ସେ କୋଇଡ଼ାଟା କେଉଁଝରକୁ ଲାଗିଛି
2: କେଉଁଝରକୁ ଲାଗିଛି ଆମ ଗାଁ ପାଖରୁ ପ୍ରାୟ 3-4 କିଲୋମିଟର ପରେ କେଉଁଝର ଡିଷ୍ଟ ଲାଗୁଛି
1: ଆଚ୍ଛା କେଉଁଝର ତ ଆପଣଙ୍କ ଘର ପାଖାପାଖି ଆପଣ ତାରିଣୀ ମାଙ୍କୁ ଦର୍ଶନ କରିବାକୁ ଯାଆନ୍ତି
0: ସେଇଟା ଟିକେ ଦୂର ହଉଥିବ ଆପଣଙ୍କୁ ନା ସେପଟୁ
2: ଆମ ଗାଁ ପାଖରୁ 145 କିଲୋମିଟର
1: ତଥାପି ଆପଣ କେତେ ଥର ଯାଇଛନ୍ତି
2: ଯାଇଛି ସେମିତି ତ ଗଣିକିରି କହିପାରିବିନି ତଥାପି ଯାଇଛି ବହୁତ ଥର
1: ଯାହା ହଉ ବହୁତ ବଢିଆ କଥା କାରଣ ଗଣି କହିପାରିବେନି ମାନେ ଆପଣ ବହୁତ ଥର ଯାଇଛନ୍ତି
0: ସୁନ୍ଦରଗଡ଼ ଅପେକ୍ଷା ଆପଣଙ୍କର ବେଶୀ କାରବାର ହଉଥିବ କେନ୍ଦୁଝର ଜିଲ୍ଲାରେ ନା ଆପଣଙ୍କ ମିସେସଙ୍କ ନାଁ କଣ
2: ପିନାକୀ
0: ଆପଣ କଣ ଡାକନ୍ତି ତାଙ୍କୁ ସେ ଆପଣଙ୍କୁ ରାଜ ଡାକନ୍ତି ନା ରାଜୁ ଡାକନ୍ତି ନା କଣ ଡାକନ୍ତି
2: ସେ
1: ଏମିତି କିଛି ଡାକନ୍ତିନି
2: ନାଁ ହଉଛି ସୁଭଦ୍ରା କିନ୍ତୁ ଆମେ ଡାକିଥାଉ ସୋନାଲି ନାଁରେ ଡାକିଥାଉ
1: ସୋନାଲି ବାପା ବୋଲି ଡାକନ୍ତି ଆଉ ଆଚ୍ଛା ଆଜି ପିନାକୀ ମ୍ୟାଡାମ କଣ ଖାଇବାକୁ ଦେଇଥିଲେ ଆପଣଙ୍କୁ
2: ସକାଳେ ଦେଇଥିଲେ ରୁଟି ଆଉ ତରକାରୀ ଏବେ ଖାଇବା ପ୍ରସ୍ତୁତ ହେଇଗଲାଣି ଖାଇଦେ ଯାଉ
0: କଣ ଆଜି ହେଇଛି ନିରାମିଷ କି ଆମିଷ
2: ଆଜି ଅପା ନିରାମିଷ ଆଜି ହେଉଛି ଗୋଟେ ଆଜି ହେଉଛି ସାଧାରେ ହବ ଆଉ ଭାତ ଡାଲି ଆଉ ତରକାରୀ ବଡି ଚୁଡା ଶାଗ ଏଇସବୁ ହେଇଛି
1: ବଢିଆ ପାଗଟା ହେଇଛି ଆଜି ଆଉ କଣ
2: ଆଜ୍ଞା
0: ଭଲ ଚାଲିଛି ତ ଦୋକାନ ଆପଣଙ୍କର
2: ହଁ ଚାଲିଛି ମ୍ୟାଡମ ଆମ ଗାଁରେ ହଉଛି 14 ଦୋକାନ ଅଛି
1: ଏତେ ଦୋକାନ ଗାଁରେ
0: ମତେ ଲାଗୁଛି ଯେତେଟା ଘର ନଥିବ ସେତେଟା ଦୋକାନ ବୋଧେ
1: ଏତେ ଦୋକାନ କେମିତି ଦେଲେ ଯେ
2: 500 ଖଣ୍ଡେ ଘର ଅଛି

0: ଏତେ ବଡ ଗାଁ?
1: ଆଜ୍ଞା,
0: ସାନ ଇନ୍ଦୁପୁର ଗାଁଟା ଏତେ ବଡ?
1: ହଁ, ନା ତ ସାନ ଇନ୍ଦୁପୁର, କିନ୍ତୁ ଗାଁ ତ ବଡ ଅଛି।
0: ଆଉ ବଡ ଇନ୍ଦୁପୁର ଟା କେତେ ଘର ଅଛି?
1: ବଡ ଇନ୍ଦୁପୁର ପାଖାପାଖି 300 ଘର ଖଣ୍ଡେ ହେବେ।
2: ତା ମାନେ ବଡ ଇନ୍ଦୁପୁର ରେ କମ ଘର ଅଛନ୍ତି, କିନ୍ତୁ ସାନ ଇନ୍ଦୁପୁର ରେ ବହୁତ ଘର ଅଛି।
1: ଆଜ୍ଞା, ଆଉ ବଡ ଇନ୍ଦୁପୁର କହିଲେ,
0: ଗୋଟେ ସାନ ଇନ୍ଦୁପୁର କହିଲେ ମାନେ ଗୋଟେ ବଡ ଇନ୍ଦୁପୁର ଥିବ।
2: ଯେମିତି ତଳ ସାହି ଜଣେ କହିବ ମାନେ ଉପର ସାହିଟା ନିହାତି ଥିବ, ସେମିତି ଆମେ ଅନୁମାନ ଲଗେଇଦେଲୁ।
0: ଆମେ ବହୁତ ଜ୍ଞାନୀ ତ,
2: ମନେ ମନେ
0: ସେଇ ଜ୍ଞାନକୁ ପ୍ରୟୋଗ କଲୁ।
2: କଣ କହିଲେ?
1: ମୁଁ କହିଲି ଆପଣଙ୍କର ଭାବନା ପୁରାପୁରି ଠିକ,
2: ଏମିତି ଗୋଟେ ଭାବିକି କହିଦେଲୁ। ଆଉ ଆପଣଙ୍କର ଯଦି ସାନ ଇନ୍ଦୁପୁର ଅଛି, ବଡ ଇନ୍ଦୁପୁର ନିହାତି ଥିବ। ଆଉ ବଡ ଇନ୍ଦୁପୁର କେତେ ଲୋକ? ଯେମିତି ଆମେ ଜନଗଣନାରେ ଯିବୁ
0: ଯିବୁ ସେ ଯୋଉ ମାଇନ୍ସ ଏରିଆରେ ଯୋଉ ଗରମ ହଉଥିବ, ଏବେ ଆମେ ଯିବୁ ତରଳିବା ପାଇଁ। ଆପଣ ସିନା ସେଠି ରହିକି ଅଭ୍ୟସ୍ତ ହେଇଗଲେଣି, ସେଟା ମାଇନ୍ସ ଏରିଆ ତ କୋହିଡ଼ା, ସେଠି ଯୋଉ ଗରମ ହଉଥିବ, ଏବେ ନିଆଁ ବାହାରୁଥିବ ଦିନବେଳେ, ନା
1: ପ୍ରବଳ ଖରା ହଉଛି।

0: ସେ ଯୋଉ ମାଇନ୍ସ ଏରିଆରେ ଯୋଉ ଗରମ ହଉଥିବ ଏବେ ଆମେ ଯିବୁ ତରଳିବା ପାଇଁ
1: ଗରମ ତ ହଉଛି
0: ଆପଣ ସିନା ସେଠି ରହିକି ଅଭ୍ୟସ୍ତ ହେଇଗଲେଣି ସେଟା ମାଇନ୍ସ ଏରିଆ ତ କୋହିଡ଼ା ସେଠି ଯୋଉ ଗରମ ହଉଥିବ ଏବେ ନିଆଁ ବାହାରୁଥିବ ଦିନ ବେଳେ ନା
1: ପ୍ରବଳ ଖରା ହଉଛି ଅପା ଆଉ ମାନେ ରହି ହଉ ନାହିଁ ଖାଲି ମାନେ ଗଛ ମୂଳ ଖୋଜୁଛି ମନ ଆଉ
0: ଜଙ୍ଗଲ ଅଛି କି ନାହିଁ
1: ଘର ପାଖରୁ ଦେଢ ଦୁଇ କିଲୋମିଟର ଦୂରରେ ହେବ ଅଛି
2: ଜଙ୍ଗଲ
1: ଗଛ ବୁଦା ଗୁଡାକ ଅଛି ଆଉ
0: ଗରମ ତ ସବୁଆଡେ ବଢୁଛି ଆଉ ପଥର ଜାଗା ନିଶ୍ଚୟ ଆଉ ଟିକେ ବେଶୀ ଗରମ ହଉଥିବ ଗରମକୁ ଜଗନ୍ତୁ ଟିକେ ତରଭୁଜ ଦହି ପଖାଳ ସବୁବେଳେ ଖାଆନ୍ତୁ ପାଣି ବେଶୀ ପିଅନ୍ତୁ
2: ବାହାରକୁ ଗଲେ ଛତା ଜୋତା ଆଉ କଳା ଚଷମା ସବୁ ନେଇକି ସାଙ୍ଗରେ ଯାଆନ୍ତୁ
0: ଭଲରେ ରୁହନ୍ତୁ
1: ନେଇକି ଯାଉଛି ମୁଁ ଡ୍ୟୁଟି ଗଲାବେଳେ କଳା ଚଷମା ହିଁ ପିନ୍ଧିକି ଯାଇଥାଏ
0: ସଫିସିଏଣ୍ଟ ପାଣି ପିଅନ୍ତୁ
1: ପିଇକି ଯାଇଥାଏ ଆଉ ତୋରାଣି ଆମର ତ ଆଜ୍ଞା ତୋରାଣି ଟିକେ ବେଶୀ ଭଲ ପାଉ ଆମେ ପଖାଳ ଖାଇବାକୁ
2: ସମସ୍ତେ ବେଶୀ ଭଲ ପାଆନ୍ତି ମୁଁ ଓଡ଼ିଶାର ସବୁ ଜାଗାରେ ତୋରାଣୀ ପିଇବା ପାଇଁ ବହୁତ ଭଲ ପାଆନ୍ତି ସମସ୍ତେ ପଖାଳ ସହିତ ତାର ଯୋଉ ଖଟା ତୋରାଣୀ ବହୁତ ଭଲ ଲାଗେ ଲୋକଙ୍କୁ
0: ଆପଣ ସବୁ ଭଲ ଭଲ ଜିନିଷ ଖାଇ ଖରାଦିନିଆ ଜିନିଷ ସବୁ ଖାଇ କାକୁଡି ତରଭୁଜ ପାଣି ସବୁ ଭଲ ଭାବରେ ଖାଇ ପିଇ ସୁସ୍ଥ ରହନ୍ତୁ କହିଦିଅନ୍ତୁ ଆଜି ମୋ ପସନ୍ଦରେ
2: କଣ ଗୀତ ଶୁଣିବେ
1: ରାମାୟଣ ଦେଇଦେବେ ହେମ ହରିଣୀ ଧୀରେ ଧାମନ୍ତେ ସୁନ୍ଦର ଧରଣୀ ଏଇ ଗୀତ ଦେଇପାରିବେ ଦେଇଦେବେ
0: ଠିକ ଅଛି ଶୁଣେଇ ଦଉଛୁ ଏଇ ସୁନ୍ଦର ଗୀତଟି ଆପଣଙ୍କୁ ଧନ୍ୟବାଦ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ? ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ତୁମେ କହୁଥିବ ମୁଁ ଲେଖୁଥିବି, ଏଇ ତ ଆମର ରୀତି।
4: ମୁଁ ଲେଖୁଥିବି, ତୁମେ ପଢୁଥିବ, ବୁଝିନେବୁ ମୋର ପ୍ରୀତି।
3: ଲେଖିଛନ୍ତି ଜୟଶ୍ରୀ ପଟ୍ଟନାୟକ, ଗଙ୍ଗନଗର ଭୁବନେଶ୍ୱରରୁ।
5: କି ଉପମା ଦେବୀ ତୁମକୁ କୋ ଦେବୀ, ତୁମେ ଭାରତୀୟ ନାରୀ, ସଂସ୍କୃତି ରୁଚି ଓ ପରମ୍ପରା ମାନି ବାହୁଛ ଜୀବନ ତରି।
3: ସୌନ୍ଦର୍ଯ୍ୟ ନିପୁଣା ଅଳଙ୍କାର ପ୍ରିୟ, ଷୋଳ ଶୃଙ୍ଗାରରେ ଭରା, ନବବଧୁ ସାଜି ଯେବେ ହସି ଦିଅ, ଧରା ବି ଲାଗଇ ସରା।
5: ସିନ୍ଥିରେ ସିନ୍ଦୁର, ହାତେ ନାଲି ଶଙ୍ଖା, କାନ ଫୁଲ ମୁଦି ନାଇ, ଝଲସୁ ଥାଅ ନାଲି ପାଟ ପିନ୍ଧି, ସତେକି ସରସି କହିଁ।
3: ଓଠୁଧରି ତୁମ ଅୟୁତର ହସ, ହୃଦି ପ୍ରେମ ମନ୍ଦାକିନୀ, କେବେ ଯାୟା କେବେ ଜନନୀ, କେବେ ସାଜ କଲ୍ୟାଣୀ।
5: ଓଷବ୍ରତ କର ବାର ମାସ ଯାଇ, ମନ୍ଦିରେ ପୂଜି ଠାକୁର, ସଭିଙ୍କ ମଙ୍ଗଳ ପାଇଁ ଚିନ୍ତା କରି ହସୁଥାଅ ନିରନ୍ତର।
3: ତୁମେ ଅହଲ୍ୟା ତୁମେ କୁନ୍ତୀ, ପୁଣି ତାରା ମନ୍ଦ ଧରି ତୁମେ, ସତୀ ସାବିତ୍ରୀ ଦ୍ରୌପଦୀ ରାଧା, ପୂଜା ପୁଅ କେତେ ନାମେ।
5: ସବୁ କଷ୍ଟ ସହି ଚାଲିଥାଅ ପଥ, ସଂସାର ମଙ୍ଗକୁ ଧରି, ପ୍ରଗତିର ରଥ ଚାଲୁ ସଦା ତୁମ କର୍ମକୁ ଆଧାର କରି।
3: ତୁମରି ପାଇଁ ବିଘ୍ନ ଘଟୁ କାହା ଜୀବନରେ କେବେ, ଈର୍ଷା ଅସୂୟାକୁ ଦୂରେ ଫିଙ୍ଗିଦେଲେ ଦୁଃଖ ଆସିବନି କେବେ।
5: ତୁମେ ତ ସୃଷ୍ଟି, ତୁମେ ସଂଘାରିଣୀ, ଆଦର୍ଶ ନାରୀ ବି ତୁମେ, ଅମୃତ ପରସି ହସ ମୁଠେ ବିଞ୍ଚି, ରହିଥାଅ ଧରା ଥାମେ।
3: ନଲାଗୁ କାହା ଜୀବନୀ କଳଙ୍କ, ନଝରୁ ଲୁହ ଟୋପାଇ, କାହା ଜୀବନ ବି ନଯାଉ ଅଚିରେ, ଯେବେ ଶାନ୍ତି ଗଙ୍ଗା ବହେ।

0: ଲେଖିଛନ୍ତି ଗୋବିନ୍ଦ ବେହେରା ଡାଙ୍ଗମାଳ କେନ୍ଦ୍ରାପଡାରୁ।
1: ସିନ୍ଦୁର ସିନ୍ଦୁର ସୁହାଗ ସିନ୍ଦୁର, ସିନ୍ଦୁର ଅମୂଲ ମୂଲ, ସିନ୍ଥିରି ସିନ୍ଦୁର ଲାଗିଗଲେ ଧରି କିଏ ହେବ ତାର ତୁଲ।
0: ନାଲି ରଙ୍ଗେ ଅଛି ଅପୂର୍ବ ଶକ୍ତି, ପରକୁ ଆପଣା କରେ ସ୍ୱାମୀଙ୍କର ଶୁଭ ମଙ୍ଗଳ ମନାସି ସଧବା ପିନ୍ଧେ ସିନ୍ଥିରେ।
1: ସିନ୍ଦୁର ମଧ୍ୟରେ ଭରି ଅଛି ପ୍ରେମ, ଲୁଚିଥାଏ ଆୟୁ ଯଶ, ସିନ୍ଦୁର ଲଗାଇ ସଧବା ନାରୀଟି ଶତ୍ରୁକୁ କରେ ତା ନାଶ।
0: ବିବାହ ବେଦୀର ହୋମନିଆକୁ ସାକ୍ଷୀ ରଖି ଦେଇଥାଏ, ବୈଦିକ ରୀତିରେ ଜଣେ ଅନ୍ୟର ନିଜର ଯେ ହୋଇଥାଏ।
1: ସିନ୍ଦୁର ମହତ୍ଵ ସିନ୍ଦୁର ଗୁରୁତ୍ୱ କେଉଁ କାଳୁ ଅଛି ରହି, ଦେବୀ ମାଙ୍କର ଅତି ପ୍ରିୟ ପୁଣି ସିନ୍ଦୁର ଯେ ହୋଇଥାଏ।
0: ସିନ୍ଦୁର ମଣ୍ଡିତ ମନ୍ଦାର ଶୋଭିତ ଜୟମା ତାରିଣୀ ମା କେନ୍ଦୁଝର ଜିଲ୍ଲା ଘଟ ଗାଁରେ ପୂଜା ପାଉଅଛି ଆହା।
1: ସିନ୍ଦୁର ଲଗାଇ ମା ସୀତା ପୁଣି ପ୍ରଭୁ ରାମଙ୍କୁ ଯେ ପାଇ, ଏହା ଦେଖି ହନୁମାନ ସିନ୍ଦୁର ଯେ ମୁହଁରେ ଯେ ବୋଳି ହୋଇ।
0: ସିନ୍ଦୁର ବଳରେ ସତୀସ୍ୱାଧୀ ନାରୀ ପତିବ୍ରତା ହୋଇଥାଏ, ଯମ ସଙ୍ଗେ ଲଢ଼ି ଶଙ୍ଖା ସିନ୍ଦୁରତା ଫେରାଇ ସେ ଆଣିଥାଏ।

0: ଲେଖିଛନ୍ତି ଦିବ୍ୟଲୋଚନ ଭାରିମଲ୍ଲ ମୋଟା ଜଙ୍ଗିଆ ଖୋର୍ଦ୍ଧାରୁ।
1: ମୋର ଏ ପସନ୍ଦ ତୁମର ପସନ୍ଦ ସବୁ ଶ୍ରୋତାଙ୍କ ପସନ୍ଦ ସବୁରି ପସନ୍ଦେ ଗୀତ ଶୁଣୁଥିଲେ ମନେ ଭରଇ ଆନନ୍ଦ।
0: ଆମ ଦୁଇ ଅପା ଶୁଣାଉଛନ୍ତି ଆମକୁ ଅମୃତ ବାଣୀ ମଧୁର ଆଳାପ କରି ଶ୍ରୋତାଙ୍କର ମନ ନେଉଛନ୍ତି କିଣି।
1: ଅପାଦ୍ୱୟଙ୍କର ଉପସ୍ଥାପନାକୁ ସକଳେ ପସନ୍ଦ କରି ପତ୍ର ମାଧ୍ୟମରେ ଜଣେଇ ଦିଅନ୍ତି ହୃଦୟ ମମତା ଭରି।
0: ପ୍ରଥମେ ଜସ୍ମିନ ନମିତା ଅପାକୁ ଦୂରୁ କରାଇ ଜୁହାର। ଅପାଙ୍କ ସହିତ ଆମର ସମ୍ପର୍କ ରହିଥାଉ ନିରନ୍ତର।
1: ପ୍ରଭୁ ଜଗନ୍ନାଥ ଚରଣ ତଳରେ ଏତିକି କରୁଛି ଅଳି ଜସ୍ମିନ ନମିତା ଅପାଙ୍କ ଶିରରେ କୃପା ଦେଉଥାନ୍ତୁ ଠାଳି।
0: ନିରାମୟ ରହି ଦୀର୍ଘଜୀବୀ ହୋଇ କରୁଥାନ୍ତୁ କାର୍ଯ୍ୟକ୍ରମ ଆପଦେ ବିପଦେ ସଙ୍କଟ ସମୟ ସହାୟ ହୁଅନ୍ତୁ ଧର୍ମ।
1: ଦିନ ଚାଲିଯିବ କଥା ରହିଯିବ ଏଇ ଧରାଧାମ ତଳେ ଅପାଦ୍ୱୟଙ୍କର ଅଲିଭା କାହାଣୀ ରହିଥିବ କାଳେ କାଳେ।
0: ନମିତା ଜସ୍ମିନ ଅପାଙ୍କ ପାଖରେ ଏତିକି କରେ ଗୁହାରି ଆମ ବାର୍ତ୍ତାଳାପ ପ୍ରଚାର କରନ୍ତୁ ହୃଦୟ ସ୍ନେହ ପ୍ରେମ ଧରି।

ଲେଖିଛନ୍ତି ବୈଜୟନ୍ତୀ ବିଶୋଇ ହୋଲିପୁର କିଶୋରନଗର କଟକରୁ। ସେ ନାମରେ ଯେଉଁ ମଧୁରତା ଅଛି ନାହିଁ ତ କେଉଁଠି ଆଉ। ସାତ ତାଳ ପଙ୍କେ ପୋତି ହୋଇଥିଲେ ଦିଶେ ପରା ଦାଉ ଦାଉ ତା ଛିଣ୍ଡା ପଣତେ ପୋଛିଦେଲେ ମୁହଁ ମିଳଇ ଆନନ୍ଦ ଯେତେ ମା ନଥିବାର ଛୁଆଙ୍କୁ ଦେଖିଲେ ଦୁଃଖ ତ ଲାଗଇ କେତେ। ମା ହାତରନ୍ଧା ଅମୃତ ଲାଗଇ ମା ଥିଲେ ପାଖେ ବସି ଖାଇଦିଏ ଧନ ଛାଡିକି ଜାଣି ଦିଏ ତ ମୁଣ୍ଡ ଆଉଁସି। ଗଙ୍ଗା ଜଳ ପରି ପବିତ୍ରତା ମନ ନଥାଏ ତ ଆବିଳତା ସଭିଙ୍କୁ ଦେଖି ସମାନ ଦୃଷ୍ଟିରେ ନା ତା ଅପରାଜିତା। ମୁହଁକୁ ଦେଖି ଯେ କହିଦିଏ ପରା ଖାଇନାହୁ କିରେ ଧନ ତରବର ହୋଇ ବାଢିଆଣେ ଭାତ ସିଏ ପରା ମା ଆମ।

0: ଲେଖିଛନ୍ତି ସ୍ୱର୍ଣ୍ଣଲତା ସାହୁ ବାଲିଆ ଡେରାବିସ୍ କେନ୍ଦ୍ରାପଡ଼ାରୁ।
1: ହେ ମାତା ସାବିତ୍ରୀ, ତୁମେ ମହାସତୀ ପତିଙ୍କ ମଙ୍ଗଳ ପାଇଁ ଚତୁରତା ପଣେ ବର ମାଗିଥିଲ ଯମରାଜାଙ୍କୁ ଯେ ତହିଁ।
0: ସ୍ୱାମୀ ପ୍ରାଣ ତୁମେ ଫେରି ପାଇଥିଲ ଯମ ଯେ ଦେଲେ ଫେରାଇ ତୁମ ମାତା କୋଳେ ପୁତ୍ର ଯେ ନଥିଲା ସୁତ କୋଳରେ ଖେଳଇ।
1: ଶାଶୁ ଶ୍ୱଶୁର ଯେ ଚକ୍ଷୁହୀନ ଥିଲେ ତୁମରି ଭକତି ପାଇଁ ଯମରାଜା ପୁଣି ନେତ୍ର ଦେଇଥିଲେ ଚକ୍ଷୁକୁ ଦିଶିଲା ତହିଁ।
0: ଦୁଇ କୂଳ ଉଦ୍ଧାର କରିଲ ହେ ମାତ ଗୁଣୀ ଜ୍ଞାନ ପୁତ୍ରୀ ହୋଇ ସତୀ ସ୍ୱାଧୀ ପତିବ୍ରତ ନାରୀ ତୁମେ କିରତି ରଖିଲ ତହିଁ।
1: ନିଜ କୋଳରେ ଯେ ସାତ ପୁତ୍ର ଜାତ ଯମଙ୍କ କରୁଣା ପାଇଁ ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥି ତୋର

0: ପ୍ରବିଧି ପାଇଁ
1: ସାବିତ୍ରୀ ବ୍ରତ ନାମରେ ପୂଜନ୍ତି ନାରୀମାନେ ପୁଣି ପତିଙ୍କ ମଙ୍ଗଳ ପାଇଁ ଫଳ ବସ୍ତ୍ର ଧରି ମନ୍ଦିର ଯାଆନ୍ତି ତୁମ ଆରାଧନା ପାଇଁ
0: ପତି ପୁତ୍ରଙ୍କର ମଙ୍ଗଳ ପାଇଁ କି ସତୀସ୍ୱାଧି ପତିବ୍ରତା ନାରୀଙ୍କର ଗୁହାରି ଶୁଣିବୁ ମା କାନି ପଣତରେ ଘୋଡ଼ାଇ ରଖିବୁ ବିପତ୍ତି ହୋଇବୁ ସାହା।

0: ଲେଖିଛନ୍ତି ଅବିନାଶ ଦାସ ଅନ୍ତର୍ଗଡ ଶ୍ରୀ ବଳଦେବଜୀ କେନ୍ଦ୍ରାପଡାରୁ।
1: ସାରା ଜଗତରେ ମା ଡାକସିନା ଉତ୍କଳ ଭୂଖଣ୍ଡେ ବୋଉ ଆମ ସଂସ୍କୃତିରେ ଅନନ୍ୟ ଡାକଟି ଯୁଗେ ଯୁଗେ ରହିଥାଉ।
0: ବୋଉ ଶବ୍ଦଟି ସୁଧା ବରସାଏ ସହିନିଏ ସବୁ ଦାଉ ଅନବରତ ସେ ଝୁରି ହେଉଥାଏ ସନ୍ତାନ ମୋ ସୁଖେ ଥାଉ।
1: ବୋଉଲ ବୋଲି ଡାକିଦେଲେ ତତେ ବିକଳ ତୁ ହୋଇଯାଉ ଓଲ କହି ମୁହଁ ପୋଛି ଦେଇ କୋଳକୁ ତୁ ଟାଣି ନଉ।
0: ଚାଟଶାଳୀ ବେଳ ହୋଇଗଲେ ତୁ ବସ୍ତାନୀ ସଜାଡି ଦଉ କେତେ ସରାଗରେ ଶାଗ ଭାଜି କରି ପଖାଳ ବାଢିକି ଦଉ।
1: ଖେଳ ଛୁଟି ବେଳେ ଦୌଡ଼ି ଆସିଲେ ଗୋଡ ହାତ ଧୋଇ ଦେଉ ଗରମ ଭାତର ଥାଳି ରଖିକରି ବିଞ୍ଚଣା ବୁଲାଉ ଥାଉ।
0: ଖେଳ ପଡିଆରୁ ସନ୍ଧ୍ୟାରୁ ଆସିଲେ ଦେହ ହାତ ପୋଛି ଦେଉ ବୃନ୍ଦାବତୀ ପାଶେ ସନ୍ଧ୍ୟାବତୀ ଦେଇ ଶ୍ରୀରାମଙ୍କ ଗାଥା ଗାଉ।
1: ତୋ ନୀତି ଆଦର୍ଶେ ଅନୁପ୍ରାଣିତ ମୁଁ ବିଚ୍ୟୁତ କେବେ ନ ହେଉ ତୋ ଶୁଭ ଆଶିଷେ ଅଧମ ସନ୍ତାନ ସୁଧା ପଥଗାମୀ ହେଉ।

0: ସୁନ୍ଦର ସୁନ୍ଦର କବିତା ପଠାଇଥିବାରୁ ଆପଣଙ୍କୁ ଧନ୍ୟବାଦ ବନ୍ଧୁ। ହ୍ୟାଲୋ ମୋ ପସନ୍ଦ, ଜୟ ଜଗନ୍ନାଥ। କିଏ କହୁଛନ୍ତି?
1: ବିଜୟ କୁମାର ଦାସ।
0: ବିଜୟ କୁମାର ଦାସ, କେମିତି ଅଛନ୍ତି ଆପଣ? ହଁ, ଆପଣ ବିନ୍ଦାସ ରହିଥାନ୍ତି, ସବୁବେଳେ ଚୋଖା ଥାନ୍ତି, ବଢିଆ ଥାନ୍ତି, ସବୁବେଳେ ସେମିତି ରହିଥାନ୍ତୁ। ସବୁବେଳେ ଆପଣଙ୍କ ଠାରୁ ଏଇ କଥାଟି ଶୁଣି ଆମକୁ ବହୁତ ଖୁସି ଲାଗେ। କାମ ଚାଲିଛି ଆପଣଙ୍କର?
1: ଚାଲିଛି ଆଉ।
0: ଖରା ହଉଛି?
1: ଖରା ତ ଜୁନ୍ ଯାଏଁ ହବ, ଖରା ବର୍ଷା ଶୀତ ସବୁ ଆମରି ପାଇଁ।
0: ତେବେ ମଝିରେ ଟିକେ କାଳ ବୈଶାଖୀ ହେଇଯାଉଛି, ଟିକେ ଟିକେ ବର୍ଷା ହେଇଯାଉଛି,
1: ବର୍ଷା ବି ହଉଛି, ଖରା ବି ହଉଛି। ଆଜ୍ଞା, ବହୁତ ଆମ୍ବ।
0: ଆପଣଙ୍କ ଘରେ କେତେଟି ଆମ୍ବ ଗଛ ଅଛି?
1: ଆମ୍ବ ଗଛ ସବୁ ବାତ୍ୟାରେ ବଡ଼ ବଡ଼ ଗଛ ଭାଙ୍ଗିଲା, ଛୋଟ ଛୋଟ ଗଛ ସାତ ଆଠଟା ଅଛି ଆଉ।
0: ସେଥିରେ ଫଳ ଫଳିଲାଣି କି ନାହିଁ?
1: ହଁ, ଫଳିଲାଣି ଫଳିଲାଣି।
0: ଭଲ ଭେରାଇଟି ଲଗେଇଛନ୍ତି ନା?
1: କଲିମି ଆମ୍ବ ସବୁ, ଆଉ ଢେଙ୍କାନାଳରେ ସବୁ ମିଠା ଆମ୍ବ।
0: କେବେ ପାଚେ ସେ ଆମ୍ବ ସବୁ?
1: ଜୁନ୍ ପାଚିବ।
0: ତାହେଲେ ଯିବା?
1: ଆପଣ ଖାଲି କହୁଛନ୍ତି ମୁହଁରେ ଆଉ।
0: କୋଉ କୋଉ ଦିନ ଯାଇକି ଆମେ ପହଞ୍ଚି ଯିବୁ ଯେ? ସତରେ
1: ଆପଣ ଏମିତି କହୁଛନ୍ତି, ମୁଁ ଚୁଟି ପାଚିଲାଣି।
0: ନା ନା, ଚୁଟି ପାଚିବନି, ଆମେ ଏଇ ଭିତରେ ଯାଇକି ପହଞ୍ଚି ଯିବୁ କୋଉଦିନ ଦେଖିବେ।
1: ଆପଣ ସେମିତି କହୁଛନ୍ତି, ଶୁଣୁନାହାନ୍ତି ଆଉ।
0: ଆପଣ ଯୋଉଠିକି ଯାହା କହୁଛନ୍ତି ଯାଇପାରୁଛନ୍ତି? ଆପଣ ଏଠିକି ଆମକୁ ଦେଖା କରିବାକୁ ଆସିବାକୁ କହୁଛନ୍ତି, ଆସିପାରୁଛନ୍ତି? ସେମିତି ସେଇଟା ପୁରା ପ୍ରଭୁଙ୍କର ସବୁ ବରାଦ, ଆମେ କିଏ କହିବା ପାଇଁ? ଆମେ କିଛି କରୁନି, ସବୁ ଜଣେ କରୁଛନ୍ତି, ବିଶ୍ୱ ନିୟନ୍ତା ଜଣେ ସବୁ ଚଲେଇଛନ୍ତି, ତାଙ୍କ ଇଙ୍ଗିତରେ ସବୁ ହଉଛି। ଏକ୍ଜାକ୍ଟଲି, ରିମୋଟ ହଉଛି ତାଙ୍କ ପାଖରେ, ପ୍ରଭୁଙ୍କ ପାଖରେ। ତେଣୁ ଆମେ କିଏ ଯେ ଆମେ ଯିବୁ ଆସିବୁ କହିବୁ ଆସିଲୁନି ଗଲୁନି? ତେବେ ଚେଷ୍ଟା କଲେ ବି ପ୍ରଭୁ ଟିକେ ସାଥ ଦିଅନ୍ତି, ଆମେ ଚେଷ୍ଟା କରୁଛୁ।

0: ଦେଖାଯାଉ କେବେ ସାଥ ଦେବେ।
1: ଆଜ୍ଞା ଆଜ୍ଞା।
0: ଯାହା ହଉ ଆପଣ ମଝିରେ ମଝିରେ ଫୋନ କରନ୍ତି ଆଉ ଭଲ ଲାଗେ। ରେଗୁଲାର ଶୁଣୁଛନ୍ତି ତ ଆପଣ?
1: ନା ମୁଁ ଶୁଣୁଛି ଆପଣଙ୍କ ପର୍ସନାଲି କଥାଟା ହୁଏ, ପ୍ରୋଗ୍ରାମ ତ ସବୁବେଳେ ଚାଲିଛି। ଆଉ
0: ଚିଠି ପତ୍ର କିନ୍ତୁ ଦିଅନ୍ତିନି?
1: ଚିଠି ଦେଇପାରେନି,
0: ବ୍ୟସ୍ତ ରହନ୍ତି ଆଉ।
1: ଆଜ୍ଞା ଆଜ୍ଞା ଆଜ୍ଞା।
0: ଆଉ ଆପଣଙ୍କର ମିଠା ଦୋକାନ, ମିଠା ମ୍ୟାଡାମ ଆଉ ସବୁ ଭଲ ଅଛନ୍ତି?
1: ସବୁ ପୁରା ବିନ୍ଦାସ ଅଛି।
0: ସମସ୍ତେ ବିନ୍ଦାସ ଥାନ୍ତୁ, ସମସ୍ତଙ୍କୁ ନେଇ ଭଲରେ ରହିଥାନ୍ତୁ। କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ?
1: ଆସ କିଏ ଖାଇବ, ଆମ ଘର ବାବୁ ଘର ଖାନା।
0: ଆରେ ବା, ବଢିଆ ଗୀତ ଶୁଣେଇ ଦଉଛି, ସୁନ୍ଦର ଗୀତଟି ଆପଣଙ୍କୁ।
1: ନମସ୍କାର,
0: ନମସ୍କାର, ଜୟ ଜଗନ୍ନାଥ।

0: କଟକର ଦହିବରା କଟକର ଦହିବରା ପାଶରେ ଯିବ ନାହିଁ ମାଣିକ ପାଟଣା ବସା ଦହି ମାଣିକ ପାଟଣା ବସା ଦହି
1: ଆଲୋ ଟିକେ ଅନା ଇଏ କଣ ଦଉଛ ହେ

0: ଖାଇବ ଆମ ରାଜା ବାବୁର ଖାନା।
1: କହି କହି ଥକି ଗଲେଣି,
2: କଣ ହେଲା?
1: ନୂଆ କିଟ୍ ବ୍ୟାଗ୍ ଦରକାର।
2: ତ ପ୍ରଥମେ କ୍ୟାପ୍ଟେନ୍ କୁ କୁହ, ନ ଶୁଣିବେ ତ ମ୍ୟାନେଜର କୁ।
1: କରେକ୍ଟ।
2: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କ ରେ କରନ୍ତୁ। 30 ଦିନ ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ CMS ପୋର୍ଟାଲ ରେ ଅଭିଯୋଗ କରନ୍ତୁ। ତ ପ୍ରଥମେ ବ୍ୟାଙ୍କ, ତାପରେ CMS ପୋର୍ଟାଲ, ନହେଲେ ଅଭିଯୋଗ ହେବ ନା ମଞ୍ଜୁର। ଯିବା ନିଆ ଆସିଗଲା ନା କିଟ୍ ବ୍ୟାଗ।
3: RBI କହେ
4: ପ୍ରଥମେ ନିଜ ବ୍ୟାଙ୍କ, ତାପରେ RBI ଅମ୍ବୁଡ୍ସମ୍ୟାନ।
5: हेलो।

0: ମୋ ପସନ୍ଦ କିଏ କହୁଛନ୍ତି?
1: ଚେନ୍ନାଇରୁ କହୁଛି ପିତା ସାମଲ, ଘର ହଉଛି ଭଦ୍ରକ ବୌଦ୍ଧଡା।
0: ଆଚ୍ଛା, ଚେନ୍ନାଇରେ ଏବେ କଣ କରୁଛନ୍ତି ଆପଣ?
1: ଅଟୋମୋବାଇଲ୍ସ କମ୍ପାନୀରେ ଜବ୍ କରୁଛି।
2: କେମିତି ଅଛନ୍ତି ଆପଣ?
1: ଭଲ ଅଛି ମ୍ୟାଡମ୍, ଆଜ୍ଞା ବହୁତ ଦିନ ହେଲା ଫୋନ୍ କରି।
2: କିନ୍ତୁ ଆପଣ ଥରେ ବୋଧେ କଥା ହେଇଥିଲେ,
0: ମତେ ଲାଗୁଛି କଥା ହେଇଥିଲେ ବୋଲି।
2: ହଁ, କଥା ହେଇଥିଲେ।
0: ଆପଣଙ୍କ ନାଁଟା ଜଣାଶୁଣା ଲାଗୁଛି ତ ସେଇଥିପାଇଁ ପଚାରେ।
1: ଦେହ ଖରାପ ଥିଲା, ମୁଁ କହୁଥିଲି ଆପଣଙ୍କୁ।
2: ଏବେ ଆପଣଙ୍କ ଦେହ ଭଲ ଅଛି ତ?
1: ଦେହ ଭଲ ଅଛି ମ୍ୟାଡମ୍।
0: ଏବେ କୁହନ୍ତୁ ଆପଣ ବର୍ତ୍ତମାନ କଣ କରୁଛନ୍ତି?
1: ବର୍ତ୍ତମାନ ମୁଁ ଡ୍ୟୁଟିରେ ଅଛି,
0: ସେଇଥିପାଇଁ ଏତେ ପାଟି ଶୁଭୁଛି।
1: କମ୍ପାନୀ ଚାଲିଛି ନା?
0: ହଁ, ସେଇଆ। ଆଉ କଣ କରନ୍ତି କମ୍ପାନୀରେ କାମ?
1: ମୁଁ ସୁପରଭାଇଜର କାମ କରୁଛି ମ୍ୟାଡମ୍, ସେସବୁ ଯୋଉ ପାର୍ଟ ସବୁ ତିଆରି ହଉଛି।
2: ସେଥିପାଇଁ ଆପଣ କଣ ପାଠ ପଢିଛନ୍ତି?
1: ମେଟ୍ରିକ ପାସ୍ କରିଛି ମ୍ୟାଡମ୍।
2: ଆଉ ଏମିତି କରୁ କରୁ ସବୁ ଶିଖିଲେ?
1: ହଁ, 12 ବର୍ଷ ହେଲା ଜବ୍ କରିଲି।
0: ଆଚ୍ଛା, ଏକ୍ସପିରିଏନ୍ସ ହେଇଗଲାଣି, ସେଥିପାଇଁ ଆପଣ ବର୍ତ୍ତମାନ ସୁପରଭାଇଜିଂ କରୁଛନ୍ତି।
2: ଆଉ ଆପଣଙ୍କ ପରିବାରରେ ସବୁ କିଏ ଅଛନ୍ତି? କୋଉଠି ଅଛନ୍ତି ସିଏ? ଭଦ୍ରକରେ ଅଛନ୍ତି ନା ଆପଣଙ୍କ ପାଖରେ?
0: ଗାଁରେ ସବୁ କିଏ କିଏ ଅଛନ୍ତି?
1: ଗାଁରେ ମୋ ସ୍ତ୍ରୀ ଅଛି, ଭାଇ ଅଛନ୍ତି, ଭାବୁଛନ୍ତି, ବାପା ମା ବହୁତ ଦିନ ହେଲା ଏସ୍କର୍ଟ କରିଗଲେ।
2: ଆପଣ ଚେନ୍ନାଇରେ ଯୋଉ କାମ କରୁଛନ୍ତି, କାମ ସରିଲା ପରେ ଯେତେବେଳେ ରୁମକୁ ଆସନ୍ତି, ଆପଣଙ୍କ ଘର ଯୋଉଠି ରହିଛନ୍ତି ସେଠି କେତେବେଳେ ଆସନ୍ତି, କଣ କରନ୍ତି, ସୋକ୍ କଣ ଅଛି?
1: ମ୍ୟାଡମ୍, 12 ଘଣ୍ଟା ଡ୍ୟୁଟି, ଡିମ୍ପୁ ଡ୍ୟୁଟି ଯିବୁ, ଯାଇ ସେସବୁ ରୋଷେଇ ବାସ କରିବୁ, ମାନେ ବିଦେଶରେ
2: ଗୋଟେ ଦିନ ଅଫ୍ ଥିବ ଆପଣଙ୍କର, ଗୋଟେ ଦିନ ଛୁଟି ଥିବ?
1: ଅଫ୍ ତ ରହୁଛି, କିନ୍ତୁ କାମ ଯେତେ ଅର୍ଜେଣ୍ଟ ହଉଛି ଆସିବାକୁ ପଡିବ।
2: ଯୋଉ ଦିନ ଛୁଟି ରହୁଛି, ଯୋଉ ଦିନ ସପ୍ତାହର ଗୋଟେ ଦିନ ତ ଆପଣ ଛୁଟି ପାଉଥିବେ, ସେଦିନ କଣ କରନ୍ତି?
0: ବୁଲାବୁଲି କରନ୍ତି?
1: ନାଇଁ ମ୍ୟାଡମ୍, ବୁଲାବୁଲି ଯେତେବେଳେ କେହି ନାହାନ୍ତି ସେତେବେଳେ ପାଖରେ ସବୁ କାମ ନିଜର ପର୍ସନାଲ କାମ ଗୁଡାକ ଯୋଉ ରହୁଛି, ବହୁତ କାମ ବହୁତ ପର୍ସନାଲ କାମ ରହୁଛି, ସେଗୁଡା କରି ଟିକେ ରେଷ୍ଟ ନଉଛୁ, ଆଉ ବୁଲାବୁଲି କରିବା ବହୁତ ସମୟ ସେଠ।
0: ମାନେ କେବେ ବି ଆପଣ ଚେନ୍ନାଇରେ କେଉଁଠି କିଛି ବୁଲିକି ଦେଖିନାହାନ୍ତି?
1: ଯାଇଛି ମ୍ୟାଡମ୍, ତିରୁପତି ଯାଇଛି, ମହାବଳିପୁରମ୍ ଯାଇଛି, ଚେନ୍ନାଇ ବିଚ୍ ଗୋଟେ ଅଛି।
2: ଫ୍ୟାମିଲିକୁ ନେଇକି ବୁଲେଇଛନ୍ତି ତ?
1: ଏଇସବୁ ମ୍ୟାଡମ୍ ଦୁର୍ଭାଗ୍ୟ,
2: ଫ୍ୟାମିଲିକୁ ଜମା ନେଇନାହାନ୍ତି ସେଠିକି?
1: ଆଣିପାରୁନି,
2: କେତେବେଳେ ବୁଲେଇବା ପାଇଁ ନେଇନାହାନ୍ତି?
1: ନାଇଁ।
2: ଆପଣ ସେଠି ରହିଥିବା ଭିତରେ ଟିକେ ସୁବିଧା କରି ନେଇଯାଆନ୍ତୁ। ପୁଅ ଏଇନା କଣ କରୁଛି?
1: ଦଶମ କ୍ଲାସ ହେଲା,
2: ଏଇ ପୁରା ଦଶମ କ୍ଲାସ ହେଇଗଲାଣି, ଏବେ ତ ପଢା ଜୋର ଧରିବ।
0: ଆପଣ ଟିକେ ନେଇଥାନ୍ତେ ନା, କେବେ ମଝିରେ ବୁଲେଇ ନେଲେ?
1: ଆମେ ମ୍ୟାଡମ୍ ଯାଇଥିଲି, ମୁଁ ଖୁସିରେ ଯାଇଥିଲି, ଚାରି ଦିନ ଯାଇକି ରହିଲୁ ଆମେ ପୁରୀରେ।
2: ପୁରୀରେ ତ ରହିଲେ?
0: ଆପଣ ଯୋଉ ଜାଗାରେ ଅଛନ୍ତି ଚେନ୍ନାଇ, ବୁଲିବା ପାଇଁ ଭଲ ଜାଗା ଅଛି, ଆପଣ ନିଜେ ଦେଖିଛନ୍ତି, ସେଗୁଡା ଆପଣ ପରିବାର ଲୋକଙ୍କୁ ନେଇକି ଟିକେ ବୁଲେଇ ନେଇ ଆସିଥାନ୍ତେ ଯଦି, ବହୁତ ବଢିଆ ହେଇଥାନ୍ତା।
2: ଦେଖନ୍ତୁ, ଆପଣ ନିଜେ ବୁଲିଲେ ସେମାନଙ୍କୁ ଆଉ କିଏ ବୁଲେଇବ? ସେମାନେ ଆପଣଙ୍କ ଉପରେ ନିର୍ଭର କରିକି ରହୁଛନ୍ତି, ଆପଣ ଯଦି ତାଙ୍କୁ ନେବେ ନେବେ, ନହେଲେ ନାହିଁ, ସେମାନେ ସେମିତି ଘରେ ରହିକି ରହିବେ। ପିଲା ବି ବାହାର ଦୁନିଆ ଦେଖିବ, ଜାଣିବ, ସବୁ ଶିଖିବ, କୋଉଠି କଣ କେମିତି ହଉଛି, କେମିତି ଯିବା ଆସିବା ଲୋକ କରୁଛନ୍ତି, ଟ୍ରେନ ରେ ହଉ କି ବସ୍ ରେ ହଉ, କୋଉଠି ଯାଉଛନ୍ତି, ସବୁ ଜିନିଷର ତାର ଟିକେ ଆଇଡିଆ ହବ ନା? ଆପଣ ଯଦି ବୁଲି ପାରୁଛନ୍ତି, ତାଙ୍କୁ ଟିକେ ସୁବିଧା କରିକି କେତେବେଳେ ନେଇଯାଆନ୍ତୁ, ଗୋଟେ ଥର ବୁଲେଇ ଆଣିବେ, ମନ ଥିଲେ ସବୁ ଜିନିଷ ହବ।
0: ଛୁଟିରେ ଟିକେ ବୁଲାବୁଲି କରିକି ଆଣିକି ଘରେ ପୁଣି ଛାଡ଼ିଦେବେ।
2: ଆପଣ ତମାନେ ଫ୍ୟାମିଲିକୁ ମିସ୍ କରୁଛନ୍ତି, ସେମିତି ମିସ୍ କଲେ କଣ ହବ, ସମସ୍ତେ ତ ସେୟା କରୁଛନ୍ତି, ବହୁତ ଜଣ ଏମିତି ବାହାରେ ଅଛନ୍ତି
0: ରୋଜଗାର ପାଇଁ ନିଜେ ବାହାରକୁ ଯାଉଛନ୍ତି, ଆପଣ ବି ତ ନିଜେ 12 ବର୍ଷ ହେଲା ଯାଇଛନ୍ତି, ଆଉ ଆପଣ ଏତେ ମିସ୍ କଲେ ଫ୍ୟାମିଲିକୁ କଣ ହବ?
2: ସେମିତି କଲେ ତ
0: ଆପଣ ବି ଖୁସିରେ ରହିପାରିବେନି କି ସେମାନେ ବି ରହିପାରିବେନି,
2: ସେମିତି କଲେ ସମସ୍ତେ ଦୁଃଖୀ ହେଇଯିବେ, ଆପଣ ଏପଟେ କାନ୍ଦିଲେ, ମନ ଦୁଃଖ କଲେ, ତାଙ୍କର ବି ମନ ଅଶାନ୍ତି ହବ। ତେବେ ଆପଣ ମିଶିକି ବୋଧେ ରହୁଛନ୍ତି, ସବୁ ଓଡ଼ିଆ ମାନେ ଖିଆପିଆ କରୁଛନ୍ତି ନା? ଭଲ କଥା, ଆଉ ଆପଣ ଓଡ଼ିଶାର ସ୍ପର୍ଶ ସେଇଠି ବି ପାଉଛନ୍ତି।
0: ଆପଣଙ୍କୁ ସେଇ ଚେନ୍ନାଇର ଖାଦ୍ୟ ଭଲ ଲାଗୁନି? ଭଲ ଲାଗୁନି, ଓଡ଼ିଆ ଖାଦ୍ୟ ଖାଉଛନ୍ତି?
1: ଆମେ ରୋଷେଇ କରି ଘରୁ ନେଇକି ଆସୁ।
0: ଆଚ୍ଛା, ସେଠି ବି ପଖାଳ ଖିଆ ଚାଲିଛି ତାହେଲେ?
1: ପଖାଳ ଖିଆ ଚାଲିଛି।
2: ବହୁତ ଗରମ ପଡୁଥିବ ସେଠି ନା
1: ମ୍ୟାଡମ୍? ବହୁତ ଗରମ ପଡୁଛି, କମ ହୁଏ ନା?
2: ତେଣୁ ଆପଣ ତ ସାଙ୍ଗ ହେଇକି ଅଛନ୍ତି, ସବୁବେଳେ ଦହି ପଖାଳ ଏସବୁ ଖାଆନ୍ତୁ, ତରଭୁଜ ଇତ୍ୟାଦି, ଆଉ ଭଲରେ ରୁହନ୍ତୁ। କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ?
1: ସେଇ କାଳିଆଙ୍କର ଗୋଟେ ଭଜନ ଶୁଣେଇଦେବେ ମ୍ୟାଡମ୍, ବହୁତ ଦିନ ପରେ ଲାଗିଲା, ସେଇଠି ବହୁତ ବହୁତ ଧନ୍ୟବାଦ ମ୍ୟାଡମ୍।
2: ଆଜି ତାହେଲେ ଆମେ ଶୁଣେଇ ଦଉଛୁ ଆପଣଙ୍କୁ ସୁନ୍ଦର ଭଜନ,
0: ଫୋନ୍ କଲେ କଥା ହେଲେ, ସେଥିପାଇଁ ଧନ୍ୟବାଦ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ଆଜି ହିଁ ଆବେଦନ କରନ୍ତୁ।
3: ସାଥୀ, ମନ ତ ହଉନି ଆପଣଙ୍କୁ ଯିବାକୁ ଛାଡ଼ି।

0: ସପ୍ତାହରେ ଥରେ ଯେବେ ତୁମେ ଆସିଯାଅ ସାଥୀ, ମନ ହୁଏ ବନ୍ଧୁ କାଟିବାକୁ ତୁମ ସହ କେତେ ଦିନ କେତେ ପୁଣି ରାତି।
1: ହାତ ଲେଖା ଚିଠି ତୁମ ସତରେ ଲାଗେ ଭାରି ନିଆରା, କବିତାରେ ରହିଥାଏ ପ୍ରୀତି ଭରା ଭରା।
0: ତୁମ ପସନ୍ଦର ଗୀତ ତୁମେ କହିଯାଅ ସିନା, ସମସ୍ତଙ୍କୁ ଭଲ ଲାଗେ ଭାରି ମନଜିଣା।
1: ଏକଥା କି ବୁଝେ ସେହି ଅବୁଝା ସମୟ, ହେଇପରା ଦେଲାଣି ଇସାରା, ଖେଳ ସରିଗଲା ତୁମ, ଏବେ ଯାଅ ଯାଅ।

0: ହେଲେ ବନ୍ଧୁ ଭୁଲିବେନି ଫୋନ କରିବାର ସେଇ ବେଳ ଆଉ ବାର ଦିନ ବାରଟାରୁ ଗୋଟାଏ ପ୍ରତି ଶୁକ୍ରବାର
1: 0671230-3149
0: 0671-230-3149
1: ଏଇଟି ଆମର ଫୋନ ନମ୍ବର
0: ମନରେ ଦୁଃଖ ଆଣିବାନି ବନ୍ଧୁ ଆସିଥିଲେ ଫେରିବାକୁ ହବ ଇଏ ପରା ସୃଷ୍ଟିର ବିଚାର

ଶେଷ ହେଲା ମୋ ପସନ୍ଦ। ପ୍ରଯୋଜନା ଦୁର୍ଗା ମାଝି, ଉପସ୍ଥାପନା ନମିତା ମଲ୍ଲିକ ଏବଂ ଜସ୍ମିନ ପ୍ରିୟଦର୍ଶିନୀ। ବୈଷୟିକ ସହାୟତା କରିଥିଲେ ସୁଭାଶିଷ ରାଜଗୁରୁ ମହାପାତ୍ର।

ଆକାଶବାଣୀ କଟକ ପ୍ରଚାର କରୁଛୁ ନାଟକ ଭଙ୍ଗା ଆଇନରେ ନିଜ ମୁହଁ। ରଚନା କମଳ କୁମାର ପଟ୍ଟନାୟକ, ପ୍ରଯୋଜନା ସୁରେଶ ଚନ୍ଦ୍ର ଦାସ।

ମୁଁ ଏଡ୍ସ ରାକ୍ଷସ କହୁଛି। ଏଡ୍ସ ସମଗ୍ର ପୃଥିବୀ ଉପରେ ମୋର ବିରାଟ କାୟା ବିସ୍ତାରିତ। ପ୍ରାଚ୍ୟ ଠାରୁ ପାଶ୍ଚାତ୍ୟ, କୁମେରୁ ଠାରୁ ସୁମେଉ, ସବୁଠି ଆଜି ମଣିଷ ମୋ ନାଁ ଶୁଣିବା ମାତ୍ରେ ଆତଙ୍କିତ। ମୋର କ୍ରୁର ଦୃଷ୍ଟିରେ ପଡ଼ିଯାଇଥିବା ମଣିଷ ତିଳ ତିଳ କରି ଯନ୍ତ୍ରଣା ମଧ୍ୟରେ ମୃତ୍ୟୁବରଣ କରେ। ବେଳେବେଳେ ନିଜକୁ ଅଧିକ ବିଜ୍ଞ ବୁଦ୍ଧିମାନ ବୋଲାଉଥିବା ମଣିଷ ମୂର୍ଖ ଓ ଅଜ୍ଞଙ୍କ ପରି କାର୍ଯ୍ୟ କରି ମୋର ଶିକାରୀ ଜାଲରେ ସହଜରେ ଧରା ପଡ଼ିଯାଏ। କାମନାର ବଶବର୍ତ୍ତୀ ହୋଇ ସେ ନଷ୍ଟ ଉର୍ବଶୀ ମାନଙ୍କ ସହ

ଶେଷରେ ତିଳ ତିଳ କରି ଯନ୍ତ୍ରଣାରେ ଛଟପଟ ହୋଇ ମୃତ୍ୟୁବରଣ କରେ। ଏହି ପୃଥିବୀରେ ମୋର ଶିକାରୀ ଜାଲରେ ଧରା ପଡ଼ି ମୃତ୍ୟୁବରଣ କରୁଥିବା ମଣିଷଙ୍କର ସଂଖ୍ୟା ତ ଅନେକ, ହେଲେ କଲିକତା ମହାନଗରୀର

0: पाणी पाणी पाणी କେତେ ଦିନ ଆଉ ବଞ୍ଚିବି ସିଷ୍ଟର? ଆଦୌ ଭଲ ଲାଗୁନି, ଭାରି କଷ୍ଟ। ଦୀର୍ଘ ଦିନ ଧରି ଦେହରୁ ଜ୍ୱର ମଧ୍ୟ ଛାଡ଼ୁନି, ଭୀଷଣ ମୁଣ୍ଡ ବ୍ୟଥା, ତଣ୍ଟିଟା ବି ଶୁଖି ଶୁଖି ଯାଉଛି। ଦେହଟା ଯେ କେତେ ଅବଶ ଅବଶ ଲାଗୁଛି, ଏମିତି ଏତେ ଯନ୍ତ୍ରଣା ଭିତରେ ବଞ୍ଚି ରହିବା ପାଇଁ ଟିକିଏ ବି ସ୍ପୃହା ନାହିଁ ସିଷ୍ଟର, ଆଉ ଟିକିଏ ବି ସ୍ପୃହା ନାହିଁ। ତଥାପି ବଞ୍ଚିଛି କାହାର ପାଦ ଶବ୍ଦକୁ ଅପେକ୍ଷା କରି କରି, କାଳେ ଥରଟିଏ ପାଇଁ ଜୀବନର ଶେଷ ମୁହୂର୍ତ୍ତରେ ଦେଖାହେଇଯିବ ସେମାନଙ୍କ ସହ। ନା ନାହିଁ ସିଷ୍ଟର, ସେମାନେ ଆଉ ଫେରିବେନି ଏଇ ନଷ୍ଟ ଚରିତ୍ର ଅଭିନବ ଚୌଧୁରୀ ପାଖକୁ। ମୁଁ ତ ନିଜେ ସେମାନଙ୍କୁ ଜାଣି ଜାଣି ଦୂରେଇ ଦେଇଛି, ସେମାନେ ଫେରି ଆସିବେ ବା କାହିଁକି? ମୁଁ ମରିବାକୁ ଚାହେଁ ସିଷ୍ଟର, ସିଷ୍ଟର ମୁଁ ମରିବାକୁ ଚାହେଁ। ଦେଇପାରିବ ସିଷ୍ଟର ଟିକେ ବିଷ? କାଲିର ସୂର୍ଯ୍ୟୋଦୟ ପୂର୍ବରୁ ମୁଁ ଚାହେଁ ମୋର ମୃତ୍ୟୁ। ମୁଣ୍ଡଟା କଣ ହେଇଯାଉଛି ସିଷ୍ଟର, ତଣ୍ଟିଟା ଶୁଖି ଶୁଖି ଯାଉଛି।
1: ଟିକେ ଅପେକ୍ଷା କରନ୍ତୁ, ମୁଁ ପାଣି ଆଣୁଛି। ଏଇ ପି ଦିଅନ୍ତୁ। ଆପଣ ତ ବ୍ୟସ୍ତ ହୁଅନ୍ତୁ ନିଶା, ମୁଁ ଅଛି ଆପଣଙ୍କ ପାଖରେ। ଆଉ ଘଣ୍ଟାଏ ପରେ ଏଇ ଇଞ୍ଜେକ୍ସନଟା ଦେଇଦେବି, ଦେଖିବେ ସାର୍ ରାତିରେ ଖୁବ୍ ନିଦ ହବ, ଆଉ କାଲି ସକାଳୁ ବେଶ ଆରାମ ଲାଗିବ।
0: ଠିକ ଏଇ ଗୋଟିଏ କଥା ହିଁ ସବୁଦିନ ରାତିରେ ଶୋଇବା ପୂର୍ବରୁ ତମେ ମୋତେ କହୁଛ ନା ସିଷ୍ଟର? ଅଥଚ ପରଦିନ ସକାଳେ ଯୋଉ ଯନ୍ତ୍ରଣାକୁ ସେହି ଯନ୍ତ୍ରଣା। ମୁଁ ଜାଣେ ସିଷ୍ଟର ତମେ ମୋର ମନ ଭୁଲେଇବା ପାଇଁ ଏଇ କଥା କହୁଛ, ତଥାପି ତମ କଥାକୁ ମୁଁ ଗ୍ରହଣ କରିନେଉଛି, କାରଣ ତମ ଛଡ଼ା ମୋର ଏଠି ଆଉ କିଏ ବା ଅଛି।
1: ସାର୍ ଆପଣ କଣ ଅବିବାହିତ? ମାନେ ଆପଣଙ୍କ ଘରେ କଣ କେହି ନାହାନ୍ତି?
0: ମୋର ଗୋଟେ ଛୋଟ ସଂସାରଟିଏ ଥିଲା ସିଷ୍ଟର।
1: ତେବେ ସେମାନେ
0: ସେମାନେ ଏବେ କୋଉଠି? ଏଇ ପ୍ରଶ୍ନ ପଚାରିବାକୁ ତମେ ଚାହତ?
1: ହଁ ସାର। କଥା କଣ କି, ମାନେ ଅନେକ ଦିନ ଧରି ଆପଣ ପୀଡିତ ଅବସ୍ଥାରେ ଏଇଠି ପଡିଲେଣି, ଅଥଚ ସେମାନେ କିପରି ଦାୟିତ୍ୱ ଶୂନ୍ୟ ଭାବରେ ଦୂରେଇ ରହିଛନ୍ତି?
0: ନାହିଁ ନାହିଁ ସିଷ୍ଟର, ସେମାନଙ୍କର କିଛି ଭୁଲ ନାହିଁ, ସେମାନେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। ସବୁ ଦୋଷ ତ କହୁଛି ମୋର, ମୋ ଯୋଗୁଁ ହିଁ ସେମାନେ ମୋଠୁ ଦୂରେଇ ଯାଇଛନ୍ତି, ମୋରି ଯୋଗୁଁ ହିଁ ଆମର ସୁଖ ସଂସାରଟି ଉଜୁଡ଼ି ଯାଇଛି ସିଷ୍ଟର।
1: ସାର୍ ଆପଣ ଏସବୁ କଣ କହୁଛନ୍ତି?
0: ସିଷ୍ଟର ସୁଜାତା, ସେ ଥିଲା ମୋର ପ୍ରେମିକା ପୁଣି ପତ୍ନୀ, ସେଇ ଥିଲା ମୋ ଜୀବନର ସବୁକିଛି। ସ୍ନେହ ପ୍ରେମ ଅଜାଡ଼ି ଦେବାରେ ସେ ଥିଲା ଅକୁଣ୍ଠିତା, ଆଉ ପତିଭକ୍ତିରେ ସେ ଥିଲା ଅଦିତ୍ୟା। ଆମ ବାହାଘର ପରେ ଯୋଉ ଦିଟା ଶିଶୁ ସୁଜାତାର କୋଳମଣ୍ଡନ କଲେ, ସେମାନେ ଥିଲେ ଆମର ଅତି ଆଦରର ପୁଅ ଝିଅ ପ୍ରିଙ୍କୁ ଆଉ ପିଙ୍କି, ଦିଟା ନିଷ୍ପାପ କଳିକା ଯାହାଙ୍କ ପାଇଁ ଆମ ଛୋଟ ସଂସାର।

0: ଅଗଣାକୁ ପ୍ରତିଟି ସକାଳର ସୂର୍ଯ୍ୟ ଉଇଁ ଆସୁଥିଲା ଆନନ୍ଦ ଉଲ୍ଲାସର ତରଙ୍ଗ ନେଇ। ଆଉ ସେ ଦୁହେଁ ଥିଲେ ଆମ ସମସ୍ତ ସୁଖର କେନ୍ଦ୍ରବିନ୍ଦୁ। ଅଥଚ ମୁଁ ଏତେ ହତଭାଗ୍ୟ ଯେ ଜାଣି ଜାଣି ମୁଁ ସେମାନଙ୍କୁ ହରେଇ ବସିଲି ଏଇ ଚାକଚକ୍ୟ ଦୁନିଆର ମୋହରେ ପଡ଼ି। ଆଉ ମିଛ ପ୍ରେମର ମରିଚିକା ପଛରେ ଦୌଡ଼ି ଦୌଡ଼ି ଶେଷରେ ମୁଁ ପାଇଲି ଏଇ କଳଙ୍କମୟ ଯନ୍ତ୍ରଣାଦାୟକ ଜୀବନ।
1: ଏବେ ସେମାନେ କେଉଁଠି?
0: ସେ କଥା ମୁଁ ଜାଣିନି ସିଷ୍ଟର, ଅଥଚ ସେମାନଙ୍କୁ ଥରେ ମାତ୍ର ଦେଖିବା ପାଇଁ ମୋ ମନଟା ଆଜି କେତେ ବ୍ୟାକୁଳ ହେଉଛି। କିନ୍ତୁ ମୋର ସେମାନଙ୍କୁ ଏ ଅବସ୍ଥା ବିଷୟରେ ଜଣାଇ ମୋ ଦୁଃଖରେ ଭାଗିଦାର କରିବା ପାଇଁ ମୁଁ ଇଚ୍ଛା କରେନି। ଦୀର୍ଘ 20 ବର୍ଷ ଧରି ମୁଁ ସେମାନଙ୍କୁ ଜାଣି ଜାଣି ନିଜଠାରୁ ଦୂରେଇ ରଖିଛି। ସେମାନଙ୍କୁ ସୁଖର ସ୍ୱର୍ଗ ନିକଟକୁ ନେଇଯିବା ପାଇଁ ପ୍ରତିଶ୍ରୁତି ଦେଇ ହତାଶାର କୁହଳି ଭିତରକୁ ଠେଲି ଦେଇଛି ମୁଁ। ଆଜି କୋଉ ମୁହଁରେ ସେମାନଙ୍କୁ ମୁଁ ସାମ୍ନା କରିବି କୁହ ସିଷ୍ଟର? ଦୀର୍ଘ ଦିନ ଧରି ରୋଗ ଶଯ୍ୟାରେ ପଡ଼ି ରହି ଆଜି ସେଇ ପୁରୁଣା ଦିନର ସ୍ମୃତିକୁ ରୋମନ୍ଥନ କରୁ କରୁ ଆଖିରେ ମୋର ଲୁହ ଫରିଯାଉଛି ସିଷ୍ଟର। ଅନେକ ଥର ମୁଁ ଚେଷ୍ଟା କରିଛି ସିଷ୍ଟର ତମକୁ ମୋ ଜୀବନ ଇତିହାସ ସମ୍ପର୍କରେ ଜଣାଇ ଦେବା ପାଇଁ, ହେଲେ କହିବାକୁ ଚେଷ୍ଟା କରି ମୁଁ କହିପାରିନି। ଆଜି କିନ୍ତୁ ସବୁକିଛି ତମ ଆଗରେ କହିଦେବାକୁ ଚାହୁଁଛି। ମୋ କୁକର୍ମ ପାଇଁ ମୁଁ ଯେ ଆଜି ଅନୁତପ୍ତ, ଅନ୍ତତଃ ତମେ ହିଁ ଜାଣିଥାଅ ସିଷ୍ଟର।

0: ଦେଖା କରିବାକୁ କହି ମତେ ଠକି ଦେଇଛ।
1: ଆଚ୍ଛା, ଝିଅ ମାନେ ବି କମ ନୁହନ୍ତି ମ, କଣ ମିଛ କହିଲେ?
0: ତମ ଖାଲି ସବୁବେଳେ ମୋ ସାଙ୍ଗରେ ଝଗଡ଼ା। ଏ ତମର କଣ ମନେ ନେଇ ଆଜି ରାତିଟା ଆମ ପାଇଁ କଣ?
1: ଆରେ ମନେ ଅଛି, ପୁରାପୁରି ମନେ ଅଛି। ଆଜି ଯୋଉଠି ରାତି, ସବୁ ପୁଅ ଝିଅଙ୍କର ସ୍ୱପ୍ନ ଓ ଅଭିଳାଷର ରାତି।
0: ଆମ ଝଗଡ଼ା କଣ ଶେଷ ନାହିଁ?
1: ଆରେ ହବ ହବ, ଶେଷ ହବ, ବ୍ୟସ୍ତ କାହିଁ ହଉଛ?
0: କେବେ
1: ଆମ ସଂସାରକୁ ପୁଅଟି ଆସିଗଲେ,
0: ଆଉ ଯଦି ଝିଅଟି ଆସିଯାଏ?
1: ଏବେ ଗଲା, କଥା ସରିଲା, ଜାଣିବ ଆମ ଭାଗ୍ୟ ଖରାପ, ଆମ ଝଗଡ଼ାଟା ପୁଣି ଦୁଇ ଗୁଣ ବଢିଯିବ।
0: ସତେ? ତେବେ ତମ ସମୟ କଟି, ମୁଁ ଏପଟକୁ ମୁହଁ କରି ଶୋଇଲି, ତମେ ସେପଟକୁ ମୁହଁ କରି ଶୋ। ଆମର ଆଉ ଝଗଡ଼ା ହବନି।
1: ସୁଜାତା ପ୍ଲିଜ, ଏପଟକୁ ବୁଲ ନା। ଆରେ ବାବା, ମୋର ଭୁଲ ହେଇଛି, ଏଇ ଦେଖ ଦେଖ ଦେଖ, ମୁଁ କାନ ଧରିଲି। ଏ ଆଜି ପରି ଦିନ ତମେ ଆଉ ରାଗ ନେଇ। ଆଚ୍ଛା ହେଲା, ଆମ ସଂସାରକୁ ଆଗ ଝିଅଟିଏ ଆସୁ, ଆଉ ତାପରେ
0: ତାପରେ ପୁଅ।

0: ସେ କରିବା କଥା ନା କଣ?
1: କଲିକତାରୁ ମୋ ସାଙ୍ଗ ଶୁଭେନ୍ଦୁ।
0: ଶୁଭେନ୍ଦୁ?
1: ଆରେ ଶୁଭେନ୍ଦୁ ମହାନ୍ତି ମୋ।
0: ସିଏ
1: ଖବର ଦେଇଛି କଲିକତା ଯେ ସେଠି କିଛି ବ୍ୟବସାୟ ଆରମ୍ଭ କରିବା ପାଇଁ। ସିଏ ସେଠି ଅନେକ ଦିନ ବ୍ୟବସାୟ କରି ପୁରାପୁରି ଏଷ୍ଟାବ୍ଲିଶ୍ଡ
0: ହେଲେ ଟଙ୍କା
1: ହଁ ମାନେ ପ୍ରଥମରୁ କିଛି ଟଙ୍କା ଦରକାର। ତେଣୁ ମୁଁ ଭାବିଛି ଏମିତି ଆମ ଜମିଗୁଡ଼ାକ ତ ଚାଷୀଙ୍କ ହାତରେ ଅଟକି ରହିବା ଅପେକ୍ଷା ସେଥିରୁ କିଛି ବିକ୍ରି କରି ଟଙ୍କା ଯୋଗାଡ଼ କରିବି, ଆଉ ଯେତେ ଶୀଘ୍ର କଲିକତାରେ ବ୍ୟବସାୟଟି ମୁଁ ଆରମ୍ଭ କରିବି। ହୁଏତ ଭବିଷ୍ୟତରେ ଆମର ଆର୍ଥିକ ପରିସ୍ଥିତି ନିଶ୍ଚୟ ସୁଧୁରି ଯାଇପାରେ ସୁଜାତା। ହ୍ୱାଟ୍ ଇଜ୍ ୟୋର ଓପିନିୟନ?
0: ଆମର ଭଲ ପାଇଁ ତମେ ଯେତେବେଳେ ଯାହା କିଛି କରିବା ପାଇଁ ଚାହିଁଛ ମୁଁ କ'ଣ କେବେ ମନା କରିଛି? ହେଲେ ଆମର ବାହାଘର ପରେ ତମକୁ ଛାଡ଼ି ଏକାକି ଗୋଟିଏ ରାତି ମୁଁ ରହିପାରିନି। ପିଲାମାନେ ତ ତମକୁ ଗୋଟିଏ ମୁହୂର୍ତ୍ତ ନ ଦେଖିଲେ ପାଗଳ, କେମିତି ଚଳିବେ ସେମାନେ ଏତେ ଦିନ ତମକୁ ପାଖରୁ ଛାଡ଼ି କହିଲ?
1: ଅବଶ୍ୟ ତମେ ଯୋଉଟା କହୁଛ ସେଟା ସମ୍ପୂର୍ଣ୍ଣ ଠିକ। କ'ଣ କରିବା, ଉପାୟ ବି ତ କିଛି ନାହିଁ, କିଛି ତ କରିବାକୁ ପଡ଼ିବ। ଶୁଣ ମାନେ ପ୍ରଥମରୁ ହୁଏତ କିଛି ଦିନ କଷ୍ଟ ଲାଗିବ, ତାପରେ ମୁଁ ଅନ୍ତତଃ ଗୋଟାଏ ବର୍ଷ ଭିତରେ ମୋ ବ୍ୟବସାୟକୁ ଠିଆ କରିଦେଲେ ତମମାନଙ୍କୁ କଲିକତା ନେଇଯିବିନି, ବରଂ ସେଇଠି ପିଲାମାନଙ୍କ ପଢ଼ାପଢ଼ିରେ କିଛିଟା ସୁବିଧା ହେଇପାରିବ।
0: ହଁ, ମୁଁ ତମର ପତ୍ନୀ, ତମେ ଘରର ଭଲ ପାଇଁ ଯାହା କିଛି କରିବ ମୁଁ ସେଥିରେ ସମ୍ପୂର୍ଣ୍ଣ ଏକମତ। ବରଂ ଦରକାର ହେଲେ ମୁଁ ମୋର ସବୁ ସୁନା ଗହଣା ବନ୍ଧା ପକାଇ ତମ ବ୍ୟବସାୟ ପାଇଁ ଟଙ୍କା ଯୋଗାଡ଼ କରିପାରିବି, ହେଲା? ତମେ ଜମା ବ୍ୟସ୍ତ ହୁଅନି।
1: ଥ୍ୟାଙ୍କ ୟୁ ଭେରି ମଚ୍। ତେବେ କାଲିଠାରୁ ସବୁକିଛି ଯୋଗାଡ଼ କରିବା ବ୍ୟବସ୍ଥା କରୁଛି। ଶୁଭେନ୍ଦୁକୁ ମୁଁ ଚିଠି ଲେଖୁଛି, ତାର ଉତ୍ତର ପାଇବା ପରେ ହିଁ ମୁଁ କଲିକତା ଚାଲିଯିବି। କ'ଣ କହୁଛ?
0: ହଁ ହଁ
1: ଲାଗିଲ
0: ନାହିଁ।

ଆସି ଯାଇଛି, ଆସି ଯାଇଛି, ଏବେ ତାର ଗୋଡ଼ ଖସିବାର ବେଳ ଆସି ଯାଇଛି। ସୁବର୍ଣ୍ଣପୁର ଜମିଦାର ପୁତ୍ର ଅଭିନବ ଚୌଧୁରୀ କଲିକତା ମହାନଗରୀକୁ ଆସି ସେଇ ନଷ୍ଟ ଉର୍ବଶୀ ଆଉ ଅନେକ ଶଯ୍ୟାର ନାୟିକାମାନଙ୍କର କପଟ ଜାଲରେ ପଡ଼ିଯାଇଛି। ସେମାନଙ୍କର ଯୌବନର ଚିକ୍ମିକ୍ ଆଲୁଅରେ ଅନ୍ଧ ହୋଇ ଧୀରେ ଧୀରେ ଅଜ୍ଞାନର ସୁଡ଼ଙ୍ଗ ଦେଇ ମୋ ଆଡ଼କୁ ପାଦ ବଢ଼ି ଚାଲିଛି। ଆଉ ମୁଁ ଏଡ୍ସ ରାକ୍ଷସ ଚାହିଁ ବସିଛି। ମୋ ନିକଟକୁ ଆସିବା ମାତ୍ରେ ମୋର ଶକ୍ତ ପଞ୍ଜା ତଳେ ତାକୁ ଚାପି ଦେଇ ମୃତ୍ୟୁର ଅତଳ ଗର୍ଭକୁ ଠେଲିଦେବି।

0: ଘରଟିଏ ପାଇଁ 1.5 ଲକ୍ଷ ଟଙ୍କା ସଲାମି ଦେଇସାରିଛି। ଭାବୁଛି ଆଉ କିଛି ଟଙ୍କା ଯୋଗାଡ଼ କଲେ ପରମାନେଣ୍ଟ ବିଜନେସଟା ଆରମ୍ଭ କରିଦେବି ଆଉ କଣ। ଆଉ ତାପରେ ତମର ମୋର ବାହାଘରଟା ପକ୍କା ହେଇଯିବ, କଣ ଭଲ ହବନି?
1: ସେତିକି ଥାଉ, ତମର ଏମିତି ସ୍ୱପ୍ନ ଦେଖିବାଟା ମୁଁ ଆଦୌ ପସନ୍ଦ କରେନି।
0: ମାନେ
1: ମୁଁ ଯେତେବେଳେ ତମ ପାଖେ ପାଖେ ଅଛି, ଆଉ ତେବେ ବାହାଘରର ଆବଶ୍ୟକତା କଣ ରହିଛି? ଆଗେ ନିଜର ବିଜନେସ ବଢାଅ, ତାପରେ ଯାଇ ଏସବୁ। ହଁ ଜାଣିଛୁ ଶୁଭେନ୍ଦୁ,
0: କଣ ହେଲା?
1: ଅଭି ଚୌଧୁରୀଟା ଏବେ ମୋ ପାଇଁ ପୁରା ପୁରୀ ପାଗଳ।
0: ସତେ?
1: ଏଇ ସୁଯୋଗଟା ତମେ ଆଦୌ କର ଛଡ଼ା କର।
0: ସେ କଥା କହିବାକୁ ଅଛି,
1: ଯଦି ଅଭି ଚୌଧୁରୀ ଜାଣିବ ମୁଁ ତମକୁ ବାହା ହେଇସାରିଛି, ତେବେ ସେ ଆଉ ଆମ ଜାଲରେ ଧରା ଦେବନି, ଖସିଯିବାକୁ ଚେଷ୍ଟା କରିବ। ବି କେୟାରଫୁଲ ଶୁଭେନ୍ଦୁ, ଏତେଟା ଚାଇଲ୍ଡଲେସ୍ ଭଲ ନୁହେଁ।
0: ଅବଶ୍ୟ ତମେ ଯାହା କହୁଛ ସମ୍ପୂର୍ଣ୍ଣ ଠିକ ଉପାଲି, ତେବେ ଉପାୟ କର ଯେତେ ଶୀଘ୍ର ଆଉ କିଛି ତାଠୁ ଖସାଇ ଆଣିବା।
1: ସିମ୍ପଲ, ଭେରି ସିମ୍ପଲ।
0: ମାନେ
1: ତମେ କାଲି ତା ପାଖକୁ ଯାଇ ତାକୁ କିଛି ଟଙ୍କା ଧାର ସୂତ୍ରରେ ମାଗ। ତମର ଗୋଟେ ବଡ ବିଜନେସ ଚାଲିଛି ବୋଲି ତାକୁ ବିଶ୍ୱାସ ହେଇଯାଇଛି, ତେଣୁ ସେ ଧାର ଦେବାକୁ ଆଦୌ ମନା କରିବନି। ଯଦି ମନା କରେ ତେବେ ମୁଁ ତମ ପାଖେ ପାଖେ ରହି ତାକୁ ମନେଇବାର ବାଟ କରିବିନି। ମୁଁ ଅନୁରୋଧ କଲେ ସେ ଆଦୌ ମନା କରିବନି, ଏ ବିଶ୍ୱାସ ମୋର ଅଛି।
0: ବୁଝିଲ ଉପାଲି, ସେଥର ତାକୁ ବଡ ବିଜନେସଟେ ଦେଇଥିଲି ବୋଲି ସତ ମିଛ କହି ତାଠୁ କିଛି ଫାଇଦା ଉଠେଇବାର ସାହସ କରିଥିଲି, କିନ୍ତୁ ଏଥର ଏତେ ସହଜ ହେବନି ଉପାଲି, ହୁଏତ ସେ ମନା ବି କରିଦେଇପାରେ।
1: ମନା କରିବ ଫୁଣି ମିସ୍ ଉପାଲି କଥାରେ? ଜାଣୁ ଶୁଭେନ୍ଦୁ, ମିସ୍ ଉପାଲି ଯେଉଁଠି ମୁହଁ ଖୋଲେ ସେଠି ଟଙ୍କାର ସୁଅ ଛୁଟେ।
0: ବାସ୍ ବାସ୍ ବାସ୍, ସେତିକି ଥାଉ, ଏବେ ମତେ ଲାଗୁଛି ସବୁ ଟଙ୍କା ଯେମିତି ମୁଁ ପାଇସାରିଲିଣି, ବୁଝିଲ?
1: ମାନେ
0: ମାନେ ଆଉ କଣ, ତମ କଥା ତ 1 ଲକ୍ଷ ଟଙ୍କା।
1: ଯଦି ମୋ କଥା ବଦକ 1 ଲକ୍ଷ ଟଙ୍କା ତେବେ ମୁଁ ନିଜେ କେତେ?
0: ତମର ମୂଲ୍ୟ କେତେ ଯେ ହେବ ମୋ ହିସାବ ବାହାରେ, ତମେ ତ ଗୋଟେ ସୁନାର ଖଣି ଉପାଲି, ଆଉ ସେଇଥିପାଇଁ ମୁଁ ତମକୁ ଆଦୌ ହାତ ଛଡ଼ା କରିବାକୁ ଚାହେଁନି।
1: ଆଉ ମୁଁ ଯଦି ଚାଲିଯାଏ
0: ତେବେ ମୁଁ ଜାଣିବି ମୋର ଭାଗ୍ୟ ଖରାପ।

0: Night is 9:30 to 10, but why gola hai tola pojanta? E pojanta dar dekha nahi. Arey, kya jo? Chata ji, hey misu, kya jo be? Almirar baag gote bottol dia. Di ta bottol sales kar deli ni. Khali pani. ଆଜିକାଲି କମ୍ପାନୀ ଗୁଡା ବି ମାଲ ବଦଳରେ ଖାଲି ପାଣି ଭର୍ତ୍ତି କରିଦଉଛନ୍ତି। ହ୍ୟାଲୋ, ୟେସ୍ ଅଭିନବ, ଅଭିନବ, ଅଭିନବ ସ୍ପିକିଂ। ୟେସ୍ କେ? ୟେସ୍ ମିସ୍ ଉପଲ। ଆଉ କିଏ? କଣ ସୁଜାତା? କେ ବେ ମୁଁ ସୁଜାତା ବଜାତା କେ ଜାଣେ? ସବୁ ତକ ବାଜେ ଲୋକ ଏମିତି ରାତିରେ ସେଟା ଫୋନ କରୁଛନ୍ତି, କାହାର ଟଙ୍କା ଦରକାର ତ କାହାର ଛୁଟି ଦରକାର। ହେଲେ ମୁଁ ଯେ ଯାହାକୁ ଅପେକ୍ଷା କରିଛି ସାର୍, ତାର ଏପର୍ଯ୍ୟନ୍ତ ଦେଖା ନାହିଁ। ଇଟ୍ ଇଜ୍ ଅଲରେଡି 9:30, ରାତିଟା କେମିତି କଟିବ? ଏ ଚାଟାଜୀ, ଏ ମିସ୍ ରୂପାଲି ଗୁଡାକ ଗଲୁ, ଡାକ ଡାକ। କେ? ଆରେ ଭାଇ, କବାଟ ଭିତରୁ ବନ୍ଦ ହେଇନି, ଭିତରକୁ ଆସ ଆସ। ଆରେ ଶୁଭେନ୍ଦୁ, ମିସ୍ ରୂପାଲି, ମୁଁ ତ ତମରି ଅପେକ୍ଷାରେ ଆଉ। ଆରେ ଆସିବ ବୋଲି କହିଦେଇ ଦୁଇ ଦିନ ଧରି ତମର ଆଦୌ ଦେଖା ନାହିଁ। ତମେ ତ ଜାଣ ମିସ୍ ରୂପାଲି, ତମ ବିନା ମୋର ଗୋଟିଏ ରାତି କଟିବା ବି ମୁସ୍କିଲ ହେଇ ଯାଏ। ଆଇ କ୍ୟାଣ୍ଟ ସ୍ଲିପ୍ ୱିଦାଉଟ୍ ୟୁ। ୟେସ୍, ଦେଖୁନ ମାନେ ଆଜି ଏକାକି ବସି ପେକ୍ ପରେ ପେକ୍ ପିଇବାର ଲାଗିଛି। ନଥିଙ୍ଗ ନଥିଙ୍ଗ ନା, ୟୁ ଆର୍ ହିୟର ରିଏଲି, ବସ ଜମିଯିବ ଆଜି ରାତିଟା।
1: ମିଷ୍ଟର ଚୌଧୁରୀ, ଆପଣ ସେଇଠି ବସନ୍ତୁ ନା, ଆପଣ ଆଦୌ ଉଠିବାକୁ ଚେଷ୍ଟା କରନ୍ତୁନି, ଆପଣଙ୍କ ପାଦ ଚଳମଳ ହେଉଛି, ପଡ଼ିଯିବେ ଯେ।
0: ନୋ ନୋ, ଉପରେ ସେଇଥିରେ ତ ମଜା ଅଛି, ମାନେ ମୁଁ ପଡି ଯାଉଥିବି, ତମେ ଧରି ନଉଥିବ, ମୁଁ ଶୋଇ ଯାଉଥିବି, ତମେ ମୋତେ ଉଠେଇ ଦଉଥିବ, ସେ ଶୋଉଥିବ।

0: ଠିକ୍ ସେମିତି ବାପା ମୋର ଦିନେ କଲିକତା ଆସିଥିଲେ ଆମମାନଙ୍କର ଭବିଷ୍ୟତକୁ ଆଖି ଆଗରେ ରଖି, କିନ୍ତୁ କିନ୍ତୁ ସମୟକ୍ରମେ ସେ ଭୁଲିଗଲେ ତାଙ୍କର ଉଦ୍ଦେଶ୍ୟ, ଭୁଲିଗଲେ ତାଙ୍କର ସ୍ତ୍ରୀ ଓ ସନ୍ତାନକୁ। ତାପରେ ଆରମ୍ଭ ହେଲା ଆମର ଦୁଃଖର ଜୀବନ। ମା ମୋର ବହୁ କଷ୍ଟରେ ମତେ ପଢ଼େ, ମୋର ସୁଖ ଦେଖିବା ପୂର୍ବରୁ ପେପ୍ଟିକ ଅଲସର ରୋଗରେ ମୃତ୍ୟୁବରଣ କଲେ। ଆଉ ତାପରେ ମୁଁ ମୋ ଜୀବନକୁ ବାଜି ଲଗେଇ ଗାଁ ଛାଡ଼ି ଏକାକୀ ଚାଲି ଆସିଲି ଏଇ କଲିକତାକୁ। କାଳେ ସୌଭାଗ୍ୟ ବଶତଃ ବାପାଙ୍କ ସହ ମୋର ଦେଖା ହେଇଯିବ ବୋଲି। ଅବଶ୍ୟ ବାପାଙ୍କ ସହ ମୋର ଦେଖା ହେଲା। ତାଙ୍କର ଜୀବନର ଶେଷ ମୁହୂର୍ତ୍ତରେ ଏହି ମିଶନାରୀ ହସ୍ପିଟାଲରେ ବାପା ସେତେବେଳେ ଏଡ୍ସ ରୋଗରେ ସଂକ୍ରମିତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥାନ୍ତି। ମୁଁ କେବଳ ଥାଏ ତାଙ୍କରି ସେବାରେ ନର୍ସ ଭାବେ।
1: ଶୁଭେନ୍ଦୁ ତାହେଲେ
0: ସେ ଆଉ ନାହାନ୍ତି ଏହି ଜଗତରେ। ଗତ 2 ବର୍ଷ ତଳେ ସେ ଯେତେବେଳେ ଆପଣଙ୍କ ପରି ଏଡ୍ସ ଦ୍ୱାରା ସଂକ୍ରମିତ ହେଇ ଆସିଥିଲେ ଏହି ମିଶନାରୀ ହସ୍ପିଟାଲକୁ, ତାଙ୍କରି ପାଖରେ ନା ଥିଲେ ସେଇ ବହୁ ଚର୍ଚ୍ଚିତ ମିସ୍ ଉପାଲି, ନା ଆଉ କେହି ଛଳନାର ମୁଖବିନ୍ଦ ମଣିଷ, କେବଳ ମୁଁ ହିଁ ଥିଲି ତାଙ୍କରି ପାଖରେ ତାଙ୍କ ଜୀବନର ଶେଷ ମୁହୂର୍ତ୍ତରେ। ଅବଶ୍ୟ ସେ ଥିଲା ମୋର ସୌଭାଗ୍ୟ।
1: ଅରୁଣା, ମୋ ନିକଟକୁ ଟିକେ ଆ। ଆଜି ମୋ ଜୀବନର ଶେଷ ମୁହୂର୍ତ୍ତରେ ତୋର ଏଇ ନିଷ୍ପାପ ମୁହଁରେ ମୋ ଝିଅ ପିଙ୍କିର ମୁହଁଟିକୁ ଅନୁଭବ କରି ଅନ୍ତତଃ ଶାନ୍ତିରେ ମୁଁ ଶେଷ ନିଶ୍ୱାସ ତ୍ୟାଗ କରିପାରିବି। ଏବେ ମୁଁ ଭାବୁଛି ଆମମାନଙ୍କ ପରି ପାର୍ଥିବ ସର୍ବସ୍ୱ ସ୍ୱାର୍ଥପର ବାପାମାନଙ୍କୁ ନେଇ ତମେ ସବୁ ଜୀବନରେ ଅନେକ କଷ୍ଟ ଭୋଗିଛ, ଆଉ ଆମମାନଙ୍କର କୁକର୍ମ ପାଇଁ ଆମମାନେ ବି ଯଥେଷ୍ଟ ଫଳ ପାଇଛୁ। ଜାଣିଛି ମୋ ଜୀବନ ଆଉ ବେଶୀ ଦିନ ନୁହେଁ, ମୃତ୍ୟୁଟା ପାଖେଇ ଆସିଲାଣି ମା ଅରୁଣା। ଗୋଟାଏ ଦୁଃଖ ମୋର ଯୋଉଟା ମୋର ପ୍ରତି ମୁହୂର୍ତ୍ତରେ ମୋ ମନକୁ ଆନ୍ଦୋଳିତ କରୁଛି। ଜୀବନର ଶେଷ ମୁହୂର୍ତ୍ତରେ ମୋର ପ୍ରାଣପ୍ରିୟା ସୁଜାତା ଓ ଅତି ଆଦରର ପିଙ୍କି ରିଙ୍କୁଙ୍କ ସହ ଥରେ ମାତ୍ରକୁ ଦେଖାଇ ପାରିଲାନି।
0: ଆପଣ ବ୍ୟସ୍ତ ହୁଅନ୍ତୁନି ମଉସା, ମୁଁ ଯେତେ ଶୀଘ୍ର ମାଉସୀ ପିଙ୍କି ରିଙ୍କୁ ସମସ୍ତଙ୍କୁ ଖବର ଦେଇ ଡକାଇ ଆଣିବାର ବ୍ୟବସ୍ଥା କରୁଛି।
1: କିନ୍ତୁ ତା ପୂର୍ବରୁ ଯଦି ମୋର ମୃତ୍ୟୁ ଘଟିସାରିଥାଏ
0: ମଉସା,
1: ମାଲୁ ଗୋଟାଏ ଅନୁରୋଧ ରକ୍ଷା କରିବୁ?
0: କୁହନ୍ତୁ ମଉସା, ପାରିବି ଯଦି ନିଶ୍ଚୟ ରକ୍ଷା କରିବି।
1: ଏଇ ହେଉଛି ୱିଲ୍ ପେପର। ଅନେକ ଦିନରୁ ମୋର ସମସ୍ତ ସ୍ଥାବର ଆଉ ଅସ୍ଥାବର ସମ୍ପତ୍ତିର ମାଲିକାନା ସେମାନଙ୍କ ନାଁରେ କରିସାରିଛି। ସେମାନେ ଆସିବା ପୂର୍ବରୁ ମୋର ଯଦି ମୃତ୍ୟୁ ଘଟେ ତେବେ ମା ଅରୁଣା ସେମାନଙ୍କୁ ଏଇ ୱିଲ୍ଟି ଦେଇଦେବୁ, ଆଉ କହିବୁ ଅଭିନବ ଚୌଧୁରୀ ତାର ଅତୀତର ସମସ୍ତ କୁକର୍ମ ପାଇଁ ତିଳ ତିଳ କରି ଅନୁତାପ କରି ମୃତ୍ୟୁବରଣ କଲା।
0: ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁନି ମଉସା, ମୁଁ ଆପଣଙ୍କର ଏଇ ଗୁରୁ ଦାୟିତ୍ୱଟି ଗ୍ରହଣ କଲେ।
1: ଛାତି ଭିତରଟା କଢେଇ ଯାଉଛି ମା ଅରୁଣା, ମୋ ଦେହଟା କେମିତି ଅବଶ ଅବଶ ଲାଗୁଛି। ମୁଁ ବଛିବିନି, ଆଉ ବେଶୀ ସମୟ ନୁହେଁ, ମୋର ଶେଷ ଅନୁରୋଧ ମନେ ରଖି କାର୍ଯ୍ୟ କରିବି। ମା
0: ମଉସା, ମୁଁ ନିଶ୍ଚୟ ପୂରଣ କରିବି।
1: ମୋ ପାପି
0: ହେଇ ନିଅନ୍ତୁ ମଉସା, ପାଣି ନିଅନ୍ତୁ, ନିଅନ୍ତୁ
1: ସ୍ଥାନେ
0: ମା, ନିଅନ୍ତୁ ମଉସା, ନିଅନ୍ତୁ ମଉସା।

ଦେଖିଲ ଦେଖିଲ ତ ଅଭିନବ ଚୌଧୁରୀର ଏଇ ବିୟୋଗାନ୍ତକ ଜୀବନ ନାଟକ, କେମିତି ସେ ଯନ୍ତ୍ରଣାରେ ଛଟପଟ ହୋଇ ମୃତ୍ୟୁର ଜନ୍ତା ଭିତରକୁ ଠେଲି ହୋଇଗଲା।

କେବଳ ଯେ ସେ ଅକାଳ ମୃତ୍ୟୁ ମୁଖରେ ପଡିଲା ତାହା ନୁହେଁ, ନିଜେ ଗଢିଥିବା ନିଜର ସୁଖର ସଂସାରଟିକୁ ଜାଣି ଜାଣି ନିଜ ହାତରେ ଭାଙ୍ଗି ଚୋରମାର କରିଦେଲା। ଶୁଣ ଶୁଣ ରେ ଅଜ୍ଞ ମଣିଷ ସମାଜ, ଯଦି ନିଜ ମନ ଘୋଡ଼ାର ଲଗାମ ଧରି ଆୟତ କରିବା ପାଇଁ ନିଜର ଶକ୍ତି ନାହିଁ, ଯଦି ଜୀବନ ରାସ୍ତାରେ ସତର୍କତାର ସହ ଚାଲିବା ପାଇଁ ନିଜର ଯଥେଷ୍ଟ ଜ୍ଞାନ ନାହିଁ, ତେବେ ତମେ ଦିନେ ନା ଦିନେ ମୋର ଶକ୍ତ ପଞ୍ଜା ତଳେ ଚାପି ହୋଇ ଅକାଳ ମୃତ୍ୟୁର ଅତଳ ଗର୍ଭକୁ ଠେଲି ହୋଇଯିବ। ହୁସିଆର ହୁସିଆର ହୁସିଆର।

ଶୁଣୁଥିଲେ ନାଟକ ଭଙ୍ଗା ଆଇନା ନିଜ ମୁହଁ, ରଚନା କମଳ କୁମାର ପଟ୍ଟନାୟକ, ପ୍ରଯୋଜନା ସୁରେନ୍ଦ୍ର ଚନ୍ଦ୍ର ଦାସ, ସହଯୋଗିତା କ୍ରିଷ୍ଣ ମହାନ୍ତି। ଏଥିରେ ବିଭିନ୍ନ ଭୂମିକାରେ ଯେଉଁମାନେ ଅଂଶଗ୍ରହଣ କରିଥିଲେ ସେମାନେ ହେଲେ ଏଡ୍ସ ରାକ୍ଷସ ନରେନ୍ଦ୍ର କୁମାର ପଟ୍ଟନାୟକ, ବିନୟ ଭୂଷଣ ଦେଇଥିଲେ ଅଭିନବ ଚୌଧୁରୀ ଭୂମିକାରେ, ଶୁଭେନ୍ଦୁ ଭୂମିକାରେ ଥିଲେ ହରିଜୀବନ ଦାସ, ଶ୍ରାବନ୍ତୀ ବୋଷ ଥିଲେ ମିସ୍ ରୂପାଲି ଭୂମିକାରେ, ସୁଜାତା ଭୂମିକାରେ ଥିଲେ କୁନି ମିଶ୍ର ଏବଂ ସ୍ମିତା ତ୍ରିପାଠୀ ଥିଲେ ସିଷ୍ଟର ଭୂମିକାରେ। ଏଥର ଶୁଣନ୍ତୁ ସୁଭାଷ ଦାସଙ୍କ କଣ୍ଠରେ ଏହି ଗୀତଟି, ଶିଳ୍ପୀଙ୍କ କଣ୍ଠରେ ମନୋଜ ପଟ୍ଟନାୟକଙ୍କ ରଚନା।

ଆକାଶବାଣୀ କଟକ ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଅଭିଲାଖିତ ଦିନ 11:10 କଣ୍ଠଶିଳ୍ପୀ ଭାନୁମତୀ ସାହୁ ଏବଂ ସରୋଜ କୁମାର ପରିଡ଼ା ଲୋକସଙ୍ଗୀତ କ୍ରମରେ ପ୍ରଚାର କରିବୁ ଗୋପାଳଙ୍କ ଉକାଳ ଦିନ 11:30 ପରିବେଷଣ କରିଛନ୍ତି ଧରଣୀଧର ବେହେରା ଏବଂ ସାଥୀମାନେ ମଞ୍ଜୁଳ ମଧ୍ୟାହ୍ନରେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଦିନ 12:00 10:00 ତେଲିଙ୍ଗି ବାଦ୍ୟ ପରିବେଷଣ କରିଛନ୍ତି ସୁବାସ ଚନ୍ଦ୍ର ମଲ୍ଲିକ ଏବଂ ସାଥୀମାନେ ନାରୀମହଲ ଦିନ 1:20 ଏଥିରେ ରହିଛି ଆମ ଶ୍ରୋତା ଭଉଣୀ ସ୍କୃତିକଳିକା ବେହେରାଙ୍କ ସହିତ କଥାବାର୍ତ୍ତା ଅପରାହ୍ନ 2:45 ଆପଣଙ୍କ ଚିଠି ଅପରାହ୍ନ 3:00 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଅପରାହ୍ନ 3:10 ପିପୁଲ୍ସ ପଦ୍ମ ଆକାଶବାଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ ଅପରାହ୍ନ 3:25 ଚିରହରିତ ଅପରାହ୍ନ 4:00 ମିଳିତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55 ସ୍ମୃତିର ପାହାଚ ସନ୍ଧ୍ୟା 5:00 ଏଥିରେ ରହିଛି ବସନ୍ତ ମହାନ୍ତିଙ୍କ ସହିତ ସାକ୍ଷାତକାର ଯୁବବାଣୀରେ ସମ୍ପର୍କରେ ଶ୍ରୋତାଙ୍କ ଚିଠିପତ୍ରର ଉତ୍ତର ସନ୍ଧ୍ୟା 5:30 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 37ତମ ଭାଗ ସନ୍ଧ୍ୟା 6:10 ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ସନ୍ଧ୍ୟା 6:30 ରାତି 17:02 ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ରାତି 17:25 ଜିଲ୍ଲା ହାଲଚାଲରେ ବଲାଙ୍ଗୀର ଜିଲ୍ଲାର ହାଲଚାଲ ଆକାଶବାଣୀରୁ କୃଷି ଶିକ୍ଷା ରାତି 17:30 ଏଥିରେ ବିଷୟ ରହିଛି ହରଡ଼ ଚାଷ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡକ୍ଟର ମାନସ ରଞ୍ଜନ ପଟ୍ଟନାୟକ ରାତି 8:02 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ରାତି 9:30 ଅଖିଳ ଭାରତୀୟ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ରେଡିଓସ୍କୋପ୍ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ରାତି 10:00 ଅଖିଳ ଭାରତୀୟ ରବିବାସୀର ସଙ୍ଗୀତ ସଭା

0: ଆକାଶବାଣୀ ଦିଲ୍ଲୀରୁ ଏହି ଥିଲା ଆମର ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନା ଅନୁଯାୟୀ ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ତା'ର ଆଖପାଖ ଅଞ୍ଚଳର ଆକାଶ ମୁଖ୍ୟତଃ ନିର୍ମଳ ରହିବା ସହିତ ଆସନ୍ତାକାଲି ସର୍ବୋଚ୍ଚ ତାପମାତ୍ରା 43 ଡିଗ୍ରୀ ସେଲ୍ସିୟସ୍ ଏବଂ ସର୍ବନିମ୍ନ 37 ଡିଗ୍ରୀ ସେଲ୍ସିୟସ୍ ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।
1: ଜିଏସ୍ଟି କାଉନ୍ସିଲ୍ ବୀମା ଉପରେ ଲାଗୁ ହେବାକୁ ଥିବା 18% ଟ୍ୟାକ୍ସକୁ ହ୍ରାସ କରି 0% କରି ଦିଆଯାଇଛି। ଏହାଫଳରେ ଜୀବନ ବୀମା କରିବାକୁ ଥିଲେ ଏବେ କେବଳ ଇନ୍ସୁରାନ୍ସର ପ୍ରିମିୟମ୍ ହିଁ ଦେବାକୁ ହେବ ଏବଂ ଏହା ଉପରେ କୌଣସି ଅତିରିକ୍ତ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ। ଯେଉଁମାନେ ସ୍ୱାସ୍ଥ୍ୟ ବୀମା କରିବାକୁ ଚାହୁଁଛନ୍ତି ତାଙ୍କ ପାଇଁ ବହୁତ ଲାଭପ୍ରଦ ହେବ, କାହିଁକି ନା ଆଗରୁ ଏଲ୍ଆଇସିକୁ ରିହାତି ମିଳିଥିଲା ଆଉ ଏବେ ଜିଏସ୍ଟି ହଟିଯିବା କାରଣରୁ ବୀମା କରୁଥିବା ଲୋକଙ୍କ ପାଇଁ ଏହା ବହୁତ ଫଳପ୍ରଦ ହେବ।
2: ଯଦି ଆପଣ ଏବେ କୌଣସି ନୂତନ କାର୍ କିମ୍ବା ବାଇକ୍ କିଣିବା ଯୋଜନା କରୁଛନ୍ତି, ଏହା ଆପଣଙ୍କୁ ଏବେ ବହୁତ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ। ଜିଏସ୍ଟି ପରିଷଦ ଛୋଟ କାର୍, 350 ସିସିର ବାଇକ୍ ଏବଂ ତିନିଚକିଆ ଯାନ ଉପରେ ଟ୍ୟାକ୍ସ 28% ହ୍ରାସ କରି 18% କରିଦେଇଛନ୍ତି। ସେପ୍ଟେମ୍ବର 22 ତାରିଖ 2025 ଲାଗୁ ହେବାକୁ ଥିବା ଏହି ପୂଜା ଉପହାର ଏଣ୍ଟ୍ରି ଲେବଲ୍ ଗାଡ଼ିଗୁଡ଼ିକୁ ଆହୁରି ଶସ୍ତା କରିଦେବ, କିନ୍ତୁ ଲକ୍ଜରୀ କାର୍ ଏବଂ ବଡ଼ ବାଇକ୍ 40% ନୂଆ ସ୍ଲାବ୍ରେ ଆସିଯିବ, ତଥାପି ଏସବୁ ଉପରେ କମ୍ ଟ୍ୟାକ୍ସ ଲାଗିବ।

0: ଯଦି ଆପଣ ଏବେ କୌଣସି ନୂତନ କାର୍ କିମ୍ବା ବାଇକ୍ କିଣିବା ଯୋଜନା କରୁଛନ୍ତି, ଏହା ଆପଣଙ୍କୁ ଏବେ ବହୁତ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ। ଜିଏସ୍ଟି ପରିଷଦ ଛୋଟ କାର୍, 350 ସିସିର ବାଇକ୍ ଏବଂ ତିନିଚକିଆ ଯାନ ଉପରେ ଟ୍ୟାକ୍ସ 28% ହ୍ରାସ କରି 18% କରିଦେଇଛନ୍ତି। ସେପ୍ଟେମ୍ବର 22, 2025 ଲାଗୁ ହେବାକୁ ଥିବା ଏହି ପୂଜା ଉପହାର ଏଣ୍ଟ୍ରି ଲେବଲ୍ ଗାଡ଼ିଗୁଡ଼ିକୁ ଆହୁରି ଶସ୍ତା କରିଦେବ, କିନ୍ତୁ ଲକ୍ଜୁରୀ କାର୍ ଏବଂ ବଡ଼ ବାଇକ୍ 40% ନୂଆ ସ୍ଲାବ୍ରେ ଆସିଯିବ। ତଥାପି ଏସବୁ ଉପରେ କମ୍ ଟ୍ୟାକ୍ସ ଲାଗିବ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ହଁ, ଇଏ କଷ୍ଟମର କେୟାର କୋଉଠି? ହଁ ମ୍ୟାଡାମ।
5: ଆଜ୍ଞା।
4: ଇଏ KYC ଅପଡେଟ ପାଇଁ ମୋ ପାଖକୁ ବାରମ୍ବାର ମେସେଜ କାହିଁକି ଆସୁଛି?
5: କାରଣ ବ୍ୟାଙ୍କିଙ୍ଗ ସେବା ଗୁଡିକ ପାଇଁ ନିର୍ଦ୍ଧାରିତ ସମୟରେ KYC ଅପଡେଟ କରିବା ଉଚିତ।
4: କିନ୍ତୁ ଇଏ ହବ କେମିତି?
5: ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ, ତେବେ ନିଜ ବ୍ୟାଙ୍କ କିମ୍ବା ATM କିମ୍ବା ବିଜନେସ କରେସ୍ପଣ୍ଡେଣ୍ଟ ମାନେ BC ପାଖକୁ ଯାଆନ୍ତୁ, କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଆପ୍ କିମ୍ବା ଚିଠି ମାଧ୍ୟମରେ ଏହାର ସ୍ୱଘୋଷଣା ଦିଅନ୍ତୁ।
4: ଆଚ୍ଛା, ଆଉ ଯଦି କୌଣସି ପରିବର୍ତ୍ତନ ଥାଏ ତ?
5: ସେ କ୍ଷେତ୍ରରେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଇ KYC ଅପଡେଟ କରାଇ ପାରିବେ।
4: ବାସ
5: ବାସ,
4: ବୁଝିଗଲି।
5: ନିଜର KYC ଅପଡେଟ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
6: RBI କହେ, ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
7: ଅବୁଲା ଗୀତରେ ଶୁଣନ୍ତୁ ପ୍ରଥମେ ଭାନୁମତୀ ସାହୁଙ୍କ କଣ୍ଠରେ ଗୀତଟି, ଶିଳ୍ପୀଙ୍କ କଣ୍ଠରେ ମିଶ୍ର ସତ୍ୟନାରାୟଣଙ୍କ ରଚନା।

0: ଅଭୁଲା ଗୀତରେ ଶୁଣୁଥିଲେ ଭାନୁମତୀ ସାହୁ ଏବଂ ସରୋଜ କୁମାର ପରିଡ଼ାଙ୍କ କଣ୍ଠରୁ କେତେଗୋଟି ଗୀତ। ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ପ୍ରଚାର କରୁଛୁ ଗୋପାଳଙ୍କ ଉଗାଳ, ପରିବେଷଣ କରିଛନ୍ତି ଧରଣୀଧର ବେହେରା ଏବଂ ସାଥୀମାନେ।
4: ଅଖଣ୍ଡ ମଣ୍ଡଳାକାର ଜାତଂ ଜିନ ଚରାଚର ତତ୍ପଦ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meters ତଥା 972 kilohertz ଯୋଗେ। ସମୟ ହେଉଛି ମଞ୍ଜୁଳା ମଧ୍ୟାହ୍ନର। ଆପଣମାନଙ୍କର ଏସ୍ଏମ୍ଏସ୍ ଜରିଆରେ ହିନ୍ଦୀ ଏବଂ ହିନ୍ଦୀ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ।

କାର୍ଯ୍ୟକ୍ରମର ପ୍ରଥମ ଏସ୍ଏମ୍ଏସ୍ଟିକୁ ପଠାଇଛନ୍ତି ବିଶ୍ୱଭୂଷଣ ବିଶ୍ୱାଳ, ନଳପାହି, କେରଡ଼ାଗଡ଼, ମଦନପୁର, କେନ୍ଦ୍ରାପଡ଼ାରୁ। ଆପଣମାନଙ୍କର ଅନୁରୋଧର ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ମହମ୍ମଦ ଅଜିଜ, କଥାଚିତ୍ର ସିନ୍ଦୁର। ତାହେଲେ ଶୁଣାଇ ଦେଉଛୁ ଆପଣଙ୍କର ମନପସନ୍ଦର ଏହି ଗୀତଟିକୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ପଠାଇଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସେକ୍ଟର ଏଗାର ସିଡିଏ କଟକରୁ। ଆପଣମାନଙ୍କର ଅନୁରୋଧର କଥାଚିତ୍ରଟି ହେଲା ଜଗା ହାତରେ ପଘା। ଗୀତଟିକୁ ଗାଇଛନ୍ତି ମହମ୍ମଦ ଅଜିଜ୍।

କଥାଚିତ୍ର ମୁସ୍କାନ ଗୀତଟିକୁ ଗାଇଛନ୍ତି ଅନୁରାଧା ପଡ଼ୱାଲ। ଅନୁରୋଧ କରି ଲେଖିଛନ୍ତି ପ୍ରମୋଦ କୁମାର ସାହୁ ଡିଓ ସାହି କେନ୍ଦୁଅପଦା ଜଗତସିଂହପୁରରୁ। ଶୁଣେଇ ଦେଉଛୁ ଆପଣଙ୍କର ମନପସନ୍ଦର ଏହି ଗୀତଟିକୁ।

ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି କୁମାର ବାପି ଏବଂ ତପ ମିଶ୍ର, କଥାଚିତ୍ର ଅର୍ଜୁନ। ଏହି ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରି ଲେଖିଛନ୍ତି ରଞ୍ଜନ କୁମାର ଗିଲ, କୈଳାସ ଗିଲ, ଭରତ ଚନ୍ଦ୍ର ପାତ୍ର, ମଙ୍ଗୁଳିକୁନ୍ଦ, ମହମ୍ମଦପୁର ବିଲହାଟ କଟକରୁ।

ମଞ୍ଜୁଳ ମଧ୍ୟାହ୍ନରେ ଆପଣମାନେ ଶୁଣୁଛନ୍ତି ଏସ୍ଏମ୍ଏସ୍ ଜରିଆରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ସୁରେଶ ୱାଡେକର ଏବଂ ସାଧନା ସରଗମ, କଥାଚିତ୍ର ବୋଲ ରାଧା ବୋଲ। ଏ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରି ଲେଖିଛନ୍ତି ପ୍ରତାପ ଚନ୍ଦ୍ର ସ୍ୱାଇଁ, କବିତା ପରିଜା, କଲ୍ୟାଣୀନଗର, କଟକରୁ।

ଶ୍ରୋତାମାନଙ୍କୁ ଏଇଠି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ସମ୍ପର୍କରେ ଜଣାଇ ଦେଉଛୁ। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ମଇ ମାସ 31 ତାରିଖ ରବିବାର ଦିନ 11 ସମୟରେ। ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏଚ୍ ସେବା, ଏଫ୍ଏମ୍ ସେବା ଏବଂ ଆକାଶବାଣୀ ଅଧୀନସ୍ଥ ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହିଦିନ 31 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8 ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ mygov.in ର ଟୋଲ୍ ଫ୍ରି ନମ୍ଘର 1800 11

କାର୍ଯ୍ୟକ୍ରମର ଏହି ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର, କଥାଚିତ୍ର ରାଜକୁମାର, ଆଉ ଆପଣମାନେ ହେଲେ ଜୟ ଏସ୍ ରାମ ଏବଂ ଦିଲୀପ ନାୟକ ପାରାଦୀପରୁ। ତାହେଲେ ଶୁଣେଇ ଦେଉଛୁ ଆପଣଙ୍କର ଏହି ମନପସନ୍ଦର ଗୀତଟିକୁ।

ଏଇ ଏସଏମଏସଟିକୁ ପଠେଇଛନ୍ତି ମୁନି, ରାନୀ, ସୋନା, ଚନ୍ଦନ, ସଞ୍ଜୁ, ସନ୍ତୋଷ, ନିର୍ମଳା ଏବଂ ମାମାଲି କନ୍ତୁଲ ଆଠଗଡ଼ରୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ବାଣୀ ଜୟରାମଙ୍କ କଣ୍ଠରୁ ଶେଷ ଶ୍ରବଣ କଥା ଚିତ୍ରର ଏହି ଗୀତଟିକୁ।

ପରବର୍ତ୍ତୀ କଥାଚିତ୍ରଟି ହେଲା ଦୋ ରାସ୍ତେ। ଗୀତଟିକୁ ଗାଇଛନ୍ତି ମହମ୍ମଦ ରଫି। ଆଉ ଆପଣ ହେଲେ ଘସିବର ଜେନାପୁର ଯାଜପୁରରୁ ଝରଣା ବେହେରା, ଅରୁଣ କୁମାର ବେହେରା।

ଏ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରି ଲେଖିଛନ୍ତି ବାମଦେବ ପୃଷ୍ଟି, ବଳରାମ ସାହୁ, ଦକ୍ଷିଣକୁଲ, ଯାଜପୁରରୁ।

କାର୍ଯ୍ୟକ୍ରମରେ ଶେଷରେ ବିଜୟପଥ କଥାଚିତ୍ର ପାଇଁ କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ ଆଉ ଆପଣ ହେଲେ ଶଶଧର ନାୟକ ରାଜବାଟୀ ନଗର ଆଠଗଡ଼ରୁ।

0: ଲୋକସଙ୍ଗୀତ କ୍ରମରେ ଶୁଣୁଥିଲେ ତେଲିଙ୍ଗୀ ବାଦ୍ୟ ପରିବେଷଣ କରିଥିଲେ ସୁଭାଷ ଚନ୍ଦ୍ର ମଲ୍ଲିକ ଏବଂ ସାଥୀମାନେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସାବିତ୍ରୀ, ମୁଁ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
1: ବାପରେ, ଏତେ ଟଙ୍କା?
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
5: ଠିକ ଲାଗୁନି, ସ୍କାମ ବି ହେଇପାରେ।

ଭଉଣୀ, ଆଜି ଆମ ଶ୍ରୋତା ଭଉଣୀ କ୍ରମରେ ଜଣେ ଭଉଣୀଙ୍କୁ ଆମ ଗହଣରେ ପାଇଛୁ, ଯିଏକି ନିୟମିତ ଭାବରେ ଆମ କାର୍ଯ୍ୟକ୍ରମ ଶୁଣନ୍ତି, ମତାମତ ଦିଅନ୍ତି ଆଉ ଚିଠି ମଧ୍ୟ ଲେଖନ୍ତି। ସେ ଭଉଣୀ ହେଲେ ସ୍ମୃତି କଳିକା ବେହେରା।

0: ତାଙ୍କୁ ପ୍ରଥମେ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ପ୍ରଥମେ ଆପଣ କୁହନ୍ତୁ, ଆପଣ ରେଡିଓର ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଆଗରୁ ରେଡିଓକୁ ଆସିଛନ୍ତି କହୁଥିଲେ, ତେବେ ଏତେ ଦିନ ପରେ ଆଜି ଆପଣ ପୁଣି ଥରେ ରେଡିଓ ଆସିଛନ୍ତି, କେମିତି ଲାଗୁଛି?
1: ବହୁତ ଦିନ ପରେ ମୁଁ ଆସିଛି ଷ୍ଟୁଡିଓକୁ, ମୋତେ ବି ଭଲ ଲାଗୁଛି, ଖୁସି ମଧ୍ୟ ଲାଗୁଛି। ଆଗରୁ ମୁଁ ଆସିଥିଲି ଯୁବବାଣୀ କାର୍ଯ୍ୟକ୍ରମ ସୃଜନୀ ପ୍ରୋଗ୍ରାମକୁ, ସେଥିରେ ମୁଁ କବିତା ପାଠ କରିକି ଯାଇଥିଲି ଆଉ ଭଲ ଲାଗିଥିଲା। ଏବେ ମଧ୍ୟ ଆସିକି ନାରୀମୂଳ କାର୍ଯ୍ୟକ୍ରମକୁ ମୋତେ ଭଲ ଲାଗୁଛି, ତେଣୁ ମୁଁ ଏତେ ଦିନ ପରେ ରେଡିଓକୁ ପୁଣି ଥରେ ଆସିଛି। ଏତେ ମୋତେ ଖୁସି ଲାଗୁଛି, ଆନନ୍ଦ ଲାଗୁଛି, ମୁଁ ଭାଷାରେ ବି ବର୍ଣ୍ଣନା କରିପାରିବିନି।
0: ଆପଣ ରେଡିଓ କେବେଠୁ ଶୁଣିଛନ୍ତି, ବିଶେଷ କରି ନାରୀମୂଳ କାର୍ଯ୍ୟକ୍ରମ କେବେଠୁ ଶୁଣୁଛନ୍ତି?
1: ଆସିବା ପାଖରୁ ଶୁଣୁଛି, ମୁଁ ରେଡିଓ ପିଲାବେଳୁ ଶୁଣି ଆସୁଛି। ଯେତେବେଳେ ମୋ ଜେଜେ ବାପା ଥିଲେ ସେତେବେଳେ ସେ ସକାଳ ହବ ମାନେ ରେଡିଓଟା ଖୋଲି ଦିଅନ୍ତି, ସେଇଠୁ ମୋର ଅଭ୍ୟାସ ହୋଇସାରିଥିଲା କି ରେଡିଓ।

ଶୁଣେ। ବିଶେଷ କରି ଗାଁ ଗହଳିରେ ତ ସେତେବେଳେ ଲାଇନ୍ ନଥିଲା, ସମସ୍ତେ ରେଡ଼ିଓ ଶୁଣନ୍ତି, ଆଉ ପ୍ଲସ୍ ଶୁଣିବାକୁ ବି ଭଲ ପାଆନ୍ତି। ମୁଁ ବି ଶୁଣିବାକୁ ଭଲ ପାଏ। ଦେଖନ୍ତୁ, ସିରିଏଲ୍ରେ ଫିଲ୍ମରେ ଅଶ୍ଳୀଳତା ଥାଇପାରେ, କିନ୍ତୁ ରେଡ଼ିଓରେ କୌଣସି ଅଶ୍ଳୀଳତା ନାହିଁ। ସେଥିପାଇଁ ମୋତେ ରେଡ଼ିଓ ବି ଶୁଣିବାକୁ ଭଲ ଲାଗେ, ରେଡ଼ିଓକୁ ମୁଁ ବହୁତ ଭଲ ପାଏ। ନାରୀ ମହଲ କାର୍ଯ୍ୟକ୍ରମ ମୁଁ ଶୁଣି ଆସୁଛି। ଯେତେବେଳେ ନାରୀ ମହଲ କାର୍ଯ୍ୟକ୍ରମ ତ ପାଇଁ ନାଟକଟି ଦିଏ, ତ ପାଇଁ ନାଟକ ଦେଲା କ୍ଷଣେ ଆମେ ସମସ୍ତେ ରେଡ଼ିଓ ଚାରିପିଠି ବସିଯାଉ ଶୁଣିବା ପାଇଁ, ଆଉ ଭଲ ଲାଗେ ବି ତ ପାଇଁ ନାଟକ ଶୁଣିବା ପାଇଁ।

0: କିନ୍ତୁ ରେଡିଓରେ କୌଣସି ଅଶ୍ଳୀଳତା ନାହିଁ, ସେଥିପାଇଁ ମୋତେ ରେଡିଓ ବି ଶୁଣିବାକୁ ଭଲ ଲାଗେ, ରେଡିଓକୁ ମୁଁ ବହୁତ ଭଲ ପାଏ। ନାରୀ ମହଲ କାର୍ଯ୍ୟକ୍ରମ ମୁଁ ଶୁଣି ଆସୁଛି। ଯେତେବେଳେ ନାରୀ ମହଲ କାର୍ଯ୍ୟକ୍ରମ ତପଇ ନାଟକଟି ଦିଏ, ତପଇ ନାଟକ ଦେଲା କ୍ଷଣେ ଆମେ ସମସ୍ତେ ରେଡିଓ ଚାରିପିଠି ବସିଯାଉ ଶୁଣିବା ପାଇଁ, ଆଉ ଭଲ ଲାଗେ ବି ତପଇ ନାଟକ ଶୁଣିବା ପାଇଁ। ବିଭିନ୍ନ କାର୍ଯ୍ୟକ୍ରମ ବି ଭଲ ଲାଗେ, ବିଶେଷ କରି ନାରୀମହଲ କାର୍ଯ୍ୟକ୍ରମଟି ମୋତେ ଏଇଥିପାଇଁ ଭଲ ଲାଗେ, ସେଥିରେ ମହିଳାମାନଙ୍କ ପାଇଁ ସବୁ ପ୍ରକାର କାର୍ଯ୍ୟକ୍ରମ ପ୍ରସାରଣ କରାଯାଇଥାଏ।
1: ନାରୀମହଲରେ ବିଭିନ୍ନ ଦିନରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ପ୍ରସାରଣ କରାଯାଇଥାଏ, ତା ଭିତରୁ ଆପଣଙ୍କୁ କୋଉ କାର୍ଯ୍ୟକ୍ରମ ସବୁଠୁ ଭଲ ଲାଗେ?
0: ମୋତେ ନାରୀମହଲର ପ୍ରତ୍ୟେକଟି କାର୍ଯ୍ୟକ୍ରମ ଭଲ ଲାଗେ, ତା ଭିତରୁ ମୋତେ ଭଲ ଲାଗେ ଲେଖା ଓ ଲେଖିକା, ସେଇଟାକୁ ମୁଁ ସବୁବେଳେ ଶୁଣେ, ପ୍ରତ୍ୟେକଟି କାର୍ଯ୍ୟକ୍ରମ ବି ମୁଁ ଶୁଣେ। ଲେଖା ଓ ଲେଖିକା କାର୍ଯ୍ୟକ୍ରମଟି ମୋତେ ଏଇଥିପାଇଁ ଭଲ ଲାଗେ, ସେଥିରେ ବିଭିନ୍ନ କବି ଓ କବୟିତ୍ରୀମାନଙ୍କୁ ସ୍ଥାନ ଦିଆଯାଇଥାଏ, ସେଥିରେ ବିଭିନ୍ନ କବିମାନେ ଓ କବୟିତ୍ରୀମାନେ ନିଜ ନିଜର ଗଳ୍ପ ଓ କବିତାମାନ ପାଠ କରିଥାନ୍ତି। ଯେହେତୁ ମୋର ଲେଖାଲେଖି ପ୍ରତି ଆଗ୍ରହ ଅଛି, ମୁଁ ମଧ୍ୟ ଲେଖାଲେଖି କରେ କବିତା ଗଳ୍ପ, ସେଥିପାଇଁ ମୋତେ ଏହି କାର୍ଯ୍ୟକ୍ରମଟି ଭଲ ଲାଗେ।
1: ନାରୀମହଲରେ ଆପଣ କୋଉ କୋଉ କାର୍ଯ୍ୟକ୍ରମ ଶୁଣିଛନ୍ତି?
0: ମୋତେ ନାରୀମହଲ କାର୍ଯ୍ୟକ୍ରମର ସ୍ୱୟଂ ସିଧା କାର୍ଯ୍ୟକ୍ରମଟି ଶୁଣିବାକୁ ଭଲ ଲାଗେ, କାହିଁକି ନା ସ୍ୱୟଂ ସିଧା କାର୍ଯ୍ୟକ୍ରମଟି ବିଭିନ୍ନ କ୍ଷେତ୍ରରେ ମହିଳାମାନେ କେମିତି ଆତ୍ମନିର୍ଭରଶୀଳ ହୋଇପାରିବେ ସେହି କାର୍ଯ୍ୟକ୍ରମରେ ବିଭିନ୍ନ ଭଉଣୀମାନଙ୍କର ସାକ୍ଷାତକାର ନିଆଯାଇଥାଏ। ତା ଛଡ଼ା ମୋତେ ଆଳାପ କାର୍ଯ୍ୟକ୍ରମଟି ଭଲ ଲାଗେ, କାରଣ ସେଥିରେ ସମସ୍ତ ନିଜ ନିଜର କଥା କହିଥାନ୍ତି, ବିଶେଷ କରି ମୋତେ ବିଭିନ୍ନ ଆଇନ ସମ୍ପର୍କରେ ଯୋଉ ଆଲୋଚନା କରାଯାଏ ସେଥିରେ କିଛି ଶିଖିବାକୁ ମିଳିଥାଏ, ସେଥିପାଇଁ ମୋତେ ସେହି କାର୍ଯ୍ୟକ୍ରମଟି ବି ଭଲ ଲାଗେ। ଆହୁରି ମଧ୍ୟ ଆମ ଅଭିନେତ୍ରୀ କାର୍ଯ୍ୟକ୍ରମଟି ଭଲ ଲାଗେ, କାରଣ ଆମେ ସମସ୍ତେ ଟେଲିଭିଜନ ହେଉ, ଫିଲ୍ମ ହେଉ କି ସିରିଏଲ୍ ହେଉ, ସେ ସବୁଥିରେ ଯେଉଁ ଅଭିନେତ୍ରୀମାନେ ଅଭିନୟ କରିଥାନ୍ତି ସେମାନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ପାଇଁ ସମସ୍ତଙ୍କ ଭିତରେ ଆଗ୍ରହ ଥାଏ। ସେହି ଆମ ଅଭିନେତ୍ରୀ କାର୍ଯ୍ୟକ୍ରମରେ ସେମାନଙ୍କ ସହିତ ଯେଉଁ ସାକ୍ଷାତକାର ପ୍ରସାରଣ କରାଯାଏ ତା ମଧ୍ୟ ମୋତେ ଭଲ ଲାଗେ। ଆହୁରି ମଧ୍ୟ ଶ୍ରୀମାନ ଶ୍ରୀମତୀ କାର୍ଯ୍ୟକ୍ରମଟି ଭଲ ଲାଗେ, କାରଣ ସେଥିରେ ସୁଖୀ ଦମ୍ପତିମାନଙ୍କର ସାକ୍ଷାତକାର ପ୍ରସାରଣ କରାଯାଏ। ତା ଛଡ଼ା ପୂର୍ବରୁ ଯେଉଁ ନାରୀ ମହଲରେ ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମର ପ୍ରସାରଣ କରାଯାଉଥିଲା ତା ମଧ୍ୟ ମୋତେ ଭଲ ଲାଗୁଥିଲା, କାରଣ ସେଥିରେ ବିଭିନ୍ନ ରୋଗ ସମ୍ପର୍କରେ ଡାକ୍ତରମାନେ ଆଲୋଚନା କରିଥାନ୍ତି, ଯାହାକି ଆମ ପାଇଁ ଖୁବ୍ ଉପାଦାୟ।
1: ତେବେ ଆପଣ ତ ଜଣେ ଗୃହିଣୀ, ୟା ବ୍ୟତୀତ ଆଉ ସବୁ କ'ଣ କରନ୍ତି?
0: ମୁଁ ତ ଜଣେ ଗୃହିଣୀ, ତାପରେ ମୁଁ ବି ସ୍ୱୟଂ ସହାୟକ ଗୋଷ୍ଠୀରେ ଅଛି ମେମ୍ବର।
1: ତେବେ ଆପଣ ଏଇ ଯୋଉ ସ୍ୱୟଂ ସହାୟକ ଗୋଷ୍ଠୀ କରିଛନ୍ତି ସେଥିରେ କେତେ ଜଣ ମେମ୍ବର ଅଛନ୍ତି?
0: ଆମେ ସ୍ୱୟଂ ସହାୟକ ଗୋଷ୍ଠୀରେ 10 ଜଣ ମହିଳା ଆମେ ଅଛୁ।
1: ସେଥିରେ ଆପଣମାନେ ସବୁ କ'ଣ କରନ୍ତି?
0: ଆମେ ବଳିତା ତିଆରି କରୁ, ଆଉ ଘିଅ ତିଆରି କରୁ, ଗାଈ ମଧ୍ୟ ଘରେ ରଖିଛୁ, ଗୁହାଳ କରିଛୁ, ସେ ଗାଈର କେମିତି ଯତ୍ନ ନିଆ ହବ, ତାଙ୍କ ପାଇଁ ମସୁରୀ ତାଙ୍କର ମାନେ ଯତ୍ନର ସହିତ ଆମେ ସେ ଗୁହାଳ ପରିଷ୍କାର ପରିଚ୍ଛନ୍ନ କରୁ, ଆଉ ଗାଈମାନଙ୍କୁ କୁଟା ଘାସ ଦେଉ, ଯାହା ହଉଛି ଆମର ସେଇଥିରେ ରୋଜଗାର ହୁଏ, ଆମର ଘରର ପରିବାର ବି ଚଳେ, ଆମେ ବି କିଛି ଅର୍ଥ ଉପାର୍ଜନ କରିପାରୁ।
1: ତେବେ ଏଇ ଯୋଉ ଗୁହାଳ ଯୋଉ କରିଛନ୍ତି ସେଟା ଆପଣମାନେ ସମସ୍ତଙ୍କ ସହଯୋଗରେ ହେଇଛି?
0: ହଁ, ନିହାତି ସମସ୍ତ ସହଯୋଗରେ ଆମର ସେ ଗୁହାଳଟି ଆମେ କରିଛୁ।
1: ତେବେ ଆପଣ ଗାଈ ରଖିକିରି ଯୋଉ ଗୋଶାଳା ଯୋଉ କରିଛନ୍ତି ବା ଏଇ ଯୋଉ କାମ ସବୁ ଯାହା କହିଲେ ବଳିତା ତିଆରି କରୁଛନ୍ତି, ଘିଅ ତିଆରି କରୁଛନ୍ତି, ଯାହା ବି ଆପଣ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଯାହା ବି କରୁଛନ୍ତି ସେଥିପାଇଁ ତ ଅର୍ଥର ଆବଶ୍ୟକତା ନିଶ୍ଚିତ ରହିଛି। ସେ ଅର୍ଥ ଆପଣ ନିଜେ ସମସ୍ତେ ମିଶିକି ଅର୍ଥ ଆଦାୟ କରିକିରି କରିଛନ୍ତି ନା କିଛି ସରକାରୀ ସାହାଯ୍ୟରେ କିଛି କରିଛନ୍ତି?
0: ଆମେ ପ୍ରଥମେ ଯେତେବେଳେ ସ୍ୱୟଂ ସହାୟକ ଗୋଷ୍ଠୀ ଆରମ୍ଭ କଲୁ ସେତେବେଳେ ଆମେ 100 ଟଙ୍କା ଲେଖା ସମସ୍ତେ ଆଦାୟ କରିକି ବ୍ୟାଙ୍କରେ ଡିପୋଜିଟ୍ କରି ତାପରେ ଆମେ କିଛି ଲୋନ୍ ଆଣି ଆମେ ଗୋଶାଳଟି ଆରମ୍ଭ କରିଥିଲୁ।
1: ସେ ଲୋନ୍ ନେଇ ଆପଣ ଏଇ ଗୋଶାଳା ତିଆରି କଲେ, ତେବେ ସେ ଲୋନ୍କୁ ଆପଣ କେମିତି ସୁଝିଛନ୍ତି ଆଉ ସେଥିରୁ ଲୋନ୍ ଆଣିକି ଏଇ କାମ କରିବା ଫଳରେ କ'ଣ ଏଥିରୁ ଆପଣଙ୍କର ଲାଭ ହେଇଛି?
0: ଲାଭ ପିଲାମାନଙ୍କର ପଢା ଖର୍ଚ୍ଚରେ ଲାଗିପାରିଛି, ଘରେ ବି କିଛି କିଛି ଖର୍ଚ୍ଚ କରିପାରୁଛୁ, ଯାହାଫଳରେ ଆମେ ସ୍ୱାମୀଙ୍କ ପଇସାରେ ନିର୍ଭରଶୀଳ ନୁହେଁ, ନିଜ ଗୋଡରେ ନିଜେ ଛିଡା ହେଇଛୁ, ସେ ବି ଖୁସି ଲାଗୁଛି ଯେହେତୁ ଆମେ ନିଜେ ରୋଜଗାରକ୍ଷମ ହେଇପାରିଛୁ।
1: ବ୍ୟାଙ୍କରୁ ଯୋଉ ଲୋନ୍ ଆଣିଲେ ସେଥିରେ ସମସ୍ତେ ଦସ୍ତଖତ କରିଥିବେ ବୋଧେ?
0: ହଁ, ଏଇଟା ଗୋଟେ ଭଲ କ୍ୱେଶ୍ଚିନ୍ ଆପଣ ପଚାରିଛନ୍ତି। ସମସ୍ତେ ତ ସାକ୍ଷର ନଥିଲେ, ଯେହେତୁ ଗାଁ ଗହଳିରେ ଲୋକମାନଙ୍କୁ ନେଇକି ତ ଗୋଷ୍ଠୀଟା ତିଆରି ହେଇଛି, ସେମାନଙ୍କୁ ମଧ୍ୟ ମୁଁ ପାଠ ପଢାଇ ସେମାନଙ୍କୁ ସାକ୍ଷର କରିଛି, ସେଟା ବି ଖୁସି ଲାଗେ।
1: ସେମାନଙ୍କୁ ଆପଣ ଲେଖାପଢା ଶିଖେଇଛନ୍ତି?
0: ଆଜ୍ଞା।
1: ନିଜେ ନିଜର ନାଁ ଦସ୍ତଖତ କରିପାରୁଛନ୍ତି?
0: ଆଜ୍ଞା।
1: ଆପଣଙ୍କ ଗୋଷ୍ଠୀର ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଏଥିରୁ ଉପକୃତ ହେଇଛନ୍ତି ଆଉ ନିଜ ପରିବାର ଚଳେଇ ପାରୁଛନ୍ତି?
0: ଆଜ୍ଞା।
1: ଆପଣ ଏଇ ଯୋଉ ଗୋଶାଳାଟି ଯୋଉ କରିଛନ୍ତି, ଯୋଉ ଗାଈ ରଖିଛନ୍ତି, ଯୋଉ ବିଜନେସ୍ଟି କରୁଛନ୍ତି, ତାହାଦ୍ୱାରା ଆପଣଙ୍କର କେତେ

0: ମାସିକ ରୋଜଗାର ହେଉଛି?
1: ଆମର ମାସିକ ରୋଜଗାର ହେଉଛି 10-20 ହଜାର ଭିତରେ। ତା ଭିତରୁ 5 ହଜାର ଗାଈମାନଙ୍କର ମେଡିସିନ ଆଉ ଗାଈମାନଙ୍କର ଯତ୍ନ ଖାଦ୍ୟ ଏଇସବୁ ଖର୍ଚ୍ଚ ହେଇଯାଉଛି, ଆଉ ବାକି 10-15 ହଜାର ଯାହା ବଞ୍ଚୁଛି ତାକୁ ଆମେ ସମସ୍ତେ ବାଣ୍ଟିକି ନେଉଛେ।
0: ଏଇ ଗୋଶାଳା ବ୍ୟତୀତ ଆଉ କଣ କଣ କରୁଛନ୍ତି ଗୋଷ୍ଠୀ ମାଧ୍ୟମରେ?
1: ଏଇ ଗୋଷ୍ଠୀ ମାଧ୍ୟମରେ ଆମେ ପରିବେଶକୁ ସଫା ସୁତୁରା ରଖୁଛେ, ପରିଷ୍କାର ପରିଚ୍ଛନ୍ନ ରଖୁଛେ, କେମିତି ଆମ ପରିବେଶଟା ସଫା ରହିବ ସେଥିପାଇଁ ବି ଲୋକମାନଙ୍କୁ ଆମେ ସଚେତନ କରାଉଛୁ।
0: ମାନେ ଆପଣଙ୍କ ଗାଁ ଭିତରେ ନା ଅନ୍ୟାନ୍ୟ ଗାଁକୁ ମଧ୍ୟ ଯାଉଛନ୍ତି?
1: ନିଜ ଗାଁର ସଫା ସୁତୁରା ରଖିବା ସହିତ ଅନ୍ୟ ଗାଁକୁ ବି ଯାଇ ସେମାନଙ୍କୁ ବି ଆମେ ବୁଝାଉ ଗାଁକୁ ସଫା ରଖିବା ପାଇଁ,
0: ଗାଁ ପରିବେଶଟା ସଫା ରଖିବା ପାଇଁ ଆପଣମାନେ ଉଦ୍ୟମ କରିଛନ୍ତି।
1: ଆଜ୍ଞା।
0: ଆଚ୍ଛା, ଆପଣଙ୍କ ଗାଁରେ ସମସ୍ତଙ୍କର ଶୌଚାଳୟ ଅଛି?
1: ଯେହେତୁ ଗାଁରେ ତ ପ୍ରଥମେ ନଥିଲା ଶୌଚାଳୟ, ସେଥିପାଇଁ ଆମେ ଗୋଷ୍ଠୀ ମାଧ୍ୟମରେ ସମସ୍ତଙ୍କୁ କିଛି ପଇସା ଲୋନ୍ ଆଣିକି ସେମାନଙ୍କୁ ଆମେ ମଧ୍ୟ ସମସ୍ତଙ୍କ ଘରେ ଲାଟିନ୍ର ବ୍ୟବସ୍ଥା ବି କରିପାରିଛୁ।
0: ଯା ହଉ, ଆପଣ ଆପଣଙ୍କ ଗୋଷ୍ଠୀ ମାଧ୍ୟମରେ ଗୋଟେ ବହୁତ ଭଲ କାମ କରୁଛନ୍ତି ଜାଣିକି ଆମକୁ ଖୁସି ଲାଗିଲା।
1: ଆଜ୍ଞା।
0: ଗୋଷ୍ଠୀର ଯୋଉ ବିଭିନ୍ନ ସଦସ୍ୟ ଅଛନ୍ତି ପ୍ରତ୍ୟେକ କିଛି ନା କିଛି କାମ ଜାଣିଥିବେ, ଯିଏ ଯାହା ଜାଣିଛନ୍ତି ସେଇ କାମ ଗୁଡିକ କରନ୍ତି ନା କେବଳ ମିଶିକି ଯୋଉ ଗୋଶାଳା କରିଛନ୍ତି?
1: ଆମେ ସମସ୍ତେ ମହିଳାମାନେ 10 ଜଣ ବଳିତା ତିଆରି କରୁ, ବଳିତା ଆଣି ତିଆରି କରିକି ଦୋକାନରେ ଆମେ ମାନେ ସେଟାକୁ ଦେଉ। ଆଉ ବଢି, ପାମ୍ପଡ଼, ଉଲ୍ କାମ, ମୁଢି, ମଟର, ଛତୁଆ ସବୁ ତିଆରି କରୁ, ଆଉ ସମସ୍ତ ଦୋକାନ ମାନଙ୍କରେ ଆମେ ତାକୁ ବିକ୍ରି କରୁ।
0: ଜଣେ ଗୃହିଣୀ ହେଇ ମଧ୍ୟ ଆପଣ କେମିତି ସମସ୍ତ ବାଧାବିଘ୍ନ ସତ୍ତ୍ୱେ ଆଗକୁ ବଢିପାରିଛନ୍ତି?
1: ପ୍ରଥମେ କହିବି ମୁଁ, ନିଜର ମନୋବଳ ରହିବା ଦରକାର। ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହେଲେ ସବୁ ବାଧାବିଘ୍ନକୁ ଆଡ଼େଇ ଆଗକୁ ଯିବାକୁ ପଡ଼ିବ। ସେଥିମଧ୍ୟରୁ ଆମେ ଗୋଟେ ଲକ୍ଷ୍ୟସ୍ଥଳରେ ପହଞ୍ଚିଛୁ। ଯେତେବେଳେ ଆମେ ଘରେ ଥିଲୁ ସେତେବେଳେ ବହୁତ ଅର୍ଥର ଅଭାବ ଥିଲା, ସେଥିପାଇଁ ଆମେ ଏଇ ସ୍ୱୟଂସହାୟକ ଗୋଷ୍ଠୀଟି ଆରମ୍ଭ କରିଥିଲୁ। ଅର୍ଥର ଅଭାବ ଥିଲେ ବି ମଣିଷ ଗୋଟିଏ ମାନସିକ ଚାପରେ ଗତି କରୁଥାଏ, ସେଥିପାଇଁ ଆମେ ଏଇ ସ୍ୱୟଂସହାୟକ ଗୋଷ୍ଠୀଟି ଆରମ୍ଭ କରିଥିଲୁ କିଛି ଅର୍ଥ ଉପାର୍ଜନ କରିବା ପାଇଁ।
0: ଆପଣ ତ ଏଇ ସ୍ୱୟଂସହାୟିକା ଗୋଷ୍ଠୀ ମାଧ୍ୟମରେ ବିଭିନ୍ନ କାମ କରୁଛନ୍ତି କହିଲେ, ତେବେ ଆପଣ ଯେତେବେଳେ ଅବସର ସମୟ ପାଇଥାନ୍ତି ସେତେବେଳେ ଆପଣ କ'ଣ କରନ୍ତି?
1: ଯେତେବେଳେ ମୁଁ ସମୟ ପାଇଥାଏ, ଯେହେତୁ ମୁଁ ଲେଖାଲେଖି କରେ, କବିତା ଲେଖେ, ଗଳ୍ପ ଲେଖେ, ଆଉ ଯେହେତୁ ଆମର କୁମ୍ଭର ଘର, ମୁଁ ମାଟିର ଦୀପ ତିଆରି କରେ, କଳସ ତିଆରି କରେ, ମାଟିର ବିଭିନ୍ନ ପ୍ରକାରର କଣ୍ଢେଇ ତିଆରି କରେ, ତାକୁ ଆମେ କଲର କରି ପୂଜା ପର୍ବରେ ବିକ୍ରି କରିଥାଉ,
0: ସେଥିରେ ମଧ୍ୟ ଆପଣଙ୍କର କିଛି ଅର୍ଥ ରୋଜଗାର ହୋଇଥାଏ।
1: ଆଜ୍ଞା।
0: ଆପଣ ସମୟର ଉପଯୋଗ କରିବା ସହିତ ନିଜ ପରିବାରର ଆର୍ଥିକ ସ୍ୱଚ୍ଛଳତା ପାଇଁ ମଧ୍ୟ ସାହାଯ୍ୟ କରିଥାନ୍ତି।
1: ଆଜ୍ଞା।
0: ଆଚ୍ଛା, ଆପଣ ତ କହୁଥିଲେ ଆପଣ କବିତା ଲେଖନ୍ତି, ଆପଣ ଏଇ କବିତା କେବେଠୁ ଲେଖାଲେଖି କରୁଛନ୍ତି?
1: ମୁଁ କବିତା 2010 ମସିହା ପାଖରୁ ଲେଖାଲେଖି କରୁଛି।
0: ଆପଣଙ୍କ କବିତା କୌଣସି ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି?
1: ହଁ, ମୋର କବିତା ଓଡ଼ିଶାର ତଥାକଥିତ 2 ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିଲା।
0: ତେବେ ସେ କବିତାରୁ କିଛି ଅଂଶ ପଢ଼ନ୍ତୁ।
1: ମୋର କବିତାର ଶୀର୍ଷକ ପକ୍ଷୀ ଜନ୍ମ। ନୀଳ ଦରିଆରେ ଉଡ଼ୁ ବୁଲୁଥିବା ପକ୍ଷୀଟିକୁ ଦେଖିଲେ ବେଳେବେଳେ ଲାଗେ ଭଗବାନ ମତେ ବି ଜନ୍ମ ଦିଅନ୍ତେ କି ଏମିତି ପକ୍ଷୀଟିଏ କରି। ଡେଣା ଝାଡ଼ି ଉଡ଼ିଯାଆନ୍ତି ସ୍ୱର୍ଗକୁ, ପହଞ୍ଚି ଯାଆନ୍ତି ଆକାଶକୁ, ଥଣ୍ଟ ମେଲାଇ ଗାଇ ଦିଅନ୍ତି ଦ୍ୱିପଦ ମନମତାଣିଆ ଗୀତ। ଜୀବନଟା ଲାଗନ୍ତା ସତରେ କେତେ ଯେ ସରସ ଆଉ ସୁନ୍ଦର, ନଧନ୍ଦା ସେଇଠି ମଣିଷ ପରି ପେଟ ପାଟଣାର ଚିନ୍ତା, ଅଭାବ ଅନଟନର ଦହଗଞ୍ଜ, କି ଦି ହାତ ମାଟି ପାଇଁ ଠେଙ୍ଗାବାଡ଼ି ହାଣକଟା। ଜୀବନଟା ବିତିଯାଆନ୍ତା ସୁଖରେ ସୁଖରେ, ମାତ୍ର ପକ୍ଷୀଟିକୁ ଜଣା ପକ୍ଷୀ ଜୀବନରେ କେତେ ଦୁଃଖ ଆଉ କେତେ ସୁଖ, କେତେ ଦୁଃଖ ଆଉ କେତେ ସୁଖ।
0: ଖୁବ୍ ସୁନ୍ଦର ହେଇଛି ଆପଣଙ୍କ ଏଇ ଲେଖା। ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି?
1: ଆମର ଯୌଥ ପରିବାର, ଆମେ 3 ଯା, ଦେଢ଼ୁସୁର 2 ଜଣ, ଆଉ ମୋ ସ୍ୱାମୀ, ଝିଆରୀ ପୁତୁରା, ଶ୍ୱଶୁର, ବଡ଼ ପରିବାରଟି ଆମର।
0: ବର୍ତ୍ତମାନ ପ୍ରାୟତଃ ଯୌଥ ପରିବାର ଖୁବ୍ କ୍ୱଚିତ ଦେଖିବାକୁ ମିଳୁଛି।
1: ଆଜ୍ଞା।
0: ପ୍ରାୟତଃ ସମସ୍ତେ ଗୋଟେ ଛୋଟ ପରିବାର ଚାହୁଁଛନ୍ତି, କିନ୍ତୁ ଆପଣମାନେ ଏବେ ବି ଯୌଥ ପରିବାରର ଗୁରୁତ୍ୱ ଉପଲବ୍ଧି କରି ସମସ୍ତେ ଏକାଠି ରହିଛନ୍ତି, ଏଇଟା ଖୁବ୍ ଆନନ୍ଦର କଥା। କେମିତି ଆପଣ ସମସ୍ତଙ୍କ ଭିତରେ ସମନ୍ୱୟ ରକ୍ଷା କରିପାରୁଛନ୍ତି ଆପଣଙ୍କ ପରିବାରରେ?
1: ଦେଖନ୍ତୁ, ଗୋଟିଏ ଯୌଥ ପରିବାରରେ ପ୍ରଥମେ ଗୋଟିଏ ଭଲ ଝିଅଟିଏ ହିଁ ଭଲ ବୋହୁଟିଏ ହୋଇପାରିବ। ଯେତେବେଳେ ଝିଅଟିଏ ତା ଶାଶୁଘରକୁ ଆସେ, ତା ବାପ ଘରର ସଂସ୍କାର, ବଡ଼ମାନଙ୍କୁ କେମିତି ସମ୍ମାନ, ଛୋଟ ପିଲାମାନଙ୍କୁ କେମିତି ସ୍ନେହ, ସେଇଟା ତା ପରିବାରରୁ ଶିଖିଥାଏ। ଯେତେବେଳେ ସେ ବୋହୂ ହେଇକି ଆସେ ସେ ତା ପରିବାରର କଥା ମାନେ ସେମିତି ବଡ଼ ମାନଙ୍କୁ।

0: ସମ୍ମାନ କରେ, ପିଲାମାନଙ୍କୁ ସ୍ନେହ କରେ। ପ୍ରଥମ କଥା ହେଲା କି ଘରର ଯଦି ଜଣେଙ୍କ ଦେହ ଖରାପ ହେଉଛି ଆଉ ଜଣେ ସେଠି କାମ କରିନେବା ଉଚିତ। ଯଦି କାମ କରିନେଲେ ଯାହା ମାନଙ୍କ ଭିତରେ ଭଲ ସମ୍ପର୍କଟା ରହେ, ସେଥିପାଇଁ ଘରଟା ଭାଙ୍ଗେନି, ଯୌଥ ପରିବାରଟା ସ୍ଥିରସ୍ଥାୟୀ ହେଇକି ରୁହେ।
1: ପରିବାରଟା ନ ଭାଙ୍ଗିବା ପାଇଁ ଅନେକ କ୍ଷେତ୍ରରେ ନିଜର ସ୍ୱାର୍ଥଟାକୁ ଜଳାଞ୍ଜଳି ଦେବାକୁ ପଡିଥାଏ।
0: ମୁଁ ମଧ୍ୟ ଦେଇଛି ସମସ୍ତଙ୍କ ମଧ୍ୟରେ ସ୍ନେହ ଶ୍ରଦ୍ଧା ଭଲ ପାଇବା ଏଇଟା ହିଁ ରହିବା ଦରକାର। ଗୋଟିଏ ଖୋଲା ମନ ଖୋଲା ହୃଦୟ ନେଇ ଚଳିଲେ ପରିବାରଟା ଭାଙ୍ଗିବ ନାହିଁ।
1: ଆପଣ ରେଡିଓ ଶୁଣନ୍ତି, ରେଡିଓର ଗୀତ ଶୁଣିବାକୁ ଆପଣଙ୍କୁ ଭଲ ଲାଗେ?
0: ହଁ, ମତେ ରେଡିଓରୁ ଗୀତ ଶୁଣିବାକୁ ଭଲ ଲାଗେ।
1: କୋଉ କଣ୍ଠଶିଳ୍ପୀଙ୍କର ଗୀତ ଶୁଣିବାକୁ ଆପଣ ଚାହିଁବେ?
0: ମୁଁ ଇରା ମହାନ୍ତିଙ୍କ କଣ୍ଠରୁ ଗୀତ ଶୁଣିବାକୁ ଚାହୁଁଛି।
1: ଠିକ୍ ଅଛି, ଆପଣଙ୍କ ପସନ୍ଦର କଣ୍ଠଶିଳ୍ପୀଙ୍କର ଗୀତଟି ଆପଣଙ୍କୁ ଶୁଣାଇ ଦେଉଛୁ।

0: ଆପଣ ତ ଜଣେ ସୁଗୃହିଣୀ, ବିଭିନ୍ନ ପ୍ରକାର ରୋଷେଇ କରୁଥିବେ, ଏଡ଼େ ବଡ ପରିବାର ଆପଣଙ୍କର, ସେଥିରେ ବିଭିନ୍ନ ବୟସର ସଦସ୍ୟ ଅଛନ୍ତି ଆପଣଙ୍କ ପରିବାରରେ, ଛୋଟ ପିଲାଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ।
1: ଆଜ୍ଞା,
0: ପ୍ରତ୍ୟେକଙ୍କର କିଛି ନା କିଛି ରୁଚି ଅଲଗା ରହିଛି।
1: ଆଜ୍ଞା,
0: କିଏ କୋଉଟା ଖାଇବାକୁ ଭଲ ପାଏ, ପ୍ରତି ଲୋକର ଅନ୍ୟ ଲୋକଠାରୁ ରୁଚିଟା ଭିନ୍ନ ହେଇଥିବ ନିଶ୍ଚୟ, ତେଣୁ ଆପଣଙ୍କୁ ସେଇ ହିସାବରେ ରୋଷେଇ କରିବାକୁ ପଡୁଥିବ। ପରିବାରରେ ଯିଏ ଯୋଉଟା ଖାଇବାକୁ ଭଲ ପାଆନ୍ତି, ଘରର ସ୍ତ୍ରୀ ଲୋକମାନେ ସମସ୍ତଙ୍କ ପାଇଁ ଅଲଗା ଅଲଗା ରାନ୍ଧିକି ଦିଅନ୍ତି, ତେଣୁ ଆପଣ ତ ବିଭିନ୍ନ ପ୍ରକାର ରୋଷେଇ କରୁଥିବେ, କଣ କଣ ସବୁ ରୋଷେଇ ଜାଣିଛନ୍ତି?
1: ହଁ, ମୁଁ ଗୋଟେ ରୋଷେଇ ଜାଣିଛି କି ଚିକେନ୍ ଆମ୍ଟି।
0: ଚିକେନ୍ ଆମ୍ଟି କହିଲେ କଣ, ଆଉ ସେଟା କେମିତି ପ୍ରସ୍ତୁତ କରାଯାଏ ସେ ସମ୍ପର୍କରେ ଟିକେ କୁହନ୍ତୁ।
1: ପ୍ରଥମେ ଆମେ ଚିକେନ୍କୁ ପରିଷ୍କାର ଭାବରେ ଧୋଇନେବା, ତାପରେ କଢେଇ ବସେଇକି ତେଲ ଅଳ୍ପ ଦେଇକି, ତାପରେ ଚିକେନ୍କୁ ଅଳ୍ପ ଭାଜିକି, ତାପରେ ଆମେ କଣ କରିବା ନା ପାଣି 2 ଗ୍ଲାସ୍ ତା ଦେହରେ ଆମେ ଦବା। ଦେଲା ପରେ ଚିକେନ୍ ସିଝିଯିବା ପରେ ତାକୁ ଆମେ ଗୋଟେ ବାଉଲ୍କୁ ଛାଣିଦେବା। ସେଇ ଚିକେନ୍ର ଯୋଉ ସିଝା ପାଣିଟା ଆମେ ଅନ୍ୟ ପାତ୍ରକୁ ରଖିଦେବା। ତାପରେ ମସଲା କରିବା, ପିଆଜ ଅଦା ରସୁଣ ପେଷ୍ଟ ଦେଇକି ମସଲାଟା କଷିବା। କଷି ସାରିଲା ପରେ ସେ ଯୋଉ ମସଲା କଷିବାରୁ ଅଳ୍ପ କିଛି ରଖିକି ତାକୁ ଆମେ ସେଇ ଯୋଉ ସିଝା ଯାଇଥିବା ଚିକେନ୍ ପାଣିରେ ଗୋଳେଇଦେବା।
0: ଆଚ୍ଛା,
1: ଗୋଳେଇଦେଲା ପରେ ତାପରେ ଆମେ ଚିକେନ୍କୁ ଢାଳିକି ତାକୁ ଆମେ ଚିକେନ୍ କଷା କରିପାରିବା। ଆଉ ହଉଛି ସେଇ ଯୋଉ ପାଣିରେ ଯୋଉ ମସଲା ଦିଆ ହେଇଥିବ ତା ଦେହରେ ଆମେ ଧନିଆ ପତ୍ର ପକାଇକି ଗୋଟେ ଲଙ୍କା ଗୁଣ୍ଡର ଛଙ୍କଡା ଦେଇକି ତାର ଆମ୍ଟିଟା ପ୍ରସ୍ତୁତ କରିପାରିବା।
0: ଯାହା ହଉ, ଆପଣ ଗୋଟେ ନୂଆ ପ୍ରକାରର ରୋଷେଇର ପ୍ରସ୍ତୁତ ପ୍ରଣାଳୀ କହିଲେ, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ। ତେବେ ଓଡ଼ିଆ ଘରର ପରମ୍ପରାରେ ପିଠାପଣାର ଆଦର ଖୁବ୍ ଅଧିକ।
1: ଆଜ୍ଞା,
0: ପିଠାପଣା ନଥିଲେ ଓଡ଼ିଆ ଘରେ ପର୍ବପର୍ବାଣୀ ପାଳନର କୌଣସି ଅର୍ଥ ହିଁ ନଥାଏ।
1: ଆଜ୍ଞା,
0: ଆପଣ କୋଉ କୋଉ ପିଠା ପ୍ରସ୍ତୁତ କରି ଜାଣିଛନ୍ତି?
1: ମୁଁ ମଣ୍ଡା ପିଠା କରିପାରେ, କାକରା ପିଠା କରିପାରେ, ପୋଡ଼ ପିଠା ବି କରିପାରେ, କ୍ଷୀର ପିଠା ବି କରିପାରେ, ବିଭିନ୍ନ ପ୍ରକାରର ପିଠା ଆଇଟମ୍ ଜାଣିଛି।
0: ବେଶୀ ଭଲ ଲାଗେ ଆପଣଙ୍କୁ କୋଉ ପିଠାଟା ତିଆରି କରିବା ପାଇଁ?
1: ମତେ ଭଲ ଲାଗେ ଛେନା ମଣ୍ଡାଟା।
0: କେମିତି ସେଟା ପ୍ରସ୍ତୁତ କରନ୍ତି?
1: ଆମେ ପ୍ରଥମେ ଛେନାକୁ ଚିପୁଡ଼ି ଦବା, ଚିପୁଡ଼ି ଦେଇ ସାରିଲା ପରେ
0: ଆପଣ ଯୋଉ ଛେନା କହୁଛନ୍ତି ସେଟା ଦହି ଛେନା ନା କ୍ଷୀର ଛେନା?
1: ଦହି ଛେନା। ଗୋଟେ କଢ଼େଇରେ ଆମେ ଗୁଡ଼ ଦବା, ଗୁଡ଼ ଦେଇ ସାରିଲା ପରେ ସେ ତଳେ ପାଗଟା ହବ, ତାକୁ ଆମେ ଛେନାଟାକୁ ତା ଦେହରେ ପକେଇକି ଘାଣ୍ଟି ଦବା। ଘାଣ୍ଟି ଦେଇ ସାରିଲା ପରେ ସେଇଥିରେ ଅଳେଇଚ ଛେଚିକି ଦବା। ତାପରେ ଆମେ ଚୁନା, ଚାଉଳ ଚୁନା ବି ହେଇପାରିବ, ଆଉ ସୁଜିରେ ବି ହେଇପାରିବ। ଚାଉଳ ଚୁନାକୁ ଆମେ ଜନ୍ତୁଳି ପ୍ରସ୍ତୁତ କରିକି ତାକୁ ଆମେ ହାତରେ ଛୋଟ ଛୋଟ ପିଠା ତିଆରି କରିକି ତାକୁ ତେଲରେ ଆମେ ଛାଣିପାରିବା ବା ତାକୁ ସିଝେଇ ପାରିବା। ଏଇଟା ହଉଛି ଛେନାମଣ୍ଡାର ପ୍ରସ୍ତୁତି ପ୍ରଣାଳୀ।
0: ଯାହା ହଉ, ଆପଣ ଆମକୁ ଛେନାମଣ୍ଡାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ କହିଲେ, ସେଥିପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଯାହା ହଉ, ଆପଣ ଆମ ଷ୍ଟୁଡିଓକୁ ଆସିଲେ, କାର୍ଯ୍ୟକ୍ରମରେ ଭାଗ ନେଲେ, ସେଥିପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର,
1: ନମସ୍କାର।

0: ଏହି ଶ୍ରୋତା ଭଉଣୀଙ୍କ ପରି ଅନେକ ଶ୍ରୋତାବନ୍ଧୁ ଅଛନ୍ତି ଯେଉଁମାନେ କି ଚିଠିରେ ମତାମତ ଦେଇ ଆମ ପାଖକୁ ପଠାଇଥାନ୍ତି। ଏଥର ଦେଖିବା ସେହି ଚିଠିପତ୍ରର କେତୋଟି ଚିଠିଗୁଡ଼ିକର ଉତ୍ତର ଦେଉଛନ୍ତି ପ୍ରଜ୍ଞା ପାରମିତା ସାହୁ। ଏ ଚିଠିଟି ଆସିଛି ଗୋପବନ୍ଧୁ ସମବାୟ ନଗର ଜଗତପୁର କଟକରୁ। ଲେଖିଛନ୍ତି ସଂଯୁକ୍ତା ଦାସ। ସେ ଲେଖିଛନ୍ତି ନାରୀ ମହଲରେ ପ୍ରସାରିତ ସମସ୍ତ କାର୍ଯ୍ୟକ୍ରମ ଖୁବ୍ ଉଚ୍ଚକୋଟୀର ଓ ଶିକ୍ଷଣୀୟ ହୋଇପାରୁଛି। ତାଙ୍କୁ ବିଶେଷକରି ଲିପିକା କାର୍ଯ୍ୟକ୍ରମ ଖୁବ୍ ଭଲ ଲାଗୁଛି ଓ ଆମ ଶ୍ରୋତା ଭଉଣୀ କ୍ରମରେ ହରପ୍ରିୟା ପ୍ରଧାନଙ୍କ ସହ ସାକ୍ଷାତକାର ତାଙ୍କୁ ଖୁବ୍ ଭଲ ଲାଗିଛି।
1: ଶ୍ରୋତା ଭଉଣୀ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣ ତ ନିୟମିତ ଭାବରେ ଆମର ନାରୀମହଲ କାର୍ଯ୍ୟକ୍ରମ ଶୁଣିଥାନ୍ତି, ସେ ସମ୍ପର୍କରେ ଚିଠି ଲେଖିଥାନ୍ତି। ଏଥର ଆପଣଙ୍କ ଚିଠିରେ ଲେଖିଛନ୍ତି ଆମର ଲିପିକା କାର୍ଯ୍ୟକ୍ରମ ସମ୍ପର୍କରେ। ଏହି ମାସିକ ବେତାର ସାହିତ୍ୟ ପତ୍ରିକା ଆପଣଙ୍କୁ ଭଲ ଲାଗିଛି, ଆନ୍ତରିକ କୃତଜ୍ଞତା ଜଣାଉଛୁ। ଆହୁରି ମଧ୍ୟ ଆପଣଙ୍କୁ ଆମର ଶ୍ରୋତା ଭଉଣୀ ହରପ୍ରିୟା ପ୍ରଧାନଙ୍କ ସହ ଆଳାପ ଭଲ ଲାଗିଛି, କୃତଜ୍ଞତା ଜଣାଉଛୁ। ଏମିତି କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ଆମକୁ ଚିଠି ଲେଖୁଥାନ୍ତୁ।
0: ଏ ଚିଠିଟି ଆସିଛି

0: ବରମୁଣ୍ଡା ଭୁବନେଶ୍ୱରରୁ ଲେଖିଛନ୍ତି ପ୍ରବାସିନୀ ମହାନ୍ତି। ତାଙ୍କୁ ମଧ୍ୟ ନାରୀ ମହଲ କାର୍ଯ୍ୟକ୍ରମ ଖୁବ୍ ଭଲ ଲାଗୁଛି। ତେବେ ସେ ଲେଖାଲେଖି କରନ୍ତି ଓ ତାଙ୍କର କିଛି ବହି ପ୍ରକାଶିତ ମଧ୍ୟ ହୋଇଛି। ତେବେ ତାଙ୍କର ବହୁତ ଇଚ୍ଛା ନାରୀ ମହଲ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ।
1: ଏଇଠି ମଧ୍ୟ ଗୋଟିଏ ପ୍ରଶଂସାପତ୍ର, ନାରୀ ମହଲରେ ପ୍ରସାରଣ କରାଯାଉଥିବା ଆଳାପ, ଆଲୋଚନା, ବିଭିନ୍ନ ସାକ୍ଷାତକାର ସମ୍ପର୍କରେ ଲେଖିଛନ୍ତି, ଯାହା ତାଙ୍କୁ ଭଲ ଲାଗିଛି ଏବଂ ଅଂଶଗ୍ରହଣ କରିବା ପାଇଁ ଆମ କାର୍ଯ୍ୟକ୍ରମରେ ମନ କରୁଛନ୍ତି। ଯଦି କବିତା ଲେଖୁଛନ୍ତି ତେବେ ଆମର ଠିକଣା ନାରୀ ମହଲ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ PIN 753001 ଏହି ଠିକଣାରେ ଆପଣଙ୍କର କବିତା ପଠାନ୍ତୁ, ଯାହା ଆପଣଙ୍କର ମୌଳିକ କବିତା ହୋଇଥିବ ଏବଂ ପ୍ରସାରଣ ଉପଯୋଗୀ ହେଲେ ଆମେ ନିଶ୍ଚିତ ଭାବରେ ଆପଣଙ୍କୁ ନିମନ୍ତ୍ରଣ କରିବୁ ଆମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ। ଆଉ ଗୋଟିଏ କଥା ଶ୍ରୋତା ଭଉଣୀ, ଆମ କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ, ଯାହାଫଳରେ ଜାଣିପାରିବେ କବିତା ବା ଗଳ୍ପ ଯାହା ପ୍ରସାରଣ କରାଯାଉଛି କେଉଁପରି ହେବା ଦରକାର, ଯାହା ପ୍ରସାରଣ ଉପଯୋଗୀ ହୋଇପାରିବ।
0: ଏହି ଚିଠିଟି ଆସିଛି ପାଥପୁର ରଇପୁର ଯାଜପୁରରୁ, ଲେଖିଛନ୍ତି ପଞ୍ଚାନନ ମଲ୍ଲିକ। ତାଙ୍କୁ ନାରୀ ମହଲ କାର୍ଯ୍ୟକ୍ରମରେ ପ୍ରସାରିତ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଲିପିକା ଖୁବ୍ ଭଲ ଲାଗୁଛି ବୋଲି ସେ ଲେଖିଛନ୍ତି।
1: ଶ୍ରୋତାବନ୍ଧୁ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆମର ବେତାର ସାହିତ୍ୟ ପତ୍ରିକା ଲିପିକା ସମ୍ପର୍କରେ ଆପଣ ମଧ୍ୟ ଲେଖିଛନ୍ତି, ଯାହା ଆପଣଙ୍କୁ ଭଲ ଲାଗିଛି ଏମିତି କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ଆମର ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଏହି କାର୍ଯ୍ୟକ୍ରମ ଉପଲବ୍ଧ, ସେଠାରେ ମଧ୍ୟ ଏହାକୁ ଆଉଥରେ ଶୁଣିପାରିବେ।
0: ନିଶ୍ଚିନ୍ତ କହିଲି କଟକରୁ ଏଜିଟିଟି ଲେଖିଛନ୍ତି ସବିତା ଶତପଥୀ। ସେ ଲେଖିଛନ୍ତି ନାରୀ ମହଲ କାର୍ଯ୍ୟକ୍ରମରେ ପ୍ରସାରିତ ସମସ୍ତ କାର୍ଯ୍ୟକ୍ରମ ଖୁବ୍ ଭଲ ଲାଗୁଛି।
1: ଶ୍ରୋତା ଭଉଣୀ, ଆପଣଙ୍କୁ ଆମର ସମସ୍ତ କାର୍ଯ୍ୟକ୍ରମ ଭଲ ଲାଗିଛି, ବିଭିନ୍ନ କଥା ଲେଖିଛନ୍ତି ଚିଠିରେ ଏବଂ ଓଡ଼ିଆ ନବବର୍ଷର ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି। ବୋଧହୁଏ ଆମର ଚିଠିଟି ଟିକେ ଡେରିରେ ହସ୍ତଗତ ହୋଇଛି, ଠିକ୍ ଅଛି, କାର୍ଯ୍ୟକ୍ରମ ଶୁଣୁଛନ୍ତି ସେ ସମ୍ପର୍କରେ ଏହି ପ୍ରଶଂସାପତ୍ରଟିଏ ଲେଖିଛନ୍ତି, ଆନ୍ତରିକ କୃତଜ୍ଞତା ଆପଣଙ୍କୁ।
0: ଏ ଚିଠିଟି ଲତାହରଣ କାକଟପୁର ପୁରୀରୁ କବିରାଜ ପରିଡ଼ା ଲେଖିଛନ୍ତି ନାରୀ ମହଲ କାର୍ଯ୍ୟକ୍ରମରେ ପ୍ରସାରିତ ସମସ୍ତ କାର୍ଯ୍ୟକ୍ରମ ତାଙ୍କୁ ଖୁବ୍ ଭଲ ଲାଗୁଛି। ତେବେ ସେ ଅନୁରୋଧ କରିଛନ୍ତି ଡକ୍ଟର ଅର୍ଚ୍ଚନା ନାୟକ, ପ୍ରତିଭା ରାୟ ଓ ପ୍ରତିଭା ଶତପଥୀଙ୍କ ସହିତ ସାକ୍ଷାତକାରର ପ୍ରସାରଣ ପାଇଁ।
1: ଶ୍ରୋତାବନ୍ଧୁ, ଆପଣଙ୍କର ଅନୁରୋଧ ଆମର ମନେ ରହିଲା। ଆମର କାର୍ଯ୍ୟକ୍ରମରେ ଅତୀତରେ ତ ପ୍ରସାରଣ କରାଯାଇଛି, ଆଉ ଥରେ ସମୟ ସୁବିଧା ଦେଖି ପ୍ରସାରଣ କରିବୁ ଏବଂ ଆମର କାର୍ଯ୍ୟକ୍ରମ ସୂଚନାରୁ ଆପଣ ଜାଣିପାରିବେ ଏହି ସାକ୍ଷାତକାରଗୁଡ଼ିକ କେବେ ପ୍ରସାରଣ କରାଯିବ। ଧନ୍ୟବାଦ ଜଣାଉଛୁ ଆମର ନାରୀ ମହଲ କାର୍ଯ୍ୟକ୍ରମ ଆପଣ ଶୁଣୁଥିବାରୁ।
0: ଏ ଚିଠିଟି ଲେଖିଛନ୍ତି ବୁଲୁ ପଟ୍ଟନାୟକ, ଘସିପୁରା ଆନନ୍ଦପୁର କେନ୍ଦୁଝରରୁ। ତାଙ୍କର ଦୁଇଟି ଚିଠି ଆମର ହସ୍ତଗତ ହୋଇଛି। ସେ ଲେଖିଛନ୍ତି ନାରୀ ମହଲ କାର୍ଯ୍ୟକ୍ରମରେ ପ୍ରସାରିତ ପ୍ରତ୍ୟେକଟି କାର୍ଯ୍ୟକ୍ରମ ଖୁବ୍ ଉଚ୍ଚକୋଟୀର ଏବଂ ଶିକ୍ଷଣୀୟ। ତେବେ ସ୍ୱାସ୍ଥ୍ୟ ସମ୍ପର୍କିତ କାର୍ଯ୍ୟକ୍ରମ ତାଙ୍କୁ ଖୁବ୍ ଭଲ ଲାଗୁଛି, ବିଶେଷ କରି ଡକ୍ଟର ସମ୍ପଦ ଦାସଙ୍କ ସହିତ ସାକ୍ଷାତକାର କାର୍ଯ୍ୟକ୍ରମ ତାଙ୍କୁ ଖୁବ୍ ଭଲ ଲାଗିଛି।
1: ଶ୍ରୋତାବନ୍ଧୁ, ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଆମର କାର୍ଯ୍ୟକ୍ରମ ଶୁଣି ସେ ସମ୍ପର୍କରେ ଲେଖିଥିବାରୁ। ବିଶେଷ କରି ଆମର ସ୍ୱାସ୍ଥ୍ୟ ସମ୍ପର୍କିତ ଯେଉଁ ଆଲୋଚନାର ପ୍ରସାରଣ କରାଯାଉଛି ସେଗୁଡ଼ିକ ଆପଣଙ୍କୁ ବେଶି ଭଲ ଲାଗିଛି, ସେ ସମ୍ପର୍କରେ ଲେଖିଛନ୍ତି। ଆମର ଏହି ଏପ୍ରିଲ ମାସରୁ ଡାକ୍ତରଙ୍କୁ ପଚାରି ବୁଝିବା କ୍ରମରେ ବିଭିନ୍ନ ବିଶେଷଜ୍ଞ ଡାକ୍ତରଙ୍କ ସହ ଆଲୋଚନାର ପ୍ରସାରଣ କରାଯାଉଛି ପ୍ରତ୍ୟେକ ଶୁକ୍ରବାର ଦିନ 12:30 ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମ ଶୁଣିବାକୁ ମଧ୍ୟ ଅନୁରୋଧ କରୁଛୁ।
0: ତାହେଲେ କାର୍ଯ୍ୟକ୍ରମକୁ ଏଇଠି ରଖିବା, ନମସ୍କାର।

0: ନାରୀ ମହଲ ଏତିକିରେ ଶେଷ ହେଲା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ବଡ ବୋହୁ, ଏଇଟା ତୁମ ନାଁରେ।
4: ଏତେ ଜଲ୍ଦି କଣ ପାଇଁ?
0: ଆରେ ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
4: କିନ୍ତୁ ଜେଜେ ମା, ତୁମ ନାଁରେ
5: ସବୁ କିଛି, ମୋ ବ୍ୟାଙ୍କ ଲକର ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କୁ ହିଁ ତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
0: ଶୁଭ ଶୁଭ କୁହ କଣ।
6: RBI କହେ
7: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ଶ୍ରୋତାମାନଙ୍କୁ ଏଠି ଜଣାଇ ଦେଉଛୁ, ଆଜି ଅପରାହ୍ନ 5ଟାରେ ସ୍ମୃତିର ପାହାଚରେ ଶୁଣିବେ ବସନ୍ତ ମହାନ୍ତିଙ୍କ ସହିତ ସାକ୍ଷାତକାର।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 1:50 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଗଣନା ଜାରି, ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ, ଇବୋଲା ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନକୁ ଗସ୍ତ ନେଇ ସତର୍କତା ଅବଲମ୍ଘନ କରିବାକୁ ସରକାରଙ୍କ ପରାମର୍ଶ, ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ଠାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ଦ୍ୱିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି। ଭାରତ ଆମେରିକା ରଣନୈତିକ ସହଭାଗିତାକୁ ଅଧିକ ସଶକ୍ତ କରିବା ଏବଂ ବାଣିଜ୍ୟ, ଶକ୍ତି, ଯୋଗାଯୋଗ ଓ ସୁରକ୍ଷା କ୍ଷେତ୍ର ନେଇ ଉଭୟ ନେତାଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଥିବା ଜଣାପଡ଼ିଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍ ଶୀଘ୍ର ଏକ ବାଣିଜ୍ୟ ଚୁକ୍ତି ସମ୍ପନ୍ନ କରିବା ନେଇ ଉଭୟ ପକ୍ଷ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବିବାଦର ସମାଧାନ ପାଇଁ ଆଲୋଚନା ଏବଂ କୂଟନୈତିକ ମାର୍ଗ ଉପରେ ଡକ୍ଟର ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିବା ସହିତ ନିରାପଦ ଏବଂ ଅବାଧ ସାମୁଦ୍ରିକ ବାଣିଜ୍ୟକୁ ଭାରତ ସମର୍ଥନ ପ୍ରଦାନ କରେ ବୋଲି କହିଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଉପସାଗରୀୟ କ୍ଷେତ୍ରର ସାମ୍ପ୍ରତିକ ପରିସ୍ଥିତି ନେଇ ମତ ବିନିମୟ ହୋଇଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ଭାରତ ଏବଂ ଆମେରିକା ସମ୍ପର୍କ କେବଳ ଦୁଇ ପକ୍ଷ ମଧ୍ୟରେ ସୀମିତ ନ ରହି ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ପ୍ରଭାବିତ କରିଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ଉଭୟ ଦେଶର ଦୃଷ୍ଟିକୋଣ ସମାନ ରହିଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଭାରତକୁ ଆମେରିକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଅଂଶୀଦାର ଭାବେ ବର୍ଷ୍ଣନା କରିଛନ୍ତି। ସେ କହିଛନ୍ତି, ଉଭୟ ଦେଶ ଆଗାମୀ ଶତାବ୍ଦୀ ପାଇଁ ସମ୍ପର୍କର ମୂଳଦୁଆ ସ୍ଥାପନ କରିବା ସହ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ରଣନୈତିକ ଭାବରେ ଏକତ୍ରିତ ହୋଇଛନ୍ତି। ଆସନ୍ତା ମଙ୍ଗଳବାର 26 ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ଡକ୍ଟର ଜୟଶଙ୍କରଙ୍କ ସହିତ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀର ପୁନଃ ନିର୍ବାଚନ ମତଗଣନା ଜାରି ରହିଛି। ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଦିବ୍ୟାଂଶୁ ପଣ୍ଡା ଆଗୁଆ ଥିବା ଜଣାପଡ଼ିଛି। ଡାଇମଣ୍ଡ ହାର୍ବର ମହିଳା ବିଶ୍ୱବିଦ୍ୟାଳୟରେ ଚାଲିଥିବା ଗଣତିରେ ବିଜେପି ପ୍ରାର୍ଥୀ ଶ୍ରୀ ପଣ୍ଡା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ 11 ରାଉଣ୍ଡ ଗଣତି ସୁଦ୍ଧା 44,891 ଖଣ୍ଡ ଭୋଟ୍ରେ ଆଗୁଆ ରହିଥିଲେ। ସିପିଆଇଏମ୍ ପ୍ରାର୍ଥୀ ଶମ୍ଭୁନାଥ କୁର୍ମି ଦ୍ୱିତୀୟ ସ୍ଥାନରେ ଏବଂ କଂଗ୍ରେସ ପ୍ରାର୍ଥୀ ଅବଦୁର ରଜାକ ମୁଲ୍ଲା ତୃତୀୟ ସ୍ଥାନରେ ରହିଛନ୍ତି। ଚୀନ୍ର ସାନ୍ସି ପ୍ରଦେଶରେ କୋଇଲା ଖଣି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଭାରତବାସୀଙ୍କ ପକ୍ଷରୁ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଏବଂ ଚୀନ୍ ଦେଶବାସୀଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ଶ୍ରୀ ମୋଦି ସମବେଦନା ପ୍ରକାଶ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଭାରତରେ ଅବସ୍ଥାପିତ ଚୀନ୍ ରାଷ୍ଟ୍ରଦୂତ ସୁ ଫେଇହୁମ୍ ଶ୍ରୀ ମୋଦିଙ୍କୁ ଶୋକବାର୍ତ୍ତା ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଚୀନ୍ ରାଷ୍ଟ୍ରଦୂତ ଭାରତର ସମର୍ଥନ ଏବଂ ସମବେଦନା ପାଇଁ ଧନ୍ୟବାଦ ଜଣାଇବା ସହ କହିଛନ୍ତି, ଏବେ ମଧ୍ୟ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନାଯୋଗ୍ୟ, ଗତକାଲି ଚୀନ୍ର ସାନ୍ସି ପ୍ରଦେଶରେ ଏକ କୋଇଲା ଖଣିରେ ବିସ୍ଫୋରଣ ଯୋଗୁଁ 82 ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ବିସ୍ଫୋରଣ ସ୍ଥଳରେ 247 ଜଣ ଶ୍ରମିକ କାର୍ଯ୍ୟରତ ଥିଲେ। 2009 ମସିହା ପରଠାରୁ ଚୀନ୍ରେ ଘଟିଥିବା ଖଣି ଦୁର୍ଘଟଣା ମଧ୍ୟରେ ଏହା ସବୁଠାରୁ ବଡ଼ ଘଟଣା ହୋଇଥିବା ସେଠାକାର ପ୍ରଶାସନ କହିଛି।

ପଶ୍ଚିମବଙ୍ଗରେ ଆସନ୍ତା ଜୁଲାଇ ପହିଲାରୁ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରାଯିବ। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସହ ଗତକାଲି ଆଭାସୀ ବୈଠକ ପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କୋଲକାତାରେ ଏହି ବିଷୟ ଘୋଷଣା କରିଛନ୍ତି। ରାଜ୍ୟର ସ୍ୱାସ୍ଥ୍ୟ ଯୋଜନା ସ୍ୱାସ୍ଥ୍ୟସାଥୀ ଅଧୀନରେ ପୂର୍ବରୁ ସାମିଲ ଥିବା ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ଆସନ୍ତା ମାସରେ ନୂଆଦିଲ୍ଲୀଠାରେ ଆୟୁଷ୍ମାନ ଭାରତ ଆରୋଗ୍ୟ ମନ୍ଦିର ନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ କହିଛନ୍ତି। ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ରକୁ 469କୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖକୁ ଏକ ପ୍ରସ୍ତାବ ପଠାଯାଇଛି। ଏବେ ରାଜ୍ୟରେ 117ଟି ଏଭଳି କେନ୍ଦ୍ର କାର୍ଯ୍ୟ କରୁଛି। ଶ୍ରୀ ଅଧିକାରୀ କହିଛନ୍ତି ଆଲିପୁରଦ୍ୱାର, କାଲିମପଙ୍ଗ ଏବଂ ଦକ୍ଷିଣ ଦିନାଜପୁର ଜିଲ୍ଲାରେ ନୂତନ ମେଡିକାଲ କଲେଜ ଏବଂ ଉତ୍ତରବଙ୍ଗ ପାଇଁ ଏକ ନୂତନ ଏମ୍ସ ପ୍ରତିଷ୍ଠା ପ୍ରସ୍ତାବ କେନ୍ଦ୍ର ସରକାରଙ୍କଠାରେ ଉପସ୍ଥାପନ କରାଯାଇଛି। ଇବୋଲା ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନକୁ ଅତି ଆବଶ୍ୟକ ନଥିଲେ ଗସ୍ତ ନ କରିବାକୁ ସରକାର ଭାରତୀୟ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି। ସେହି ଦେଶଗୁଡ଼ିକରେ ବସବାସ କରୁଥିବା କିମ୍ବା ଯାତାୟତ କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ଜନସ୍ୱାସ୍ଥ୍ୟ ମାର୍ଗଦର୍ଶିକା କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଭାରତରେ ଇବୋଲା ସଂକ୍ରମଣର କୌଣସି ମାମଲା ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ। ପୂର୍ବରୁ କଙ୍ଗୋ, ଉଗାଣ୍ଡା ଇବୋଲା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆନ୍ତର୍ଜାତିକ ଚିନ୍ତାଜନକ ପ୍ରସଙ୍ଗ ଭାବେ ଅଭିହିତ କରି ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ଅବସ୍ଥା ଘୋଷଣା କରିଥିଲା। ସମୀକ୍ଷାରୁ ଜଣାପଡ଼ିଛି ଏହି ରୋଗର ପ୍ରାଦୁର୍ଭାବ ଅତ୍ୟନ୍ତ ଗମ୍ଭୀର ଏବଂ ମୃତ୍ୟୁହାର ମଧ୍ୟ ଅଧିକ। ଏହି ରୋଗକୁ ପ୍ରତିହତ କରିବା ପାଇଁ କିମ୍ବା ଚିକିତ୍ସା ପାଇଁ କୌଣସି ନିର୍ଦ୍ଦିଷ୍ଟ ଟିକା ଅଥବା ବ୍ୟବସ୍ଥା ଅନୁମୋଦନ ହୋଇନାହିଁ ବୋଲି ମନ୍ତ୍ରଣାଳୟ କହିଛି। ଜାପାନରେ ଅନୁଷ୍ଠିତ ହେବାକୁ ଥିବା ସାକୁରା ବିଜ୍ଞାନ କାର୍ଯ୍ୟକ୍ରମ 2026ରେ ଅଂଶଗ୍ରହଣ କରିବା ଲାଗି ମନୋନୀତ ଛାତ୍ରଛାତ୍ରୀ ନୂଆଦିଲ୍ଲୀରୁ ଗତକାଲି ଯାତ୍ରା କରିଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଓଡ଼ିଶା ସମେତ 15ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ବିଦ୍ୟାଳୟର 24 ଜଣ ଛାତ୍ର ଏବଂ 32 ଜଣ ଛାତ୍ରୀଙ୍କୁ ମିଶାଇ 4 ଜଣ ପର୍ଯ୍ୟବେକ୍ଷକ ଏହି ଗସ୍ତରେ ଯାଇଛନ୍ତି। ମନୋନୀତ ଦଳ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଜାପାନରେ ଅବସ୍ଥାନ କରିବେ। ଭାରତ ସହିତ ଏହି କାର୍ଯ୍ୟକ୍ରମରେ ଘାନା, ନାଇଜେରିଆ ଓ ଦକ୍ଷିଣ ଆଫ୍ରିକାର ଛାତ୍ରଛାତ୍ରୀ ମଧ୍ୟ ଅଂଶଗ୍ରହଣ କରୁଛନ୍ତି। ଭାରତ ପକ୍ଷରୁ ମନୋନୀତ ଛାତ୍ରଛାତ୍ରୀ ସରକାରୀ ମେଧାବୃତ୍ତି ଯୋଜନା ଅଧୀନରେ ଛାତ୍ରବୃତ୍ତି ପାଉଛନ୍ତି। 2016 ଏପ୍ରିଲ ମାସରୁ ଭାରତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଆସୁଛି। ଯୁବ ଶିକ୍ଷାର୍ଥୀଙ୍କ ମଧ୍ୟରେ ବୌଦ୍ଧିକ ଚିନ୍ତାଧାରାକୁ ଅଧିକ ବ୍ୟାପକ କରିବା, ବିଜ୍ଞାନଭିତ୍ତିକ ଗବେଷଣାକୁ ପ୍ରୋହାହିତ କରିବା ଲକ୍ଷ୍ୟ ନେଇ ଜାପାନ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସଂସ୍ଥା 2014 ଏହି କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି। ପଞ୍ଜାବର କପୁରଥାଲା ଜେଲ୍ର ଏକ ବାରାକ୍ରେ ଗତକାଲି ବିଳମ୍ବିତ ରାତିରେ ହିଂସାକାଣ୍ଡ ଘଟିଥିବା ଜଣାପଡ଼ିଛି। କଏଦୀ ଏବଂ ବିଚାରାଧୀନ କଏଦୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ଜେଲ୍ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବରିଷ୍ଠ ପୁଲିସ୍ ଅଧିକାରୀ ଅଧିକ ସୁରକ୍ଷାକର୍ମୀଙ୍କ ସହ ସେଠାରେ ପହଞ୍ଚଥିଲେ। ଜେଲ୍ ଭିତରେ ଏବଂ ପରିସର ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆକାଶବାଣୀ ସମ୍ଭାଦ ବିଭାଗ ସହ ଆଲୋଚନା କାଳରେ ଜଳନ୍ଧର ରେଞ୍ଜ ଡିଆଇଜି ନବୀନ ସିଙ୍ଗଲା କହିଛନ୍ତି ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି 2ଟି ମ୍ୟାଚ୍ ଖେଳାଯିବ। ମୁମ୍ବାଇର ୱାଙ୍ଗଡ଼େ ଷ୍ଟାଡିୟମ୍ଠାରେ ଅପରାହ୍ନ 3:30 ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ସନ୍ଧ୍ୟା 7:30 କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କରିଥିଲା। ଫ୍ରେଞ୍ଚ ଓପନ୍ର 125ତମ ସଂସ୍କରଣ ଆଜିଠାରୁ ପ୍ୟାରିସ୍ରେ ଆରମ୍ଭ ହେଉଛି। ରୋନାଲ୍ଡ ଗ୍ୟାରୋସ୍ ଭାବରେ ମଧ୍ୟ ପରିଚିତ ଏହି ଟେନିସ୍ ପ୍ରତିଯୋଗିତାର ବିଭିନ୍ନ ବର୍ଗରେ ମ୍ୟାଚ୍ ଖେଳାଯିବ। ବିଶ୍ୱର ପୁରୁଷ ବର୍ଗ 1 ନମ୍ଘର ଟେନିସ୍ ତାରକା ଜାନିକ୍ ସିନର, ନୋଭାକ୍ ଜୋକୋଭିକ୍, କାର୍ଲୋସ୍ ଆଲକାରାଜ, ଆଲେକ୍ଜାଣ୍ଡର ଜେଭେରେଭ୍ ଏବଂ ଟେଲର ଫ୍ରିଜ୍ ପ୍ରମୁଖ ଏହି ପ୍ରତିଯୋଗିତାରେ ଟାଇଟଲ୍ ହାସଲ କରିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ମହିଳା ବର୍ଗରେ ବିଶ୍ୱର 1 ନମ୍ଘର ଖେଳାଳି ଆରିନା ସାବାଲେଙ୍କା, କୋକୋ ଗଫ୍ ପ୍ରମୁଖ ଅନ୍ୟମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତାରେ ସାମିଲ ହୋଇଛନ୍ତି। ପୁରୁଷ ଡବଲ୍ସରେ ଭାରତର ୟୁକି ଭାମ୍ବ୍ରି ଏବଂ ନ୍ୟୁଜିଲାଣ୍ଡର ମାଇକେଲ୍ ଭେନସ୍ଙ୍କ ଯୋଡ଼ି ଏବଂ ଏନ୍ ଶ୍ରୀରାମ ବାଲାଜୀ ଓ ବ୍ରାଜିଲ୍ର ମାର୍ସେଲୋ ଡୋମୋଲାଇନର୍ଙ୍କ ଯୋଡ଼ି ପ୍ରତିଦ୍ୱନ୍ଦ୍ୱିତାରେ ଭାଗ ନେଉଛନ୍ତି। ଫିଫାର ଅନୁମୋଦନ କ୍ରମେ ଇରାନ୍ ଫୁଟବଲ ଦଳର ଫିଫା ବିଶ୍ୱକପ୍ 2026 ବେସ୍ କ୍ୟାମ୍ପକୁ ଆମେରିକାରୁ ମେକ୍ସିକୋକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି। ଇରାନ୍, ଆମେରିକା ଏବଂ ଇସ୍ରାଏଲ୍ ମଧ୍ୟରେ ଉତ୍ତେଜନା ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଇରାନ୍ ଫୁଟବଲ ସଂଘର

0: को कांगो, युगांडा और दक्षिण सूडान की गैर जरूरी यात्रा से बचने की सलाह दी। इसके साथ ही दोपहर समाचार का ये अंक समाप्त हुआ। नमस्कार।
1: ଏତେବେଳେ ଯାଏ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ କଟକ ସମୟ ଦିନ 2:30 ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଜ୍ୟରେ ଖରା ଏବଂ ଗୁଳୁଗୁଳି ନେଇ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ ଆଜିଠାରୁ ସ୍ଥଗିତ। ଭିତରକାଠ ନିକଟରୁ ଶ୍ରୀଜୀଉଙ୍କୁ ସ୍ୱାଭାବିକ ଭାବେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଖାଦ୍ୟରେ ବିଷକ୍ରିୟା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ନୂଆଡିହି ଗାଁର ଚାରିଜଣଙ୍କର ମୃତ୍ୟୁ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ଗହିରମଥା ଅଞ୍ଚଳରେ ଚଳିତ ବର୍ଷ ଅଣ୍ଡାଦାନ ନ କରି ସମୁଦ୍ରକୁ ଫେରିଲେ ଅଲିଭ୍ ରିଡ୍ଲେ। ପ୍ରବଳ ତାତି ଓ ଗୁଳୁଗୁଳି ନେଇ ଜନସାଧାରଣଙ୍କୁ ସତର୍କ ରହିବା ଲାଗି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବିଶେଷ ଭାବେ ପୂର୍ବାହ୍ନ 11ଟାରୁ ଅପରାହ୍ନ 3ଟା ମଧ୍ୟରେ ଘରେ ରହିବା ଲାଗି ଶ୍ରୀ ପୂଜାରୀ କହିଛନ୍ତି। ଆବଶ୍ୟକ ସ୍ଥଳେ ପାଣି ଓ ଓଦା ଗାମୁଛା ସାଙ୍ଗରେ ନେବା ଲାଗି ସେ ପରାମର୍ଶ ଦେଇଛନ୍ତି।
1: ଅତି ଜରୁରୀ କାମ ନ ପଡ଼ିଲେ ଘରୁ ବାହାର ନାହିଁ। ଯେଉଁମାନେ ଶ୍ରମିକମାନେ ସେମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି, ମାଲିକମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। 11ଟାରୁ 3ଟା ପର୍ଯ୍ୟନ୍ତ କର୍ମକ୍ଷେତ୍ର ଶ୍ରମିକମାନଙ୍କର କର୍ମ ବନ୍ଦ ରହିବ, ପୁଣି 3ଟା ପରେ ଆରମ୍ଭ ହୋଇପାରେ। ଅତି ଆବଶ୍ୟକ ପଡ଼ିଲେ ଘରୁ ବାହାରିଲେ ସ୍ୱଚ୍ଛ ପିଇବା ପାଣି ନେଇକରି ବାହାରନ୍ତୁ ଓ ମୁଣ୍ଡରେ ଓଦା ଗାମୁଛା ନେଇକରି ବାହାରନ୍ତୁ। କଳା ଚଷମା ବ୍ୟବହାର କରିବା ପାଇଁ ଚେଷ୍ଟା କରନ୍ତୁ। ବାଟଯାକର ପିଇବା ପାଣି ବ୍ୟବସ୍ଥା ମଧ୍ୟ ପିଆର୍ ଡିପାର୍ଟମେଣ୍ଟ, ମ୍ୟୁନିସିପାଲିଟି, ସେମାନେ ଅର୍ବାନ୍ ଡିପାର୍ଟମେଣ୍ଟ ସେମାନେ ମଧ୍ୟ କରୁଛନ୍ତି। ମାଲ ପରିବହନ ଗାଡ଼ିମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। 11ରୁ 3ଟା ଭିତରେ ରାସ୍ତା ମାଲ ପରିବହନ ଗାଡ଼ି ରହିବ ନାହିଁ, ତେଣୁ ମୋଟାମୋଟି ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। 2 ତାରିଖ ପର୍ଯ୍ୟନ୍ତ ଏଭଳିଆ ଅବସ୍ଥା ଓଡ଼ିଶାର ବିଭିନ୍ନ ଜାଗାରେ ହେବ, ତେଣୁ 2 ତାରିଖ ପର୍ଯ୍ୟନ୍ତ ସତର୍କ ସୂଚନା ସାରା ରାଜ୍ୟବାସୀଙ୍କୁ ଦିଆଯିବ।
0: ରାଜ୍ୟରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ଘଟିବ ନାହିଁ। ଶ୍ରୀ ମହାପାତ୍ର କହିଛନ୍ତି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାପମାତ୍ରା ବୃଦ୍ଧି ପାଇବା ସହ ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହେବ, ତେବେ ଓଡ଼ିଶାକୁ ମୌସୁମୀ ବାୟୁ ଛୁଇଁବା ନେଇ କୌଣସି ପୂର୍ବାନୁମାନ କରାଯାଇ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସୂଚନା ଅନୁଯାୟୀ ଆଜି ଦିନ 11:30 ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ଦିନ ତାପମାତ୍ରା 41.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ସମ୍ଭଲପୁରରେ 40.8, ହୀରାକୁଦରେ 40.4 ଓ ଭୁବନେଶ୍ୱରରେ 36.4 ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରା ରେକର୍ଡ।

କରାଯାଇଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ ଆଜିଠାରୁ ସ୍ଥଗିତ ରଖାଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ପ୍ରବଳ ଭିଡ଼ ଓ ଆଗାମୀ ଦିନରେ ବିଭିନ୍ନ ନୀତିକାନ୍ତି ଦୃଷ୍ଟିରୁ ସାମୟିକ ଭାବେ ଗଣତି କାର୍ଯ୍ୟ ବନ୍ଦ ରଖିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତା ମାସରେ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଗଣତି କରାଯିବା ନେଇ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ। ଆଗାମୀ ସ୍ନାନଯାତ୍ରା ଓ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ଓ ସୁପରିଚାଳନା ପାଇଁ ଚଳିତ ମାସରେ ଛତିଶା ନିଯୋଗ ତଥା ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଗଣତି କାର୍ଯ୍ୟ ବନ୍ଦ ରଖିବା ଲାଗି ନିଷ୍ପତ୍ତି ହେବା ପରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆଜିଠାରୁ ସ୍ୱାଭାବିକ ଭାବେ ଭିତର କାଠରୁ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ପୁରୀ ଜିଲ୍ଲା ନିମାପଡ଼ା ରାଟିଲ ଓ ଦହିପଙ୍ଗଠାରେ ଏକ ମିନି ଷ୍ଟାଡିୟମର ଶିଳାନ୍ୟାସ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଉତ୍କର୍ଷ ମାରାଥନ ଗଣଦୌଡ଼ କାର୍ଯ୍ୟକ୍ରମ ଅବସରରେ ମିନି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ସୁସ୍ଥ ସମାଜର ବାର୍ତ୍ତା ନେଇ ଶତାଧିକ ଛାତ୍ରଛାତ୍ରୀ ଓ ସାଧାରଣ ଜନତା ଗଣଦୌଡ଼ରେ ଭାଗ ନେଇଥିଲେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ, ଉତ୍କର୍ଷ ନିମାପଡ଼ା ଗଠନ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ, ଶାରୀରିକ ଭାବେ ସୁସ୍ଥ ରହିବା ପାଇଁ ଦୌଡ଼ିବାର ଆବଶ୍ୟକତା ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ଉତ୍କର୍ଷ ନିମାପଡ଼ା 2.0 ଉପଲକ୍ଷେ ଆୟୋଜିତ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଟ୍ରଫି ଉନ୍ମୋଚନ କରିଛନ୍ତି। ଗଣଦୌଡ଼ରେ 25 ଜଣ କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି। ଜାପାନରେ ଅନୁଷ୍ଠିତ ହେବାକୁ ଥିବା ସାକୁରା ବିଜ୍ଞାନ କାର୍ଯ୍ୟକ୍ରମ 2026ରେ ଅଂଶଗ୍ରହଣ କରିବା ଲାଗି ମନୋନୀତ ଛାତ୍ରଛାତ୍ରୀ ନୂଆଦିଲ୍ଲୀରୁ ଗତକାଲି ଯାତ୍ରା କରିଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଓଡ଼ିଶା ସମେତ 15 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ବିଦ୍ୟାଳୟର 24 ଜଣ ଛାତ୍ର ଓ 32 ଜଣ ଛାତ୍ରୀଙ୍କୁ ମିଶାଇ 4 ଜଣ ପର୍ଯ୍ୟବେକ୍ଷକ ଏହି ଗସ୍ତରେ ଯାଇଛନ୍ତି। ମନୋନୀତ ଦଳ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଜାପାନରେ ଅବସ୍ଥାନ କରିବେ। ଭାରତ ସହିତ ଏହି କାର୍ଯ୍ୟକ୍ରମରେ ଘାନା, ନାଇଜେରିଆ ଓ ଦକ୍ଷିଣ ଆଫ୍ରିକାର ଛାତ୍ରଛାତ୍ରୀ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ଯୁବ ଶିକ୍ଷାର୍ଥୀଙ୍କ ମଧ୍ୟରେ ବୌଦ୍ଧିକ ଚିନ୍ତାଧାରାକୁ ଅଧିକ ବ୍ୟାପକ କରିବା, ବିଜ୍ଞାନଭିତ୍ତିକ ଗବେଷଣାକୁ ପ୍ରୋହାହିତ କରିବା ଲକ୍ଷ୍ୟ ନେଇ ଜାପାନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସଂସ୍ଥା 2014 ମସିହାରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପରବର୍ତ୍ତୀ ତ୍ରୁଟି ନେଇ ସ୍ୱଷ୍ଟୀକରଣ ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କଠାରୁ ଉତ୍ତରପତ୍ରର ନକଲ ପାଇଁ ଧାର୍ଯ୍ୟ ଦେୟଠାରୁ ଅଧିକ ଆଦାୟ ହୋଇଥିବା ଏବଂ କେତେକ କ୍ଷେତ୍ରରେ କମ୍ ଦେୟ ଆଦାୟ ହୋଇଥିବା ନେଇ ସିବିଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି। ଯେଉଁମାନେ ଅଧିକ ଦେୟ ପ୍ରଦାନ କରିଛନ୍ତି ସେମାନଙ୍କୁ ବଳକା ଅର୍ଥ ଫେରସ୍ତ କରାଯିବ ବୋଲି ଏକ ବିଜ୍ଞପ୍ତିରେ କୁହାଯାଇଛି। କମ୍ ଦେୟ ଦେଇଥିବା ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ଅର୍ଥ ଦେବା ଲାଗି କୁହାଯିବ ବୋଲି ସିବିଏସ୍ଇ ସୂଚନା ଦେଇଛି। ପରୀକ୍ଷାର୍ଥୀମାନଙ୍କୁ ଉତ୍ତର ଖାତାର ସ୍କାଣ୍ଡ କପି ପାଇଁ ଆଉଥରେ ଆବେଦନ କରିବାକୁ ପଡ଼ିବ ନାହିଁ ବୋଲି ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଖାଦ୍ୟରେ ବିଷକ୍ରିୟା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ନୂଆଡିହି ଗାଁର 4 ଜଣଙ୍କ ମୃତ୍ୟୁ ଘଟିଛି। ଏକ ଶ୍ରାଦ୍ଧଭୋଜିରେ ଖାଇବା ପରେ 17 ଜଣ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ଅସୁସ୍ଥଙ୍କ ମଧ୍ୟରେ 23 ମାସର ଶିଶୁକନ୍ୟା ଓ 11 ବର୍ଷର ନାବାଳିକା ଅଛନ୍ତି। ଅସୁସ୍ଥମାନଙ୍କୁ ହେମଗିରି ଓ ଝାରସୁଗୁଡ଼ାର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ସ୍ୱାସ୍ଥ୍ୟ ବିଭାଗ ଏବଂ ପୁଲିସ୍ ପକ୍ଷରୁ ଘଟଣାର ଯାଞ୍ଚ କାର୍ଯ୍ୟ ଆରମ୍ଭ ହୋଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ବିଏଡ୍, ବିଏଚ୍ଏଡ୍ ହିନ୍ଦୀ ଏବଂ ଏମ୍ଏଡ୍ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା 31 ତାରିଖରେ 2 ବର୍ଷିଆ ବିଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଜୁନ୍ 3 ତାରିଖରେ ବିଏଚ୍ଏଡ୍ ଏବଂ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବା ନେଇ ରାଜ୍ୟ କର୍ମଚାରୀ ଚୟନ ପ୍ରବରଣ ଆୟୋଗ ପକ୍ଷରୁ ସୂଚନା ମିଳିଛି। ମଇ ମାସ 31 ତାରିଖ ସକାଳ 10:00ରୁ 12:00 ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ବିଏଡ୍ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଜୁନ୍ 3 ତାରିଖ ସକାଳ 10:00ରୁ 12:00 ପର୍ଯ୍ୟନ୍ତ ବିଏଚ୍ଏଡ୍ ଓ ଅପରାହ୍ନ 3:00ରୁ 5:00 ପର୍ଯ୍ୟନ୍ତ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା କରାଯିବ। ସମସ୍ତ ପ୍ରବେଶିକା ପରୀକ୍ଷା ପାଇଁ ଚଳିତ ମାସ 27 ତାରିଖ ଦିନ 11:00 ପରଠାରୁ ରାଜ୍ୟ କର୍ମଚାରୀ ଚୟନ ପ୍ରବରଣର ଆୟୋଗର ୱେବ୍ସାଇଟ୍ରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରାଯାଇପାରିବ। ସୂଚନା ଅନୁଯାୟୀ ଆସନ୍ତା ଜୁନ୍ 4 ତାରିଖରେ ପ୍ରବେଶିକା ପରୀକ୍ଷାର ଉତ୍ତରପତ୍ର ପ୍ରକାଶ ପାଇବ। ବିଶ୍ୱର ସର୍ବବୃହତ୍ ଅଣ୍ଡାଦାନ ସ୍ଥଳୀ ଭାବେ ପରିଚିତ କେନ୍ଦ୍ରାପଡ଼ା ଜିଲ୍ଲାର ଗହିରମଥା ଅଞ୍ଚଳରେ ଚଳିତ ବର୍ଷ ଅଲିଭ୍ ରିଲେ କଇଁଛ ଅଣ୍ଡାଦାନ ନ କରି ଫେରିଯାଇଥିବା ଜଣାପଡ଼ିଛି। ପ୍ରତ୍ୟେକ ବର୍ଷ ଫ୍ଲାଟ୍ ବ୍ୟାଗ୍ସ, ଲଗର୍ ହେଡ୍ସ, ଗ୍ରୀନ୍ ଟଟଲ୍, ଲେଦର ବ୍ୟାଗ୍ସ, ହକ୍ସ ବିଲ୍, କ୍ୟାମ୍ପସ୍ ରିଡ୍ଲେ ଓ ଅଲିଭ୍ ରିଲେ ପ୍ରଜାତିର କଇଁଛମାନେ ନିର୍ଦ୍ଦିଷ୍ଟ ସ୍ଥାନରେ ସମୂହ ଅଣ୍ଡାଦାନ କରୁଥିବାବେଳେ ଅଲିଭ୍ ରିଲେ ପ୍ରଜାତି କଇଁଛ ବଙ୍ଗୋପସାଗରର ଓଡ଼ିଶା ତଟବର୍ତ୍ତୀ ଅଞ୍ଚଳକୁ ଅଣ୍ଡାଦାନ କରିବାକୁ ଆସିଥାନ୍ତି। ତେବେ ଚଳିତ ବର୍ଷ ଅଣ୍ଡାଦାନ ନ କରି ସମୁଦ୍ର ମଧ୍ୟକୁ ଫେରିଯିବା ଘଟଣା ବିସ୍ମୟ ସୃଷ୍ଟି କରିଛି। 2014 ମସିହାରେ ଏହିଭଳି ଘଟିଥିଲା। ଚଳିତ ବର୍ଷ ତାପମାତ୍ରା ଅତ୍ୟଧିକ ବୃଦ୍ଧି ଯୋଗୁଁ ଅଣ୍ଡାଦାନ ସମ୍ଭବ ହୋଇନଥିବା ଅନୁମାନ କରାଯାଉଛି। ପୂର୍ବରୁ 1982

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ ଆପଣଙ୍କ ଚିଠି ଉପସ୍ଥାପନାରେ ପ୍ରଜ୍ଞା ପାରମିତା ସାହୁ ଏବଂ ସହ ଉପସ୍ଥାପନାରେ ଜ୍ଞାନରଞ୍ଜନ ସାମନ୍ତରାୟ।
2: ଶ୍ରୋତାବନ୍ଧୁ ନମସ୍କାର, ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କର ପ୍ରିୟ ସାପ୍ତାହିକ ଚିଠିପତ୍ରର କାର୍ଯ୍ୟକ୍ରମ ଆପଣଙ୍କ ଚିଠି। ଆପଣମାନଙ୍କ ଚିଠିପତ୍ରକୁ ନେଇ ମୁଁ ଜ୍ଞାନରଞ୍ଜନ, ଏବଂ ଆପଣମାନଙ୍କ ଚିଠିର ଉତ୍ତର ଦେବା ପାଇଁ ମୋ ସହ ଅଛନ୍ତି ପ୍ରଜ୍ଞା ପାରମିତା ସାହୁ।
3: ଶ୍ରୋତାବନ୍ଧୁ ମୋର ମଧ୍ୟ ନମସ୍କାର।
2: ଅନେକଗୁଡ଼ିଏ ଚିଠି ଆମର ହସ୍ତଗତ ହୋଇଛି, ତେବେ ଏହି ଚିଠିଟି ଲେଖିଛନ୍ତି ମୁଣ୍ଡାରାମ ବାନ୍ଧିଆ ଶୁକ୍ରୁଳି ମୟୂରଭଞ୍ଜରୁ। ଆମ କେନ୍ଦ୍ରର ସେ ଜଣେ ନିୟମିତ ଶ୍ରୋତା। ତେବେ ସେ ଲେଖିଛନ୍ତି ଯେ ପୂର୍ବପରି ବନାନୀ କାର୍ଯ୍ୟକ୍ରମ ଆଉ ମହିଳାଙ୍କ ପାଇଁ ମିଶନ ଶକ୍ତି କାର୍ଯ୍ୟକ୍ରମ ଶୁଣିବାକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି। ପୁରୁଣା କାର୍ଯ୍ୟକ୍ରମଗୁଡ଼ିକ ତାଙ୍କୁ ଶୁଣିବାକୁ ଆଉ ଭଲ ଲାଗୁନାହିଁ। ମଝିରେ ମଝିରେ ଯେଉଁ ପାଲା ପ୍ରଚାର କରାଯାଉଛି, ପାଲା ଗାୟକଙ୍କର ଗାଁ ସମ୍ପର୍କରେ କାହିଁକି କହୁନାହାନ୍ତି? ସେ ଲେଖିଛନ୍ତି ଯେ ନୂଆ ନୂଆ ଗୀତ ଆଉ ନାଟକର ପ୍ରସାରଣ କରନ୍ତୁ।
3: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଶ୍ରୋତା ବନ୍ଧୁ। ସୁଦୂର ମୟୂରଭଞ୍ଜରେ ଥାଇ ମଧ୍ୟ ଆମର କାର୍ଯ୍ୟକ୍ରମ ଶୁଣିଛନ୍ତି ଏବଂ ସେ ସମ୍ପର୍କରେ ଆମକୁ ଚିଠି ମଧ୍ୟ ଲେଖିଛନ୍ତି। ଯେଉଁ ପ୍ରସ୍ତାବ ଦେଇଛନ୍ତି ବନାନୀ କାର୍ଯ୍ୟକ୍ରମ ସମ୍ପର୍କରେ, ଆମର ଏହି ବନାନୀ କାର୍ଯ୍ୟକ୍ରମ ପ୍ରତ୍ୟେକ ଶନିବାର ସନ୍ଧ୍ୟା 7:30ରେ ପ୍ରସାରଣ କରାଯାଉଛି, ତେଣୁ ଶୁଣିବା ପାଇଁ ଅନୁରୋଧ କରୁଛୁ। ମିଶନ ଶକ୍ତି ସମ୍ପର୍କରେ ଯେଉଁ କାର୍ଯ୍ୟକ୍ରମ ଶୁଣିବା ପାଇଁ ମନ କରୁଛନ୍ତି, ଆମର ନିୟମିତ ଭାବରେ ପ୍ରସାରଣ କରାଯାଉଛି ନାରୀମହଲ କାର୍ଯ୍ୟକ୍ରମରେ, କୃଷି ସଂସାର କାର୍ଯ୍ୟକ୍ରମରେ ଏବଂ ବିଭିନ୍ନ ପ୍ରାୟୋଜିତ କାର୍ଯ୍ୟକ୍ରମ ମଧ୍ୟ ପ୍ରସାରଣ କରାଯାଉଛି। ଏ ସମ୍ପର୍କରେ ସୂଚନା ମଧ୍ୟ ଆମର କାର୍ଯ୍ୟକ୍ରମ ସୂଚନା ମାଧ୍ୟମରେ ଦିଆଯାଉଛି। ଯେଉଁ ପୁରୁଣା କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗୁନାହିଁ, ସେ ସମ୍ପର୍କରେ ବିସ୍ତୃତ ଭାବରେ ଲେଖନ୍ତୁ, ଯାହାଫଳରେ ଆମେ ଜାଣିପାରିବୁ କେଉଁ କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗୁନାହିଁ। ପାଲା ଗାୟକମାନଙ୍କର ନାଁ କେବଳ ଉଦ୍ଘୋଷଣା କରାଯାଇଥାଏ, ତାଙ୍କର ଠିକଣା ସମ୍ପର୍କରେ କୌଣସି ତଥ୍ୟ ଦିଆଯାଇ ନଥାଏ, ତେଣୁ ଆପଣ ଯେଉଁ ଲେଖିଛନ୍ତି କାହିଁକି କୁହାଯାଉ ନାହିଁ? ଆମର ଉଦ୍ଘୋଷଣାରେ କେବେ ବି ପାଲା ଗାୟକମାନଙ୍କର ଠିକଣା କୁହାଯାଇ ନଥାଏ। ପୁରୁଣା ଗୀତ, ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ, ନୂଆ ନୂଆ ଗୀତ, ନାଟକ ପ୍ରସାରଣ ସମ୍ପର୍କରେ ଯାହା ଲେଖିଛନ୍ତି, ଆମର ନିୟମିତ ପ୍ରସାରଣ କରାଯାଉଛି। ଆଉ ଥରେ କହି ରଖୁଛୁ ଶ୍ରୋତା ବନ୍ଧୁ, ଆମର ଯେଉଁ ଅଫିସିଆଲ ସୋସିଆଲ ମିଡିଆ ୱେବସାଇଟ୍ ଗୁଡ଼ିକ ରହିଛି, ସେଗୁଡ଼ିକ ଦେଖିଲେ ଆପଣ ଜାଣିପାରିବେ କାର୍ଯ୍ୟକ୍ରମ ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରାଯାଉଛି, ଯାହାଫଳରେ ଆପଣ ଜାଣିପାରିବେ ନୂଆ ନାଟକ ସମ୍ପର୍କରେ, ପୁରୁଣା ନାଟକ ସମ୍ପର୍କରେ, ଗୀତ ସମ୍ପର୍କରେ। ଆଉ ଗୋଟିଏ କଥା ଶ୍ରୋତା ବନ୍ଧୁ, ଦିନ 12 ସମୟରେ 1 ଘଣ୍ଟା ପାଇଁ ମଞ୍ଜୁଳ ମଧ୍ୟାହ୍ନ କାର୍ଯ୍ୟକ୍ରମରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର ପ୍ରସାରଣ କରାଯାଉଛି, ଯାହା SMS ମାଧ୍ୟମରେ ଆପଣମାନେ ଅନୁରୋଧ କରୁଛନ୍ତି, ତେଣୁ ସେହି କାର୍ଯ୍ୟକ୍ରମରେ ଆପଣ ଅଂଶଗ୍ରହଣ କରନ୍ତୁ। ଉଦ୍ଘୋଷଣା ଦାୟିତ୍ୱରେ ଥିବା ଉଦ୍ଘୋଷକ ଉଦ୍ଘୋଷିକା କାର୍ଯ୍ୟକ୍ରମ ପୂର୍ବରୁ କିପରି SMS କରିବେ ସେ ସମ୍ପର୍କରେ ମଧ୍ୟ ତଥ୍ୟ କହୁଛନ୍ତି, ଯାହାଫଳରେ ଆପଣ ଏହି କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିପାରିବେ। ଆପଣଙ୍କୁ ଆନ୍ତରିକ କୃତଜ୍ଞତା। ଆମ କାର୍ଯ୍ୟକ୍ରମ ସମ୍ପର୍କରେ ଏତେଗୁଡ଼ିଏ ସୁନ୍ଦର ପ୍ରସ୍ତାବ ଲେଖି ଆମକୁ ପଠାଇଥିବାରୁ।
2: ଶ୍ରୋତାବନ୍ଧୁ ସୂର୍ଯ୍ୟମଣି ନାଥ ଲେଖିଛନ୍ତି ହାତୀବାରୀ ସୁକିନ୍ଦା ଯାଜପୁରରୁ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଆମ କେନ୍ଦ୍ରରୁ ପ୍ରସାରିତ ପ୍ରତିଟି କାର୍ଯ୍ୟକ୍ରମ ତାଙ୍କର ପ୍ରିୟ କାର୍ଯ୍ୟକ୍ରମ। April 14 ଆମରି ସ୍ୱାସ୍ଥ୍ୟରେ ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ ମହୋଦୟ ସର୍ବେ ଭବନ୍ତୁ ସୁଖିନଃ ଏ ବିଷୟରେ ସୁନ୍ଦର ଆଲୋଚନାଟିଏ କରିଥିଲେ। ମହାଶୟ ବିଭିନ୍ନ କାର୍ଯ୍ୟକ୍ରମରେ ଖୁବ୍ ମୂଲ୍ୟବାନ, ପ୍ରେରଣାଦାୟୀ, ଉପଯୋଗୀ ତଥ୍ୟ ପ୍ରଦାନ କରିଥାନ୍ତି, ତେଣୁ ତାଙ୍କୁ ଯେତେ ଶୁଣିଲେ ବି ଆହୁରି ଶୁଣିବାକୁ ଇଚ୍ଛା ହୁଏ ବୋଲି ସେ ଲେଖିଛନ୍ତି। ଆହୁରି ମଧ୍ୟ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ April 15 କୃଷି ସଂସାର କାର୍ଯ୍ୟକ୍ରମରେ ଡକ୍ଟର ଶିବାନୀ ମହାପାତ୍ର କଳା ଚାଉଳ ଚାଷ ବିଷୟରେ ଯେଉଁ ବର୍ଣ୍ଣନା କରିଥିଲେ, ଏହି ଚାଷକୁ ଏକ ଅଭିଯାନ ଭାବରେ ନେଇ ସବୁ ଅଞ୍ଚଳରେ ଏହାକୁ ଚାଷ କରିବାର ବାର୍ତ୍ତା ଦେଇଥିଲେ, ସେଥିପାଇଁ ସେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। April 17 ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମରେ ଡାକ୍ତର ସ୍ନେହଲତା ନନ୍ଦ ମହୋଦୟା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସୁଷମ ଖାଦ୍ୟ ସମ୍ପର୍କରେ ସମୟୋପଯୋଗୀ ବର୍ଣ୍ଣନା କରିଥିବାରୁ ମହାଶୟଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।
3: ଶ୍ରୋତାବନ୍ଧୁ ଆପଣଙ୍କୁ ମଧ୍ୟ ଅନୁରୂପ

0: ଭାବେ ବହୁତ ବହୁତ ଧନ୍ୟବାଦ। ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ତ ଆପଣ ଲେଖିଛନ୍ତି, ଯାହା ଆପଣଙ୍କୁ ଭଲ ଲାଗିଛି ଏମିତି କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ଆମକୁ ଚିଠି ଲେଖୁଥାନ୍ତୁ।
1: ଶ୍ରୋତାବନ୍ଧୁ ଶରତ ଚନ୍ଦ୍ର ଶତପଥୀ ଲେଖିଛନ୍ତି ବୋଇତା ଖନ୍ତାପଡ଼ା ବାଲେଶ୍ୱରରୁ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଚଳିତ ମାସ 5 ତାରିଖ ମଙ୍ଗଳବାର ଦିନ 11:30 ସମୟରେ ପ୍ରସାରଣ କରାଯାଇଥିବା ପାଲା ଯାହା ପରିବେଷିତ ହୋଇଥିଲା ବଳରାମ ଦାସଙ୍କ ଉପରେ ତାହା ହୃଦୟସ୍ପର୍ଶୀ ହୋଇପାରିଛି। ତେବେ ସେ ଲେଖିଛନ୍ତି ସେଦିନ ସେହି ସମୟରେ କାମରେ ଯିବାର ଥିଲା, କିନ୍ତୁ ସେ ନ ଯାଇ ପାଲାଟିକୁ ଶୁଣିଥିଲେ। ସେହି ପାଲାର କଥାବସ୍ତୁଟିକୁ ଶୁଣିଲେ ଆଖିରୁ ଲୁହ ବୋହିଯାଏ ବୋଲି ସେ ଲେଖିଛନ୍ତି। ଗାୟକ ମହାଶୟଙ୍କୁ ସେ ସେଥିପାଇଁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି। ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ ଏହିଭଳି ଭଲ ବିଷୟବସ୍ତୁକୁ ଆଧାର କରି ପାଲାର ପ୍ରସାରଣ କରନ୍ତୁ। ଆମରି ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ପିଆଜ ଓ ରସୁଣର ଉପକାରିତା ସମ୍ପର୍କରେ ଯେଉଁ ଆଲୋଚନା କରାଯାଇଥିଲା ତାହା ତାଙ୍କୁ ଭଲ ଲାଗିଛି। ଆଚାର ବିଷୟରେ କିଛି ପ୍ରସାରଣ କରିବାକୁ ସେ ଅନୁରୋଧ କରିଛନ୍ତି।
0: ଶ୍ରୋତାବନ୍ଧୁ, ଏଇଟି ମଧ୍ୟ ଗୋଟିଏ ପ୍ରଶଂସା ପତ୍ର। ଆମର ବିଭିନ୍ନ କାର୍ଯ୍ୟକ୍ରମକୁ ଆପଣ ପସନ୍ଦ କରିଛନ୍ତି ସେ ସମ୍ପର୍କରେ ଲେଖିଛନ୍ତି ଏବଂ ଯେଉଁ ପ୍ରସ୍ତାବ ଦେଇଛନ୍ତି ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ପ୍ରସାରଣ କରିବା ପାଇଁ ଆମେ ସମୟ ସୁବିଧା ଦେଖି ପ୍ରସାରଣ କରିବୁ, ଏହି ପ୍ରସଙ୍ଗରେ ଆମର କାର୍ଯ୍ୟକ୍ରମ ଏମିତି ଶୁଣୁଥାନ୍ତୁ।
1: ଅରଖପାଟଣା ଆଠଗଡ଼ କଟକରୁ ଲେଖିଛନ୍ତି ଶ୍ରୋତାବନ୍ଧୁ ନରେନ୍ଦ୍ର କୁମାର ସାହୁ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ସ୍କୃତିର ପାହାଚ କାର୍ଯ୍ୟକ୍ରମରେ ଡକ୍ଟର ଶାନ୍ତନୁ କୁମାର ରଥଙ୍କ ସହିତ ଯେଉଁ ସାକ୍ଷାତକାରଟିର ପ୍ରସାରଣ କରାଯାଇଥିଲା ତାହା ବହୁତ ଭଲ ଲାଗିଲା, ସେଥିପାଇଁ ସେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅନୁଚିନ୍ତାରେ ତରୁଣକାନ୍ତି ରାଉତ ଆଉ ସଂକର୍ଷଣ ମଙ୍ଗରାଜଙ୍କର ନିବେଦନ ବହୁତ ଭଲ ଲାଗୁଛି ବୋଲି ସେ ଲେଖିଛନ୍ତି, ସେଥିପାଇଁ ସେ ଉଭୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଆକାଶବାଣୀର କିଛି ଅବସରପ୍ରାପ୍ତ ଅଧିକାରୀଙ୍କ ସହିତ ସାକ୍ଷାତକାରର ପ୍ରସାରଣ କରିବାକୁ ସେ ଅନୁରୋଧ କରିଛନ୍ତି।
0: ଅନୁଚିନ୍ତା କାର୍ଯ୍ୟକ୍ରମ, ସ୍କୃତିର ପାହାଚ କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗିଛି ବୋଲି ଲେଖିଛନ୍ତି, ଧନ୍ୟବାଦ। ଯେଉଁ ସାକ୍ଷାତକାରଗୁଡ଼ିକ ପ୍ରସାରଣ କରିବା ପାଇଁ ଆପଣ ଅନୁରୋଧ କରିଛନ୍ତି, ଆମର ତ ନିୟମିତ ଭାବରେ ସ୍କୃତିର ପାହାଚ କାର୍ଯ୍ୟକ୍ରମରେ ବିଭିନ୍ନ ସାକ୍ଷାତକାର ପ୍ରସାରଣ କରାଯାଉଛି। ଆପଣ ମନ କରୁଥିବା ସାକ୍ଷାତକାରଗୁଡ଼ିକର ପ୍ରସାରଣ ମଧ୍ୟ କରାଯିବ। ଏହି କାର୍ଯ୍ୟକ୍ରମକୁ ନିୟମିତ ଶୁଣୁଥାନ୍ତୁ। ପ୍ରତ୍ୟେକ ରବିବାର ଅପରାହ୍ନ 5 ସମୟରେ ଆମେ ସ୍କୃତିର ପାହାଚ କାର୍ଯ୍ୟକ୍ରମ ପ୍ରସାରଣ କରୁଛୁ, ଏହି କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ଆମର ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ବହୁତ ଗୁଡ଼ିଏ ସାକ୍ଷାତକାର ଉପଲବ୍ଧ, ଏହାକୁ ବାରମ୍ବାର ମଧ୍ୟ ଶୁଣିପାରିବେ।
1: ରମେଶ ଚନ୍ଦ୍ର ବେହେରା ଆୟତପୁର କଟକରୁ ଲେଖିଛନ୍ତି ଶ୍ରୋତାବନ୍ଧୁ ଦୁଇଟି ଚିଠି ଆମକୁ ପଠାଇଛନ୍ତି। ସେ ଲେଖିଛନ୍ତି ଯେ ପ୍ରତି ସପ୍ତାହରେ ଚିଠିରେ ହିନ୍ଦୀ ଓ ଓଡ଼ିଆ କଥାଚିତ୍ର ଗୀତ ଶୁଣିବାକୁ ସେ ଅନୁରୋଧ କରିଥାନ୍ତି, ତେବେ ତାହାର ପ୍ରସାରଣ କରାଯାଉ ନାହିଁ, ଏଥିପ୍ରତି ଅଣଦେଖା କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଆଉ ଏକ ଚିଠିରେ ସେ ଲେଖିଛନ୍ତି ଯେ ଅନୁଚିନ୍ତାରେ ଶାରଦା ପ୍ରସାଦ କରଙ୍କ ନିବେଦନ ତାଙ୍କୁ ବହୁତ ଭଲ ଲାଗିଛି। ମହାଶୟ ଉପସ୍ଥାପନାରେ ସଂଘଦୋଷ ସମ୍ପର୍କରେ ଯେଉଁ ନିବେଦନ ରଖିଥିଲେ ତାହା ଖୁବ୍ ଭଲ ଲାଗିଛି, ତାକୁ ଯଦି ସମସ୍ତେ ଅନୁଭବ କରନ୍ତେ ତାହେଲେ ଏ ସମାଜ ସୁଧୁରି ଯାଆନ୍ତା, ଏଥିପାଇଁ ସେ କରମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛୁ। ଆମ ଅନୁଚିନ୍ତା କାର୍ଯ୍ୟକ୍ରମ ସମ୍ପର୍କରେ ଆପଣ ବିସ୍ତୃତ ଭାବରେ ଲେଖିଛନ୍ତି, ଭଲ ଲାଗିଛି ଆପଣଙ୍କୁ, ଏମିତି କାର୍ଯ୍ୟକ୍ରମ ଶୁଣୁଥାନ୍ତୁ ଏବଂ ଆମକୁ ଚିଠି ଲେଖିବା ପାଇଁ ଭୁଲିବେ ନାହିଁ।
1: କୋଠି ଏସମା ଜଗତସିଂହପୁରରୁ ଲେଖିଛନ୍ତି ଶ୍ରୋତାବନ୍ଧୁ ପ୍ରତାପ ଚନ୍ଦ୍ର ମଲ୍ଲିକ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଆମ କେନ୍ଦ୍ରରୁ ପ୍ରସାରିତ ଝୁମର ଗୀତ, ଧୁଡ଼ୁକି ଗୀତ, ଘୋଡ଼ାନାଚ ଗୀତ, ସଜଫୁଲ, ରାଗ ମଞ୍ଜରୀ, ଅଞ୍ଜଳି, ଅଭୁଲା ଗୀତ, ପାଲା, ଦାସକାଠିଆ ଏବଂ ଓଡ଼ିଶୀ କୀର୍ତ୍ତନ ମନଛୁଆଁ ଆଉ ପ୍ରାଣସ୍ପର୍ଶୀ ହୋଇପାରୁଛି। ଏଥିସହିତ ନାଟକ ତଟ ନିରଞ୍ଜନା, ଗାନ୍ଧୀ ଚର୍ଚ୍ଚା, ଡାକ୍ତରଙ୍କୁ ପଚାରି ବୁଝିବା, ସାହିତ୍ୟ ସଂସଦ କାର୍ଯ୍ୟକ୍ରମ, ନାରୀ ମହଲର କାର୍ଯ୍ୟକ୍ରମ, ପ୍ରଭାତ ପରିକ୍ରମା ବନାନୀ, କୃଷି ସଂସାର କାର୍ଯ୍ୟକ୍ରମ, ସକାଳର ବନ୍ଦନା ଅନୁଚିନ୍ତା ମନରେ ଖୁସି, ଆନନ୍ଦ ଆଉ ହୃଦୟକୁ ଶାନ୍ତି ଦେଲା ଭଳି ସ୍ୱତନ୍ତ୍ର ତଥା ନିଆରା କାର୍ଯ୍ୟକ୍ରମ। ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ ମୋ ପସନ୍ଦ କାର୍ଯ୍ୟକ୍ରମ ସମସ୍ତଙ୍କର ପସନ୍ଦର କାର୍ଯ୍ୟକ୍ରମ।
0: ଶ୍ରୋତାବନ୍ଧୁ, ଆପଣଙ୍କର ଚିଠି ବହୁତ ଦିନ ପରେ ଆମର ହସ୍ତଗତ ହୋଇଛି, ବହୁତ ବହୁତ ଧନ୍ୟବାଦ। ବିଭିନ୍ନ କାର୍ଯ୍ୟକ୍ରମକୁ ପସନ୍ଦ କରି ଚିଠିଟି ଲେଖିଛନ୍ତି, କାର୍ଯ୍ୟକ୍ରମକୁ ଏମିତି ଶୁଣନ୍ତୁ ଏବଂ ଆମକୁ ଚିଠି ଲେଖିବା ପାଇଁ ଭୁଲନ୍ତୁ ନାହିଁ।
1: ଲତାହରଣ କାକଟପୁର ପୁରୀରୁ ଲେଖିଛନ୍ତି ଶ୍ରୋତାବନ୍ଧୁ କବିରାଜ ପରିଡ଼ା। ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ ଆକାଶବାଣୀର ଏକ ବଳିଷ୍ଠ କାର୍ଯ୍ୟକ୍ରମ, ଏହାର ଉପସ୍ଥାପନା ଶୈଳୀଠାରୁ ଆରମ୍ଭ କରି ଗାଁର କଥା, ସୂଚନା, ଆଧ୍ୟାତ୍ମିକ ବାର୍ତ୍ତା ଏସବୁ ସକାଳୁ ସକାଳୁ ଶୁଣିବାକୁ ଭଲ ଲାଗେ। ତେବେ ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମରେ କ୍ରୀଡ଼ାବିତ୍ଙ୍କ ଜନ୍ମଦିନ ଏବଂ ଚଳଚ୍ଚିତ୍ର ଅଭିନେତାଙ୍କର ଜନ୍ମତିଥି ସମ୍ପର୍କରେ ଯେଉଁ ସୂଚନା ଦିଆଯାଉଛି ତାହା କାହିଁକି ଦିଆଯାଉଛି? ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମରେ ଏସବୁ ସ୍ଥାନ ଦିଆଯିବାର ଯଥାର୍ଥତା କ'ଣ? ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ ଗାଁର କଥାରେ ତାଙ୍କର ଯେଉଁ ପୁରୁଣା ଚିଠିର ଗାଁର କଥା ସ୍ଥାନ ପାଉଛି ବା ଆମ ପାଖରେ ଯାହା ସବୁ ରେକର୍ଡିଂ ରହିଛି ତାହାର ପୁନଃ ପ୍ରସାରଣ କରାଯାଉ। ତେବେ ସେ ଲେଖିଛନ୍ତି କିଛି ସୂଚନା ସେ ଆମକୁ ପଠାଇଥିଲେ ତାହା କିନ୍ତୁ ଏହି କାର୍ଯ୍ୟକ୍ରମରେ ସ୍ଥାନ ପାଇଲା ନାହିଁ। ଗୋଟିଏ ଦିନ ମଞ୍ଜୁଳ ମଧ୍ୟାହ୍ନରେ ଉଦ୍ଘୋଷଣା ଦାୟିତ୍ୱରେ ଥିବା ଉଦ୍ଘୋଷିକା ଚଳଚ୍ଚିତ୍ରର ନାଁ ଏବଂ ଗାୟକ ଗାୟିକାଙ୍କର ନାଁ ଭୁଲ୍ ଉପସ୍ଥାପନା କରିଥିଲେ। ତ୍ରୁଟିପୂର୍ଣ୍ଣ ଭାବରେ ସେ ତାକୁ ଉପସ୍ଥାପନ କରିଥିଲେ। ପ୍ରକୃତରେ ଗୀତଟି ସେହି ଚଳଚ୍ଚିତ୍ରର ନଥିଲା। ଉଦ୍ଘୋଷିକା ଯେଉଁ ଗାୟକ ଗାୟିକାଙ୍କର

0: ନା କହିଥିଲେ ସେହି ଗୀତଟି ସେମାନେ ଗାଇ ନଥିଲେ। ତେବେ ସେଦିନ ତ ତ୍ରୁଟି ହୋଇଥିଲା, ତେବେ ଉଦ୍ଘୋଷିକା ମହାଶୟା ତାହାର ସଂଶୋଧନ କଲେ ନାହିଁ। ପୁନଶ୍ଚ ବେଳେବେଳେ ସେ କହୁଛନ୍ତି ଯେ ପାଣିପାଗର ସୂଚନା ଏଇଠି ଶେଷ ହେଲା, ଏଭଳି କାହିଁକି ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ ଏପ୍ରିଲ ମାସ 21 ତାରିଖର ଅନୁଚିନ୍ତା କାର୍ଯ୍ୟକ୍ରମଟି ତାଙ୍କୁ ଭଲ ଲାଗିଛି। ଆହୁରି ମଧ୍ୟ ସେହିଦିନ 11:30 ସମୟରେ ପାଲାର ପରିବେଷଣ କରାଯାଇଥିଲା, ଯାହାର ପରିବେଷଣ କରିଥିଲେ ରବୀନ୍ଦ୍ରନାଥ ପତି, ତାହା ତାଙ୍କୁ ଭଲ ଲାଗିଛି। ଏପ୍ରିଲ ମାସ 24 ଓ 25 ତାରିଖରେ ପ୍ରସାରିତ ଅନୁଚିନ୍ତା କାର୍ଯ୍ୟକ୍ରମଟି ତାଙ୍କୁ ଭଲ ଲାଗିଛି ବୋଲି ସେ ଲେଖିଛନ୍ତି। ଆହୁରି ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି ଯେ ଯୁବବାଣୀର ସୃଜନୀ ହେଉ ବା ମଙ୍ଗଳବାରର ସାହିତ୍ୟ ସଂସଦ, ଏଥିରେ କବି ମାୟାଧର ମାନସିଂ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଗୋଦାବରୀଶ ମିଶ୍ର, କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ବିଷୟରେ ଆଲୋଚନା କରନ୍ତୁ। ନାଟକ ମହାବଳ, ବିଧିବିଧାନ ସମ୍ବିଧାନ, ଶିଶୁ ସଂସାରରେ ଉତ୍କଳ ଗୌରବ ମଧୁବାବୁଙ୍କ ବିଷୟରେ ଅନେକ ଉପାଦେୟ କଥା ଜାଣିବାକୁ ମିଳିଲା ବୋଲି ସେ ଲେଖିଛନ୍ତି। ସେହିଭଳି ସ୍କୃତିର ପାହାଚରେ ଅଭିନେତା ତଥା ନିର୍ଦ୍ଦେଶକ ରବୀନ୍ଦ୍ର ଦାସଙ୍କ ସହିତ ଯେଉଁ ସାକ୍ଷାତକାରଟିର ପ୍ରସାରଣ କରାଯାଇଥିଲା ତାହା ବେଶ୍ ରସସିକ୍ତ ଥିଲା। ଆହୁରି ମଧ୍ୟ ନାଟକ କୃଷ୍ଣ ସୁଦାମା ଯଦିଓ ଆଗରୁ ଅନେକ ଥର ପ୍ରସାରଣ ହୋଇଥିଲା, ତେବେ ଏହାର ପୁନଃ ପ୍ରସାରଣ କରି ଆକାଶବାଣୀ ଆନନ୍ଦ ଭରିଦେଇଛି ବୋଲି ସେ ଲେଖିଛନ୍ତି।
1: ଶ୍ରୋତାବନ୍ଧୁ, ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମରେ ଆମେ ସେହି ଦିନର ବୈଶିଷ୍ଟ୍ୟ ସମ୍ପର୍କରେ ପ୍ରସାରଣ କରିଥାଉ, ଇତିହାସ ସମ୍ପର୍କରେ ପ୍ରସାରଣ କରିଥାଉ ଏବଂ ଯେଉଁ ଜନ୍ମ ତାରିଖ କଥା ଲେଖିଛନ୍ତି ତାହା ମଧ୍ୟ ପ୍ରସାରଣ କରିଥାଉ। ଠିକ୍ ଅଛି, ଆମେ ଏ ସମ୍ପର୍କରେ ପ୍ରଭାତ ପରିକ୍ରମାର ପ୍ରଯୋଜକ ମହାଶୟଙ୍କୁ ଜଣାଇଦେବୁ। ଗାଁର କଥାର ପୁନଃ ପ୍ରସାରଣ କଥା ଯାହା ଲେଖିଛନ୍ତି, ଆମକୁ ତ ଅନେକ ଗୁଡ଼ିଏ ନୂଆ ଗାଁର କଥା ସମ୍ପର୍କରେ ଚିଠି ଆସୁଛି, ତେଣୁ ପୁନଃ ପ୍ରସାରଣ କରିବାର କୌଣସି ପ୍ରାସଙ୍ଗିକତା ନାହିଁ। ଯେଉଁମାନେ ଆମର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମରେ ରୁଚି ରଖିଛନ୍ତି, ନିଜ ଗାଁ ସମ୍ପର୍କରେ ଚିଠି ଲେଖିଲେ ଆମର କାର୍ଯ୍ୟକ୍ରମରେ ଏହା ସାମିଲ ହେବ। ଏବଂ ଆପଣ ଲେଖିଛନ୍ତି ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମରେ ଆପଣଙ୍କର ଚିଠି ସ୍ଥାନ ପାଇ ନାହିଁ। ନିୟମିତ ଭାବରେ ଗାଁର କଥା ତ ସ୍ଥାନ ପାଉଛି, ଯଦି ଆପଣଙ୍କର ଚିଠି ସ୍ଥାନ ପାଇ ନାହିଁ ତେବେ ଭବିଷ୍ୟତରେ ଏହା ନିଶ୍ଚିତ ଭାବରେ ସ୍ଥାନ ପାଇବ। ଆହୁରି ମଧ୍ୟ ଆମର ମଞ୍ଜୁଳ ମଧ୍ୟାହ୍ନ କାର୍ଯ୍ୟକ୍ରମରେ ହୋଇଥିବା ତ୍ରୁଟିପୂର୍ଣ୍ଣ ଉଦ୍ଘୋଷଣା ସମ୍ପର୍କରେ ଲେଖିଛନ୍ତି, ଉଦ୍ଘୋଷିକା ଝୁନା ପଟ୍ଟନାୟକଙ୍କ ଦ୍ୱାରା ଏହି ତ୍ରୁଟିଟି ହୋଇଥିଲା, ଭୁଲରେ ସେ ଗୀତର ନାଁ ଏବଂ କଣ୍ଠଶିଳ୍ପୀମାନଙ୍କର ନାଁ ଉଦ୍ଘୋଷଣା କରିଥିଲେ, ଆମେ ମଧ୍ୟ ଏ ସମ୍ପର୍କରେ ଅବଗତ, ଆପଣଙ୍କୁ ଧନ୍ୟବାଦ ଆମର ତ୍ରୁଟି ସମ୍ପର୍କରେ ଜଣାଇଥିବାରୁ। ଶେଷରେ ଆପଣ ଯୁବବାଣୀର ସୃଜନୀ କାର୍ଯ୍ୟକ୍ରମ ହେଉ ବା ମାସିକ ବେତାର ସାହିତ୍ୟ ପତ୍ରିକା ସାହିତ୍ୟ ସଂସଦ ହେଉ, ଏଥିରେ ବିଶିଷ୍ଟ କବିମାନଙ୍କର ନାଁ ଲେଖିଛନ୍ତି, ଏ ସମ୍ପର୍କରେ ପ୍ରସାରଣ କରିବା ପାଇଁ ଅନୁରୋଧ କରିଛନ୍ତି। ଆପଣ ଯଦି ଆମର ମାସିକ ବେତାର ସାହିତ୍ୟ ପତ୍ରିକା ଶୁଣୁଥିବେ, ଏଥିରେ ସ୍ମୃତି ପୃଷ୍ଠାରେ ଆମେ ନିୟମିତ ଭାବରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କର ସମ୍ପର୍କରେ ଆଲୋଚନାର ପ୍ରସାରଣ କରିଥାଉ, ନିୟମିତ ଭାବରେ ପ୍ରସାରଣ କରାଯାଇଥାଏ ଏବଂ ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ମାସର ତୃତୀୟ ମଙ୍ଗଳବାର ରାତି 9:30 ପ୍ରସାରଣ କରାଯାଇଥାଏ। କାର୍ଯ୍ୟକ୍ରମଗୁଡ଼ିକ ଆମର ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଉପଲବ୍ଧ, ଆପଣ ଶୁଣନ୍ତୁ, ଯାହାଫଳରେ ଆପଣ ଜାଣିପାରିବେ ଆମର ପତ୍ରିକାରେ ସ୍ଥାନ ପାଇଥିବା ବିଭିନ୍ନ ଆଲୋଚନା ସମ୍ପର୍କରେ।
0: ସାକ୍ଷୀ ଗୋପାଳ ପୁରୀରୁ ଲେଖିଛନ୍ତି ଶ୍ରୋତାବନ୍ଧୁ ସୁରେନ୍ଦ୍ର ମହାପାତ୍ର, ବନାନୀ କାର୍ଯ୍ୟକ୍ରମ ସମ୍ପର୍କରେ ସେ ଆମକୁ ଲେଖିଛନ୍ତି। ସେ ଲେଖିଛନ୍ତି ଯେ କାର୍ଯ୍ୟକ୍ରମରେ ବିଭିନ୍ନ ଗଛ ସମ୍ପର୍କରେ ଯେଉଁ ଆଲୋଚନା କରାଯାଇଥିଲା ତାହା ବହୁତ ଭଲ ଲାଗିଲା। କେଉଁ ଗଛର କେଉଁ ଗୁଣ ରହିଛି ସେ ସମ୍ପର୍କରେ ବିଶେଷଜ୍ଞ ମହାଶୟ ବୁଝାଇଥିଲେ, ଯାହା ଆଜିକାଲି ଲୋକମାନେ ଜାଣିବା କଷ୍ଟକର। ଲୋକଗୀତ କାର୍ଯ୍ୟକ୍ରମ ଯେମିତିକି ପାଲା ଆଉ ଦାସକାଠିଆର ସମୟ ଅଧିକ ରଖିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଆହୁରି ମଧ୍ୟ ସେ ଲେଖିଛନ୍ତି, ପୂର୍ବରୁ ଅନେକ ଚିଠି ଦେଇଛି ଶଙ୍ଖ ମୋହରୀ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣାଇବା ପାଇଁ, ତେବେ ସେହି ଗୀତଟିର ପ୍ରସାରଣ କରାଯାଉ ନାହିଁ, ଏହାର ପ୍ରସାରଣ କରିବାକୁ ସେ ଅନୁରୋଧ କରିଛନ୍ତି। ଶାରଦା ପ୍ରସାଦ କରଙ୍କ ଅନୁଚିନ୍ତା ଖୁବ୍ ଭଲ ଲାଗିଲା ବୋଲି ସେ ଲେଖିଛନ୍ତି। କାଶୀନାଥ ପୂଜା ପଣ୍ଡାଙ୍କ ଓଡ଼ିଶୀ ଗୀତ ଏବଂ ମାର୍କଣ୍ଡ ମହାପାତ୍ର ମହାଶୟଙ୍କ ଗୀତ ବହୁତ ଭଲ ଲାଗେ ବୋଲି ସେ ଲେଖିଛନ୍ତି। 1958 ସେ ଆମ କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମ ଶୁଣି ଆସୁଛନ୍ତି ବୋଲି ଲେଖିଛନ୍ତି।
1: ଶ୍ରୋତାବନ୍ଧୁ, ଆପଣ ଯେଉଁ ଗୀତଗୁଡ଼ିକ ଶୁଣିବା ପାଇଁ ମନ କରିଛନ୍ତି ଆମେ ଏ ସମ୍ପର୍କରେ ସଙ୍ଗୀତ ବିଭାଗକୁ ଜଣାଇଦେବୁ। ଓଡ଼ିଶୀ ଛାନ୍ଦ ଚମ୍ପୁ ଏହାର ତ ନିୟମିତ ଭାବରେ ପ୍ରସାରଣ କରାଯାଉଛି, ଅଭୁଲା ଗୀତ କ୍ରମରେ ପୁରୁଣା ଗୀତଗୁଡ଼ିକ ମଧ୍ୟ ପ୍ରସାରଣ କରାଯାଉଛି। ଆପଣ ଆମର ଦିନ 11:10 ପ୍ରସାରଣ କରାଯାଉଥିବା ଅଭୁଲା ଗୀତକୁ ଶୁଣନ୍ତୁ ଏବଂ ଆମର ପ୍ରତ୍ୟେକ ସୋମବାର ଗୁରୁବାର ରାତି 8:30 ପ୍ରସାରଣ କରାଯାଉଛି ଓଡ଼ିଶୀ ଛାନ୍ଦ ଚମ୍ପୁ। ଏତଦ୍ ବ୍ୟତୀତ ଆମର ଗୁରୁବାର ରାତି 10 ସମୟରେ ମଧ୍ୟ ଏହି ଓଡ଼ିଶୀ ଛାନ୍ଦ ଚମ୍ପୁର ପ୍ରସାରଣ କରାଯାଉଛି, କେବଳ ପ୍ରଥମ ଗୁରୁବାରକୁ ଛାଡ଼ି, କାରଣ ଆମେ ଅଖିଳ ଭାରତୀୟ ସୁଗମ ସଙ୍ଗୀତ ଏବଂ ଲୋକସଙ୍ଗୀତର କାର୍ଯ୍ୟକ୍ରମ ପ୍ରସାରଣ କରିଥାଉ ପ୍ରଥମ ଗୁରୁବାର ଦିନ। ଏତଦ୍ ବ୍ୟତୀତ ଅନ୍ୟ ସମସ୍ତ ଗୁରୁବାର ରାତି 10 ଆମେ ଓଡ଼ିଶୀ ଛାନ୍ଦ ଚମ୍ପୁର ପ୍ରସାରଣ କରିଥାଉ ଅଧଘଣ୍ଟା ପାଇଁ, ତେଣୁ ଏହି କାର୍ଯ୍ୟକ୍ରମଗୁଡ଼ିକୁ ଶୁଣିବା ପାଇଁ ଅନୁରୋଧ କରୁଛୁ।
0: ଆମ କେନ୍ଦ୍ରର ପ୍ରସାରିତ ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣି ଆମକୁ ଚିଠି ଲେଖିଛନ୍ତି ପ୍ରଭାତୀ ବିଶ୍ୱାଳ ପାଣିଶାଳିଆ ଜଗତସିଂହପୁରରୁ, ଅଂଶୁମାନ ବିଶ୍ୱାଳ ବିଡ଼ାନସୀ କଟକରୁ ଏବଂ ନିହା

0: ରଞ୍ଜନ ବିଶ୍ୱାଳ ପାରାଦୀପରୁ ସେମାନେ ଲେଖିଛନ୍ତି ଯେ କାର୍ଯ୍ୟକ୍ରମ ସେମାନଙ୍କୁ ବେଶ୍ ଭଲ ଲାଗିଛି।
1: ବହୁତ ବହୁତ ଧନ୍ୟବାଦ। ଏମିତି କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ଆମକୁ ଚିଠି ଲେଖୁଥାନ୍ତୁ। ଶ୍ରୋତା ବନ୍ଧୁ, ଚିଠି ଦେଖୁ ଦେଖୁ ସମୟ ଆମକୁ ଇସାରା ଦେଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ। କିନ୍ତୁ କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆମର ଠିକଣା ସମ୍ପର୍କରେ ଏହି ସୂଚନା।
0: ଆମକୁ ଚିଠି ଲେଖିବାର ଠିକଣା ହେଉଛି ଆପଣଙ୍କ ଚିଠି ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 753001।
1: ଆମର ମେଲ୍ ଆଇଡିଟି ହେଉଛି
0: aircuttack@gmail.com।
1: ପ୍ରତ୍ୟେକଙ୍କୁ ଆମେ ଶୁଭକାମନା ଜଣାଇ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
0: ନମସ୍କାର।
2: ଶୁଣୁଥିଲେ ଆପଣଙ୍କ ଚିଠି। ଚିଠିପତ୍ରର ଉତ୍ତର ଦେଉଥିଲେ ପ୍ରଜ୍ଞା ପାରମିତା ସାହୁ ଏବଂ ଜ୍ଞାନରଞ୍ଜନ ସାମନ୍ତରାୟ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ। କଥାଚିତ୍ର ଉମ୍ରାଉ ଜାନ, ଗୀତଟିକୁ ଗାଇଛନ୍ତି ଆଶା ଭୋସଲେ।

ସମୟ ଦିନ 3:10 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ।

ସମୟ ହେଉଛି ଆସରନ୍ତି ଅପରାହ୍ନର। ଏଥିରେ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି ଅମିତ କୁମାର ଏବଂ ସାଥୀମାନେ, କଥାଚିତ୍ର ତେଜାବ।

0: ଅଶାନ୍ତି ଅପରାହ୍ନରେ ଆପଣମାନେ ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆରମ୍ଭ କରୁଛୁ ଚିରହରିତ। ଏଥିରେ ଶୁଣନ୍ତୁ ଆପଣମାନଙ୍କର ଏସ୍ଏମ୍ଏସ୍ ମାଧ୍ୟମରେ କେତୋଟି ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଆଲବମ୍ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି କୁମାର ବାପି, ଆଉ ଏସ୍ଏମ୍ଏସ୍ କରି ଲେଖିଛନ୍ତି ସୁନିତା ପୃଷ୍ଟି ଗୋପପୁର, ନିଶ୍ଚିନ୍ତ କୋଇଲି କଟକରୁ।

ଏହି ଗୀତଟିକୁ ଗାଇଥିଲେ ପ୍ରଫୁଲ୍ଲ କୁମାର କର। ଶୁଣିବା ପାଇଁ ଅନୁରୋଧ କରିଥିଲେ ସୌମ୍ୟରଞ୍ଜନ ସାହୁ ଭୁବନେଶ୍ୱରରୁ। ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଦୋଳଗୋବିନ୍ଦ ସାହୁ ସାଲେପୁରରୁ। ଆପଣମାନଙ୍କର ଅନୁରୋଧର ଗୀତଟିକୁ ଗାଇଛନ୍ତି ପ୍ରଫୁଲ୍ଲ କୁମାର ସିଂଦେଓ।

ଗୁରୁଦତ୍ତ ମହାନ୍ତି, ଗଭର୍ଣ୍ଣମେଣ୍ଟ ଗାର୍ଲସ ହାଇସ୍କୁଲ ଛକ ପୁରୀରୁ ଆପଣ ଅକ୍ଷୟ ମହାନ୍ତିଙ୍କ କଣ୍ଠରୁ ଗୀତଟିଏ ଶୁଣିବା ପାଇଁ ଅନୁରୋଧ କରିଛନ୍ତି, କିନ୍ତୁ ଆପଣଙ୍କର ଅନୁରୋଧର ଗୀତଟି ଆମ ପାଖରେ ନଥିବାରୁ ଆମେ ଏହି ଗୀତଟି ଶୁଣେଇ ଦେଉଛୁ।

କୈଳାସ ବେହେରା କାମିନୀ ବେହେରା କନ୍ତଲ ଆଠଗଡ଼ରୁ ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଶେଖର ଚନ୍ଦ୍ର ଘୋଷଙ୍କ କଣ୍ଠରୁ ଗୀତଟିଏ।

ଚିରହରିତ କାର୍ଯ୍ୟକ୍ରମରେ ଆପଣମାନେ ଶୁଣୁଥିଲେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଆଲବମ୍ ଗୀତ ଆପଣମାନଙ୍କର ଏସ୍ଏମ୍ଏସ୍ ଜରିଆରେ ଆକାଶବାଣୀ କଟକ ପ୍ରଚାର କରୁଛୁ ସମବେତ କଣ୍ଠରେ ଦେଶଭକ୍ତି ଗୀତ। ଗୀତଟିକୁ ରଚନା କରିଛନ୍ତି ବୀରକିଶୋର ଦାସ।

ଶୁଣିଲେ ମିଳିତ କଣ୍ଠରେ ଦେଶାତ୍ମବୋଧକ ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସ୍କୃତିର ପାହାଚ ପ୍ରଯୋଜନା ସତ୍ୟସ୍ମିତା ବେହେରା।

ତେବେ ଆକାଶବାଣୀର ଏହି 90 ବର୍ଷର ଗୌରବଶାଳୀ ଐତିହ୍ୟକୁ ସମୃଦ୍ଧ କରିବାରେ ଆକାଶବାଣୀ କଟକର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଆଉ ଆକାଶବାଣୀ କଟକ କେନ୍ଦ୍ରକୁ ଜାତୀୟ ସ୍ତରରେ ପରିଚୟ ପ୍ରଦାନ କରିବାରେ ଯେଉଁ କେତେଜଣଙ୍କର ଅବଦାନ ରହିଛି, ସେହିମାନଙ୍କ ମଧ୍ୟରୁ ଜଣକୁ ଆମେ ଆଜି ଆମର ଅତିଥି ଭାବରେ ପାଇବାର ସୌଭାଗ୍ୟ ଲାଭ କରିଛୁ। ଟିକେ ଭାବିଲେ ସେ କିଏ ହେଇଥିବେ?

0: କଣ ଚିହ୍ନି ପାରିଲେ ନା ନାହିଁ ଏଇ କଣ୍ଠ ସ୍ୱରକୁ? ଇଏ ହେଉଛନ୍ତି ଆଜିର ଆମର ଅତିଥି। ସ୍ୱରକୁ ଭିନ୍ନ ଭିନ୍ନ ଶୈଳୀରେ ମାଇକ୍ରୋଫୋନ ଆଗରେ ଉପସ୍ଥାପନ କରିବାର ଦକ୍ଷତା ତାଙ୍କଠାରୁ ବା ଅଧିକ ଆଉ କାହା ପାଖରେ ଅଛି? ଗୀତରେ ମଧୁରତା, ଉଦ୍ଘୋଷଣାରେ ଗମ୍ଭୀରତା, ନାଟକର ଅଭିନୟରେ ଭାବ ପ୍ରବଣତା, ଏମିତି ଜଣେ ବହୁମୁଖୀ ପ୍ରତିଭା ଆଜି ଆମ ଗହଣରେ। ଆକାଶବାଣୀ କଟକର ଅବସରପ୍ରାପ୍ତ ବରିଷ୍ଠ ଉଦ୍ଘୋଷକ, କଣ୍ଠଶିଳ୍ପୀ, ଲେଖକ, ଅଭିନେତା, ନାଟ୍ୟ ନିର୍ଦ୍ଦେଶକ, ଆମର ଅତି ଆପଣାର ଅତି ପରିଚିତ ବସନ୍ତ ମହାନ୍ତି। ଆପଣଙ୍କ ପସନ୍ଦର ପ୍ରିୟ ବସନ୍ତ ଭାଇ, ଆକାଶବାଣୀର ଏହି ଅମୂଲ୍ୟ ସ୍ୱରକୁ ଆଜି ଆମେ ଚାଲନ୍ତୁ ସ୍ୱାଗତ କରିବା ଆଉ ଶୁଣିବା ତାଙ୍କର ଅନୁଭବ, ସ୍ମୃତି ଏବଂ ସୃଜନର ଅନନ୍ୟ ଯାତ୍ରା ବିଷୟରେ କିଛି। ତାଙ୍କ ସହ କଥାବାର୍ତ୍ତା ହୋଇଛନ୍ତି ସଦ୍ୟସ୍ମିତା ବେହେରା।
1: ନମସ୍କାର।
2: କେମିତି ଅଛନ୍ତି?
1: ଭଲ ଅଛି।
2: ତେବେ ଏଇଠି ଆମେ ଶ୍ରୋତାମାନଙ୍କୁ ଜଣାଇ ଦେଉଛୁ ଯେ ଆକାଶବାଣୀର ସେଇ ଷ୍ଟୁଡିଓରେ ସେଇ ଟେବୁଲରେ ବସି ଆମ ସହ କଥାବାର୍ତ୍ତା ହେଉଛନ୍ତି, ଯେଉଁଠୁ ଆପଣ ଆପଣଙ୍କର ଅତି ପ୍ରିୟ କାର୍ଯ୍ୟକ୍ରମ ମୋ ପସନ୍ଦ ମାଧ୍ୟମରେ ଫୋନ୍ରେ ଶ୍ରୋତାମାନଙ୍କ ସହିତ କଥା ହେଉଥିଲେ ଆଉ ଫୋନ୍ର ଏପଟୁ ହ୍ୟାଲୋ ମୋ ପସନ୍ଦ କହିଦେଲେ କାହିଁ କେତେ ଦୂର ସେପଟୁ ଶ୍ରୋତାଟିଏ ଅତି ଆତ୍ମୀୟତା ସହିତ ବସନ୍ତ ଭାଇ ନମସ୍କାର କହିଦିଏ। ଆମେ ଆମର ଅଗଣିତ ଶ୍ରୋତାମାନଙ୍କ ତରଫରୁ ପୁଣି ଥରେ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ସ୍ମୃତିର ପାହାଚକୁ ସ୍ୱାଗତ କରୁଛୁ। ବସନ୍ତ ଭାଇ ନମସ୍କାର।
1: ନମସ୍କାର।
2: ଆକାଶବାଣୀର ଏହି ସୁଦୀର୍ଘ 90 ବର୍ଷର ଯାତ୍ରାରେ ଆପଣ ଆକାଶବାଣୀକୁ ଜୀବନର କେତେ ବର୍ଷ ଦେଇଛନ୍ତି, ମାନେ କେବେଠୁ କେମିତି ଆକାଶବାଣୀ ସହିତ ଯୋଡ଼ି ହେଲେ?
1: ପ୍ରାୟ 76 ଆକାଶବାଣୀ ସହିତ ମୁଁ ଜଡ଼ିତ ଅଛି। ମୁଁ ସେତେବେଳେ ଜଗତସିଂହପୁରରେ ପଢୁଥାଏ, ବିଏ ଶେଷ ବର୍ଷରେ। ମୋ ବନ୍ଧୁ ଥାନ୍ତି ଡକ୍ଟର ଦୀନବନ୍ଧୁ ଦାସ, ବର୍ତ୍ତମାନ ସେ ଅଧ୍ୟାପକ, ସେ ମତେ କହିଲେ ଆରେ ତୁ ଗୀତ ଗାଉଛୁ ଏଠି କଲେଜରେ, କାହିଁକି ଅଡିସନ ଦଉନୁ? ମୁଁ କହିଲି ମୁଁ କଣ ଅଡିସନ ଦେବି, ନା ନାଇଁ ନାଇଁ ଅଡିସନ ଦେ
2: ଗୀତ ପାଇଁ
1: ଗ୍ରୁପରେ। ଯୁବବାଣୀ ସେତେବେଳେ ବହୁତ ପପୁଲାର ଥିଲା, ମୁଁ ସେଠୁ ଗୀତ ପାଇଁ ଅଡିସନ ଦେଲି। ଗୋଟେ ଦଳ କଲୁ ଆମେ, ରେଭେନ୍ସାର କିଛି ପୁଅ ଝିଅ ଏବଂ ମୁଁ ଲିଡ୍ କରୁଥିଲି। ଗୀତ ସବୁ ଦୀନବନ୍ଧୁ ଦାସ ଲେଖୁଥିଲେ, ସେତେବେଳେ ଦୟାନିଧି ଶ୍ରୀଚନ୍ଦନ ଥାନ୍ତି ଯୁବବାଣୀର ପ୍ରଯୋଜକ। ବୀଣା ଦେବୀ ଗୀତ ଗାଆନ୍ତି, ତେଣୁ ବୀଣା ଦେବୀଙ୍କୁ ଡକା ହେଲା ଜଜ୍ କରି, ସେଠୁ ଗୀତ ଅଡିସନ ଦେଲୁ। ଡର ଲାଗୁଥାଏ ବହୁତ, ସେତେବେଳେ ଗୋଟେ ଫ୍ଲିକ୍ ଲାଇଟ୍, ସେ ଫ୍ଲିକ୍ ଯେତେବେଳେ ଜଳେ ଛାତ୍ରୀ ଗୋଟେ ଛନକା ବୁଝେ।
2: ପ୍ରଥମଥର
1: ମୁଁ ଆସିଲି ଏବଂ ଆମ ଦଳ ସହିତ ଅଭ୍ୟାସ କରିକି ଆମେ ଆସିଲୁ। ବୀଣା ଦେବୀ ତାକୁ ସିଲେକ୍ଟ କଲେ,
2: ପ୍ରଥମଥର ହିଁ ଆପଣ
1: ସିଲେକ୍ଟ ହେଇଗଲେ। ଏଇଟା ମୋ ପ୍ରଥମ ପ୍ରବେଶ ଆକାଶବାଣୀ ଭିତରକୁ ଏବଂ ଗୀତ ଗାଇବା ଆରମ୍ଭ ହେଲା। ଗୀତ ଗାଉ ଗାଉ ବହୁତ ଲୋକ ଚିହ୍ନା ପରିଚିତ ହେଲେ, ସେତେବେଳେ ସବୁ ରବି ଭାଇ ନା ଆମର ରବି ଶତପଥୀ, କାକଲି ପାଲ ସେ ଆଉ ନାହାନ୍ତି, ଜୟନ୍ତୀ ରଥ, ସନ୍ତୋଷ କର, ମନୋରମା ମିଶ୍ର, ଏମିତି ବହୁତ ସେମାନେ ସବୁ ସକାଳୁ ଆସନ୍ତି, ସନ୍ଧ୍ୟା କିମ୍ବା ରାତି 8-9 ପରେ ଯାଆନ୍ତି, କିଛି କାମ ନଥାଏ, ଏମ୍ ସମସ୍ତେ ବୁଲୁଥାନ୍ତି। ତାଙ୍କର ସ୍ୱାଧୀନତା ଦେଖି ମୋର ଇଚ୍ଛା ହେଲା ମୁଁ ଯୁବବାଣୀ କରନ୍ତି କି କଣ କରିବି। ଶ୍ରୀଚନ୍ଦନ ବାବୁଙ୍କୁ କହିଲି ମୁଁ ଉପସ୍ଥାପନା କରିବାକୁ ଚାହୁଁଛି, ସେତେବେଳେ ବିଏ ପାସ୍ କରିଗଲିଣି।
2: ଆପଣ କଟକରେ ରହୁଥିଲେ ସେତେବେଳେ?
1: ହଁ, ଆପ୍ଲାଏ କଲି, ଅଡିସନ ପାଇଁ ଡାକିଲେ। ସେତେବେଳେ ବରାହା ମହାନ୍ତି ଥାନ୍ତି ପେକ୍ସକୁ, ସେ କହିଲେ ଆଚ୍ଛା ଠିକ ଅଛି ଡାକିଲେ। ସେ ଯୋଉ ମୋତେ ଇଣ୍ଟରଭ୍ୟୁ କଲେ, ମୋତେ କଥାବାର୍ତ୍ତା ଖାଲି କଲେ, ସେ ସେଠି ପଚାରିଥାନ୍ତି, ମୁଁ ଗୋଟେ ଉତ୍ତର ଦେଉଥାଏ। ସେ ମୋତେ ଗୋଟେ ଅଦ୍ଭୁତ ପ୍ରଶ୍ନ ଶେଷକୁ ପଚାରିଲେ, କହିଲେ ପାପ କଲେ ନରକକୁ ଯାଆନ୍ତି, ପୁଣ୍ୟ କଲେ ସ୍ୱର୍ଗକୁ ଯାଆନ୍ତି, ପ୍ରେମ କଲେ? ମୁଁ କହିପାରିବିନି ସେତେବେଳେ, ମୁଁ ସେ ପ୍ରଶ୍ନର ମହତ୍ତ୍ୱ କିଛି ବୁଝିପାରିଲିନି। ସାଙ୍ଗେ ସାଙ୍ଗେ ମୁଁ ପାଟିରୁ ବାହାରିଗଲା ପାର୍କକୁ ଯାଆନ୍ତି।

0: କାରଣ ସେତେବେଳେ ସେଇଭଳିଆ ସ୍ଥିତି ଥିଲା। ମୁଁ ଯେମିତି ପାର୍କ କହିଦେଲି, ସେ ଏତେ ଜୋର ହସିଲେ ମୁଁ ଭାବିଲି ମୁଁ ଭୁଲ କହିଦେଲି, କହିଲେ ଆସ ଆସ ହେ ପଡ଼ୁ। ତମକୁ ଏମିତି ଗୋଟେ ବାଜେ ପ୍ରଶ୍ନ ପଚାରିଲି, ତମ ସାଙ୍ଗେ ସାଙ୍ଗେ ଉତ୍ତର ଦେଇଦେଲ। ମୁଁ କହିଲି ମୁଁ ଅନୁମାନ କଲି, ମୁଁ ପାଟିରୁ ବାହାରିଗଲା। ସିଏ ସେଉଠୁ ମତେ ସିଲେକ୍ଟ କଲେ। ମୋର ମନେ ଅଛି ମଙ୍ଗଳବାର ସେତେବେଳେ ଥିଲା ବିଶ୍ୱବିଦ୍ୟାଳୟ ପିଲାଙ୍କ ପାଇଁ କାର୍ଯ୍ୟକ୍ରମ, ସେଇଟା ଗୋଟେ ଗୁରୁ ଦିବସ ଦିନ ପଡ଼ିଲା। ତାଙ୍କର ଯୋଉ ଯୋଉ ସବୁ ସବଜେକ୍ଟ ଅଛି ସେଇ ଅନୁସାରେ ମୁଁ ସ୍କ୍ରିପ୍ଟ ଲେଖିଦେଲି। ମୋତେ କାକଲିପାଲ ମୁଁ ଦିଦି ଡାକୁଥିଲି, ସେ କହିଲେ ଆରମ୍ଭ କରିବା, କୋଉଠି କେମିତି କରିବି ମୋତେ ଟିକେ ବୁଝେଇ ଦିଅନ୍ତୁ। ସେ କହିଲେ ଏମିତି ତ କରିବ, ତାପରେ ତ ଆମର ଯୋଡ଼ିବା ଆଉ। ଗୁରୁ ଦିବସ ଥିଲା ଏବଂ ତା ସହିତ ବିଶ୍ୱବିଦ୍ୟାଳୟ ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ, ସେଇଟା ମଙ୍ଗଳବାର ହଉଥିଲା। ସେଇଥିରୁ ଆକାଶବାଣୀ ପ୍ରତି ମୋର ଗୋଟେ ବଦ୍ଧମୂଳ ପ୍ରେମ ହେଇଗଲା।
1: ଆପଣ ବି ସେମିତି ସକାଳୁ ଆସି
0: ଭଲ ଲାଗେ,
1: ଭଲ ଲାଗେ, ପରିବେଶଟି ବଢିଆ ଲାଗେ,
0: ପରିବେଶ ଭଲ ଲାଗେ। ତେଣୁ ଆକାଶବାଣୀର ଗୋଟେ ବାସ୍ନା ଅଛି, ଯୋଉ ବାସ୍ନା ମୁଁ ଆଜି ବହୁତ ଦିନ ପରେ ଅନୁଭବ କରି ଭିତରେ ପ୍ରବେଶ କରି।
1: କଣ ସେ ବାସ୍ନା?
0: ସେ ବାସ୍ନାଟା ଗୋଟେ ଅଦ୍ଭୁତ ବାସ୍ନା, ଯୋଉଟା ମଧୁପୁର ହାଉସରେ ଥିଲା ଏଇଟା ଏଠିକି ଟ୍ରାନ୍ସଫର ହେଇକିରି ଆସିଛି।
1: ମଧୁପୁର ହାଉସ ଆପଣ କେବେ ଦେଖିନାହାନ୍ତି?
0: ହଁ, ମଧୁପୁର ହାଉସ ଆରମ୍ଭ କରୁଥିଲୁ ନା ସେଇଠି, ଆଉ ସେଉଠୁ ସବୁ ଆରମ୍ଭ ହେଲା, ତାପରେ ଏଇଟା ତିଆରି ହେଲା, ଏପଟକୁ ଆସିଲୁ, ଏଠି ମଧ୍ୟ କାର୍ଯ୍ୟକ୍ରମ କରାଗଲା।
1: ମାନେ ଆପଣ ଯୁବବାଣୀ କାର୍ଯ୍ୟକ୍ରମଟି ପ୍ରଥମେ ମଧୁପୁର କୋଠିରୁ ଆରମ୍ଭ
0: କରିଥିଲା? ହଁ, ମଧୁପୁର କୋଠିରୁ ଆରମ୍ଭ ହେଇଥିଲା। ସେଇଠି ମଧ୍ୟ ଗୋଟେ ଦିନ ତାଙ୍କର ଆନାଉନ୍ସର ସବୁ ଛୁଟି ନେଇଗଲେ, କିଏ ଆନାଉନ୍ସମେଣ୍ଟ କରିବ? ଇଲୁ ଅପା ଯିଏ ଉର୍ବଶୀ ଯୋଶୀ, ସେ କହିଲେ ବସନ୍ତ ଗୁଡାକ ନା ବସନ୍ତ କରିବନି। ମୁଁ କହିଲି ମୁଁ କିଛି ଜାଣିନି କେମିତି କରିବି, ନା ଆନାଉନ୍ସମେଣ୍ଟ ସେ କରିବ। ସେଠୁ ମତେ ଦେଇଦେଲେ, ତିନି ଦିନ ଲାଗିକିରି ଆନାଉନ୍ସମେଣ୍ଟ ସବୁ ସକାଳେ।
1: ଆପଣଙ୍କୁ ଭୟ ଲାଗିଲାନି?
0: ବହୁତ ଭୟ ଲାଗୁଥିଲା। ସେତେବେଳେ ଦୁର୍ଗା ଭାଇ ଥିଲେ ଦୁର୍ଗାଦତ୍ତ କାରଣକୁ, ସିଏ କରନ୍ତି ଆନାଉନ୍ସମେଣ୍ଟ, ନ୍ୟୁଜ୍ ବି ପଢ଼ନ୍ତି। ମୁଁ କହିଲି ଦୁର୍ଗା ଭାଇ ମୋର ଟିକେ ସାହାଯ୍ୟ କରିବେ, ମୁଁ ସକାଳୁ ଅଛି, କହିଲେ ଦେଖିଦେଇ ତ କିଛି ଅସୁବିଧା ନାହିଁ। ମୁଁ ବନ୍ଦେ ମାତରମ୍ କହିଦେଲା ପରେ ମୁଁ ଜାଣିଲି ମୁଁ ଆଉ ମୋ ଭିତରେ ନାହିଁ, ଗୋଡ଼ ହାତ ସବୁ ଥରିଲା। ବନ୍ଦେ ମାତରମ୍ ବାଜିଲା, ସେ କାଚ ଭିତରେ ଅନଉଛି ଦୁର୍ଗା ଭାଇ କୁଆଡ଼େ ଗଲେ, ଦୁର୍ଗା ଭାଇ ଆସିଲେନି। ଦୁର୍ଗା ଭାଇ ଆସି ନ୍ୟୁଜ୍ ପଢ଼ିଲା, ନ୍ୟୁଜ୍ ପଢ଼ିଲା ପରେ ସେଠୁ ମୋ ପାଖକୁ ଆସିଲା, କହିଲା ମୁଁ କାହିଁକି ଆସିଲିନି ଜାଣିଛ, ମୁଁ ଯଦି ଆସିଥାନ୍ତି ମୋ ଉପରେ ନିର୍ଭର କରିଥାନ୍ତ, କିନ୍ତୁ ନିର୍ଭର କର ନାହିଁ, ତମେ କରୁଛ କିଛି ଅସୁବିଧା ନାହିଁ। ମୁଁ କହିଲି ମୋ ଦେହ ଥରୁଛି।
1: ସେଇ ଦିନଟି ତାମାନେ ଆପଣଙ୍କର ଉଦ୍ଘୋଷଣାର
0: ପ୍ରଥମ ଦିନ, ମୁଁ ଯୁବବାଣୀ କରୁଥିଲି, ସେତେବେଳେ ଆନାଉନ୍ସର ଯିଏ ହବ ସିଏ ଡ୍ରାମା ଭଏସ୍ ହେଇଥିବା ଦରକାର, ମୁଁ ଦେଇନି। ଇଲୋଭଗାଲ ତୁ ଶୀଘ୍ର ଆପ୍ଲାଏ କର, ଆପ୍ଲାଏ କରୁ ଏବଂ କିଛି ଦିନ ପରେ ହେଇଗଲି ନାଟ୍ୟଶିଳ୍ପୀ ଆକାଶବାଣୀର। ଏବଂ ମାଇକ୍ରୋଫୋନ୍ ପ୍ରତି ଭଲ ପାଇବା ମୋର ସେଉଠୁ ଆରମ୍ଭ ହେଲା। ସେତେବେଳେ ରାଧାରାଣୀ ସରକାର ଥାନ୍ତି, ସେ ଶିଖଉଥାନ୍ତି, କହିଲା ଦେଖ ଇଏ ମାଇକ୍ରୋଫୋନ୍ ନୁହଁ, ଇଏ ହେଉଛି ଶହ ଶହ ହଜାର ହଜାର ଲକ୍ଷ ଲକ୍ଷ ଲୋକଙ୍କର ରିପ୍ରେଜେଣ୍ଟେଟିଭ, ତା ଆଗରେ କହୁଛ ମାନେ ତ ସେମିତି କହିବ ଯୋଉଟା ତାଙ୍କୁ ଆକର୍ଷଣ କରିବ। ସେଠି ଏମିତି ଭଲ ମନ୍ଦ ଏମିତି ଭୟ ଇଏ ସବୁ ଚାଲିଥାଏ।
1: ତାମାନେ ଉଦ୍ଘୋଷକର ଦାୟିତ୍ୱ ସବୁଠାରୁ ଅଧିକ,
0: ବହୁତ ଅଧିକ। ଏଇଠି ଯଦି କିଛି ଭୁଲ ହେଲା ଆନାଉନ୍ସରର, ସେଟା ସବୁଯାକ ଭୁଲ ତାର ମୁଣ୍ଡ ଉପରେ ପଡିବ,
1: ତାର କ୍ଷମା ନାହିଁ, ଯାହା
0: ତାର କ୍ଷମା ନାହିଁ। କାରଣ ଶେଷ ଶେଷରେ ସେ ଆସି ତାରି ପାଖରେ ପହଞ୍ଚୁ ସବୁ, ସେ ସବୁଯାକ କେମିତି ଚଳିବ, କଣ କରିବ, ଏଇଟା କେତେ ମିନିଟ ଅଛି, ନ୍ୟୁଜ୍ ଆସିବ, ଏଇସବୁ ଜିନିଷ ଦେଖିକିରି ସବୁଯାକ ଜିନିଷ ମୁଣ୍ଡରେ ରଖିକିରି ସେ ଆନାଉନ୍ସମେଣ୍ଟ କରିବା ଉଚିତ। ଆମର ଆକାଶବାଣୀର ଗୋପାଳ ଛୋଟରାଏ ସେ ନିୟମିତ ଶୁଣନ୍ତି ଏବଂ କଣ ଭୁଲ ହେଲା ସାଙ୍ଗେ ସାଙ୍ଗେ ଫୋନ୍ କରି ଡ୍ୟୁଟି ରୁମ୍ କୁହନ୍ତି। ଥରେ ଇଏ କହିଲେ ଏ କଥା ଶୁଣିବା ଆଗରୁ ମୋର ମୃତ୍ୟୁ କାହିଁକି ନ ହେଲା?
1: କିଏ କହିଲେ?
0: ଗୋପାଳ ଛୋଟରାଏ।
1: କଣ ପାଇଁ?
0: ମାନେ ସେତେବେଳେ କଣ ହେଲା, ଜଣେ ଆନାଉନ୍ସର ସେ ସୀତାର ଫିଲର ଦେଲା, ସୀତାର ଫିଲର ଦେଲା ବେଳକୁ ସେ ନଅଟ ହେଲା, ତାପରେ ସେ କଣ କଲା ସାଙ୍ଗେ ସାଙ୍ଗେ ଗୋଟେ କଣ ଗୋଟେ କଥା କହିଦେଲା, କଥା କହିକିରି ପୁଣି ଗୋଟେ କ୍ଲାସିକାଲ ଇଏ ବଜେଇଲା। ଆଉ
1: କଣ ସଠିକ ରାଗ ନଥିଲା, ସମୟ ଉପଯୋଗୀ ରାଗ ନଥିଲା,
0: ସମୟ ଉପଯୋଗୀ ରାଗ ନଥିଲା ଏବଂ ସାଙ୍ଗେ ସାଙ୍ଗେ ଲୋକମାନଙ୍କ ମୁଣ୍ଡଟାକୁ ଖାଇବା ପାଇଁ ସେଇଟା ଯଥେଷ୍ଟ ଥିଲା, କାରଣ ଗୁଡାଏ ସମୟ ଗ୍ୟାପ ପଡିଗଲା।
1: ତାମାନେ ଯେତେବେଳେ ସିଧା ପ୍ରସାରଣ ହୁଏ ଲାଇଭ ଷ୍ଟୁଡିଓ, କେତେ ସେକେଣ୍ଡରୁ ଅଧିକ ଗ୍ୟାପ ରହିଲେ ଗୋଟେ ଦୋଷ ହେଲା ପରି ଲାଗେ?
0: ହଁ, ଗ୍ୟାପ
1: ଫିଲର ତ ସେଇଥିପାଇଁ ରହିଥାଏ,
0: ଜଣାପଡେ ରେଡିଓରେ
1: ଲାଗେ,
0: ବହୁତ ଗ୍ୟାପ ଜଣାପଡେ, ଆମକୁ ଲାଗେ ନାହିଁ ଯେ ଆମେ ଏମିତି କରୁଛୁ ବୋଲି, କିନ୍ତୁ ଲୋକମାନେ ଯିଏ ଶୁଣୁଛନ୍ତି ତାଙ୍କୁ ଲାଗିବ, ତାଙ୍କୁ ଗୋଟେ ଚଟକଣା ମାରିଲା ଭଳିଆ ଲାଗିବ। ଗ୍ୟାପ ରହିବା ଉଚିତ, କିନ୍ତୁ ଏତେ ବେଶୀ ଗ୍ୟାପ ରହିବା ଉଚିତ ନୁହେଁ ଯୋଉଥିରେ ଜଣେ ବୋର ହେଇଯିବ।
1: ଏଇଠୁ ଯାହା ଜଣାପଡ଼ିଲା, ଆପଣ ସଙ୍ଗୀତ ପାଇଁ ଆକାଶବାଣୀକୁ ପ୍ରବେଶ କଲେ, ପରବର୍ତ୍ତୀ ସମୟରେ ଆପଣ ସାମୟିକ ଭାବରେ ଉଦ୍ଘୋଷଣା ଦେଲେ, ସେଥିପାଇଁ ଆପଣ ପୁଣି ଆମର ଡ୍ରାମା ଆର୍ଟିଷ୍ଟ ହେଲେ, ତାପରେ ଆକାଶବାଣୀ କଟକର ଉଦ୍ଘୋଷ

0: ରୂପେ ଆପଣ ସ୍ଥାୟୀ ନିଯୁକ୍ତି ପାଇଲେ?
1: ନାଇଁ, ଉଦ୍ଘୋଷକ ରୂପେ ସ୍ଥାୟୀ ନିଯୁକ୍ତି ପାଇବାର ସେମିତି କୌଣସି ଭାବନା ନଥିଲା। କାମ କରିବି, ମୁଁ ମୋ କାମ କରେ ଏବଂ ଅନ୍ୟମାନଙ୍କ କଥାରେ ମଧ୍ୟ ସେମାନେ ଯୋଉ ନାଟକ କରୁଛନ୍ତି ସେଠି ବସିକି ଦେଖେ କଣ କରୁଛନ୍ତି, ଏଠି କାହିଁକି ମ୍ୟୁଜିକ୍ ଦିଆହେଲା, ଏଠି କାହିଁକି ଏ ଯୋଉ ଧ୍ୱନି ଧରନ୍ତୁ ସକାଳ ଚଢେଇ ମାନଙ୍କ ଶବ୍ଦ କାହିଁକି ଦିଆହେଲା।
0: ଶିଖିବାର ବହୁତ ଆଗ୍ରହ ଥିଲା,
1: ବହୁତ ବହୁତ ବହୁତ।
0: ତେବେ ବୃତ୍ତିରେ ଆପଣ ଉଦ୍ଘୋଷକ, ଆପଣ ମଧ୍ୟ ଆକାଶବାଣୀ କଟକର ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ଏବଂ ଅଭିନେତା। ମାଇକ୍ରୋଫୋନ୍ ଆଗରେ ଗୋଟିଏ ସ୍ୱରକୁ ଭିନ୍ନ ଭିନ୍ନ ଶୈଳୀରେ ବ୍ୟବହାର କରିବାରେ ଆପଣଙ୍କୁ ତ ଅନେକ ସଂଘର୍ଷ ଏବଂ ସାଧନା କରିବାକୁ ପଡିଥିବ।
1: ସଂଘର୍ଷ ନୁହେଁ, ସେଟା ହଉଛି ଭଲ ପାଇବା।
0: ଆଗ୍ରହ ଯୋଉଠି ଥାଏ ସଂଘର୍ଷ କରିବା ପାଇଁ ପଡେ ନାହିଁ, ଆପେ ଆପେ ହେଇଯାଏ।
1: ହେଇଯାଏ ମାନେ ତାକୁ ଅକ୍ତିଆର କରିବାକୁ ପଡେ।
0: ତଥାପି ଉଦ୍ଘୋଷଣାରେ ଗାମ୍ଭୀର୍ଯ୍ୟ, ସଙ୍ଗୀତରେ ମଧୁରତା ଏବଂ ନାଟକର ଭାବପ୍ରବଣତା ସମସ୍ତଙ୍କ ଦ୍ୱାରା ଏହା ସମ୍ଭବ ନୁହଁ। ଆପଣଙ୍କ କ୍ଷେତ୍ରରେ ହେଇପାରିଲା କେବଳ ଆଉ କେବଳ ଆଗ୍ରହ ଯୋଗୁଁ।
1: ସମସ୍ତେ ଯଦି ଆଗ୍ରହାନ୍ୱିତ ହେବେ ଯେ ମୁଁ ଏମିତି କରିବାକୁ ଚାହେଁ ଏବଂ ଏଇ କାମ ଏମିତି ହେଇଯାଉ, ମୋର ପ୍ରବଳ ଇଚ୍ଛା ଥିଲା।
0: ଏମିତି ଇଚ୍ଛା କେବେଠୁ ଆପଣଙ୍କ ମନରେ ଉଙ୍କି ମାରିଥିଲା?
1: ସେ ଇଚ୍ଛାଟା ଆରମ୍ଭ ହେଇଥିଲା ମୋର ପିଲାଦିନ।
0: ସେତେବେଳେ ଆପଣଙ୍କୁ କେତେ ବୟସ ହେଇଥିଲା?
1: ମାନେ ମୁଁ ସେତେବେଳେ ତୃତୀୟ କି ଚତୁର୍ଥରେ ପଢୁଥାଏ, ଆମ ଗାଁକୁ ଗୋଟେ ପବ୍ଲିକ ରିଲେସନ ଡିପାର୍ଟମେଣ୍ଟ ଦ୍ୱାରା ଆସିଲା ରେଡିଓ। ସେଥିରେ ସବୁ ବହୁତ ଦୂରରେ ତାର ଫାର ଲଗେଇକିରି ସେଇଟା ଗୋଟେ ମାଇକ୍ରୋଫୋନରେ ବାଜୁଥାଏ। ଶୁଣିଲି ଶୁଣି ଶୁଣି ମତେ ବେଶୀ କୃଷି ସଂସାର ଭଲ ଲାଗୁଥାଏ, ରମାପତି ନନ୍ଦଙ୍କ ନାଟକ ଭଲ ଲାଗୁଥାଏ। ତାପରେ ମୋର ଇଚ୍ଛା ହେଲା ଆମ ଘରେ ଗୋଟେ ରେଡିଓ ଥାନ୍ତା କି। ସେଠୁ ମୋ ଜେଜେମାଙ୍କ ନାଁରେ ମୁଁ ଗୋଟେ ଚିଠି ଲେଖିଲି ବାପାଙ୍କୁ, ମୋର ରେଡିଓ ଶୁଣିବାକୁ ବହୁତ ଇଚ୍ଛା ହଉଛି।
0: ବାପା ସେତେବେଳେ କୋଉଠି ଥିଲେ?
1: କଲିକତାରେ ଥାନ୍ତି। ତୁ ବାବୁ ମୋ ପାଇଁ ଗୋଟେ ରେଡିଓ ନେଇକି ଆସିବୁ ଏଥର। ସେତେବେଳେ ଗୋଟେ ରେଡିଓ ବାପା ସାଙ୍ଗେ ସାଙ୍ଗେ ନେଇକି ଆସିଲେ। ଜେଜେମା ଲେଖିଛନ୍ତି କିନ୍ତୁ ମୁଁ ଲେଖିଛି। ସେ କହିଲା ଏଇଟା କଣ ନେଇକି ଆସିଲୁ, ତୁ ଲେଖିଥିଲୁ ପା, ନା ମୁଁ କାଇଁ ଲେଖିବି। ସେଠୁ ମୁଁ ଧରା ପଡିଲି, ଗାଳି ଶୁଣିଲି ଏବଂ ରେଡିଓଟି ଆମ ଘରେ ରହିଲା। ସେ ରେଡିଓ ଶୁଣି ଶୁଣି ଶୁଣି ଶୁଣି ମୋର ଭାବନା ବଢିଲା ରେଡିଓ ପ୍ରତି। ମୁଁ ରେଡିଓରେ କାମ କରନ୍ତି କି, ମୁଁ ରେଡିଓରେ ଥାନ୍ତି କି। ସେତେବେଳେ ସବୁ ଚିଠି ଆମେ ପଠାଉ, ଠିକ ଟିକେଟ ନଥିଲା, ସେଟା ବେରିଂ ହେଇକି ଫେରିଯାଇପାରୁ। ସେ ଫେରିଯାଏ ବି ମୁଁ ରେଡିଓକୁ ଆଣିକି ଛାତିରେ ରଖେ ବେରିଂ ଚିଠି।
0: ରେଡିଓକୁ ଯୋଉ ଚିଠି ପଠାନ୍ତି ସେ ଫେରିଗଲେ ବି ଆପଣ ରଖନ୍ତି?
1: ନାଇଁ, ଖୁସି ହୁଏ। ସେତେବେଳେ ମୋର ପ୍ରିୟ ପରିଚାଳକ, ଉପସ୍ଥାପକ, ପ୍ରଯୋଜକ ଥିଲେ ରମାପଦ ନନ୍ଦ, ତାଙ୍କୁ ମୁଁ ପ୍ରାୟତଃ ଚିଠି ଲେଖୁଥିଲି, ଏମିତି ହେଲା ଆଜି, ଏମିତି ହେଲା ଆଜି, ସେମିତି ହେଲା।
0: ଏ ତ ଆପଣ ଜଣେ ରେଡିଓ ଶ୍ରୋତା ହିସାବରେ ଆପଣଙ୍କ ମନର କଥା କହିଲେ, କେବେଠାରୁ ଶୁଣୁଥିଲେ, କିନ୍ତୁ ଜଣେ ଶ୍ରୋତା ହୋଇଗଲେ ତ ସବୁକିଛି ହୋଇଯାଏନି। ଆପଣ କଣ୍ଠଶିଳ୍ପୀ, ଆପଣ ନାଟ୍ୟ ପରିଚାଳନା କରନ୍ତି, ସଂଳାପ ଲେଖନ୍ତି, ତେବେ ଯେମିତି ଗୋଟେ ମଞ୍ଜିଟିକୁ ଭୂଇଁରେ ପୋତିଲେ ପାଣି ପବନ ପାଇ ସେ ଅଙ୍କୁରିତ ହୋଇ ବିକଶିତ ହୋଇ ଗୋଟେ ମହାଦ୍ରୁମରେ ପରିଣତ ହୁଏ, ସେପରି ଆପଣଙ୍କ ବିକାଶରେ ଆପଣଙ୍କ ପରିବେଶଟି କିପରି ଥିଲା?
1: ପରିବେଶ ବହୁତ ଭଲ ଥିଲା।
0: ଆପଣ ତ ଏତେ ଶ୍ରୋତାଙ୍କୁ ପଚାରନ୍ତି ଆପଣ କାର୍ଯ୍ୟକ୍ରମ ମାଧ୍ୟମରେ, ଆପଣଙ୍କର ଗାଁର ନାମ କୁହନ୍ତୁ, ଆପଣ କ'ଣ କରନ୍ତି? ଆଜି ଆମର ଅଗଣିତ ଶ୍ରୋତାମାନଙ୍କ ତରଫରୁ ଆମେ ଜାଣିବାକୁ ଚାହୁଁଛୁ ଆପଣଙ୍କର ଘର କେଉଁଠି, ଆପଣ କେଉଁ ଧୂଳି ବାଲିରେ ଖେଳି ବଡ଼ ହୋଇଛନ୍ତି?
1: ଆମ ଘରଟା ହେଉଛି ମହାନଦୀ ଚିତ୍ରତୁଳା ତ୍ରିକୋଣଭୂମି ଅଞ୍ଚଳ, ସାଲେପୁର ତହସିଲରେ ଯାଉଛି, ନିଶ୍ଚିନ୍ତ କୋଇଲି ପାଖରେ। ସେଟା ଗାଁରେ ଆମର ଯେତେବେଳେ ଡ୍ରାମା ବହୁତ ହଉଥିଲା, ଗୀତନାଟ୍ୟ ବି ହଉଥିଲା, ଦେଖି ଦେଖି ମିଶି ମିଶି, ଆଉ ଯାତ୍ରା ପାର୍ଟି ବହୁତ ସେ ଅଞ୍ଚଳରେ, ଯାତ୍ରା ଦେଖିବା ଏବଂ ଯାତ୍ରା ସହିତ ଜଡିତ ହେବା, ଗାଁରେ ଡ୍ରାମା କରିବା। ଆମ ଗାଁରେ ଡ୍ରାମା ହଉଥିଲା, ମତେ ଗୋଟେ ବୁଲୁ ଉସ୍ତାଦ ବହି ଆନନ୍ଦ ଶଙ୍କର ଦାସଙ୍କର, ତା ଦେହରେ ମତେ ବୁଲୁ ଉସ୍ତାଦ ଭୂମିକାଟି ଦେଇଥିଲେ।
0: ଆପଣ ପ୍ରଥମ ଅଭିନୟ?
1: ପ୍ରଥମ ଅଭିନୟ ଷ୍ଟେଜରେ। ଆମ ଗାଁରେ ବି ବହୁତ ଲୋକ ମାନେ କଳା ପିପାସୁ ଥିଲେ, ଡ୍ରାମା କରିବା, କ୍ଲବ ଘର ଥିଲା, ଲାଇବ୍ରେରୀ ଥିଲା।
0: ଆଗ ସମୟରେ ପ୍ରାୟ ସବୁ ଗାଁରେ ଏଇଭଳି ଅଳ୍ପ ବହୁତ ପରିବେଶ ଥିଲା,
1: ଭାଗବତ ଟୁଙ୍ଗି ଥିଲା,
0: ପଢାପଢି ସବୁ ସେଇଠି ସାଲେପୁର।
1: ପଢାପଢି ସାଲେପୁର ନାହିଁ, ମୁଁ ଜଗତସିଂହପୁରରେ ପଢିଲି, ଜଗତସିଂହପୁର ମୋ ମାମୁଁ ଘର, ଜଗତସିଂହପୁରରେ ପାଠ ପଢିଲି।
0: ଜଗତସିଂହପୁର କୋଉଠି ପଢୁଥିଲେ?
1: ଏସବିଏମ୍ କଲେଜ।
0: ପରବର୍ତ୍ତୀ ସମୟରେ ଆପଣ ରେଭେନ୍ସାକୁ ଆସିଲେ ସ୍ନାତକ, ରେଭେନ୍ସାରୁ ଆପଣ ଆକାଶବାଣୀ ସହିତ ସଂଶ୍ଳିଷ୍ଟ ହେଲେ?
1: ଆରମ୍ଭ ହୋଇଥିଲା ଜଗତସିଂହପୁର କଲେଜରୁ। ତାପରେ ଦୀନବନ୍ଧୁ ଦାସ ଯୋଉ ଥିଲେ ସିଏ ମତେ ବହୁତ ଭାବରେ ଟାଣିଲେ ଇଆଡ଼କୁ, ତୁ ଆକାଶବାଣୀ ଯା, ଆକାଶବାଣୀ ଭିତରେ ପଶ, ଆଉ ସେ ତ ଲୋକମାନେ ବହୁତ ସାହାଯ୍ୟ କରୁଥିଲେ। ଆକାଶବାଣୀ ଯେଉଁମାନେ ଥିଲେ ଧରନ୍ତୁ ଡକ୍ଟର ବ୍ରଜମୋହନ ମହାନ୍ତି, ପ୍ୟାରୀ ମୋହନ ମହାନ୍ତି, ସେ ବି ସ୍କ୍ରିପ୍ଟ ରାଇଟର ଥିଲେ, ହିମାଂଶୁ ଭୂଷଣ ସାବତ,
0: ମଧୁପୁର କୋଠି କଥା ଆପଣ କହୁଛନ୍ତି?
1: ମଧୁପୁର କୋଠି ଗୋଟେ

0: ବହୁତ ଲୋକଙ୍କର ଆଶା ଭରସାର କେନ୍ଦ୍ର ସେଇଟା ଥିଲା, ଦେଖିଲେ ଲାଗିଥାନ୍ତା ଏଇଟା ଆକାଶବାଣୀ ପ୍ରକୃତରେ। ତା ଭିତରେ ଫୁଲ ଫୁଲ ବହୁତ ଫୁଟିଥାଏ, ଗୋଟାଏ ଜାଗାରେ ଡ୍ରାମା ସେକ୍ସନ, ଗୋଟାଏ ଜାଗାରେ ମ୍ୟୁଜିକ ସେକ୍ସନ, ଭୁବନେଶ୍ୱର ମିଶ୍ର ବସିଥିବେ, ସେପଟେ ମନୋରଞ୍ଜନ ଦାସ, ଗୋପାଳ ଛୋଟରାୟ, ହିମାଂଶୁ ଭୂଷଣ ସାବତ, ନରସିଂହ ମହାପାତ୍ର ଡ୍ରାମାରେ ମହାନ ବ୍ୟକ୍ତିତ୍ୱ ସେମାନେ ତାଙ୍କ
1: ସହିତ
0: ବହୁତ ବହୁତ ନରସିଂହ ସାଙ୍ଗେ ସାଙ୍ଗେ ଲେଖିଦେବେ ଗୀତ। ଆପଣ ଏତେ ଶୀଘ୍ର ଗୀତ ଲେଖି ଦେଉଛନ୍ତି, ଏତେ ଶୀଘ୍ର ଡ୍ରାମା ଲେଖି ଦେଉଛନ୍ତି, ନା ତୁ ପଢ଼ ବହି, ପଢ଼ ବହି ପଢ଼ିଲେ ଜାଣିବୁ। ମୁଁ କହିଦେଲେ ହବ ନାହିଁ, ମତେ ଗୋଟେ ଦେଇଥିଲେ ସିଦ୍ଧାର୍ଥ ହରମାନ ହେସ୍କର ବହି, ସିଦ୍ଧାର୍ଥ ସେତେବେଳେ ଯଦି ଦେଇଥିଲେ ମତେ।
1: ପରବର୍ତ୍ତୀ ସମୟରେ ଆପଣ ତାକୁ ନାଟକର ରୂପ ଦେଇଛନ୍ତି,
0: ନାଟକ ରୂପ ଦେଇଛନ୍ତି ଇଂରାଜୀ ଡିପାର୍ଟମେଣ୍ଟ ସମ୍ବଲପୁର ୟୁନିଭର୍ସିଟିର ପତି କି ସମ୍ପତି ରୂପାନ୍ତର କରିଛନ୍ତି।
1: ଆପଣ କିନ୍ତୁ ତାର ନାଟ୍ୟ ପରିଚାଳନା ଦାୟିତ୍ୱରେ ଥିଲେ, ଏକାଧିକ ନାଟକର ନାଟ୍ୟ ପରିଚାଳନା ଦାୟିତ୍ୱରେ ଥିଲେ, ଆପଣ ଅଭିନୟ ମଧ୍ୟ କରିଛନ୍ତି। ପ୍ରଥମେ ଆପଣ ଅଭିନୟ କ୍ଷେତ୍ରକୁ ଆସିଲେ ନା ନାଟ୍ୟ ପରିଚାଳନା କ୍ଷେତ୍ରକୁ ଆସିଲେ? ଆପଣଙ୍କ ଅଭିନୀତ ପ୍ରଥମ ନାଟକଟି
0: ମନେ ପଡ଼ୁନି।
1: ଆପଣ ତ ରମାପଦ ନନ୍ଦଙ୍କର ବହୁତ ନାଟକ କାର୍ଯ୍ୟକ୍ରମ ଶୁଣୁଥିଲେ, ପରବର୍ତ୍ତୀ ସମୟରେ ଆପଣ ଯେତେବେଳେ ଆକାଶବାଣୀକୁ ଆସିଲେ ରମାପଦ ନନ୍ଦଙ୍କ ସହିତ କାମ କରିବାର ସୁଯୋଗ ଆପଣଙ୍କୁ ମିଳୁଥିବ, ସେ କେତେ ମାତ୍ରାରେ ଆପଣଙ୍କୁ ସାହାଯ୍ୟ ସହଯୋଗ କରିଛନ୍ତି?
0: ବହୁତ ବହୁତ। ସେ ଆଉ ଜଣେ ଥିଲେ ଆମର ଗୋପବନ୍ଧୁ ଚୌଧୁରୀ, ସେ ଶିଖେଇଥିଲେ କିଭଳି ଭାବରେ ରେକର୍ଡିଂ କରିବ, ଭାରି ସୁନ୍ଦର ରେକର୍ଡିଂ କରନ୍ତି।
1: ନାଟ୍ୟ ପରିଚାଳନା ବିଷୟରେ ଯେତେବେଳେ କଥା ଉଠିଛି, ତାହେଲେ ଗୋପାଳ ଛୋଟରାୟଙ୍କ ବିଷୟରେ କିଛି କୁହନ୍ତୁ।
0: ଗୋପାଳ ଛୋଟରାୟ ବିଶେଷ ବେଶୀ କଥାବାର୍ତ୍ତା କରନ୍ତିନି, କିନ୍ତୁ ଯେତିକି କହନ୍ତି ସେତିକି ଜଣେ ଜାଣିଯିବ ମୋର ଭୁଲ କୋଉଠି। ରେଗୁଲାର ରେଡିଓ ଶୁଣନ୍ତି ଏବଂ ରେଗୁଲାର ମତାମତ ଦିଅନ୍ତି।
1: ତାମାନେ ପ୍ରାରମ୍ଭିକ ସମୟରେ ଆକାଶବାଣୀର ବରିଷ୍ଠ କଳାକାର ଓ ସହକର୍ମୀମାନଙ୍କଠାରୁ ଆପଣଙ୍କୁ ବହୁତ ସହଯୋଗ ମିଳିଛି?
0: ବହୁତ। ଝରଣା ଦାସ, ଝରଣା ଦାସ ଡ୍ରାମା କରୁଥିବେ, ଆରେ ଆ ଦେଖ ଦେଖ କେମିତି ହଉଛି ନାଟକ, ମତେ ଆଶ୍ଚର୍ଯ୍ୟ ଲାଗେ। ସେ ଯେତେବେଳେ ମାଇକ୍ରୋଫୋନ ସାମ୍ନାରେ ଥାନ୍ତି, ଯାଜ୍ଞସେନୀ ହେଲାବେଳେ ମୁଁ ଦେଖିଛି ସେ ଦ୍ରୌପଦୀ ରୋଲ କରୁଥିଲେ, ନାଟକ ରେକର୍ଡିଂ ସରିଗଲା ପରେ ତାଙ୍କର ସେ କାନିଟା ଏମିତି ଗୋଟେ ଲୁଗାର ଗୋଟେ ଏମିତି ଦି କାନ୍ଧରେ ପକେଇଥାନ୍ତି, ଏଇଟା
1: ପୁରା ଘୋଡେଇକି ଥାନ୍ତି, ବେକ ପଛପଟୁ ଆଣିକି ଘୋଡେଇକି ରଖିଥାନ୍ତି।
0: ସରିଗଲା ପରେ ତାକୁ ଚୁପୁଡି ଦେଲେ ତାଦୁ ମାନେ ଏତେ କାନ୍ଦିଛନ୍ତି ସେ ସତ୍ୟରେ, ତାକୁ ଚୁପୁଡି ଦେଲେ ତାଦୁ ମାନେ ପାଣି ଠପ୍ ଠପ୍ ହେଇ ପଡୁଥିଲା, ମାନେ ପଶିଯାନ୍ତି ସେ ଭୂମିକା ଭିତରେ। ଆଉ ଜଣେ ସାମୁଏଲ ସାହୁ ବାବି, ସେମାନେ ସବୁ ଅଦ୍ଭୁତ ଭାବରେ ନାଟକ ପ୍ରତି କ୍ରିୟାଶୀଳ, ମାନେ ରେଡିଓ ନାଟକ ମାନେ ଗୋଟେ କଣ ନାଇଁ କଣ ହଉଛି ସେ ବାବଦରେ।
1: ଡକ୍ଟର ପ୍ରତିଭା ରାୟଙ୍କର ଯାଜ୍ଞସିନୀ ଉପନ୍ୟାସର ବେତାର ରୂପାନ୍ତର କରିଛନ୍ତି ଆଉ ତାହାର ପ୍ରଯୋଜକ ରମାପାଦ ନନ୍ଦ। ଆକାଶବାଣୀ କଟକର ଏକ ମାନେ କାଳଜୟୀ ନାଟକ କହିଲେ ଚଳେ, ତେବେ ଏଇ ନାଟକର ବେତାର ରୂପାନ୍ତର କରିବା ସମୟରେ ଆପଣ କଣ ଏଇ ନାଟକଟିକୁ ନିଜେ ବାଛିଥିଲେ, ଆପଣଙ୍କୁ ପ୍ରଯୋଜକ କହିଥିଲେ?
0: ନାଇଁ ନାଇଁ, ଅଫିସ ତରଫରୁ କୁହାଯାଇଥିଲା ଏଇଟା ଆମେ କରିବା, ଆପଣ ସେଟା କରନ୍ତୁ। ଆଉ ସେଟା ଏତେ ମୋଟା ବହି,
1: ଟିକେ
0: ଡରିଗଲି, ତାକୁ 10-15 ଥର ପଢ଼ିଲି, କେମିତି କରିବି ଭାବୁଥାଏ, କିଛି ମୁଣ୍ଡରେ ଆସୁନଥାଏ। ସେସବୁ ଜଗନ୍ନାଥଙ୍କୁ ଡାକିଲି, ଆଉ 2-3 ଦିନ ରେକର୍ଡିଂ ଅଛି। ଗୋଟାଏ ଦିନ ବସିଲି ପୁରା ସକାଳୁ ବସିକି ଲେଖିବା ଆରମ୍ଭ କଲି ଏବଂ ସେଇଦିନ ରାତି 10:00-11:00 ବେଳେ ସରିଗଲା।

0: ମେରୁଗିରିର ସ୍ୱର୍ଣ୍ଣରେଣୁ ପାଦ ତଳୁ ଖସି ଖସି ଯାଉଛି। ଯେଉଁମାନଙ୍କୁ ଅନୁସରଣ କରି ଏଇ କୋମଳ ପାଦ ଦୁଇଟି ରକ୍ତ ଝରାଉଥିଲା, ବ୍ୟଥା ପାଇଥିଲା, ସେମାନେ କିଏ କୁଆଡ଼େ ଚାଲିଗଲେଣି। ଥରଟିଏ ଆହା କହି ପଛକୁ ଫେରି ଚାହିଁଲେନି। କିଏ ଚାହିଁଥିଲା ସ୍ୱର୍ଗ, କିଏ ଚାହିଁଥିଲା ରାଜ୍ୟ, ଆଉ କିଏ ଚାହିଁଥିଲା ଯୁଦ୍ଧ। ସମସ୍ତ କାରଣର କାରଣ ଜଣେ ଥାଉ ଥାଉ ସବୁ ଦୋଷ ମୋରି ଉପରେ ଢାଳିଦେଇ ସେମାନେ ଚାଲିଗଲେ ମୃତ୍ୟୁର ଦ୍ୱାରରେ ମୋତେ ଛାଡ଼ିଦେଇ। ହେ ଅନ୍ତର୍ଯ୍ୟାମୀ, ହେ ପୁରୁଷ ଶ୍ରେଷ୍ଠ, ହେ ମଧୁସୂଦନ, ତୁମେ ତ ସବୁ ଜାଣିଛ, ତଥାପି ହୃଦୟରୁ ଝରୁଥିବା ରୁଧିରରେ ପବିତ୍ର ହିମାଳୟର ପ୍ରସ୍ତର ବୁକୁରେ ଦ୍ରୌପଦୀ ଲେଖୁଛି ତାର ଜୀବନ କାହାଣୀ। ମୋ ଜୀବନର କଥା ଜଣେ ମର୍ତ୍ତ୍ୟମାନ ବୀର ଜୀବନ ଚରିତ ଛଡ଼ା ଅନ୍ୟ କିଛି ନୁହେଁ। ଏ ପତ୍ରର ଅଲିଭା ଅକ୍ଷର ପଢ଼ି କଳିଯୁଗର ମଣିଷ ଜାଣିବେ ଦ୍ରୌପଦୀର ଲାଞ୍ଛନା କୌଣସି ଯୁଗରେ କେହି ନାରୀ ଭୋଗି ନଥିଲେ। ଭବିଷ୍ୟତରେ କୌଣସି ନାରୀକୁ ଏମିତି ଲାଞ୍ଛନା ଦେବାକୁ କେହି ସାହସ କରିବେନି। ପ୍ରଭୁ, ସମୟ ସରି ସରି ଆସୁଛି, ଶରୀର କ୍ଷତ ବିକ୍ଷତ। ହେ ସଖା, ହେ ସଖା, ମୋ ପତ୍ର ଶେଷ ହେବା ଯାଏ ମୋ ଭାବନା ଓ ଚିନ୍ତାକୁ ନିସ୍ପନ୍ଦ କରିଦିଅ ନାହିଁ, ମୋ ସ୍ମରଣ ଶକ୍ତିକୁ ବ୍ୟାହତ କର ନାହିଁ, ମୋତେ ମୃତ୍ୟୁ ହାତରେ ସମର୍ପି ଦିଅ ନାହିଁ। ତୁମକୁ କିଛି ଅଛପା ନାହିଁ ଗୋବିନ୍ଦ, ତଥାପି ମୁଁ କହୁଛି ମୋର ଆତ୍ମତୃପ୍ତି ପାଇଁ। ମୁଁ ପାଞ୍ଚାଳ ରାଜକନ୍ୟା ଦ୍ରୁପଦ ନନ୍ଦିନୀ ଦ୍ରୌପଦୀ ଯୁବତୀ ହୋଇ ମୁଁ ଜନ୍ମ ଲାଭ କରିଥିଲି। ଜନନୀ ନୁହେଁ, ଯଜ୍ଞ ବେଦୀ ହିଁ ମୋର ମାତା, ଯାଜ୍ଞସେନ ମୋର ପିତା, ଆଉ ମୁଁ ଯାଜ୍ଞସେନୀ।
1: ବେତାର ରୂପାନ୍ତର ଯେତେବେଳେ ଆପଣ ଗୋଟେ ଉପନ୍ୟାସକୁ କରନ୍ତି, କେଉଁ ଦିଗରେ ବେଶୀ ସଚେତନ ରହିବାକୁ ପଡେ?
2: ସଚେତନ ଶ୍ରୋତାମାନେ ଜାଣିବେ, ଆମର ତ ଏଠି ମୁହଁ ଦେଖିବାର ନାହିଁ ନା,
1: ଆଙ୍ଗିକ ଭାବେ ଆପଣ ଏଠି ଅଭିନୟ କରିବେ ନାହିଁ, ଯାହା ଆପଣ ସ୍ୱରରୁ ଭାବପ୍ରବଣତା ଆପଣ
2: ନାହିଁ ତା ଦେହରେ ଦେଖିବା ଦରକାର। ମାନେ ଧର କୃଷ୍ଣ ଆସୁଛନ୍ତି ତାଙ୍କର ମାନେ ପ୍ରେମିକ ରୂପରେ, କି ଆପଣଙ୍କର ଦ୍ରୌପଦୀ ଆସୁଛନ୍ତି ଗୋଟେ କସ୍ତା ଶାଢ଼ୀ ପିନ୍ଧିକିରି, ସେଇଟା ତ ଆମେ ଦେଖେଇ ପାରିବେନି। ତେଣୁ ଆଉ ଗୋଟେ କ୍ୟାରେକ୍ଟର ମାଧ୍ୟମରେ ସେଠି କହିଦେବାକୁ ପଡିବ ଯେ ଆରେ ତୁ ଏମିତି କଣ ଶାଢ଼ୀ ପିନ୍ଧିଛ, ତୁ ରାଜବଧୁ ନା? ରାଜବଧୁ ହେଲେ କଣ ହେଲା, ମୁଁ ତ ଅଜ୍ଞାତବାସରେ ଅଛି। ଏଇ ଜିନିଷ ଜଣାପଡ଼େ ସେ କ୍ୟାରେକ୍ଟରଟା କଣ ପିନ୍ଧିଛି, କେମିତି ଚାଲୁଛି, ତାର ନାଟକ ପ୍ରତି ତାର ଅଙ୍ଗୀକାର କଣ।
1: ଯାଜ୍ଞସେନୀ ଉପନ୍ୟାସଟିକୁ ପ୍ରଥମ ଥର ବେତାର ରୂପାନ୍ତର କରିଥିଲେ ନା ତା ଆଗରୁ କିଛି ନାଟକ କରିଥିଲେ?
2: ତା ଆଗରୁ କରିଥିଲି ଚନ୍ଦ୍ରଶେଖର ରଥଙ୍କର ଅସୂର୍ଯ୍ୟ ଉପନିବେଶ ଉପନ୍ୟାସ, ସେଇଟା ସେତେବେଳେ ବବି ଭାଇ ଡାକ୍ତର ତାଙ୍କୁ ମନୋରଞ୍ଜନ ଦାସ, ସେ ମତେ କହିଲେ ବସନ୍ତ ତମେ ଏଇଟା କରିପାରିବ? ଚନ୍ଦ୍ରଶେଖର ରଥ ନାଁ ଶୁଣିଲେ ଲୋକ ଛାନିଆ, ସେତେବେଳେ ଥାନ୍ତି ବିଜେପି କଲେଜର ଭାଇସ ପ୍ରିନ୍ସିପାଲ। ମୁଁ କହିଲି ମୁଁ ଆଗେ ପଢେ, ମୁଁ ତାକୁ ପଢିଲି, ପଢି ସାରିଲା ପରେ ମୁଁ କହିଲି ହଁ ଏଥର କରିପାରିବି, ନା ତମେ ନାଟକଟା ଲେଖିଦିଅ। ମୁଁ ତାଙ୍କ ପରମିଶନ ଆସିନି ନା ଲେଖିସାର ତାପରେ ପରମିଶନ ଆଣିବ। ସେ ଭାରି ଗମ୍ଭୀର ଲୋକ ବସିଥାନ୍ତି, ଆଉ ପଣ୍ଡିତ ଲୋକ ବି, ମୁଁ କହିଲି ସାର୍ ମୁଁ ଆସିଥିଲି ଆକାଶବାଣୀରୁ, ସେତେବେଳେ ଚାକିରି କରୁନଥାଏ।

0: ଏଇ ଡ୍ରାମାଟା ଆପଣଙ୍କ ରେଡିଓରେ କରାଯିବ ନା ସେଇଟା ଡ୍ରାମା ହବନି, ସେଇଟା କି ଡ୍ରାମା ହବ? ମୁଁ କହିଲି ଆପଣ ଏଇଟା ପଢ଼ନ୍ତୁ ନା ମୁଁ ରଖୁଛି, କାଲି କହିବି। ତାପରେ ମୁଁ ସେଠୁ ପଳେଇ ଆସିଲି ଏବଂ ପଚାରିଲେ ମନୋରଞ୍ଜନ ଦାସ କଣ କହିଲେ ସିଏ। ମୁଁ କହିଲି ସେ ପଢି ସାରିଲେ କହିବେ। ତା ପରଦିନ ମୁଁ ପୁଣି ସକାଳେ ଗଲି, କହିବାକୁ ଆସିଥାନ୍ତି ସେ ଟିକେ ଗମ୍ଭୀର ଲୋକ ତ, ସେ କିନ୍ତୁ ସେଦିନ ହସୁଥିଲେ। କହିଲେ ତମେ କେମିତି କଲାକୁ, କହିଲେ ଠିକ ଅଛି ତମେ କର।
1: ଆଚ୍ଛା, ଏ ତ ଥିଲା ଆପଣଙ୍କର କେଉଁ କେଉଁ ଉପନ୍ୟାସକୁ ବେତାର ରୂପାନ୍ତର।
0: ତାପରେ ମୁଁ ବ୍ରଜମୋହନ ମହାନ୍ତିଙ୍କର

0: ଠିକ ଅଛି, ତମେ କର।
1: ଆଚ୍ଛା, ଏଇ ତ ଥିଲା ଆପଣଙ୍କର କେଉଁ କେଉଁ ଉପନ୍ୟାସକୁ ବେତାର ରୂପାନ୍ତର କରିଛନ୍ତି।
0: ତାପରେ ମୁଁ ବ୍ରଜମୋହନ ମହାନ୍ତିଙ୍କର ଉପନ୍ୟାସ ସାପୁଆଟା କରିଛି,
1: ସାପୁଆ ଯେଉଁଥିରେ ଝରଣା ଦାସ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି।
0: ପ୍ରାୟ ସବୁଥିରେ ଜୁମୁପା ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି।
1: ଆପଣଙ୍କର ପ୍ରିୟ ବେତାର ଅଭିନେତ୍ରୀ ନା ସମସ୍ତଙ୍କର ପ୍ରାୟ ପ୍ରିୟ ବେତାର ଅଭିନେତ୍ରୀ
0: ସମସ୍ତଙ୍କର, ସେମାନେ ସବୁ ମାନେ କାଳଜୟୀ, ତାକୁ କାଳ ନଷ୍ଟ କରିପାରିବନି।
1: ତେବେ ଆପଣ ଉଦ୍ଘୋଷକ ଦାୟିତ୍ୱ ଯେତେବେଳେ ପାଇଲେ ପ୍ରଥମେ କଣ ଆକାଶବାଣୀ କଟକରୁ ଆପଣଙ୍କର ଚାକିରି ଜୀବନ ଆରମ୍ଭ କରିଥିଲେ?
0: ଚାକିରି ଜୀବନ ଆରମ୍ଭ ହେଲା କେନ୍ଦୁଝରରେ,
1: କେନ୍ଦୁଝର ଆକାଶବାଣୀ କେନ୍ଦ୍ରରୁ।
0: ତ ମୋର ଜଣେ ବନ୍ଧୁ ଥାନ୍ତି ସୁରେଶ ନାୟକ, ମୁଁ ତାଙ୍କୁ ପଚାରିଲି କଣ କରିବି ନା ଚାକିରି କର, ମୋର ମନେ ଅଛି ସେ ଆଉ ଭାରତୀ
1: ଚୌଧୁରୀ ଭାରତୀ କୃଷ୍ଣ ଦାସ,
0: ସିଏ ମୋତେ ଜଗତପୁର ଯାଏ ଗୋଟେ ସ୍କୁଟରରେ ଧରିକି ଯାଉଥାନ୍ତି। ମୋତେ ଭାରି ଦୁଃଖ ଲାଗୁଥିଲା, ଯାଉଛି କେନ୍ଦୁଝର ବହୁତ, ମୁଁ ସେଠି କଣ କରିବି ଚିନ୍ତା କଲି। ଯାହା ହଉ ଗଲି, ସେଠି ଗଲାବେଳେ ଗୋଟେ ଏଡେ ବଡ ତାଲା ଆକାଶବାଣୀ ଯୋଉଠି ହୋଇଛି ତାଲା ଝୁଲୁଛି, କଣ କରିବି କଣ ତାଲା ଝୁଲିଲାଣି। ସେତେବେଳେ ଥାନ୍ତି କାର୍ତ୍ତିକେଶ୍ୱର ନାୟକ ASD, ତାଙ୍କୁ ଦାୟିତ୍ୱ ଦିଆଯାଇଥାଏ। ତାକୁ ଦେଖା କଲି ଆଗରୁ ଚିହ୍ନିଥିଲେ, ତମେ କାହିଁ ଆସୁଥିଲ ଏଠି, କିଛି ନାହିଁ ଏଠି ଖାଇବା ପିଇବା ଏଗୁଡା ସବୁ ବହୁତ ଅସୁବିଧା ଏଠି
1: କଟକ ତୁଳନାରେ,
0: ହଁ ଗୋଟେ ପାହାଡ ଉପରେ ଆମେ ରହିଛୁ ଏଠି ଭାରି ଅସୁବିଧା। ମୁଁ ପ୍ରଥମ କରି କଣ କି ଭୁଲ କଲି, ମୁଁ କାହିଁକି ଆସିଛି ଏଠି। ତାପରେ ସେ ସେଠୁ କହିଲେ ନାହିଁ କିଛି ନାହିଁ, ଲୋକ ସବୁ ଆସିବେ। ଆଉ ଜଣେ ପେକ୍ସ ଥାନ୍ତି ଆମର କାଳିକିଙ୍କର ମିଶ୍ର, ସିଏ ମୋତେ ହଠାତ ବନ୍ଧୁ ବୋଲି ଡାକି ଆରମ୍ଭ କଲେ। ଆରମ୍ଭ ହଉଛି କିଛି କିଣା ହେଇନି, ସେଠୁ ଗୋଟେ ଲେଖା ଯନ୍ତ୍ରପାତି ସବୁ ଆସିଥାଏ ତାରି ଉପରେ ବସିଲୁ।
1: କେନ୍ଦୁଝର ଷ୍ଟେସନ କୋଉ ମସିହାରେ ଆରମ୍ଭ ହୋଇଥିଲା?
0: 88 ମସିହାରେ ଆମେ ଗଲୁ, 90 ବେଳକୁ ଆରମ୍ଭ ହେଲା। ମୁଁ ଯାଇଥିଲି ଅନିତ୍ୟ ମହାନ୍ତି, ଆଉ ଜଣେ ସୁପାଇ ମୁର୍ମୁ, ସେଠି ସୁଧା ମିଶ୍ର ଥିଲେ, ଦେବ ମିଶ୍ର ଥିଲେ, କାଳିକିଙ୍କର ମିଶ୍ର, କାର୍ତ୍ତିକେଶ୍ୱର ନାୟକ, ସ୍ମିତା ଚୌଧୁରୀ, ଧର ଆବୁ ଥିଲେ, ଡକ୍ଟର ଯଶୋବନ୍ତ ନାରାୟଣ ଧର, ସେ ଆଉ ନାହାନ୍ତି। ଅଦ୍ଭୁତ ପ୍ରତିଭା ସମ୍ପନ୍ନ ବ୍ୟକ୍ତି, ସେ ପରିବାର ସହ ରହୁଥିଲେ, ମୁଁ ବି ସେଇଠି ପରିବାର ସହ ରହୁଥିଲି, ଅନିତ ବି ପରିବାର ସହ ରହୁଥିଲା, ସୁପାଇ ବି ରହିଲା କିଛି ସମୟ ପରେ ଆସି, ଭାରି ଭଲ କଟୁଥିଲା, ସ୍ମୃତି ସବୁ ମନେ ଅଛି।
1: ନିଶ୍ଚୟ ଆପଣଙ୍କଠାରୁ ଏହି ସ୍ମୃତି ଅନୁଭୂତି ସାଉଣ୍ଟି ଶ୍ରୋତାମାନଙ୍କୁ ଭେଟି ଦେବାକୁ ତ ଏହି କାର୍ଯ୍ୟକ୍ରମ ସ୍ମୃତିର ପାହାଚ, କିନ୍ତୁ ସମୟ ତ ଇସାରା ଦେଲାଣି। ଆଜି ପାଇଁ ଏତିକି, ପୁଣି ପରବର୍ତ୍ତୀ ଅଧ୍ୟାୟରେ ଶୁଣିବା ଆପଣଙ୍କ ବିଗତ ଦିନର ଅପାସରା ଅକୁହା କଥା ସବୁ।
2: ଶୁଣିଲେ ସାକ୍ଷାତକାର ବସନ୍ତ କୁମାର ମହାନ୍ତିଙ୍କ ସହିତ, ତାଙ୍କୁ ଭେଟିଥିଲେ ସଦ୍ୟସ୍ମିତା ବେହେରା। ଆମେ ତାଙ୍କ ଜୀବନର ଆଉ କିଛି ଜଣା ଅଜଣା କଥାକୁ ନେଇ ପୁଣି ଆସିବୁ ଆସନ୍ତା ରବିବାର ସ୍ମୃତିର ପାହାଚ କାର୍ଯ୍ୟକ୍ରମରେ ଠିକ୍ 5ଟା ସମୟରେ। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ, ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ସ୍କୃତିର ପାଚ, ପ୍ରଯୋଜନା ସତ୍ୟସ୍ମିତା ବେହେରା, ଉପସ୍ଥାପନା ଇନା ପୁରୋହିତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: କଣ ରିମା, ଘରେ ସୋଲାର ଲଗେଇଦେଲ?
5: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
4: ଚିନ୍ତା ନାହିଁ ମାନେ?
5: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
4: ସତରେ?
5: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
6: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
7: ପଶୁ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
8: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
7: ପଶୁ ପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ, ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା ଗୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
8: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ

0: ଭାଇ, ଏହି ଶବ୍ଦଟି କେବଳ ଗୋଟିଏ ସମ୍ପର୍କର ପରିଚୟ ନୁହେଁ, ଏହା ହେଉଛି ଜୀବନର ଗୋଟିଏ ଅମୂଲ୍ୟ ସମ୍ପର୍କର ନାମ। ଶୈଶବର ଅଳସ ଅପରାହ୍ନରୁ ଆରମ୍ଭ କରି ଜୀବନର ଦୁର୍ଗମ ପଥ ପର୍ଯ୍ୟନ୍ତ ଯିଏ ନୀରବରେ ଆମ ସହ ଚାଲିଥାଏ, ସିଏ ହେଉଛି ଭାଇ।
1: ସତରେ ଭାଇ ହେଉଛନ୍ତି ସେହି ନୀରବ ପଟବୃକ୍ଷ, ଯାହାର ଛାୟା ତଳେ ଭଉଣୀ କିମ୍ବା ଭାଇ ନିଜକୁ ସୁରକ୍ଷିତ ଅନୁଭବ କରେ। ତାଙ୍କର ରାଗରେ ମଧ୍ୟ ଥାଏ ମମତାର ଆବେଗ, ତାଙ୍କର ନିଷେଧରେ ଥାଏ ଶୁଭ କାମନାର ଆଶିଷ।
0: ହଁ ବନ୍ଧୁ, ଆମ ଜୀବନରେ ଅନେକ ସମ୍ପର୍କ ଆସେ ଓ ଚାଲିଯାଏ, କିନ୍ତୁ ଭାଇ ସହ ଶୈଶବର ସେହି ସୁନ୍ଦର ସ୍ମୃତିମାନ ସଦା ହୃଦୟର ଅନ୍ତଃପୁରରେ ସଜୀବ ରହିଥାଏ। ଏକାଠି ଖେଳିବା, ଛୋଟ ଛୋଟ କଥାରେ ଝଗଡା କରିବା, ପୁଣି ପର ମୁହୂର୍ତ୍ତରେ ମିଶିଯିବା, ଏମିତି ଅନେକ କିଛି। ଅନେକ ସମୟରେ ଭାଇ ନିଜର ଅଭିଳାଷକୁ ପଛରେ ରଖି ପରିବାରର ହସ ପାଇଁ ସଂଘର୍ଷ କରିଥାଏ। ସେ ହସୁଥାଏ କିନ୍ତୁ ନିଜର କଷ୍ଟକୁ କେବେ ପ୍ରକାଶ କରେ ନାହିଁ। ତାଙ୍କ ନିରବତାରେ ଲୁଚିଥାଏ ଦାୟିତ୍ୱର ଗମ୍ଭୀରତା।

0: କହିଲ ଶ୍ରୀ, ଭାଇ ହେଉଛନ୍ତି ସେହି ଅଦୃଶ୍ୟ ଶକ୍ତି ଯିଏ ପରିବାରର ସମସ୍ତ ଦୁଃଖକୁ ନିଜ କାନ୍ଧରେ ବୋହି ନିଏ। ତାଙ୍କର ସ୍ନେହ ବହୁ ସମୟରେ ଶବ୍ଦରେ ପ୍ରକାଶ ପାଏନି, କିନ୍ତୁ ପ୍ରତ୍ୟେକ କାର୍ଯ୍ୟରେ ତାହାର ଅନୁଭୂତି ମିଳେ।
1: ଶ୍ରୋତା ବନ୍ଧୁ, ଆଜିର ଏହି ଭାତୃ ଦିବସରେ ଆସନ୍ତୁ ଆମେ ସେହି ସମସ୍ତ ଭାଇମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବା ଯେଉଁମାନେ ନିଜ ସ୍ୱପ୍ନକୁ ତ୍ୟାଗ କରି ପରିବାରର ସୁଖ ସମୃଦ୍ଧି ପାଇଁ ସବୁବେଳେ ଲାଗି ପଡିଥାନ୍ତି।
0: ଯେଉଁ ଭାଇମାନେ ଆଜି ଦୂରରେ ଅଛନ୍ତି ସେମାନଙ୍କୁ କହି ରଖିବା, ଦୂରତା କେବେ ବି ହୃଦୟର ସମ୍ପର୍କକୁ କ୍ଷୀଣ କରିପାରେନି। ଗୋଟିଏ ଫୋନ କିମ୍ବା ଗୋଟିଏ ସ୍ନେହଭରା ସନ୍ଦେଶ ମଧ୍ୟ ସମ୍ପର୍କର ଉଷ୍ମତାକୁ ପୁଣି ଥରେ ସଜୀବ କରିଦିଏ।
1: ତେବେ ଶ୍ରୋତା ବନ୍ଧୁ, ଆଜିର ଏହି ଭାତୃ ଦିବସ ଉପଲକ୍ଷେ ଯୁବବାଣୀ ପରିବାର ତରଫରୁ ସମସ୍ତ ଭାଇମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅସୀମ ସ୍ନେହ।

0: ଆଚ୍ଛା ଶ୍ରୀ।
1: ହଁ ସ୍ୱାତି।
0: ଚିଠି, ଏଇ ଶବ୍ଦଟି ଶୁଣିଲେ ମନରେ ଏକ ଅଲଗା ଅନୁଭୂତି ଜାଗ୍ରତ ହୁଏନି?
1: ହଁ ସ୍ୱାତି,
0: କାଗଜରେ ଲେଖା କିଛି ଶବ୍ଦ ହେଲେ ମଧ୍ୟ ସେହି ଶବ୍ଦମାନଙ୍କ ଭିତରେ ଲୁଚି ଥାଏ ଭଲ ପାଇବା, ସ୍ନେହ, ଅପେକ୍ଷା ଓ ଆତ୍ମୀୟତାର ଗଭୀର ସ୍ପର୍ଶ।
1: ଠିକ କହିଛ ସ୍ୱାତି। ହଁ ବନ୍ଧୁ, ଆଜିର ଏହି ଆଧୁନିକ ଯୁଗରେ ଆମେ ମୁହୂର୍ତ୍ତକ ମଧ୍ୟରେ ମୋବାଇଲ ଦ୍ୱାରା ସନ୍ଦେଶ ପଠାଇ ପାରୁଛୁ, କିନ୍ତୁ ଗୋଟିଏ ହସ୍ତଲିଖିତ ଚିଠିରେ ଯେଉଁ ଆତ୍ମୀୟତା ଓ ଭାବନା ରହିଥାଏ ତାହା କୌଣସି ଡିଜିଟାଲ ସନ୍ଦେଶରେ ମିଳିନଥାଏ। ପୁରାତନ ସମୟରେ ଚିଠି ଥିଲା ମଣିଷର ଭାବନାର ଏକମାତ୍ର ଦୂତ। ଦୂରରେ ଥିବା ପୁଅ ମା ପାଇଁ ଚିଠି ଲେଖୁଥିଲା, ସେନା ଯବାନ ନିଜ ପରିବାରକୁ ଚିଠି ପଠାଉଥିଲା, ବନ୍ଧୁମାନେ ନିଜ ସୁଖ ଦୁଃଖ ଚିଠି ମାଧ୍ୟମରେ ବାଣ୍ଟୁଥିଲେ।

ଗୋଟିଏ ଚିଠି କେବଳ ଖବର ପଠାଏ ତା ନୁହେଁ, ଏହା ହୃଦୟର ଭାବନାକୁ ମଧ୍ୟ ପହଞ୍ଚାଇଥାଏ। ଚିଠିର ପ୍ରତ୍ୟେକ ଶବ୍ଦରେ ଲୁଚିଥାଏ ଲେଖକଙ୍କ ଅନୁଭୂତି। ସେଥିପାଇଁ ତ ଚିଠିକୁ ଭାବନାର ଅମର ସେତୁ ବୋଲି କୁହାଯାଏ।

0: ତେବେ ସ୍ୱାତି ଆଉ ଡେରି ନ କରି ଚାଲ ପଢେଇ ଶୁଣାଇ ଦେବା ଆମ ପାଖରେ ପହଞ୍ଚିଥିବା ଶ୍ରୋତା ବନ୍ଧୁ ମାନଙ୍କର ସୁନ୍ଦର ସୁନ୍ଦର ଚିଠି। ସ୍ୱାତି ଦେଖି ନବା ଆମକୁ ପ୍ରଥମ ଚିଠିଟି କିଏ ଏବଂ କେଉଁଠାରୁ ପଠାଇଛନ୍ତି।
1: ଶ୍ରୀ ଆମକୁ ପ୍ରଥମ ଚିଠିଟି ଶ୍ରୀ ନରେନ୍ଦ୍ର ମହାକୁଡ ବାସୁଦେବପୁର ଭଦ୍ରକରୁ ପଠାଇଛନ୍ତି।
0: ନରେନ୍ଦ୍ର ଭାଇ ଆପଣଙ୍କୁ ଆଜିର ସମ୍ପର୍କ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ଦେଖିନବା ସ୍ୱାତି ନରେନ୍ଦ୍ର ଭାଇ ତାଙ୍କ ଚିଠିରେ କଣ ଉଲ୍ଲେଖ କରିଛନ୍ତି।
1: ଭାଇ ଚିଠିରେ ଲେଖିଛନ୍ତି, ସପ୍ତାହର ସାତ ଦିନର କାର୍ଯ୍ୟକ୍ରମ ସପ୍ତରଙ୍ଗୀ ଇନ୍ଦ୍ରଧନୁ ପରି ଲାଗୁଛି। ସୋମବାର ଅନ୍ୱେଷାରୀ ବିଜ୍ଞାନ ସମ୍ପର୍କିତ ଆଲୋଚନା ଏବଂ ଖବରରୁ ଅନେକ କଥା ଜାଣିହେଉଛି। ଆଗକୁ ଭାଇ ଲେଖିଛନ୍ତି, ମଙ୍ଗଳବାର ସୃଜନୀରେ ପ୍ରଚାରିତ ହୋଇଥିବା ଆଲୋଚନା, କବିତା ଓ ଗଳ୍ପ ତାଙ୍କୁ ବେଶ ଭଲ ଲାଗିଥିଲା। ସେହି କ୍ରମରେ ଭାଇ ଆଗକୁ ଲେଖିଛନ୍ତି, ବୁଧବାର ଆଇନାରେ ପ୍ରଚାରିତ ନାଟକ ସୁକନ୍ୟା ତାଙ୍କୁ ବେଶ ଭଲ ଲାଗିଥିଲା। ଏଥିପାଇଁ ସେ ସମସ୍ତ ଅପା ଓ ଭାଇମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ବ୍ୟତୀତ ଭାଇ ଆଗକୁ ଲେଖିଛନ୍ତି, ଗୁରୁବାର ଶୁକ୍ରବାର ଏବଂ ଶନିବାରର କାର୍ଯ୍ୟକ୍ରମ ବେଶ ମନୋରଞ୍ଜନ ଧର୍ମୀ ଓ ପ୍ରେରଣାଦାୟୀ ହୋଇପାରୁଛି। ରବିବାର ସମ୍ପର୍କ କାର୍ଯ୍ୟକ୍ରମ ତାଙ୍କୁ ସବୁଠୁ ନିଆରା ଲାଗୁଛି। ଗତ ମେ 10 ତାରିଖ ସମ୍ପର୍କ ଅଗଣାରେ ଥିଲେ ପ୍ରୀତି ଅପା ଏବଂ ପ୍ରତୀକ୍ଷା ଅପା। ଦୁଇ ଅପାଙ୍କର ସୁନ୍ଦର ତଥା ହୃଦୟସ୍ପର୍ଶୀ ଉପସ୍ଥାପନା ତାଙ୍କୁ ଖୁବ୍ ଭଲ ଲାଗିଥିଲା। ସେଥିପାଇଁ ସେ ଦୁଇ ଅପାଙ୍କୁ ଭୁରି ଭୁରି ପ୍ରଶଂସା ବାଢିଛନ୍ତି।
0: ଧନ୍ୟବାଦ ନରେନ୍ଦ୍ର ମହାକୁଡ ଭାଇ ଆପଣଙ୍କର ଏତେ ସୁନ୍ଦର ଚିଠି ପାଇଁ। ଆପଣ ପ୍ରଥମେ ଲେଖିଛନ୍ତି, ଆପଣଙ୍କୁ ସପ୍ତାହର ସାତ ଦିନର କାର୍ଯ୍ୟକ୍ରମ ବେଶ ଭଲ ଲାଗୁଛି। ପ୍ରକୃତରେ ଆମେ ସର୍ବଦା ଚେଷ୍ଟା କରିଥାଉ ଆମର ସମସ୍ତ କାର୍ଯ୍ୟକ୍ରମ ବେଶ ସୁନ୍ଦର ଏବଂ ହୃଦୟସ୍ପର୍ଶୀ ହେଉ, ଯାହାଫଳରେ କି ଆପଣମାନେ ଆମ ସହ ଏମିତି ଯୋଡ଼ି ହୋଇ ରହିପାରନ୍ତୁ। ଏବଂ ପରବର୍ତ୍ତୀ ଧାଡ଼ିରେ ଆପଣ ଲେଖିଛନ୍ତି, ସୋମବାର ଅନ୍ୟାସରେ ଆପଣଙ୍କୁ ବିଜ୍ଞାନ ସମ୍ପର୍କିତ ଅନେକ କିଛି କଥା ଜାଣିବାକୁ ମିଳିଥିଲା, ସେଥିପାଇଁ ଆପଣ ଆମକୁ ଧନ୍ୟବାଦ ଜଣାଇଛନ୍ତି। ପରେ ଆପଣ ଲେଖିଛନ୍ତି, ମଙ୍ଗଳବାର ସୃଜନୀରେ ଆପଣଙ୍କୁ ଆଲୋଚନା, କବିତା ଏବଂ ଗଳ୍ପ ସେସବୁ ମଧ୍ୟ ଭଲ ଲାଗିଥିଲା। ଆମେ ସର୍ବଦା ଚେଷ୍ଟା କରିଥାଉ ସୃଜନୀ ମାଧ୍ୟମରେ ଆମର ପ୍ରତ୍ୟେକଟି ଶ୍ରୋତାବନ୍ଧୁମାନଙ୍କ ପାଖକୁ ସାହିତ୍ୟ ଧର୍ମୀ ଆଲୋଚନା, ଗଳ୍ପ ଓ କବିତା ପହଞ୍ଚାଇବା ପାଇଁ। ସେହିପରି ଭାଇ ଆପଣ ଆଗକୁ ଲେଖିଛନ୍ତି, ବୁଧବାର ଆଇନାରେ ପ୍ରଚାରିତ ନାଟକ ସୁକନ୍ୟା ଆପଣଙ୍କୁ ବେଶ ଭଲ ଲାଗିଥିଲା। ପ୍ରକୃତରେ ସେ ନାଟକ ବହୁତ ସୁନ୍ଦର ଥିଲା, ସେଥିପାଇଁ ଆପଣ ସମସ୍ତ ଅପା ଓ ଭାଇମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ବ୍ୟତୀତ ଆପଣ ଭାଇ ଲେଖିଛନ୍ତି, ଗୁରୁବାର ଶୁକ୍ରବାର ଏବଂ ଶନିବାରର କାର୍ଯ୍ୟକ୍ରମ ଆପଣଙ୍କୁ ବେଶ ଭଲ ଲାଗୁଛି। ତାହା ଶୁଣି ଆମକୁ ମଧ୍ୟ ବେଶ ଭଲ ଲାଗୁଛି କି ଆପଣଙ୍କୁ କାର୍ଯ୍ୟକ୍ରମମାନ ଆପଣ ଶୁଣୁଛନ୍ତି। ଭାଇ ଆପଣ ଶେଷରେ ଲେଖିଛନ୍ତି, ଗତ 10 ତାରିଖ ମେ ସମ୍ପର୍କ ଅଗଣାରେ ଉପସ୍ଥିତ ଥିବା ପ୍ରୀତି ଅପା ଏବଂ ପ୍ରତୀକ୍ଷା ଅପାଙ୍କୁ ଆପଣ ଧନ୍ୟବାଦ ଜଣାଇଛନ୍ତି। ପ୍ରତୀକ୍ଷା ଅପା ଏବଂ ପ୍ରୀତି ଅପା ନିଶ୍ଚୟ ଏହି କାର୍ଯ୍ୟକ୍ରମ ଶୁଣୁଥିବେ ଏବଂ ତାଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମୁଁ ଆପଣଙ୍କ ତରଫରୁ ଧନ୍ୟବାଦ ଜଣାଇ ଦେଉଛି। ଆଶା କରୁଛି ଆପଣଙ୍କୁ ଆଗକୁ ଆମର ସମସ୍ତ କାର୍ଯ୍ୟକ୍ରମମାନ ଭଲ ଲାଗିବ। ଆପଣ ଆଗକୁ ମଧ୍ୟ ଏମିତି ଏକ ସୁନ୍ଦର ଚିଠି ମାଧ୍ୟମରେ ଆମମାନଙ୍କର ଉତ୍ସାହକୁ ବଢ଼ାଇବେ। ଧନ୍ୟବାଦ ଭାଇ। ତାହେଲେ ଦେଖିନବା ସ୍ୱାତି, ପରବର୍ତ୍ତୀ ଚିଠିଟି ଆମ ପାଖକୁ କିଏ ଏବଂ କେଉଁଠାରୁ ପଠାଇଛନ୍ତି।
1: ଶ୍ରୀ ଆମକୁ ପରବର୍ତ୍ତୀ ଚିଠିଟି ବୁଲୁ ପଟ୍ଟନାୟକ ଘସିପୁରା ଆନନ୍ଦପୁର କେନ୍ଦୁଝରରୁ ପଠାଇଛନ୍ତି।
0: ବୁଲୁ ଭାଇ ଆପଣଙ୍କୁ ଆଜିର

0: ସମ୍ପର୍କ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ତେବେ ସ୍ୱାତି, ଦେଖିନବା ବୁଲୁ ଭାଇ ଆମ ପାଖକୁ କଣ ଲେଖି ପଠାଇଛନ୍ତି।
1: ଭାଇ ଚିଠିରେ ଲେଖିଛନ୍ତି, ମେ ମାସ 3 ତାରିଖ ରବିବାର ଅପରାହ୍ନ ସମୟର ଯୁବବାଣୀ ବିଭାଗର ସମ୍ପର୍କ କାର୍ଯ୍ୟକ୍ରମରେ ଉପସ୍ଥାପିକା ଦ୍ୱୟ ପ୍ରୀତି ଅପା ଓ ପ୍ରତୀକ୍ଷା ଅପାଙ୍କର ଉପସ୍ଥାପନା ଶୈଳୀ ଭଲ ଓ ସୁନ୍ଦର ଲାଗିଥିଲା। ଏହାପରେ କାର୍ଯ୍ୟକ୍ରମ ସମ୍ପର୍କରେ ଶ୍ରୋତାମାନେ ପଠାଇଥିବା ଅଭିଯୋଗ, ପ୍ରଶ୍ନ ଓ ମତାମତ ଗୁଡ଼ିକ ପ୍ରୀତି ଅପା ଓ ପ୍ରତୀକ୍ଷା ଅପା ଖୁବ୍ ସୁନ୍ଦର ଭାବେ ଉପସ୍ଥାପନା କରିଥିଲେ। ସେଥିପାଇଁ ସେ ଅପା ଦ୍ୱୟଙ୍କୁ ହୃଦୟର ଆନ୍ତରିକତାରୁ ଧନ୍ୟବାଦ ଜଣାଇଛନ୍ତି।
0: ଧନ୍ୟବାଦ ବୁଲୁ ଭାଇ ଆପଣଙ୍କର ଏହି ସ୍ୱତନ୍ତ୍ର ଚିଠି, ଯାହା କେବଳ ପ୍ରୀତି ଅପା ଏବଂ ପ୍ରତୀକ୍ଷା ଅପାଙ୍କ ପାଇଁ ଆସିଛି। ଆପଣଙ୍କୁ ପ୍ରୀତି ଅପା ଓ ପ୍ରତୀକ୍ଷା ଅପାଙ୍କର ଉପସ୍ଥାପନା ଶୈଳୀ ବେଶ୍ ଭଲ ଲାଗିଥିବାରୁ ଆପଣ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଶା କରୁଛି ଆମର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅପା 2 ଜଣ ଆପଣଙ୍କ ଧନ୍ୟବାଦ ପାଇସାରିବେଣି। ବୁଲୁ ଭାଇ, ଆପଣଙ୍କ ନିକଟରୁ ଆଶା କରୁଛୁ ଆଗକୁ ଆମେମାନେ ଏପରି ଖଣ୍ଡେ ଖଣ୍ଡେ ସ୍ୱତନ୍ତ୍ର ଚିଠି ପାଇବାକୁ, କାରଣ ଆମ ଅପା ଭାଇମାନେ ସମସ୍ତେ ଅହରହ ପ୍ରଚେଷ୍ଟା କରିଛନ୍ତି ଆମ ଶ୍ରୋତାବନ୍ଧୁମାନଙ୍କ ପାଖକୁ ପ୍ରତ୍ୟେକ ଦିନ କିଛି ନୂଆ ନୂଆ ପ୍ରତ୍ୟେକ କାର୍ଯ୍ୟକ୍ରମ ଭେଟିଦେବା ପାଇଁ। ଧନ୍ୟବାଦ ଭାଇ।
1: ଶ୍ରୀ, ଆମକୁ ପରବର୍ତ୍ତୀ ଚିଠିଟି ଆସିଛି ମୋଟା ଜଙ୍କିଆ ଖୋର୍ଦ୍ଧାରୁ। ଚିଠିଟି ପଠାଇଛନ୍ତି ଦିବ୍ୟଲୋଚନ ଭାରିମଲ, ପ୍ରମିଳା ଭାରିମଲ, ରାମ ନାରାୟଣ, କୃଷ୍ଣ ନାରାୟଣ, ସୂର୍ଯ୍ୟ ନାରାୟଣ, ସ୍ୱାଗତିକା, ଶିଲା, ସୌମ୍ୟା, ଅଙ୍କିତ, ରୋଜି, ରମେଶ ଓ ଶୁଭ।
0: ଆପଣ ସମସ୍ତଙ୍କୁ ଆଜିର ସମ୍ପର୍କ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ତେବେ ଦେଖିନବା ସ୍ୱାତି, ସେମାନେ କଣ ଲେଖିଛନ୍ତି?
1: ସେମାନେ ଲେଖିଛନ୍ତି, ଅନ୍ୟସାରି ଶୁଭଶ୍ରୀ ଅପାଙ୍କ ଆଲୋଚନା, ମଣିଷର ଶାରୀରିକ ପ୍ରକ୍ରିୟାରେ ହରମୋନର ପ୍ରଭାବ, ବିଜ୍ଞାନ ବିଚିତ୍ରା ଓ ଖେଳ ଖବର ସେମାନଙ୍କୁ ବହୁତ ଭଲ ଲାଗିଥିଲା। ସେଥିପାଇଁ ସେମାନେ ପ୍ରତୀକ୍ଷା ଅପା ଓ ଅନନ୍ୟା ଅପାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ସେମାନେ ଆଗକୁ ଲେଖିଛନ୍ତି, ସୃଜନୀରେ ଚିନ୍ମୟୀ ସାହୁଙ୍କ ଆଲୋଚନା, ସାଧନା ପଥେ ଆଧ୍ୟାତ୍ମିକ ଚେତନା, ସୌମ୍ୟରଞ୍ଜନ ମହାନ୍ତିଙ୍କ ଗଳ୍ପ କ୍ଷତିପୂରଣ ଏବଂ ଶ୍ରୋତାଙ୍କ କଲମରୁ କବିତା ବେଶ୍ ଉଚ୍ଚକୋଟୀର ହୋଇଥିଲା। ସେଥିପାଇଁ ସେମାନେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଥିଲେ ଶ୍ରୀ ଅପା ଓ ଶୀତଲପା। ଏଥିପାଇଁ ଶ୍ରୀ ଅପା ଓ ଶୀତଲପାଙ୍କୁ ସେମାନେ ଧନ୍ୟବାଦ ଜଣାଇଛନ୍ତି। ପରେ ପରେ ସେମାନେ ଲେଖିଛନ୍ତି, ଆଇନାରେ ପ୍ରଚାରିତ ହୋଇଥିବା ଜାତୀୟତାବାଦୀ ନାଟକ ବେଶ୍ ହୃଦୟସ୍ପର୍ଶୀ ହୋଇଥିଲା। ଏହି ସୁନ୍ଦର ନାଟକଟି ଉପସ୍ଥାପନା କରାଇଥିବାରୁ ସେମାନେ ପୁନଶ୍ଚ ଶ୍ରୀ ଅପା ଓ ଶୀତଲପାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପରେ ପରେ ସେମାନେ ଲେଖିଛନ୍ତି, ବିଶ୍ୱ ପରିବାର ଦିବସ ଉପଲକ୍ଷେ ପ୍ରଚାରିତ ଗୀତିକଥା ସେମାନଙ୍କୁ ବେଶ୍ ଭଲ ଲାଗିଥିଲା। ଏଥିରେ ଉପସ୍ଥାପନା ଦାୟିତ୍ୱରେ ଥିଲେ ବିଶ୍ୱଜିତ ଅପା ଏବଂ ସ୍ୱୟଂପ୍ରଭା ଅପା। ଦୁଇ ଅପା କାର୍ଯ୍ୟକ୍ରମକୁ ଏତେ ସୁନ୍ଦର ଭାବେ ଉପସ୍ଥାପନା କରିଥିବାରୁ ସେମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ଶେଷରେ ସେମାନେ ଲେଖିଛନ୍ତି, କ୍ୟାମ୍ପସ ବିଚିତ୍ରା ଓ ସମ୍ପର୍କ କାର୍ଯ୍ୟକ୍ରମ ବେଶ୍ ଉଚ୍ଚକୋଟୀର ହୋଇପାରୁଛି, ସେଥିପାଇଁ ସେମାନେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।
0: ଧନ୍ୟବାଦ ଆପଣମାନଙ୍କୁ, ଆପଣ ଏତେ ସୁନ୍ଦର ଚିଠି ମାଧ୍ୟମରେ ଆମମାନଙ୍କର ଉତ୍ସାହ ବଢ଼ାଇଥିବାରୁ। ଆପଣମାନେ ଲେଖିଛନ୍ତି କି, ଆପଣମାନଙ୍କୁ ସୋମବାରରେ ପ୍ରଚାରିତ ହେଉଥିବା ଅନ୍ୱେଷା କାର୍ଯ୍ୟକ୍ରମଟି ବେଶ୍ ଭଲ ଲାଗୁଛି। ପ୍ରକୃତରେ ଆମେ ସର୍ବଦା ଚେଷ୍ଟା କରିଥାଉ ଆମ ଶ୍ରୋତାବନ୍ଧୁମାନଙ୍କୁ ପ୍ରତ୍ୟେକ ଦିନ କିଛି ନୂଆ ନୂଆ କଥା ଜଣାଇବା ପାଇଁ। ଏବଂ ପରେ ପରେ ଆପଣ ଲେଖିଛନ୍ତି, ଶ୍ରୀ ଓ ଶୀତଲ ଅପାଙ୍କର ଉପସ୍ଥାପନା ଶୈଳୀ ଆପଣଙ୍କୁ ଭଲ ଲାଗୁଛି। ଆଶା କରୁଛି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶୀତଲ ଅପା ଆପଣଙ୍କର ଧନ୍ୟବାଦକୁ ପାଇସାରିବେଣି। ଆପଣମାନେ ଆଗକୁ ଲେଖିଛନ୍ତି, ବିଶ୍ୱ ପରିବାର ଦିବସ ଉପଲକ୍ଷେ ପ୍ରଚାରିତ ହୋଇଥିବା ଗୀତିକଥାଟି ଆପଣମାନଙ୍କୁ ବେଶ୍ ଭଲ ଲାଗିଛି। ଧନ୍ୟବାଦ ଭାଇ। ଶେଷରେ ଆପଣ ଲେଖିଛନ୍ତି କି, କ୍ୟାମ୍ପସ ବିଚିତ୍ରା ଏବଂ ସମ୍ପର୍କ କାର୍ଯ୍ୟକ୍ରମଟି ଆପଣଙ୍କୁ ବେଶ୍ ଭଲ ଲାଗୁଛି। ଏହା ଶୁଣି ଆମମାନଙ୍କୁ ମଧ୍ୟ ଖୁସି ଲାଗୁଛି। ଏଥିରେ ଉପସ୍ଥାପନା ଦାୟିତ୍ୱରେ ଥିବା ଆପଣ ସମସ୍ତ ଅପା ଭାଇମାନଙ୍କୁ ଧନ୍ୟବାଦ ଜଣାଇଥିବାରୁ ମୁଁ ଆଶା କରୁଛି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ଆମର ଅପା ଭାଇମାନେ ନିହାତି ଆପଣଙ୍କ ଧନ୍ୟବାଦକୁ ପାଇସାରିବେଣି। ଧନ୍ୟବାଦ ଆପଣ ସମସ୍ତଙ୍କୁ। ତେବେ ସ୍ୱାତି, ଦେଖିନବା ଆମ ପାଖରେ ମଧ୍ୟ କିଛି ମେଲ୍ ରହିଛି। ତେବେ ଆମକୁ ପ୍ରଥମ ମେଲ୍ଟି କିଏ ଏବଂ କେଉଁଠାରୁ ପଠାଇଛନ୍ତି?
1: ଶ୍ରୀ, ଆମକୁ ପ୍ରଥମ ମେଲ୍ଟି ସମ୍ବଲପୁର ମୋଦିପଡ଼ାରୁ ଆସିଛି, ଆଉ ମେଲ୍ଟି ପଠାଇଛନ୍ତି ଦୀପ୍ତିମୟୀ ଦେହୁରୀ।
0: ଦୀପ୍ତି ଭଉଣୀ, ଆପଣଙ୍କୁ ସ୍ୱାଗତ କରୁଛି ଆଜିର ସମ୍ପର୍କ କାର୍ଯ୍ୟକ୍ରମକୁ। ତେବେ ସ୍ୱାତି, ଦେଖିନବା ଭଉଣୀ ତାଙ୍କ ମେଲ୍ରେ କଣ ଲେଖିଛନ୍ତି?
1: ଭଉଣୀ ତାଙ୍କ ମେଲ୍କୁ ଏକ ସୁନ୍ଦର କବିତା ମାଧ୍ୟମରେ ଆରମ୍ଭ କରିଛନ୍ତି।
0: ତେବେ ସ୍ୱାତି, ଭଉଣୀଙ୍କ କବିତାକୁ ଆମ ଶ୍ରୋତା ବନ୍ଧୁମାନଙ୍କୁ ଟିକେ ପଢ଼ି ଶୁଣାଇ ଦିଅ।
1: ଭଉଣୀ ଲେଖିଛନ୍ତି, ସମ୍ପର୍କ ଏକ ନିଆରା ବନ୍ଧନ, ନାହିଁ ସେଠି ସ୍ୱାର୍ଥର ସ୍ଥାନ, ବିଶ୍ୱାସର ଏକ ସୂକ୍ଷ୍ମ ସୂତାରେ ବାନ୍ଧି ହୁଏ ଦୁଇଟି ମନ, କିଛି ସମ୍ପର୍କ ବିନା କଥାରେ ବୁଝେ ଆଖିର ଲୁହ ଓ ଓଠର ହସ, ଦୂରରେ ଥାଇ ବି ପାଖରେ ଥାଏ ସେଇ ତ ସମ୍ପର୍କର ଅସଲ ଯଶ।
0: ଚମତ୍କାର ଭଉଣୀ, ଆପଣ ବେଶ୍ ଅଳ୍ପ କିଛି ଶବ୍ଦ ମଧ୍ୟରେ ଏହି ସମ୍ପର୍କକୁ କେତେ ସୁନ୍ଦର କବିତାରେ ଗୁନ୍ଥି ଦେଲେ। ପ୍ରକୃତରେ ସମ୍ପର୍କ ହେଉଛି ଏକ ଖୋଲା ଆକାଶ ପରି, ଯେଉଁଠି ଅଭିମାନର ମେଘ ଆସେ ଆଉ ଚାଲିଯାଏ, କିନ୍ତୁ ବିଶ୍ୱାସର ନୀଳ ରଙ୍ଗଟି ସେମିତି ଥାଏ ଯାହା ଜୀବନର ସଂଜ୍ଞାକୁ ଆହୁରି ସୁନ୍ଦର କରାଏ। ତେବେ ସ୍ୱାତି, ଦେଖିନ

0: ବାବା ଭଉଣୀ ତାଙ୍କ ମେଲ୍ରେ କଣ କଣ ଲେଖିଛନ୍ତି?
1: ଶ୍ରୀ ଭଉଣୀ ଲେଖିଛନ୍ତି, ସୋମବାର ଅନ୍ୟସରେ ପ୍ରଚାରିତ ହୋଇଥିବା ସାକ୍ଷାତକାରଟି ବେଶ ଶିକ୍ଷଣୀୟ ହୋଇଥିଲା। ବିଜ୍ଞାନ ବିଚିତ୍ରା ଓ ଖେଳ ଖବରରୁ ତାଙ୍କୁ ବେଶ କିଛି ଜାଣିବାକୁ ମିଳିଥିଲା। ସେହିପରି ଭଉଣୀ ଲେଖିଛନ୍ତି, ମଙ୍ଗଳବାର ସୃଜନୀରେ ପ୍ରଚାରିତ ଆଲୋଚନା ଗୋପୀନାଥ ମହାନ୍ତିଙ୍କର ହରିଜନ ଉପନ୍ୟାସରେ ସାମାଜିକତା ତାଙ୍କୁ ଖୁବ୍ ଭଲ ଲାଗିଥିଲା। ସେହି କ୍ରମରେ ଭଉଣୀ ଲେଖିଛନ୍ତି, ଗଳ୍ପ ଅଭିଶାପ ସେ ଶୁଣିଥିଲେ, ଏହା ବେଶ ହୃଦୟସ୍ପର୍ଶୀ ଲାଗିଥିଲା। ଭଉଣୀ ଆଗକୁ ଲେଖିଛନ୍ତି, ଆଇନାରେ ପ୍ରଚାରିତ ହୋଇଥିବା ନାଟକ ମଝି ଦରିଆରେ ସ୍ୱପ୍ନ ପ୍ରକୃତରେ ବେଶ ହୃଦୟସ୍ପର୍ଶୀ ଥିଲା। ତେଜସ୍ୱିନୀ ଅପା ଓ ସ୍ୱାତି ଅପାଙ୍କର ଉପସ୍ଥାପନା ଶୈଳୀ ବେଶ ଭଲ ଲାଗିଥିଲା। ଏହା ପରେ ପରେ ଭଉଣୀ ଲେଖିଛନ୍ତି, ଗୁରୁବାର ସୋପାନରେ ପ୍ରଚାରିତ ହୋଇଥିବା ସାକ୍ଷାତକାର ତାଙ୍କୁ ବେଶ ଶିକ୍ଷଣୀୟ ଓ ଉପାଦେୟ ଲାଗିଥିଲା। ଏଥିରେ ବିଷୟବସ୍ତୁ ଥିଲା ଯୁବପିଢ଼ି ଓ ନିଶାଦ୍ରବ୍ୟ ଅପବ୍ୟବହାରର ଧାରା। ଏଥିରେ ତାଙ୍କୁ ଡକ୍ଟର ମାନସ ରଞ୍ଜନ ସେନାପତିଙ୍କ ନିକଟରୁ ଅନେକ କିଛି ଜାଣିବାକୁ ମିଳିଥିଲା। ବିନୟ ସାର୍ ପଚାରୁଥିବା ପ୍ରତ୍ୟେକ ପ୍ରଶ୍ନ ଉପଯୋଗୀ ଥିଲା। ଏହି କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଥିଲେ ଶ୍ରୀ ଅପା ଓ ସ୍ୱାତି ଅପା। ଅପା ଦୁଇ ଜଣଙ୍କର ଯୁଗଳ ଉପସ୍ଥାପନା ବେଶ ସୁନ୍ଦର ଲାଗିଥିଲା। ଆଗକୁ ଭଉଣୀ ଲେଖିଛନ୍ତି, ସେ ଶୁକ୍ରବାରର ମହ୍ଲାର କାର୍ଯ୍ୟକ୍ରମ ଶୁଣିଥିଲେ, ତାହା ତାଙ୍କୁ ମଧ୍ୟ ବେଶ ଭଲ ଲାଗିଛି। ଭଉଣୀ ଶେଷରେ ଅନୁରୋଧ କରିଛନ୍ତି ଯୁବ ସୈନିକ ମାନଙ୍କର ସାକ୍ଷାତକାର ନେବା ପାଇଁ।
0: ଧନ୍ୟବାଦ ଦୀପ୍ତି ଭଉଣୀ, ଏତେ ସୁନ୍ଦର ଭାବରେ ଏହି ସପ୍ତାହର କାର୍ଯ୍ୟକ୍ରମ ବିବରଣୀ ସବୁକୁ ଆମ ପାଖକୁ ମେଲ୍ କରିଥିବାରୁ। ଆପଣ ଲେଖିଛନ୍ତି, ସୋମବାର ଅନ୍ୱେଷାରେ ଅତିଥି ଥିଲେ ମହୁମାଛି ପାଳକ ରାଜେଶ ବିଶ୍ୱାଳ ଏବଂ ତାଙ୍କର ସାକ୍ଷାତକାର ନେଇଥିଲେ ବିନୟ କୁମାର ସାମନ୍ତରାୟ। ପ୍ରକୃତରେ କାର୍ଯ୍ୟକ୍ରମଟି ବେଶ ଶିକ୍ଷଣୀୟ ଓ ଉପଯୋଗୀ ଥିଲା। ପରେ ପରେ ଆପଣ ଲେଖିଛନ୍ତି, ସୃଜନୀ କାର୍ଯ୍ୟକ୍ରମ ଆପଣଙ୍କୁ ବେଶ ଭଲ ଲାଗିଥିଲା, ସେଥିପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି। ସେହି କ୍ରମରେ ଭଉଣୀ ଆପଣ ଆଗକୁ ଲେଖିଛନ୍ତି, ଆଇନାରେ ପ୍ରଚାରିତ ନାଟକ ମଝିଦରିଆ ସ୍ୱପ୍ନ ଆପଣଙ୍କୁ ବେଶ ଭଲ ଲାଗିଥିଲା, ସେଥିପାଇଁ ଆପଣ ତେଜସ୍ୱିନୀ ଅପା ଓ ସ୍ୱାତି ଅପାଙ୍କୁ ଧନ୍ୟବାଦ ଜଣାଇଥିବାରୁ ମୁଁ ଆଶା କରୁଛି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ତେଜସ୍ୱିନୀ ଅପା ନିଜର ଧନ୍ୟବାଦ ପାଇସାରିବେଣି ଏବଂ ଏଠାରେ ସ୍ୱାତି ଅପା ମଧ୍ୟ ଅଛନ୍ତି, ସେ ମଧ୍ୟ ଆଶା କରୁଛି ନିଜର ଧନ୍ୟବାଦ ଆପଣଙ୍କ ପାଖରୁ ପାଇଥିବାରୁ, ତାଙ୍କୁ ମଧ୍ୟ ବେଶ ଭଲ ଲାଗୁଥିବ। ପରେ ପରେ ଆପଣ ଲେଖିଛନ୍ତି, ଗୁରୁବାର ପ୍ରଚାରିତ ହୋଇଥିବା ସାକ୍ଷାତକାରଟି ଆପଣଙ୍କୁ ବେଶ ଭଲ ଲାଗିଛି, ସେଥିପାଇଁ ଆପଣ ଡକ୍ଟର ମାନସ ରଞ୍ଜନ ସେନାପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଶା କରୁଛି ମାନସ ସାର୍ ମଧ୍ୟ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କ ଧନ୍ୟବାଦ ପାଇସାରିବେଣି। ପରେ ପରେ ଆପଣ ଲେଖିଛନ୍ତି କି ଶୁକ୍ରବାର ମହ୍ଲାର କାର୍ଯ୍ୟକ୍ରମ ଆପଣ ଶୁଣିଥିଲେ ଏବଂ ଆପଣଙ୍କୁ ମଧ୍ୟ ଭଲ ଲାଗିଥିଲା। ଏହିପରି ଭାବରେ ଭଉଣୀ ଆଶା କରିବି ଆଗକୁ ଆପଣ ଆମମାନଙ୍କର କାର୍ଯ୍ୟକ୍ରମ ସବୁକୁ ଶୁଣନ୍ତୁ ଏବଂ ଆମକୁ ମେଲ୍ ଅବା ଚିଠି ମାଧ୍ୟମରେ ଆପଣଙ୍କର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରନ୍ତୁ। ଧନ୍ୟବାଦ ଭଉଣୀ। ତେବେ ସ୍ୱାତି, ଦେଖିନେବା ପରବର୍ତ୍ତୀ ମେଲ୍ଟି କିଏ ଏବଂ କେଉଁଠାରୁ ପଠାଇଛନ୍ତି?
1: ଶ୍ରୀ, ଆମକୁ ପରବର୍ତ୍ତୀ ମେଲ୍ଟି ଜ୍ୟୋତ୍ସ୍ନାମୟୀ ପ୍ରଧାନ ଅନୁଗୁଳ ଦୁର୍ଗାପୁରରୁ ପଠାଇଛନ୍ତି।
0: ଜ୍ୟୋତ୍ସ୍ନା ଭଉଣୀ, ଆପଣଙ୍କୁ ଆଜିର ସମ୍ପର୍କ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ତେବେ ସ୍ୱାତି, ଦେଖିନେବା ଭଉଣୀ ତାଙ୍କ ମେଲ୍ ମାଧ୍ୟମରେ ଆମକୁ କଣ ଲେଖି ପଠାଇଛନ୍ତି?
1: ଶ୍ରୀ, ଭଉଣୀ ଲେଖିଛନ୍ତି, ଯୁବବାଣୀର ସାତ ଦିନ ସପ୍ତ ଇନ୍ଦ୍ରଧନୁର ରଙ୍ଗର ଛିଟା ପ୍ରତିଟି ମନର ଅଗଣାକୁ ଗୋଲାପୀ ସନ୍ଧ୍ୟାରେ ସଜେଇ ଦେଉଛି, ଅପୂର୍ବ ସୁରଭି ମହକରେ। ଯୁବବାଣୀର ସମସ୍ତ କାର୍ଯ୍ୟକ୍ରମ ହୃଦୟ ଛୁଆଁ ଓ ଅତୀବ ମନଲୋଭା, ଯେମିତିକି ସୃଜନୀ ଅଗଣାରେ ଶୋଭାମଣ୍ଡିତ କରିଥିଲା ଶ୍ରୀ ଆଶୁତୋଷ ମିଶ୍ରଙ୍କର ଆଲୋଚନା, ଗୋପୀନାଥ ମହାନ୍ତିଙ୍କର ହରିଜନ ଉପନ୍ୟାସରେ ସାମାଜିକ ଚିତ୍ରଣ ଆଲୋଚନା ଏବଂ ଶ୍ରୋତାଙ୍କ କଲମରୁ ଉତ୍ତରି ଆସିଥିବା କବିତା ପଙ୍କ୍ତି ଆହୁରି ଦ୍ୱିଗୁଣିତ କରିଥିଲା ସୃଜନୀ ଅଗଣାକୁ। ଗଳ୍ପ ଅଭିଶାପ ତାଙ୍କୁ ମଧ୍ୟ ବେଶ ଭଲ ଲାଗିଥିଲା। ପରେ ପରେ ଭଉଣୀ ଲେଖିଛନ୍ତି, ଆଇନାରେ ପ୍ରଚାରିତ ନାଟକ ମଝି ଦରିଆରେ ସ୍ୱପ୍ନ ବେଶ ହୃଦୟସ୍ପର୍ଶୀ ଥିଲା। ଆଗକୁ ଭଉଣୀ ଲେଖିଛନ୍ତି, ସୋପାନରେ ପ୍ରଚାରିତ ସାକ୍ଷାତକାର ତାଙ୍କୁ ବେଶ ଭଲ ଲାଗିଛି ଏବଂ ଶ୍ରୀ ଅପା ଓ ସ୍ୱାତି ଅପାଙ୍କର ଉପସ୍ଥାପନା ଶୈଳୀ ବେଶ ଚମତ୍କାର ଥିଲା। ଶେଷରେ ଭଉଣୀ ଲେଖିଛନ୍ତି, ଶୁକ୍ରବାର ମହ୍ଲାରରେ ପ୍ରଚାରିତ ଗୀତିକଥା ନିଦାଘର ପୃଥିବୀ ବେଶ ସୁନ୍ଦର ହୋଇଥିଲା। ଏଥିରେ ଉପସ୍ଥାପନା ଦାୟିତ୍ୱରେ ଥିଲେ ତେଜସ୍ୱିନୀ ଅପା ଓ ପ୍ରୀତି ଅପା, ଦୁଇ ଜଣଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।
0: ଧନ୍ୟବାଦ ଜ୍ୟୋତ୍ସ୍ନା ଭଉଣୀ, ଆପଣ ଏତେ ସୁନ୍ଦର ଭାବରେ ଆମର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ବିବରଣୀ ଆମକୁ ମେଲ୍ ମାଧ୍ୟମରେ ପଠାଇଥିବାରୁ। ଭଉଣୀ ଆପଣ ଲେଖିଛନ୍ତି, ଆଶୁତୋଷ ମିଶ୍ରଙ୍କର ଆଲୋଚନା ଆପଣଙ୍କୁ ବେଶ ଭଲ ଲାଗିଥିଲା। ପ୍ରକୃତରେ ଆଶୁତୋଷ ମିଶ୍ରଙ୍କର ଆଲୋଚନା ଗୋପୀନାଥ ମହାନ୍ତିଙ୍କର ହରିଜନ ଉପନ୍ୟାସରେ ସାମାଜିକ ଚିତ୍ରଣ ଆଲୋଚନାଟି ବେଶ ସୁନ୍ଦର ହୋଇଥିଲା। ପରେ ପରେ ଆପଣ ଲେଖିଛନ୍ତି କି ଶ୍ରୋତାଙ୍କ କଲମରୁ ଉତ୍ତରି ଆସିଥିବା ସମସ୍ତ ପଙ୍କ୍ତିଗୁଡ଼ିକ ମଧ୍ୟ ଆପଣଙ୍କୁ ବେଶ ଭଲ ଲାଗିଛି, ସେଥିପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ଆପଣ ମେଲ୍ ମାଧ୍ୟମରେ ଆମ ନିକଟକୁ ଏତେ ଶୁଭେଚ୍ଛା ବାଢ଼ିଥିବାରୁ। ପରେ ପରେ ଆପଣ ଲେଖିଛନ୍ତି, ଆଇନାରେ ପ୍ରଚାରିତ ହୋଇଥିବା ନାଟକଟି ଆପଣଙ୍କୁ ବେଶ ଭଲ ଲାଗିଛି। ସେହି କ୍ରମରେ ଆପଣ ଆଗକୁ ଲେଖିଛନ୍ତି, ସୋପାନରେ ପ୍ରଚାରିତ ହୋଇଥିବା ସାକ୍ଷାତକାର

ସହ ଶୁକ୍ରବାର ପ୍ରଚାରିତ ହୋଇଥିବା ମହ୍ଲାର କାର୍ଯ୍ୟକ୍ରମଟି ମଧ୍ୟ ଆପଣଙ୍କୁ ବେଶ୍ ଭଲ ଲାଗିଛି। ଧନ୍ୟବାଦ ଭଉଣୀ, ଆପଣ ଏହି ମେଲ୍ ମାଧ୍ୟମରେ ଆମ ସହ ଯୋଡ଼ି ହୋଇଥିବାରୁ ମୁଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛି।

0: ତେବେ ଶ୍ରୋତା ବନ୍ଧୁ, ବର୍ତ୍ତମାନ ତ ସମୟ ହୋଇଯାଇଛି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବାକୁ।
1: ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କେମିତି ଲାଗିଲା ଆମ ପାଖକୁ ଚିଠି ବା ମେଲ୍ ମାଧ୍ୟମରେ ମତାମତ ପଠାଇବାକୁ ଆଦୌ ଭୁଲିବେନି। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 7501।
0: ଆମର ମେଲ୍ ଆଇଡିଟି ଲେଖି ରଖନ୍ତୁ yv.aircc@gmail.com।
1: ତେବେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛି। ମୁଁ ଥିଲି ଆପଣଙ୍କ ସାଥୀ ଶ୍ରୀ,
0: ଆଉ ମୁଁ ସ୍ୱାତି।
1: ରହୁଛୁ, ନମସ୍କାର।

0: 3 ତାରିଖରେ ବିଏଚ୍ଏଡ୍ ଏବଂ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ହେବ ପ୍ରବେଶିକା ପରୀକ୍ଷା, ରାଜ୍ୟ କର୍ମଚାରୀ ଚୟନ ପ୍ରବରଣ ଆୟୋଗ ପକ୍ଷରୁ ସୂଚନା। ଇବୋଲା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ଅତି ଆବଶ୍ୟକ ନ ଥିଲେ କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନ ଗସ୍ତ ନ କରିବାକୁ ସରକାରଙ୍କ ପରାମର୍ଶ। ଭାରତରେ ଇବୋଲା ସଂକ୍ରମଣର କୌଣସି ମାମଲା ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା। ମାନସିକ ରୋଗୀଙ୍କ ନିମନ୍ତେ ସାମାଜିକ ସ୍ନେହ କରୁଣା ଜାଗ୍ରତ କରିବା ସହିତ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ସିଜୋଫ୍ରେନିଆ ସଚେତନତା ଦିବସ। ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ଗହିରମଥା ଅଞ୍ଚଳରେ ଚଳିତ ବର୍ଷ ଅଣ୍ଡାଦାନ ନ କରି ସମୁଦ୍ରକୁ ଫେରିଲେ ଅଲିଭ୍ ରିଡ୍ଲେ। ଗତବର୍ଷ ଗହିରମଥାରେ ସମୂହ ଅଣ୍ଡାଦାନ କରିଥିଲେ 6 ଲକ୍ଷରୁ ଅଧିକ ଅଲିଭ୍ ରିଡ୍ଲେ କଇଁଛ। ଏବଂ ଆଇପିଏଲ୍ କ୍ରିକେଟ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଜାରି। ନିର୍ଦ୍ଧାରିତ ଓଭରରେ 8 ୱିକେଟ୍ ହରାଇ ରାଜସ୍ଥାନ ରୟାଲ୍ସ 205 ରନ୍ ହାସଲ କରିଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ 206 ରନ୍ର ବିଜୟ ଲକ୍ଷ୍ୟ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 7ଟାରେ।
1: यहाँ खबरें तोड़ी मरोड़ी नहीं जाती।
2: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
1: यहाँ होती है सीधी, सटीक और सच्ची खबरें।
2: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहा है,
1: क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।

ଆକାଶବାଣୀରୁ କୃଷି ଶିକ୍ଷା ରାତି 7:30 ବିଷୟ ହରଡ଼ ଚାଷ, ବିଶେଷଜ୍ଞ ଡକ୍ଟର ମାନସ ରଞ୍ଜନ ପଟ୍ଟନାୟକ। ହିନ୍ଦୀ ଚଳଚ୍ଚିତ୍ର ଗୀତ ରାତି 8:02। ଅଖିଳ ଭାରତୀୟ ବିଜ୍ଞାନ ପତ୍ରିକା ରେଡିଓସ୍କୋପ୍ ରାତି 9:30 ଏବଂ ଅଖିଳ ଭାରତୀୟ ରବିବାସରୀୟ ସଙ୍ଗୀତ ସଭା ରାତି 10:00 ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05। 6:35 ଅନୁଚିନ୍ତା ଉପସ୍ଥାପନା ରଜତ କର। ଶ୍ରୀମଦ୍ ଭାଗବତର 46ତମ ଭାଗ 6:40। 6:10 ଆମର ସ୍ୱାସ୍ଥ୍ୟରେ ଶୁଣିବେ ସେରିବ୍ରାଲ ପାଲ୍ସି, ଆଲୋଚନା କରିବେ ଡାକ୍ତର ଦୁର୍ଗା ପ୍ରସାଦ ମିଶ୍ର। ପ୍ରଭାତ ପରିକ୍ରମା 6:25। କଥିକା 6:35 ଏଥିରେ ଶୁଣିବେ ଆମ ସାହିତ୍ୟରେ ହାସ୍ୟ ବ୍ୟଙ୍ଗ କମିଯାଉଛି, ଆଲୋଚକ ଡକ୍ଟର ଶ୍ୟାମସୁନ୍ଦର ମିଶ୍ର। 6:40 ଅତସୀ କୁସୁମ, କଣ୍ଠଶିଳ୍ପୀ ଜ୍ୟୋତ୍ସ୍ନା ଦାସ, ସଙ୍ଗୀତ ଭାନୁମତୀ ସାହୁ। ବୈଦେହିକ ବିଳାସର 34ତମ ଭାଗ 8:45। ଦିନ 10:00 ପ୍ରଚାର କରିବ ନାଟକ କଳା ପକ୍ଷୀର ତୃଷ୍ଣା, ରଚନା ହାଡ଼ିବନ୍ଧୁ ସାହୁ, ପ୍ରଯୋଜନା ରବୀନ୍ଦ୍ର କୁମାର ଦାସ। ଅଭୁଲା ଗୀତ ଦିନ 11:10। ଏଥିରେ ଆଧୁନିକ ଗୀତ ଗାଇଛନ୍ତି ମଞ୍ଜୁଶ୍ରୀ ତ୍ରିପାଠୀ ଏବଂ ମିତାଲି ଜେନାରା। ଦିନ 11:30 ଦାସକାଠିଆ ଗୀତ ପରିବେଷଣ କରିବେ ରବି ନାରାୟଣ ଶତପଥୀ ଏବଂ ଶିଶିର କୁମାର ଶତପଥୀ। ଦିନ 10:00 ମୃଦଙ୍ଗ ବାଦନ ପରିବେଷଣ କରିବେ ଚନ୍ଦ୍ରଶେଖର ଦାସ। ନାରୀମହଲ ଦିନ 20:00 ଏଥିରେ ଆମ ଅଭିନେତ୍ରୀରେ ଶୁଣିବେ ପାୟଲ ମହାପାତ୍ରଙ୍କ ସହିତ ସାକ୍ଷାତକାର। ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପଦ୍ମ ପୁରସ୍କାର 2025 ପ୍ରଦାନ କରିବେ। ଏହି ଉତ୍ସବର ସିଧା ପ୍ରସାରଣ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଅପରାହ୍ନ 5:00। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 3:00। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 28ତମ ଭାଗ 6:10। ଯୁବଶକ୍ତି 6:30 ଏଥିରେ ଶୁଣିବେ ନିଶାମୁକ୍ତ ଯୁବ ସମାଜ, ଆଲୋଚନା କରିବେ ନୀଳକଣ୍ଠ ସାହୁ। ରାତି 7:25 ଜିଲ୍ଲା ହଲଚଲରେ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ। କୃଷି ସଂସାର ରାତି 7:30 ଏଥିରେ ଶୁଣିବେ ସଫଳ ଚାଷୀ ଶୁଭେନ୍ଦୁ ବେଉରିଆଙ୍କ ସହିତ ସାକ୍ଷାତକାର। କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ରାତି 9:30। ରାତି 10:02 ପ୍ରଚାର କରିବ ନାଟକ ଇତିହୀନ ଇତିହାସ, ରଚନା ସରୋଜ ମିଶ୍ର, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ। ଉସ୍ତାଦ ବଡ଼େ ଗୁଲାମ ଅଲି ଖାଁଙ୍କର ଶାସ୍ତ୍ରୀୟ ଗାନ ପ୍ରଚାର କରିବୁ ରାତି 10:30। ଓଡ଼ିଆ ଆଲବମ୍ ଗୀତ 8:30 ଗୀତ ଗୀତିକା 9:00। କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ଶୁଣିବେ ଶ୍ରୋତାବନ୍ଧୁଙ୍କର ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଦିନ 12:00। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 27ତମ ଭାଗ।

0: ଶୁଣିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆସନ୍ତାକାଲି ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ କରିବାକୁ ବିଶେଷଜ୍ଞ ଦଳ ନିୟୋଜିତ କରିବା ଲାଗି ସିବିଏସ୍ଇକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ମାନସିକ ରୋଗ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ସ୍କିଜୋଫ୍ରେନିଆ ଦିବସ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ଶ୍ରମିକମାନଙ୍କୁ ପୂର୍ବାହ୍ନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ କାର୍ଯ୍ୟରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗର ପରାମର୍ଶ। ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 18 ଜିଲ୍ଲାକୁ ସତର୍କ ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ। ଏଥିରେ 5 ଜଣଙ୍କୁ ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଓଡ଼ିଶାରୁ ଚରଣ ହେମ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଏ ସମ୍ପର୍କରେ ମହେନ୍ଦ୍ର କୁମାର ମିଶ୍ର କୁହନ୍ତି,
1: बचपना में मैं आदिवासी कल्चर में ही अपने को अनुकूलित किया था, इसलिए मुझे जो अपॉर्चुनिटी मिला वो मेरे आदिवासी लोक संगीत, लोक नृत्य और लोक साहित्य की ओर प्रेरित किया। पद्मश्री सम्मान मिलने के बाद मैं तो एक दो मिनट के लिए स्तब्ध हो गया, हुआ कैसे, क्योंकि जो अलिखित कला है जिसको कि अनुष्ठान में उसका मान्यता अभी तक नहीं मिला है, उसी को हमने 40 साल तक काम किया और उसी को स्कूल एजुकेशन में भी डाला। 41 लैंग्वेजेस में 5 स्टेट में 35 लाख बच्चों को क्लास 1 से क्लास 5 तक शिक्षण सामग्री मैंने बनाने के लिए मदद किया।
0: केंद्र शिक्षा मंत्री धर्मेंद्र प्रधान, केंद्रीय

ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇକୁ ଏକ ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ କରିବାରେ ସାହାଯ୍ୟ କରିବା ପାଇଁ ଆଇଆଇଟି ମାଡ୍ରାସ୍ର ଅଧ୍ୟାପକ ଏବଂ ବିଶେଷଜ୍ଞମାନଙ୍କର ଏକ ଦଳ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିବିଏସ୍ଇ ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ସେବା ପୋର୍ଟାଲ୍ ସମ୍ପର୍କରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ଓ ମତାମତକୁ ଦୃଷ୍ଟିରେ ରଖି ଏହି ନିଷ୍ପଭି ନିଆଯାଇଛି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ଆଇଆଇଟି ମାଡ୍ରାସ୍ର ବିଶେଷଜ୍ଞ ଦଳ ବ୍ୟବସ୍ଥାର ବୈଷୟିକ ଉନ୍ନତି ପାଇଁ କାର୍ଯ୍ୟ କରିବେ। ବିଶେଷକରି ପୋର୍ଟାଲ୍ର ସ୍ଥିରତା ଏବଂ ସର୍ଭରର କାର୍ଯ୍ୟଦକ୍ଷତା ଯାଞ୍ଚ କରାଯିବ। ବିଶେଷଜ୍ଞ ଦଳର ରିପୋର୍ଟ ଆଧାରରେ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ କରାଯିବ। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। କନକତୁରାରେ ପ୍ରାୟ 8 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଅତିଥିଶାଳା ସହ ପ୍ରସ୍ତାବିତ 2 ସଡ଼କ ପ୍ରକଳ୍ପର ଶ୍ରୀ ପୂଜାରୀ ଶିଳାନ୍ୟାସ କରିଛନ୍ତି। ଲଖନପୁର ବ୍ଲକ କାର୍ଯ୍ୟାଳୟ ପରିସରରେ 6 କୋଟି ଟଙ୍କା ଅନୁଦାନରେ ନିର୍ମିତ ଶତାଧିକ ପ୍ରକଳ୍ପର ଲୋକାର୍ପଣ କରିବା ସହ ନବନିର୍ମିତ ଅତିରିକ୍ତ ବ୍ଲକ କାର୍ଯ୍ୟାଳୟର ଉଦ୍ଘାଟନ କରିଛନ୍ତି। ଆଜି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି କରି ବିଭିନ୍ନ ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତା 31 ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 134ତମ ସଂସ୍କରଣ ହେବ। ଜନସାଧାରଣ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ମତାମତ ଓ ପ୍ରସ୍ତାବ ଦେଇପାରିବେ। ଦେୟମୁକ୍ତ ନମ୍ଘର 1800117800ରେ ମତାମତ ଦିଆଯାଇପାରିବ। ଅନ୍ଲାଇନ୍ ଜରିଆରେ ନରେନ୍ଦ୍ର ମୋଦି ଆପ୍ ଓ ମାଇ ଗଭର୍ଣ୍ଣମେଣ୍ଟ ଓପନ୍ ଫୋରମ୍ ଜରିଆରେ ମତାମତ ଦିଆଯାଇପାରିବ। ନାଗରିକମାନେ 1922 ନମ୍ଘରକୁ ମିସ୍ଡ କଲ୍ କରି ପ୍ରାପ୍ତ ଲିଙ୍କ୍ରେ ମଧ୍ୟ ମତାମତ ପଠାଇପାରିବେ। ଚଳିତ ମାସ 29 ପର୍ଯ୍ୟନ୍ତ ମତାମତ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି। ଭୁବନେଶ୍ୱରରେ ଆଜି 7ମ ବାଟାଲିୟନ୍ ପକ୍ଷରୁ ସଣ୍ଡେ ଅନ୍ ସାଇକେଲ୍ ଆୟୋଜିତ ହୋଇଯାଇଛି। ଏହି ସାଇକେଲ୍ ରାଲି ଆପୋଲୋ ହସ୍କିଟାଲ୍ ରୋଡ୍ରୁ ସୈନିକ ସ୍କୁଲ୍ ପର୍ଯ୍ୟନ୍ତ ଯାତ୍ରା କରିଥିଲା। ସୂଚନା ଅନୁସାରେ ଦେଶବ୍ୟାପୀ ସୁସ୍ଥତାର ଅଭିଯାନ ସଣ୍ଡେ ଅନ୍ ସାଇକେଲ୍ 2024 ମସିହା ଡିସେମ୍ବର ମାସରେ ଆରମ୍ଭ ହୋଇଥିଲା। କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ଅଭିଯାନ ମାଧ୍ୟମରେ ଦେଶର 4600ରୁ ଅଧିକ ସ୍ଥାନରେ ସାଇକେଲ୍ ରାଲିର ଆୟୋଜନ ହୋଇସାରିଛି। ରାଜ୍ୟରେ ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ଶ୍ରମିକମାନଙ୍କୁ ପୂର୍ବାହ୍ନ 11ଟାରୁ ଅପରାହ୍ନ 3 ପର୍ଯ୍ୟନ୍ତ କାର୍ଯ୍ୟରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏ ସମ୍ପର୍କରେ ବିଭାଗ ପକ୍ଷରୁ ସମସ୍ତ ଜୋନ୍ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ପତ୍ର ଲେଖାଯାଇଛି। ଏଥିଲାଗି କ୍ଷେତ୍ର କର୍ମଚାରୀମାନେ ସଜାଗ ରହିବା ସହ କୌଣସି ଅଭାବନୀୟ ପରିସ୍ଥିତି ଉପୁଜିବା ପୂର୍ବରୁ ସଚେତନତା ସୃଷ୍ଟି କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି। ଆସନ୍ତା 5 ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ବଳବତ୍ତର ରହିବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ସହ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 18 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମନତି କାର୍ଯ୍ୟ ଆଜିଠାରୁ ବନ୍ଦ ରଖାଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ପ୍ରବଳ ଭିଡ଼ ଓ ଆଗାମୀ ଦିନରେ ବିଭିନ୍ନ ନୀତିକାନ୍ତି ଦୃଷ୍ଟିରୁ ସାମୟିକ ଭାବେ ଗଣତି କାର୍ଯ୍ୟ ବନ୍ଦ ରଖିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତା ମାସରେ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଗଣତି କରାଯିବା ନେଇ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ। ଆଗାମୀ ସ୍ନାନଯାତ୍ରା ଓ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ଓ ସୁପରିଚାଳନା ପାଇଁ ଚଳିତ ମାସରେ ଛତିଶା ନିଯୋଗ ତଥା ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଗଣତି କାର୍ଯ୍ୟ ବନ୍ଦ ରଖିବା ଲାଗି ନିଷ୍ପତ୍ତି ହେବା ପରେ ଶ୍ରଦ୍ଧାଳୁମାନେ ଆଜିଠାରୁ ସ୍ୱାଭାବିକ ଭାବେ ଭିତର କାଠରୁ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଚଳିତ ବର୍ଷ ରଥଯାତ୍ରାର ସୁପରିଚାଳନା ପାଇଁ ବିଭିନ୍ନ ବୈଠକର ଆୟୋଜନ ହେବା ସହ ସରକାର ଉପଯୁକ୍ତ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି। ତିନି ରଥର 21 ଅଖ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ପୂର୍ବରୁ ତିନି ରଥର 42 ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ସୂଚନା ଅନୁଯାୟୀ ତିନି ରଥର 20 ଫୁଟ ଲମ୍ବ ବିଶିଷ୍ଟ 14 ଲେଖାଏଁ 14 ନାହାକା ଖମ୍ବ ନିର୍ମାଣ କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ତାଳଧ୍ୱଜ ରଥର 8, ଦର୍ପଦଳନ ରଥର 9 ଏବଂ ନନ୍ଦିଘୋଷ ରଥର 11, 14 ନାହାକା ଚୌପଟ ପରେ ଅଷ୍ଟକୋଣୀ ଆଂଶ ମରାମତି କାର୍ଯ୍ୟ ଶେଷ ହୋଇଛି। ରୂପକାର ସେବକମାନେ ତିନି ରଥର 8 ଲେଖାଏଁ ତୀଖଗୁଜରେ ସିଂହ ବିରାଳ ରୂପ ଖୋଦେଇ କରୁଛନ୍ତି। ଓଝା ସେବକମାନେ ତିନି ରଥର ଅଖକଣ୍ଟା, ଦଣ୍ଡାକଣ୍ଟା ଓ ବେଦୀ ସିଂହାସନର ପ୍ରସ୍ତୁତି ପାଇଁ କଣ୍ଟା ପ୍ରସ୍ତୁତ ଜାରି ରଖିଛନ୍ତି। ସୂଚନା ଅନୁସାରେ ଆସନ୍ତା ଜୁନ୍
29 ତାରିଖ

0: ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ 14 ନବଯୌବନ ଦର୍ଶନ, ଜୁଲାଇ 16 ରଥଯାତ୍ରା, 20 ତାରିଖରେ ହେରା ପଞ୍ଚମୀ, 24 ତାରିଖରେ ବାହୁଡ଼ା ଯାତ୍ରା, 25 ତାରିଖରେ ସୁନାବେଶ ଏବଂ 27 ତାରିଖରେ ନୀଳାଦ୍ରି ବିଜେନୀତି ସମ୍ପନ୍ନ ହେବ। ସମାଜରେ ମାନସିକ ରୋଗୀଙ୍କ ନିମନ୍ତେ ସ୍ନେହ କରୁଣା ଜାଗ୍ରତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସିଜୋଫ୍ରେନିଆ ସଚେତନତା ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ମଇ 24 ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ସ୍କିଜୋଫ୍ରେନିଆ ଦିବସର ବାର୍ତ୍ତା ହେଉଛି ଆଖ୍ୟାକୁ ପୁନର୍ବିଚାର କରନ୍ତୁ, ନିଜ କାହାଣୀକୁ ଫେରିପାଆନ୍ତୁ। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
1: ସ୍କିଜୋଫ୍ରେନିଆ ହେଉଛି ଏକ ମାନସିକ ସମସ୍ୟା। ବିଶେଷ ଭାବେ ଏହା ମଣିଷର ଭାବନା, ଆବେଗ, ବ୍ୟବହାର ଏବଂ କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିଥାଏ। ବିଶେଷଜ୍ଞଙ୍କ ମତରେ ରୋଗରେ ପୀଡ଼ିତ ବ୍ୟକ୍ତି ଅନେକ ସମୟରେ ଅସାଧାରଣ ଆଚରଣ କରିଥାନ୍ତି। ସେମାନେ କଳ୍ପନାରେ ଶବ୍ଦ ଶୁଣିବା, ଅସତ୍ୟ କଥାକୁ ସତ୍ୟ ବୋଲି ବିଶ୍ୱାସ କରିବା, ଅତ୍ୟଧିକ ଭୟଭୀତ ହେବା ଓ ସମାଜରୁ ଦୂରେଇ ରହିବା ପରି ଲକ୍ଷଣ ପ୍ରକାଶ କରିଥାନ୍ତି। ଜନ୍ମଗତ କାରଣ, ମାନସିକ ଚାପ, ପାରିବାରିକ ପରିବେଶ ଓ ମସ୍ତିଷ୍କର ରାସାୟନିକ ପ୍ରକ୍ରିୟାରେ ପରିବର୍ତ୍ତନ ଏହି ରୋଗର ମୂଳ କାରଣ ବୋଲି ବିଶ୍ୱାସ କରାଯାଏ। ସାଧାରଣତଃ ଯୁବାବସ୍ଥାରେ ରୋଗର ଲକ୍ଷଣ ଦେଖାଯାଇଥାଏ। ସଠିକ୍ ସମୟରେ ଚିକିତ୍ସା, ନିୟମିତ ଔଷଧ ଏବଂ ଡାକ୍ତରଙ୍କ ପରାମର୍ଶ ନିଆଗଲେ ଜଣେ ରୋଗୀ ସାଧାରଣ ମଣିଷ ପରି ଜୀବନଯାପନ କରିପାରିବ। ପରିବାରର ସହଯୋଗ, ସମାଜର ସକାରାତ୍ମକ ଭାବନା ଓ ମାନସିକ ସମର୍ଥନ ରୋଗୀଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ବିଶ୍ୱରେ ଲକ୍ଷାଧିକ ଲୋକ ପ୍ରତିବର୍ଷ ଏହି ରୋଗରେ ପୀଡ଼ିତ ହେଉଛନ୍ତି। ମାନସିକ ସ୍ୱାସ୍ଥ୍ୟକୁ ଶାରୀରିକ ସ୍ୱାସ୍ଥ୍ୟ ପରି ସମାନ ଗୁରୁତ୍ୱ ଦେବାକୁ ଚିକିତ୍ସକମାନେ ପରାମର୍ଶ ଦେଇଛନ୍ତି। ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଆଜି ଦିନରେ ବିଭିନ୍ନ ଚିକିତ୍ସାଳୟ, ସ୍ୱାସ୍ଥ୍ୟ ସଂଗଠନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ, ଆଲୋଚନା ଚକ୍ର ଓ ପରାମର୍ଶ ଶିବିର ଆୟୋଜନ କରାଯାଉଛି। ରୋଗ ସମ୍ପର୍କରେ କଟକ ବଡ଼ ମେଡିକାଲର ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଅଶ୍ରୁମୋଚନ ସାହୁ ଆକାଶବାଣୀକୁ କହିଛନ୍ତି,
2: ସିଜୋଫ୍ରେନିଆ ଏକ ଗୁରୁତର ମାନସିକ ରୋଗ ଯେଉଁଥିରେ ମଣିଷ ଚିନ୍ତା ଶକ୍ତିରେ ଅସ୍ତ୍ୟାଘାତ ଘଟେ। ସନ୍ଦେହ କରିବା, ଅବାନ୍ତର କଥା ହେବା, ହସିବା, ହଠାତ୍ ରାଗିଯିବା ଇତ୍ୟାଦି ଲକ୍ଷଣ ଦେଖାଯାଏ। ସାଧାରଣତଃ 20ରୁ 30 ବର୍ଷରୁ ଆରମ୍ଭ ହୁଏ। ଲୋକମାନଙ୍କ ଭିତରେ ବୁଝିପାରନ୍ତିନି ଏ ରୋଗ ବିଷୟରେ କ'ଣ ପାଇଁ ଆରମ୍ଭ ହେଲା, କେମିତି ହେଲା, ଏଥିପାଇଁ ଦରକାର ରୋଗ ବିଷୟ ଠିକ୍ରେ ଜାଣିବା।
1: ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀ।
0: ଓଡ଼ିଶା ବେସ୍ବଲ୍ ସଂଘ ଆନୁକୂଲ୍ୟରେ ଆଜିଠାରୁ 31ତମ ଜାତୀୟ ସବ୍ଜୁନିୟର ବେସ୍ବଲ୍ ଚାମ୍ପିୟନ୍ସିପ୍ ଆରମ୍ଭ ହୋଇଛି। ଭୁବନେଶ୍ୱରରେ ଆୟୋଜିତ ଏହି ପ୍ରତିଯୋଗିତାରେ 20ଟି ବାଳକ ଓ 18ଟି ବାଳିକା ଦଳ ଅଂଶଗ୍ରହଣ କରୁଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ନୂଆଦିଲ୍ଲୀରେ ଆସନ୍ତାକାଲି ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ କରିବାକୁ ବିଶେଷଜ୍ଞ ଦଳ ନିୟୋଜିତ କରିବା ଲାଗି ସିବିଏସ୍ଇକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏବଂ ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 18ଟି ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
3: ନୂଆ କାର ଜିତିବାର ମୌକା, ୱାଓ, ବାପାଙ୍କୁ ସରପ୍ରାଇଜ ଦେବି। ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି,
4: ରହିଯା ବୁଦ୍ଧୁ।
3: କଣ ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ, ସ୍କାମର୍ସ ପର୍ସନାଲ ଡିଟେଲ୍ସ ର ଭୁଲ ୟୁଜ୍ କରିପାରନ୍ତି।
4: ଓ ତୁ ବୁଝିଗଲୁ ନା, ରିଲାକ୍ସ।
3: କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱାର୍କ କରାଇ ନଥାନ୍ତେ।
5: RBI କହେ ସ୍ମାର୍ଟ ବନ, କୁଲ ରୁହ।
6: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
7: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଖରାଦିନେ ଗାଁକୁ ବୁଲିଯିବା ଲାଗି ସମସ୍ତଙ୍କର ଉତ୍ସୁକତା ବଢ଼ିଯାଏ। ଗାଁର ଶାନ୍ତ ସବୁଜ ପରିବେଶ, ଆମ୍ବ ଗଛରେ ଦୋଳି ବାନ୍ଧି ଝୁଲିବା, ସାଙ୍ଗସାଥୀଙ୍କ ସହ ଲୁଚକାଳି, ବାଟି, କବାଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଖେଳ ଖେଳିବା ପ୍ରତ୍ୟେକ ପିଲାଙ୍କ ପାଇଁ ପ୍ରମୁଖ ଆକର୍ଷଣ ହୋଇଥାଏ। ଗାଁର ଦେଶ ଭାରତରେ ବହୁ ବିଚିତ୍ର ବିଶେଷତ୍ୱ ଥିବା ଗାଁ ରହିଛି। ବିଦେଶରେ ବି ଏପରି ଗାଁ ଅଛି ଯାହା କଥା ଜାଣିଲେ ଆଶ୍ଚର୍ଯ୍ୟ ନ ହୋଇ ରହିପାରିବେ ନାହିଁ। ଏପରି କେତେକ ଗାଁ ସମ୍ପର୍କରେ ଆସନ୍ତୁ ଜାଣିବା। ଗାଁ କହିବା ମାନେ ତ ବିଲ, ବଣ, ପଡ଼ିଆ, ତୋଟା ଆଖି ଆଗରେ ଦେଖାଯାଏ। ତେବେ ଏହା ଏମିତି ଏକ ଗାଁର କଥା ଯେଉଁଠି ବାସିନ୍ଦାମାନେ ପାଦ ରଖିବାକୁ ମାଟି ପାଆନ୍ତି ନାହିଁ, କାରଣ ଏହି ଗାଁଟି ସମୁଦ୍ରରେ ରହିଛି। ଏଠାକାର ବାସିନ୍ଦା 24 ଘଣ୍ଟା ସମୁଦ୍ର ମଧ୍ୟରେ ରହିଥାନ୍ତି। ଏହା ସେମାନଙ୍କର ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଦୁନିଆ କହିଲେ ଭୁଲ ହେବ ନାହିଁ। ଚୀନ୍ର ଫୁଜିଆନ୍ ରାଜ୍ୟରେ ଦକ୍ଷିଣ ପୂର୍ବ ସ୍ଥିତ ନିଙ୍ଗଡ଼େଠାରେ ସମୁଦ୍ର ଉପରେ ଏପରି ବସତି ଦେଖିବାକୁ ମିଳେ। ଏହାର ନାମ ସାନ୍ ଡୁ ଆଓ। ସମୁଦ୍ର ଉପରେ ପ୍ରତିଷ୍ଠିତ ଏହା ବିଶ୍ୱର ଏକମାତ୍ର ଗ୍ରାମ। ଏଠାରେ ଘରଗୁଡ଼ିକ ସମୁଦ୍ର ଜଳରେ ଭାସୁଥାନ୍ତି। ପ୍ରାୟ 1300 ବର୍ଷ ପ୍ରାଚୀନ ଏହି ଗାଁର ବର୍ତ୍ତମାନର ଜନସଂଖ୍ୟା 8500 ପାଖାପାଖି।

0: ଏମାନେ ମାଛ ଧରାଳି ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଟାଙ୍କା ଭାବେ ପରିଚିତ। ଏମାନଙ୍କୁ ଜିପ୍ସିଜ୍ ଅଫ୍ ଦ ସି ବୋଲି ବି କୁହାଯାଏ। ଶାସକଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ବହୁ ପୂର୍ବେ ଏମାନେ ଗାଁ ଛାଡ଼ି ସମୁଦ୍ରକୁ ଚାଲିଆସିଥିଲେ। ଏପରିକି ଏମାନେ ସ୍ଥଳଭାଗକୁ କେବେ ଯାଆନ୍ତି ନାହିଁ କି ସ୍ଥଳଭାଗର ବାସିନ୍ଦାଙ୍କୁ ପସନ୍ଦ କରନ୍ତି ନାହିଁ। ସାମୁଦ୍ରିକ ଜୀବନକୁ ନେଇ ନିଜର ଜୀବିକା ନିର୍ବାହ କରନ୍ତି। ଦକ୍ଷିଣ ପଶ୍ଚିମ ଫ୍ରାନ୍ସରେ ଏପରି ଏକ ଗାଁ ରହିଛି ଯାହା ଭୁଲା ମଣିଷଙ୍କ ଗାଁ ନାମରେ ପରିଚିତ। ଏଠାରେ ପ୍ରତ୍ୟେକ ବାସିନ୍ଦା ଭୁଲିଯିବା ରୋଗ ବା ଡିମେନ୍ସିଆରେ ଆକ୍ରାନ୍ତ। ଏହି ଗାଁର ନାଁ ଲାଣ୍ଡେସ୍। ଏଠାକାର ମୁଖ୍ୟ ଛକରେ ସବୁ ପ୍ରକାର ଆବଶ୍ୟକ ଜିନିଷ ମିଳୁଥିବା ଏକ ଷ୍ଟୋର୍ ରହିଛି, ହେଲେ ଜିନିଷ ଆଣି ଟଙ୍କା ଦେବାକୁ ହୁଏ ନାହିଁ। ଏଠାକାର ବାସିନ୍ଦାଙ୍କୁ ମାଗଣାରେ ଦୋକାନ, ରେସ୍ତୋରାଁ ସହ ଥିଏଟର ଯିବା ପରି ବିଭିନ୍ନ କାର୍ଯ୍ୟକଳାପରେ ସାମିଲ ହେବାକୁ ଉତ୍ସାହିତ କରାଯାଇଥାଏ। ଅସଲରେ ଗବେଷଣା ପାଇଁ ବୋର୍ଡୋ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ଦଳ ଏହି ଗାଁ ପ୍ରତିଷ୍ଠା କରିଛନ୍ତି। ଏଠାରେ ଆଲଜାଇମର ଏବଂ ଡିମେନ୍ସିଆ ଆକ୍ରାନ୍ତ ରୋଗୀମାନଙ୍କୁ ରଖାଯାଇଛି। କୌଣସି ଚିନ୍ତା ନ କରି ସ୍ୱାଧୀନ ଜୀବନ ଜିଇଁବାରେ ସେମାନଙ୍କୁ ଆରୋଗ୍ୟ ମିଳିପାରୁଛି କି ନାହିଁ ସେ ସଂକ୍ରାନ୍ତରେ ଏଠାରେ ଗବେଷଣା କରାଯାଉଛି। ଏହାର ନେତୃତ୍ୱ ନେଉଥିବା ପ୍ରଫେସର ପ୍ରତି 6 ମାସରେ ଆସି ଗ୍ରାମବାସୀଙ୍କ ସହ ଆଲୋଚନା କରିଥାନ୍ତି। 120 ଜଣ ସ୍କୃତି ବିଭ୍ରମ ଆକ୍ରାନ୍ତ ରୋଗୀଙ୍କ ସହ ସେତିକି ସଂଖ୍ୟାରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ବି ଏହି ଗାଁରେ ରହୁଛନ୍ତି। ଏଠାରେ ଗ୍ରାମବାସୀଙ୍କ ପାଇଁ କିଣାକିଣି, ସଫେଇ ଆଦି କାମ ପାଇଁ କୌଣସି ସମୟ ଧାର୍ଯ୍ୟ କରାଯାଇ ନାହିଁ। ସେମାନେ ନିଜ ଇଚ୍ଛାରେ ଏସବୁ କରିପାରୁଛନ୍ତି ଏବଂ ବିନା ଚିନ୍ତାରେ ରହିବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ବୋଲି ଗବେଷକମାନେ ଜଣାଇଛନ୍ତି। ଇରାନ୍ର ଅଜରବୈଜାନ ଅନ୍ତର୍ଗତ ଏକ ଗାଁ ହେଉଛି କାଣ୍ଡବନ୍। ଏଠାକାର ବିଶେଷତ୍ୱ ହେଲା ଲୋକେ ଘର ବଦଳରେ ଉଇ ହୁଙ୍କା ପରି ଗୁମ୍ଫାରେ ରହିଥାନ୍ତି। ଗାଁର ଲୋକସଂଖ୍ୟା କିଛି କମ୍ ନୁହେଁ। ପ୍ରାୟ 600 ବାସିନ୍ଦା ରହୁଥିବା ଏହି ଗାଁର ଘରଗୁଡ଼ିକ ଆଗ୍ନେୟଗିରିରୁ ଲାଭା ଉଦ୍ଗିରଣ ପରେ ବାହାରୁଥିବା ପାଉଁଶରେ ନିର୍ମିତ ହୋଇଛି। ଏହି କୋଣାକାର ଘରଗୁଡ଼ିକୁ କୌଣସି ଉଚ୍ଚସ୍ଥାନରୁ ଦେଖିଲେ ଉଇ ହୁଙ୍କା ପରି ଦେଖାଯାଇଥାଏ। ଏଠାକାର ବାସିନ୍ଦାମାନେ ଦାବି କରନ୍ତି ସେମାନଙ୍କର ଏହି ଘରଗୁଡ଼ିକ ପ୍ରାୟ 700 ବର୍ଷ ପୁରୁଣା। ସ୍ଥାନୀୟ ଭାଷାରେ ଏହି ଘରକୁ କାରନ୍ ବୋଲି କୁହାଯାଏ, ଯାହାର ଅର୍ଥ ମହୁମାଛିଙ୍କ ବସା। ମଙ୍ଗୋଲ ସେନାବାହିନୀ ଭୟରେ ଲୋକେ ଏଠାରେ ଗୁମ୍ଫାଗୁଡ଼ିକରେ ଆଶ୍ରୟ ନେବା ସମୟରୁ ଏହି ଘର ନିର୍ମିତ ହୋଇଥିବା କୁହାଯାଏ। କିଛି ବର୍ଷ ହେବ ଲୋକମାନେ ନିଜ ନିଜ ଘରର ଆକାର ବଢ଼ାଇବା ସହିତ ଏହାକୁ 2 ତଥା 4 ମହଲା ବିଶିଷ୍ଟ କରୁଛନ୍ତି। ଆରାମଦାୟକ ବ୍ୟବସ୍ଥାରେ ସୁସଜ୍ଜିତ କରିବା ଲାଗି ମଧ୍ୟ ଚେଷ୍ଟା ଚଳାଇଛନ୍ତି। ଗୁମ୍ଫା ଭଳି ଘର ହୋଇଥିବାରୁ କେତେକ ସ୍ଥାନରେ ତାପମାତ୍ରା ଆପେ ନିୟନ୍ତ୍ରିତ ହୋଇଥାଏ, ତେଣୁ ଶୀତ କିମ୍ବା ଖରାଦିନେ କୌଣସି ସମସ୍ୟା ହୁଏ ନାହିଁ। ଖାତ ଭିତରେ ବସତି। ହଁ, ଆମେରିକା ପରି ବିକଶିତ ଦେଶରେ ଏପରି ଏକ ଗାଁ ରହିଛି ଯେଉଁଠିକି ଚିଠି ନେବା ଆଣିବା ଲାଗି ଦୀର୍ଘଦିନ ସମୟ ଲାଗେ। ସେଠାରେ ଲୋକେ ଭୂପୃଷ୍ଠରୁ 700 ଫୁଟ ତଳେ ବେଶ୍ ଆରାମରେ ଜୀବନ ବିତାଉଛନ୍ତି। ହୱାସୁ କ୍ୟାନିୟନ୍ ନିକଟରେ ଏକ ଗଭୀର ଖାତ ମଧ୍ୟରେ ଥିବା ଏହି ସ୍ଥାନଟି ସୁପାଇ ଗ୍ରାମ ନାମରେ ପରିଚିତ। ଏଠାରେ ଆମେରିକାର ମୂଳ ବାସିନ୍ଦା ଲୋହିତ ଭାରତୀୟମାନେ ରହୁଥିବା କୁହାଯାଏ। ବାସିନ୍ଦାମାନଙ୍କର ଆଧୁନିକ ପରିବେଶ ସହ କୌଣସି ସମ୍ପର୍କ ନାହିଁ। ଏହା ହୱାସୁପାଇ ଜନଜାତିଙ୍କର ରାଜଧାନୀ ନାମରେ ପରିଚିତ। ଏଠାକୁ ଆସିବା ଲାଗି କଣ୍ଟାବୁଦା ଅଙ୍କାବଙ୍କା ଘାଟି ରାସ୍ତା ଅତିକ୍ରମ କରି ଆସିବାକୁ ହୋଇଥାଏ। ପ୍ରତିବର୍ଷ ହୱାସୁପାଇ ଜନଜାତି ପରିଷଦଠାରୁ ଅନୁମତି ନେଇ ପ୍ରାୟ 20,000 ପର୍ଯ୍ୟଟକ ଏହି ଗାଁକୁ ଦେଖିବା ଲାଗି ଆସନ୍ତି।
1: ଶୁଣିଲେ ଜନଜୀବନ ସମ୍ବାଦ, ଉପସ୍ଥାପନା ଲହରିକା ପଟ୍ଟନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ। ନୂଆଦିଲ୍ଲୀ ବିଜ୍ଞାନ ଭବନଠାରେ ଆସନ୍ତାକାଲି ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଜ୍ୟରେ ଖରା ଏବଂ ଗୁଳୁଗୁଳି ନେଇ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଆସନ୍ତା 5 ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ମନ୍ତ୍ରୀ ଶ୍ରୀ ପୂଜାରୀ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ ଆଜିଠାରୁ ସ୍ଥଗିତ। ଭିତରକାଠ ନିକଟରୁ ଶ୍ରୀଜୀଉଙ୍କୁ ସ୍ୱାଭାବିକ ଭାବେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଜ୍ୟବାସୀ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପରୀକ୍ଷାର ପୁନଃ ମୂଲ୍ୟାୟନ ସଠିକ୍ ଏବଂ ସ୍ୱଚ୍ଛ କରିବା ଲାଗି ଆଇଆଇଟି ମାଡ୍ରାସ୍ ଓ କାନପୁରର ବିଶେଷଜ୍ଞମାନଙ୍କୁ ନିୟୋଜିତ କରିବା ଲାଗି ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ପରବର୍ତ୍ତୀ ଶୁଣାଣି ତାରିଖ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା। ମାନସିକ ରୋଗୀଙ୍କ ନିମନ୍ତେ ସାମାଜିକ ସ୍ନେହ କରୁଣା ଜାଗ୍ରତ

କରିବା ସହିତ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ସିଜୋଫ୍ରେନିଆ ସଚେତନତା ଦିବସ। ଆଇପିଏଲ୍ କ୍ରିକେଟ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଜାରି। ନିର୍ଦ୍ଧାରିତ ଓଭରରେ 8 ୱିକେଟ୍ ହରାଇ ରାଜସ୍ଥାନ ରୟାଲ୍ସ 205 ରନ୍ ହାସଲ କରିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ 206 ରନ୍ର ବିଜୟ ଲକ୍ଷ୍ୟ। ଦ୍ୱିତୀୟ ମ୍ୟାଚ୍ରେ କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ପରସ୍କରକୁ ଭେଟିବେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ। ସନ୍ଧ୍ୟା 7:30ରେ ଖେଳାଯିବ ମ୍ୟାଚ୍। ଏବଂ ରାଜ୍ୟରେ ତାତି ଓ ଗୁଳୁଗୁଳି ନେଇ 18 ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8:00।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ବିଶ୍ୱରୂପ ମହାପାତ୍ର କଥାଚିତ୍ର କେହି ନୁହେଁ କାହାର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଆମେରିକା ପ୍ରତିପକ୍ଷ ମାର୍କ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ଭାରତର ଶକ୍ତି ସୁରକ୍ଷା ପାଇଁ ଶକ୍ତି ଯୋଗାଣର ବିବିଧତା ଉପରେ ଉଭୟ ନେତାଙ୍କ ଗୁରୁତ୍ୱାରୋପ। ପଶ୍ଚିମବଙ୍ଗର ଫଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବିଜୟୀ। ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ସୁନିଶ୍ଚିତ କରିବା ପାଇଁ ବିଶେଷଜ୍ଞ ଦଳ ନିୟୋଜିତ କରିବାକୁ ସିବିଏସ୍ଇକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବିସ୍ଫୋରଣ ଘଟି 24 ଜଣଙ୍କ ମୃତ୍ୟୁ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସର ବୋଲିଂ ନିଷ୍ପଭି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ପ୍ରତିପକ୍ଷ ମାର୍କୋ ରୁବିଓଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଛି। ଉଭୟ ନେତା ଭାରତ ଆମେରିକା ରଣନୀତିକ ଭାଗିଦାରିତା ଏବଂ ବାଣିଜ୍ୟ ଶକ୍ତି ଯୋଗାଯୋଗ ଏବଂ ଆଞ୍ଚଳିକ ସୁରକ୍ଷା ସମେତ ଦ୍ୱିପାକ୍ଷିକ ସହଯୋଗ ନେଇ ଆଲୋଚନା କରିଛନ୍ତି। ପ୍ରତିନିଧିସ୍ତରୀୟ ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍ ଶୀଘ୍ର ଏକ ବାଣିଜ୍ୟ ଚୁକ୍ତି ସମ୍ପନ୍ନ ହେବାର ଆବଶ୍ୟକତା ରହିଛି। ଉଭୟ ନେତା ଭାରତର ଶକ୍ତି ସୁରକ୍ଷା ପାଇଁ ଶକ୍ତି ଯୋଗାଣର ବିବିଧତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଇରାନ୍ ବିବାଦ ସମ୍ପର୍କରେ ଶ୍ରୀ ଜୟଶଙ୍କର କହିଛନ୍ତି ଭାରତ ଏବଂ ଆମେରିକା ବିଶ୍ୱସ୍ତରରେ ଶକ୍ତିର ଦର କମ୍ ରହିବା ଦିଗରେ ସୁନିଶ୍ଚିତ କରିବା ଲାଗି ଦୃଢ଼ ଆଗ୍ରହୀ ହୋଇଛନ୍ତି। ବିବାଦ ସମାଧାନ ପାଇଁ ଆଲୋଚନା ଏବଂ କୂଟନୈତିକ ମାର୍ଗ ଉପରେ ଡକ୍ଟର ଜୟଶଙ୍କର ଗୁରୁତ୍ୱାରୋପ କରିବା ସହ ନିରାପଦ ଏବଂ ଅବାଧ ସାମୁଦ୍ରିକ ବାଣିଜ୍ୟକୁ ଭାରତ ସମର୍ଥନ କରେ ବୋଲି ସେ ଦୋହରାଇଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଉପସାଗରୀୟ କ୍ଷେତ୍ରର ସାମ୍ପ୍ରତିକ ପରିସ୍ଥିତି ନେଇ ମତ ବିନିମୟ ହୋଇଥିବା ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ସେ କହିଛନ୍ତି ବିଶ୍ୱର କେତେକ ରାଷ୍ଟ୍ର ମଧ୍ୟରେ ଭାରତ ଆମେରିକା ଇସ୍ରାଏଲ୍ ଇରାନ୍ ସମେତ ଅନ୍ୟାନ୍ୟ ଉପସାଗରୀୟ ରାଷ୍ଟ୍ର ସହିତ ସୁସମ୍ପର୍କ ରଖିଛି। ଏହିସବୁ ଦେଶଗୁଡ଼ିକ ସହ ସମ୍ପର୍କ ବଜାୟ ରଖିବା ଏବଂ ଜାତୀୟ ସ୍ୱାର୍ଥ

ଆଗେଇ ନେବା ଲାଗି ଭାରତ ପ୍ରୟାସ ଜାରି ରଖିଛି ବୋଲି ସେ କହିଛନ୍ତି। ଭାରତ ସର୍ବଦା ଶାନ୍ତି ଏବଂ ଭାରତୀୟଙ୍କ ବଂଶୋଦ୍ଭବଙ୍କ ମଙ୍ଗଳ ଚାହେଁ। ଡକ୍ଟର ଜୟଶଙ୍କର କହିଛନ୍ତି ଉଭୟ ଦେଶ ମଧ୍ୟରେ ଜନସମ୍ପର୍କ ବଜାୟ ରଖିବା ଦିଗରେ ସେ ଗୁରୁତ୍ୱ ପ୍ରଦାନ କରିବା ସହ ଆଇନ ମୁତାବକ ଯାତାୟତ ପ୍ରଭାବିତ ନ ହେବା ଲାଗି କହିଛନ୍ତି। ଆମେରିକା ବୈଦେଶିକ ମନ୍ତ୍ରୀ ଶ୍ରୀ ରୁବିଓ କହିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା ଏକବିଂଶ ଶତାବ୍ଦୀ ପାଇଁ ଦେଶ ଦେଶ ମଧ୍ୟରେ ପ୍ରବାସୀଙ୍କ ଯାତାୟତ ବ୍ୟବସ୍ଥାକୁ ଆଧୁନିକୀକରଣ କରିଛି। ଭାରତକୁ ଆମେରିକା ସବୁଠାରୁ ମହତ୍ୱପୂର୍ଣ୍ଣ ଭାଗିଦାରୀ ରାଷ୍ଟ୍ର ଭାବେ ଗୁରୁତ୍ୱ ପ୍ରଦାନ କରେ ବୋଲି ସେ କହିଛନ୍ତି। ଉଭୟ ରାଷ୍ଟ୍ର ରଣନୀତିକ ଭାଗିଦାରୀ ସମ୍ପର୍କର ନୂତନ ପରିଭାଷା ଦେବା ଲାଗି ସର୍ବଦା ଚେଷ୍ଟିତ ବୋଲି ସେ କହିଛନ୍ତି। ଶ୍ରୀ ରୁବିଓ କହିଛନ୍ତି ଉଭୟ ଦେଶ ଶକ୍ତି କ୍ଷେତ୍ରରେ ରଣନୀତିକ ଭାଗିଦାରୀ ସମ୍ପର୍କ ବଜାୟ ରଖିବା ଲାଗି ସହମତି ପ୍ରକାଶ କରିଛନ୍ତି। ଆସନ୍ତା ମଙ୍ଗଳବାର 26 ତାରିଖ ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ଡକ୍ଟର ଜୟଶଙ୍କରଙ୍କ ସହିତ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ। ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ସାନି ଭୋଟ୍ଗ୍ରହଣରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଦେବାଂଶୁ ପଣ୍ଡା ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ 1,09,000 ଭୋଟ୍ରେ ଆଗୁଆ ରହି ଏହି ବିଜୟ ହାସଲ କରିଛନ୍ତି। କମ୍ୟୁନିଷ୍ଟ ପାର୍ଟିର ଶମ୍ଭୁନାଥ କୁର୍ମୀ 40,600 ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଅବଦୁଲ ରଜାକ ତୃତୀୟ ଏବଂ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗୀର ଖାଁ ଚତୁର୍ଥ ସ୍ଥାନରେ ରହିଛନ୍ତି। ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ମତଦାନରେ ଅନିୟମିତତା ଅଭିଯୋଗ ଯୋଗୁଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସେଠାରେ ପୁନଃ ଭୋଟ୍ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଗତ 21 ତାରିଖରେ ସେଠାରେ ସାନି ମତଦାନ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପରୀକ୍ଷାର ପୁନଃ ମୂଲ୍ୟାୟନ ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ ଏବଂ ସ୍ୱଚ୍ଛ କରିବା ଲାଗି ଆଇଆଇଟି ମାଡ୍ରାସ୍ ଏବଂ ଆଇଆଇଟି କାନପୁରର ପ୍ରଫେସର ଏବଂ ବୈଷୟିକ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଏକ ଦଳକୁ ନିୟୋଜିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସିବିଏସ୍ଇ ଫଳାଫଳ ପରବର୍ତ୍ତୀ ସେବା ପୋର୍ଟାଲ୍ରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ପକ୍ଷରୁ ମୂଲ୍ୟାଙ୍କନ ନେଇ ସୃଷ୍ଟି ହୋଇଥିବା ଉଦ୍ବେଗକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏପରି ନିଷ୍ପଭି ଗ୍ରହଣ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଆଇଆଇଟି ମାଡ୍ରାସ୍ ଏବଂ ଆଇଆଇଟି କାନପୁରର ବିଶେଷଜ୍ଞ ଦଳ ପୋର୍ଟାଲ୍ ବ୍ୟବସ୍ଥାର ଅତ୍ୟାଧୁନିକ ବୈଷୟିକ କୌଶଳ କାର୍ଯ୍ୟକାରୀ କରିବେ ଏବଂ ସେମାନେ ପୋର୍ଟାଲ୍ର ସ୍ଥିରତା ନେଇ ପରୀକ୍ଷା ନିରୀକ୍ଷା କରିବେ। ଏହି ଦଳ ମୋଟାମୋଟି ଆଇଟି ଭିତ୍ତିଭୂମିର ସମସ୍ତ କାର୍ଯ୍ୟ ତଦାରଖ କରିବେ। ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଆଜି ଏକ ରେଳ ଲାଇନ୍ରେ ଶକ୍ତିଶାଳୀ ବିସ୍ଫୋରଣ ଘଟି 24 ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ରାଜଧାନୀ ସହର କ୍ୱେତା ନିକଟବର୍ତ୍ତୀ ଚମନ ଫାଟକ ରେଳଷ୍ଟେସନଠାରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ଟ୍ରେନ୍ଟି ଆଂଶିକ କ୍ଷତି ହୋଇଥିବାବେଳେ ନିକଟରେ ଥିବା 10 ଗାଡ଼ି ନଷ୍ଟ ହୋଇଯାଇଛି। ଦୁର୍ଘଟଣା ପରେ କ୍ୱେତା ସରକାରୀ ହସ୍କିଟାଲରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥିଲା ଏବଂ ସେଠାକାର ସମସ୍ତ ଡାକ୍ତର ଓ ମେଡିକାଲ କର୍ମକର୍ତ୍ତାଙ୍କୁ ଆହତଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ବେଲୁଚି ଲିବରେସନ ଆର୍ମି ବିଏଲ୍ଏର ମାଜିଦ୍ ବ୍ରିଗେଡ୍ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛନ୍ତି। ବିଏଲ୍ଏ ପକ୍ଷରୁ କୁହାଯାଇଛି ଟ୍ରେନ୍ରେ ଯାତ୍ରା କରୁଥିବା ପାକିସ୍ତାନୀ ସେନା କର୍ମଚାରୀଙ୍କ ଉପରେ ଆକ୍ରମଣ କରିବା ଲକ୍ଷ୍ୟରେ ଏହି ବିସ୍ଫୋରଣ କରାଯାଇଥିଲା। ଟ୍ରେନ୍ରେ ପ୍ରାୟ 300ରୁ ଉର୍ଦ୍ଧ୍ୱ ପାକିସ୍ତାନୀ ସେନା ଯାତ୍ରା କରୁଥିବା ସୂଚନା ମିଳିଛି। ବିଏଲ୍ଏ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଆତ୍ମଘାତୀ ବୋମା ବିସ୍ଫୋରଣ ଜରିଆରେ ପାକିସ୍ତାନୀ ସେନା କର୍ମଚାରୀଙ୍କ ଉପରେ ଆକ୍ରମଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ବାଂଲାଦେଶରେ ଗତ 24 ଘଣ୍ଟା ମଧ୍ୟରେ ମିଳିମିଳା ଭଳି ଲକ୍ଷଣରେ ଆକ୍ରାନ୍ତ ହୋଇ ଆଉ 16 ଜଣଙ୍କର ମୃତ୍ୟୁ ଘଟିଛି, ଫଳରେ ଚଳିତ ବର୍ଷ ଏହି ରୋଗରେ ମୋଟ 528 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସ୍ୱାସ୍ଥ୍ୟସେବାର ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ସମୟ ମଧ୍ୟରେ 1,300ରୁ ଉର୍ଦ୍ଧ୍ୱ ନୂଆ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି। ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ବାଂଲାଦେଶରେ 8,600ରୁ ଉର୍ଦ୍ଧ୍ୱ ମିଳିମିଳା ଆକ୍ରାନ୍ତ ଥିବା ସୁନିଶ୍ଚିତ କରାଯାଇଥିଲା। ୟୁନିସେଫ୍ ପକ୍ଷରୁ କୁହାଯାଇଛି ନୋବେଲ ପୁରସ୍କାର ବିଜେତା ପ୍ରଫେସର ମହମ୍ମଦ ୟୁନୁସ୍ଙ୍କ ଦ୍ୱାରା ପରିଚାଳିତ ମଧ୍ୟବର୍ତ୍ତୀକାଳୀନ ସରକାର ସମ୍ଭାବ୍ୟ ପ୍ରତିଷେଧକ ଟିକା ଅଭାବ ସମ୍ପର୍କରେ ଅବଗତ କରିଥିଲେ। ପ୍ରତିଷେଧକ ଟିକା ସଂଗ୍ରହ ବିଳମ୍ବ କାରଣରୁ ବହୁ ସଂଖ୍ୟାର ଲୋକ ଏଥିରେ ଆକ୍ରାନ୍ତ ହେଉଥିବା କୁହାଯାଇଛି। ମିଆଁମାର ସୀମାନ୍ତ ନିକଟବର୍ତ୍ତୀ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ଏହି ରୋଗ ଆରମ୍ଭ ହୋଇ ବାଂଲାଦେଶର 58 ଜିଲ୍ଲାକୁ ବ୍ୟାପି ଯାଇଥିଲା। ଏପର୍ଯ୍ୟନ୍ତ ସେଠାରେ ଏହି ରୋଗରେ 21,000ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିକିିିିତ ହେଉଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପଡ଼ୋଶୀ ମିଆଁମାର ଏବଂ ଭାରତକୁ ଯେପରି ଏହି ରୋଗ ନ ବ୍ୟାପେ ସେଥିନିମନ୍ତେ ସତର୍କତା ଅବଲମ୍ଭନ କରିବା ଲାଗି ପରାମର୍ଶ ଦିଆଯାଇଛି। ବାଂଲାଦେଶ ପକ୍ଷରୁ ୟୁନିସେଫ୍ ଜରିଆରେ ପ୍ରତିଷେଧକ ଟିକା ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହୋଇଛି ଏବଂ ଦେଶରେ ଜରୁରୀକାଳୀନ ପ୍ରତିଷେଧକ ଟିକା ଅଭିଯାନ ଆରମ୍ଭ କରାଯାଇଛି।
ୟୁକ୍ରେନ୍ର କିଭ୍ଠାରେ ରୁଷ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ୟୁକ୍ରେନ୍ ରାଷ୍ଟ୍ରପତି

0: ଭଲାଦିମିର୍ ଜେନେସ୍କି କହିଛନ୍ତି ଏହି ଆକ୍ରମଣରେ ରୁଷ ଶକ୍ତିଶାଳୀ ଅତି ଦ୍ରତଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ ବ୍ୟବହାର କରିଥିଲା। ଆକାଶମାର୍ଗରୁ ଏହି କ୍ଷେପଣାସ୍ତ ଆକ୍ରମଣରେ ଅନେକ ବଡ଼ ବଡ଼ ଘର ନଷ୍ଟ ହେବା ସହ 70ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆକ୍ରମଣରେ ବାଲିଷ୍ଟିକ୍ କ୍ଷେପଣାସ୍ତ ବ୍ୟବହାରକୁ ସୁନିଶ୍ଚିତ କରାଯାଇଛି। ୟୁକ୍ରେନ୍ର ସାମରିକ ବ୍ୟବସ୍ଥା ଏୟାର ବେସ୍ ଏବଂ ସାମରିକ ଶିଳ୍ପ ନଷ୍ଟ କରିବା ଉଦ୍ଦେଶ୍ୟରେ ଏହି ଆକ୍ରମଣ କରାଯାଇଥିବା ରୁଷ ପକ୍ଷରୁ ସ୍ୱଷ୍ଟ କରାଯାଇଛି। ଅନ୍ୟପକ୍ଷରେ ରୁଷର କେତେକ ଅଞ୍ଚଳରେ ୟୁକ୍ରେନ୍ର ଆକ୍ରମଣରେ ପ୍ରତି ଜବାବରେ ରୁଷ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ନାଇଡୁ କହିଛନ୍ତି ଭାରତୀୟ ସଂସ୍କୃତି ଏବଂ ପରମ୍ପରାକୁ ସମସ୍ତେ ସମ୍ମାନ ଦେବା ସହ ସଂରକ୍ଷିତ ରଖିବା ଜରୁରୀ। ଆନ୍ଧ୍ରପ୍ରଦେଶରେ ତିରୁପତି ମନ୍ଦିର ପରିଦର୍ଶନ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ନାଇଡୁ କହିଛନ୍ତି ଦେଶର ସାଂସ୍କୃତିକ ଐତିହ୍ୟର ବିକାଶ ଏବଂ ସୁରକ୍ଷିତ ରଖିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ତିରୁମାଲା ତିରୁପତି ଦେବସ୍ଥାନଠାରେ ରହିଥିବା ସମସ୍ତ ବ୍ୟବସ୍ଥାକୁ ଶ୍ରୀ ନାଇଡୁ ପ୍ରଶଂସା କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବ ଉତ୍ତରପ୍ରଦେଶ ପୂର୍ବ ମଧ୍ୟପ୍ରଦେଶ ଏବଂ ବିଦର୍ଭରେ ପ୍ରବଳରୁ ଅତି ପ୍ରବଳ ଗ୍ରୀଷ୍ମ ପ୍ରଭାବ ନେଇ ସତର୍କ ସୂଚନା ଜାରି କରାଯାଇଛି। ଉତ୍ତରପ୍ରଦେଶ ମଧ୍ୟପ୍ରଦେଶ ବିଦର୍ଭ ପଞ୍ଜାବ ହରିୟାଣା ଚଣ୍ଡିଗଡ଼ ଏବଂ ଦିଲ୍ଲୀରେ ଆସନ୍ତା ପାଞ୍ଚ ଦିନ ପାଇଁ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା 2-3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ଏବଂ ଦକ୍ଷିଣ ପୂର୍ବ ଆରବ ସାଗର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗରର କେତେକ ଭାଗକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଆସାମ ମେଘାଳୟ ପଶ୍ଚିମବଙ୍ଗ ଏବଂ ସିକ୍କିମ୍ର କେତେକ ଅଞ୍ଚଳରେ ବର୍ଷା ହେବା ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ କୋଲକାତା ଇଡେନ୍ ଗାର୍ଡେନ୍ସଠାରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଆରମ୍ଭ ହେବ। ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ମୁମ୍ବାଇର ୱାନଖେଡ଼େ ଷ୍ଟାଡିୟମ୍ଠାରେ ଚାଲିଥିବା ପ୍ରଥମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ 20 ଓଭର୍ରେ 8 ୱିକେଟ୍ ହରାଇ 205 ରନ୍ ସଂଗ୍ରହ କରିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ ମୁମ୍ବାଇ ଇଣ୍ଡିଆନ୍ସ 15 ଓଭର୍ରେ 5 ୱିକେଟ୍ ହରାଇ 147 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଆମେରିକା ପ୍ରତିପକ୍ଷ ମାର୍କ ରୁବିଓଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ଭାରତର ଶକ୍ତି ସୁରକ୍ଷା ପାଇଁ ଶକ୍ତି ଯୋଗାଣର ବିବିଧତା ଉପରେ ଉଭୟ ନେତାଙ୍କ ଗୁରୁତ୍ୱାରୋପ। ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବିଜୟୀ। ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ସୁନିଶ୍ଚିତ କରିବା ପାଇଁ ବିଶେଷଜ୍ଞ ଦଳ ନିୟୋଜିତ କରିବାକୁ ସିବିଏସ୍ଇକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ବିସ୍ଫୋରଣ ଘଟି 24 ଜଣଙ୍କ ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସର ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବଲାଙ୍ଗୀର ସମ୍ଭାଦଦାତା ସୁବୋଧ ମେହେର ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସମ୍ପର୍କିତ ସର୍ବଦଳୀୟ ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଗୌରବ ଶିବାଜୀ ଇସାଲୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ବିଜେପି କଂଗ୍ରେସ ବିଜେଡ଼ି ଓ ଆପ୍ର ପ୍ରତିନିଧିମାନେ ଯୋଗଦେଇ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ସୁଚାରୁ ଭାବେ କାର୍ଯ୍ୟକାରୀ କରିବା ନେଇ ଆଲୋଚନା କରିଥିଲେ। ଦାଦନ ପ୍ରବଣ ଅଞ୍ଚଳର ଯୋଗ୍ୟ ଭୋଟରମାନେ ଯେପରି ତାଲିକାରୁ ବଞ୍ଚିତ ନ ହେବେ ଏବଂ ଅନାବଶ୍ୟକ ଦାମ ଯୋଡ଼ାଯିବ ନାହିଁ ସେଥିପାଇଁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।
3: ଥ୍ରୀରେ ତା ପାଇଁ ଆମର ସବୁ ପଲିଟିକାଲ ପାର୍ଟି ମିଟିଂ କରିଥିଲୁ। ବୁଥ୍ ଲେଭେଲ ଏଜେଣ୍ଟସ୍ ଅଛନ୍ତି, ତାଙ୍କୁ ସେମାନେ ଆପଏଣ୍ଟ କରିବେ। ଅଲ୍ ଷ୍ଟେକ୍ ହୋଲ୍ଡର ପାର୍ଟିସିପେସନ୍, ଯୋଉ ଆମେ ଟ୍ରାନ୍ସପାରେନ୍ସି ପାଇଁ ସବୁବେଳେ କହୁଛୁ, ଏଭ୍ରି ଷ୍ଟେଜ୍ରେ ଯୋଉଟା ଭୋଟର ଆଡିସନ୍ ହଉ ଡିଲିସନ୍ ହଉ ୟା ତାଙ୍କର କିଛି ଚେଞ୍ଜେସ୍ ହଉ, ସେଇ ଭିତରେ ସବୁ ଅଲ୍ ପଲିଟିକାଲ ପାର୍ଟିଜ୍ରେ ପାର୍ଟିସିପେସନ୍ଟା ଇମ୍ପୋର୍ଟାଣ୍ଟ, ତ ଆମେ ତା ବାବଦରେ ତାଙ୍କୁ ଆୱେର୍ କରୁଛୁ। ଆଉ ଆମର ସେଡ୍ୟୁଲ୍ ବି ଆମେ ତାଙ୍କୁ ଜଣାଇ ଦେଇଛୁ, ଯୋଉ କ୍ୱାଲିଫାଇଂ ଡେଟ୍ ଅଛି ସେଟା ହଉଛି 1/7/2026, ସେଇ ଦିନ ଯୋଉ ଯୋଉ ଭୋଟରମାନେ କ୍ୱାଲିଫାଏ ହେବେ ଫର୍ ଭୋଟିଂ ତାଙ୍କୁ ଆମେ ଏଇ ଭୋଟର ଲିଷ୍ଟରେ ତାଙ୍କୁ ଆଡ୍ କରିବା। ତାପରେ ଆମର 29 ମଇ ପର୍ଯ୍ୟନ୍ତ ଆମର ଟ୍ରେନିଂ ପିରିୟଡ୍ଟା ଚାଲିବ। ସିଓ ଅଫିସ୍ ଟୁ ଆମର ଅଲ୍ ରିଟର୍ଣ୍ଣିଂ ଅଫିସର୍ସ ଇଆର୍ଓ ଆଉ ଆମର ମାଷ୍ଟର ଟ୍ରେନର୍ସ ଟ୍ରେନିଂ ପାଇଛନ୍ତି।
2: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼

0: ଉପଖଣ୍ଡରେ ରବି ଧାନ କ୍ରୟ ପ୍ରକ୍ରିୟାକୁ ନେଇ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଉପଜିଲ୍ଲାପାଳ ସୁନୀଲ ମେହେର ଏହାକୁ ଉଦ୍ଘାଟନ କରିଥିଲେ। ଚାଷୀମାନଙ୍କୁ ଠିକ୍ ସମୟରେ ଅନ୍ଲାଇନ୍ ପଞ୍ଜିକରଣ ଓ ଧାନ ବିକ୍ରୟ ସମ୍ପର୍କରେ ସଚେତନ କରିବା ଏହି ଅଭିଯାନର ଉଦ୍ଦେଶ୍ୟ। ଆସନ୍ତା 25 ତାରିଖରୁ 26 ପ୍ୟାକ୍ସ ମାଧ୍ୟମରେ ରବି ଧାନ କ୍ରୟ ଆରମ୍ଭ ହେବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।
1: 25 ତାରିଖରୁ ଆମର ପ୍ରୋକ୍ୟୁରମେଣ୍ଟ ଆରମ୍ଭ ହେବାକୁ ଯାଉଛି ବଲାଙ୍ଗୀର ଜିଲ୍ଲାରେ। ତ ଏଥିପାଇଁ ଆମର ପାଟନଗର ସବ୍ ଡିଭିଜନରେ 26 ପ୍ୟାକ୍ ଖୋଲା ହୋଇଛି, ଯେଉଁଥିରେ କି ସମସ୍ତେ ଚାଷୀ ଭାଇମାନେ ଯାଇକି ତାଙ୍କର ଧାନ ସେଠି ଦେଇପାରିବେ। ସରକାରଙ୍କ ନିର୍ଦ୍ଦେଶ ଏମିତି ରହିଛି ଗତଥର ଭଳିଆ ଯେ କ୍ୱିଣ୍ଟାଲ 130 ସେଟା ସମସ୍ତ ଚାଷୀ ଭାଇମାନେ ପାଇପାରିବେ। ତ 25 ତାରିଖ ଆରମ୍ଭ ହେଉଥିବାରୁ
0: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବ କଲେଜ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଯୋଗଦେଇ କହିଥିଲେ ଯେ କେନ୍ଦ୍ର ଓ ରାଜ୍ୟ ସରକାର ମେଡିକାଲ କଲେଜର ସମଗ୍ର ଉନ୍ନତି ପାଇଁ ପଦକ୍ଷେପ ନେଉଛନ୍ତି। ହସ୍କିଟାଲରେ ଆବଶ୍ୟକ ଫ୍ୟାକଲ୍ଟି ଓ ପ୍ରଫେସର ପଦବୀ ଶୀଘ୍ର ପୂରଣ କରାଯିବା ସହ ରୋଗୀ ସେବାକୁ ଆହୁରି ସୁଦୃଢ଼ କରାଯିବ ବୋଲି ସେ କହିଥିଲେ।

0: ଆଟାକ୍ ଖୋଲା ହେଇଛି, ଯୋଉଥିରେ କି ସମସ୍ତେ ଚାଷୀଭାଇମାନେ ଯାଇକି ତାଙ୍କର ଧାନ ସେଠି ଦେଇପାରିବେ। ସରକାରଙ୍କ ନିର୍ଦ୍ଦେଶ ଏମିତି ରହିଛି ଗତଥର ଭଳିଆ ଯେ କ୍ୱିଣ୍ଟାଲ 3100 ଟଙ୍କା ସେଟା ସମସ୍ତ ଚାଷୀଭାଇମାନେ ପାଇପାରିବେ। ତ 25 ତାରିଖରୁ ଆରମ୍ଭ ହଉଥିବାରୁ
1: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବ କଲେଜ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗଦେଇ କହିଥିଲେ ଯେ କେନ୍ଦ୍ର ଓ ରାଜ୍ୟ ସରକାର ମେଡିକାଲ କଲେଜର ସମଗ୍ର ଉନ୍ନତି ପାଇଁ ପଦକ୍ଷେପ ନେଉଛନ୍ତି। ହସ୍କିଟାଲରେ ଆବଶ୍ୟକ ଫ୍ୟାକଲ୍ଟି ଓ ପ୍ରଫେସର ପଦବୀ ଶୀଘ୍ର ପୂରଣ କରାଯିବା ସହ ରୋଗୀ ସେବାକୁ ଆହୁରି ସୁଦୃଢ଼ କରାଯିବ ବୋଲି ସେ କହିଥିଲେ।
2: ବଲାଙ୍ଗୀର ମେଡିକାଲ କଲେଜର ଉତ୍ତରତର ଉନ୍ନତି ପାଇଁ ଆମେ ଏଠି 3ଟା ବିଷୟରେ ପିଜି କୋର୍ସ ମଧ୍ୟ ଖୋଲିଛୁ, ପେଡିଟିକ ସର୍ଜରୀ ଆଉ ଅର୍ଥୋପେଡିକରେ। ତା ସହିତ ଆଗାମୀ ଦିନରେ ଏହାକୁ ପୂର୍ଣ୍ଣାଙ୍ଗ ମେଡିକାଲ କଲେଜରେ ଖୋଲିବା ପାଇଁ ବାକି 14ଟା ସବଜେକ୍ଟରେ ପିଜି ଖୋଲାଯିବା ପାଇଁ ସରକାରଙ୍କ ତରଫରୁ ଏନ୍ଏମ୍ସି ସହିତ କଥାବାର୍ତ୍ତା ହୋଇ ପ୍ରୟାସ କରାଯିବ। ତା ସହିତ ଖୁବ୍ ଶୀଘ୍ର ଡେଣ୍ଟାଲ କଲେଜ ଏଠି ଆରମ୍ଭ କରାଯିବ ଏବଂ ଅଲରେଡି ମୁଁ ଧନ୍ୟବାଦ ଦେବି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଜୀଙ୍କୁ ଓଡ଼ିଶା ପ୍ରଦେଶର, ଯେ ଏଠି ଆମେ ଏହି କ୍ୟାମ୍ପସରେ ଗୋଟେ ନର୍ସିଂ କଲେଜର ଫାଉଣ୍ଡେସନ ଦେଇସାରିଛୁ। ତ ନିଶ୍ଚିତ ଭାବରେ ବଲାଙ୍ଗୀର ମେଡିକାଲ କଲେଜକୁ ଗୋଟେ ପୂର୍ଣ୍ଣାଙ୍ଗ ମେଡିକାଲ କଲେଜ, ନର୍ସିଂର ବି ରହିବ, ଏମ୍ବିବିଏସ୍ ପିଜି ରହିବ, ଡେଣ୍ଟାଲ କଲେଜ ରହିବ, ଗୋଟିଏ କ୍ୟାମ୍ପସରେ ଅପରେଟ୍ କରିବ, ତା ପାଇଁ ଆମ ତରଫରୁ ବ୍ୟବସ୍ଥା କରାଯିବ।
1: ବଲାଙ୍ଗୀର କୋଶଳ କଳା ମଣ୍ଡପ ପଡ଼ିଆରେ ନବମ ଲୋକକଳା ଉତ୍ସବ 2026 ଉଦ୍ଘାଟିତ ହୋଇଛି। ଦୁଲଦୁଲି କଳା ପରିଷଦ ପକ୍ଷରୁ ଆୟୋଜିତ ଏହି ଜାତୀୟ ସ୍ତରର ଉତ୍ସବରେ ଅତିଥିମାନେ କହିଥିଲେ ଯେ ଆଧୁନିକତାର ପ୍ରଭାବରେ ହ୍ରାସ ପାଉଥିବା ଲୋକକଳା ଓ ସଂସ୍କୃତିକୁ ସୁରକ୍ଷିତ ରଖିବା ଆଜିର ଆବଶ୍ୟକତା। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ବଲାଙ୍ଗୀର ସାମ୍ବାଦିକ ଭବନରେ ଦେବଶ୍ରୀ ନାରଦ ଜୟନ୍ତୀ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ସ୍ୱାମୀ ସତ୍ୟବେଦାନନ୍ଦ ସରସ୍ୱତୀ ଯୋଗଦେଇ ଦେବଶ୍ରୀ ନାରଦଙ୍କୁ ବିଶ୍ୱର ପ୍ରଥମ ସାମ୍ବାଦିକ ଭାବେ ବର୍ଷ୍ଣନା କରିଥିଲେ। ମୁଖ୍ୟ ବକ୍ତା ଘନଶ୍ୟାମ ପ୍ରଧାନ ଦେଶକୁ ବିଶ୍ୱଗୁରୁ କରିବା ପାଇଁ ସମାଜର ସମସ୍ତ ଶକ୍ତିକୁ ସଂଘବଦ୍ଧ ଭାବେ କାମ କରିବାକୁ ଆହ୍ୱାନ ଦେଇଥିଲେ। ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କରରେ ବୈଶାଖ ଚତୁର୍ଦ୍ଦଶୀ ମେଳା ଓ ହରିଶଙ୍କର ମହୋତ୍ସବ ପାଳିତ ହୋଇଛି। 5 ଦିନିଆ ଏହି ମହୋତ୍ସବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ମୁଖ୍ୟ ଅତିଥି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଗନ୍ଧମାର୍ଦ୍ଦନ ପର୍ବତର ଧାର୍ମିକ ଓ ଔଷଧୀୟ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଅଡିଟୋରିୟମରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକମାନଙ୍କ ପାଇଁ ରହିଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ 2,66,00,000 ଟଙ୍କାରୁ ଅଧିକ ସହାୟତା ରାଶି ବିଭିନ୍ନ ଯୋଜନାରେ ଶ୍ରମିକମାନଙ୍କୁ ବଣ୍ଟନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ।
3: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
4: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
3: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
4: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
3: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
4: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
3: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
4: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333ରେ ଯୋଗାଯୋଗ କରନ୍ତୁ।
3: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
5: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
6: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
7: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
8: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
9: ଓହୋ ମା, ତମର ପ୍ରତି କଥାରେ ଟେନସନ।
8: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
9: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
8: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
9: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
10: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
11: ପ୍ରଚାର କରୁଛୁ ଆକାଶବାଣୀରୁ କୃଷି ଶିକ୍ଷା କାର୍ଯ୍ୟକ୍ରମ।

ସ୍ଥାନ ଅଧିକାର କରିଛି, କହିଲେ ଅତ୍ୟୁକ୍ତି ନୁହେଁ। ଆମ ରାଜ୍ୟ ଓଡ଼ିଶାରେ ଅଧିକାଂଶ ପଶ୍ଚିମାଞ୍ଚଳ ଜିଲ୍ଲାରେ ଉଚ୍ଚ ଜମିରେ ଏହା ଚାଷ କରାଯାଇଥାଏ। ଉଦାହରଣ ଦେଓଗଡ଼, ଆମ ଦେଓଗଡ଼ ଜିଲ୍ଲାରେ ପ୍ରାୟ 1200ରୁ 1800 ହେକ୍ଟର ଜମିରେ ପ୍ରତିବର୍ଷ ଚାଷ ହୁଏ, କିନ୍ତୁ ଉପଯୁକ୍ତ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ ନ କରିବାରୁ ଏହାର ଉତ୍ପାଦନ 6ରୁ 7 କ୍ୱିଣ୍ଟାଲ ମଧ୍ୟରେ ସୀମିତ ରହିଯାଉଛି। ଡାଲି ଜାତୀୟ ଫସଲ ଉତ୍ପାଦନରେ ଆମ ଦେଶ ବୁଟ ତଳକୁ ହରଡ଼ ଦ୍ୱିତୀୟ ସ୍ଥାନ ଅଧିକାର କରିଛି, ଆମେ ଅଳ୍ପ ବହୁତ ଜାଣିଛେ। ସ୍ୱଳ୍ପ ଉତ୍ପାଦନର କାରଣଗୁଡ଼ିକ ହେଲା, ହରଡ଼ ଚାଷକୁ ଚାଷୀମାନେ ମୁଖ୍ୟ ଫସଲ ଭାବରେ ଗଣ୍ୟ କରନ୍ତି ନାହିଁ। ଦ୍ୱିତୀୟତଃ ବିଶେଷ କରି ଆମ ଓଡ଼ିଶାରେ ଅନାବାଦୀ ଜମିରେ ଚାଷ କରିଥାନ୍ତି। ତୃତୀୟତଃ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ଦେଶୀ ପୁରୁଣା କାନ୍ଦୁଲ କିସମ ଚାଷ କରିଯାଇ ଆସୁଛନ୍ତି। ଚତୁର୍ଥ, ହରଡ଼ ଚାଷର ଜୈବିକ ଓ ରାସାୟନିକ ସାର ପ୍ରୟୋଗ ମଧ୍ୟ କମ୍ ମାତ୍ରାରେ କରୁଛନ୍ତି। ପଞ୍ଚମ, ରୋଗପୋକ ଓ ଅନ୍ୟ ପହିଶତ୍ରୁ ପ୍ରତିଷେଧକକୁ ବ୍ୟବସ୍ଥାରେ ନିଆଯାଇନଥାଏ। ଆମ ଦେଶରେ ହରଡ଼ରେ ଅନେକ ଅଧିକ ଅମଳକ୍ଷମ କିସମ ରହିଛି, ସେଗୁଡ଼ିକ ମଧ୍ୟରୁ ପ୍ରଗତି, ଜାଗୃତି, ମହକ, ମାରୁତି, ଆଶା, ଲକ୍ଷ୍ମୀ, ମାରୁତି, ଦୁର୍ଗା, ଉପାସ 120, S5 ଆଦିର ନାମ ଉଲ୍ଲେଖଯୋଗ୍ୟ। ଏକ ଏକର ଜମିରୁ ବୁଣିବା ପାଇଁ ଆମକୁ 6ରୁ 8 କିଲୋ ବିହନ ଆବଶ୍ୟକ ହୋଇଥାଏ। ବୁଣିବା ପୂର୍ବରୁ ବିହନକୁ ବିଶୋଧନ କରିବା ନିହାତି ଦରକାର। ଏଥିପାଇଁ ପ୍ରତି କିଲୋଗ୍ରାମ ବିହନ ସହିତ 1.5 ଗ୍ରାମ କାର୍ବେଣ୍ଡାଜିମ୍ କିମ୍ବା 5 ଗ୍ରାମ ଟାଇକୋଡର୍ମା ଭିରିଡି ମିଶାଇ ବିଶୋଧନ କରାଯାଇପାରେ। ବିହନ ସହିତ ଜୀବାଣୁ କଲଚର ଗୋଳେଇ ବୁଣିଲେ ଅଧିକ ପରିମାଣରେ ଯବକ୍ଷାରଜାନ ବିବର୍ଦ୍ଧକ ହୋଇଥାଏ, ଯାହାକି ଆମର ଡାଲି ଫସଲ ପାଇଁ ଉପଯୁକ୍ତ ଅଟେ। ହରଡ଼ ଗଛର ଚେର ମାଟିର ଅଧିକ ଗଭୀରକୁ ଯାଇଥାଏ, ତେଣୁ ବୁଣିବା ପୂର୍ବରୁ ଜମିକୁ ଗଭୀର ଚାଷ କରିବା ଦରକାର। ଆମର ହରଡ଼ ଚାଷ ପାଇଁ ମୃତ୍ତିକା ଚୟନ କରିବାକୁ ପଡ଼ିବ, ଯାହାକି ହରଡ଼ ଚାଷ ପାଇଁ ବାଲି ଦୋରସା ଠାରୁ ଆରମ୍ଭ କରି ମଟାଳ ଦୋରସା ପର୍ଯ୍ୟନ୍ତ ଭଲ ହରଡ଼ ଚାଷ ହୋଇପାରିବ, ଏପରିକି ଅନ୍ୟ ମାଟିରେ ମଧ୍ୟ ହରଡ଼ ଚାଷ ହୋଇପାରିବ। ହରଡ଼ ଚାଷରେ 2ଟି ଋତୁରେ ଆମେ କରିପାରିବା। ଗୋଟିଏ ହେଉଛି ଶୀତ ଋତୁ, ଯାହାକି ଆମେ ସେପ୍ଟେମ୍ବରରୁ ଅକ୍ଟୋବର ମାସ ନେଇପାରିବା। ଦ୍ୱିତୀୟତଃ ବର୍ଷା ଋତୁ, ଯାହାକି ଆମେ ଜୁନ୍ ଜୁଲାଇ ମାସରେ ନେଇପାରିବା ଚାଷ କରିବା ପାଇଁ। ହରଡ଼ରୁ ଆମେ ସାଧାରଣତଃ ପୋଷକ ତତ୍ତ୍ୱ ପାଇଥାଉ, ସେଗୁଡ଼ିକ ହେଲା ଆମେ ଶତକଡ଼ା 57.6% ଶ୍ୱେତସାର, 22.3% ପୁଷ୍ଟିସାର, 1.7% ସ୍ନେହସାର ଏବଂ 3.5% ଖଣିଜ ଲବଣ ପାଇଥାଉ। ହରଡ଼ ଚାଷ ପାଇଁ ଆମର ଜଳସେଚନ ପରିଚାଳନା କିପରି କରିବା? ବର୍ଷା ଋତୁରେ ଜଳସେଚନ ନିଷ୍କାସନ ପାଇଁ ବ୍ୟବସ୍ଥା କରିବା ଉଚିତ, କିନ୍ତୁ ଶୀତ ଋତୁରେ ମାଟିର ଆବଶ୍ୟକତାକୁ ଦେଖି ଆମେ 5ରୁ 6 ଥର ପାଣି ମଡ଼ାଇବା ଦରକାର, ଯାହାଫଳରେ ଆମର ଭଲ ଗଛ ବଢ଼ିପାରିବ ଏବଂ ଫସଲ ଉତ୍ପାଦନ କ୍ଷମତା ବଢ଼ିପାରିବ। ଆମର ଖାଦ୍ୟ ସାର ପରିଚାଳନା କିପରି କରିବା? ହରଡ଼ ଚାଷ ପାଇଁ ଅଧିକ ଅମଳ ପାଇବା ପାଇଁ ଖାଦ୍ୟ ସାର ପରିଚାଳନା ଉପରେ ଗୁରୁତ୍ୱ ଆରୋପ କରିବାକୁ ହେବ। ଶେଷ ହରଡ଼ ଚାଷ ବେଳେ ଏକର ପ୍ରତି ଆମକୁ 25ରୁ 30 କ୍ୱିଣ୍ଟାଲ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରି ମାଟିରେ ମିଶାଇ ଦେବା ଦରକାର। ମୂଳ ସାର ହିସାବରେ ଆମେ ଫସ୍ଫରସ ଓ 8 କିଲୋ ଓ ପଟାସ ପ୍ରୟୋଗ କରିବା ଦରକାର। ଏଥିପାଇଁ 17 କିଗ୍ରା ୟୁରିଆ, 100 କିଗ୍ରା ସିଙ୍ଗଲ ସୁପର ଫସ୍ଫେଟ୍ ଓ 13 କିଗ୍ରା ମ୍ୟୁରେଟ୍ ଅଫ୍ ପଟାସ ହେବା ଦରକାର। ଏହା ବଦଳରେ ଅନ୍ୟାନ୍ୟ ସାର ମଧ୍ୟ ବ୍ୟବହାର କରାଯାଇପାରିବ। ରୋଗପୋକ ପରିଚାଳନା, ରୋଗପୋକ ପରିଚାଳନାରେ ଆମର ପ୍ରାୟ ପାହାଡ଼ ଭରା ଉଚ୍ଚମାଳ ଅଞ୍ଚଳରେ ଜଳବାୟୁ ହରଡ଼ ଫସଲର ମୁଖ୍ୟ ଶତ୍ରୁ ଭାବେ କେତେକ ରୋଗ ଓ ପୋକ ଏହାର ଅମଳକୁ ଯଥେଷ୍ଟ ପ୍ରଭାବିତ କରିଥାନ୍ତି। ହରଡ଼ ଫସଲକୁ ପ୍ରାୟ 200 ପ୍ରକାର ପୋକ ଆକ୍ରମଣ କରିଥାନ୍ତି, ଏଗୁଡ଼ିକ ମଧ୍ୟରେ ଫଳବିନ୍ଧା ପୋକ, ଯେଉଁଟାକୁ କହନ୍ତି ଆମର ହେଲିଓଥିସ୍, ଆଉ ଗୋଟେ ହେଉଛି ବାଘୁଆ ପୋକ ବା ବ୍ଲିଷ୍ଟର ବିଟିଲ ଯାହାକୁ କହନ୍ତି, ଫଳମାଛି ଆଦି ଅନ୍ୟତମ। ସମନ୍ୱିତ କୀଟ ପରିଚାଳନା ପ୍ରଣାଳୀ ଅବଲମ୍ବନ କରି ଚାଷୀମାନେ ଏମାନଙ୍କର ଦାୟରୁ ଫସଲକୁ ରକ୍ଷା କରିପାରିବେ। ଅନ୍ତ ଫସଲ ଦ୍ୱାରା କିଛି ପୋକର ସଂଖ୍ୟା ମଧ୍ୟ କମାଯାଇଥାଏ। ହରଡ଼ ଫସଲ ଚାରିପଟେ ଆମେ ଯଦି ଭେଣ୍ଡି

ମକା ଜଡ଼ା ଗଛ ଧାଡ଼ିଏ ଲଗାଇବା ତାହା କିଛି ପୋକମାନଙ୍କର ସଂଖ୍ୟା ପରୋକ୍ଷରେ ନିୟନ୍ତ୍ରଣ କରିପାରିଥାନ୍ତେ। ତେବେ କିଛି ଆଇପିସିଏଲ୍ ଜାତୀୟ ବିହନର ବିଭିନ୍ନ ପୋକ ସହଣୀ ଗୁଣ ରହିଛି। ଏହା ବ୍ୟତୀତ ବିଭିନ୍ନ ଜନ୍ତା ବସାଇ ଯାନ୍ତ୍ରିକ ପ୍ରଣାଳୀରେ କିଛି ପୋକ ନିୟନ୍ତ୍ରଣ କରାଯାଇପାରିବ। ଜମିର ବିଭିନ୍ନ ସ୍ଥାନରେ ପକ୍ଷୀ ବସିବା ପାଇଁ ବାଡ଼ି ପୋତିଦେଲେ ସେମାନେ କିଛି ପୋକକୁ ଖାଇଯାଇଥାନ୍ତି। ହେଲିଉଲିଉର ଆକର୍ଷଣ ଜନ୍ତା ସାହାଯ୍ୟରେ ଫଳବିନ୍ଧା ପୋକ ନିୟନ୍ତ୍ରଣ କରାଯାଇପାରିବ। ଏହା ବ୍ୟତୀତ ପୋକମାନଙ୍କର ପ୍ରାଦୁର୍ଭାବକୁ ଲକ୍ଷ୍ୟ କରି କିଛି କୀଟନାଶକ ପ୍ରୟୋଗ କରାଯାଇପାରିବ। ଜୈବିକ ମିଶ୍ରିତ କୀଟନାଶକ ପ୍ରୟୋଗ ପୋକ ନିୟନ୍ତ୍ରଣ ପାଇଁ ଏକ ଉତ୍ତମ ପଦକ୍ଷେପ। ସାଧାରଣତଃ ଆମର ଓଡ଼ିଶାରେ ଚାଷୀମାନଙ୍କ ପାଇଁ ଫଳବିନ୍ଧା ପୋକ ଗୋଟିଏ ମୁଖ୍ୟ ଶତ୍ରୁ। ଏସବୁ ପୋକ ପାଇଁ ଏକର ପ୍ରତି 200 ଲିଟର ଔଷଧୀୟ ଦ୍ରବଣର ପ୍ରୟୋଗ ନିହାତି ଜରୁରୀ। ଟ୍ରାଇକୋଫସ୍ ବା ପ୍ରୋପେନ୍ଫସ୍ 2 ମିଲିଲିଟର 1 ଲିଟର ପାଣିରେ ଭଲ ଭାବରେ ଗୋଳାଇ ଥରେ ଫୁଲ ଧରିବା ସମୟରେ, ଥରେ ଫଳ ଧରିବା ସମୟରେ ଓ ଆଉ ଥରେ ପାକଳ ହେବା ବେଳକୁ ସିଞ୍ଚନ କଲେ ଅନେକ ପୋକ ଦାଉରୁ ଫଳକୁ ରକ୍ଷା କରାଯାଇପାରିବ। ଫୁଲ ଧରିବା ପୂର୍ବରୁ ଜଉ ଲାଗିଥିଲେ 2.5 ମିଲିଲିଟର ପ୍ରତି 1 ଲିଟର ପାଣିରେ ମେଟାସିଷ୍ଟ କିମ୍ବା ଇମିଡାକ୍ଲୋରପିଡ୍ 0.3 ମିଲିଲିଟର 1 ଲିଟର ପାଣିରେ ମିଶାଇ ସିଞ୍ଚନ କରାଇବା ଉଚିତ। ଗଳାଶଳା, ଝାଉଁଳା ପତ୍ର ଦାଗ, ତୁଳସୀ ପତ୍ରିଆ ପରି କେତେକ ରୋଗ ହରଡ଼ ଫସଲର କ୍ଷତି ଘଟାଇଥାନ୍ତି। ଜମିକୁ ସମତୁଳ କରି ମଞ୍ଜି ଠିକ୍ ଭାବରେ ବିଶୋଧନ କରି ଭିଟାଭାକ୍ସ ପାୱାର 2 ଗ୍ରାମ କିମ୍ବା ଥିରାମ 3 ଗ୍ରାମ କିଲୋ ପ୍ରତି ବୁଣିଥିଲେ ସେଥିରୁ ଆମେ ପ୍ରାଦୁର୍ଭାବ କମିଯାଇଥାଏ। କିନ୍ତୁ ଗଳାଶଳା ଭଳି ରୋଗ ଦେଖାଦେଲେ ମାଟିକୁ ଜଳ ନିଷ୍କାସନ ବ୍ୟବସ୍ଥା କରି ମେଟାଲାକ୍ସିଲ ପ୍ଲସ୍ ମାନକୋଜେବ 2 ଗ୍ରାମ ପ୍ରତି ଲିଟର ହିସାବରେ ସିଞ୍ଚନ କଲେ ଆମେ ସେଥିରୁ ରକ୍ଷା ପାଇବା। ଫ୍ୟୁଜାରିୟମ ଝାଉଁଳା ରୋଗ ଦ୍ୱାରା ଫୁଲ ଫଳ ଧରି ଆସୁଥିବା ଗଛଟି ଝାଉଁଳି ମରିଯାଏ। କଳା ଚିକିଟା ମାଟି ଅଞ୍ଚଳରେ ଏହାର ପ୍ରଭାବ ଅଧିକ। ବେଳେବେଳେ ପୁରା ଗଛ ନ ମରି କିଛି ଡାଳ ମରିଯାଏ। ଏହାକୁ ନିୟନ୍ତ୍ରଣ କରିବା ପାଇଁ 3 ବର୍ଷରେ ସମାନ ଜମିରେ ହରଡ଼ ନ କରି ଫସଲ ପରିବର୍ତ୍ତନ କରିବା ଉଚିତ। ଖରାଟିଆ ଚାଷ କରି ପୁରୁଣା ମୂଳ ଓ ରୋଗଣୀ ଗଛକୁ ସମୂଳେ ଉପାଡ଼ି ଜାଳେଣୀ କରାଯିବା ଉଚିତ। ମଞ୍ଜି ବିଶୋଧନ ମଧ୍ୟ ସୁଫଳ ଦେଇଥାଏ। ତୁଳସୀ ପତ୍ରିଆ ରୋଗ ହେଲେ ପତ୍ରଗୁଡ଼ିକ ଛୋଟ ଛୋଟ ତୁଳସୀ ପତ୍ର ହୋଇ ଡାଳଗୁଡ଼ିକରେ ଫଳ ହୁଏ ନାହିଁ। ଏପରି ଗଛ ଦେଖିଲେ ତୁରନ୍ତ ତାକୁ ଉପାଡ଼ି ଦୂରରେ ଫୋପାଡ଼ିବା ଉଚିତ। ଏହା ବ୍ୟତୀତ ପତ୍ର ଡାହାଣୀ ଦମନ ପାଇଁ ମେଟାସିସ୍ 2.5 ମିଲିଲିଟର ପାଣିରେ ବା 0.3 ମିଲିଲିଟର ଇମିଡାକ୍ଲୋରପିଡ୍ ପାଣିରେ ଭଲ ଭାବରେ ଗୋଳେଇ ସିଞ୍ଚନ କଲେ ସୁଫଳ ମିଳେ। ଉତ୍ପାଦନ ପଦ୍ଧତି ସବୁ ନିୟନ୍ତ୍ରଣ କରି ଆମ ଓଡ଼ିଶାରେ ଏକର ପିଛା 8 କ୍ୱିଣ୍ଟାଲ ପର୍ଯ୍ୟନ୍ତ ହରଡ଼ ଅମଳ କରିପାରିବା। ଏହି ବୈଜ୍ଞାନିକ କୌଶଳକୁ କୃଷି ବିଜ୍ଞାନ କେନ୍ଦ୍ର ଗୁଡ଼ିକରେ ଏପରିକି ଦେବଗଡ଼ ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ରରେ ଆଗୁଆଧାଡ଼ି କ୍ଷେତ୍ର ପ୍ରଦର୍ଶନ ମାଧ୍ୟମରେ ବିଭିନ୍ନ ଗ୍ରାମର ଆଦ୍ୟାବାଦୀ 40 ହେକ୍ଟର ଶତାଧିକ ଚାଷୀମାନଙ୍କର ପ୍ରଦର୍ଶିତ କରାଯାଇଥିଲା। ସେହି ପ୍ରଦର୍ଶନଗୁଡ଼ିକ ଫଳାଫଳ ଆମେ ଦେଖିଛେ ବା ସହଣି ଦେଇପାରିବା। 2005-2006-2007 ଗୋଟେ ହେଉଛି ଆଶା କିସମ, ଯାହା ଆମେ ଚାଷୀର ଏକର ପିଛା ଆମେ ପାଇଥିଲୁ ସେଥିରୁ 6-7 କ୍ୱିଣ୍ଟାଲ ପାଇଥିଲୁ ଏବଂ କ୍ଷେତ୍ର ପ୍ରଦର୍ଶନରେ ତାର 10-8 କ୍ୱିଣ୍ଟାଲ ପାଇଥିଲୁ ହେକ୍ଟରକୁ ଏବଂ ଅମଳ ବ୍ୟବଧାନରେ କ୍ୱିଣ୍ଟାଲରୁ 3.2 ଲାଭ ଖର୍ଚ୍ଚ ହୋଇଥିଲା, 1.63:1 ଲାଭ ଖର୍ଚ୍ଚ ହୋଇଥିଲା। ସେହିଭଳି 2007-2008 ମଞ୍ଜି ବିଶୋଧନରେ 7.5 କ୍ୱିଣ୍ଟାଲ ହେକ୍ଟରରୁ ପାଇଥିଲୁ, କ୍ଷେତ୍ର ପ୍ରଦର୍ଶନରେ 10.68, ଅମଳ ବ୍ୟବଧାନରେ 3.18, ଲାଭ ଖର୍ଚ୍ଚ ଅନୁପାତରେ 1.96 ପାଇଥିଲେ। 2008-2009 ହୋଇଥିଲା ଅନୁମୋଦିତ ପରିମାଣରେ 6.6 କ୍ୱିଣ୍ଟାଲ ହୋଇଥିଲା ଏକର ହେକ୍ଟର ପ୍ରତି, କ୍ଷେତ୍ର ପ୍ରଦର୍ଶନ ହେକ୍ଟର ପ୍ରତି 10.5, ଅମଳ ବ୍ୟବଧାନରେ 4.9 ଏବଂ ଲାଭ ଖର୍ଚ୍ଚ ଅନୁପାତରେ 2.11। 2009-2010 ସାର ପ୍ରୟୋଗରେ 7.9 କ୍ୱିଣ୍ଟାଲ ହେକ୍ଟର ପ୍ରତି ହୋଇଥିଲା, କ୍ଷେତ୍ର ପ୍ରଦର୍ଶନ ହେକ୍ଟର ପ୍ରତି ହୋଇଥିଲା 10.6 ଓ ଅମଳ ବ୍ୟବଧାନରେ 2.7 କ୍ୱିଣ୍ଟାଲ ହେକ୍ଟର ପ୍ରତି ହୋଇଥିଲା।
ଏବଂ ଲାଭ ଖର୍ଚ୍ଚ ଅନୁପାତରେ 3.5

ଚାରି ହୋଇଥିଲା। 2010-11 ଆବଶ୍ୟକ ରୋଗ ପୋକ ତୁଳନାରେ ଆମର 7.8 କ୍ୱିଣ୍ଟାଲ ହେକ୍ଟରକୁ ହୋଇଥିଲା ଏବଂ କ୍ଷେତ୍ର ପ୍ରଦର୍ଶନ ହେକ୍ଟର ପ୍ରତି ଅମଳ ହୋଇଥିଲା 11.1, ଅମଳ ବ୍ୟବଧାନରେ କ୍ୱିଣ୍ଟାଲ ହୋଇଥିଲା 3.3 ଏବଂ ଲାଭ ଖର୍ଚ୍ଚ ଅନୁପାତ ହୋଇଥିଲା 3.71 ଏବଂ 2011-12 ନିୟନ୍ତ୍ରଣ ବ୍ୟବସ୍ଥାରେ ହୋଇଥିଲା 8.5 କ୍ୱିଣ୍ଟାଲ ହେକ୍ଟର ଏବଂ କ୍ଷେତ୍ର ପ୍ରଦର୍ଶନରେ ହୋଇଥିଲା 13.4 ଏବଂ ଅମଳ ବ୍ୟବଧାନରେ କ୍ୱିଣ୍ଟାଲ ହୋଇଥିଲା 4.9 ଏବଂ ଲାଭ ଖର୍ଚ୍ଚ ଅନୁପାତ ହୋଇଥିଲା 2.52। ଅଧିକ ଜ୍ଞାନକୌଶଳ ଜାଣିବା ପାଇଁ କୃଷି ବିଜ୍ଞାନ କେନ୍ଦ୍ର ଦେବଗଡ଼ ଆମେ ଯୋଗାଯୋଗ କରିପାରିବେ। ହରଡ଼ରୁ ଆମେ ଘାସ ଦମନ କରିବା ପାଇଁକା ହରଡ଼ ଗଜା ହେବାର 2-3 ସପ୍ତାହ ପର୍ଯ୍ୟନ୍ତ ଭଲ ବୃଦ୍ଧି ନ ହେବାରୁ ଅନାବନା ଘାସ ଏହା ସହ ପ୍ରତିଦ୍ୱନ୍ଦ୍ୱିତା କରିଥାନ୍ତି, ତେଣୁ ଜମିକୁ ପ୍ରଥମରୁ ଘାସମୁକ୍ତ କରିବା ଜରୁରୀ। 21 ଦିନ ବେଳକୁ ଥରେ କୋଡ଼ା ଖସା କରି ହିଡ଼ ଟେକିବା ସହ 40-60 ଦିନ ବେଳକୁ ଆଉ ଥରେ ଘାସ ଦମନ ପାଇଁ କୋଡ଼ା ଖସା କରିଦେବା ଉଚିତ। ଆମ ଜିଲ୍ଲାରେ ବର୍ଷା ଦିନରେ ପ୍ରାୟ ସମୟରେ ମାଟି ପାଣିର ଅବସ୍ଥା ଠିକ୍ ନଥିବାରୁ କୋଡ଼ା ଖସା ଅମଳ ହୋଇପଡ଼େ, ତେଣୁ ମଞ୍ଜି ବୁଣିବା 3-4 ଦିନ ପରେ ଏକର ପ୍ରତି 400 ମିଲିଲିଟର ବୁଟାକ୍ଲୋର ବା ଆଲାକ୍ଲୋର ମାଟିରେ ପ୍ରୟୋଗ କଲେ କିମ୍ବା ମଞ୍ଜି ବୁଣିବାର ଦିନକୁ ଆଗରୁ ଏକର ପ୍ରତି 300 ମିଲିଲିଟର ଫ୍ଲୁକାରିଲିନ ପ୍ରୟୋଗ କଲେ ଜମିକୁ ମାସେ ପର୍ଯ୍ୟନ୍ତ ଘାସ ଦମନ କରାଯାଇ ପାରିବ ନାହିଁ। ଜଳ ପରିଚାଳନା, ହରଡ଼ ଫସଲରେ ମରୁଡ଼ି ସହଣ ଶକ୍ତି ରହିଛି, କିନ୍ତୁ ଛୋଟ ଅବସ୍ଥାରେ ବହୁଦିନ ବର୍ଷା ଛାଡ଼ିଲା ବେଳେ ଜଳସେଚନ ଆବଶ୍ୟକ କରିଥାଏ। ହରଡ଼ ଫସଲରେ ଜଳ ନିଷ୍କାସନ ସୁବନ୍ଦୋବସ୍ତ କରିବା ନିହାତି ଜରୁରୀ, ଠିଆ ପାଣି ରହିଲେ ଏହାର ଫସଲକୁ ଯଥେଷ୍ଟ କ୍ଷତି ପହଞ୍ଚିଥାଏ। 1 ଏକର ଜମି ପାଇଁ କେତେ କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ ଆମେ ଜାଣିବା ଦରକାର। 1 ଏକର ଜମି ପାଇଁ 6-8 କିଲୋ ବିହନ ନିହାତି ଦରକାର। ହରଡ଼ ଗଛ ଲଗାଇଲେ ଧାଡ଼ିକୁ ଧାଡ଼ି ପ୍ରାୟ 45 ସେଣ୍ଟିମିଟର, ଗଛ 20 ସେଣ୍ଟିମିଟର, ଏଇଟା ହେଉଛି ସରଳ କିସମ ପାଇଁ। ବିଳମ୍ବ କିସମ ପାଇଁ ଆମର ହେଉଛି ଧାଡ଼ିକୁ ଧାଡ଼ି 60 ସେଣ୍ଟିମିଟର, ଗଛ 20 ସେଣ୍ଟିମିଟର ହେବା ଦରକାର। 1 ଏକର ଜମି ଆମେ ଯଦି ହରଡ଼ ଚାଷ କରିବା ତେବେ ଆମେ କେତେ କ୍ୱିଣ୍ଟାଲ ପାଇବା ଓ କେତେ ଲାଭ ପାଇବା? 1 ଏକର ଜମିରେ ଆମେ 8 କ୍ୱିଣ୍ଟାଲ ମିଳିପାରିବ। ଯଦି ଆମେ ପ୍ରତି କ୍ୱିଣ୍ଟାଲ 7,015 ଟଙ୍କାରେ ବିକ୍ରି କରିବା ତେବେ ଆମେ 56,120 ଟଙ୍କା ମିଳିବ, ଖର୍ଚ୍ଚ ହେଉଛି 12,000 ଟଙ୍କା, ଏପରିକି ଆମେ ଲାଭ ପାଇବା 54,920 ଟଙ୍କା। 1 ଏକର ଯଦି ଆମେ ହରଡ଼ ଲଗାଇଲେ ତେବେ ଆମେ ଏତିକି ଲାଭ ପାଇପାରିବା। ହରଡ଼ ଚାଷ କଲେ ଆମେ 1 ଏକର ଜମିରୁ ପ୍ରାୟ 6-8 କ୍ୱିଣ୍ଟାଲ ପାଇପାରିବା। ହରଡ଼ ଚାଷ ଆଜିକାଲି ଆମ ଓଡ଼ିଶାରେ ଶୀତଳ ଭଣ୍ଡାରର ଅଭାବ ହେତୁ ଆମେ ହରଡ଼କୁ କିପରି ରଖିବା, ତାକୁ ଆମର ଓଳିଆ ସାହାଯ୍ୟରେ ନଡ଼ାର ଓଳିଆ ବାନ୍ଧି ତାକୁ ପୂର୍ବକାଳରୁ ରଖିଯାଉଛନ୍ତି, ଏବେ ମଧ୍ୟ ରଖୁଛନ୍ତି, ଆଉ ଷ୍ଟୋରେଜ୍ ବିନ୍ ମଧ୍ୟ ଡାଲିର ରଖୁଛନ୍ତି। ଆଉ ହରଡ଼ର ବିଶେଷ ଯଦି ଜାଣିବା ପାଇଁ ଆପଣ ହରଡ଼ ବିଷୟରେ ସମ୍ୟକ ଜ୍ଞାନ ଆଲୋକପାତ କରିବା ପାଇଁ ଆପଣ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ପ୍ରତି ଜିଲ୍ଲାରେ ଅବସ୍ଥିତ, ସେଠୁ ଆପଣ ସୁବିଧାରେ ବିଶେଷ କରି ବୁଝିପାରିବେ ହରଡ଼କୁ କିପରି ରଖିପାରିବେ, ହରଡ଼ର ସମ୍ୟକ ଜ୍ଞାନ ବିଷୟରେ ଆପଣ ଜ୍ଞାନ ଆରୋହଣ କରିପାରିବେ। ହରଡ଼ ଫସଲରେ ଜୈବିକ ଉପାୟରେ ସାର ପରିଚାଳନା, ଜମି ପ୍ରସ୍ତୁତ ସମୟରେ ଏକର ପ୍ରତି 6 ଟନ୍ ସଡ଼ା କମ୍ପୋଷ୍ଟ ଏବଂ 120 କିଗ୍ରା ରକ୍ ଫସ୍ଫେଟ୍ ମାଟିରେ ମିଶାଯିବା ଉଚିତ। 50 କିଗ୍ରା କମ୍ପୋଷ୍ଟ ସହ 2 କିଗ୍ରା ଫସ୍ଫୋକଲ୍ଚର ମାଟିରେ ମିଶାଇବା ଉଚିତ। 48 ଘଣ୍ଟା ପରେ ବୁଣିବା ପୂର୍ବରୁ ସିଆର୍ରେ ଦିଆଯାଏ। କୋଡ଼ା ଖସା ସମୟରେ ଏକର ପ୍ରତି 1 ଟନ୍ ଜିଆଖତ ଓ 60 କିଗ୍ରା ଷ୍ଟେରାମିଲିନିମ୍ ବେଶ ଶକ୍ତି ପ୍ରୟୋଗ କରିବା ଉଚିତ। ପରବର୍ତ୍ତୀ ଯତ୍ନ, 30 ଦିନ ମଧ୍ୟରେ 2 ଥର କୋଡ଼ା ଖସା କରି ଗଛମୂଳକୁ ମାଟି ଟେକନ୍ତୁ। ଅନାବନା ଗଛକୁ ଗଛମୂଳରେ ପକାଇ ମାଟିରେ ମିଶାନ୍ତୁ, କିନ୍ତୁ ଛାଦୀକରଣ କରନ୍ତୁ, ମାଟିରେ ବତର ଦେଖି ଜଳସେଚନ କରିବା ଉଚିତ। ଏହା ହିଁ ହେଉଛି ଜୈବିକ ସାର ହରଡ଼ ଚାଷ ପାଇଁ ବହୁତ ଉତ୍କୃଷ୍ଟ ହୋଇଥାଏ। ଆଉ ଗୋଟିଏ କଥା ହେଉଛି ଆମର ଏ ଯେଉଁ ଗୋଟିଏ ଡାଲି ମିଶନ କରାଯାଉଛି, ଯାହାକି ଆମର ସମସ୍ତ କୃଷି ବିଭାଗ ଏବଂ କୃଷି ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଏହି ଡାଲି ମିଶନ କରାଯାଉଛି। ଏଥିରେ ଚାଷୀମାନଙ୍କୁ ପ୍ରାୟ ପ୍ରୋତ୍ସାହନ ଦିଆଯାଉଛି, ଏଥିରେ ଜ୍ଞାନକୌଶଳ ପାଇଁକା ଆମର କୃଷି ବିଶ୍ୱବିଦ୍ୟାଳୟ ଓଇଟି ଭୁବନେଶ୍ୱରର ସମସ୍ତ କୃଷି ବିଜ୍ଞାନ କେନ୍ଦ୍ରରେ ସେମାନେ ବୁଝିପାରିବେ ଏବଂ ଏତଦ୍ବ୍ୟତୀତ

0: ଡାଲି ମଞ୍ଜି ବିହନ ମଧ୍ୟ ପାଇପାରିବେ କୃଷି ବିହନ କେନ୍ଦ୍ରରୁ ମଧ୍ୟ ଆମର ଅଙ୍କୁଶପୁରଠାରେ ବ୍ରହ୍ମପୁରର ଅଙ୍କୁଶପୁରଠାରେ ସୁଲଭ ମୂଲ୍ୟରେ ଆମେ ଡାଲି ବିହନ ରୂପେ ପାଇପାରିବା। ବର୍ତ୍ତମାନ ଚାଷୀ ଭାଇମାନଙ୍କର ମନ ରଖିବା ପାଇଁ ଆଉଥରେ ମୁଁ ଅଧିକ ଅମଳକ୍ଷମ କିସମଗୁଡ଼ିକ କହୁଛି, ସେଗୁଡ଼ିକ ହେଲା ଯଥା ଉପାସ 120, ପ୍ରଗତି, ଜାଗୃତି, ମହକ, ମାରୁତି, ଆଶା, ଲକ୍ଷ୍ମୀ, ଦୁର୍ଗା, ମୁକ୍ତା ଉଲ୍ଲେଖଯୋଗ୍ୟ।
1: ମହାଶୟ ଡକ୍ଟର ମାନସ ରଞ୍ଜନ ପଟ୍ଟନାୟକ ଖୁବ୍ ସୁନ୍ଦର ସରଳ ଭାବରେ ହରଡ଼ ଚାଷ ଉପରେ ଆଲୋଚନା କଲେ। ସେଥିରୁ ଆମେ କେତେ ମନେ ରଖିଲେ ଜାଣିବା ପାଇଁ ମହାଶୟ ତିନୋଟି ପ୍ରଶ୍ନ ପଚାରୁଛନ୍ତି, ଟିପି ରଖନ୍ତୁ।
0: ଚାଷୀ ଭାଇମାନଙ୍କୁ ମୋର ପ୍ରଥମ ପ୍ରଶ୍ନ, ବର୍ଷକୁ ହରଡ଼ ଚାଷ କେତେ ଥର କରାଯାଇପାରିବ? ମୋର ଦ୍ୱିତୀୟ ପ୍ରଶ୍ନ, ଅଧିକ ଅମଳ ହେଉଥିବା ହରଡ଼ କିସମର ନାଁ କ'ଣ କ'ଣ? ମୋର ତୃତୀୟ ପ୍ରଶ୍ନ, ଗୋଟିଏ ଏକର ଜମି ପାଇଁ କେତେ କିଲୋଗ୍ରାମ ହରଡ଼ ବିହନ ଦରକାର ହୋଇଥାଏ?
1: ଶ୍ରୋତାବନ୍ଧୁ, ଗତ 17 ତାରିଖରେ କୃଷି ଶିକ୍ଷାର ବିଷୟ ଥିଲା ହାଇଡ୍ରୋପୋନିକ ଚାରା ସ୍ଥାୟୀ ପଶୁପାଳନ ପାଇଁ ଏକ ଉପଯୁକ୍ତ ବ୍ୟବସ୍ଥା। ବିଶେଷଜ୍ଞ ଥିଲେ ଡକ୍ଟର ଅର୍ପିତା ମହାପାତ୍ର। ସେଥିରୁ ଆମର ପ୍ରଶ୍ନ ଥିଲା, ଆମ ଦେଶର କେତେ ପ୍ରତିଶତ ଜମିରେ ଘାସ ଚାଷ କରାଯାଉଛି? ଏହାର ଠିକ୍ ଉତ୍ତର ହେଲା, ଆମ ଦେଶରେ 4% ଜମିରେ ଘାସ ଚାଷ କରାଯାଉଛି। ଦ୍ୱିତୀୟ ପ୍ରଶ୍ନ ଥିଲା, ଗୋଟିଏ ଫାର୍ମର ସବୁଠୁ ଅଧିକ ଖର୍ଚ୍ଚ କେଉଁଥିରେ ବିନିଯୋଗ ହୁଏ? ଏହାର ଠିକ୍ ଉତ୍ତର ହେଉଛି, ଗୋଟିଏ ଫାର୍ମର ସବୁଠୁ ଅଧିକ ଖର୍ଚ୍ଚ ଗୋ ଖାଦ୍ୟରେ ବିନିଯୋଗ ହୁଏ। ତୃତୀୟ ପ୍ରଶ୍ନ ଥିଲା, ହାଇଡ୍ରୋପୋନିକ ଚାରା ଉତ୍ପାଦନ ପାଇଁ କେତେ ଭାଗ ପାଣି କମ୍ ଦରକାର ହୁଏ? ଏହାର ସଠିକ୍ ଉତ୍ତର ହେଉଛି, ହାଇଡ୍ରୋପୋନିକ ଚାରା ଉତ୍ପାଦନ ପାଇଁ 90-95% ପାଣି କମ୍ ଦରକାର ହୁଏ। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ସମ୍ପର୍କୀୟ ମତାମତ ଲେଖି ଚିଠି ଦେବେ। ଆପଣ ଜାଣିଛନ୍ତି, ଆକାଶବାଣୀ ତାର 90 ବର୍ଷ ସେବାରେ ପହଞ୍ଚିଛି। ବହୁଜନ ହିତାୟ ବହୁଜନ ସୁଖାୟ ମନ୍ତ୍ରରେ ଆପଣଙ୍କ ପାଖରେ ସୁଖ ଦୁଃଖରେ ପରିବାରର ସଦସ୍ୟ ଭାବରେ ରହିଛି। ସୂଚନା ଶିକ୍ଷା ମନୋରଞ୍ଜନର ଅପ୍ରତିଦ୍ୱନ୍ଦ୍ୱୀ ମାଧ୍ୟମ ହେଲା ଆକାଶବାଣୀ ବା ରେଡିଓ। ଏହାର ଉଜ୍ଜଳ ଗରିମାମୟ ଭବିଷ୍ୟତ ଆମର ଏକାନ୍ତ କାମ୍ୟ। ଆଜିର କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବା, ବିଦାୟ ଦିଅନ୍ତୁ, ନମସ୍କାର। ଶୁଣିଲେ ଆକାଶବାଣୀରୁ କୃଷି ଶିକ୍ଷା କାର୍ଯ୍ୟକ୍ରମ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ। ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆସନ୍ତାକାଲି ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 31 ତାରିଖ ରବିବାର ଦିନ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଦେଶବାସୀଙ୍କ ସହ କରିବେ ଭାବ ବିନିମୟ। ଏହା ମନ୍ କି ବାତ୍ର 134ତମ ସଂସ୍କରଣ ହେବ। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ କରିବାକୁ ଆଇଆଇଟି ମାଡ୍ରାସ୍ ଓ କାନପୁରର ବିଶେଷଜ୍ଞ ଦଳଙ୍କୁ ନିୟୋଜିତ କରିବା ଲାଗି ସିବିଏସ୍ଇକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ପରବର୍ତ୍ତୀ ଶୁଣାଣି ତାରିଖ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ 3 ରଥର 21ଟି ଅଖ ନିର୍ମାଣ କାର୍ଯ୍ୟ ଶେଷ। 3 ରଥର ଅଖ ଦଣ୍ଡା ଓ ବେଦୀ ସିଂହାସନର ପ୍ରସ୍ତୁତି ପାଇଁ କଣ୍ଟା ପ୍ରସ୍ତୁତି ଜାରି ରଖିଛନ୍ତି ଓଝା ସେବକ। ମାନସିକ ରୋଗ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ସିଜୋଫ୍ରେନିଆ ଦିବସ। ଭୁବନେଶ୍ୱରରେ ଆଜି 7ମ ବାଟାଲିୟନ ପକ୍ଷରୁ ସଣ୍ଡେ ଅନ୍ ସାଇକେଲ ଆୟୋଜିତ ହୋଇଯାଇଛି। ଦେଶବ୍ୟାପୀ ସୁସ୍ଥତାର ବାର୍ତ୍ତା ନେଇ 2024 ମସିହା ଡିସେମ୍ବର ମାସରେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିଲା ସଣ୍ଡେ ଅନ୍ ସାଇକେଲ। ଆଇପିଏଲ୍ କ୍ରିକେଟ୍ର ପ୍ରଥମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ବିଜୟୀ। ଦ୍ୱିତୀୟ ମ୍ୟାଚ୍ରେ କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପଭି ନେଇଛି କୋଲକାତା ନାଇଟ୍ ରାଇଡର୍ସ। ବ୍ୟାଟିଂ କରୁଛି ଦିଲ୍ଲୀ।

କ୍ୟାପିଟାଲ୍ସ। ସନ୍ଧ୍ୟା 7:30 ଖେଳାଯିବ ମ୍ୟାଚ୍। ଓଡ଼ିଶା ବେସ୍ବଲ୍ ସଂଘ ଆନୁକୂଲ୍ୟରେ ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଛି 31ତମ ଜାତୀୟ ସବ୍ ଜୁନିୟର ବେସ୍ବଲ୍ ଚାମ୍ପିୟନ୍ସିପ୍। ଅଂଶଗ୍ରହଣ କରୁଛନ୍ତି 20ଟି ବାଳକ ଓ 18ଟି ବାଳିକା ଦଳ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶ୍ରମିକମାନଙ୍କୁ ପୂର୍ବାହ୍ନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ କାର୍ଯ୍ୟରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗର ପରାମର୍ଶ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଉଦିତ ନାରାୟଣ, ଚଳଚ୍ଚିତ୍ର ଗଦର।

ନେବେ ବୋଲି ଏହି ନିର୍ଦ୍ଦେଶାବଳୀରେ କୁହାଯାଇଛି। ରାଜ୍ୟ ସଚିବାଳୟଠାରୁ ଆରମ୍ଭ କରି ସମସ୍ତ ସରକାରୀ ବିଭାଗର ଉପଖଣ୍ଡ, ତହସିଲ, ବ୍ଲକ ସ୍ତର ସହିତ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଉଦ୍ୟୋଗ, ସଂସ୍ଥା, ବିଶ୍ୱବିଦ୍ୟାଳୟ, ସମିତିମାନଙ୍କରେ ଏହାକୁ କଡ଼ାକଡ଼ି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ପ୍ରତ୍ନତାତ୍ତ୍ୱିକ କୀର୍ତ୍ତିରାଜିର ସୁରକ୍ଷା, ତ୍ୱରିତ ନ୍ୟାୟିକ ସେବା ଏବଂ ତାପ ଶକ୍ତି ଉତ୍ପାଦନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କ୍ୟାବିନେଟ୍ ବୈଠକରେ ନୀଳ ଅର୍ଥନୀତିର ବିକାଶ ପାଇଁ ସାମୁଦ୍ରିକ ସମ୍ପଦର ସୁରକ୍ଷା ଓ ପ୍ରଗତି ପାଇଁ ଓଡ଼ିଶା ସାମୁଦ୍ରିକ ମହ୍ୟଧରା ନିୟନ୍ତ୍ରଣ ଅଧିନିୟମ 2026କୁ ମଞ୍ଜୁରୀ ପ୍ରଦାନ କରାଯାଇଥିବା ବେଳେ ପାରାଦୀପ ଗ୍ରିଡ୍ ସବ୍ଷ୍ଟେସନ୍ ପାଇଁ 854,24,00,000 ଟଙ୍କା ବ୍ୟୟବରାଦ କରାଯାଇଛି। ଡିଜେଲ ବିକ୍ରୟ ଓ ବ୍ୟବସାୟିକ କାର୍ଯ୍ୟକୁ ସହଜ କରିବାକୁ ଓଡ଼ିଶା ହାଇସ୍ପିଡ୍ ଡିଜେଲ ଡିଲର୍ସ ଲାଇସେନ୍ସ ରିପିଲ୍ 2026କୁ ମଧ୍ୟ କ୍ୟାବିନେଟ୍ରେ ଅନୁମୋଦନ ମିଳିଛି। ସମାଚାର ଦର୍ପଣ ଆଜି ପାଇଁ ଏତିକି। ପ୍ରସ୍ତୁତି ଆଞ୍ଚଳିକ ସମ୍ଭାଦ ବିଭାଗ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା।

0: औसत से काफी ऊपर पहुंच गया है। स्वास्थ्य अधिकारियों ने लोगों को पर्याप्त मात्रा में पानी पीने, दोपहर से देर शाम तक धूप से बचने और बच्चों, बुजुर्गों तथा पहले से किसी बीमारी से पीड़ित लोगों को विशेष ध्यान रखने की सलाह दी है। इसके साथ ही ये समाचार बुलेटिन समाप्त हुआ।
1: नमस्कार, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ। ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆସନ୍ତାକାଲି ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶାରୁ ସମ୍ମାନିତ ହେବେ ଡକ୍ଟର ମହେନ୍ଦ୍ର କୁମାର ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 31 ତାରିଖ ରବିବାର ଦିନ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଦେଶବାସୀଙ୍କ ସହ କରିବେ ଭାବ ବିନିମୟ। ଏହା ମନ୍ କି ବାତ୍ର 134ତମ ସଂସ୍କରଣ ହେବ। ଖୋର୍ଦ୍ଧାରେ ପ୍ରମୁଖ ଶିଳ୍ପ ସଂସ୍ଥା ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ସମୃଦ୍ଧ ଶିଳ୍ପାୟନର ଦେଖିଲେ ବ୍ଲୁପ୍ରିଣ୍ଟ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ପରବର୍ତ୍ତୀ ଶୁଣାଣି ତାରିଖ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା। ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ କରିବାକୁ ଆଇଆଇଟି ମାଡ୍ରାସ୍ ଓ କାନପୁରର ବିଶେଷଜ୍ଞ ଦଳଙ୍କୁ ନିୟୋଜିତ କରିବା ଲାଗି ସିବିଏସ୍ଇକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସିବିଏସ୍ଇ ଦ୍ୱାଦଶ ଉତ୍ତର ଖାତା ଫଟୋକପି ପାଇବା ଶେଷ ତାରିଖ ମେ 25କୁ ବୃଦ୍ଧି। ଭୁବନେଶ୍ୱରରେ ଆଜି ସପ୍ତମ ବାଟାଲିୟନ୍ ପକ୍ଷରୁ ଆୟୋଜିତ ହୋଇଛି ସଣ୍ଡେ ଅନ୍ ସାଇକଲ। ଦେଶବ୍ୟାପୀ ସୁସ୍ଥତାର ବାର୍ତ୍ତା ନେଇ 2024 ମସିହା ଡିସେମ୍ବର ମାସରେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିଲା ସଣ୍ଡେ ଅନ୍ ସାଇକଲ କାର୍ଯ୍ୟକ୍ରମ। ଆଇପିଏଲ୍ କ୍ରିକେଟ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରି ପ୍ଲେ ଅଫ୍ରେ ରାଜସ୍ଥାନ ରୟାଲ୍ସ। ଦ୍ୱିତୀୟ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 5 ୱିକେଟ୍ ହରାଇ 203 ରନ୍ ହାସଲ କରିଥିବାବେଳେ କୋଲକାତା ନାଇଟ୍ ରାଇଡର୍ସ ସମ୍ମୁଖରେ 204 ରନ୍ର ବିଜୟ ଲକ୍ଷ୍ୟ। ଓଡ଼ିଶା ବେସ୍ବଲ୍ ସଂଘ ଆନୁକୂଲ୍ୟରେ ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଛି 31ତମ ଜାତୀୟ ସବ୍ ଜୁନିୟର୍ ବେସ୍ବଲ୍ ଚାମ୍ପିୟନ୍ସିପ୍। ଅଂଶଗ୍ରହଣ କରୁଛନ୍ତି 20ଟି ବାଳକ ଓ 18ଟି ବାଳିକା ଦଳ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶ୍ରମିକମାନଙ୍କୁ ପୂର୍ବାହ୍ନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ କାର୍ଯ୍ୟରେ ନିୟୋଜିତ ନ କରିବାକୁ ପୂର୍ତ୍ତ ବିଭାଗର ପରାମର୍ଶ। ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 18ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା। ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକି। ଶୁଭରାତ୍ରୀ, ନମସ୍କାର।

0: ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ସକାଳ 6:05 ସକାଳ 6:35 ଅନୁଚିନ୍ତା ଉପସ୍ଥାପନା ରଜତ କର ଶ୍ରୀମଦ୍ ଭାଗବତର 46ତମ ଭାଗ ସକାଳ 6:40 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି ସକାଳ 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏୟାର ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ ଜୟ ହିନ୍ଦ
1: ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆଜିର ବନ୍ଦନାର ପ୍ରଥମ ଭକ୍ତିଗୀତ ଗାଇଛନ୍ତି ବାଗ୍ମୀ ମିଶ୍ର ଏତିକି ବାସନା କରୁଣାମୟୀକୁ ଏତିକି ମୋ ଅଭ୍ୟାସ କର ମତେ ତୁମ ଚରଣ ତଳର ଚିରନତ ଦୁବଘାସ ଗୀତ ରଚନା ଭଗବାନ ନାୟକ ବର୍ମା

ଭଜ ମନ ଅଣାକାର ବ୍ରହ୍ମକୁ, ପରମ ପୁରୁଷ ହରିବେ କଳୁଷ, ଘେନିଯିବେ ଦିବ୍ୟ ପ୍ରେମଧାମକୁ। ନାରାୟଣ ପ୍ରସାଦ ସିଂଙ୍କ ରଚନାରେ କଣ୍ଠଦାନ କରିଛନ୍ତି ଆଶା ମୁଗଲ ବାରିକ।

ଶିଶିରା ଦାସଙ୍କ କଣ୍ଠରୁ ବନ୍ଦନାର ପରବର୍ତ୍ତୀ ଭକ୍ତି ଗୀତ ଗୀତରଚନା ଗୌରହରି ଦଳାଇ ମୁରଲୀଧର ଶ୍ୟାମ ସୁନ୍ଦର ପାଦିତର କୋଟି ଜୁହାର।

ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି ସୁମତୀ ଦେବୀ, ଶିଳ୍ପୀଙ୍କ କଣ୍ଠରେ ପୁରାତନ ରଚନା। ଜୟ ହେ ଜୟ ବ୍ରଜରାଜ ନନ୍ଦନ ମୋହନ ନଟବର ଭଙ୍ଗିଆ।

ସମବେତ କଣ୍ଠରେ ଆଜିର ବନ୍ଦନାର ଶେଷ ଭକ୍ତି ଅର୍ଘ୍ୟ କଳ୍ପଲତା ଜମାଙ୍କ ରଚନା ଜଗବନ୍ଧୁ ନାଥକୁ ଯେ ମୁରୁଚି ନୁହଁ ଜେଣିକି ଚାହିଁଲେ ତେଣେ ଶ୍ରୀମୁଖ ଦେଶାଇ।

ତାହେଲେ ଆମେ କେତେ ବର୍ଷ କାମ କରିବା ପାଇଁ ପାଇଲେ? ଏହି ଅଳ୍ପ ସମୟ ଭିତରେ ଆତ୍ମକଲ୍ୟାଣପ୍ରଦ କାମ କେବେ ଓ କିପରି ହେବ ତାହା ଥରେ ଚିନ୍ତା କରୁଛେ କି? ଏହି ପରିପ୍ରେକ୍ଷୀରେ ଆମେ କ'ଣ କରିବା ଉଚିତ? ଯେପର୍ଯ୍ୟନ୍ତ ଶରୀର ସୁସ୍ଥ ଥାଏ ସେ ପର୍ଯ୍ୟନ୍ତ ବୃଦ୍ଧାବସ୍ଥା ଆକ୍ରମଣ କରିପାରେ ନାହିଁ, ଇନ୍ଦ୍ରିୟ ଶକ୍ତି କ୍ଷୀଣ ହୁଏ ନାହିଁ, ଆୟୁଷ କ୍ଷୟ ହେବା ପୂର୍ବରୁ ଚତୁର ଲୋକମାନେ ଆତ୍ମକଲ୍ୟାଣ ପାଇଁ ଯତ୍ନବାନ ହେବା ଉଚିତ, ନହେଲେ ଘରେ ନିଆଁ ଲାଗିଯିବା ପରେ କୋ ଖୋଳିବା କାମ ଆରମ୍ଭ କରିବା ଭଳି ହୋଇଯିବ। ମଣିଷ ମୁଣ୍ଡକୁ ନାନା ପ୍ରକାର ଭୟ ଆକ୍ରାନ୍ତ କରି ରଖିଥାଏ, ଏଣୁ ଏହି ଶରୀର ଯାହା ଭଗବତ ପ୍ରାପ୍ତି ନିମନ୍ତେ ପର୍ଯ୍ୟାପ୍ତ, ରୋଗଗ୍ରସ୍ତ ହୋଇ ମୃତ୍ୟୁଅଧୀନ ହେବା ପୂର୍ବରୁ ଆତ୍ମକଲ୍ୟାଣ ନିମନ୍ତେ ଯତ୍ନବାନ ହୋଇଯିବା ବିଧେୟ। ମଣିଷ ବସ୍ତୁତଃ ଦୁଃଖ କେବେ ଚାହେଁ ନାହିଁ କି ମାଗେ ନାହିଁ, ତେବେ ସୁଦ୍ଧା ତାହା ଅଚାନକ ଆସି ଧମକାଏ, ମୋତେ ଜ୍ୱର ନହେଲେ ମୁଁ ସତ୍ୟନାରାୟଣ ପୂଜା କରିବି। ଏପରି ଲୋକମାନେ ଯାତନା କରନ୍ତି, ତେବେ ସୁଦ୍ଧା ଜ୍ୱର ହୁଏ। ଯତ୍ନବାନ ନଥିବା ଅବସ୍ଥାରେ ଦୁଃଖ ଯେପରି ପ୍ରାରବ୍ଧର ଫଳ ଅନୁସାରେ ଆସେ, ସୁଖ ମଧ୍ୟ ସେହିପରି ଆସିଥାଏ। ସୁଖ ଦୁଃଖ ଉଭୟ ପ୍ରାରବ୍ଧର ଅଧୀନ, ପ୍ରାରବ୍ଧ ଅନୁସାରେ ତାହା ମିଳେ, ଏଥିନିମନ୍ତେ କିଛି ଯତ୍ନ ନେବାକୁ ପଡ଼େ ନାହିଁ। ପୂର୍ବଜନ୍ମର କର୍ମର ଫଳ ହେଉଛି ପ୍ରାରବ୍ଧ, ଦରିଦ୍ର ଧନୀ ହୋଇଯାଏ ଓ ଧନୀ ଦରିଦ୍ର, ପ୍ରାରବ୍ଧ ଅନୁସାରେ ଯାହା ମିଳିବା କଥା ତାହା ଅବଶ୍ୟ ମିଳିବ। ଏଣୁ ସାଂସାରିକ ସୁଖଭୋଗ ନିମନ୍ତେ ଯତ୍ନ ବା ଚେଷ୍ଟା ନ କରି ପରମାତ୍ମାକୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରିବା ଉଚିତ। କେତେକ ଲୋକ କହୁଥିବା ଶୁଣାଯାଏ ଯେ ସତ୍କର୍ମ କରିବା ମଧ୍ୟ ଏକ ପ୍ରକାର ପ୍ରାରବ୍ଧର ଫଳ, ପ୍ରାରବ୍ଧ ନଥିବାରୁ ସତ୍କର୍ମ ସତ୍ସଙ୍ଗ ସମ୍ଭବ ହେଉ ନାହିଁ। ଏହା ଏକ ମିଥ୍ୟା କଥା, କାରଣ ପ୍ରାରବ୍ଧ କଦାପି ସତ୍କର୍ମରେ ବାଧା ସୃଷ୍ଟି କରିପାରେ ନାହିଁ। ଆମେ ସତ୍କର୍ମ କରିବାକୁ ଚାହୁଁଛେ, ଏହା ବର୍ତ୍ତମାନର କ୍ରିୟମାଣ କର୍ମ, କ୍ରିୟମାଣ କର୍ମ ପ୍ରାରବ୍ଧଠାରୁ ଅତି ଶକ୍ତିଶାଳୀ, ଏହା ପ୍ରାରବ୍ଧକୁ ନାଶ କରି ପକାଏ। ମନୁଷ୍ୟ ନିଜର ଦୁର୍ବଳତା ଓ ଆଳସ୍ୟ ହେତୁ ପ୍ରଭୁ ଭଜନରେ ବାଧା ଉପସ୍ଥିତ ହୋଇଥାଏ। ଦୁର୍ବଳ ଓ ଅଧଗାମୀ ମନ ସତ୍କର୍ମ ଓ ସତ୍ସଙ୍ଗରୁ ମଣିଷକୁ ବଞ୍ଚିତ କରିଥାଏ, ଏହା ଜାଣି ନିଜ କଲ୍ୟାଣ ନିଜେ କରିବା ଉଚିତ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 40ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ପରୀକ୍ଷିତ ମହାରାଜଙ୍କୁ ସୁକମୁନି କହିଲେ, ସଂସାରରେ ଗୃହସ୍ଥମାନେ ଇନ୍ଦ୍ରିୟମାନଙ୍କ ଦ୍ୱାରା ବଶୀଭୂତ ହୋଇ କୁଟୁମ୍ବ ପୋଷିବାରେ ଦିନ ବିତେଇ ଦିଅନ୍ତି। ବିଷ୍ଣୁ ମାୟାରେ ମୃତ୍ୟୁକୁ ଆଖି ଆଗରେ ଦେଖି ସୁଦ୍ଧା ଅଜ୍ଞାନତାବଶତଃ ଲୋକେ ସୁଖ ଆଶାରେ ଭ୍ରମରେ ପଡ଼ିଥାନ୍ତି। କିନ୍ତୁ ମୁହୂର୍ତ୍ତେ ହେଲେ କୃଷ୍ଣଙ୍କ କଥା ଶୁଣିଲେ ଅବା ଉଚ୍ଚାରଣ କଲେ ଉଦ୍ଧାର ପାଆନ୍ତି। ପୂର୍ବକାଳରେ ଘଟଗଙ୍ଗ ନାମକ ରାଜା ଦେବତାଙ୍କୁ ସନ୍ତୁଷ୍ଟ କରି ତାଙ୍କର ଆୟୁଷ କେତେ ଅଛି ପଚାରିବାରୁ ସେମାନେ ଆଉ ମୁହୂର୍ତ୍ତେ ଅଛି ବୋଲି କହିଲେ। ସେହି ମୁହୂର୍ତ୍ତକ ସେ କୃଷ୍ଣ ନାମ ଉଚ୍ଚାରଣ କରି କୃଷ୍ଣଙ୍କ ଦେହରେ ଲୀନ ହେଲେ। ରାଜା, ତୁମର ତ ଆହୁରି ସାତ ଦିନ ଆୟୁଷ ଅଛି, ସଂସାର କଥା ନ ଭାବି କୃଷ୍ଣଙ୍କ ପାଦ ତଳେ ମନ ଲଗାଅ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ଚାଳିଶତମ ଭାଗ। ଏ ଭାଗରେ କଣ୍ଠଧାନ କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ, ସୁବାସ ଦାସ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ତ୍ତମାନ ଅଦା ଓ ହଳଦୀ ଲଗାଇବାର ପ୍ରକୃଷ୍ଟ ସମୟ। ଜମି ପ୍ରସ୍ତୁତ କରି ଅଦା ଓ ହଳଦୀ ଲଗାନ୍ତୁ। ଅନୁମୋଦିତ ଅଦା କିସମଗୁଡ଼ିକ ହେଉଛି ସୁରଭି, ସୁରୁଚି, ସୁପ୍ରଭା। ହେକ୍ଟର ପ୍ରତି 15-17 କ୍ୱିଣ୍ଟାଲ ଅନୁମୋଦିତ ବିହନ ଲଗାନ୍ତୁ। ହଳଦୀର ଅନୁମୋଦିତ କିସମଗୁଡ଼ିକ ହେଉଛି ରଙ୍ଗ, ସୁରମା, ରୋମା ଏବଂ ରଶ୍ମି। ହେକ୍ଟର ପ୍ରତି 20-25 କ୍ୱିଣ୍ଟାଲ ବିହନ ଲଗାନ୍ତୁ। ଅଦା ଓ ହଳଦୀ ଚାଷ ପାଇଁ 1 ମିଟର ଚଉଡ଼ା ଓ 30 ସେଣ୍ଟିମିଟର ଉଚ୍ଚତାର ପଟାଳିମାନ କରନ୍ତୁ। ଦୁଇ ପଟାଳୀ ମଝିରେ 30 ସେଣ୍ଟିମିଟର ଜଳ ନିଷ୍କାସନର ନାଳି ରଖନ୍ତୁ। ଉଚ୍ଚ ପଟାଳୀ ଯୋଗୁଁ ଜଳ ନିଷ୍କାସନ ସୁବିଧା ହୋଇଥାଏ। ଅତିକମ୍ରେ ଲଗାଇବାର 1 ମାସ ପୂର୍ବରୁ ଜମି ପ୍ରସ୍ତୁତି କରି ଖରା ପଡ଼ିବାକୁ ଦିଅନ୍ତୁ। ପଟାଳୀ ଉପରେ ଧାଡ଼ିକୁ ଧାଡ଼ି 25 ସେଣ୍ଟିମିଟର ଓ ଗଛକୁ ଗଛ 15-20 ସେଣ୍ଟିମିଟର ବ୍ୟବଧାନ ରଖନ୍ତୁ। 5 ସେଣ୍ଟିମିଟର ଗଭୀର ସିଆରରେ ଆବଶ୍ୟକ ଖତ ଓ ସାର ଦିଅନ୍ତୁ। ଶୁଖିଲା ପାଳ ବା ନଡ଼ା ପତ୍ର ଦ୍ୱାରା ପଟାଳୀକୁ ଆଚ୍ଛାଦନ କରି ଜଳସେଚନ କରନ୍ତୁ। ଅଦା ଲଗାଇବା ବେଳେ ହେକ୍ଟର ପ୍ରତି 100 କିଲୋଗ୍ରାମ ଫସ୍ଫରସ ସାର, 50 କିଲୋଗ୍ରାମ ପଟାସ ସାର ଆବଶ୍ୟକ ହୋଇଥାଏ। ହଳଦୀ ଲଗାଇବା ବେଳେ ହେକ୍ଟର ପ୍ରତି 30 କିଲୋଗ୍ରାମ ଫସ୍ଫରସ ସାର ଓ 60 କିଲୋଗ୍ରାମ ପଟାସ ସାର ଦିଅନ୍ତୁ। କପା ଚାଷରେ ପତ୍ରଡିଆଁ, ପୋକ, ଅର୍ଭକ ଦେଖାଗଲେ ପ୍ରତି ଲିଟର ପାଣିରେ 2 ମିଲିଲିଟର ଡାଇମେଥଏଡ୍ କିମ୍ବା 3 ଲିଟର ପାଣିରେ 1 ମିଲିଲିଟର ଇମିଡା କ୍ଲୋପ୍ରିଡ୍ କିମ୍ବା 1 ଗ୍ରାମ ଥାୟୋମେଥକ୍ସାମ ମିଶାଇ ସକାଳବେଳା ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ। ଏହାଛଡ଼ା ଅଠାଳିଆ ଯନ୍ତାର ବ୍ୟବହାର କରନ୍ତୁ। କପା ଚାଷ କରିଥିଲେ କୋଡ଼ାଖୋସା କରି ହୁଡ଼ା ଟେକିଦିଅନ୍ତୁ। ଫସଲ 90 ଦିନ ପରେ କିମ୍ବା 3 ଫୁଟ ଉଚ୍ଚ ହୋଇଗଲେ ଅଗ ଛିଣ୍ଡାଇ ଦିଅନ୍ତୁ। ଗଛ 45 ଦିନର ହୋଇଯାଇଥିଲେ 4.5 ଲିଟର ପାଣିରେ 1 ମିଲିଲିଟର ହିସାବରେ ପ୍ଲାନୋଫିକ୍ ସିଞ୍ଚନ କରନ୍ତୁ। 15 ଦିନ ପରେ ପୁନର୍ବାର 4.5 ଲିଟର ପାଣିରେ 1 ମିଲିଲିଟର ପ୍ଲାନୋଫିକ୍ସ ମିଶାଇ ସିଞ୍ଚନ କରନ୍ତୁ। ସୂର୍ଯ୍ୟମୁଖୀ ଚାଷରେ ଧଳାମାଛି ଦମନ କରିବା ପାଇଁ ହେକ୍ଟର ପ୍ରତି 125 ଗ୍ରାମ ଏସିଟାମିପ୍ରିଡ୍ କିମ୍ବା 100-140 ମିଲିଲିଟର ଇମିଡା କ୍ଲୋପ୍ରିଡ୍, 17.8% ଏସ୍ଏଲ୍ ଔଷଧ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଝାମଳା ରୋଗ ଦମନ ପାଇଁ ହେକ୍ଟର ପ୍ରତି 750 ଗ୍ରାମ କାର୍ବେଣ୍ଡାଜିମ୍ ଗଛର ମୂଳ ଅଂଶରେ ପ୍ରୟୋଗ କରନ୍ତୁ। ପତ୍ରଚିତା ରୋଗ ଦମନ ପାଇଁ ହେକ୍ଟର ପ୍ରତି 2000 ଗ୍ରାମ ମାଙ୍କ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଆସନ୍ତୁ ଶୁଣିବା ଇସୋନୋଫିଲିଆ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଶରତ ଚନ୍ଦ୍ର ପାଣିଗ୍ରାହୀ।
4: ଆମ ଶରୀରରେ ଥିବା ଶ୍ୱେତ ରକ୍ତକଣିକା ଯାହାକୁ WBC ବା ହ୍ୱାଇଟ୍ ବ୍ଲଡ୍ ସେଲ୍ କୁହାଯାଏ, ସେଥିରେ ଇସୋନୋଫିଲ୍ ସେଲ୍ ବଢ଼ିଗଲେ ତାହାକୁ ଇସୋନୋଫିଲିଆ କୁହାଯାଏ। ପ୍ରକୃତ କଥା ହେଲା, ଇସୋନୋଫିଲିଆ ଏକ ରୋଗ ନୁହେଁ, ଏହା ରୋଗୀର ଗୋଟିଏ ସାମୟିକ ଅବସ୍ଥା। ରୋଗ ନିରୂପଣ ପାଇଁ ରକ୍ତ ପରୀକ୍ଷା କରାଯାଏ। ରକ୍ତରେ DC ବା ଡିଫରେନ୍ସିଆଲ୍ କାଉଣ୍ଟ କରାଗଲେ ଇସୋନୋଫିଲିଆ କେତେ ଅଛି ତାହା ଜଣାପଡ଼େ। ବର୍ତ୍ତମାନ ଜଳବାୟୁ ବା ତାପମାତ୍ରାକୁ ନେଇ ହିସାବ କଲେ ଉପକୂଳ ଓଡ଼ିଶାର ଜିଲ୍ଲାମାନଙ୍କରେ 5-6 ବା ଅତି ବେଶୀରେ 7-8% ପର୍ଯ୍ୟନ୍ତ ଇସୋନୋଫିଲର ନର୍ମାଲ ବା ସାଧାରଣ ଅବସ୍ଥା, ଯାହା ରୋଗୀର ବିଶେଷ କିଛି କ୍ଷତି କରେ ନାହିଁ। 8-10 ହେଲେ ଇସୋନୋଫିଲିଆ ରୋଗୀର କ୍ଷତି ଘଟାଇଥାଏ। ମାତ୍ର ଉପକୂଳ ଜିଲ୍ଲା ଭିନ୍ନ, ଅନ୍ୟ ଜିଲ୍ଲାମାନଙ୍କରେ 0-3 ପର୍ଯ୍ୟନ୍ତ ନର୍ମାଲ ବା ସାଧାରଣ ଅବସ୍ଥା, ତାଠାରୁ ଅଧିକ ହେଲେ ଇସୋନୋଫିଲିଆ ବଢ଼ିଯାଇଛି ବୋଲି ବୁଝାଯାଏ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଗଲେ ଆମକୁ ବିଭିନ୍ନ ପ୍ରକାର ରୋଗ ଆକ୍ରମଣର ଶିକାର ହେବାକୁ ପଡ଼େ। ତେଣୁ ରୋଗର ଚିକିତ୍ସା ପୂର୍ବରୁ ଆମକୁ ରକ୍ତ ପରୀକ୍ଷା କରିବାକୁ ହେଲେ ପ୍ରଥମେ DC ପରୀକ୍ଷା କରାଇବା ଦରକାର। ଏବେ ଆସନ୍ତୁ ଜାଣିବା, ଇସୋନୋଫିଲିଆ ଆମ ରକ୍ତରେ ରହିଲେ ଆମ ଶରୀରରେ କେଉଁ କେଉଁ ଲକ୍ଷଣ ଦେଖାଯାଏ ବା କେଉଁ କେଉଁ ରୋଗ ହେଲେ ଇସୋନୋଫିଲିଆ ଦେଖାଯାଏ। ଅଳ୍ପ ଅଳ୍ପ କାଶ ହେଲେ, ଅଣନିଶ୍ୱାସୀ ଲାଗିଲେ, ଦେହ ହାତ ଘୋଡ଼ାବିନ୍ଧା ହେଲେ, ଜ୍ୱର ଜ୍ୱର ଲାଗିଲେ, ଦେହ ହାତ କୁଣ୍ଡାଇ ହେଲେ, ମୁହଁ ହାତ ଗୋଡ଼ ଫୁଲିଲା ପରି ଦେଖାଦେଲେ, ମୁଣ୍ଡ ବିନ୍ଧିଲେ, ଆଖି ଅନେକ ଦିନ ଲାଲ ରହିଲେ, ଭୋର ଭୋର ଛିଙ୍କ ହେଲେ ଇସୋନୋଫିଲିଆ ଲକ୍ଷଣ ଥିବାର ଜଣାପଡ଼େ। ଦେହରେ ପୁରୁଣା ଥଣ୍ଡା ଥିବା ଏବଂ ଫାଇଲେରିଆ ରୋଗୀଙ୍କ ଦେହରେ ଇସୋନୋଫିଲିଆ ଅଧିକ ଥାଏ। ଛାତିରେ କଫ ରହିଲେ, ଶ୍ୱାସ ବା ନିମୋନିଆ ଭଳି ରୋଗୀ ଦେହରେ ଇସୋନୋଫିଲିଆ ଅଧିକ ଥାଏ। କୌଣସି ଆଣ୍ଠୁଗଣ୍ଠି ଜନିତ ରୋଗ ଯଥା ରିମାଟିଜିମ୍ ଏବଂ ଅଷ୍ଟିଓ ଆର୍ଥ୍ରାଇଟିସ୍ ଭଳି ରୋଗ ଥିଲେ ଇସୋନୋଫିଲିଆ ଅଧିକ ଥାଏ। ରକ୍ତ କର୍କଟ, ଯକ୍ଷ୍ମା ବା ଟ୍ୟୁବରକୁଲୋସିସ୍ ଭଳି ରୋଗୀଙ୍କ ଦେହରେ ଏହା ଅଧିକ ମାତ୍ରାରେ ଥିବାର ଜଣାଯାଏ। ଲିକୁମିଆ, ଟନ୍ସିଲାଇଟିସ୍, ମେନେଙ୍ଗାଇଟିସ୍, ଡିପ୍ଥିରିଆ, ମିଜିଲ୍, ସ୍ମଲ୍ପକ୍ସ, ଚିକେନ୍ପକ୍ସ ହୋଇଥିବା ରୋଗୀଙ୍କ ରକ୍ତରେ ଇସୋନୋଫିଲିଆ ଅଧିକ ରହିଥିବାର ଦେଖାଯାଏ। ପ୍ରଥମରୁ ଆଲୋଚନା କରାଯାଇଛି, ଏହା ଏକ ରୋଗ ନୁହେଁ, ମାତ୍ର ରୋଗୀକୁ ଭଲ କରାଯାଏ।

0: ଖାଇବାରେ ବାଧକ ସୃଷ୍ଟି କରେ। ଏହିଭଳି ରୋଗୀ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କଲେ ଆରୋଗ୍ୟ ଲାଭ କରିପାରିବେ। ହୋମିଓପାଥି ଚିକିତ୍ସାରେ ଇସନଫୁଲିଆର ଚିକିତ୍ସା ମଧ୍ୟ କରାଯାଇପାରେ। ହୋମିଓପାଥିର ବଡ଼ ବିଶେଷତ୍ୱ ହେଉଛି ଆମେ ରୋଗକୁ ଚିକିତ୍ସା ନ କରି ରୋଗର ଲକ୍ଷଣକୁ ଆଧାର କରି ଚିକିତ୍ସା କରିଥାଉ। ଜଣେ ରୋଗୀ ହୋମିଓପାଥିକ ଡାକ୍ତରଙ୍କ ପାଖରେ ତା'ର ରୋଗ ସମ୍ପର୍କରେ ନ କହି ତା'ର ଲକ୍ଷଣଗୁଡ଼ିକୁ ଯଦି ଠିକ୍ ଠିକ୍ ଭାବରେ କହିପାରିବ, ଅର୍ଥାତ୍ ମୁଁ ଗୋଟିଏ ଉଦାହରଣ ଦେଇ ଆପଣଙ୍କୁ କହୁଛି, ମୋତେ ବହୁତ ଶୋଷ ଲାଗୁଛି, ପ୍ରତି ଅଧଘଣ୍ଟା ବା ଏକ ଘଣ୍ଟା ଅନ୍ତରରେ ବହୁତ ପାଣି ପିଇବାକୁ ଇଚ୍ଛା ହେଉଛି, କିମ୍ବା ଶୋଷ ଆଦୌ ଲାଗୁନାହିଁ, କିମ୍ବା ମୋତେ ବହୁତ ଶୋଷ ଲାଗୁଛି କିନ୍ତୁ ପାଣି ପିଇବାକୁ ଇଚ୍ଛା ହେଉନି, ଏହିପରି ଭାବରେ କହିଲେ ଜଣେ ହୋମିଓପାଥି ଡାକ୍ତର ଆପଣଙ୍କୁ ସଠିକ୍ ଚିକିତ୍ସା କରାଇପାରିବେ। ହୋମିଓପାଥିକର ଲକ୍ଷଣ ଅନୁସାରେ ଇସନଫୁଲିଆ ପାଇଁ ଅନେକ ଔଷଧ ଯଥା ଆର୍ସେନିକ ଆଲବମ୍, ନେଟ୍ରିମ୍ ସଲ୍ଫ, ନେଟ୍ରିମ୍ୟୁର, ବ୍ରାଇନିଆ, ବେଲାଡୁନା, ସଲ୍ଫର, ରଷ୍ଟକ୍ସ, ରୋଡୋଡେଣ୍ଡ୍ରମ୍, ଥୁଜା, ଟ୍ୟୁବରକୁଲିନମ୍, ଜେଲସିମମ୍, ଉସିମମ୍ ସେଙ୍କ୍ଟମ୍ ଇତ୍ୟାଦି ଔଷଧକୁ ଧାରାବାହିକ ବ୍ୟବହାର କରାଯାଇଥାଏ। ପୁରୁଣା ରୋଗ ଶରୀରରେ ଥିଲେ ଏହା ଭଲ ହେବା ପାଇଁ ଅନେକ ଦିନ ଲାଗିଥାଏ। ଡାକ୍ତରଙ୍କଠାରୁ ଔଷଧ ଖାଇଲେ ହୁଏତ ଅଳ୍ପ ଦିନରେ ଭଲ ଲାଗିପାରେ। ରୋଗୀ ଭାବନ୍ତି ମୋର ରୋଗ ଛାଡ଼ିଗଲା, ମାତ୍ର ରୋଗ ଛାଡ଼ିନଥାଏ। ଗୋଟିଏ ଗୋଟିଏ ରୋଗ 3 ମାସରୁ 6 ମାସ ବା 6 ମାସରୁ ଅଧିକ ବା ବର୍ଷାଧିକ କାଳ ଔଷଧ ସେବନ କଲେ ଭଲ ହୋଇଥାଏ। ଆମକୁ ସେତେଦିନ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବାକୁ ପଡ଼େ।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ସମୀର ମିଶ୍ର।
2: ସୁପ୍ରଭାତ ଶ୍ରୋତାବନ୍ଧୁ, ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଭାତ ପରିକ୍ରମା।

ପୂର୍ବ ଦିଗରେ ଉଭା ହେଲେଣି ଦିନମଣି, ଧରାପୃଷ୍ଠରୁ ଅପସରି ଗଲାଣି ଅନ୍ଧକାର, ଚଳଚଞ୍ଚଳ ହେଉଛି ଜଗତ। ଏ ଆଉ ଏକ ସକାଳ, ଆଉ ଏକ ଦିନର ଆରମ୍ଭ। ବିଗତ ରାତିକ ଭିତରେ ମଣିଷ ପାଶୁରି ଦେଇଛି ତାର ସବୁ କ୍ଳାନ୍ତି ଆଉ ଅବସାଦକୁ। ନୂଆ ଦିନର ନୂଆ ସୂର୍ଯ୍ୟଙ୍କ କିରଣରୁ ସେ ପାଇଛି ପୁଣି କାମ କରିବା ପାଇଁ ଶକ୍ତି ଆଉ ଆଗ୍ରହ। ପ୍ରଭାତର କୋମଳ ପରଶରେ ସମସ୍ତେ ପୁଲକିତ। ଲୋକମାନେ ନିଜ ନିଜର ଅଧୁରା କାମ ସବୁକୁ ପୂରା କରିବା ପାଇଁ ବାହାରି ପଡ଼ିଲେଣି।

ଶ୍ରୋତାବନ୍ଧୁ, ଚଢ଼େଇଟିକୁ ଦେଖିଲେ କିଏ ବା ଖୁସି ନ ହୁଏ? ପ୍ରକୃତିର ଅନବଦ୍ୟ ଦାନ ଏଇ ପକ୍ଷୀକୂଳ, ପରିବେଶର ଜାଗ୍ରତ ପ୍ରହରୀ ଏମାନେ। ଅନିଷ୍ଟକାରୀ କୀଟପତଙ୍ଗମାନଙ୍କୁ ଖାଇ ଫସଲକୁ ସୁରକ୍ଷା ଦେବାଠୁ ଆରମ୍ଭ କରି ପାଣିପାଗ ପରିବର୍ତ୍ତନର ସଂକେତ ପର୍ଯ୍ୟନ୍ତ ପକ୍ଷୀମାନଙ୍କଠାରୁ ଅନେକ ଉପକାର ପାଇଥାଏ ସମଗ୍ର ଜୀବଜଗତ। ଶ୍ରୋତାବନ୍ଧୁ, ଜୀବନ ପାଇଁ ପାଣିର ଆବଶ୍ୟକତା ସବୁଠୁ ବେଶୀ। ଜଳ ବିନା ଜୀବନ ଅସମ୍ଭବ। ଏହି ଗ୍ରୀଷ୍ମଦିନମାନଙ୍କରେ ପଶୁପକ୍ଷୀମାନେ ପାଣି ମୁନ୍ଦାଏ ପାଇଁ ଖୁବ୍ କଷ୍ଟ ସହିଥାନ୍ତି। ପିଇବା ପାଇଁ ସେମାନଙ୍କୁ ପାଣି ମୁନ୍ଦାଏ ସହଜରେ ମିଳିନଥାଏ। ଏହି ପଶୁପକ୍ଷୀମାନଙ୍କୁ ଜଳ କଷ୍ଟରୁ ରକ୍ଷା କରିବା ପାଇଁ ଆମେ ସମସ୍ତେ ନିଜ ଘରର ଛାତ ଉପରେ, ଘର ଆଗରେ ବା ବଗିଚାରେ ପାଣିର ପାତ୍ର ରଖିବା। ଆମର ଏହି ଛୋଟିଆ ପ୍ରୟାସ ଅନେକ ପଶୁପକ୍ଷୀଙ୍କର ତୃଷା ମେଣ୍ଟାଇ ପାରିବ।

ଶ୍ରୋତାବନ୍ଧୁ, ଏବେ ପରିବେଶକୁ ନେଇ ସବୁଠି ଚର୍ଚ୍ଚା, ସବୁଠି ଆଲୋଚନା। ଦିନକୁ ଦିନ ଆମ ପରିବେଶରେ ପ୍ରଦୂଷଣର ମାତ୍ରା ବଢ଼ିଚାଲିଛି। ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଗାଡ଼ି ମଟରର ସଂଖ୍ୟା ମାତ୍ରାଧିକ ଭାବେ ବୃଦ୍ଧି ପାଉଛି। ନୂଆ ନୂଆ କଳକାରଖାନାମାନ ସ୍ଥାପନ ହେଉଛି। ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାରେ ଯାହାର ସବୁଠୁ ବଡ଼ ଅବଦାନ ଗଛ ବା ଜଙ୍ଗଲ, ସେସବୁ ଧୀରେ ଧୀରେ କମିଯାଉଛି। ପରିବେଶକୁ ନେଇ ଖୁବ୍ ଚିନ୍ତା ପ୍ରକଟ କଲେଣି ପରିବେଶବିତ୍, ବୁଦ୍ଧିଜୀବୀ ଆଉ ସଚେତନ ଲୋକମାନେ। ପରିବେଶରେ ପ୍ରଦୂଷଣର ମାତ୍ରା ବଢ଼ିବା କାରଣରୁ ପାଣିପାଗରେ ଦେଖାଯାଉଛି ଅନିୟମିତତା।

0: ଏଇଭଳି ଯଦି ଅନିୟମିତତା ଲାଗି ରହେ ତେବେ ତା'ର ପରିଣାମ ଯେ କେତେ ଭୟଙ୍କର ହେବ ସେ କଥା ଚିନ୍ତା କରି ପରିବେଶବିତ୍ମାନେ ଆଶଙ୍କା ପ୍ରକଟ କରେଣି। ଆମ ପରିବେଶକୁ ସୁସ୍ଥ ରଖିବା ଦିଗରେ ସମସ୍ତେ ସଚେତନ ହେବା ନିଶ୍ଚୟ ଆବଶ୍ୟକ। ପରିବେଶ ସୁରକ୍ଷାକୁ ନେଇ ସଂକ୍ଷିପ୍ତ ଅଭିମତ ରଖନ୍ତି ପରିବେଶବିତ୍ ଡକ୍ଟର ତପୋଧନ ପଣ୍ଡା।
1: ପୂର୍ବରୁ ପରିବେଶକୁ ନେଇ ଏତେ ଚର୍ଚ୍ଚା ହେଉନଥିଲା। ପରିବେଶ ସମ୍ବନ୍ଧରେ ମଣିଷ ନିଶ୍ଚିନ୍ତ ଥିଲା, ବାୟୁ ଜଳ ମୃତ୍ତିକା ଏତେ ପ୍ରଦୂଷିତ ନଥିଲା। ପ୍ରଦୂଷଣ ହେଲେ ତାର ପରିଣାମ କଣ ହେବ ତାହା ମାତ୍ର ଶିଳ୍ପାଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କ ମଧ୍ୟରେ ସୀମିତ ଥିଲା, ମାତ୍ର ଏବେ ସେ ଅବସ୍ଥା ନାହିଁ। ପରିବେଶ ଏତେ ପରିମାଣରେ ପ୍ରଦୂଷିତ ଯେ ବିଶୁଦ୍ଧ ବାୟୁ ବିଶୁଦ୍ଧ ଜଳ ପାଇବା ଉପରେ ଏକ ପ୍ରଶ୍ନବାଚୀ ଠିଆ ହୋଇଯାଇଛି। ଏହି ଜଳ ବାୟୁ ମୃତ୍ତିକା ପ୍ରକୃତିର ଅମୂଲ୍ୟ ଅବଦାନ। ପ୍ରଦୂଷିତ ପରିବେଶରେ ଜୀବନ ଧାରଣ ଏକଦମ ଅସମ୍ଭବ। କଳକାରଖାନା ମାନଙ୍କରୁ ବାୟୁମଣ୍ଡଳକୁ ଚାଲିଯାଉଥିବା ବିଷାକ୍ତ ଗ୍ୟାସ, ସେଗୁଡିକ ମଧ୍ୟରେ ସଲଫର, କାର୍ବନ, ନାଇଟ୍ରୋଜେନ ଆଦିର ଅକ୍ସାଇଡ, ଏଗୁଡିକ ଶରୀର ମଧ୍ୟରେ ରୋଗ ତ ସୃଷ୍ଟି କରେ, ତା ସହିତ ଏଗୁଡିକୁ କୁହାଯାଏ ଗ୍ରୀନ ହାଉସ ଗ୍ୟାସ। କମ୍ବଳ ଭଳି ପୃଥିବୀକୁ ଘୋଡାଇ ରଖିବା ହେତୁ ଏହି ଗ୍ୟାସ ଗୁଡିକ ସୂର୍ଯ୍ୟଠାରୁ ଗ୍ରହଣ କରୁଥିବା ଉତ୍ତାପ ପୃଥିବୀ ବିକିରଣ କରିପାରେ ନାହିଁ, ଫଳରେ ତାପମାତ୍ରା ବୃଦ୍ଧି ଘଟେ। ଏହାରି କାରଣ ହୁଏ ଜଳବାୟୁ ପରିବର୍ତ୍ତନ, ଫଳରେ କେଉଁଠି ମରୁଡ଼ି ତ କେଉଁଠି ଫସଲ ହାନି, କେଉଁଠି ଫସଲ ନଷ୍ଟ କରୁଥିବା କୀଟଙ୍କର ପ୍ରାଦୁର୍ଭାବ ବିଶ୍ୱକୁ ଧୀରେ ଧୀରେ ଦାରିଦ୍ର୍ୟ ଓ କ୍ଷୁଧା ଆଡ଼କୁ ଟାଣି ନେଇଛି। ସମଗ୍ର ବିଶ୍ୱ ଆଜି ସ୍ତମ୍ଭୀଭୂତ। ଏସବୁକୁ ରୋକିବା ପାଇଁ ଆମମାନଙ୍କ ଭିତରେ ସଚେତନତା ସୃଷ୍ଟି ହେବା ଜରୁରୀ। ଆମକୁ ମନେ ରଖିବାକୁ ହେବ ଯେ ବିଶୁଦ୍ଧ ପରିବେଶ ହିଁ ପ୍ରଦାନ କରେ ରୋଗମୁକ୍ତ ଜୀବନ। ଯେପର୍ଯ୍ୟନ୍ତ ପ୍ରଦୂଷିତ ପରିବେଶ ପ୍ରତି ଆମର ସଚେତନତା ସୃଷ୍ଟି ହେବ।
0: ହଁ ଶ୍ରୋତା ବନ୍ଧୁ, ପରିବେଶ ସୁରକ୍ଷାର ଦାୟିତ୍ୱ ଆମ ସମସ୍ତଙ୍କର। ଆସନ୍ତୁ ସମସ୍ତେ ସଚେତନ ହେବା, ପରିବେଶକୁ ସୁସ୍ଥ ରଖିବା ଦିଗରେ ସଂକଳ୍ପବଦ୍ଧ ହୋଇ କାମ କରିବା।

ରେଡିଓ ଗାଁ ଗହଳିଠୁ ଆରମ୍ଭ କରି ସହର ବଜାର ସବୁଠି ଅତି ପରିଚିତ ଏହି ରେଡିଓ ଦିନ ଥିଲା ଲୋକମାନଙ୍କ ପାଖରେ ସୂଚନା ଓ ମନୋରଞ୍ଜନର ଏକମାତ୍ର ମାଧ୍ୟମ ଥିଲା ଏହି ରେଡିଓ ଆକାଶବାଣୀ ସମାଜର ସବୁବର୍ଗର ଲୋକଙ୍କ ପାଖରେ ସୂଚନା ପହଞ୍ଚାଇବା ଓ ମନୋରଞ୍ଜନର ମାଧ୍ୟମ ହେବାର ଯାତ୍ରା

ମଧ୍ୟରେ ଆରମ୍ଭ କରିଥିଲା 1936 ମସିହା ଜୁନ୍ 8 ତାରିଖରେ ବମ୍ବେ ସହର ଯାହା ଏବେ ମୁମ୍ବାଇ ନାମରେ ପରିଚିତ ସେଉଠୁ ଆରମ୍ଭ କରିଥିଲା ଆକାଶବାଣୀ ତାର ଜୟଯାତ୍ରା ଏବେ 90 ବର୍ଷରେ ପାଦ ଥାପିଛି ଏହି ଅତି ପରିଚିତ ଆମ ଆକାଶବାଣୀ ଇତିମଧ୍ୟରେ ଅନେକ ପରିବର୍ତ୍ତନ ହୋଇଛି ଅନେକ କଳାକାରଙ୍କୁ ସୃଷ୍ଟି କରିଛି ଏବଂ ଅଗଣିତ କଳାକାରଙ୍କର କଳାକୁ ସାଇତି ରଖିଛି ଏହି ଆକାଶବାଣୀ ବହୁଜନ ହିତାୟ ବହୁଜନ ସୁଖାୟର ମନ୍ତ୍ରକୁ ଆଧାର କରି ଆଜି ବି ପ୍ରସ୍ତୁତ କରିଚାଲିଛି ତାର କାର୍ଯ୍ୟକ୍ରମମାନ ଆଜି ବି ଅଗଣିତ ଶ୍ରୋତାଙ୍କ ଦ୍ୱାରା ଆଦୃତ ଏହି ଆକାଶବାଣୀ ଆକାଶବାଣୀ ଏବେ ସବୁଠି ସବୁବେଳେ ଓ ସମସ୍ତଙ୍କ ପାଇଁ।

0: ଆଜିର କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ଲେଖିବେ। ଆଜି ପାଇଁ ଏତିକି, ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ସମୀର ମିଶ୍ର। ଆକାଶବାଣୀ କଟକ କଥିକା ଆଜି ଏଥିରେ ଆସନ୍ତୁ ଶୁଣିବା ବିଶ୍ୱ ପରିଚ୍ଛନ୍ନ ରହ, କହିଛନ୍ତି ବିଶ୍ୱରଞ୍ଜନ କବି ଶତପଥୀ।
2: ଆମ ଦେଶର ସର୍ବପ୍ରାଚୀନ ସଭ୍ୟତା ସିନ୍ଧୁ ପ୍ରଦେଶର ମହେଞ୍ଜୋଦାରୋ ଓ ପଶ୍ଚିମ ପଞ୍ଜାବର ହରପ୍ପାଠାରେ ଆବିଷ୍କୃତ ହୋଇଥିଲା। ଏହି ସଭ୍ୟତାରୁ ଅଳିଆ ଆବର୍ଜନା ନିଷ୍କାସନର ସୁବିସ୍ତୃତ ପଦ୍ଧତି ଥିଲା। ହେଲେ ଆମେ କ'ଣ କିଛି ଶିଖିପାରିଲୁ? ଆମେ ଦିନକୁ ଦିନ ଅଳିଆ ଆବର୍ଜନା ଭିତରେ ଘାଣ୍ଟି ହୋଇଗଲୁ। ଏ ପରାଧୀନ ଦେଶକୁ ସ୍ୱାଧୀନ କରିଥିଲେ ଗାନ୍ଧୀ ମହାତ୍ମା। ସେ ଏ ଦେଶକୁ ସ୍ୱାଧୀନ କରିବା ନିମନ୍ତେ ପ୍ରଥମେ ସବୁ ଅଳିଆ ହଟାଇବାକୁ ନିଷ୍ପତ୍ତି ନେଇଥିଲେ। ସ୍ୱାଧୀନତାର ବାର୍ତ୍ତା ପ୍ରଚାର କରିବାକୁ ଯେଉଁ ଗାଁକୁ ଯାଉଥିଲେ ସେ ଗାଁରୁ ଖୋଜି ଖୋଜି ନିଜ ହାତରେ ଅଳିଆ ସଫା କରୁଥିଲେ। ଲୋକଙ୍କ ମନରେ ଥିବା ଅଶିକ୍ଷା, ଅନ୍ଧବିଶ୍ୱାସ ଓ କୁସଂସ୍କାର ତଥା ଛୁଆଁ ଅଛୁଆଁର ଅଳିଆ ସଫା କରିବା ନିମନ୍ତେ ସଦ୍ ଉପଦେଶ ଦେଉଥିଲେ। ହେଲେ ଏବେ ଦେଖୁନାହାନ୍ତି, ରାଜ୍ୟସାରା ଯୁଆଡ଼େ ଦେଖ ଖାଲି ଅଳିଆ ଅଳିଆ ଅଳିଆ। ଦାଣ୍ଡରୁ ଉପଖଣ୍ଡ କାର୍ଯ୍ୟାଳୟ ଯାଗେ ଭର୍ତ୍ତି ହୋଇ ରହିଛି ଅଳିଆ। ଅନେକ ଅଳିଆକୁ ଏକ ଫାଲତୁ ଚିଜ ବୋଲି ବିଚାରୁଥିଲେ ମଧ୍ୟ ଅଳିଆ ଏବେ କାୟା ବିସ୍ତାର କରିଚାଲିଛି ସାରା ବ୍ରହ୍ମାଣ୍ଡକୁ। ତାର ବିଶାଳ ଆଁରେ ସତେକି ଗ୍ରାସ କରିଯିବ ଏ ସମଗ୍ର ଜୀବସତ୍ତାକୁ। ଦପ୍ତରମାନଙ୍କରେ ବାବୁମାନଙ୍କ ଟେବୁଲ ଉପରେ ଗଦା ହୋଇଥିବା ନଥିପତ୍ରର ଅଳିଆ, ମନରେ ଅହଙ୍କାରର ଅଳନ୍ଧୁ, ପ୍ରଶାସନର ସରଣୀରେ ବହୁ ବର୍ଜନୀୟ ଗଣ୍ଠି, ବାଙ୍କ ଚକମାନଙ୍କରେ ବହୁ ପୁରୁଣା କଳଙ୍କି, କଥା ଓ କାମରେ ଅସାଧୁତାର ଅଳିଆ, କୋଣମାନଙ୍କରେ ସଂକୀର୍ଣ୍ଣତା, ଭଲ ଆଖି ଥାଇବି ଅନ୍ଧାର କଣାର ରୁଗ୍ଣତା, ଛକା ପଞ୍ଝାରେ ରହି ପରସ୍ପର ପ୍ରତି ଭୟ ସନ୍ଦେହ ଘୃଣା ଈର୍ଷାର ପୁରୁଣା ଆଲୋକାତରା ଭଳି ପରସ୍ତ ପରସ୍ତ ପ୍ରଲେପର ଅଳିଆ ଯାଦୁ ଓ ବିଞ୍ଚି ପ୍ରାୟ ମାଡ଼ିଗଲାଣି ଏ ରାଜ୍ୟସାରା। ଅଳିଆକୁ ନେଇ ସବୁ ସାହି ବସ୍ତି ପ୍ଲଟ୍ଗୁଡ଼ିକରେ ପଡ଼ୋଶୀ ପଡ଼ୋଶୀମାନଙ୍କ ମଧ୍ୟରେ ଆରମ୍ଭ ହୁଏ ଅଭିସମ୍ପାତ। ଦୁଷ୍ଟଗ୍ରହ ଶନି ଓ ଅହଙ୍କାରୀ ଆତଙ୍କବାଦୀ ନାମରେ କେହି କେହି କାହାରିକୁ ନାମିତ କରିପକାନ୍ତି। ପ୍ରଥମେ ଘଟଣାଟି ଆରମ୍ଭ ହୁଏ ଏହିପରି। ମନେକର ଶ୍ରୀମତୀ ମିଶ୍ର ତାଙ୍କ ପାଚେରୀ ଆରପଟେ ରହୁଥିବା ଶ୍ରୀମତୀ ମହାନ୍ତିଙ୍କ ଘରପଟକୁ ଅଣ୍ଡାଖୋଳ, ପରିବା ଚୋପା, ଚିରା କାଗଜ, ଭଙ୍ଗା ବ୍ଲେଡ୍ ପ୍ରଭୃତିକୁ ପଲିଥିନରେ ପୁରାଇ ସନ୍ତର୍ପଣରେ ଫିଙ୍ଗି ଦିଅନ୍ତି। ଶ୍ରୀମତୀ ମହାନ୍ତିକି ଛାଡ଼ିବା ଲୋକ, ସେ ମଧ୍ୟ ମାଛକଣ୍ଟା, ବ୍ରେଡ୍, ଜରି, ପ୍ରସାଧନ ସାମଗ୍ରୀର ଅଦରକାରୀ ବସ୍ତୁକୁ ଠୁଙ୍ଗାରେ ପୂରାଇ ଛାଡ଼ିଦିଅନ୍ତି ଶ୍ରୀମତୀ ମିଶ୍ରଙ୍କ ଘରପଟକୁ। ଫଳସ୍ୱରୂପ ବାକ୍ୟରେ ଅଶାଳୀନ ଗାଳି, ଆଚରଣରେ ଯୁଦ୍ଧକାଳୀନ ଉତ୍ତେଜନା, ବନ୍ୟା ସ୍ରୋତ ପ୍ରାୟ କୂଳ ଲଙ୍ଘି ଆସେ। ଚିତ୍କାର ଶୁଭେ, ଆଲୋ ହେ ଅଳିଆ ପକେଇବୁ ତୁ, ଆଉ ସଫା କରିବି ମୁଁ। ସେପଟୁ ଶୁଭେ, ମୁଁ ଅଳିଆ ଅଲବତ୍ ପକାଇବି, ତୋ ଦାଣ୍ଡରେ ପଡ଼ୁ କି ମୁଣ୍ଡରେ ପଡ଼ୁ, ମୋର କିବା ଯାଇ ଆସେ। ଏହି କାଳରେ ଯେଉଁ ସ୍ୱାମୀମାନେ ସ୍ତ୍ରୀମାନଙ୍କ ପକ୍ଷ ସମର୍ଥନ କରି ସମ୍ମୁଖ ସମରକୁ ଖେପି ଆସନ୍ତି, ସେମାନେ ପତ୍ନୀମାନଙ୍କ ଦ୍ୱାରା ପ୍ରକୃତ ଯୋଦ୍ଧାର ଆଖ୍ୟା ପାଉଥିଲା ବେଳେ ନୀରବି ଯାଉଥିବା ସ୍ୱାମୀମାନେ ଛେରୁଆ ନାମରେ ନାମିତ ହୁଅନ୍ତି। ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ନ୍ୟାୟରେ ବେଳେବେଳେ ସମୟ କଡ଼ଲେ ଉଠାଏ। ସମାଜ ଜୀବନ

0: ଏଇ କିଛି କରିତକର୍ମା ଧୂରିଣଙ୍କର ଆବିର୍ଭାବ ଘଟେ। ହଠାତ୍ ସେମାନଙ୍କ ଚେତନାକୁ ସଞ୍ଚରିଯାଏ, ଆସ ସମସ୍ତେ, ଧର ଗାଣ୍ଡୁଆ, ଧର ଶାବଳ, ଉଠାଅ କୋଡ଼ି, ଆସ ଆମ ସାହିର ସବୁ ଅଳିଆ ସଫା କରିବା। ସବୁ ପ୍ଲଟ, ସବୁ ସାହି, ସବୁ ବସ୍ତିର ପଡ଼ୋଶୀମାନେ ପ୍ରତିପକ୍ଷ ନ ହୋଇ ସ୍ୱପକ୍ଷ ହୋଇ ଠିଆ ହୁଅନ୍ତି। ସବୁ ପାରିବାପଣର ଏକତ୍ର ହୁଏ। କ୍ରମେ ସବୁ ରାସ୍ତାର ଅଳିଆ ହଟେ, ନାଳ ନର୍ଦ୍ଦମା ପରିଷ୍କାର ହୁଏ। ସବୁ କାନ୍ଥରୁ ଅପରିଚ୍ଛନ୍ନ ଭାଷା, ମୁକୁଳା ପୋଷ୍ଟର ସଫାସଫି ହୋଇ ଚକାଚକ ହୋଇଯାଏ। ଆମେ ଶବ୍ଦଟି ଯଦି ନିରନ୍ଧ୍ର ଆପଣାପଣରେ ସମର୍ଥ ହୁଏ, ତେବେ ସବୁ ଦୁର୍ଜୟ ସ୍ଥାନରେ ବିଜୟର ପତାକା ଫରଫର ହୋଇ ଉଡ଼େ। ଶ୍ରୋତାବନ୍ଧୁଗଣ, ଆପଣମାନେ ଅଳିଆକୁ ଏକ ଦୁର୍ଗନ୍ଧଯୁକ୍ତ ଫାଲତୁ ଚିଜ ବୋଲି ନ ଭାବି ମୋ ହାତ ଧରନ୍ତୁ, ମୁଁ ବି ଧରିବି ଆପଣଙ୍କ ହାତ। ଆପଣଙ୍କ ଦାଣ୍ଡରୁ ଆରମ୍ଭ ହେଉଥିବା ଏ ଅଳିଆ ହଟାଇବା କାମ ସମଗ୍ର ବ୍ରହ୍ମାଣ୍ଡକୁ ବ୍ୟାପିଯାଉ, ବିଶ୍ୱ ପରିଚ୍ଛନ୍ନ ରହୁ।
1: କଥିକିରି ଶୁଣିଲି ବିଶ୍ୱ ପରିଚ୍ଛନ୍ନ ରହୁ, କହିଲେ ବିଶ୍ୱରଞ୍ଜନ କବି ଶତପଥୀ, ଆକାଶବାଣୀ କଟକ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
1: ଆରମ୍ଭ କରୁଛୁ ପଲ୍ଲୀ ସଂଗୀତର ବିଶେଷ କାର୍ଯ୍ୟକ୍ରମ ମଧୁମାଳତୀ।

ଶିଳ୍ପୀ ସଙ୍ଗୀତା ଗୋସାଇ, ସ୍ୱରଚଞ୍ଚ ଚେନା ଓ ସଙ୍ଗୀତ ପରିଚାଳନା ବିଶ୍ୱନାଥ ମିଶ୍ର, ପ୍ରଯୋଜନା ଦୁର୍ଗା ମାଝୀ। ପ୍ରଥମେ ଶିଳ୍ପୀ ଗାଇଛନ୍ତି ବାବାଜୀ ଚରଣ ଜେନାଙ୍କ ରଚନା। ପଖାଳରେ ପଖାଳ ମୋ ସଜ ପଖାଳ, ଝୁରି ହୁଏ ମନ ତତେ ସଞ୍ଜ ସକାଳ, ନ ଦେଖିଲେ ତତେ ଦିନେ ମନ ବିକଳ ପଖାଳରେ ପଖାଳ।

କଥାଟିଏ ଆଜି ପଚାରୁଛି ତତେ, ସତ କହ ନିଲୋ ବୋ, ବଢ଼େଇ କୁଢ଼େଇ ଶେଷରେ କାହିଁକି ପରଘର ତଡ଼ିଦେଉ। ଶିଳ୍ପୀ ସଙ୍ଗୀତା ଗୋସାଇଁ, ଏଥିରେ ଗାଇଛନ୍ତି କ୍ଷୀରଚନ୍ଦ୍ର ପୋଥାଳଙ୍କ ରଚନା।

ଶେଷରେ ଶିଳ୍ପୀ ଗାଇଛନ୍ତି, ଆସିଲା ରଜ ହୁଅଲ ସଜ ବଉଳ, ଗାଁକୁ ଯିବା ବୁଲି ଖେଳିବା ରଜ ଦୋଳି, ଗୁଆଫାଳ ଜୋତା ପାଦରେ ପିନ୍ଧିବା ହୋଇବା ସଜବାଜ। ଶିଳ୍ପୀଙ୍କ କଣ୍ଠରେ ଏଥର ରାଜା ଅର୍ଥେନ୍ଦୁ ଶେଖର ମହାନ୍ତିଙ୍କ ରଚନାରୁ ଏହି ପଲ୍ଲୀ ଗୀତ।

0: ଶିଳ୍ପୀ ସଙ୍ଗୀତା ଗୋସାଇ, ସରୋଜନ ଯୋଜନା ଓ ସଙ୍ଗୀତ ପରିଚାଳନା ବିଶ୍ୱନାଥ ମିଶ୍ର, ପ୍ରଯୋଜନା ଦୁର୍ଗା ମାଝି। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ ତବ୍ଲାରେ ବିଭୁପ୍ରସାଦ ନନ୍ଦ, କିବୋର୍ଡରେ ପରମାନନ୍ଦ ସାହୁ, ଅକ୍ଟୋପ୍ୟାଡ୍ରେ ଦେବକାନ୍ତ ନନ୍ଦ, ଡୋଲକରେ ସନ୍ଦୀପ କୁମାର ସାହୁ, ବଂଶୀ ପ୍ରଦୀପ୍ତ ଶେଖର ମହାପାତ୍ର, ବିହେଲା କୁମାର ଚନ୍ଦ୍ର ମହାନ୍ତି, ଗିଟର ନିତ୍ୟ ଶ୍ରୀରଞ୍ଜନ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

ଶୁଣିଥିଲେ ଓଡ଼ିଆ ଆଲବମ୍ରୁ କେତୋଟି ଭକ୍ତିଗୀତ ଆକାଶବାଣୀ କଟକ ଆସନ୍ତୁ ଶୁଣିବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେହୀଶ ବିଳାସର 28ତମ ଭାଗ ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ଏକାଦଶ ଛନ୍ଦର ଏଗାରରୁ କୋଡ଼ିଏ ପଦକୁ ନେଇ ଏହି ଭାଗରେ ସୀତାଙ୍କର ଶୋଭା ଦର୍ଶନରେ ମର୍ଯ୍ୟାଦାବନ୍ତ ପ୍ରଭୁ ଶ୍ରୀରାମ ଉଲ୍ଲସିତ। ଏହି ସମୟରେ ବ୍ରୀଡ଼ା ବା ଲଜ୍ଜାଯୁକ୍ତା ଅତି ଆଗ୍ରହ ଓ ଉତ୍କଣ୍ଠାରେ ଉତ୍କଣ୍ଠି ତଥା ସୁକଣ୍ଠୀ ସୀତା ରାମଙ୍କର ଗଳାରେ ବରଣମାଳା ଲମ୍ବାଇଲେ। ଜନକ ବିଶ୍ୱାମିତ୍ରଙ୍କୁ କହିଲେ କାଲି ବିବାହ କରିବା। ବିରୋଧ କରି ଲକ୍ଷ୍ମଣ କହିଲେ ଆମ ଜନକ ଦଶରଥ ନ ଜାଣି କି ବିବାହ। ଲକ୍ଷ୍ମଣଙ୍କ ମତ ଅନୁସାରେ ସତାନନ୍ଦ ଋଷିଙ୍କୁ ବହତୁ ବା ଦୂତ ରୂପେ ଅଯୋଧ୍ୟାକୁ ପଠାହେଲା ଦଶରଥଙ୍କୁ ସନ୍ଦେଶ ଦେବା ପାଇଁ। ଶେଷ ବା ଅନନ୍ତ ଓ ଶେଷ ଶଯ୍ୟାରେ ସାଇତ ବିଷ୍ଣୁ ରୂପୀ ରାମ ଲକ୍ଷ୍ମଣଙ୍କୁ ଚିନ୍ତା କଲେ ଭଞ୍ଜ। ଏଇଠି ଶେଷ ହୋଇଛି କାବ୍ୟର ଏକାଦଶ ଛାନ୍ଦ।

ଶୁଣୁଥିଲି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେହୀଶ ବିଳାସର 28ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ତୃପ୍ତି ଦାସ, ସ୍ନିଗ୍ଧାରାଣୀକର, ବିନୋଦ ବିହାରୀ ପଣ୍ଡା ଏବଂ କେଶବ ଚନ୍ଦ୍ର ରାଉତ। ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ, ବର୍ଣ୍ଣନା ଡକ୍ଟର ଶାନ୍ତନୁ କୁମାର ରଥ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା, ପୃଷ୍ଠଭୂମି ଆଲେଖ୍ୟ ରଜତ କୁମାର କର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

ଆରମ୍ଭ କରୁଛୁ କିଛି କଥା କିଛି ଗୀତର କାର୍ଯ୍ୟକ୍ରମ ଗୀତ ଗୀତିକା। ଚାଲନ୍ତୁ ନା କିଛି ସମୟ ଏହି ଗୀତ ଗୀତିକା ଅଗଣାରେ ହଜିଯିବା, ପୁଣି ମନେ ପକେଇବା ସେହି ପୃଷ୍ଠାକୁ ଯେଉଁ ପୃଷ୍ଠା ଏଯାବତ୍ ବଞ୍ଚି ଚାଲିଛେ ଆମେ, ମନେ ପକେଇବା ସେହି ଅଧ୍ୟାୟକୁ, ଜୀବନର ସେହି ଅଧ୍ୟାୟ ଯାହା ଲିପିବଦ୍ଧ ହୃଦୟରେ, ପୁଣି ଲିପିବଦ୍ଧ ଆମ ପରିବାର ସହିତ। ଚାଲନ୍ତୁ ନା ଏ ଗୀତ ଗୀତିକା ଅଗଣାରେ କିଛି କ୍ଷଣ ହଜିଯିବା ସେ ଜୀବନ ଅଧ୍ୟାୟର ପୃଷ୍ଠାରେ।

ହୃଦୟର କଥା ହୃଦୟ ଭିତରେ ଲେଖୁଛି କାହାଣୀ, ମନ ଚାହି କହିବାକୁ ସେଇ କାହାଣୀ। ସେଇ କାହାଣୀରେ ଜଣେ ରାଜା ଆଉ ଜଣେ ରାଣୀ, ଯାହା ଶୁଣିଥିଲା କାନଦିନେ ପାଠ ପଢ଼ି ନଥିବା ବେଳେ, ଖରାଦିନେ ଆଈ ମା ପାଖରେ ଚାନ୍ଦକୁ ଦେଖି ରାତିର ଖୋଲା ଆକାଶ ତଳେ ଆଖିରେ ନିଦ ଜଗେଇ ଆସୁଥିବା ବେଳେ ଆଜି ତାକୁ ପୁଣି ଖୋଜୁଛି। ମନ ଧରି ସେଇ ଉପନ୍ୟାସର ପୃଷ୍ଠରେ ଜୀବନର କାହାଣୀରେ ସତରେ ସେଇ କଥା କିଛି ଅଲଗା ନଥିଲା। ଏମିତି କଥା ସବୁ ଆଜି ପୁଣି ଯେତେବେଳେ ସ୍ମୃତିପଟଲେ ଉଠି ଯାଉଛି, ବହିର ସେଇ ପୃଷ୍ଠାକୁ, ସାଉଁଟା ସ୍ୱପ୍ନକୁ ବାସ୍ତବ ରୂପ ନେବାର ପଛର ସେଇ କାହାଣୀକୁ।

ଅଳ୍ପ ଦିନର ଜୀବନର ଗଳ୍ପରେ ଲେଖା ଅଧ୍ୟାୟମାନ ସବୁ ଜଣେ ନାହିଁ ପୃଷ୍ଠା ସଂଖ୍ୟା କେତେ ଯାଏଁ ଯିବ ଏହି ପୃଷ୍ଠା ହେଲେ ଆରମ୍ଭ ହୋଇଛି ସାଉଁଟିଛି ଅନେକ କିଛି ସ୍ମୃତି କିଛି ଅନୁଭୂତି କିଛି ପୁଣି ତ୍ୟାଗର କଥା ହଁ ଠିକ୍ ବହିର ଅଧ୍ୟାୟ ପରି ଏହି ହୃଦୟର କଲମରେ ଲେଖା ହେଉଛି ମନର ସେକାନ୍ତରେ କେତେ ଯେ ଅକୁହା କାହାଣୀ।

ଶ୍ରୋତାବନ୍ଧୁ କେବେ ଜୀବନ ବହିକୁ ଲେଉଟେଇ ଦେଖିବାକୁ ଇଚ୍ଛା କରିଛନ୍ତି, ଚେଷ୍ଟା କରିଛନ୍ତି? କେବେ ଇଚ୍ଛା ହେଇନି ବିତି ଯାଇଥିବା ସେହି ଦିନକୁ, ଜୀବନର ସେହି ଅଧ୍ୟାୟକୁ ପୁଣି ଥରେ ତର୍ଜମା କରିବାକୁ, ପୁଣି ଥରେ ତାରି ଭିତରୁ କିଛି ସାଉଣ୍ଡ ଆଣି ଏବେ ଜୀବନରେ ତାକୁ ମାଧ୍ୟମ କରି ଆଗକୁ ଆଗେଇବାକୁ? ଜୀବନ ଠିକ୍ ବହିଟିଏ ପରି, ଏହି ଜୀବନ ରୂପକ ବହିକୁ ଥରୁଟିଏ ମନ ଭରି ପଢ଼ିଦେଲେ ପୁଣି ବଞ୍ଚିବାକୁ ଇଚ୍ଛା ହୁଏ। କାହିଁକି ନା ବହି ହେଉଛି ନିର୍ଜନ ବେଳର ସାଥୀ, ଏକୁଟିଆ ବେଳର ସାଥୀ, ଯାହାକୁ

ପାଖରେ ପାଇଦେଲି ଛାଡ଼ିବାକୁ ଇଚ୍ଛା ହୁଏନି କଥାବସ୍ତୁ ନ ସରିବା ଯାଏ। କଥାବସ୍ତୁର ଚରିତ୍ର କାହାଣୀ ତା ମଧ୍ୟରେ ଯେମିତି ମନ ହଜି ଆପେ ଆପେ ମନ ହସେ, ଆଖିର ଭୃଲତା ଆପେ ଆପେ ସଙ୍କୁଚିତ ପୁଣି ପ୍ରସାରଣ ହୁଏ ତାର ପୃଷ୍ଠାର ଶେଷ ପର୍ଯ୍ୟାୟରେ ନ ପହଞ୍ଚିବା ପର୍ଯ୍ୟନ୍ତ। ଘଟଣା ପୁଣି ସମୟର କାୟାକଳ୍ପରେ ବଦଳୁଥିବା ସେହି ଚରିତ୍ର ଯେତେବେଳେ ଆଣେ ପରିବର୍ତ୍ତନ। ମନ ଖୋଜି କାହିଁକି, କ'ଣ ପାଇଁ, ଏମିତି ଅନେକ ପ୍ରଶ୍ନ। ସେହି ପୃଷ୍ଠାରେ ରହିଛି ପ୍ରେମର ସେହି ଭିଜା ଭିଜା ବାସ୍ନା, ପ୍ରଭାତୀ ପଖାଳା ଚେହେରାର ବର୍ଣ୍ଣନା, ଧାଡ଼ି ପରି ଧାଡ଼ି ବଖାଣୁଥିବା ତାର ଶବ୍ଦରେ ବାନ୍ଧି ରଖୁଥିବା ଉପନ୍ୟାସର ପୃଷ୍ଠାର ଗଳ୍ପ ଭିତରେ ଅଳ୍ପ ଅଳ୍ପ ମନେ ପଡ଼ୁଥିବା ସେ ଚରିତ୍ରକୁ ଜୀବନର ଆରମ୍ଭରୁ ଲେଖା ଆରମ୍ଭ ପୁଣି ମନେ ପକାଇଲି। କେତେବେଳେ ଓଠ ଆପେ ଆପେ ହସେ ତ କେତେବେଳେ ଆଖିରୁ ଝରିଯାଇ ଲୁହ। ଏଇ ତ ଜୀବନର ଅଧ୍ୟାୟ।

ବେଳେବେଳେ କାହାଣୀରେ ଲେଖା ଏ ଭାଇ ଭଉଣୀଙ୍କର କଥା, କାଲି ଯିଏ ସାଙ୍ଗ ହୋଇ ସାଥୀ ହୋଇ ସୁଖ ଦୁଃଖର ହିସାବ କିତାବ କରୁଥିଲେ, ସବୁ ସାଙ୍ଗ ହୋଇ ଆଗକୁ ମାଡ଼ିଯିବେ ବୋଲି କଥା ହେଉଥିଲେ, ଆଜି ସିଏ ଗୋଟିଏ ପଟେ ତ ଭଉଣୀ ଆଉ ଗୋଟେ ପଟେ। କିନ୍ତୁ ତିନି ଲେଖା ଆରମ୍ଭ ହୋଇଥିଲା ଏଇ ବହି ଭାଇ ଭଉଣୀର କଥା, ବାପା ମାଙ୍କ ସହିତ ନିଜ ପରିଚୟକୁ ନେଇ ବଞ୍ଚିବା ଆରମ୍ଭ କରିଥିଲା। କିନ୍ତୁ କାହାଣୀ ଯେତେବେଳେ ଆରମ୍ଭ ହେଲା

ବହିର ପୃଷ୍ଠ ପରି, ଆରମ୍ଭ ଅଧ୍ୟାୟର ପରି ଆକର୍ଷଣ ଥିଲା ସେହି ସମ୍ପର୍କର, ପୁଣି ଧୀରେ ଧୀରେ କଥାବସ୍ତୁରେ ପରିବର୍ତ୍ତନ। ଅଳ୍ପ ଅଳ୍ପ ମନେ ପଡ଼ୁଛି ଘଟିଥିବା କିଛି ଘଟଣା, ଭଲ ମନ୍ଦର ଅନୁଭବ ସହ ସେହି ଚରିତ୍ରଙ୍କର ସଂଳାପ ସବୁ। ହଁ ଶ୍ରୋତବନ୍ଧୁ, ଇ ବହିର କାହାଣୀ ନୁହେଁ, ଆମ ଜୀବନର ବହି। ଦିନେ ସାଧା ଥିଲା, ବୟସ ବଢ଼ିବା ଅନୁଯାୟୀ ଲେଖା ହେଲାଣି କେତେ ଯେ କାହାଣୀ, କିନ୍ତୁ ଲେଉଠିଲା ବେଳକୁ ହୁଏତ କିଛି ଝାପ୍ସା ଝାପ୍ସା, ଆଉ କିଛି ସ୍ପଷ୍ଟ। ସେଇ ବହିକୁ ଆରମ୍ଭରୁ ପଢ଼ିଲା ବେଳକୁ ଖୋଜୁଛି ଏ ଜୀବନ କୋଉଠି, କୁଆଡ଼େ ଗଲା ସେଦିନ ସେଇ ସୁନେଲି ସ୍ୱପ୍ନ, ଯେଉଁଠି ବଞ୍ଚିବାକୁ ଆରମ୍ଭ କରିଥିଲା ଏଇ ଜୀବନ। ସେଇ ପୃଷ୍ଠା ଆଗକୁ ବଢ଼ୁଛି, ଅଧ୍ୟାୟ ଲେଖା ଚାଲିଛି, ଜଣା ନାହିଁ କେଉଁଠି।

ମାଡ଼ି ଗଲା ସେଦିନ ସେଇ ସୁନେଲି ସ୍ୱପ୍ନ ଯେଉଁଠି ବଞ୍ଚିବାକୁ ଆରମ୍ଭ କରିଥିଲା ଏଇ ଜୀବନ ସେଇ ପୃଷ୍ଠା ଆଗକୁ ବଢ଼ୁଛି ଅଧ୍ୟାୟ ଲେଖା ଚାଲିଛି ଜଣା ନାହିଁ କେଉଁଠି ପହଞ୍ଚିବ।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କମ୍ ସୁଧରେ ଲୋନ ଦରକାର, ତାବି ଆପ୍ରେ ବସିଲା।
4: ଅଜଣା ଆପ୍ ଠାରୁ ଦୂରେଇ ରୁହନ୍ତୁ।
5: RBI କହେ
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ଏ ଜୀବନ ବହିକୁ ମୂଳରୁ ଧରି ପଢ଼ିବାକୁ ଆରମ୍ଭ କରିବା। ତେବେ ଏଇ ଅଧ୍ୟାୟ, ଏ ଜୀବନର ଅଧ୍ୟାୟ, କିଛି ଅଧ୍ୟାୟ ମନକୁ ଭାଙ୍ଗି ଚୁର୍ମାର୍ଗରେ ତ କିଛି ହସାଇ ପୁଣି କିଛି ଆଣି ପରିବର୍ତ୍ତନ, ଯାହା ମନ ରହେ ସବୁଦିନ ପାଇଁ। ପୃଷ୍ଠାଲେ ଉଠାଇଲେ ଆଖି ଚକେଇ ଆସେ, କହିବାକୁ ବେଳେବେଳେ ଲାଜ ଲାଗେ, ଇଚ୍ଛା ହୁଏ ବାରମ୍ବାର କହିବାକୁ, ଏ ନୁହେଁ କାହାଣୀ, ଇଏ ତ ଆମେ ବଞ୍ଚିଥିବା ସେଇ ପୃଷ୍ଠା, ବଞ୍ଚିଥିବା ସେ କ୍ଷଣ, ସେଇ ମୁହୂର୍ତ୍ତ, ଯାହା ଆଗକୁ ବଢ଼ିବାକୁ ଦେଇଛି ଏକ ସୁନ୍ଦର ମନକୁ ନେଇ ପୁଣି ବଞ୍ଚିବା ଶିଖେଇଛି। ଜୀବନ ବହିରେ ଲେଖା ସେ ଫର୍ତ୍ତକୁ ପୁଣି ଥରେ ଯେତେବେଳେ ଲେଉଟେଇ ଦେଖୁ, ସ୍ମୃତିପଟ ଫେରେଇ ଦେଖୁ, କୋଉଠି ହାରିଯାଇଥିଲା ବେଳେ ମନ ବାନ୍ଧିଛି ସାହସ, ସେଇଠୁ ଶିଖିବା ଆରମ୍ଭ କରି ହାରିବାକୁ ଦେଇନି, ଆଉଥରେ ଆଉଥରେ ହାତରେ ହାତ ମିଶାଇ ପାଦକୁ ଆଗକୁ ବଢ଼ାଇଛି, ପୁଣି ପଢ଼ିବାକୁ ପଡ଼ିଯାଇଛି ଏଇ ସୁନ୍ଦର ଜୀବନରୁ, ହୃଦୟର କଲମରୁ ଲେଖିବାକୁ ଅଭ୍ୟାସ କରିଛି।

0: ରିମା ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
4: ଓହୋ ମା, ତମର ପ୍ରତି କଥାରେ ଟେନସନ।
3: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
4: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
3: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
4: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
5: କେତେ ହସ, କେତେ ଲୁହ, କେତେ ସମ୍ପର୍କକୁ ନେଇ ଏଇ ପୃଷ୍ଠା ଲେଖା, କେତେ କଥା। ହଁ, ସେଇ କଥାକୁ ପୁଣି ଥରେ ମନେ ପକେଇଲେ, ପୁଣି ଥରେ ସେଇ ପୃଷ୍ଠାକୁ ଲେଉଟାଇ ଦେଖିଲେ।

ଗୋଟିଏ ଗୋଟିଏ କଥା ମନେ ପଡ଼େ। କ'ଣ କହିଲେ ପ୍ରଶ୍ନ ସିଏ, ସେ ହେଉଛି କାହିଁକି ଏମିତି ହେଇଥିଲା, କାହିଁକି ଏମିତି ନ ହୋଇ ସେମିତି ହେଇଥିଲେ କ'ଣ ହେଇନଥାନ୍ତା। ହେଲେ ମନ ବୁଝେ ଯେ ଏ ପରା ସମୟ ଅନୁଯାୟୀ ଲେଖା ସଂଳାପ ସବୁ, ସେଇ କର୍ମ ଯାହା ଆମକୁ ସମୟ କରାଏ, ସେଇଠି ତ ସୃଷ୍ଟି ଏକ ନୂତନ କାହାଣୀର, ନୂତନ ପୃଷ୍ଠାର, ଜୀବନର ଅଧ୍ୟାୟରେ, ଜୀବନର ପୁସ୍ତକରେ। ହଁ, ଏଇ ଶିଶୁକାଳରୁ ଆରମ୍ଭ ସେଇ ସୁନେଲି ବହିର ପୃଷ୍ଠା କେତେବେଳେ ପତ୍ର ଛଡ଼ା ଦେଇଦିଏ ଜଣା ନାହିଁ, କିନ୍ତୁ ତା ଭିତରେ ଲେଖାଯାଇଥାଏ ଏମିତି କିଛି କଥା, ହୃଦୟକୁ ଛୁଇଁଯାଏ, ପୁଣି ସାହସ ଦିଏ। ଯୁବ ଅବସ୍ଥାରେ ସଂଘର୍ଷର ସେଇ ଅଧ୍ୟାୟ, ମଣିଷ ନିଜ ଲକ୍ଷ୍ୟକୁ ଯେଉଁଠି ଖୋଜେ, ନିଜ ସ୍ୱପ୍ନ ପାଇଁ ଅନେକ ବାଧା ଆସି ତାକୁ ହାତରେ ହାତମୁଠାକୁ ଆଣିବା ପାଇଁ, ପାଇବା ପାଇଁ, କିନ୍ତୁ ସେଇ ଅସଫଳତା ତାକୁ ଭାଙ୍ଗିଦେଇନି। ସେ ସମୟର ପୃଷ୍ଠାକୁ ନେଇ ସେ ଅନେକ ଗର୍ବ କରେ। କେତେବେଳେ ପୁଣି ସେ ସମୟ ଢେଉରେ ଆଗକୁ ବଢ଼ୁଥିବା ବେଳେ, ଜୀବନ ଅଟକି ଯାଉଥିବା ବେଳେ, କିଏ ତାକୁ ହାତ ଟାଣି ଆଗକୁ ନେଇଯାଏ। ହଁ, ଏମିତି କିଛି ଜୀବନର ଅଧ୍ୟାୟରେ ଲେଖା ସେଇ କାହାଣୀ।

ଶ୍ରୋତାବନ୍ଧ ବେଳେବେଳେ କୌଣସି ଏକ ଗପ ବହି ପଢୁଥିବା ବେଳେ ଅବା ଉପନ୍ୟାସଟି ପଢୁଥିବା ବେଳେ ସେ ଚରିତ୍ର ସହ ନିଜ ଜୀବନକୁ ମିଶେଇଦେଲେ ହଁ ଇଚ୍ଛା ହୁଏନି। ଏମିତି ତ ଆମ ଜୀବନର ପ୍ରତ୍ୟେକ ଦିନର ପୃଷ୍ଠାକୁ ଯଦି କାଗଜ କଲମରେ ଲେଖି ବସନ୍ତି ଏ ତ କାହାଣୀଠୁ କିଛି କମ୍ ହୁଅନ୍ତାନି। ଏ ଜୀବନ ଏକ ବହିଟିଏ, ଖୋଲା ବହି, ତାକୁ ପଢ଼ି ପାରୁଥିବା ସେଇ ମଣିଷକୁ ଯଦି ଆମେ ଥରଟିଏ ପଚାରିଛେ ଆମ କର୍ମକୁ କ'ଣ ବୁଝିପାରୁଛ, ଆମେ କରୁଥିବା କହୁଥିବା ସେ କଥାକୁ କ'ଣ କାନଡ଼ରେ କି ଶୁଣିପାରୁଛ, ଯଦି ଶୁଣିପାରୁଛ ଥରେ ଏ ଜୀବନକୁ ମୂଲ୍ୟାଙ୍କନ କର ନା। କେତେ ମହତ୍ତ୍ୱ ରହିଛି ଏ ଜୀବନର, ବଞ୍ଚିବା ଆରମ୍ଭ କରିଛେ, କେବଳ କର୍ମରେ ହିଁ ଜୀବନ ବଞ୍ଚି ରହେ ଅନେକ ଦିନ ପାଇଁ। ସେ କଥା ସେ କାହାଣୀ ଯୁଗ ଯୁଗ ଧରି ପୁଣି ବହିର ପୃଷ୍ଠାକୁ ଲେଉଟା ଯାଏ, କର୍ମରେ ବଞ୍ଚି ରହେ ଏ ମଣିଷ। ପିଢ଼ି ପରେ ପିଢ଼ି ଶୁଣନ୍ତି, ଶିଖନ୍ତି ସେଇ ବହିରୁ, ଯେଉଁ ବହି ବାଣ୍ଟିଥାଏ ଜ୍ଞାନ, ବଞ୍ଚିବା ପାଇଁ ଶିଖେଇଥାଏ, ବତେଇଥାଏ, ପୁଣି ଦେଖାଇଥାଏ ରାସ୍ତା, ପୁଣି କାନଡ଼ିରେ କହିଥାଏ ଗୁରୁତ୍ୱପୂର୍ଣ୍ଣ କଥାକୁ ସବୁ, ନୁହେଁ କି? ସାଜିଥାଏ ବେଳେବେଳେ ସେ ମନୋରଞ୍ଜନର ମାଧ୍ୟମ। ଶ୍ରୋତାବନ୍ଧୁ, ଚାଲନ୍ତୁ ନା ଭଲ ବହିଟିଏ ହେବା, ଜୀବନରେ କିଛି ଭଲ କାମ କରି କିଛି ଅଧ୍ୟାୟକୁ ଏମିତି ଲିପିବଦ୍ଧ କରିଯିବା ଯେ ଜୀବନ ପୃଷ୍ଠା ସରିବା ପୂର୍ବରୁ ବାରମ୍ବାର ତାକୁ ପଢ଼ିବାକୁ ଆରମ୍ଭ କରିବା।

ଜନ୍ମରୁ ଆରମ୍ଭ ପୁଣି ଶେଷ ହେବ ସେଇଦିନ ଯେଉଁଦିନ ସରିଯିବ ଏ ଜୀବନର ପୃଷ୍ଠା। ବୃଦ୍ଧାବସ୍ଥା ଏ ବହିର ଜୀବନର ଗଭୀର ଅନୁଭବମୟ ପୃଷ୍ଠା। ସେଠାରେ ଥାଏ ସ୍ମୃତିର ଅସଂଖ୍ୟ ଛବି, ଅତୀତର ମଧୁର ସ୍ପନ୍ଦନ, ଜୀବନକୁ ବୁଝିବାର ଶାନ୍ତ ଜ୍ଞାନ। ସେ ସମୟରେ ମଣିଷ ବୁଝେ ଧନ ଆଉ ପ୍ରତିଷ୍ଠା ନୁହେଁ, ଭଲ ପାଇବା ସମ୍ପର୍କ ହିଁ ଜୀବନର ସବୁଠାରୁ ବଡ଼ ସମ୍ପଦ। ଜୀବନ ରୂପକ ଏହି ବହିର ପ୍ରତ୍ୟେକ ମଣିଷ ନିଜେ ଲେଖକ। ସେ ନିଜ କାର୍ଯ୍ୟରେ ଲେଖନ୍ତି ନିଜ ପରିଚୟ, ନିଜ ବ୍ୟବହାରରୁ ଗଢ଼ି ନିଜର ସ୍ମୃତି। ଯଦି ଆମେ ଭଲ ବହିଟିଏ ହେବାକୁ ଚାହୁଁଛେ, ଭଲ କାମ କରିବା, ଆମର ଜୀବନ ବହି ସୁଗନ୍ଧିତ ଫୁଲ ପରି ଏମିତି ବାସ୍ନା ବାଣ୍ଟି ଚାଲିଥିବ, ରହିଯିବ ଅନେକଙ୍କ ମନରେ। ସତ୍ୟ ପ୍ରେମ ମାନବତାର ଅନ୍ଧକାରରେ ଆଗକୁ ଆଗେଇବ, ସୁଖ ଦୁଃଖକୁ ସାଥୀ କରି ଜୀବନ।

ପ୍ରଜର କରୁଛୁ ଗୀତିନାଟ୍ୟ ମହିରାବଣ ବଦ୍ଧ, ମୂଳ ରଚନା ଜଗନ୍ନାଥ ପାଣି, ବେତାର ରୂପାନ୍ତର ଓ ପ୍ରଯୋଜନା ବ୍ରଜମୋହନ ମହାନ୍ତି, ସଙ୍ଗୀତ ଶ୍ରୀବତ୍ସ ପଟ୍ଟନାୟକ। ଆସନ୍ତୁ ଶୁଣିବା ଗୀତିନାଟ୍ୟ ମହିରାବଣ ବଦ୍ଧ।

0: ମହାରାଣୀ ମନ୍ଦୋଦରୀ।
1: କୁହ ସ୍ୱାମୀ।
0: ଇଏ କଣ ରାଣୀ, ତୁମ୍ଭେ ଗୋପନରେ ଚକ୍ଷୁରୁ ଲୋତକ ନିଗାଡ଼ି କ୍ରନ୍ଦନ କରୁଛ?
1: କେବଳ କ୍ରନ୍ଦନ କରିବା ଛଡ଼ା ମୋର ଅନ୍ୟ ଉପାୟ କଣ ଅଛି ସ୍ୱାମୀ? ଚାହୁଁ ଚାହୁଁ କେତେଟା ଦିନ ଭିତରେ ପୁଅ ନାତି ସମସ୍ତଙ୍କୁ ଯୁଦ୍ଧରେ ହରାଇଲି। ଶେଷରେ ଇନ୍ଦ୍ରଜିତ ପରି ବୀର ପୁଅ ମଧ୍ୟ ଟଳି ପଡିଲା। ଏକଥା ଆଖିରେ ଦେଖି କାନରେ ଶୁଣି କୋଉ ମା ଦେହ ଧରି ରହିପାରିବ ସ୍ୱାମୀ?
0: ସ୍ୱର୍ଗ ମର୍ତ୍ତ୍ୟ ପାତାଳ ବିଜୟୀ ରାବଣର ମନରେ ମଧ୍ୟ ଆଜି ଆଶଙ୍କା।
1: ସବୁ ତ ଶେଷ ହୋଇଛି, ଏବେ ଯାହା ଅଛି ସେତକ ରକ୍ଷା କର ସ୍ୱାମୀ। ତୁମେ ଶ୍ରୀରାମଙ୍କର ଶରଣ ଭିକ୍ଷା କର, ଜନକ ନନ୍ଦିନୀ ସୀତାଙ୍କୁ ପୁଣି ତାଙ୍କରି ହାତରେ ଟେକି ଦିଅ।
0: ମନ୍ଦୋଦରୀ, ଜଗତ ବିଜୟୀ ରାବଣ ଶରଣ ଭିକ୍ଷା କରିବ ଚାର ଦଶରଥ ସୁତ ରାମ ନିକଟରେ? ଅସମ୍ଭବ, ଅସମ୍ଭବ
1: ସ୍ୱାମୀ।
0: ରାତ୍ର

0: ଉପଯୁକ୍ତ ପରାମର୍ଶ ଦେଇଅଛ ମାତା। ଅବିଳମ୍ବେ ମୁଁ ସମ୍ବାଦ ପ୍ରେରଣ କରୁଛି ପୁତ୍ର ମହିରାବଣ ନିକଟକୁ, ଆସନ୍ତାକାଲିର ଯୁଦ୍ଧରେ ସେ ହେବ ସେନାପତି।
1: ଏକମାତ୍ର ପୁତ୍ର ମହିରାବଣ ଜୀବିତ ଥାଉ ସ୍ୱାମୀ, ତାକୁ ତୁମେ ସମ୍ବାଦ ଦିଅ ନାହିଁ।
0: ମନ୍ଦଧାରୀ, ରାଣୀ ହଂସପୁରକୁ ଗମନ କରିବା ପାଇଁ ମୁଁ ତୁମକୁ ନିର୍ଦ୍ଦେଶ ଦେଲି, କିନ୍ତୁ ତୁମ୍ଭେ ମୋର ନିର୍ଦ୍ଦେଶ ଅମାନ୍ୟ କରି ଗୋପନରେ ଶ୍ରବଣ କରୁଛ ମାତା ନିକଷାଙ୍କ ପରାମର୍ଶ।
1: ମୋର ପରାମର୍ଶ କେବଳ ବଂଶ ରକ୍ଷା କରିବା ପାଇଁ ସ୍ୱାମୀ, ତୁମେ ମୋର ଅପରାଧ ପାଇଁ ମୋତେ ବନ୍ଧିନୀ କର, କିନ୍ତୁ କ୍ଷାନ୍ତ ହୁଅ, କ୍ଷାନ୍ତ ହୋଇ ଅନ୍ୟ ଯୁଦ୍ଧ।
0: ରାବଣ ଭୀରୁକା ପୁରୁଷ ନୁହେଁ ମନ୍ଦଧରୀ, ସେ ଯୁଦ୍ଧ କରିବ ତାର ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ। ଭଣ୍ଡବନ ଚାରି ଶ୍ରୀ

0: ମୁଁ କ'ଣ ଦେଖୁଛି ପିତା, ସ୍ୱର୍ଣ୍ଣଲଙ୍କା ଶ୍ମଶାନରେ ପରିଣତ ହୋଇଛି। ଚତୁର୍ଦିଗରେ କେବଳ କୁଢ଼ କୁଢ଼ ଦୁର୍ଗନ୍ଧଯୁକ୍ତ ଶବ, ଶୃଗାଳ ମାଳ ମାଳ ସ୍ୱର୍ଣ୍ଣଲଙ୍କାର ରାସ୍ତାଘାଟରେ, ପ୍ରାସାଦ ଉପରେ ଗୃଦ୍ଧ, କେବଳ ବିଧବାଙ୍କ କ୍ରନ୍ଦନରେ ବିଷାଦର ଛାୟା ପ୍ରତ୍ୟେକ ଗୃହରେ।
1: ପୁତ୍ର,
0: ଲଙ୍କାଗଡ଼କୁ ଶ୍ମଶାନରେ ପରିଣତ କରିଥିବା କିଏ ସେହି ଦୁରାଚାର, ପ୍ରକାଶ କର ପିତା।
2: ଅମରବାସୀ ସମର ସାଜିଥିଲେ ବଳେ, ସ୍ୱର୍ଗ ଭାଙ୍ଗି ପକାଇବି ସପ୍ତ ସିନ୍ଧୁ ଜଳେ। ଦାନବ ମାନବ ଦେବେ ଏବେ ପ୍ରତିବାଦୀ, ମେରୁ ସୁଧା ବସୁଧା ଓ ପାଣି ଫିଙ୍ଗି ଦେବି।
1: ପୁତ୍ର ମହି ରାବଣ, କି କହିବି ଦୁଃଖର କାହାଣୀ,
0: ଯଥାଶୀଘ୍ର ପ୍ରକାଶ କର ପିତା।
1: ଅଯୋଧ୍ୟା ଅଧିପତି ଦଶରଥ ସୁଧ ରାମ ଲକ୍ଷ୍ମଣଙ୍କ ପାଇଁ ଘଟିଛି ଏ ଦୁର୍ଦ୍ଦଶା।
0: ରାମ ଲକ୍ଷ୍ମଣ?
1: ହଁ ପୁତ୍ର,

ବିଧା, ତୁମେ ପରସ୍ତ୍ରୀ ହରଣ କଲ କାହିଁକି? ତୁମେ ଜ୍ଞାନୀ ମାନୀ ରାଜନୀତି ନିପୁଣ ହୋଇ ବାଳିବଧ କରିଥିବା ବୀରକୁ ସାମାନ୍ୟ ବୋଲି ମନେ କଲ କିପରି?

0: ତୋର ବୀରତ୍ୱ କଥା ମୋତେ ଜଣା ଅଛି ପୁତ୍ର, ଏ ବିପଦ ସମୟରେ ପିତାକୁ ରକ୍ଷା କର, ନଚେତ ଧୂଳିସାତ ହେଇଯିବ ତୋର ପିତୃ ରାଜ୍ୟ।
1: ଚିନ୍ତା କର ନାହିଁ ପିତା, ଆଜ ରାତ୍ରରେ ମୁଁ ତାର ଉପାୟ କରିବି।
0: ପୁତ୍ର, ଆଜ ରାତ୍ରେ।

0: ଭକ୍ତ ବିଭୀଷଣ,
1: ଆଦେଶ କରନ୍ତୁ ପ୍ରଭୁ ରାମଚନ୍ଦ୍ର।
0: ଏଇ କେତେ ଦିନର ଯୁଦ୍ଧରେ ଲଙ୍କାର ପରାକ୍ରମୀ ଯୋଦ୍ଧାମାନେ ନିହତ ହେବା ପରେ ଆଉ ଲଙ୍କପତି ରାବଣ କି କୌଶଳ ଅବଲମ୍ବନ କରୁଛି ସେ ସମ୍ବାଦ ସଂଗ୍ରହ କରିଛ କି? ଆସନ୍ତାକାଲି ଯୁଦ୍ଧର ସେନାପତି ହେବ କିଏ? କୌଣସି ଜଣେ ଯୋଦ୍ଧା ଥିଲେ ବି ସେ ଆମ୍ଭମାନଙ୍କ ପାଇଁ ବିପଦ ସୃଷ୍ଟି କରିପାରେ।
1: ମୁଁ ପକ୍ଷୀ ରୂପରେ ଲଙ୍କାଗଳିରେ ପ୍ରବେଶ କରି ସମସ୍ତ ସମ୍ବାଦ ଅବଗତ ହୋଇଛି ପ୍ରଭୁ।
0: କି ସମ୍ବାଦ ସଂଗ୍ରହ କରିଛ ଭକ୍ତ ବିଭୀଷଣ?
1: ଦାରୁଣ ଦୁଃସମ୍ବାଦ
0: ବିଭୀଷଣ।
1: ହଁ ପ୍ରଭୁ, ପ୍ରବଳ ପରାକ୍ରମୀ ମହୀତଳର ରାଜା ରାବଣର ଅନ୍ୟତମ ପୁତ୍ର ମହିରାବଣ ସେ ଆଗମନ କରିଛି ପିତୃରାଜ୍ୟକୁ ରକ୍ଷା କରିବା ପାଇଁ।
0: ମହିରାବଣ?
1: ହଁ ପ୍ରଭୁ, ସେ ମାୟାବୀ ଛଦ୍ମବେଶୀ ଦେବୀ ସାଧକ ମୁହୂର୍ତ୍ତକରେ ଧ୍ୱଂସ କରିଦେଇପାରେ ସମଗ୍ର ଅବନୀ ମଣ୍ଡଳ। ତାର ପରାକ୍ରମ ନିକଟରେ ଆମେ ସବୁ ତୁଚ୍ଛ।

0: ତେବେ ମହି ରାବଣର କବଳରୁ କିପରି ରକ୍ଷା ପାଇବା ଭକ୍ତ ବିଭୀଷଣ?
1: ଚିନ୍ତା ନାହିଁ ପ୍ରଭୁ, ମୁଁ ପବନସୁତ ହନୁମାନ, ଆପଣଙ୍କ କୃପାରୁ ଭୟ କରେ ନାହିଁ ଏ ଛାର ଅସୁରସେନାକୁ। କୃପା ହେଲେ ମୁଁ ଏ ଲଙ୍କାଗଡ଼କୁ ଉପାଡ଼ି ନିକ୍ଷେପିବି ସମସ୍ତ ଗର୍ଭରେ।

0: ବୀର ହନୁମାନ, ମହିରାବଣ ଯେ ଯୁଦ୍ଧ ନ କରି ଛଦ୍ମବେଶରେ ଅପହରଣ କରିନେବ ପ୍ରଭୁ ରାମଚନ୍ଦ୍ର ଏବଂ ଅନୁଜ ଲକ୍ଷ୍ମଣଙ୍କୁ?
1: ଅସମ୍ଭବ। ତେବେ ନିଜ ଲାଙ୍ଗୁଳକୁ ବୃତ୍ତାକାର କରି ନିର୍ମାଣ କରିବି ଦୁର୍ଭେଦ୍ୟ ଦୁର୍ଗ। ସେହି ଦୁର୍ଗ ମଧ୍ୟରେ ଅଙ୍ଗଦଙ୍କ କୋଳରେ ଲକ୍ଷ୍ମଣ ଏବଂ ସୁଗ୍ରୀବଙ୍କ କୋଳରେ ରାମ ଉପବେଶନ କରିବେ। ଚତୁର୍ଦ୍ଦିଗରେ ଘେରି ରହିବେ ବାନର ସେନାଦଳ। ମୁଁ ନିଜେ ପ୍ରହରୀ ପରି ଜଗି ରହିବି।

0: ନିଜର ଲାଙ୍ଗୁଳରେ ହନୁମାନ ନିର୍ମାଣ କରିଛି ବିରାଟ ସୁବଳୟାଗଡ଼। ସୂଚୀବିଦ୍ଧ ହେବା ପାଇଁ ମଧ୍ୟ କୌଣସିଠାରେ ରନ୍ଧ୍ର ନାହିଁ। ଆକାଶ ମାର୍ଗରେ ନୀଳ, ପାତାଳ ଭାଗରେ ନଳ, ପୁଣି ଗଡ଼ଦ୍ୱାରରେ ନିଜେ ହନୁମାନ, ଚତୁର୍ପାର୍ଶ୍ୱରେ ବାନର ସେନା। କ'ଣ କରିବି, ରାମ ଲକ୍ଷ୍ମଣଙ୍କୁ ଅପହରଣ କରିବି କିପରି? ହେ ଧୂମାବତୀ, ବଗଳାମୁଖୀ, ମାତଙ୍ଗୀ, ତୁମେ ସହାୟ ହୁଅ ମା। ହଁ, ଏବେ ଉପାୟ ମନକୁ ଆସିଲା। ଛଦ୍ମବେଶରେ ମୁଁ ପ୍ରବେଶ କରିବି ଗଡ଼ ମଧ୍ୟରେ। କିଏ କିଏ ତୁମେ ଆଗନ୍ତୁକ?
1: ଓ, କୌଣସି ରାଜ୍ୟର ରାଜା ପରି ଦିଶୁଛ।

0: ନା, ବିଭୀଷଣ ଦେଖିବା ମାତ୍ରେ ତ ଚିହ୍ନି ପକାଇବେ, ତେବେ କ'ଣ କରିବି? ମୁଁ ନାରୀ ରୂପ ଧାରଣ କରି ପ୍ରବେଶ କରିବାକୁ ଚେଷ୍ଟା କରିବି ଗଡ଼ ମଧ୍ୟକୁ।
1: କିଏ କିଏ ତୁମେ? ନାରୀ
2: ମତେ ଚିହ୍ନି ପାରୁନାହ?
1: ନା, ମୁଁ ତ ଚିହ୍ନି ପାରୁନି।

0: ମୋର ନୟନ ପିତୁଳ ରାମଚନ୍ଦ୍ର ବନବାସୀ ହେବା ପରେ ମୁଁ ନୈରାଶ୍ୟ ଜର୍ଜରିତ ହୋଇ ଦେହ ଛାଡ଼ିଥିଲି, କିନ୍ତୁ ସ୍ୱର୍ଗରେ ଦେବତାମାନେ ମୋତେ ନିନ୍ଦା କଲେ, ତେଣୁ ଆସିଛି ଥରେ ପୁତ୍ରମୁଖ ଦର୍ଶନ କରି ନୟନ ପବିତ୍ର କରିବି।
1: ତେବେ ଅପେକ୍ଷା କର ରାଜନ।

0: ଆରେ ବାପ, ମୋର ନୟନ ପିତୁଳା ପୁତ୍ର ବନବାସୀ ହେବା ଦିନରୁ ମନରେ ସୁଖ ନାହିଁ କି ଆନନ୍ଦ ନାହିଁ। ସେଇଥିପାଇଁ ଧାଇଁ ଆସିଛି ଥରେ ତାକୁ ଦେଖି ସନ୍ତୋଷ ଲାଭ କରିବା ପାଇଁ।
1: ତେବେ ଅପେକ୍ଷା କର ମାତା, ବିଭୀଷଣ ଆସନ୍ତୁ। ତାଙ୍କଠାରେ ଛଦ୍ମବେଶୀଙ୍କୁ ଚିହ୍ନିବାରେ ଶକ୍ତି ଅଛି। ସେ ଚିହ୍ନିଲେ ତୁମେ ଗଡ଼ ମଧ୍ୟରେ ପ୍ରବେଶ କରିବ।
2: ଓଃ, ଏବେ କ'ଣ କରିବି? କି ବେଶ ଧାରଣ କଲେ ହନୁମାନ ପଥରୋଧ କରିବ ନାହିଁ, ବିଭୀଷଣଙ୍କୁ ଚିହ୍ନିବା ପାଇଁ ଅପେକ୍ଷା କରିବ ନାହିଁ। ହଁ, ମନେ ପଡ଼ିଲା, ଏବେ ମୁଁ ଧାରଣ କରିବି ଦଶରଥ କୁଳଗୁରୁ ବଶିଷ୍ଠଙ୍କ ରୂପ।
1: କିଏ ତୁମେ ଗୈରିକ ବସନଧାରୀ ସନ୍ନ୍ୟାସୀ?

0: ଦୁରାତ୍ମା ରାବଣ ଦ୍ୱାରା ପୀଡ଼ିତ ହୋଇ ଶ୍ରୀରାମ ମୋର ନାମ ସ୍ମରଣ କରିଥିଲେ, ତେଣୁ ମୁଁ ତାଙ୍କ ଦୁଃଖ କାହାଣୀ ଶ୍ରବଣ କରିବାକୁ ଆସିଛି।
1: ତେବେ ଅପେକ୍ଷା କର ସର୍ବଜ୍ଞ ମୁନିଷ, ବିଭୀଷଣ ଆଗମନ କରନ୍ତୁ। ସେ ଚିହ୍ନିବା ପରେ ତୁମେ ଗଡ଼ ମଧ୍ୟରେ ପ୍ରବେଶ କରି ଆଶୀର୍ବାଦ କରି କହିବ, ସର୍ବାରିଷ୍ଟ ଶାନ୍ତି ହେଉ।
0: ନା, ଯେତେ ରୂପ ଧାରଣ କଲେ ମଧ୍ୟ ଦୁଷ୍ଟ ହନୁମାନ ପଥରୋଧ କରୁଛି, ତେବେ ଉପାୟ କ'ଣ? ହଁ, ଏବେ ଉପଯୁକ୍ତ ଛଦ୍ମବେଶ କଥା ମନରେ ପଡ଼ିଲା, ମୁଁ ବିଭୀଷଣ ରୂପ ଧାରଣ କରିବି।
1: କିଏ କିଏ ତୁମେ ଆଗନ୍ତୁକ?
2: ମୋତେ କ'ଣ ଚିହ୍ନି ପାରୁନାହଁ ବୀର ପବନ ତନୟ? ମୁଁ ବିଭୀଷଣ।
1: ବିଭୀଷଣ ଏ ଗଭୀର ରାତ୍ରରେ ପୁଣି ଆଗମନ କଲେ କାହିଁକି ଭକ୍ତ ବିଭୀଷଣ?

0: କିଏ ପୁଣି ଆଗମନ କରୁଛି ଅନ୍ଧକାର ରାତ୍ରିରେ?
1: ମୁଁ ବିଭୀଷଣ ହନୁମାନ।
0: ବିଭୀଷଣ? କେତେ ବିଭୀଷଣ ଅଛନ୍ତି ଏ ଲଙ୍କାଗଡ଼ରେ? ମାୟବୀ, ତୋର କେଶ ଆକର୍ଷଣ କରି ଫିଙ୍ଗିବି ଆକାଶ।
1: ମୋର କେଶ ତ୍ୟାଗ କର। ଏ କି ବିଚିତ୍ର କଥା ବୀର ହନୁମାନ, ବିଭୀଷଣ ପ୍ରତି କଣ ତୁମର ସନ୍ଦେହ?

0: କିଏକି କଦର୍ଯ୍ୟ ଭାଷା ମୁଖରେ ଉଚ୍ଚାରଣ କରୁଛ ବୀର ହନୁମାନ?
1: ତୁ ଲଙ୍କାଗଡ଼ର ଅବିଶ୍ୱାସୀ ରାକ୍ଷସ ବିଭୀଷଣ, ମିଥ୍ୟାରେ ଶରଣ ପଶିଲୁ ଶ୍ରୀରାମଙ୍କ ନିକଟରେ ଗୁପ୍ତ ତଥ୍ୟ ସଂଗ୍ରହ ପାଇଁ।

0: ତେବେ ତେବେ ପଟ୍ଟବସ୍ତ୍ର ଧରି ଗଡ଼ରେ ପ୍ରବେଶ କରିଥିବା ବିଭୀଷଣ କିଏ?
1: ନିଶ୍ଚୟ ନିଶ୍ଚୟ ମୋର ଛଦ୍ମବେଶ ଗ୍ରହଣ କରି ଦୁଷ୍ଟ ମହୀ ରାବଣଗଡ଼ ମଧ୍ୟରେ ପ୍ରବେଶ କରିଛି ବୀର ହନୁମାନ।
0: ଭକ୍ତ ବିଭୀଷଣ?
1: ହଁ ବୀର ହନୁମାନ, ଆଉ କାଳ ବିଳମ୍ବନ କରି ଗଡ଼ ମଧ୍ୟକୁ ଚାଲ, ପ୍ରଥମେ ଦେଖିବା ପ୍ରଭୁ ରାମ ଲକ୍ଷ୍ମଣ ଗଡ଼ ମଧ୍ୟରେ ଅଛନ୍ତି କି ନାହାନ୍ତି।
0: ଚାଲ ବିଭୀଷଣ।

0: ଏବେ କି କରିବା କି କରିବା ପବନ ନନ୍ଦନ? ପ୍ରଭୁ ରାମ ଲକ୍ଷ୍ମଣଙ୍କୁ ହରଣ କରିଛି ଛଦ୍ମବେଶୀ ମହି ରାବଣ, ସେ ନିଶ୍ଚୟ ହତ୍ୟା କରିବ ସେମାନଙ୍କୁ ଗୋପନ ସ୍ଥାନରେ।
1: ଓଃ ଏ ଦାରୁଣ ସମ୍ବାଦରେ ହୃଦୟ ବିତୀର୍ଣ୍ଣ ହୋଇଯାଉଛି ଭକ୍ତ ବିଭୀଷଣ। ମୋତେ ଅନ୍ଧାର ଦିଶୁଛି ଚତୁର୍ଦିଗ।

0: ତା ବ୍ୟତୀତ ଆଉ ଅନ୍ୟ ଉପାୟ ନାହିଁ ବିଭୀଷଣ।
1: କିନ୍ତୁ ବୀର ହନୁମାନ, ତୁମେ ପବନ ନନ୍ଦନ, ତାଙ୍କ କୃପାରେ ତୁମେ ନିରଞ୍ଜନ ସ୍ଥାନରେ ମଧ୍ୟ ପ୍ରବେଶ କରିପାର। ଏପରି ମୁହୂର୍ତ୍ତରେ ସେହି ଶକ୍ତି ପ୍ରୟୋଗ କରି ତୁମେ ବୀର ମଧ୍ୟ ଦେଇ ପାତାଳ ଭୁବନରେ ପ୍ରବେଶ କର। ବୀର, ଅନୁସନ୍ଧାନ କର ପ୍ରଭୁ ରାମ ଲକ୍ଷ୍ମଣଙ୍କୁ।
0: ଉପଯୁକ୍ତ ପରାମର୍ଶ ଦେଇଛ ଭକ୍ତ ବିଭୀଷଣ। ମୁଁ ବୀଳ ମଧ୍ୟ ଦେଇ ପାତାଳ ଭୁବନକୁ ଗମନ କରୁଛି। ଅନୁସନ୍ଧାନ କରିବି ପ୍ରଭୁ ରାମ ଲକ୍ଷ୍ମଣଙ୍କୁ। ନଳ, ନୀଳ, ସୁଷେଡ, ଅଙ୍ଗଦ, ସୁଗ୍ରୀବ ଇତ୍ୟାଦି ବୀରମାନଙ୍କୁ ସାହସ ପ୍ରଦାନ କରି ତୁମେ ଅପେକ୍ଷା କରିଥାଅ ମୋର ଆଗମନକୁ ଏଇ ସୁବଳୟା ପର୍ବତ ଉପରେ।
1: ହବେ ଅମ୍ୟ ଯାତ୍ରା କର ହନୁମାନ।
0: ଜୟ ଶ୍ରୀ ରାମ ଲକ୍ଷ୍ମଣ କି, ଜୟ ଶ୍ରୀ ରାମ ଲକ୍ଷ୍ମଣ କି।

0: ଦଶରଥ ସୁଥ ରାମ ଲକ୍ଷ୍ମଣ ମୋତେ ମୋତେ କହିବିନି ମଣିମା, ଘରଣୀଟା ସିନା ଡବଡବି, ହେଲେ ମୁଁ ମୁଁ ବିଲକୁଲ ତାଲା ବନ୍ଦ ମଣିମା, ବିଲକୁଲ ତାଲା ବନ୍ଦ।
1: ହଉ ଯାଅ।
0: ଯାଉଛି ଯାଉଛି ମଣିମା।
2: ମହି ରାବଣର ପୁରେ ଭ୍ରମି ଭ୍ରମି କୋଣେ ଅନୁକୋଣେ ନ ପାଇଲି ସନ୍ଦେଶ ମୁଁ, କେଉଁଠାରେ ପ୍ରତାପୀ ରାକ୍ଷସ ସେ ରାବଣର ସୁତ ଗୋପନେ ରଖିଛି ପ୍ରଭୁ ରାମ ଲକ୍ଷ୍ମଣଙ୍କୁ। ନକ୍ରି ନକ୍ରି ଜନପଦେ ଗଡ଼ର ଦ୍ୱାରରେ ଦିବାରାତ୍ରି ଜାଗ୍ରତ ପ୍ରହରୀ। ତେବେ ତେବେ କି କରିବି କି କରିବି, ଏବେ ନିଷ୍ଫଳ ହେବ କି ମୋର ଆଗମନ। ମହିତଳ ପୁରୀ ମାୟାବୀ ରାକ୍ଷସ ସତେ ନିର୍ତ୍ତୟ କରିବ ହତ୍ୟା ପ୍ରଭୁ ରାମ ଲକ୍ଷ୍ମଣଙ୍କୁ। ଠିକ୍ ମତେ ଠିକ୍ ମତେ ଠିକ୍ ମୋର ସେବକ ଜୀବନ ନା ହେବି ନାହିଁ ଦୁର୍ବଳ। ହେ ଇନ୍ଦ୍ର ଚନ୍ଦ୍ର ବରୁଣ କୁବେର ଗ୍ରହ ତାରା ନକ୍ଷତ୍ର ମଣ୍ଡଳ, ହେ ବ୍ରହ୍ମ ଶଙ୍କର ସୂର୍ଯ୍ୟ, ହେ ଦୁର୍ଗତି ନାଶିନୀ ଦୁର୍ଗା କରାଳି କାଳିକା, ଅନ୍ୟାୟର ହେବ କି ଜୟ ଏ ବିଶ୍ୱ ମଣ୍ଡଳେ।
0: ଓମ୍ ବିଷ୍ଣୁ ବିଷ୍ଣୁ ବିଷ୍ଣୁ ବିଷ୍ଣୁ ବିଷ୍ଣୁ ବିଷ୍ଣୁ ବିଷ୍ଣୁ ବିଷ୍ଣୁ ବିଷ୍ଣୁ। ହେ କିଏ ରେ ତୁଟା, ଏଠି ଏକୁଟିଆ ଠିଆ ହେଇ କଣ କରୁଛୁ?
2: କିଏ ତୁମେ ସେବକ? ବିଷ୍ଣୁ ନାମ କର ଉଚ୍ଚାରଣ ମହିରାବଣର ପୁରେ।
0: ଓହୋ, ଭୁଲ ହେଇଗଲା ଭୁଲ ହେଇଗଲା, ତୋ ଆଗରେ ପାଟିରୁ ବାହାରି ପଡ଼ିଲା। ଓମ୍ ମହିରାବଣ ଓମ୍ ମହିରାବଣ ଓମ୍ ମହିରାବଣ।
2: ତୁମେ ତାହେଲେ?
0: ଓମ୍ ମହିରାବଣ।
2: କିଏ ତୁମେ ସେବକ?
0: ମୁଁ? ଆରେ ମହିତଳ ଦେଶ ରାଜ୍ୟରେ ମତେ ନ ଜାଣେ କିଏ, ତୁମେ ମତେ ଚିହ୍ନି ପାରିଲ ନାହିଁ।
2: ନା,
0: ତୁମ ଘର ମହିତଳ ଦେଶ ରାଜ୍ୟରେ ନୁହେଁ କି?
2: ହଁ, ମହିତଳ ପୁରେ ତ।
0: ତେବେ କିଏ ତୁମେ? ତୁମ ବାପା ନାଁ କଣ? ତମ ଗୋସାପା ନାଁ କଣ? ତମ ଅଣଗୋସାପା ନାଁ କଣ? ତମ ପଣଗୋସାପା ନାମ ନାଁ କଣ? ତମ ଘର କୋଉ ଗାଁ ତର କହିଲ କହିଲ?
2: ମୋ ନାଁ ମାରୁତି।
0: ହେ ମାରୁତି, ଆରେ ବାପା ନାଁ କଣ କହ?
2: ପବନ ସୁତ। ମୁଁ
0: ପବନ ସୁତ, ମାଟି ସୁତ, ପାଣି ସୁତ, ଏସବୁ କଥା ମୁଁ କିଛି ବୁଝିପାରୁନି, ତୁ କଣ କହୁଛୁ ଫିଟେଇକି କହିଲୁ।
2: ମୁଁ ଅଞ୍ଜନା ନନ୍ଦନ।
0: ଏ ଅଞ୍ଜନା ନନ୍ଦନ, ଆରେ ଏପରି ନାଁ ତ ଆମ ମହିତଳ ରାଜ୍ୟରେ ନାହିଁ। ତୁ କିଏ କିଏ କହ ଠିକ କି କହ?
2: ମୁଁ ତୁମ ପରି ଜଣେ ବିଷ୍ଣୁ ସେବକ ପଣ୍ଡାଏ।
0: ବିଷ୍ଣୁ ସେବକ? କଥା ସରିଗଲା ରେ ପୁଅ, କଥା ସରିଗଲା, ମୁଣ୍ଡଟା କେତେବେଳେ ଗଣ୍ଡିବି ଯେ ଖସି ପଡିବ କିଛି ଜାଣି ହବନି।
2: ଗୋଟାଏ ସମ୍ବାଦ ଦେଇପାରିବ ବାବା?
0: ହଁ ହଁ କହ କହ, ଆମ୍ଭଙ୍କୁ କେଉଁ ସମ୍ବାଦ ଜଣା?
2: ମଣିମା, ମହିରାବଣ ଯେଉଁ ଦୁଇ ଜଣଙ୍କୁ ଲଙ୍କାଗଡ଼ରୁ ବନ୍ଦୀ କରି ଆଣିଛନ୍ତି ତାଙ୍କୁ ରଖିଛନ୍ତି କୋଉଠି?
0: ଆରେ ଆରେ, ଇଏ ଲୋକଟା କେମିତି ଜାଣିଲା ସେ ଗୋପନ କଥା? ମୋ ପଣ୍ଡା ପୁଣିଆ ସରିଗଲା ରେ ବାବା।
2: କୁହ ପଣ୍ଡା।
0: ପଣ୍ଡା ନା ଗେଣ୍ଡାଏ, ଆମକୁ କିଛି ଜଣା ନାହିଁ।
2: ଅନୁରୋଧ କରୁଛି କୁହ।
0: କହିବି ପରା, ଆମକୁ କିଛି ଜଣା ନାହିଁ, ଭଲ ଗତି ଅଛି ଯେବେ ବାତ ଛାଡ଼, ନହେଲେ ରାଜାଙ୍କ କଟୁଆଳକୁ ଡାକିବି।
2: ପଣ୍ଡାଏ ପଣ୍ଡାଏ, ଦୌଡ଼ି ପଳଉଛ କାହିଁକି? ନା, କିଛି ଫଳ ନାହିଁ, କୌଣସି ସ୍ଥାନରୁ ପ୍ରକୃତ ସମ୍ବାଦ ଲାଭ କରିବା ଉପାୟ ନାହିଁ। ତେବେ ଏଇ ସମ୍ମୁଖ ଜଳଘାଟ ନିକଟକୁ ଯାଏ, ବୃକ୍ଷ ଅନ୍ତରାଳରେ ଗୋପନରେ ରହି ଅପେକ୍ଷା କରେ, ଯଦି କିଛି ସମ୍ବାଦ ମିଳିପାରେ।
3: ଆଗ ସଙ୍ଗାତ, ଆଜି ତମର ଆସୁ ଆସୁ ଏତେ ଡେରି କାହିଁକି? କେତେବେଳୁ ମୁଁ ଆସି ଏ ପୋଖରୀ ଘାଟରେ କଳସୀ ରଖି ଏଠି ବସିଛି,
4: ଆଜି ତୁମେ ସହଳ ଚାଲି ଆସିଛ ସଙ୍ଗାତ।

0: ହେଇ ଏ ଯାଏ ତ ତାଳ ଗଛ ଉପରେ ସୁରୁଜ କୋଉ ଦିନ ହେଲାଣି ଯେ ଗେରସ୍ତକୁ ପଖାଳ ମୁଠି ଦେଇ ଆସୁଛି।
1: କହନା କହନା ସଙ୍ଗାତ, ଆଜି କଣ ମତେ ମରିବାକୁ ସମୟ ଅଛି? ଖଟୁଛି ଯେ ଖଟୁଛି, ପୁଣି ପାଣି ନେଇଗଲେ ରାତିରେ ମଧ୍ୟ ଜିନିଷ ତିଆରି ହବ।
0: କଣ ଏମିତି ଜିନିଷ ତିଆରି କରୁଛୁ କି ସଙ୍ଗାତ ଉନ୍ମାଦିନୀ?
2: ଚୁପ ଚୁପ ବଡ଼ ପାଟିର କହନା, ରାଜା ଘର ଜିନିଷ।
0: ରାଜା ଘର ଜିନିଷ? କି ଜିନିଷ?
2: କାଲି ଦେବୀ ମନ୍ଦିରରେ ବଳି ଦିଆଯିବ ସେଇ ଜିନିଷ।
0: କୋଉ ଦିନ ଏବେ ଦେବୀ ମନ୍ଦିରରେ ବଳି ନ ପଡୁଛି ଯେ? ଆଜି ନୂଆ କଥା, ସବୁଦିନ ତ ପୁରଞ୍ଜନ ଭାଇନା ମାଂସ ଖାଇ ହାକୁଟି ମାରୁଛନ୍ତି।
2: ନାଇଲୋ ନାଇଁ, କାଲି ସେ ବଳି ନୁହେଁ,
0: ଆଉ କୋଉ ବଳି?
2: ନର ବଳି।
0: ଏ ନର ବଳି?

0: ସତରେ ସଙ୍ଗାତ? ହଁ ଲୋ ହଁ, କଣ କରିବି, ୟାଙ୍କୁ ତାହେଲେ ପୂଜାକୁ ଯିବା ପାଇଁ ମନା କରିବି?
1: ପାଗଳି ହେଲୁ କିଲୋ ତୁ, ରାଜା ଗୋଜା କଥା ନ ମାନିଲେ ପୁଣି ରାମ ଲକ୍ଷ୍ମଣ ମୁଣ୍ଡ କଟା ନ ହୋଇ କଟାଯିବ ପୁରଞ୍ଜନ ଭାଇନାଙ୍କ ମୁଣ୍ଡ।
0: ନା ନା ନା, ସେ କଥା ତୁଣ୍ଡରେ ଧନ ସଙ୍ଗାତ।
1: ହଉ ଚାଲ ଦେଖିବା କୋଉ ପାଣି କୁଆଡକୁ ଯାଉଛି,
0: ଚାଲ ସଙ୍ଗାତ।
2: ଶୁଣିଲି ସବୁ କଥା, ତେବେ ଦୁଷ୍ଟ ମହି ରାବଣ ଗୋପନ ସ୍ଥାନରେ ବନ୍ଦୀ କରି ରଖିଛି ପ୍ରଭୁ ରାମ ଲକ୍ଷ୍ମଣଙ୍କୁ, ଆସନ୍ତାକାଲି ବଳି ପ୍ରଦାନ କରିବ ଏଇ ଦେବୀ ମନ୍ଦିରରେ। ହେ ଦେବୀ କଙ୍କାଳୀ କାଳୀ ଭୈରବୀ ତ୍ରିନେତ୍ରା, ହେ ରୁଦ୍ରାଣୀ ବଗଳାମୁଖୀ ଚଣ୍ଡିକା କୌଶିକୀ, ହେ ଶିବାନୀ ଭୀମା ଭୂମା ବ୍ରହ୍ମୀ ମାହେଶ୍ୱରୀ, ହେ ଚାମୁଣ୍ଡେ ଭଗବତୀ ଶଙ୍କର ଧରଣୀ।

ଓ ଶେଷରେ ଏହି ଦୁଃଖ ଭୋଗ କରିବାକୁ ଥିଲା। ଛାହର ଅସୁର ମହିରାବଣ ମୋତେ ଏବଂ ଅନୁଜ ଲକ୍ଷ୍ମଣଙ୍କୁ ବଳିଦାନ ଦେବ ଏହି ମନ୍ଦିରରେ। ହେ ଭବାନୀ, ହେ ଶଙ୍କରୀ, ତୁମେ କଣ ସତେ ପାନ କରିବ ଆମ ରକ୍ତ? ଏବେ କି ବୁଦ୍ଧି କରିବା ଲକ୍ଷ୍ମଣ।

ନା ପ୍ରଭୁ, ମୁଁ ମାଛି ରୂପରେ ଆପଣଙ୍କ ନିକଟରେ ଅବସ୍ଥାନ କରୁଛି, ଆପଣ ମନରୁ ବିଷାଦ ଦୂର କରନ୍ତୁ ପ୍ରଭୁ।

ବେଣୁବେଳ ପାକ୍ଷତର ହୋଇଲ ଅସଚ୍ୟ ଲୋ ରାକ୍ଷସୀ ଆଉ ରକ୍ଷା ନାହିଁ ତତେ ଯାର ପଦାଘାତେ କମ୍ପେ ସମସ୍ତ ମେଦିନୀ ସେହି ପଦ ପ୍ରହରୁଛି ଉଦାରେ ତୋହର ସମନପୁରକୁ ଯାଅ ରାକ୍ଷସୀ ଦୁର୍ଦଣ୍ଡୀ ଏଥରକ ଦେଖିଲି ତୁ ବୀର ହନୁମାନର ଶକ୍ତି।

ଶୁଣିଲି ଗୀତିନାଟ୍ୟ ମହିରାବଣ ବଧ। ବିଭିନ୍ନ ଚରିତ୍ରରେ ଥିଲେ ରାବଣ ସାମୁଏଲ ସାହୁ, ମହିରାବଣ ବିନାୟକ ମିଶ୍ର, ରାମ ନୟନଚନ୍ଦ୍ର ମହାପାତ୍ର, ହନୁମାନ ରଜିତ କୁମାର କର, ପୁରଞ୍ଜନ ଅରୁଣ କୁମାର ନନ୍ଦ, ବିଭୀଷଣ ଭୀମ ସିଂ, ମନ୍ଦୋଦରୀ ଦେବକୀ ରାଣୀ ମହାନ୍ତି, ଉନ୍ମାଦିନୀ ମଞ୍ଜୁଳତା ମଞ୍ଜୁଳା କୁମାର, ଲାବଣ୍ୟବତୀ ନୀଳିମା ମହାନ୍ତି, ସଙ୍ଗାତ ପୁଷ୍ପାଞ୍ଜଳି ଜେନା। ସଙ୍ଗୀତାଂଶରେ ଥିଲେ ବାଳକୃଷ୍ଣ ଦାସ, ମହେଶ୍ୱର ରାଓ, ସୁବୀର କୁମାର ଦାସ, ସତୀଶ କୁମାର ମଜୁମଦାର, ଶେଖର ଚନ୍ଦ୍ର ଘୋଷ, ପୂର୍ଣ୍ଣମାସୀ ପଣ୍ଡା, ସଂଯୁକ୍ତା ଚୌଧୁରୀ, କୁଳମଣି ଦାସ ଏବଂ ମହମ୍ମଦ ସିକନ୍ଦର ଆଲାମ। ମୂଳ ରଚନା ଜଗନ୍ନାଥ ପାଣି, ବେତାର ରୂପାନ୍ତର ଏବଂ ପ୍ରଯୋଜନା ବ୍ରଜମୋହନ ମହାନ୍ତି, ସଙ୍ଗୀତ ଶ୍ରୀବତ୍ସ ପଟ୍ଟନାୟକ, ସହଯୋଗିତା ଅନାଦି ସାହୁ।

0: ଶ୍ରୋତାମାନଙ୍କୁ ଏଠାରେ କହି ରଖୁଛୁ ଯେ ଆଜି ଦିନ 1:20 ନାରୀ ମହଲ ଏଥିରେ ଶୁଣିବେ ଆଲୋଚନା ଘରର ସିରି ଶାଶୁ ବୋହୁ ଆଲୋଚନା କରିଛନ୍ତି ମନୋରମା ମହାପାତ୍ର। ଅପରାହ୍ନ 5:30 ଯୁବବାଣୀରେ ଶୁଣିବେ ଆଲୋଚନା ହରିଜନ ଉପନ୍ୟାସରେ ସାମାଜିକ ଚିତ୍ରଣ ଆଲୋଚକ ଆଶୁତୋଷ ମିଶ୍ର ଶ୍ରୋତାଙ୍କ କଲମରୁ କବିତା ଏବଂ ଗଳ୍ପ ଅଭିଶାପ କହିବେ ପ୍ରଭାସିନୀ ସାହୁ। ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।
1: ଫସିଲା। UPI ପିନ୍ ଏଣ୍ଟ୍ରିଙ୍ଗ କେବଳ ଟଙ୍କା ପଠେଇବା ପାଇଁ ଉଦ୍ଦିଷ୍ଟ। RBI।

ଶୁଣୁଥିଲେ କେତୋଟି ଆଧୁନିକ ଗୀତ ଆକାଶବାଣୀ କଟକ ଅଚର କରୁଛୁ ପାଲା ପରିବେଷଣ କରିଛନ୍ତି ଧନେଶ୍ୱର ବେହେରା ଏବଂ ସାଥୀ ପଦ୍ମଚରଣ ମହାପାତ୍ର ରାଜକିଶୋର ଦାସ ଗିରିଧାରୀ ଲେଙ୍କା ଏବଂ ଋଷିଚନ୍ଦ୍ର ରଣା।

ରାମ ମୋତେ ବର ଦେଇଥିଲା ବ୍ରହ୍ମସରରେ ମାରି ମୋର ବୁକୁ ଚିରି ମୋତେ ବୈକୁଣ୍ଠକୁ ପଠେଇବା ନିମିତ୍ତ ଏବେ ଜାଣିଲେଣି ପୁଅ ନାତି ମାନେ ମରିଣୀ ବଂଶ ବୁଢ଼ିଲାଣି ଆଜିକି ମୋର ବଡପ ଇନ୍ଦ୍ର ତ ମରିବାର 6 ଦିନ ହେଲା ଆଉ 4 ଦିନ ପରେ ରାମ ମୋତେ ନିଶ୍ଚୟ ଜୀବନ ମାରିବ ହଁ ସେଇ ସେତୁବନ୍ଧ ନିକଟରେ ମୁଁ ରାମର ହାତ ଧରି ଆପତ୍ତି କରି କରି ରାଘବ ମୋତେ ତ ବର ଦେଲ ବ୍ରହ୍ମସର ମାରିବ ଆପତ୍ତି ରହିଲା ମୋର ଲଙ୍କା ହଉଛି ସ୍ୱର୍ଣ୍ଣମୟ ଲଙ୍କା ମୁଁ ଟିକେ ବଞ୍ଚିଥିଲା ବେଳେ ଆପଣ ଲଙ୍କା କଟକ ବୁଝିବେ ମୁଁ ଆପଣଙ୍କ ହାତ ଧରି ଲଙ୍କା କଟକର ଭଲ ମନ୍ଦ ବୁଲେଇ ଦେଖେଇଦେବି ରାମ ମୋତେ ନିର୍ଭର ପ୍ରତିଶ୍ରୁତି ଦେଇଥିଲା ମୋତେ ମାରିବା ପୂର୍ବରୁ ବୁଲି ଆସିବ ଆଜି ପର୍ଯ୍ୟନ୍ତ ଆସିଲାନି ଜାଣିଲି ତେଣୁ ପର୍ବତ ଏବଂ ନାରଦ ଋଷିଙ୍କ ଅଭିଶାପ ଅନୁଯାୟୀ ତାଙ୍କୁ ଅଜ୍ଞାନ ଅନ୍ଧକାର ଘଟିଛି ରାମ କେମିତି ମୋର ଲଙ୍କା ବୁଲି ଆସିବ ବିଂଶ ନେତ୍ର ମୁକ୍ତ

ସମ୍ମାନୀୟ ସୁଧୁବୃନ୍ଦେ, ଇନ୍ଦ୍ର ତ ମରି ସାରିଲା ପରେ ଲଙ୍କା କଟକ ବୀର ଶୂନ୍ୟ, ଲଙ୍କାରେ ମାତ୍ର ରାବଣ ମନ୍ଦୋଦରୀ କେବଳ ବଞ୍ଚିଛନ୍ତି। ଦିନେ ରାବଣ ଏକାନ୍ତରେ ବସି ଚିନ୍ତା କରୁଛି, ବହୁ ଦିନ ତଳେ ରାମଚନ୍ଦ୍ର ତାଙ୍କର ସେତୁବନ୍ଧ ଶିବଲିଙ୍ଗ ପ୍ରତିଷ୍ଠା ପାଇଁ ମୋତେ ନିମନ୍ତ୍ରଣ କରିଥିଲା। ମୁଁ ତାଙ୍କର ନିମନ୍ତ୍ରଣ ରକ୍ଷା କରି ସୀତାଙ୍କୁ ଯଥା ସମ୍ମାନ ନେଇ ରାମେଶ୍ୱର ସେତୁବନ୍ଧ ଶିବଲିଙ୍ଗ ପ୍ରତିଷ୍ଠା କଲି। ବନ୍ଧ ପ୍ରତିଷ୍ଠା କରିସାରିଲା ପରେ ମୁଁ ତାଙ୍କୁ ଦକ୍ଷିଣା ମାଗିଲି, ଦକ୍ଷିଣା ପରିବର୍ତ୍ତେ ସେ ମୋତେ ବର ଦେଇଥିଲେ।

ଏଇଠି ରାବଣର ମନରେ ମୋଟାମୋଟି ସୁଜ୍ଞାନ ଉଦ୍ଦୀପନ ହେଇଛି। ରାବଣ ଭାବିଲା କହିଲା ମୁଁ ଟିକେ ରାମଙ୍କୁ ଲଙ୍କା କଟକରେ ପୂଜା କରିବି, କାହିଁକି ନା ରାମ ହଉଛି ମୋର ଠାକୁର, ମୁଁ ହଉଛି ତାର ଭକ୍ତ। ମୁଁ ଯଦି ଲଙ୍କାରେ ତାକୁ ପୂଜିବି ସମୁଦ୍ର କୂଳରେ ଆସନ ଟଳମଳ ହବ, ମୋ ଭକ୍ତ ଭାବରେ ବାନ୍ଧି ନିଶ୍ଚୟ ସନ୍ଧ୍ୟା ସୁଦ୍ଧା ରାମ ଲଙ୍କା ଆସିବ। ବିଚାର କଲା କଣ କରିବି, ରାମଙ୍କର ଗୋଟେ ସୁବର୍ଣ୍ଣ ମୂର୍ତ୍ତି ତିଆରି କରି ଲଙ୍କାରେ ପୂଜା କରିବି। କାହା ଦ୍ୱାରା ତିଆରି କରିବି, ଲଙ୍କାର ଶିଳ୍ପୀ ବିଦ୍ୟୁଜୁହା ଲଙ୍କା ଯୁଦ୍ଧରେ ମରିଛି, ତାହେଲେ ଦେବତା ମାନଙ୍କୁ ବନ୍ଦୀ କର, କିଛି ସେମାନଙ୍କ ମଧ୍ୟରେ ଅଛି ବିଶ୍ୱକର୍ମା। ଏଇ କଥା ବିଚାରିଣ ବିଶ୍ୱବାନନ୍ଦନ ଯାଏ ବନ୍ଦୀ ଘର ନିକଟରେ ବୋଇଲା ବଚନ। ବିଶ୍ୱକର୍ମାଙ୍କୁ ଏହି ସମ୍ପର୍କରେ ସମସ୍ତ ଘଟଣା କହନ୍ତେ। ବିଶ୍ୱକର୍ମା କଣ କଲା, ରାମଚନ୍ଦ୍ରଙ୍କର ଗୋଟା ସୁବର୍ଣ୍ଣ ମୂର୍ତ୍ତି ବିଂଶମାଡ ସୁବର୍ଣ୍ଣରେ ଆଣି ରାବଣ ହାତରେ ଦେଇଦେଲା। ରାବଣ ରାମଙ୍କର ପ୍ରତିମୂର୍ତ୍ତି ଦେଖି ଜ୍ଞାନ ସୁଜ୍ଞାନ ଉଦ୍ଦୀପନ ହେଇଗଲା। ରାବଣ କଣ କଲା, ଏଇ ତ ନୈଷ୍ଠିକ ବ୍ରାହ୍ମଣ, ଜୀବନ୍ୟାସ ମନ୍ତ୍ର ଦେଇ ସିଂହାସନ ପାଖରେ ରଖି ପୂଜା କରିବାକୁ ଆରମ୍ଭ କଲା। ଏହି ସମୟରେ ହଠାତ୍ ନାରଦ ଋଷି ଯାଇ ପହଞ୍ଚିଗଲେ। ସିଂହ ଦ୍ୱାରେ ନାରଦ ଅତିକ୍ରମ କରି ଦେଖିଲେ ରାବଣ ବର୍ତ୍ତମାନ ରାମଙ୍କର ପ୍ରତିମୂର୍ତ୍ତିକୁ ପୂଜା କରୁଛି। ନାରଦ କିଛି ନ କହି ନିରବରେ ଠିଆ ରହିଲେ। ସେ କେମିତି ପୂଜା କରୁଛି ବୋଲି ନାରଦ ଦେଖିଲେ, ଲେଖିଲେ କବି ଲେଖିଲେ, ଶ୍ରୀରାମଚରଣ ମନସା ସ୍ମରାମି, ଶ୍ରୀରାମଚରଣ ବଚସା ଗୃଣାମି, ଶ୍ରୀରାମଚରଣ।

ପୂଜା କରିସାରି ଯେତେବେଳେ ରାବଣ ଉଠିଲା ପୁଷ୍ପାଞ୍ଜଳି ଦେଇସାରି କହିଲା, ହେ ରାଘବ ଆଜି ସନ୍ଧ୍ୟା ସୁଦ୍ଧା ଆମ ଲଙ୍କା ଆପଣ ବୁଲି ଆସନ୍ତୁ। ଉଠିଲା ବେଳେ ନାରଦଙ୍କୁ ଦେଖିଦେଲା। ଏଇଠି ରାବଣ ବିଚାର କଲା, ମୋର ପୂଜାରେ ବ୍ୟାଘାତ ଘଟିଲା, କାହିଁକି ୟାଙ୍କର କୁଆପାଟି ଚାରିଆଡେ କହିଦେବେ ଶତ୍ରୁ ରାମଙ୍କୁ ପୂଜା କରୁଛି। ରାବଣ କଣ କଲା, ରାଗରେ ପ୍ରଜ୍ୱଳିତ ହୋଇ ଦେବର୍ଷି ନାରଦଙ୍କୁ ବହୁ ଗାଳି ଗୁଲଜ କରି ଅପମାନ ଦେଲା। ନାରଦ ଯେତେବେଳେ ପଣ୍ଡିତ ବର୍ଗେ ଲକ୍ଷ୍ୟ ଦେବେ ଅପମାନିତ ଯାଉଛନ୍ତି, ପୁଣି ରାବଣ ମନେ ସୁଜ୍ଞାନ ପହଞ୍ଚିଗଲା। ନାରଦଙ୍କ ପଛେ ପଛେ ଗୋଡେ ଗଲା, ଡାକିଲା, ଦେବର୍ଷି ଆପଣ ମୋର ଅତିଥି, ଅନାହୁତ ପ୍ରବେଶ କରିଥିଲେ ସୁଦ୍ଧା ଯାହା ଘରେ ଅତିଥି ସତ୍କାର ନବ ସେ ଘରର ଅମଙ୍ଗଳ, ତେଣୁ ଆପଣ ମୋ ଘରେ ଟିକେ ଜଳ ଗ୍ରହଣ କରିଯିବେ। ନାରଦ କଥା ଶୁଣି କହିଲେ, ବାରଣ କରିଲେ ମନେ ପଙ୍ଗବ, ନାରଦ ପଣ୍ଡିତେ।

ଚାର କଲେ ଗୋଟେ କଳି ଲଗେଇବି, ନାରଦ କଲେ ତୋ ଘରେ ଜଳ ଗ୍ରହଣ କରନ୍ତି କିନ୍ତୁ କରିବିନି, କାହିଁକି ନା ତୋର ହଜାର ହଜାର ପୁଅ ନାତି ମାନେ ମରିଛନ୍ତି, ଦୈବେ ତୋର ବଡ଼ ପୁଅ ଇନ୍ଦ୍ରଜିତ ତ ଆଜିକି ଛଅ ଦିନ ମରିଛି, ତୋର ମୃତା ହେଇଛି, ମୁଁ ହଉଛି ବ୍ରହ୍ମାଙ୍କ ପୁଅ ନାରଦ, ତେଣୁ ତୋ ଘରେ ଜଳ ଗ୍ରହଣ କରିବିନି। ମୁଁ ଜଳ ଗ୍ରହଣ କରେ କୋଉଠି ନା ରାବଣ ଜାଣିଛୁ, ବୈକୁଣ୍ଠପୁର ଭୋଜନ ବ୍ୟତୀତ ଯେଉଁଠାରେ ଦେବତା ମାନେ ଥାନ୍ତି ସେଟା ବୈକୁଣ୍ଠ, ମୁଁ ସେଠି ଜଳ ଗ୍ରହଣ କରେ, ତୋ ରାକ୍ଷସ ରାଜବାଟିରେ ମୂର୍ତ୍ତିକାରେ ଜଳ ଗ୍ରହଣ କରିବିନି। ଏଇଠି ରାବଣକୁ ସୁଯୋଗ ମିଳିଲା, ପଣ୍ଡିତ ମଣ୍ଡଳୀ ମୋ ଶୁଣନ୍ତୁ ଦେ ମନ, ଏ ସମୟ ରାବଣ ଯେ ବୋଇଲା ବଚନ। ରାବଣ କହିଲା ଠିକ ଅଛି, ଆଜି ଦେବତା ମାନଙ୍କୁ ମୁଁ ବୈକୁଣ୍ଠପୁର ବାନ୍ଧି ଆଣି ଲଙ୍କା କଟକରେ ଦୀର୍ଘ ନିଲା ବନ୍ଦୀ କରି ରଖିଛି, ତେଣୁ ଆପଣ କହୁଛନ୍ତି ଦେବତା ଯୋଉଠି ବୈକୁଣ୍ଠ ସେଇଟା, ତେଣୁ ଲଙ୍କାରେ ବାଧ୍ୟତାମୂଳକ ଜଳ ଗ୍ରହଣ କରିବେ। ଏ କଥା ନାରଦ କହିଲା, ଦେବତା ମାନଙ୍କୁ ଲଙ୍କାରେ ବନ୍ଦୀ କଲେ ଲଙ୍କା ବୈକୁଣ୍ଠ ହବନି, ଜହିଁ ପହଡ଼ି ନା।

ବୈକୁଣ୍ଠରେ ଥାନ୍ତି ଲକ୍ଷ୍ମୀ ନାରାୟଣ, ତେଣୁ ଲଙ୍କାରେ ତୁ ଦେବତା ମାନଙ୍କୁ ବନ୍ଦୀ କରିଛୁ, ଲକ୍ଷ୍ମୀ ସ୍ୱରୂପା ସୀତାଙ୍କୁ ବନ୍ଦୀ କରିଛୁ, ତାହେଲେ ଦେବତାଙ୍କୁ ବନ୍ଦୀ କରିଛୁ, ସୀତା ସ୍ୱରୂପା ଲକ୍ଷ୍ମୀ ବନ୍ଦୀ କରିଛୁ। ରାମଚନ୍ଦ୍ର ବର୍ତ୍ତମାନ ଅଛନ୍ତି ସମୁଦ୍ର କୂଳରେ, ତୁ ଯଦି ରାମଚନ୍ଦ୍ରକୁ ଆଜି ସନ୍ଧ୍ୟା ସୁଦ୍ଧା ବାନ୍ଧି ଆଣିବୁ, ରାମ ସୀତାଙ୍କୁ ଏକାଠି ବସି ଦେବତା ମାନଙ୍କ ମଝିରେ ବସେଇବୁ, ଲଙ୍କା ତୋର ବୈକୁଣ୍ଠ ହବ, ତୋର ମୃତା ପବିତ୍ର ହେଇଯିବ ରେ। ଏ ବଚନ ଶୁଣି ରାବଣ କହିଲା, ନାଇଁ ନାଇଁ, ଦେବତା ମାନଙ୍କୁ ବାନ୍ଧି ଆଣିଲି, ସୀତା ସ୍ୱରୂପା ଲକ୍ଷ୍ମୀ ବାନ୍ଧି ଆଣିଲି, ରାମକୁ ବାନ୍ଧି ଆଣେ ମୋ ପାଖେ ଅସମ୍ଭବ। ନାରଦ କହିଲେ, କାହିଁକି ବରେ ଏଥେ।

ଗଳ୍ପ ତତେ ଏମିତି ଗୋଟେ ବାଟ ବତେଇଦେବି, ରାମ ଆଜି ସନ୍ଧ୍ୟା ସୁଦ୍ଧା ଲଙ୍କା କଟକ ତୋର ଆସିବ। ରାବଣ କହିଲା କେମିତି? ନାରଦ କହିଲେ ବୋଲେ ବହୁତ ଦିନ ତଳେ ରାମଙ୍କର ସେତୁବନ୍ଧ ପ୍ରତିଷ୍ଠା ନିମିତ୍ତ ତତେ ଡାକିଥିଲେ ରାମ ପତ୍ର ଦେଇକି ମୋରି ହାତରେ। ମୁଁ ତତେ ପତ୍ର ଦେବାରୁ ତୁ ଯଥା ସମୟରେ ବ୍ରାହ୍ମଣ ରୂପ ଧରି ସୀତାକୁ ଡାହାଣ କାନ୍ଥରେ ପଦ୍ମଫୁଲରେ ବସେଇ ରାମେଶ୍ୱର ସେତୁବନ୍ଧ ଶିବଲିଙ୍ଗ ପ୍ରତିଷ୍ଠା କରିଥିଲୁ। ତୋର ଆଜି ରାମ ଯଦି ଦରକାର ତୁ ସେମିତି ଗୋଟେ ଚିଠି ଲେଖେ, ମୁଁ ରାମଙ୍କୁ ନେଇକି ପତ୍ର ଦେଇ ସମୁଦ୍ର କୂଳରେ ଯଥା ସମୟରେ ସନ୍ଧ୍ୟା ସଦା ରାମଚନ୍ଦ୍ରଙ୍କୁ ତୋ ନିକଟକୁ ନେଇ ଆସିବେ। ରାବଣ ଏ କଥା ଶୁଣି ଆନନ୍ଦ ହେଲା। ରାବଣ ଭୋଜପତ୍ର ଧରି ଲେଖନ ଧରି ରାମଙ୍କୁ ଆଜ୍ଞା ନିମନ୍ତ୍ରଣ କରିବାକୁ ବସିଲା।

ରାବଣ ଟିକେ ଅତୀତର କିମ୍ବଦନ୍ତୀ ଲେଖିଲା, କହିଲା ହେ ରାଘବ, ତମର ସେତୁବନ୍ଧ ପ୍ରତିଷ୍ଠା ବେଳେ ମୋତେ ତୁମେ ବ୍ରାହ୍ମଣ ରୂପରେ ନିର୍ବାଚନ କରି ପତ୍ର ପଠେଇଥିଲ, ତମର ନିମନ୍ତ୍ରଣ ରକ୍ଷା କରି ସୀତାଙ୍କୁ ଯଥାସମ୍ମାନ ନିରସ୍ତ୍ରୀକରଣ ଭାବରେ ଯାଇ ସେତୁବନ୍ଧ ଶିବଲିଙ୍ଗ ମୁଁ ପ୍ରତିଷ୍ଠା କରିଥିଲି। ଯେତେବେଳେ ପ୍ରତିଷ୍ଠା ସରିଲା ମୁଁ ଆପଣଙ୍କ ହାତ ଧରି କହିଥିଲି, ରାଘବ ତମେ ମୋତେ ମାରିବା ପୂର୍ବରୁ ଟିକେ ଲଙ୍କା ବୁଲିଯିବ। ଆପଣ ମୋତେ ଜବାବ ଦେଇଥିଲେ, ଯେଣୁ କରି ଆଜି ପର୍ଯ୍ୟନ୍ତ ଆପଣ ନ ଆସିଲେ। ଆପଣଙ୍କ ନିକଟକୁ ଜରୁରୀ ମନେ କରି ପତ୍ର ଲେଖୁଛି, ଆପଣ ପତ୍ର ପାଇ ସନ୍ଧ୍ୟା ସୁଦ୍ଧା ମୋ ଲଙ୍କା କଟକ ବୁଲି ଆସିବେ। ଆଉ ଧାଡିଏ ତଳେ ଲେଖିଲା, ରାବଣ ହଉଛି ଭକ୍ତ, ରାମଚନ୍ଦ୍ର ଠାକୁର, ଯୁଗେ ଯୁଗେ ଭକ୍ତମାନ ଠାକୁରକୁ ପରୀକ୍ଷା କରନ୍ତି। ରାବଣ ତଳେ ଆଉ ଧାଡିଟି ଲେଖିଲା, ବିଶେଷ ଦ୍ରଷ୍ଟବ୍ୟ ରହିଲା ବର ଯିଏ କଜଣ, ବଳ ସହିତରେ ଆସିବ ମୋର ପୁରେୟା। ରାବଣ ଲେଖିଲା, ହେ ରାଘବ, ପତ୍ର ପାଇ ସଦଳ ବଳ ଭାଲୁ ମାଙ୍କଡ ମାନଙ୍କୁ ଧରି ସମସ୍ତଙ୍କୁ ମୋ ସାଥିରେ ଆପଣ ଧରି ଲଙ୍କାକୁ ଆସିବେ, ମାତ୍ର ସମୁଦ୍ର କୂଳରେ ପତ୍ର କୁଳେରେ ଆପଣ ଜଣଙ୍କୁ ଛାଡିକି ଆସିବେ। ରାବଣ କାହା ନାଁଟା ଉଲ୍ଲେଖ କଲା ନାହିଁ, କେବଳ କପଟରେ ଲେଖିଲା ପ୍ରଭୁ ଜାଣିପାରୁଛନ୍ତି କି ନାହିଁ। ଏତିକି ଲେଖି ଇତି ବିଂଶ ବାହୁ ସ୍ୱାକ୍ଷର କରି ନାରଦ।

ରାମଚନ୍ଦ୍ର ପତ୍ର ପଢିଲେ ନାରଦ ପତ୍ର ଦେଲା ମାନେ ରାମଚନ୍ଦ୍ର ଚିଠିରୁ ଜାଣିଲେ ଯେ ରାବଣ ଆମମାନଙ୍କୁ ନିମନ୍ତ୍ରଣ କରିଛି ସମସ୍ତଙ୍କୁ ପଚାରିଲେ କଣ ଆମେ ଲଙ୍କାକୁ ଯିବା ସମସ୍ତେ ରାଜି ହେଇଗଲେ ପୁନଃ ପୁନଃ ବାରମ୍ବାର ଯେତେବେଳେ ପତ୍ର ପଢିଲେ ଯେଉଁ ବିଦ୍ରୋହ ରାବଣ ଲେଖିଥିଲା ସେହି ଚରଣ

ଲକ୍ଷ୍ମଣ କହିଲା ମୁଁ ତା ଭଉଣୀ ନାକ କାନ ଶୂର୍ପଣ ଘର କାଟିଲି, ତାର ବଡ଼ ପୁଅ ଇନ୍ଦ୍ର ତୁ ଗାଜିବି ମାରିବା ଛଅ ଦିନ ମୋର ହେଲା, ଏଣୁ ମୋତେ ମନା କରିଛି। ରାମ କହିଲେ ନାଇଁ ଲକ୍ଷ୍ମଣ ତୁ ଯିବୁ। ହନୁମାନ କହିଲା ମୁଁ ତା ଲଙ୍କାକୁ ଜାଳି ପଡ଼ି ଭସ୍ମ କଲି, ଅକ୍ଷୟ ଜମୁମାଳିକି ମାରିଲି, ଏଣୁ ମୋତେ ମନା କରିଛି। ତାପରେ ରାମ କହିଲା ତମେ ଯିବ, ତମକୁ ମନା କରିନି। ଆଉ ଜଣେ ଠିଆ ହେଇ କହିଲା କି ନଳ ସେନାପତି।

ଏଇଠି ସୁଧବିନ୍ଦ ଲକ୍ଷ୍ୟ ଦେବେ, ନଳ ସେନାପତି କହିଲା ମୋ ଦ୍ଵାରା ସେତୁ ବନ୍ଧ ହେଲା ମୋତେ ମନା କରିଛି। ଅଙ୍ଗଦ କହିଲା ନାଇଁ ନାଇଁ, ମୁଁ ଯେତେବେଳେ ଆଜ୍ଞା ପତ୍ରିକା ନେଇ ଯାଇଥିଲେ ରାବଣ ଜଗତ ଉପରେ ବସିଥିଲା, ସେ ଆଜ୍ଞା ପତ୍ରିକା ରାବଣ ହାତରେ ଦିଅନ୍ତେ, ରାବଣ ପତ୍ରକୁ ଚେରିକି ପଦାଘାତ କଲା, ମୁଁ ଦେଖିଲି ମୋର ପ୍ରଭୁଙ୍କର ପତ୍ର ଅବମାନ କଲା, ମୁଁ ଜଗତ ଉପରକୁ ଉଠି ଯାଇ ରାବଣକୁ ମାଡ଼ ଦେଲି, ସୁବର୍ଣ୍ଣ ମୁକୁଟ ଖସି ପଡ଼ିଲା, ତାର ସୁବର୍ଣ୍ଣ ମୁକୁଟ ମୁଁ ଧରିକି ପଳେଇ ଆସିଥିଲି ଆପଣଙ୍କ ନିକଟକୁ, ତେଣୁ ମୁଁ ବୋଧେ ଯିବି ନାହିଁ। ଏମିତି ହନୁଅଙ୍ଗଦ ନଳନୀଳ ଗବାକ୍ଷ ଦୋଷ ତ୍ରୁଟି କରି କହିଗଲେ, କିଏ ନଜୀବ ବୋଲି ଏପର୍ଯ୍ୟନ୍ତ ନିଷ୍ପତ୍ତି ହେଇପାରେ ନାହିଁ, କିନ୍ତୁ ରାମଚନ୍ଦ୍ର ଜାଣିପାରିଛନ୍ତି ପତ୍ର ପଡ଼ି ରାବଣ ଯାହାକୁ ମନା କରିଛି। ଏ ସମୟ ଲଙ୍କପତି

ବିଭୀଷଣ ଯେତେବେଳେ ମନ୍ତବ୍ୟ କହିଦେଲା ରାମଚନ୍ଦ୍ର କହିଲେ କାହିଁକି ତମେ ତ ଲଙ୍କାରେ ତିନି ଭାଇ ରାବଣ କୁମ୍ଭକର୍ଣ୍ଣ ବିଭୀଷଣ ତମକୁ ଲଙ୍କାର ବାଣ୍ଟି ଦେଲେ ହକ ତମର ପାଞ୍ଚ ଜଣ ଚାରିପାଲା ବାଣ୍ଟ ପଡିବ ତମେ କାହିଁକି ଯିବ ନାହିଁ ବୋଲି ବର୍ତ୍ତମାନ ଚିନ୍ତା କରୁଛ ପତ୍ର ଶୁଣି କାହିଁକି ଭାବୁଛ ବିଭୀଷଣ ଗଲା ହେଲେ କଣ ହେଲା ମୋ ଭାଇ ରାବଣ ଯେଉଁଦିନ ଆପଣଙ୍କ ସୀତାକୁ ଚୋରି କରିନେଲା ଲଙ୍କାରେ ମର୍ଯ୍ୟାଦା ଟେକ ଦେଖେଇ କହିଲା ମୁଁ ମୋର ଭଉଣୀ ନାଗକନ କାଟିବାରୁ ତା ଭାଇ ଲକ୍ଷ୍ମଣ ମୁଁ ତାର ଘର ନେଇ ଚୋରି କରି ଆଣିବାଟା ଭୁଲ କରିଛି ନା ଠିକ କରିଛି ସମସ୍ତେ ହାତ ଟେକି ସମର୍ଥନ କଲେ ବିଭୀଷଣ କଲା ମୁଁ ବିରୁଦ୍ଧ ଆଚରଣ କଲି ମୁଁ କହିଲି ଭାଇ ପରନାରୀ ଚୋରି କରି ଆଣି ଲଙ୍କାରେ ଟେକ ମର୍ଯ୍ୟାଦା ଦେଖୁଛ ଯାହା ସେ ପରମ୍ପରମ ରାମଚନ୍ଦ୍ର ନିକଟେ ସୀତାକୁ ଫେରେ ଭୁଲ ମାଗ ରାମ ତମର ଦୋଷ କ୍ଷମା କରିବେ ଠାକୁରେ ମୋର ହିତ କଥାକୁ ବିଷମଣି ମୋତେ ମହିରାବଣ ଦ୍ୱାରା ମାଡ ଦେଇ ନିଜେ ପାଦରେ ପଦାଘାତ କରି ତଳିଦେଲା ମୁଁ ମାଡ ଖାଇ ଆସିଲା ବେଳେ କହିଲି ଭାଇ ଦେଖ ହିତ କଥାକୁ ବିଷମଣି ମୋତେ ତଳି ଦଉଛୁ କିନ୍ତୁ ଯାଉଛି ସେଇ ପରମ୍ପରମ ରାମଚନ୍ଦ୍ର ପାଖରେ ଶରଣ ପଶିବେ ହେଲେ ମନେ ରଖ ଭାଇ ରାବଣ ମରିବା ପର୍ଯ୍ୟନ୍ତ ତୋର ମୁଖ ଚାହିଁବି ନାହିଁ ରେ ତେଣୁ ରାବଣ ଯାହା ଲେଖିଛି ଜଣଙ୍କୁ ଛାଡି ସମସ୍ତେ ଆସିବ ମୁଁ ଯଦି ଆପଣଙ୍କ ସହିତ ଯିବି ମୋର ସତ୍ୟତା ଭଗ୍ନ ହେଇଯିବ ଏଇ କଥା ରାମଚନ୍ଦ୍ର ଆଗରୁ ଚିନ୍ତା କରିଥିଲେ ରାମଚନ୍ଦ୍ର କହିଲେ ଠିକ ଅଛି ତାହେଲେ ଲଙ୍କପତି ବିଭୀଷଣ ତମେ ଯିବ ନାହିଁ ବାକି ଆମେ ସମସ୍ତେ ଯିବା ରାମଚନ୍ଦ୍ର ସମସ୍ତ ସହକର୍ମୀ ବୃନ୍ଦ କହିଲେ ଯଦି ଆମକୁ ରାବଣ ନିମନ୍ତ୍ରଣ କରିଛି ମୁଁ ଭାବୁଛି ଆମେ ଅସ୍ତ୍ରଶସ୍ତ୍ର ନ ନେଇ ନିରସ୍ତ୍ରୀକରଣ ଭାବରେ ଯିବା ମାନେ ସେତୁ ବନ୍ଧ ପ୍ରତିଷ୍ଠା କରି ଆସିଲା ବେଳେ ସେ ଖାଲି ଆସିଥିଲା ଆମେ ଯଦି ଅସ୍ତ୍ରଶସ୍ତ୍ର ଆମକୁ କପଟି ଜ୍ଞାନ କରିବ ତେବେ ଲଙ୍କପତି ବିଭୀଷଣ ତ ଯିବେ ନାହିଁ ପତ୍ର ଅନୁସାରେ ତାଙ୍କରି ପାଖରେ ଅସ୍ତ୍ରଶସ୍ତ୍ର ଜମା ରଖିଦେଇ ଚାଲ ସମସ୍ତେ ଯିବା ସମସ୍ତେ ଆଜ୍ଞା ବାହାରିଲେ କିନ୍ତୁ ରାକ୍ଷସର ମାୟା ରାକ୍ଷସ ଜାଣେ ବିଭୀଷଣ କଣ କଲା ଲକ୍ଷ୍ମଣ ପାଖରେ ପହଞ୍ଚିଗଲା ଦେଖ ସମିତି ମୋର ଭାଇ ରାବଣ ଯାହା ଲେଖିଛି ଆପଣମାନେ ସମସ୍ତେ ଅବଶ୍ୟ ଯିବ ପତ୍ର ଅନୁସାରେ ମୁଁ ଯିବିନି ତେଣୁ ରାବଣଟା ମୋର ହେଲେ ଭାଇ ହେଲେ କଣ ବଡ କପଟି ବଡ ମାୟା ବି ମାୟା ସୀତାବଦ୍ଧ କରିଛି ମାୟା ରାମବଦ୍ଧ କରିଛି ମାୟା ଜ୍ୟୋତି ବିଷୟ ସୀତାଙ୍କୁ ଚୋରି କରିନେଇଛି ମୁଁ ଭାବୁଛି ତମେମାନେ ତା ବଂଶ ଧ୍ୱଂସ କଲଣି ତମକୁ ବୋଧେ ଡାକିଛି ରାବଣ ଲଙ୍କାରେ ଗଣ୍ଡି

ଦୁଇ ଖଣ୍ଡ କରିବ। ତେଣୁ କହିବାର କଥା ଶତ୍ରୁ ପାଖକୁ ଗଲେ ଖାଲି ନୁହେଁ ଖଣ୍ଡ ଅସ୍ତ୍ର ଭାବି ଦେହ ଶୁଣି କରି ଲକ୍ଷ୍ମଣ ଯେ ବୋଇଲା ବଚନ ବିଭୀଷଣ ରାଣା ଖଣ୍ଡେ ଅସ୍ତ୍ର ନେବାକୁ ପଡିବ। ଲକ୍ଷ୍ମଣ କଲା କେମିତି ନେବି, ବିଭୀଷଣ ଗୋଟା ଗୁପ୍ତ ଛୁରୀ ଦେଲା, ଜଟା ଭିତରେ ଲକ୍ଷ୍ମଣ ଛୁରୀଟାକୁ ଭରି କଲା। ଏ କଥା କେବଳ ଜାଣେ ଲକ୍ଷ୍ମଣ, ଜାଣେ ବିଭୀଷଣ, ଆଉ କେହି ଜାଣନ୍ତି ନାହିଁ। ବୃତ୍ତାନ୍ତ ମନକୁ ଏଲା ବିରସ ବେଣ୍ଟକ ଜଟା ବାନ୍ଧେ ଆଣ୍ଟେ ବେଣ୍ଟାରେ ଛୁରେ ରାମଚନ୍ଦ୍ର କହିଲେ ତାହେଲେ ସମସ୍ତେ ଯିବା, କେହି କିଛି ଆଣିନ, ସମସ୍ତେ କହିଲେ କେହି କିଛି ଆଣିନୁ, କିନ୍ତୁ ଲକ୍ଷ୍ମଣ ଲୁଚେଇକି ଜଟା ଭିତରେ ଛୁରୀ ନେଇଛି। ନାରଦ ଆଗେ ଆଗେ ଚାଲିଲେ, ସମସ୍ତେ ପଲକ ମାତ୍ରେ ଯାଇ ଲଙ୍କା କଟକ ସିଂହଦ୍ୱାରେ ପଣ୍ଡିତେ ପହଞ୍ଚିଲେ। ନାରଦ କହିଲେ ଆପଣମାନେ ଏଠି ଅପେକ୍ଷା କରନ୍ତୁ, ମୁଁ ଯାଉଛି ରାବଣକୁ କହିବି ଆପଣମାନେ ଆସିଲେଣି ବୋଲି, ଆପଣଙ୍କୁ ସମ୍ମାନ ରାବଣ ନେଇଯିବ। ରାମ ଲକ୍ଷ୍ମଣ ଇତ୍ୟାଦି ରୁକ୍ଷକବି ଥାଟ ସମାଜ ସମସ୍ତେ ସିଂହଦ୍ୱାରେ ବସିଲେ। ନାରଦ ଯାଇ ରାବଣ ପାଖରେ ପହଞ୍ଚିଲେ, ପହଞ୍ଚିଗଲେ ପୁଅ ତୋର ପତ୍ର ଅନୁସାରେ ବର୍ତ୍ତମାନ ରାମଚନ୍ଦ୍ର ଆସି ସିଂହଦ୍ୱାରେ ଉପଗତ ହୋଇଗଲେ। ଆଚ୍ଛା ତୁ ଚିଠି ଲେଖିଥିଲୁ ଜଣଙ୍କୁ ଛାଡ଼ି ସମସ୍ତେ ଆସିବ, ରାବଣ କହିଲା ତେବେ କିଏ ଆସିଲା ନାହିଁ? ନାରଦ କହିଲେ ବହୁ ଆଲୋଚନା ପରେ କେବଳ ତୋରି ଭାଇ ବିଭୀଷଣ ଆସିଲା ନାହିଁ। ରାବଣ ଏ କଥା ଶୁଣି ଗୋଟେ ବିରାଟ ଅଟହାସ ହସିଦେଲା, କହିଲା ସେ ମୂର୍ଖ କ୍ରୁର କୁଳାଙ୍ଗାର ବଂଶମରାଡ ଆଉ କଣ ଆସିଲା, ଭଲ ହେଇଛି ସିନା ଚିନ୍ତା କଲା। ପୁଣି ଭାବିଲା ଅନ୍ତର୍ଯ୍ୟମୀ ପରମ ପୁରୁଷ ରାମଚନ୍ଦ୍ର ମୋର ମନ କଥା ଜାଣିପାରି ବିଭୀଷଣକୁ ଆଣିଲେ ନାହିଁ। ତେଣୁ ରାବଣ ଚିନ୍ତା କଲା ରାମଚନ୍ଦ୍ର ମନୁଷ୍ୟ ନୁହେଁ ସେ ନାରାୟଣ, ସେ ରାମ ମାଣରେ ମୋର ମୃତ୍ୟୁ ଅନିବାର୍ଯ୍ୟ। ନାରଦ କହିଲା ବିଳମ୍ବ କର ନାହିଁ, ଯା ରାମଚନ୍ଦ୍ରକୁ ବନ୍ଦାପନା କରି ବର୍ତ୍ତମାନ ଲଙ୍କା କଟକ ଭିତରେ ନେଇ ଆସିବ, ଯେ ଏକୁଟିଆ ଯିବା ପାଇଁ ପଡିବ ନାହିଁ। ଶାସ୍ତ୍ର କହିଛେ ସଧର୍ମିଣୀ

ନାରଦ କହିଲେ ରାମଚନ୍ଦ୍ର ନିକଟରେ ସୀତା ନଥିବାରୁ ତୁ ସେତୁ ବନ୍ଧ ପ୍ରତିଷ୍ଠା କରିବା ପାଇଁ ସୀତାଙ୍କୁ ସାଙ୍ଗ ନେଇଯାଇଥିଲୁ, ସେମିତି ତୋର ମନ୍ଦୋଦରୀ ମାତ୍ର ବଞ୍ଚିଛି, ମନ୍ଦୋଦରୀକି ସାଙ୍ଗରେ ନେଇ ରାମଚନ୍ଦ୍ରଙ୍କୁ ବନ୍ଦାପନା କରି ଭିତରକୁ ଆଣେ, ନିଜେ ଯା ମନ୍ଦୋଦରୀ କୋଉ ମନ୍ଦୋଦରୀ ଡେରି ନ କରି ଆସିଯିବା, ମୋର ଜ୍ୱାଇଁ ରାମଚନ୍ଦ୍ର ନିମନ୍ତ୍ରିତ ସିଂହଦାରେ ବସିଛନ୍ତି, ତୁ ଗଲେ ମୋ ଜ୍ୱାଇଁକି ବନ୍ଦାପନା କରି ଆଣିବା। ରାବଣ ଶୁଣି ଆଶ୍ଚର୍ଯ୍ୟ ହେଲା, କହିଲା ରାମ ମୋର ଜ୍ୱାଇଁ କେମିତି? ନାରଦ କହିଲେ ତେବେ ଶୁଣୁ, ରାମ ହଉଛି ତୋର ଜ୍ୱାଇଁ, ସୀତା ହଉଛି ତୋରି ଝିଅ। ସେତେବେଳେ ରାବଣର ମୋଟାମୋଟି ସୁଜ୍ଞାନ ଆସିଯାଇଛି, ଆଉ ରାମ ତାର ଶତ୍ରୁ ବୋଲି ସେ ବିଚାର କରୁନି। ନାରଦ କହିଲେ ବୋଲେ ବେଦମତୀ କନ୍ୟାକୁ ଯେତେବେଳେ ତୁ ଯୁବକ ଅବସ୍ଥାରେ ବଳାତ୍କାର ହରଣ କରିଯାଉଥିଲୁ, ବେଦମତୀ କନ୍ୟା ସତୀ ନାରୀ ତୋର ତାର କ୍ରୋଧାଗ୍ନି ଜଳିଲା, ଅଭିଶାପ ଦେଲା ଭସ୍ମ ହେବା ପୂର୍ବରୁ, ପାଷାଣ୍ଡ ବର୍ବର ତୋ ଯୋଗୁଁ ମୋ ପ୍ରାଣ ଯାଉଛି, ମୋ ଯୋଗେ ତ ବଂଶ ବିନାଶ ହବ। ତୁ ଭାବିଲୁ ଯୁବତୀ ଝିଅଟା ଜଳିପୋଡ଼ି ଭସ୍ମ ହେଇଗଲା, ୟା ଯୋଗୁଁ ମୋ ବଂଶ କେମିତି ବିନାଶ ହବ? ତେଣୁ ଅସ୍ଥି ଆଉ ପାଂଶକୁ ଏକାଠି କରି ତୋଳିକି ଆଣିଲୁ, ଆଣି ଋଷିମାନଙ୍କୁ ଖଜଣା ମାଗିଲୁ, ଋଷିମାନେ ନାହିଁ କରିବାର ତାଙ୍କ ସର୍ବାଙ୍ଗରୁ ରକ୍ତ ମାଗିଲୁ, ଋଷିମାନ ରକ୍ତ ବେଦମତୀ କନ୍ୟା ଭସ୍ମକୁ ଅସ୍ଥିକୁ ଏକାଠି କରି ଗୋଟାଏ ଭାଣ୍ଡରେ ଭର୍ତ୍ତି କରି ମନ୍ଦୋଦରୀ କଲୁ, ବିଶ୍ୱଭାଣ୍ଡ ରଖିଥା ମୁଁ ଦିଗ୍ବିଜୟ କରିଯାଉଛି। ତୁ ଦିଗ୍ବିଜୟରୁ ଫେରୁ ବହୁତ ଦିନ ଡେରି ହେଲା, ମନ୍ଦୋଦରୀ ଭାବିଲା ମୋ ସ୍ୱାମୀ ତ ମୋତେ ବିଷ ଦେଇଛନ୍ତି, ଯାଉଛି ବିଷ ଖାଇକି ମରିବି, ସେ ଜାଣି ନାହିଁ ଋଷିମାନ ରକ୍ତ ବେଦମତୀ କନ୍ୟା ଭସ୍ମ ଅସ୍ଥି ବୋଲି। ତମେ କବଳିତ କଲା, ତା ଗର୍ଭ ବଢ଼ିଲା। ନାରଦ କହିଲେ ଦେଖିଲା ମନ୍ଦୋଦରୀ ବିଷ ଖାଇଲା ସିନା ମରିବ, କିନ୍ତୁ ଗର୍ଭ ବଢ଼ିଲା। ବିଚାର କଲା ମୋ ସ୍ୱାମୀ ଦିଗ୍ବିଜୟ କରିଗଲା ବେଳେ ଗର୍ଭ ଖାଲି ଥିଲା, ଫେରିଲା ବେଳକୁ ଦେଖିବେ ଗର୍ଭ ହେଇଛି। ଉଦରକୁ ଦି ହାତରେ ଚିରିଲା, ଅଜନୀ ସମ୍ଭତା ପିଲାଟେ ବାହାରିଲା, ସେ ପିଲାଟା ଗୋଟା କାଠର ମଞ୍ଜୁଷାରେ ଭରି କରି ମନ୍ଦୋଦରୀ ବସେଇଦେଲା। ତେଣୁ କଥାରେ କହନ୍ତି ରାମାୟଣ ସାତ କାଣ୍ଡ ଶେଷ ସୀତା ଅଣ୍ଡିରା ମାଇ ଜଣା ନାହିଁ, ମନ୍ଦୋଦରୀ ସେଟାକୁ ପୁଅ କହିଛି ଦେଖି ନାହିଁ, କାଠର ମଞ୍ଜୁଷାରେ ଭରି କରି ବସେଇଦେଲା, ବାସି ବାସି କରି ସେଇ ମଞ୍ଜୁଷା ମିଥିଳାରେ ଲାଗିଲା, ମାଟି ପୋତି ହେଲା କାଳକ୍ରମେ। ଜନକ ରାଜା ଯଜ୍ଞଭୂମି କରନ୍ତେ କର୍ଷଣ ରଙ୍ଗଳ ମୁନେ ବାହାରିଲା ଅଦ୍ଭୁତ ମଞ୍ଜୁଷା, ଜନକ ତାକୁ ଖୋଲିଲେ, ଜନକ ଖୋଲି ଦେଖିଲେ ସୁନ୍ଦରୀ ଝିଅଟି ଶୋଇଛି, ତାକୁ ଆନନ୍ଦରେ ପାଳିଲେ, ସୀତା ଯୋଜନଗନ୍ଧା ପାର୍ଥବୀ ବୈଦେହୀ ଜାନକୀ ମୈଥିଳୀ ଛଅଟା ନାନ୍ଦି ପାଳିଲେ। ସୀତା କ୍ରମେ ବଡ଼ ହେଲେ, ତାଙ୍କ ପାଇଁ ସ୍ୱୟଂବର କରାଗଲା, କଣ ହେଲା ଯେ ଶିବଧନୁ ମାଙ୍ଗିବ ସୀତାଙ୍କୁ ବିବାହ କରିବ। ଏଇ ଲକ୍ଷେ ରାଜା ପୁଅ ଫେଲ ହେଲେ, ରାମ ଯାଇ ଶିବଧନୁ ମାଙ୍ଗି ସୀତାଙ୍କୁ ବାହା ହେଲେ। ଏ ପ୍ରକାର ସୀତା ହେଲା ତୋରି ଝିଅ ରାମ ତୋର ଜ୍ୱାଇଁ, ଯାହା ତୋର ଜ୍ୱାଇଁକି ବନ୍ଦାପନା କରି ଚଞ୍ଚଳ ଆଣେ। ରାବଣ ଶୁଣି ଆନନ୍ଦ ହେଲା ଯେ ମନ୍ଦୋଦରୀ ପାଖରେ ପହଞ୍ଚିଗଲା, ମନ୍ଦୋଦରୀ ରୁଚିବାର ନାହିଁ, ରାମ ମୋର ଜ୍ୱାଇଁ ସୀତା ମୋର ଝିଅ, ଆମ ଜ୍ୱାଇଁ ରାମକୁ ଆମେ ବନ୍ଦାପନ କରି ଆଣିବା। ମନ୍ଦୋଦରୀ ଗଲା, ଯଦି ଜାଣିଲ ସ୍ୱାମୀ ରାମ ଆମର ଜ୍ୱାଇଁ ବୋଲି, ତମେ ସତ୍ୟ କର, ମୁଁ ଗୋଟେ ବର ମାଗିବି, ତାପରେ ରାମକୁ ବନ୍ଦାପନା କରି ଆଣିବାକୁ ଯିବା। ରାବଣ ତ୍ରିବାର ସତ୍ୟ ଗଲା।

ଆପଣ ରାଗରେ ପ୍ରଜ୍ୱଳିତ ହେଇଗଲା ହେଲା ମନ୍ଦୋଦରୀ ମହାନାଟ କହିଛି ଜାନାମି ସେ ତା ଜନଙ୍କ ପ୍ରସୂତା ଜାନାମି ରାମ ମଧୁସୂଦନ ଜାନାମି ରାମ ସେ ଶରଣେ ବଦ୍ଧ ତଥାପି ସୀତା ନ ସମର ପୟାନି। ମୁଁ ଜାଣିଛି ଯେ ସୀତା ସେ ଲକ୍ଷ୍ମୀ, ଯେ ଜାଣିଛି ଯେ ରାମ ସେ ନାରାୟଣ, ମୁଁ ଜାଣିଛି ରାମ ମାନେ ନିଶ୍ଚୟ ମରିବି, ତଥାପି ସୀତାକୁ ଦେବିନି। ଆଉ ସିଂହଧରେ ଲେଖା ହେଇଛି ମୋର ସୀତା ହରଣ ରାବଣ ମରଣ, ଜାଣିଶୁଣି ସୀତାକୁ ଚୋରି କରିଛି, ରାମ ମାଣିଲେ ବୈକୁଣ୍ଠ ଯିବି। କିନ୍ତୁ ମନ୍ଦୋଦରୀ, ତୁ ମୋତେ ଆଜି ସୀତା ଫେରିବା କଥା କହୁଛୁ। ବହୁତ ଦିନ ତଳେ ବିଭୀଷଣ ଭାଇ ମୋତେ ଏଇ କଥା କହିଥିଲା, ମୁଁ ତାକୁ ବିଶ୍ୱମଣି ରାଜ୍ୟରୁ ତଳି ଦେଇଥିଲେ, ତେଣୁ ବଂଶ ବଢ଼ିଲା, ପୁଅ ନାତି ମାନେ ସରିଲେ, ସବୁ କଥା ସରିଲା। ତେଣୁ ଯଦି ନାରଦ ଏଇ ରାବଣ ବିଚାର କଲା ବୋଲେ ମୁଁ ଜାଣିଲିନି, ତୋରି ମନ୍ତ୍ରଣାରେ ନାରଦ ମୋତେ କହି ଗୋଟେ ଚିଠି ଦେଇ ରାମଙ୍କୁ ଡାକିଛନ୍ତି, ରାମ ଆଜି ମୋର ସୀତାକୁ ନେଇଯିବ। ରାବଣ ଆସିଗଲା କୁଜ୍ଞାନ ରାକ୍ଷସ ହବ, ପାଟ ଖଣ୍ଡା ଧରି ଦୌଡ଼ିଲା ରାମଚନ୍ଦ୍ରଙ୍କୁ, ଲକ୍ଷ୍ମଣଙ୍କର ଗଣ୍ଡି ମୁଣ୍ଡ ଦିଖଣ୍ଡ କରି କାଟିଦବ। ଯେତେବେଳେ ସିଂହଧର ରାକ୍ଷସ ରୂପେ ଧରି ପହଞ୍ଚିଗଲା, ଭାଲୁ ମାଙ୍କଡ ମାନେ ଦେଖି ଭୟରେ ଥରିଲେ। ଲକ୍ଷ୍ମଣ ବିଚାର କଲେ ଏଟା ବଡ଼ କପଟି, ବଡ଼ ମାୟାବୀ ରାବଣ, ବିଭୀଷଣ ଯାହା କହୁଥିଲା ପ୍ରକୃତ ସତ୍ୟାସତ ଘଟଣା। ଲକ୍ଷ୍ମଣ କହିଲା, ରହ ତୋ ପାଇଁ ପ୍ରତି ଔଷଧ ଆଣିଛି, ଜୋଟା ଭିତରେ ଯୋଉ ଛୁରୀ ଭରି କରି ନେଇଥିଲା ବିଭୀଷଣ ବଚନ ଅନୁଯାୟୀ ନେଇକି ରାମଚନ୍ଦ୍ରଙ୍କ ମସ୍ତକ ଉପରେ ପ୍ରତିରୋଧ କଲା। ଏଇଠି ରାବଣ ଯେତେବେଳେ ଖଡ଼ଗ ପ୍ରହାର ରାମଙ୍କ ଉପରେ କହିଦେଉଛି, ଲକ୍ଷ୍ମଣଙ୍କର ଖଡ଼ଗ ପ୍ରତିରୋଧ କଲା, ଦେବୀଙ୍କର ଅସ୍ତ୍ର ତାଳରେ ଥିଲା, ରାବଣ ନିଜର ଖଡ୍ଗ ଟାଣି ନେଇ ତଳେ ପକେଇ ଦେ। ରାମ ଲକ୍ଷ୍ମଣ କହି ଚାହିଁ କହିଲା, ବୋଲା ତମେ ମିତ୍ର ଦେହ କୃତଜ୍ଞ ଜେନରା ବିଶ୍ୱାସଘାତ ତେନରା ନରକେ ଯାଆନ୍ତି ଯାବଚନ୍ଦ୍ର ଦେବା କର। ରାବଣ କହିଲା, ମାୟା କରିଦେଲେ ରାବଣ ମାୟାରେ କହିଲା, ମାୟା ବେଟା ତ ବୋଇଲା, ବୋଲା ତମେ ଯୋଉଦିନ ସେତୁବନ୍ଧ ପ୍ରତିଷ୍ଠା ପାଇଁ ମୋତେ ଡାକିଥିଲ, ମୁଁ ଖାଲି ହାତ ଯାଇଥିଲି। ରାବଣ କହିଲା, ତମର ବୁଦ୍ଧି ପରୀକ୍ଷା କରିବାକୁ ତମକୁ ଡାକିଥିଲେ, ତମେ ଆଜି ଜୋଟା ଭିତରେ ଖଡ୍ଗ ଆଣିଛ, ମୋ ସାଙ୍ଗରେ ଯୁଦ୍ଧ କରିବ। ରାବଣ କହିଲା, ତମ ଦୁଇ ଭାଇଙ୍କ ଅଭିଶାପ ଦେବି। ରାମଚନ୍ଦ୍ର ନିରବରେ ଠିଆ ହେଇଛନ୍ତି। ଏହି ସମୟ ରାବଣ ଧରିଲା ବ୍ରାହ୍ମଣ ରୂପ, ଯୋଉ ସେତୁବନ୍ଧ ପ୍ରତିଷ୍ଠା କରିଯାଇଥିଲା ସେ ବ୍ରାହ୍ମଣ ରୂପ ଧରି ଅଇତାକୁ ଛିଣ୍ଡେଇକି ରାମ

ପିଲା ମନ୍ଦୋଦରି କଲା ସ୍ୱାମୀ, ଯଦି ଜାଣିଲ ସୀତା ଆମର ଝିଅ, ରାମ ଆମର ଜ୍ୱାଇଁ ବୋଲି, ତାହେଲେ ଯା ଝିଅ ସୀତାକୁ ଅଶୋକ ବନ ଆଣି ରାମଚନ୍ଦ୍ର ପାଦରେ ଫେରେ ଭୁଲ ମାଗ। ଶାସ୍ତ୍ର କହିଛି ଝିଅ ଦେଇଥିବ ଯାହାକୁ ଲହି ପଡ଼ିଥିବ ତାକୁ। ରାମ ଆମର ଝିଅ ନିକୁଣ ଅଯୋଧ୍ୟାକୁ ଯିବେ, ତମେ ମୁଁ ଥିଲେ ପୁଣି ଆମର ବଂଶ ବଢିବ। ରାବଣ ସବୁ କଥା କହିବା, ସୀତା ଫେରେଇବା କଥା କହିବ ନାହିଁ। ରାବଣ ଯେତେବେଳେ ସୀତା ଫେରେଇବା କଥା ମନ୍ଦୋଦରିଠୁ ଶୁଣିଲା।

ରାବଣ କହିଲା ମୁଁ ଯଦି ପ୍ରକୃତରେ ବିଶ୍ରମ ଋଷିଙ୍କ ଅରସ ଜନ୍ମ ହେଇଥିବ ବ୍ରହ୍ମ ତମୁଥିବ ତମ ଦି ଭାଇଙ୍କ ଅଭିଶାପ ଦଉଛି ତମ ହାତ ପାଦ ଛିଡ଼ିଯିବ ତମେ ପଙ୍ଗୁ ଭଳିଆ ପୂଜା ପାଇବ। ରାମଚନ୍ଦ୍ର ନମ୍ର ହେଇଗଲେ ବିଷ୍ମ।

ରାମଚନ୍ଦ୍ର କଲେ ବର୍ତ୍ତମାନ ତୁ ଅଭିଶାପ ଦଉଛୁ, ଅଭିଶାପରେ ହାତ ପାତ ଛିଡ଼ିବ ନାହିଁ। ମନେ ରଖ, ମୁଁ ବହୁତ ଦିନ ତଳେ ଜଣଙ୍କୁ ଆଶୀର୍ବାଦ କରିଛି, ଯେତେବେଳେ ତୁ ମୋ ସୀତାକୁ ଚୋରି କରି ଆଣିଲୁ, ଆମେ ଦିଭାୟକ ସୀତାକୁ ଖୋଜି ଖୋଜି ଏଇ ପମ୍ପା ସରୋବର ନିକଟରେ ପହଞ୍ଚିଲୁ। ସୁବାହୁ ନାମକ ଜଣେ ବୁଢା ଗୋପାଳ ଗାଈ ଚରୁଥିଲା, ତାକୁ କ୍ଷୀର ମାଗିଲି, ତୃଷା ଦୂର କଲା କ୍ଷୀରଦାନ କରି। ବୁଢା କହିଲି, କଣ ଭର ମାଗୁଛୁ ମାଗେ? ବୁଢା କହିଲା, ମୋର ଧନ ସମ୍ପତ୍ତି ପ୍ରୟୋଜନ ନାହିଁ, ତମରି ଭଳିଆ ଯୋଡ଼ିଏ ପୁଅ କେମିତି କୂଳରେ ପାଇବି? ସୁବାହୁ ଗୋପାଳ କହିଲି, ଯା ଏ ତ୍ରେତା ଯୁଗ ଉପରେ ଦ୍ୱାପର ଯୁଗ ତୁ ନନ୍ଦରାଜା ହବୁ, ତୋରି କୂଳରେ ଆମେ ରାମକୃଷ୍ଣ ରାମ ଲକ୍ଷ୍ମଣ ଦିବା ଯାକ କୃଷ୍ଣ ବଳ ରାମ ରୂପରେ ଶୋଭା ପାଇବୁ, ଏବଂ ଦ୍ୱାପର ଯୁଗରେ ଗୋପାଳ ଘରେ ବଢିବୁ। ମୁଁ ନିଜେ ଯଦୁବଂଶ ଧ୍ୱଂସ କରି ଯେତେବେଳେ ଶିଆଳ ତା ଉପରେ ବସିଥିବି, ବାଳିସୁତ ଅଙ୍ଗଦ ଭରେ ମୋ ବ୍ୟାଧ ବିନ୍ଧିବ ସର ମୋ ପାଦକୁ। ଏଇ ତ୍ରେତା ଯୁଗରେ ମୁଁ ବାଳିକି ବିନା ଦୋଷରେ ଲୁଚିକି ମାରିଛି, ଯଥା ସମୟରେ ତାର ପିତା ଅଙ୍ଗଦକୁ ତାର ପୁତ୍ର ଅଙ୍ଗଦକୁ ମୁଁ ମୋର କାଣ୍ଡ ଦେଇଯିବି, ସରଜୁରେ ପ୍ରାଣ ବିସର୍ଜନ କରିଲା ବେଳେ କହିବି, ଯେବଣ ମାନେ ହତମାଳି ତେବଣ ମାନେ ହତମମ। ସେଇ ଅଙ୍ଗଦ ଯାରା ସବୁ ରୂପରେ ଦ୍ୱାପର ଯୁଗରେ ଜନ୍ମ ହୋଇଥିବ, ମୁଁ ଯେତେବେଳେ ଯଦୁବଂଶ ଧ୍ୱଂସ କରି ଶିଆଳ ତା ଉପରେ ବସିଥିବି, ଯଥା ସମୟରେ ମୋର ପାଦକୁ ମୃଗକର୍ଣ୍ଣ ଭାବି ସର ମାରିବ, ସେ ଯାରା ସବର ସରରେ ମୁଁ ଢଳି ପଡ଼ିବି, ଯାରା ସବର ଯେ ମୋତେ ନେବ ସମୁଦ୍ର କୂଳେ ପଡ଼ିବ, ଯାରା ସବର ମୋତେ ସମୁଦ୍ର କୂଳରେ ପଡ଼ିବ, ମୋର ସର୍ବ ଅଙ୍ଗ ଜଳି ଯିବ, ମାତ୍ର ନାଭି ବ୍ରହ୍ମ ମୋ ରହିବ, ସେଇ ନାଭି ବ୍ରହ୍ମ ଛିଟିକି ବାଙ୍କିମାନ ଲାଗିବ। ସେତେବେଳକୁ ପୁରୀ ଜିଲ୍ଲାର କଣ୍ଟିନ୍ୟୁ ମାଧବଙ୍କୁ ବିଶ୍ୱାସ

ଅଶୁଭର ପୂଜା କରୁଥିବ, ଯଥା ସମୟରେ ବିଦ୍ୟାପତି ବ୍ରାହ୍ମଣ ଯାଇ ଲଳିତାକୁ ବାହାଇ ନୀଳମାଧବଙ୍କୁ ଚୋରି କରି ଆଣିବ, ବଡ଼ ଦୋଳରେ ନୀଳମାଧବଙ୍କୁ ପୂଜା କରୁଥିବ, ରାମଚନ୍ଦ୍ର ରାବଣଙ୍କୁ କହିଲେ ଭକ୍ତ ରାବଣ ଶୁଣୁ, ସେତିକି ବେଳେ ମୁଁ ଯଥା ସମୟରେ ଦ୍ୱାପର ଯୁଗ ପରେ କଳିଯୁଗ ପହଞ୍ଚିବ, ରାଜା ଇନ୍ଦ୍ରଦୁମ୍ନ ରାଣୀ ଗୁଣ୍ଡିଚା ତାଙ୍କ ଗୁଣ୍ଡିଚା ରାଣୀଙ୍କ ପାଖରେ କହିବି, ଏତେ ବଡ଼ ଦେଉଳରେ ଛୋଟିଆ ଦିନ ପୂଜା ପାଇବା ଶୋଭା ପାଉନି, ମୁଁ 21 ଦିନ ଭିତରେ ମୂର୍ତ୍ତି ଗଢ଼ିଦେବି, ଗୁଣ୍ଡିଚା ରାଣୀ ମୋତେ ନିବୁଜ ପଥର ଘର ଭିତରେ ଭରି କରିବେ, ଠିକ 14 ଦିନ ତୋ ଠକଟ ଶୁଇବ ନାହିଁ, କବାଟ ଖୋଲିଦେବେ, ଦେଖିବେ ଯେ ଦରଗଡ଼ା ଦିଅ ଯା ତୋର ଭିସା ପରେ ଆମ ଦି ଭାଇଙ୍କର ହାତ ପାଦ କଳିଯୁଗରେ ଛିଡ଼ିଯିବ, ଆମେ ରାମ ଲକ୍ଷ୍ମଣ କଳିଯୁଗରେ ଜଗନ୍ନାଥ ବଳଭଦ୍ର ରୂପରେ ନୀଳା ତୁଳକ୍ଷେତ୍ର ଶୋଭା ପାଇବ। ରାବଣ ଅଭିଶାପ ଦେଇ ସାରିଲା, ଯଥାସ୍ଥରେ ମନ୍ଦୋଦରୀ କି ଡାକିଲା, କହିଲା ଜୁଆଇଁ ରାମଙ୍କୁ ଅଭିଶାପ ଦେଲି ସେ ଜଗନ୍ନାଥ ବଳଭଦ୍ର ହେବେ, ଆ ଜୁଆଇଁକି ବନ୍ଦାପନ କରି ଆଣିବା, ଆ ମନ୍ଦୋଦରୀ କି ସାଙ୍ଗରେ ନେଇ ରାମଙ୍କୁ ବନ୍ଦାପନ କରି ଆଣି ସିଂହାସନ ପାଖରେ ବସେଇଲା, ଅଶୋକ ଭବନକୁ ଯାଇ ସୀତାକୁ ଝିଅ ବୋଲି ସମ୍ବୋଧନ କରି ପାଖରେ ବସେଲା, ଦେବତାମାନଙ୍କୁ ମନ୍ଦିରରୁ ମୁକ୍ତି କଲା, ଦେବତାମାନେ ବସିଲେ ଚାରିପାଖରେ, ମଝିରେ ରାମ ସୀତା ବସିଲେ, ନାରଦଙ୍କୁ ପଚାରିଲା ତେବେ ଦେବତାମାନଙ୍କ ମଝିରେ ଲକ୍ଷ୍ମୀନାରାୟଣ ବସି ଲଙ୍କା ବୈକୁଣ୍ଠ ହେଲା, ନାରଦ କହିଲେ ତୁ ପବିତ୍ର ହେଇଗଲୁ, ତୋର ମୃତା ଦୂର ହେଇଗଲା, ବର୍ତ୍ତମାନ ଲଙ୍କା ଆଜ୍ଞା ବୈକୁଣ୍ଠ ହେଲା, ଯେ ରାମ ଲକ୍ଷ୍ମଣ ସେ ଜଗନ୍ନାଥ ବଳଭଦ୍ର ଉପରେ ରାବଣ ଅଭିଶାପରେ ହାତ ପଦ ନଥାଇ ନୀଳା

ଶୁଣିଲି ପାଲା, ପରିବେଷଣ କଲେ ଧନେଶ୍ୱର ବେହେରା ଏବଂ ସାଥୀ। ସାଥୀମାନେ ହେଲେ ପଦ୍ମଚରଣ ମହାପାତ୍ର, ରାଜକିଶୋର ଦାସ, ଗିରିଧାରୀ ଲେଙ୍କା ଏବଂ ଋଷିଚନ୍ଦ୍ର ରଣା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kilohertz ଯୋଗେ। ଆମର ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଓଡ଼ିଆ ତଥା ନ୍ୟୁଜନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି। ତାହେଲେ ଆସନ୍ତୁ ଆରମ୍ଭ କରିବା ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଆପଣମାନଙ୍କର ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ।

ମଞ୍ଜୁଳ ମଧ୍ୟାହ୍ନ କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ ଶ୍ରୋତା ବନ୍ଧୁ। ତେବେ ଶୀଘ୍ର ଶୀଘ୍ର ଏସ୍ଏମ୍ଏସ୍ କରନ୍ତୁ 09495963210 ନମ୍ବରରେ। ଆମେ ରହିଲୁ ଆପଣମାନଙ୍କର ଏସ୍ଏମ୍ଏସ୍ ଅପେକ୍ଷାରେ।

ଜୀବନ ଯମୁନାରେ ଜୁଆର ଉଠେରି କଥାଚିତ୍ର ଅମର ବାଟର ଏହି ଗୀତଟିକୁ ଗାଇଛନ୍ତି ନିର୍ମଳା ମିଶ୍ର ଏବଂ ସାଥୀ। ତେବେ ଅନୁରୋଧକାରୀ ଶ୍ରୋତା ହେଲେ ଘସିବର ଜେନାପୁର ଯାଜପୁରରୁ ଝରଣା ବେହେରା ଏବଂ ଅରୁଣ କୁମାର ବେହେରା।

କଥାଚିତ୍ର କ୍ରିଜ୍ ଥ୍ରୀର ଏହି ଗୀତଟିକୁ ଗାଇଛନ୍ତି ଜୁବିନ ଗର୍ଗ ଏବଂ ଆଲିସା ଚିନ୍ନା। ଅନୁରୋଧକାରୀ ଶ୍ରୋତା ହେଲେ କରୁଅ ପାଟକୁରା କେନ୍ଦ୍ରାପଡ଼ାରୁ ଶୁଭଙ୍କର।

ପରବର୍ତ୍ତୀ ଏସଏମଏସଟି ଆସିଛି କାଇମାଟିଆ ଖୋର୍ଦ୍ଧାରୁ ପଠାଇଛନ୍ତି ମାନସ ରଞ୍ଜନ ଦାସ ବିକାଶ ଏବଂ ବଳରାମ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ହିସାବ ନିକାଶ କଥାଚିତ୍ରର ସୁରେଶ ୱାଡେକର ଗାଇଥିବା ଗୀତ ଆସିଛି ଏକା ଯିବି ମୁଁ ଏକା ଏକା ହୋଇ। ତାହେଲେ ଶ୍ରୋତାବନ୍ଧୁ ଆପଣଙ୍କ ଅନୁରୋଧର ଗୀତଟି ପ୍ରଚାର କରୁଛୁ, ଶୁଣି ନିଅନ୍ତୁ।

କିଛି ଅନିର୍ବାଚ୍ୟ କାରଣବଶତଃ ଆମେ କିଛି ସମୟ ପୂର୍ବରୁ ହିସାବ ନିକାଶ କଥାଚିତ୍ରର ଗୀତଟି ପ୍ରଚାର କରିପାରିନଥିଲୁ, ସେଥିପାଇଁ ଆମେ ଦୁଃଖିତ। ତେବେ ବର୍ତ୍ତମାନ ଆପଣଙ୍କର ଅନୁରୋଧର ଗୀତଟି ଆମେ ପ୍ରଚାର କରୁଛୁ। ଆପଣ ମାନସ ରଞ୍ଜନ ଦାସ ଏବଂ ବିକାଶ ବଳରାମ ଅନୁରୋଧ କରିଛନ୍ତି ଏହି ଗୀତଟି କାଇମାଟିଆ ଖୋର୍ଦ୍ଧାରୁ। ତେବେ ଶ୍ରୋତାବନ୍ଧୁ, ଆପଣଙ୍କର ଅନୁରୋଧର ଗୀତଟି ଆପଣଙ୍କ ପାଇଁ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି ଜିଗରଣ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ପଠାଇଛନ୍ତି ସୋମନାଥ ସାହୁ। ଆପଣ ଇଚ୍ଛା ପ୍ରକାଶ କରିଛନ୍ତି ଶୁଣିବାକୁ ପୂଜା ଫୁଲ କଥା ଚିତ୍ରରେ ସୁରେଶ ସଳିକର ଗାଇଥିବା ଗୀତ ଫୁଲ ଫୁଟି ହସୁ ଅବା ମଉଳି ଯାଉ। ଏହି ସୁନ୍ଦର ଗୀତଟି ଆପଣଙ୍କ ଅନୁରୋଧର ଆମେ ଆପଣଙ୍କ ପାଖରେ ପହଞ୍ଚାଇ ଦେଉଛୁ।

ଝୁଲି ଝୁଲି ଖେଳେ ଦୋଳି ଟିକିନା ମୋର ପରଦେଶୀ ବନ୍ଧୁ ଆଜି କଲାମତିପର। ଏହି ସୁନ୍ଦର ଗୀତଟିକୁ ଶୁଣିବା ପାଇଁ ଇଚ୍ଛା ପ୍ରକାଶ କରି ଏସ୍ଏମ୍ଏସ୍ କରିଛନ୍ତି କଟକରୁ ଅବିଚାରୀ ସାହୁ। ତେବେ ଗୀତଟିକୁ ଗାଇଛନ୍ତି ବାଣୀ ଜୟରାମ ଏବଂ ଚିତ୍ତରଞ୍ଜନ ଜେନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆଜି ଏଥିରେ ପ୍ରଥମେ ଶୁଣନ୍ତୁ କଥାଚିତ୍ର ଧର୍ମର ହେବ ଜୟର କେତୋଟି ଗୀତ। ପ୍ରଥମେ ଗାଇଛନ୍ତି ଇରା ମହାନ୍ତି ଏବଂ କୁମାର ପାପୀ।

ଶୁଣିଲେ କେତୋଟି ଓଡ଼ିଆ କଥା ଚିତ୍ରର ଗୀତ ଆକାଶବାଣୀ କଟକ ଆରମ୍ଭ କରୁଛୁ ଅସରନ୍ତି ଅପରାହ୍ନରେ ହିନ୍ଦୀ କଥା ଚିତ୍ରର ଗୀତ ଆଜି ଏଥିରେ ପ୍ରଥମେ ଶୁଣନ୍ତୁ କଥାଚିତ୍ର ଅକ୍ଷୟ କି ଝରକସେର ସୁନ୍ଦର ଗୀତଟି ଗାଇଛନ୍ତି ଶୈଳେନ୍ଦ୍ର ସିଂ ଏବଂ ହେମଲତା।